ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:56 ଆଜି ଶୁକ୍ରବାର 1948 ଶକାବ୍ଦ ଶ୍ରାବଣର 2 ଦିନ 2026 ମସିହା ଜୁଲାଇ ମାସର 24 ତାରିଖ ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। कार्यक्रम प्रसारित हेउछि मीडियम वेव 317.5 मीटर तथा 945 किलोहर्ज ओ एफएम 101 मेगाहर्ज जोगे ओ न्यूज ऑन एयर मोबाइल एप माध्यमरे मांगलिक

ସ୍ୱାମୀ ଶିବାନନ୍ଦ କହିଛନ୍ତି, ଈଶ୍ୱର ସାକ୍ଷାତକାର ଲାଭ କରିବା ପାଇଁ କଳା ବା ବିଜ୍ଞାନର ଆବଶ୍ୟକତା ନାହିଁ, ବିଶ୍ୱାସ, ଭକ୍ତି ଓ ପବିତ୍ରତା ମାତ୍ର ଦରକାର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏଥର ଶୁଣନ୍ତୁ ସୁଶାନ୍ତ କୁମାର ପାଣିଙ୍କ କଣ୍ଠରେ ଗୀତଟି। ଗୀତ ରଚନା ଗୌରହରି ଗିରି, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ପ୍ରସାଦ ପ୍ରଧାନ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ଲୋରା ମହାନ୍ତି, ସୁଶାନ୍ତ କୁମାର ପାଣି, ସଂଯୁକ୍ତା କୁମାରୀ ଜେନା, ଶିଶିର କୁମାର ମିଶ୍ର ଓ ପାରାଶକ୍ତି ସୁଭଦ୍ରିକା। ଗୀତଗୁଡ଼ିକର ଗୀତିକାରମାନେ ହେଲେ ସୁରେନ୍ଦ୍ର ମୋହନ ପଟେଲ, ଗୌରହରି ଗିରି, ରତ୍ନାକର ଦଲେଇ, ଅଶ୍ୱିନ କୁମାର ମହାପାତ୍ର ଓ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ।

0: ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ।
1: ଭାରତୀୟ ଦର୍ଶନରେ ପ୍ରତ୍ୟେକ ଗୃହସ୍ଥ ଏବଂ ତାଙ୍କ ପରିବାର ପାଇଁ ପାଞ୍ଚଟି କର୍ତ୍ତବ୍ୟ ଉଲ୍ଲେଖ କରାଯାଇଛି। ଏଗୁଡ଼ିକୁ ପଞ୍ଚ ମହାଯଜ୍ଞ ବୋଲି କୁହାଯାଏ। ଏହା ପ୍ରତ୍ୟେକ ପରିବାର ଦ୍ୱାରା କରଣୀୟ। ସେଗୁଡ଼ିକ ହେଲା ଦେବଯଜ୍ଞ, ଋଷିଯଜ୍ଞ, ପିତୃଯଜ୍ଞ, ଅତିଥିଯଜ୍ଞ ଏବଂ ଭୂତଯଜ୍ଞ। ମନୁଷ୍ୟ ପ୍ରକୃତିଠାରେ ପାଞ୍ଚ ପ୍ରକାରରେ ଋଣୀ ଅଟେ। ସେହି ଋଣ ପରିଶୋଧ କରିବା ପାଇଁ ଏହି ପାଞ୍ଚଟି ଯଜ୍ଞ ପ୍ରତ୍ୟହ ପାଳନ କରିବା ଆବଶ୍ୟକ। ଏହି ଯଜ୍ଞଗୁଡ଼ିକ ଦ୍ୱାରା ମନୁଷ୍ୟ ଦୈନନ୍ଦିନ ଜୀବନରେ ନିଜର ଅଜ୍ଞାତସାରରେ କରୁଥିବା ପାପକୁ ଲାଘବ କରିପାରିବ। ଏହି ମହାଯଜ୍ଞଗୁଡ଼ିକ ମନୁଷ୍ୟର ଆତ୍ମାକୁ ପବିତ୍ର କରେ ଏବଂ ଆତ୍ମାର ଆଧ୍ୟାତ୍ମିକ ଅଭିବୃଦ୍ଧିରେ ସହାୟକ ହୋଇଥାଏ। ଏଗୁଡ଼ିକ ଜଣଙ୍କର ଅହମ୍ଭାବକୁ ନ୍ୟୁନ କରେ ଏବଂ ଇନ୍ଦ୍ରିୟମାନଙ୍କ ଉତ୍ତେଜନାକୁ କେତେକ ପରିମାଣରେ ନିସ୍ତେଜ କରିଥାଏ। ଏହାଦ୍ୱାରା ମାନବ ଦୈବୀ ଚେତନା ଏବଂ ସର୍ବଲୌକିକ ଜୀବାତ୍ମା ସହ ଅଧିକରୁ ଅଧିକତର ସାନ୍ନିଧ୍ୟ ଲାଭ କରି ତା ସହିତ ଏକତ୍ୱବୋଧ ପ୍ରତିଷ୍ଠା କରିପାରେ। ପ୍ରତ୍ୟେକ ଘରେ ନିଜର ଇଷ୍ଟଦେବଙ୍କ ଅର୍ଚ୍ଚନା ପାଇଁ ଗୋଟିଏ ସ୍ୱତନ୍ତ୍ର ଗୃହ ଥାଏ। ଏଠାରେ ପୂଜା ଅର୍ଚ୍ଚନା କିମ୍ବା ପ୍ରାର୍ଥନା କରାଯାଇଥାଏ। ତା'ର ଶାନ୍ତ ନିରବ ପରିବେଶ ମଧ୍ୟରେ ଏକାନ୍ତରେ ଧ୍ୟାନ କରାଯାଏ। ଏହା ଦେବଯଜ୍ଞ ଅଟେ। ଏହି ଯଜ୍ଞ ଗୃହର ପରିବେଶକୁ ପବିତ୍ର କରେ ଏବଂ ଦିନସାରାର କାର୍ଯ୍ୟସମୂହ ମଧ୍ୟରେ ନିଜର ଆରାଧ୍ୟଙ୍କୁ ସ୍ମରଣ କରିବାରେ ପରିବାରର ସମସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରେ। ଋଷିମାନଙ୍କୁ ପ୍ରସନ୍ନ ଏବଂ ସନ୍ତୁଷ୍ଟ କରିବା ପାଇଁ ଯେଉଁ କାର୍ଯ୍ୟମାନ କରାଯାଏ ତାକୁ ଋଷିଯଜ୍ଞ ବୋଲି କୁହାଯାଏ। ଏଗୁଡ଼ିକ ଶାସ୍ତ୍ର ଅଧ୍ୟୟନ ଏବଂ ତା'ର ଆଚରଣ ଅଭ୍ୟାସ ଦ୍ୱାରା ସମାହିତ ହୋଇଥାଏ। ଋଷିମାନଙ୍କର କଠିନ ସାଧନାଜନିତ ଜ୍ଞାନ ସମୂହର ଗନ୍ତାଘର ହେଉଛି ଶାସ୍ତ୍ର, ଯାହା ଭବିଷ୍ୟତ ବଂଶଧରମାନଙ୍କ ପାଇଁ ଉତ୍ସର୍ଗୀକୃତ। ବିଭିନ୍ନ ଗ୍ରନ୍ଥରେ ସତ୍ୟ ଅସତ୍ୟ, ଧର୍ମ ଅଧର୍ମ ମଧ୍ୟରେ ସଂଘର୍ଷର ଉପସ୍ଥାପନା କରାଯାଇଛି। ସବୁବେଳେ ସତ୍ୟର ହିଁ ବିଜୟ ହୋଇଥାଏ। ସଦ୍ଗ୍ରନ୍ଥଗୁଡ଼ିକର ପଠନ ଦ୍ୱାରା ଉପଯୁକ୍ତ ମାର୍ଗଦର୍ଶନ ମିଳିଥାଏ। ପିତୃଯଜ୍ଞ ଦ୍ୱାରା ଆମର ମାତାପିତା ଏବଂ ପୂର୍ବପୁରୁଷମାନଙ୍କ ପାଇଁ ଶ୍ରଦ୍ଧାର ଭାବ ଅର୍ପଣ କରାଯାଇଥାଏ। ବେଦବାଣୀ ମାତୃଦେବଭବ ପିତୃଦେବଭବକୁ କେବଳ ଆବୃତ୍ତି ନ କରି ମାତାପିତାଙ୍କୁ ଉପଯୁକ୍ତ ସମ୍ମାନ କରିବା ଉଚିତ। ନିଜେ ମାତାପିତାଙ୍କ ସମ୍ମାନ କଲେ ସନ୍ତାନମାନେ ମଧ୍ୟ ଆମର ସମ୍ମାନ କରିବେ। ଅତିଥିଙ୍କୁ ଆନନ୍ଦିତ ଏବଂ ସନ୍ତୁଷ୍ଟ କରିବା ପାଇଁ ଯେଉଁ କାର୍ଯ୍ୟମାନ କରାଯାଏ ତାକୁ ଅତିଥିଯଜ୍ଞ ବୋଲି କୁହାଯାଏ। ଯେଉଁ ବ୍ୟକ୍ତି ଆଶ୍ରୟ ନିମିତ୍ତ ଆମ ଗୃହର ଦ୍ୱାରସ୍ଥ ହୁଅନ୍ତି ସେ ହେଉଛନ୍ତି ଅତିଥି। ପୂଜାକର୍ମ ସମ୍ପାଦନ ଭାବରେ ତାଙ୍କୁ ଖାଦ୍ୟ ଏବଂ ଆଶ୍ରୟ ଦେବା ଉଚିତ। ଅତିଥିଙ୍କୁ ଭଗବାନ ରୂପେ ତାଙ୍କର ଅଭ୍ୟର୍ଥନା କରିବା ଉଚିତ। ଅତିଥି ସେବା ଏକ ପବିତ୍ର କର୍ତ୍ତବ୍ୟ। ଭୂତଯଜ୍ଞ ଗୃହପାଳିତ ସହାୟକ ପଶୁମାନଙ୍କ ସନ୍ତୋଷ ପାଇଁ ଉଦ୍ଦିଷ୍ଟ। ବଳଦ, ଗାଈ, ଘୋଡ଼ା, ଛେଳି ପ୍ରଭୃତି ପଶୁମାନେ ତାଙ୍କର ପରିଶ୍ରମ ଦ୍ୱାରା ଆମକୁ ସାହାଯ୍ୟ କରିଥାନ୍ତି। କୁକୁର, ବିଲେଇ ଏବଂ ଅନ୍ୟାନ୍ୟ ଗୃହପାଳିତ ପଶୁମାନେ ସେମାନଙ୍କର ଉପସ୍ଥିତିରେ ଗୃହକୁ ସୁଖମୟ କରିଥାନ୍ତି। ସେମାନଙ୍କୁ କ୍ଷୁଧିତ ରଖିବା ଉଚିତ ନୁହେଁ କିମ୍ବା ତାଙ୍କ ଦ୍ୱାରା ଅତ୍ୟଧିକ କାର୍ଯ୍ୟ କରାଇବା ଉଚିତ ନୁହେଁ। ନିଜ ଉପରେ ନିର୍ଭର କରୁଥିବା କୌଣସି ପଶୁ ଯଦି ଘରେ ବା କୃଷି କ୍ଷେତ୍ରରେ ଲୁହ ଟୋପାଇ ଝରାଏ ତେବେ ନିଜକୁ ବହୁତ କଷ୍ଟ ଭୋଗିବାକୁ ପଡ଼ିବ। ପ୍ରେମ ଏବଂ ଭକ୍ତି, ଏହି ଦୁଇଟି ତ୍ୟାଗ ଏବଂ ଯଜ୍ଞର ପ୍ରକୃତ ଉତ୍ସ। ଆମର ସମସ୍ତ ଚିନ୍ତା, କର୍ମ, ବଚନ ପ୍ରେମ ଏବଂ ଭକ୍ତିରେ ପରିପୂର୍ଣ୍ଣ ହେବା ଆବଶ୍ୟକ। ତାହେଲେ ହିଁ ଆମେ ଆନନ୍ଦ ଏବଂ ଶାନ୍ତି ଲାଭ କରିପାରିବା।
0: ଶୁଣିଲେ ଆଜିର ଭାବନା। ଉପସ୍ଥାପନା କଲେ ଶିବାନୀ ଲାଲ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଅତି ବଡ଼ି ଜଗନ୍ନାଥ ଦାସଙ୍କୃତ ଶ୍ରୀମଦ୍ ଭାଗବତ ଆଜି ପ୍ରଚାର କରୁଛୁ 451 ଭାଗ।

ବ୍ରାହ୍ମଣର ଧିକ୍କାର ଫଳରେ ଅର୍ଜୁନ ଅଗ୍ନିରେ ଝାସ ଦେବାକୁ ଚାହିଁଛନ୍ତି। କୃଷ୍ଣ ତାଙ୍କୁ ନିବାରଣ କରି ସାଙ୍ଗରେ ଧରି ଦିବ୍ୟରଥ ଆରୋହଣ ପୂର୍ବକ ଅନନ୍ତ ଜ୍ୟୋତି ସମୁଦ୍ର ପରପାରରେ ଅବସ୍ଥିତ ଦିବ୍ୟ ଭବନରେ ଉପନୀତ ହେଲେ। ଅନନ୍ତ ଶଯ୍ୟାଶାୟୀ ପରମ ପୁରୁଷୋତ୍ତମ ଭଗବାନ ଅଷ୍ଟଭୁଜ ବିଷ୍ଣୁଙ୍କୁ ଭେଟିଲେ। ବିଷ୍ଣୁ କୃଷ୍ଣାର୍ଜୁନଙ୍କୁ ବ୍ରାହ୍ମଣ ଶିଶୁ ପ୍ରତ୍ୟର୍ପଣ କଲେ ଓ ଯଥାଶୀଘ୍ର ଭୂଭାର ହରଣ କାର୍ଯ୍ୟ ଶେଷ କରି ତାଙ୍କ ନିକଟକୁ ଫେରିଆସିବାକୁ ନିର୍ଦ୍ଦେଶ ଦେଲେ। କୃଷ୍ଣାର୍ଜୁନ ବ୍ରାହ୍ମଣ ଶିଶୁଙ୍କୁ ଧରି ଦ୍ୱାରକା ଫେରିଛନ୍ତି।

ଆକାଶବାଣୀ ସମ୍ବଲପୁର ଆପଣମାନେ କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର। ଶୁଣିପାରିବେ କିଛି ସମୟ ପରେ।

0: ଶୁଣିଲେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 6:55।
1: ଆକାଶବାଣୀ ସମ୍ପ୍ରତି ବାର୍ତ୍ତା ଶ୍ରୂୟନ୍ତାମ୍ ପ୍ରବାଚକ ପୁନୀତ ତ୍ରିପାଠୀ। अथ वार्ताः। प्रधानमन्त्री नरेन्द्र मोदी अवदत् यत् प्रश्नपत्रस्य अनधिकृत प्रकाशन प्रकरणस्य अनन्तरं गत अर्धत्रिमासे अनेके महत्वपूर्णाः उपायाः कृताः। दोषिणः गृहीत्वा कारागारे स्थापिताः सन्ति। गतरात्रौ प्रसारिते एकस्मिन् दृश्यश्रव्य सन्देशे श्रीमोदी अवदत् यत् प्रशासनस्य प्रथमं उत्तरदायित्वं विद्यार्थिनां शैक्षणिकवर्षस्य संरक्षणम् आसीत्। अत एव परीक्षाणाम् अविलम्बेन आयोजनम् अत्यावश्यकम् आसीत्। असौ एतदपि उक्तवान् यत् प्रश्नपत्रस्य अनधिकृत प्रकाशनं न लघु विषयः, अपि तु एतेन लक्षशः विद्यार्थिना तेषाम् अभिभावकाश्च अत्यन्तं पीडिताः अभवन्। रोमानिया देशस्य आधिकारिक यात्रारता राष्ट्रपति पदासीना द्रौपदी मुर्मुः अद्य बुखारेस्ट नगरस्य विक्टोरिया पैलेस इत्यत्र रोमानिया देशस्य प्रधानमन्त्रिणा इली बोलोजान इत्यनेन सह वार्तालापं करिष्यति। सा रोमानिया देशस्य राष्ट्रपतिना निकुसोर दारी इत्यनेन सह भारत रोमानिया बिजनेस फोरम सम्मेलनम् अपि सम्बोधयिष्यति। तदनन्तरं राष्ट्रपतिः मुर्मुः रोमानिया देशस्य संसदि गमिष्यति, यत्र सा सिनेट इत्यस्य अध्यक्षा मर्सिया अब्रुडीन तथा चेम्बर ऑफ डेप्यूटीज इत्यस्य अध्यक्षा सोरिन ग्रिंडेनु इत्यनया च सह वार्तालापं करिष्यति। दिल्ली उच्च न्यायालयेन सार्वजनिक परीक्षा अनुचित साधन निवारण अधिनियम 2024 इत्यस्य अन्तर्गतं प्रकरणानां श्रवणार्थं तक्षणप्रभावेण नूतनः फास्ट्रैक इति शीघ्र न्यायालयः स्थापितः। उच्च न्यायालयस्य अधिसूचनानुसारं राउज एवेन्यू न्यायालये न्यायाधिकारिणः अनु ग्रोवर बलीगा इत्यस्याः न्यायपीठं विशेषरूपेण नाम निर्दिष्टः शीघ्र न्यायालयः भविष्यति। अत्र सार्वजनिक परीक्षास अधिनियम संबद्ध प्रकरणानां तथा तैः सह संबद्धानां अपराधानां श्रवणं भविष्यति। 30,000 न्यायालयस्य मध्यस्थता केन्द्रस्य प्रभारयुक्ता न्यायाधीशा अनु ग्रोवर बलीगा अस्य प्रयोजनस्य कृते विशेष न्यायाधीशरूपेण राउस एवेन्यू न्यायालयं स्थानान्तरिता। अस्य निर्णयस्य उद्देश्यं सार्वजनिक परीक्षासु अनुचित साधन संबद्ध प्रकरणानां शीघ्र निर्णयं सुनिश्चेतुम् अस्ति। एषा अधिसूचना प्रधानमन्त्रिणा नरेन्द्र मोदिना प्रश्नपत्रस्य अनधिकृत प्रकाशन प्रकरणेषु संलिप्तानां व्यक्तिनां शीघ्रं कठोर दण्ड विधानार्थं शीघ्र न्यायालय स्थापनायाः घोषणानन्तरं कतिपय होरानन्तरम् एव प्रख्यापिता। केन्द्रेण विभिन्नेषु मन्त्रालयेषु विभागेषु च सचिवाः नियुक्ताः सन्ति। विनीत जोशी यः सम्प्रति शिक्षामन्त्रालयस्य उच्चशिक्षासचिवः अस्ति, सः पञ्चायतीराजमन्त्रालयस्य सचिवः अभवत्। नरेशपालः गंगवारः नूतनः उच्चशिक्षासचिवः भविष्यति। टीके अनिलकुमारः विद्यालयशिक्षायाः साक्षरतायाः च सचिवः भविष्यति। आवासनगरकार्यविभागस्य सचिवः कटी किथला श्रीनिवासः पूर्वोत्तरक्षेत्रस्य विकासमन्त्रालयस्य सचिवत्वेन नियुक्तः अभवत्। केशवचन्द्रा इत्येषः खननमन्त्रालयस्य सचिवः भविष्यति। चन्द्रभूषणकुमारश्च श्रमाजीविकामन्त्रालयस्य सचिवः भविष्यति। सुशीलकुमारलोहानी इत्येषः पशुपालनस्य दुग्धव्यवसायस्य च सचिवः भविष्यति। सत्येन्द्रसिंहः नगरविकासविभागस्य सचिवत्वेन भविष्यति। पीयूषगोयलः राष्ट्रियमानवाधिकार आयोगस्य महासचिवः भविष्यति। मन्त्रिमण्डलस्य नियुक्तिसमित्या एतेषां नियुक्तिः स्वीकृतास्ति। दिल्ली मेट्रो रेल निगमः DMRC इत्येषः सूचितवान् यत् अद्य प्रातः 7:30 राष्ट्रियराजधान्यां सुरक्षाकारणात् अग्रिमनिर्देशपर्यन्तं 17 मेट्रो स्थानकानि पिहितानि भविष्यन्ति। एतेषु स्थानकेषु लोककल्याणमार्गः राजीवचौक पटेलचौक आश्री रामकृष्ण आश्रम मार्गः बाराखम्भा मार्गः सर्वोच्चन्यायालयः सेवातीर्थादि स्थानकानि सन्ति। इति वार्ताः।
0: ସଂସ୍କୃତରେ ସମ୍ବାଦ ଶୁଣିଲେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10ରେ ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ଏଥିରେ ଶୁଣିବେ ସାଇଟିକା ନର୍ଭ ପେନ୍ର କାରଣ ଓ ପ୍ରତିକାର, କହିବେ ଡାକ୍ତର ସ୍ମୃତିରେଖା ହୋତା। 7:25ରେ ଚାସର ହାଲ। 7:30ରେ ଶୁଣିପାରିବେ ପରିବେଶ ସୂଚନା। ଏଥିରେ ଶୁଣିବେ ବାୟୁ ପ୍ରଦୂଷଣ ଓ ଯାନବାହନ, କହିବେ ଡକ୍ଟର ସମାପିକା ଦାସ। 7:35ରେ ଅର୍ଘ୍ୟଥାଳି। କଣ୍ଠଶିଳ୍ପୀ ହେଲେ ଈଶ୍ୱରୀ ବେହେରା, ସଙ୍ଗୀତ ଗୋପାଳ ଚରଣ ନାୟକ, ଗୀତ ରଚନା ନନ୍ଦକିଶୋର ପାଢ଼ୀ। ସକାଳ 7:50ରେ ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ରସିକ ଭୋଇ ଓ ଗୋବିନ୍ଦ ସାହୁ, ଗୀତ ରଚନା ନରେନ୍ଦ୍ର କୁମାର ଦାସ ଓ ଚକ୍ରଧର ମେହେର। ସକାଳ 8:30ରେ ଶୁଣିବେ ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ସନ୍ଧ୍ୟା 5:00ରେ ଶୁଣିପାରିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। 5:02ରେ ଲୋକଗୀତ ସଂକୀର୍ତ୍ତନ, ପରିବେଷଣ କରିବେ ଅଗସ୍ତି ଭୁଏ ଓ ସାଥୀ। 5:30ରେ ଯୁବବାଣୀର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ସନ୍ଧ୍ୟା 6:05ରେ ଶୁଣିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ସନ୍ଧ୍ୟା 6:10ରେ ଆଦିବାସୀ ଗୀତରେ ମୁଣ୍ଡା ଗୀତ, ପରିବେଷଣ କରିବେ ରାଜକୁମାର ମୁଣ୍ଡା ଓ ସାଥୀ। 7:25ରେ ଜିଲ୍ଲା ହାଲଚାଲ। 7:30ରେ କୃଷି ସଂସାର, ଏଥିରେ ଶୁଣିପାରିବେ ବର୍ଷାଦିନିଆ ଲୌହଜାତୀୟ ପନିପରିବାରେ ଖତ ସାର ପରିଚାଳନା, ରୋଗପୋକ ନିୟନ୍ତ୍ରଣ ଓ ହରମୋନର ପ୍ରୟୋଗ। 8:00ରେ ଶୁଣିବେ ସଂସଦ ସମୀକ୍ଷା ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 9:30ରେ ଖେଳ ଜଗତ, ଫିଫା ବିଶ୍ୱକପ୍ 2026 ଏକ ସମୀକ୍ଷା। ରାତି 10:00ରେ ଶୁଣିବେ ନାଟକ ଭକ୍ତ ବଳିଗାନ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରଖାଲଚନ୍ଦ୍ର ମହାନ୍ତି। ରାତି 11:05ରେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର। ଏଥର ଆଞ୍ଚଳିକ ସମ୍ବାଦର ସମୟ, ଶୁଣିପାରିବେ ଟିକେ ପରେ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00 to 2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରା ପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯୋଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥ ଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରି ବିଜୟ ନୀତି ସମ୍ପନ୍ନ ହେବ। କେନ୍ଦ୍ରାପଡ଼ା ତୁଳସୀ କ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟା ନବମୀରେ ଦେବନୀତି ସମ୍ପନ୍ନ ହୋଇଥିଲା। ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଏହି ପ୍ରସଙ୍ଗରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜି ହେବାକୁ ଥିବା କ୍ୟାବିନେଟ୍ ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବ। ଅନ୍ୟ ସଦସ୍ୟଙ୍କ ସହ ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆସନ୍ତା ସୋମବାର ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହ ଆରମ୍ଭ ହେଉଥିବାରୁ ଏନେଇ ବିଲ୍ ଆଗତ କରାଯାଇ ସଂସଦରେ ପାରିତ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ ଫାଷ୍ଟ ଟ୍ରାକ୍ କୋର୍ଟ ଅର୍ କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଔର ସୋମବାର ସେ ଜଲ୍ଦ ଉସ ବିଲ୍କୁ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
0: ଏହି ମାମଲାର ତ୍ୱରିତ ବିଚାର ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଫାଷ୍ଟ ଟ୍ରାକ୍ କୋର୍ଟ ସ୍ଥାପନ ପାଇଁ ଘୋଷଣା କରିଥିଲେ। ଏହାପରେ ଏନେଇ ଚିଠା ପ୍ରସ୍ତାବ ଦାଖଲ କରାଯାଇଛି। ଅପରପକ୍ଷରେ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଅନଶନ କରୁଥିବା ସୋନମ ୱାଙ୍ଗଚୁକ୍ ଗତକାଲି ବିଳମ୍ବିତ ରାତିରେ ଅନଶନ ଭାଙ୍ଗିଛନ୍ତି। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହଙ୍କ ସହ ଆଲୋଚନା ପରେ ଶ୍ରୀ ୱାଙ୍ଗଚୁକ୍ ଅନଶନରୁ ଓହରିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଏଆଇ ଡାଟା ସେଣ୍ଟର ପାର୍କ, ବିଶ୍ୱସ୍ତରୀୟ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ଏଚ୍ସିଏଲ୍ ଟେକ୍ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିବେ। 730 କୋଟି ଟଙ୍କା ବିନିଯୋଗରେ ଖୋର୍ଦ୍ଧାରେ ହେବାକୁ ଥିବା ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟରେ ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱର ଏପିଜେ ଅବଦୁଲ କଲାମ ଦ୍ୱୀପରୁ କୁଶ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରଖିଛି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ 152 ନୂତନ ପଦବୀକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି। ଏଥିରେ ଅଧ୍ୟାପକ, ସହାୟକ ଅଧ୍ୟାପକ, ସିନିୟର ରେସିଡେନ୍ସ ଆଦି ପଦବୀଗୁଡ଼ିକୁ ଅନୁମୋଦନ ମିଳିଛି। ମହିଳାମାନଙ୍କ ଆର୍ଥିକ ସଶକ୍ତିକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଋଣ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ 9 ସ୍ୱୟଂ ସହାୟକ ଗୋଷ୍ଠୀ 1 କୋଟି ଟଙ୍କାର ଋଣ ସ୍ୱୀକୃତି ପ୍ରଦାନ କରାଯାଇଛି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାୟକ ନରସିଂହ ଭତ୍ରା ଉମରକୋଟ ଅଞ୍ଚଳରେ 3 ସଡ଼କର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏଥିପାଇଁ 9 କୋଟିରୁ ଅଧିକ ଟଙ୍କାର ବ୍ୟୟବରାଦ କରାଯାଇଛି। ଭଦ୍ରକ ଜିଲ୍ଲା ପୁଲିସ ପକ୍ଷରୁ ଧାମନଗର ମହାବିଦ୍ୟାଳୟରେ ସାଇବର ଅପରାଧ ଆଇନ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ସାଇବର ଥାନାଧିକାରୀ ବିଭିନ୍ନ ସାଇବର ଅପରାଧର ମୁକାବିଲା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋଠାରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିନରେ ଗତକାଲି ଭାରତର ଲଭ୍ଲିନା ବୋର୍ଗୋହାଇ 75 କିଲୋଗ୍ରାମ ମୁଷ୍ଟିଯୁଦ୍ଧର ମିଡିଲ୍ ୱେଟ୍ ବର୍ଗରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବା ସହ ଭାରତ ପାଇଁ ଗୋଟିଏ ପଦକ ନିଶ୍ଚିତ କରିଛନ୍ତି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 16 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
2: ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ସାଇଟିକା ନର୍ଭ ପେନ୍ର କାରଣ ଓ ପ୍ରତିକାର ବିଷୟରେ କହିଛନ୍ତି ଡାକ୍ତର ସ୍ମୃତି ରେଖା ହୋତା।
3: ଆଜି ଆମେ କଥାବାର୍ତ୍ତା କରିବା ଏକ ଅତି ସାଧାରଣ କିନ୍ତୁ ଅତ୍ୟନ୍ତ କଷ୍ଟଦାୟକ ସମସ୍ୟା ସିଆଟିକା ସ୍ନାୟୁ ବ୍ୟଥାର ବିଷୟରେ। ସିଆଟିକା ହେଉଛି ଆମ ଶରୀରର ସବୁଠାରୁ ବଡ଼ ସ୍ନାୟୁ ଯାହାକୁ ସିଆଟିକ୍ ନର୍ଭ କୁହାଯାଏ, ଯାହା ଅଣ୍ଟାରୁ ଆରମ୍ଭ ହୋଇ ପାଦ ଗୋଡ଼ ଦେଇ ପାଦ ପର୍ଯ୍ୟନ୍ତ ଯାଇଥାଏ। ଯେତେବେଳେ ଏହି ସ୍ନାୟୁ ଉପରେ ଚାପ ପଡ଼େ ବା ଇନ୍ଫ୍ଲାମେସନ୍ ହୁଏ ସେତେବେଳେ ଆମ ଅଣ୍ଟାରୁ ଗୋଡ଼ ପର୍ଯ୍ୟନ୍ତ ବ୍ୟଥା ଅନୁଭବ ହୋଇଥାଏ, ଯାହାକୁ ଆମେ ସିଆଟିକା କହିଥାଉ। ଏବଂ ଏହାର ମୁଖ୍ୟ କାରଣ ହେଉଛି ଅଣ୍ଟାର ଡିସ୍କ ବାହାରି ଆସିବା, ଯାହାକୁ ଆମେ ସ୍ଲିପ୍ ଡିସ୍କ ବା ଡିସ୍କ ପ୍ରୋଲାପ୍ସ କହିଥାଉ। ମେରୁଦଣ୍ଡର ନଳୀ ସଙ୍କୁଚିତ ହେବା, ମାଂସପେଶୀ ଟାଣ ହୋଇଯିବା, କୌଣସି ଅତ୍ୟଧିକ ଓଜନ ଭୁଲ ଭଙ୍ଗୀରେ ଉଠାଇଦେବା ଏବଂ ଦୀର୍ଘ ସମୟ ଧରି ଗୋଟିଏ ପୋଜିସନରେ ବସି ରହିବା। ବୟସ ବଢ଼ିବା ସହିତ ମେରୁଦଣ୍ଡ ଦୁର୍ବଳ ହେବା ମଧ୍ୟ ଏହାର ଏକ କାରଣ ହୋଇଯାଇପାରେ। ଏବଂ ଅତ୍ୟଧିକ ବୟସରେ ଯେମିତି 80 ବର୍ଷରୁ ଉର୍ଦ୍ଧ୍ୱରେ ଓଷ୍ଟିଓପୋରୋସିସ୍ ହାଡ଼ ଦୁର୍ବଳ କିମ୍ବା ଜାଲି ହୋଇକି ହାଡ଼ ଦବିଗଲେ ମଧ୍ୟ ସିଆଟିକା ହେବାର କାରଣ ହୋଇଥାଇପାରେ। ସିଆଟିକାର ମୁଖ୍ୟ ଲକ୍ଷଣ କ'ଣ? ଅଣ୍ଟାରୁ ଆରମ୍ଭ ହୋଇ ଗୋଡ଼ ପର୍ଯ୍ୟନ୍ତ ବା ଅଣ୍ଟାର ସାଇଡ୍ ଦେଇକି ପାର୍ଶ୍ୱ ଦେଇକି ତଳକୁ ଯାଉଥିବା ବ୍ୟଥା, ଏହା ଏକ ଖୁବ୍ ତୀକ୍ଷ୍ମ ବ୍ୟଥା, ସାର୍ପ ପେନ୍ ଯାହାକୁ କହୁ। ଅଣ୍ଟାରୁ ଗୋଡ଼ ଯାଏ ଝିମ୍ଝିମ୍ ଅନୁଭବ ହେବା, ଗୋଡ଼ରେ ଦୁର୍ବଳତା ଅନୁଭବ ହେବା ଏବଂ କେତେକ ସମୟରେ ଆପଣ ବସିବା, କାଶିବା ବା ଛିଙ୍କିବା ସମୟରେ ମଧ୍ୟ ବ୍ୟଥା ବଢ଼ିଯାଇଥାଏ। ଆମେ ସାଧାରଣତଃ ଶୋଇଲେ ବ୍ୟଥାଟା କମ୍ ହୋଇଥାଏ, କିନ୍ତୁ ଆମେ ଯଦି ଚାଲିବା କିମ୍ବା ବେଶୀ ସମୟ ବସିବା ଏଇ ବ୍ୟଥା ଅତ୍ୟଧିକ ବଢ଼ିଥାଏ। ଏବଂ କିଛିଟା ଜିନିଷ ଯାହାକୁ ଆମେ ରେଡ୍ ଫ୍ଲାଗ୍ କହୁ, ଆପଣଙ୍କୁ ସେଇ ଦିଗରେ ମଧ୍ୟ ସତର୍କ ହେବା କଥା। ଯଦି ସାୟାଟିକା ସହିତ ପରିସ୍ରା ବା ମଳତ୍ୟାଗ ଉପରେ ନିୟନ୍ତ୍ରଣ ନ ରହୁଛି, ତାହାକୁ ଆମେ ଜରୁରୀକାଳୀନ ଅବସ୍ଥା ସୂଚାଇଥାଉ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ପାଇଁ ଯାଇଥାଉ। ସିଆଟିକାରେ ଅନ୍ୟ ଏକ ଲକ୍ଷଣ ହେଉଛି ଆପଣ ବେଶୀ ସମୟ ଧରି ଚାଲିପାରିବେ ନାହିଁ, କାରଣ ଯେତେବେଳେ ଆମେ ଚାଲୁ ଆମର ସ୍ନାୟୁ ଉପରେ ଅତ୍ୟଧିକ ପ୍ରେସର କିମ୍ବା ଚାପ ପଡ଼ିବା ଯୋଗୁଁ ଆମେ ବେଶୀ ସମୟ ଚାଲିପାରୁନାହୁଁ। ଡାକ୍ତର ସାଧାରଣତଃ କହିଥାନ୍ତି ଏହା ପାଇଁ ଗୋଟିଏ MRI ଟେଷ୍ଟ ପାଇଁ, ଏବଂ MRIରେ ଆମେ ଜାଣିପାରିବା କେଉଁ ସ୍ନାୟୁରେ ଚାପ ପଡ଼ିଛି ଏବଂ ସେହି ହିସାବରେ କେତେ ଚାପ ପଡ଼ିଛି, କେଉଁ କାରଣ ଯୋଗୁଁ ଚାପ ପଡ଼ିଛି, ଡାକ୍ତର ସଠିକ୍ ମାର୍ଗ ଦେଖାଇଥାନ୍ତି ତାର ଚିକିତ୍ସା ପାଇଁ। ଏହାର ଉପଚାର କ୍ଷେତ୍ରରେ ଅଧିକାଂଶ ସାୟାଟିକା ବିନା ଅସ୍ତ୍ରୋପଚାରରେ ଭଲ ହୋଇଯାଇଥାଏ। ପ୍ରାଥମିକ ଅବସ୍ଥାରେ ଏହାକୁ ହାଲୁକା ବ୍ୟାୟାମ, ବିଶ୍ରାମ, ଗରମ ବା ଥଣ୍ଡା ସେକ ଏବଂ ଡାକ୍ତରଙ୍କର ପରାମର୍ଶରେ ଯେଉଁ ଔଷଧ ଦିଆଯାଇଥାଏ ସେହା ବହୁତ ଉପକାରୀ ହୋଇଥାଏ, ଏବଂ ଅଧିକ ଦିନ ପୂର୍ଣ୍ଣ ବିଶ୍ରାମ ନ ନେଇ ହାଲକା ଚଳାଚଳ ରଖିବା ଉଚିତ। ଫିଜିଓଥେରାପି ଏବଂ କିଛିଟା ନିର୍ଦ୍ଦିଷ୍ଟ ବ୍ୟାୟାମ, ବିଶେଷତଃ ଅଣ୍ଟାର ମାଂସପେଶୀକୁ ମଜବୁତ କରୁଥିବା ଏକ୍ସରସାଇଜ୍ ଦ୍ୱାରା ସାୟାଟିକାରୁ ଆରାମ ଦେବାରେ ବହୁତ ସହାୟକ ହୋଇଥାଏ। ଯଦି ବ୍ୟଥା ତୀବ୍ର ହୁଏ କିମ୍ବା ଏହିସବୁ ସାଧାରଣ ଔଷଧ ଚିକିତ୍ସା କିମ୍ବା ଫିଜିଓଥେରାପିରେ ବନ୍ଦ ନ ହୁଏ, ତାହେଲେ ଅଲ୍ଟ୍ରାସାଉଣ୍ଡ କିମ୍ବା ଏକ୍ସରେ ମାର୍ଗଦର୍ଶିତ ସ୍ନାୟୁ ଇଞ୍ଜେକ୍ସନ୍ ଭଳି ଆଧୁନିକ ପେନ୍ ମ୍ୟାନେଜମେଣ୍ଟ ପ୍ରକ୍ରିୟା ମଧ୍ୟରେ ବ୍ୟଥାର ମୂଳରୁ ଉପଚାର କରାଯାଇପାରେ। ପ୍ରତିରୋଧ ପାଇଁ ଭାରୀ ଜିନିଷ ଉଠାଇବା ସମୟରେ ଆଣ୍ଠୁ ମୋଡ଼ି ଉଠାନ୍ତୁ ଏବଂ ଓଜନ ନିୟନ୍ତ୍ରଣରେ ରଖନ୍ତୁ, ହାଲୁକା ବ୍ୟାୟାମ କରନ୍ତୁ ଏବଂ ଠିକ୍ ଭାବରେ ବସନ୍ତୁ।
4: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା କ୍ଷେପଣାସ୍ତ୍ର କୁଶାର ସଫଳ ପରୀକ୍ଷଣ। ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଚତୁର୍ଦ୍ଧାମୂର୍ତ୍ତି ଜନ୍ମବେଦୀରୁ ବାହୁଡ଼ିବେ ଶ୍ରୀମନ୍ଦିର ଅଭିମୁଖେ, ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀଙ୍କୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ, ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠା ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠା ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି।
1: ଫାଷ୍ଟ ଟ୍ରାକ୍ କୋର୍ଟ କେ ଲିଏ ବିଭାଗକୁ ନିର୍ଦ୍ଦେଶ ଦିଏ ଥେ ବିଭାଗୋନେ ଲଗାତାର ମେହନତ କରକେ ଦେର ରାତ ମୁଝେ ମୁସଦ୍ଦା ବି ଦେ ଦିଆ। ଫାଷ୍ଟ ଟ୍ରାକ୍ କୋର୍ଟ ଔର କଠୋର ସଜା କେ ପ୍ରାବଧାନ କେ ସାଥ କା ଏ ମୁସଦ୍ଦା କ୍ୟାବିନେଟ୍ ମେ ଚର୍ଚ୍ଚା ହୋଗି। କ୍ୟାବିନେଟ୍ କେ ସାଥିଓ କେ ସୁଝାଓ କେ ବାଦ ଉସକା ଅନ୍ତିମ ରୂପ ଦିଆ ଯାଏଗା ଔର ସୋମବାର ସେ ଜଲ୍ଦ ଉସ ବିଲ୍ କୋ ସଦନ ମେ ପାରିତ କରାନେ କା ପ୍ରୟାସ କିଆ ଯାଏଗା।
4: ସମାଜସେବୀ ସୋନୁ ୱାଙ୍ଗଚୁକ୍ 26 ପରେ ଗତ ରାତିରେ ଗୁରୁଗ୍ରାମ ସ୍ଥିତ ଏକ ଘରୋଇ ହସ୍ପିଟାଲରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ନିଜର ଅନଶନ ଭଙ୍ଗ କରିଛନ୍ତି। ପୂର୍ବରୁ ବିଭିନ୍ନ ରାଜନୈତିକ ଦଳର 65 ସଦସ୍ୟ ପତ୍ର ମାଧ୍ୟମରେ ଅନଶନ ଭଙ୍ଗ କରିବା ଲାଗି ତାଙ୍କୁ ଅନୁରୋଧ କରିସାରିଛନ୍ତି। ଅନଶନ ଭଙ୍ଗ ପରେ ଶ୍ରୀ ୱାଙ୍ଗଚୁକ୍ କହିଛନ୍ତି, ବିସ୍ତୃତ ଆଲୋଚନା ପରେ ସେ ଏହି ପଦକ୍ଷେପ ନେଇଛନ୍ତି, ତେବେ କୌଣସି ପ୍ରକାର ହିଂସାତ୍ମକ କାର୍ଯ୍ୟକଳାପରୁ ନିବୃତ୍ତ ରହିବାକୁ ସେ ଆହ୍ୱାନ ଦେଇଛନ୍ତି। ଦେଶରେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଦି କେତେକ ଦାବି ନେଇ ଶ୍ରୀ ୱାଙ୍ଗଚୁକ୍ ଗତମାସ 28 ଅନଶନ କରିଥିଲେ। ଡାକ୍ତରମାନେ ପରାମର୍ଶ ଦେଇଥିବା ଦୈନିକ କାର୍ଯ୍ୟସୂଚୀକୁ ଅନୁସରଣ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ୱାଙ୍ଗଚୁକ୍ଙ୍କୁ ପରାମର୍ଶ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ତାଙ୍କର ନିରନ୍ତର ସୁସ୍ଥତା ମଧ୍ୟ କାମନା କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବୁକାରେଷ୍ଟର ଭିକ୍ଟୋରିଆ ପ୍ୟାଲେସ୍ଠାରେ ରୋମାନିଆର ପ୍ରଧାନମନ୍ତ୍ରୀ ଇଲି ବୋଲାଜାନ୍ଙ୍କ ସହିତ ଦ୍ୱିପକ୍ଷୀୟ ଆଲୋଚନା କରିବେ। ଏହାଛଡ଼ା ସେ ତାଙ୍କର ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ଭାରତ ରୋମାନିଆ ବ୍ୟବସାୟିକ ଫୋରମ୍କୁ ମଧ୍ୟ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ପରେ ରାଷ୍ଟ୍ରପତି ରୋମାନିଆ ସଂସଦ ପରିଦର୍ଶନ କରିବା ସହିତ ଟମ୍ବ ଅଫ୍ ଦ ଅନ୍ନୋନ୍ ସୋଲଜର୍ଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗତକାଲି ବୁକାରେଷ୍ଟଠାରେ ତାଙ୍କ ରୋମାନିଆ ପ୍ରତିପକ୍ଷ ନିକୋସ ଡାନ୍ଙ୍କ ସହିତ ପ୍ରତିନିଧିସ୍ତରୀୟ ଆଲୋଚନା କରିଛନ୍ତି। ପରେ ଦୁଇ ଦେଶ ମଧ୍ୟରେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ, ଶିକ୍ଷା ଏବଂ କ୍ରୀଡ଼ା କ୍ଷେତ୍ରରେ ସହଯୋଗ ଲାଗି 3 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏ ସମ୍ପର୍କରେ ବିବୃତ୍ତି ଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ଗତ 7 ଧରି ଆପୋଷ ବିଶ୍ୱାସ, ସମ୍ମାନ ଏବଂ ସଶକ୍ତ ଜନସମ୍ପର୍କକୁ ଭିତ୍ତି କରି ଦୁଇ ଦେଶ ମଧ୍ୟରେ ଘନିଷ୍ଠ ବନ୍ଧୁତ୍ୱ ରହିଆସିଛି।
5: ଶିକ୍ଷା, ସଂସ୍କୃତି ତଥା ପିପୁଲ ଟୁ ପିପୁଲ କଣ୍ଟାକ୍ଟ ଭାରତ ରୋମାନିଆ ସମ୍ବନ୍ଧ କି ଆଧାରଶିଲା ହେ ଔର ମୁଝେ ଖୁସି ହେ କି ଆଜ ହମନେ ଇନ ଦୋନୋ ମେ 3 ମହତ୍ୱପୂର୍ଣ୍ଣ ସାଝେଦାରୀ ପର ହସ୍ତାକ୍ଷର କିଏ ହେ। ହମ ପ୍ରୋଗ୍ରାମ ଓ କୋପରେସନ ଇନ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି କେ ଅନ୍ତର୍ଗତ ଜଏଣ୍ଟ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ କା ବିସ୍ତାର କରେଙ୍ଗେ। ବୁକାରେଷ୍ଟ ୟୁନିଭର୍ସିଟି ମେ ଇଣ୍ଡିଆ କାଉନସିଲ ଫର କଲ୍ଚରାଲ ରିଲେସନ୍ସ के सहयोग से इंडिया स्टडी चेयर की स्थापना की जा रही है। हम आज हस्ताक्षरित हुई MOU के जरिए स्पोर्ट्स के क्षेत्र में भी अपना सहयोग बढ़ाएंगे।
4: ରାଷ୍ଟ୍ରପତି କହିଛନ୍ତି ଭାରତ ରୋମାନିଆ ଭାଗିଦାରୀ ସମୟାନୁକ୍ରମେ ଅଧିକ ସଶକ୍ତ ହେବାରେ ଲାଗିଛି। ସେ ତାଙ୍କର ରୋମାନିଆ ପ୍ରତିପକ୍ଷଙ୍କ ସହିତ ବିଗତ ବର୍ଷଗୁଡ଼ିକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ହୋଇଥିବା ସହଯୋଗର ଅଗ୍ରଗତି ସମ୍ପର୍କରେ ଫଳପ୍ରଦ ଆଲୋଚନା କରିବା ସହିତ ସମୀକ୍ଷା କରିଛନ୍ତି। ଭାରତ ରୋମାନିଆ ଆଗାମୀ ତିନି ବର୍ଷ ମଧ୍ୟରେ ଦ୍ୱିପକ୍ଷୀୟ ବାଣିଜ୍ୟ କାରବାରକୁ ଦ୍ୱିଗୁଣିତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ ଡିଆର୍ଡିଓ ପକ୍ଷରୁ ବାଲେଶ୍ୱରର ଏପିଜେ ଅବଦୁଲ କାଲାମ ଦ୍ୱୀପରୁ କୁଶା କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରାଯାଇଛି। ଭୂପୃଷ୍ଠରୁ ଆକାଶମାର୍ଗକୁ ନିକ୍ଷେପ କରିପାରୁଥିବା ଏହି କ୍ଷେପଣାସ୍ତ୍ର ନିର୍ଦ୍ଧାରିତ ସମସ୍ତ ଲକ୍ଷ୍ୟ ସଫଳତା ସହ ପୂରଣ କରିଛି। ଏହି କ୍ଷେପଣାସ୍ତ୍ରର ଯୁଦ୍ଧ ବିମାନ, ମାନବବିହୀନ ଆକାଶଯାନ ଏବଂ ବୃହତ୍ ଶତ୍ରୁ ବିମାନ ସମେତ ବିଭିନ୍ନ ପ୍ରକାର ଲକ୍ଷ୍ୟକୁ ବ୍ୟାପକ ଦୂରତା ଓ ଉଚ୍ଚତା ସୀମା ମଧ୍ୟରେ ଧ୍ୱଂସ କରିବାର କ୍ଷମତା ରହିଛି। କୁଶାର ଏହି ସଫଳ ଉଡ଼ାଣ ପରୀକ୍ଷଣ ଲାଗି ଏଥିରେ ସମ୍ପୃକ୍ତ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଏହା ଡିଆର୍ଡିଓ ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଏହାଦ୍ୱାରା ଦେଶର ବାୟୁ ପ୍ରତିରକ୍ଷା କ୍ଷମତା ଉଲ୍ଲେଖନୀୟ ଭାବେ ସଶକ୍ତ ହୋଇପାରିବ ବୋଲି ଶ୍ରୀ ସିଂ ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର ସଚିବ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ସଚିବ ବିନୀତ ଯୋଶୀଙ୍କୁ ପଞ୍ଚାୟତିରାଜ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ମନ୍ତ୍ରଣାଳୟର ନୂତନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ସୁଶୀଲ କୁମାର ଲୋହାନୀଙ୍କୁ ପଶୁ ସମ୍ପଦ ଓ ଦୁଗ୍ଧ ମନ୍ତ୍ରଣାଳୟର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସହରାଞ୍ଚଳ ବ୍ୟାପାର ସଚିବ କାତି କିଥାଲା ଶ୍ରୀନିବାସଙ୍କୁ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ସଚିବ ଭାବେ ଦାୟିତ୍ୱ ଦିଆଯାଇଛି। କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି କମିଟି ଏହି ନିଯୁକ୍ତିଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି। ପୁରୀରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉମାନେ ଜନ୍ମବେଦୀରୁ ରତ୍ନବେଦୀକୁ ବାହାରିବେ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଗତକାଲି ରାତିରେ ପହୁଡ଼ନୀତି କରାଯାଇ ଶ୍ରୀବିଗ୍ରହମାନଙ୍କର ଶ୍ରୀମୁଖ ଖଣ୍ଡୁଆ ସମ୍ପନ୍ନ ହୋଇଥିଲା। ବାହୁଡ଼ା ଯାତ୍ରା ପାଇଁ ଆଜି ଭୋରରୁ ମଙ୍ଗଳ ଆରତୀ, ମୈଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ମଙ୍ଗଳାର୍ପଣ ଓ ଦ୍ୱାରପାଳ ପୂଜା କରାଯାଇ ଡୋରଲାଗି ନୀତି କରାଯାଉଛି। ମଧ୍ୟାହ୍ନ ପ୍ରାୟ 12:00-2:30 ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ। ଅପରାହ୍ନ 3:30 ଛେରାପହଁରା ନୀତି ସହ ଚାରମାଳ ଫିଟାଯାଇ ଘୋଡ଼ା ଯଚାଯିବ ଏବଂ ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଥିବା ବେଳେ ଗତ ସନ୍ଧ୍ୟାରୁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ, ରବିବାର ଦିନ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ କରାଯାଇ ସୋମବାର ଦିନ ନୀଳାଦ୍ରି ବିଜେ କରାଯିବ। ଦେଶବ୍ୟାପୀ ମୌସୁମୀ ସ୍ଥିତି ଉପରେ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସକ୍ରିୟ ଭାବେ ନଜର ରଖିଛି। ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି, ପ୍ରବଳ ବର୍ଷା ଯୋଗୁଁ ଉତ୍ପନ୍ନ ଆହ୍ୱାନକୁ ମୁକାବିଲା କରିବା ଲାଗି ପ୍ରଭାବିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି। ଜୁଲାଇ ମାସରେ ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ଆସାମ, ଗୁଜରାଟ, ମହାରାଷ୍ଟ୍ର, ଦାଦ୍ରା ଓ ନଗର ହାବେଳି, ଦାମନ ଏବଂ ଜାମ୍ମୁ କାଶ୍ମୀରରେ ପ୍ରବଳ ବର୍ଷା ହେବା ସହିତ ଭୂସ୍କଳନ ମଧ୍ୟ ହୋଇଥିବା ସମ୍ପର୍କରେ ଏ ବିବୃତ୍ତିରେ ସୂଚନା ଦିଆଯାଇଛି। ଗୃହ ମନ୍ତ୍ରଣାଳୟର ସମନ୍ୱିତ ନିୟନ୍ତ୍ରଣ କକ୍ଷ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ସମୟୋପଯୋଗୀ ସୂଚନା ପ୍ରଦାନ କରୁଛି। ଏଥିଲାଗି ଭାରତୀୟ ପାଣିପାଗ ବିଭାଗ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଭାରତୀୟ ଜାତୀୟ ମହାସାଗର ସୂଚନା ସେବା କେନ୍ଦ୍ର ଭଳି କେତେକ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ସହିତ ମଧ୍ୟ ସ୍ୱରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ ସମନ୍ୱୟ ସ୍ଥାପନ କରିଛି। କ୍ରିକେଟ୍ ହରାରେଠାରେ ଗତକାଲି ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଭାରତ ଜିମ୍ବାୱେକୁ 7 ପରାସ୍ତ କରିଛି। ଏଥିସହିତ ଭାରତ ବର୍ତ୍ତମାନ 1-0 ସିରିଜ୍ ଅଗ୍ରଣୀ ରହିଛି। ଟସ୍ ଜିତି ଭାରତ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଜିମ୍ବାୱେ ନିର୍ଦ୍ଧାରିତ 20 7 ହରାଇ 125 କରିଥିଲା। 126 ବିଜୟ ଲକ୍ଷ୍ୟକୁ ପିଛା କରି ଭାରତୀୟ ଦଳ 13 ଓଭର ଓ 2 ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲେ। ଦଳ ପକ୍ଷରୁ ବୈଭବ ସୂର୍ଯ୍ୟବଂଶୀ ମାତ୍ର 19 ଅର୍ଦ୍ଧଶତକ ହାସଲ କରିଥିଲେ। ଏହି 3 ବିଶିଷ୍ଟ T20 ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତାକାଲି ହରାରେଠାରେ ଖେଳାଯିବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଆଜି ଉପସ୍ଥାପିତ ହେବ କେନ୍ଦ୍ର କ୍ୟାବିନେଟ୍ରେ, କହିଲେ ପ୍ରଧାନମନ୍ତ୍ରୀ। ରାଷ୍ଟ୍ରପତିଙ୍କ ରୋମାନିଆ ଗସ୍ତ ଅବସରରେ ଦୁଇ ଦେଶ ମଧ୍ୟରେ 3 ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ହରାରେଠାରେ ଅନୁଷ୍ଠିତ ପ୍ରଥମ T20 ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍ରେ ଜିମ୍ବାୱେକୁ 7 ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।
2: ସମ୍ବାଦ ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷର ହାଲ।
6: ଇଛେନ୍ର ପାନିପାଗ ହିସାବେ ଚାଷ ଆର୍ ପଶୁପାଳନ ଲାଗି କେତେଟା ଉପଦେଶ। ଧାନ ମୁଖିଆ କ୍ଷେତର ଜମି ତିଆରି କରବାର ଲାଗି 7-10 ଦିନ ଅନ୍ତର୍ଥି କ୍ଷେତକେ ଦୁଇଥର କାଦ କରିକିରି ଆର୍ ଫସଲ ସମାନ ହିସାବେ ବଢ଼ବାର ଲାଗି ଜମିକେ ସମାନ କରବାର କଥା। ପହଲା ଥର କାଦ କରବାର ଆଗରୁ ଭଲ ହିସାବେ ସଢ଼ି ଯାଇଥିବାର ଗୋବର ଖତ କ୍ଷେତେ ଦେବାର କଥା। ତାହେଁରୁ ଉଚ୍ଚା ଅମଲକ୍ଷମ କିସମ ଲାଗି ଶେଷ ଥର କାଦ କରବାର ସମୟ ଥି ଫି ଏକରକେ 35 କେଜି DAP ସହିତ 27 କେଜି MOP ନହେଲେ 18 କେଜି ୟୁରିଆ ସାଙ୍ଗେ 100 କେଜି SSP ଆର 27 କେଜି MOP ବ୍ୟବହାର କରୁନ୍। ତେହେରୁ 25-30 ଦିନ ପୁରୁଣା ଚାରାମାନଙ୍କୁ କମ୍ ଗହୀର ଥି 20-15 ସେଣ୍ଟିମିଟର ଦୂରିଆ ଥି ଲଗୁନ୍। ଉଚ୍ଚା ଅମଲକ୍ଷମ କିସମ ଲାଗି ଫି ପାହାଡ ଥି 2-3 ଚାରା ଆର୍ ହାଇବ୍ରିଡ୍ ଲାଗି ଗୁଟେନୁ ଯୁଡ଼େ ଚାରା ବ୍ୟବହାର କରୁନ୍। ତାହେରୁ ମେକା ଯେନ୍ ଚାଷୀ ଭାଇ ବହିନମାନେ ଇଛେନ୍ ତକ୍ ମେକା ବିହନ ବୁନା କାମ ମୂଲ ନାଇଁ କରି ସେମାନଙ୍କୁ ମାଇଟ୍ ଥି ଠିକ୍ ହିସାବେ ଆଦ୍ରତା ରଖିକିରି ଅତକା ପାଇନ୍କେ ବାହାର କରିଦେଇକିରି ବୁନା କାମ ଆରମ୍ଭ କରବାର ଲାଗି ପରାମର୍ଶ ଦିଆଯାଉଛେ। ଆର୍ ଚାଷୀ ଭାଇ ବହିନମାନେ ଘାସ କାଟବାରଟା, କୁଡ଼ା ଖୁସା କରବାରଟା, ମାଇଟ୍ ଉଠାବାରଟା ଏସବୁ କରବାର ସମୟଥି ଠିକ୍ ହିସାବେ ସାବଧାନ ହେଇକିରି କରୁନ୍। ତେହେରୁ ଇଛେନ୍ ପାଇନପାଗ ଲାଗି ଅଙ୍ଗୀୟ ଅବସ୍ଥା ଥିବାର ମେକା ଗଛ କାଣ୍ଡବିନ୍ଧା ପୋକ ଆକ୍ରମଣ ଲାଗି ଅନୁକୂଳ ହେଇପାରେ। ସେଥିର୍ଲାଗି ଚାଷୀ ଭାଇ ବହିନମାନେ ଫସଲକେ ଠିକ୍ ହିସାବେ ତଦାରଖ କରବାର କଥା। ଆଗରୁ ବର୍ଷା ଲାଗି ସବୁ ସଢ଼ି ଯାଇଥିବାର ଅଂଶମାନଙ୍କୁ ନଷ୍ଟ କରିଦଉନ୍, ନହେଲେ ପୋଡ଼େଇ ଦଉନ୍। ତେହେରୁ ନୂଆ କରି ଗଛ ଲଗା ହେଇଥିବାର ବଗିଚା ଯେନ୍ତାକି ଆମ୍, ତ ଚାଷୀ ଭାଇ ବହିନମାନେ ନୂଆ ହିସାବେ ଲଗେଇଥିବାର ଆମ୍ ବଗିଚା ଥି ପାଏନ୍ ଜମ୍ବାର ଆର୍ ମୂଲ ସଢ଼ବାର୍କେ ଅଟକାବାର ଲାଗି

0: ଏଇଠି ଶେଷ ହେଲା ଭକ୍ତି ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ଅର୍ଘ୍ୟଥାଳି। କଣ୍ଠଦାନ କରିଥିଲେ ଈଶ୍ୱରୀ ବେହେରା, ଗୀତ ରଚନା ନନ୍ଦକିଶୋର ପାଢ଼ୀ, ସଙ୍ଗୀତ ପରିଚାଳନା ଗୋପାଳ ଚରଣ ନାୟକ, ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ ସୁରେନ୍ଦ୍ରନାଥ ବାଗ, ଦୀପକ କୁମାର ମିଶ୍ର, ସୁରେନ୍ଦ୍ର ପାଣିଗ୍ରାହୀ, ହରେକୃଷ୍ଣ ପ୍ରଧାନ ଓ ପ୍ରଶାନ୍ତ ବେସନ।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
0: ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। ପ୍ରଥମ ଗୀତର କଣ୍ଠଶିଳ୍ପୀ ହେଲେ ରସିକ ଭୋଇ, ଗୀତ ରଚନା ନରେନ୍ଦ୍ର କୁମାର ଦାସ।

ଶୁଣିଲେ ସମ୍ବଲପୁରୀ ଗୀତ, କଣ୍ଠଦାନ କଲେ ରସିକ ଭୋଇ ଓ ଗୋବିନ୍ଦ ସାହୁ, ଗୀତ ରଚନା ନରେନ୍ଦ୍ର କୁମାର ଦାସ ଓ ଚକ୍ରଧର ମେହେର। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8ଟା ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: శ్రీ జగన్నాథ మద్గురు శ్రీ జగద్గురు మదత్వా సర్వభూతత్వా తస్మై శ్రీ గురవే నమః. జయ జగన్నాథ్, జయ జగన్నాథ్, జయ జగన్నాథ్. ఆకాశవాణీర అగణిత శ్రోతాగణకు పవిత్ర బాహుడా యాత్రా అవసరే పవన శ్రీక్షేత్రరు అనేక శుభేచ్ఛా ఏం అభినందన. ప్రణామ శ్రోతాబంధు. అఖిళ బ్రహ్మాండనాథ పరమాత్మా పరంబ్రహ్మ భక్తజన వత్సళ కరుణా వరుణాళయ పతిత పవన మహావాహుకర ఆజి బాహుడా యాత్రా. ఆజి రథయాత్రార నవమ దివస, ఆషాఢ శుక్ల దశమీ తిథి. ఏ దినర మహాత్మ్య సంపర్కరే స్కందపురాణ కౌచంతి, నవమ్యాం బాసయే దేవాన్ తేషు ప్రాతః సమృద్ధిమత్ దక్షిణాభిముఖీ యాత్రా విష్ణుః రేషా సుదుర్లభా. అర్థ హెలా నవమ దివసరే దేవతా మానంకు రథరే బసైవ, ఏహి ప్రాతః అత్యంత సమృద్ధివాన్, ఏ దక్షిణాభిముఖీ విష్ణు యాత్రా అత్యంత దుర్లభ. కెతె కాళరు శబర ద్వారా పూజిత దారు దేవతా విశ్వావసుర నీలమాధవ బాట దై ఆమ పై దారు బ్రహ్మరే రూపాంతరిత హోయచంతి. కెతె రాజా కెతె విద్వాన్ సాధు సంతంకర అత్యంత మోహనీయ విచారర ఇయే హోచి ఫళ. ఆమె మనే జాణిపారివా, బుఝిపారివా ఏవం అనుభవ కరిపారివా బోలి సెమాన నిరాకార నిరాభాస నిర్గుణ నిరంజన బ్రహ్మకు సాకార సగుణ కరిదెలే, తాంకు మనుష్య భళి కరిదెలే, ఎపరికి తాంకు జన్మమృత్యు చక్రరే మధ్య ఆబద్ధ కరిదెలే. స్కందపురాణ కహిలే జత్రాస్తే దారవతను శ్రీశో మానుషి లీలయా. ప్రకృతరే నాహి తుమ నామరూప నాహి తవ గుణ, భక్తి ఆకర్షణ ఆసి బోలాఓ సగుణ. కేవల ఏవం కేవల భక్తి హి పరంబ్రహ్మకు తాంక పరంబ్రహ్మత్వరు ఒలై ఆణి ఆమర హాత పాంతరే పంచై దేచి. తాంక మానుషి లీలార ఏక అంశ హోచి ఏ యాత్రా, అశేష పుణ్య ప్రదాయక యాత్రా ఇయే. స్కందపురాణ మతరే పదాజాంతం రథే జాంతం జ పశ్చిత్ దక్షిణాముఖం తస్య జన్మ కృతార్థ స్యాత్ బాజి మేధ పదే పదే. మహాప్రభుకర ఏ దక్షిణాభిముఖ యాత్రా దేఖివా లోకర జన్మ కృతార్థ హే జాయ, ఏవం ప్రతి పదరే అశ్వమేధ యజ్ఞర ఫల ప్రాప్తి హే. సరి ఆసూచి మహాప్రభుకర స్వయం లీలా, మహామహిమంకర మానుషి లీలా. శ్రోతాబంధు, ఆమె వ్యవస్థార ఉచ్చ ఉచ్చ సోపానరే థివా సమ్మానాస్పద వ్యక్తి మానంకు మహామహిమ కహిదేవుచు సినా. మహాప్రభుకు ఛాడి ఆవు కాహా సహిత ఏ శబ్ద కణ శోభా పాయే? జది కేహి ఏ శబ్దర అధికారీ తెబే నిర్ద్వందరే సే ఆమర మహాప్రభు, సే మహామహిమ. తాంకరి హిం ఆజి ప్రత్యావర్తన జన్మభూమి బా మాతృభూమిరు కర్మభూమికు. కెతె సుందర వార్తా ఏ ప్రత్యావర్తనర. గుండిచా మండప తాంకర అతి ప్రియ స్థాన సత, ఏహా నిశ్చిత మధ్య, కింతు కర్మ కర్తవ్య ఆగరే సబు పచ్చ హే జాయ. సబు ప్రియ వస్తు ఠారు మాయా కాటివాకు పడే. పతిత జనంకు ఉద్ధారివా పై జోంటి తాంకర పతాకా ఉడుచి, జేవ శ్రీవత్స ఖండశాల తాంక కర్మ సంపాదనర ఆస్థాన, సెఠాకు తో ఫెరివాకు హిం హెబ. మోహ మాయాగ్రస్త సంసారర ఆసక్తిరే పడిథివా మణిష సంసార ఛాడి నిజర పరమధామకు ఫెరిజివా పై సంసారర ఆసక్తిరే కెతె లిప్త హైథాయ్, సంసారకు ఛాడివాకు మన కరే నై. కెతె సుందర పరమార్థిక వార్తా దౌచంది మహాప్రభు. దేఖంతు తో ఆసిలే హసి హసి, ఫెరుచంది మధ్య హసి హసి. ఏ తత్వటి ఆమకు ఆపణైవాకు హెబ మహాప్రభుక ఏ బాహుడారు. ఆమె ప్రార్థనా కరుచు మహాప్రభుక పాఖరే తాంకరే భవ్య ఏవం దివ్య లీలా ఆపణ మానంకు శుణైవా పై సే ఆమకు భావ దియంతు. ఆమర బాణి దేయి సే భావ ప్రసరి జావు ఆపణంక నికటకు. ఆపణ జోటి అచంతి సేటి పాయి జాంతు మహాప్రభుకర అనుభవ. ధారా వివరణీ కేంద్ర, ప్రథమ ధారా వివరణీ కేంద్ర హోచి ఆమర శరదాబాలి ప్రాథమిక విద్యాలయ ఉపరే, ఏవం సేటి వివరణీ దేవా పై మో సహిత అచంతి డాక్టర్ నరేష్ చంద్ర దాస్. డాక్టర్ దాస్ హోచంతి శ్రీక్షేత్రర జణ బాసి ఏవం గోటి సంస్కృత మహావిద్యాళయర అధ్యక్ష పదరు సే అవసర నేచంతి. జగన్నాథ సంస్కృతిరే సే జణ విశిష్ట విద్వాన్ ఏవం బహు గ్రంథ జగన్నాథ సంస్కృతి సంపర్కరే మందిర ప్రశాసనరు జా ప్రస్తుత హోయిచి తార సంపాదనా మండళీరే మధ్య సే అచంతి ఏవం శ్రీ జగన్నాథ చేతనా గవేషణా ప్రతిష్ఠాన పురీర మధ్య సే జణ సదస్య. సే హోచంతి ఆమర అన్యతమ వివరణీదాతా. మో సహిత అచంతి డాక్టర్ కళ్యాణీ నందీ, ఒడియా భాషా సాహిత్యర అధ్యాపిక, ଏବଂ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁଙ୍କ କରୁଣାରୁ ସେ ମଧ୍ୟ ବାସିନ୍ଦା ଦୀର୍ଘ ଦିନ ଧରି ଆମ ସହିତ ସେ ଧାରା ବିବରଣୀ ପ୍ରଦାନ କରୁଛନ୍ତି। ଦ୍ୱିତୀୟ କେନ୍ଦ୍ର ଆମର ବଳଗଣ୍ଡି ପ୍ରାଥମିକ ବିଦ୍ୟାଳୟ ଛାତ ଉପରେ ଅଛି, ସେଇଠି ଅଛନ୍ତି ଡକ୍ଟର ହରିହର କାନୁନଗୋ। ସେ ମହାଶୟ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ଜଣେ ପ୍ରାଧ୍ୟାପକ ଏବଂ ଜଗନ୍ନାଥ ସଂସ୍କୃତିର ଜଣେ ବିଶିଷ୍ଟ ଗବେଷକ, ବହୁ ଗ୍ରନ୍ଥ ସେ ପ୍ରଣୟନ କରିଛନ୍ତି। ତାଙ୍କ ସହିତ ଅଛନ୍ତି ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ତ୍ରିପାଠୀ, ସଂସ୍କୃତ ସାହିତ୍ୟର ଅଧ୍ୟାପକ, ଜଣେ ପଣ୍ଡିତ ବିଦ୍ୱାନ ଏବଂ ଜଗନ୍ନାଥ ସଂସ୍କୃତିର ମଧ୍ୟ ସେ ଜଣେ ଅନନ୍ୟ ଭାଷ୍ୟକାର। ଆମ ଏଇ ଯେଉଁ ପାଞ୍ଚ ଜଣ ଆମେ ସଂକଳ୍ପ କରିଛୁ ମହାପ୍ରଭୁଙ୍କର କଥା ଆପଣଙ୍କ ପାଖରେ ପହଞ୍ଚାଇବା ପାଇଁ, ମହାପ୍ରଭୁଙ୍କ ପାଖରେ ପୁଣି ଥରେ ପ୍ରାର୍ଥନା ଯେ ମହାପ୍ରଭୁ ଆମକୁ କରୁଣା କରନ୍ତୁ ଆପଣଙ୍କ ନିକଟରେ ତାଙ୍କର ଏହି ଧାରା ବିବରଣୀ ପହଞ୍ଚାଇବା ପାଇଁ। ଆପଣମାନଙ୍କୁ ଟିକେ ସାମଗ୍ରିକ ଭାବରେ ଶ୍ରୀକ୍ଷେତ୍ରର ଯେଉଁ ପରିସ୍ଥିତି ପରିବେଶ ଅଛି, ମହାପ୍ରଭୁଙ୍କର ଯେଉଁ ନୀତି ନିର୍ଦ୍ଦେଶ ହେଇଛି, ସେ ସମ୍ପର୍କରେ ଟିକେ ମୁଁ ଆପଣଙ୍କୁ ସୂଚନା ଦେବାକୁ ଚାହିଁବି। ପାଣିପାଗ ବହୁତ ସୁନ୍ଦର ଅଛି, ରଥଯାତ୍ରା ଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁ ନିଜେ କଷ୍ଟ ପାଇଲେ ଏବଂ ଅନ୍ୟ ସମସ୍ତେ ମଧ୍ୟ କଷ୍ଟ ପାଇଲେ, ଏବଂ ବର୍ଷାରେ ଭିଜିକିରି ମହାପ୍ରଭୁଙ୍କ ଟାହିଆ ମଧ୍ୟ ଭାରି ହେଇକିରି ତଳେ ପଡ଼ିଯିବା ପର୍ଯ୍ୟନ୍ତ କଥା ଯାଇଥିଲା, ନିରନ୍ତର ବର୍ଷା ହେଉଥିଲା ନିରବଚ୍ଛିନ୍ନ ଭାବରେ। ଆଜି କିନ୍ତୁ ବର୍ଷାର ସୂଚନା ନାହିଁ, କିନ୍ତୁ ଆକାଶରେ ମେଘ ଥିଲେ ମଧ୍ୟ ସୁନ୍ଦର ଦକ୍ଷିଣା ପବନ ବହୁଛି, ଭଲ ଲାଗୁଛି ପରିବେଶ। ଆଉ ଯଦି ବର୍ଷା ନ ହୁଏ ତାହେଲେ ସୁନ୍ଦର ଭାବରେ ଏବଂ କାହାକୁ କିଛି କଷ୍ଟ ନ ହୋଇକରି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ସୁଚାରୁ ରୂପରେ ସମ୍ପାଦନ ହେବ, ଏ ଆଶା ଆମର ରହୁଛି ସକାଳର ପାଣିପାଗର ବ୍ୟବସ୍ଥାକୁ ଦେଖିକରି। ଏବଂ ନୀତିକାନ୍ତି ଯାହା ଅଛି ଯେ ସେନାପଟା ଲାଗି 7:30-8:30 ପର୍ଯ୍ୟନ୍ତ ଚାଲିବ, ବର୍ତ୍ତମାନ 8:30 ଆମେ ବିବରଣୀ ଦେବା ଆରମ୍ଭ କଲୁ। ଆମର ଆଶା ଯେ ବର୍ତ୍ତମାନ ଗୁଣ୍ଡିଚା ମଣ୍ଡପ ଭିତରେ ମହାପ୍ରଭୁଙ୍କର ସେନାପଟା ଲାଗି ନୀତି ହେଉଥିବ, ଏବଂ ପହଣ୍ଡି ସମୟ ଅଛି 12:30, କିନ୍ତୁ ଆମେ ଆଶା କରୁଛୁ ଯେ 12 ପର୍ଯ୍ୟନ୍ତ ପହଣ୍ଡି ରହିବ ନାହିଁ, ତାହା ପୂର୍ବରୁ ମଧ୍ୟ ପହଣ୍ଡି ହୋଇଯିବ ଏବଂ ରଥ ଚଣା 4 ବେଳେ ଅଛି। ଏବଂ ଗତବର୍ଷମାନଙ୍କର ଅଭିଜ୍ଞତାରୁ ଆମେ ଆପଣଙ୍କୁ କହିପାରିବୁ ଯେ ରଥ ଟଣା ଏବଂ ପହଣ୍ଡି ଏ ଉଭୟ ଯଥେଷ୍ଟ ପୂର୍ବରୁ ହେବାର ସମ୍ଭାବନା ରହୁଛି। ତିନି ରଥ ଅତ୍ୟନ୍ତ ସୁନ୍ଦର ଭାବରେ ସୁସଜ୍ଜିତ ହୋଇକରି ଆମ ଆଗରେ ନାକଚଣା ଦ୍ୱାରରେ ଅଛନ୍ତି, ଏବଂ ନାକଚଣା ଦ୍ୱାର ମଧ୍ୟ ଯେମିତି ଗୁଣ୍ଡିଚା ଯାତ୍ରାରେ ସିଂହଦ୍ୱାର ଫୁଲମଣ୍ଡଣୀ ହୋଇଥାଏ, ନାକଚଣା ଦ୍ୱାର ମଧ୍ୟ ସେହିଭଳି ସୁନ୍ଦର ମଣ୍ଡଣୀ ହୋଇଛନ୍ତି। ଆମେ ଯେତେବେଳେ ସକାଳେ ଆସିଲୁ ଦେଖିଲୁ ଯେଉଁ ରାତିରେ ଯେଉଁ ଫୁଲରେ ତିନି ରଥଙ୍କର ସଜ୍ଜୀକରଣ ହୋଇଥିଲା, ମଣ୍ଡଣୀ ହୋଇଥିଲା, ସେହି ଫୁଲ ପତ୍ର ଇତ୍ୟାଦି ରଥ ଉପରେ ପଡ଼ିଥିଲା। କିଛି ସମୟ ପୂର୍ବରୁ ସେବକମାନେ ଆସି ତିନି ରଥକୁ ପରିଷ୍କାର କରିଦେଇଛନ୍ତି। ଆଉ ଗୋଟିଏ ଦେଖିଲୁ ଆମେ ଯେ ଶରଧା ବାଲିରେ ଯେଉଁ ବାଲି ପଡ଼ିଛି, ଆପଣମାନେ ଜାଣିଛନ୍ତି ଏ ଶରଧା ବାଲି ତ ପ୍ରକୃତରେ ବାଲିର ପଡ଼ିଆ ଥିଲା, ଏବଂ ରଥ ଏଇଠି ଚକ ମଧ୍ୟ ପୋତି ହୋଇଯାଉଥିଲା, କିନ୍ତୁ ଏବେ କଂକ୍ରିଟ୍ ହୋଇଯାଇଛି ଶରଧା ବାଲି, ତାରି ଉପରେ ବାଲି ପକାଇକିରି ପ୍ରାକୃତିକ ଶରଧା ବାଲିକୁ କୃତ୍ରିମ ଶରଧା ବାଲିରେ ରୂପାନ୍ତରିତ କରି ଲୋକମାନଙ୍କୁ ପ୍ରକୃତ ଶରଧା ବାଲିର ଅନୁଭବ ଦେବା ପାଇଁ ପ୍ରଶାସନ ପ୍ରୟାସ କରିଛନ୍ତି। ଏବଂ ଯେଉଁ ବାଲି ପଡ଼ିଛି ସେ ବାଲି ଭିତରେ ଅନେକ ଗୁଡ଼ି ଅନେକ ପଥର ପଡ଼ିଥିବାରୁ ଆମେ ଦେଖୁଥିଲୁ ଏଇ ଯେଉଁ ପୁରୀ ମ୍ୟୁନିସିପାଲିଟିର ସବୁ ସେବିକାମାନେ ସେମାନେ ତା ଭିତରୁ ବାଛି ବାଛିକିରି ସବୁ ପଥର ଗୁଡ଼ି ସବୁ ଗୋଟାଉଥିଲେ, କାରଣ ସବୁ ଲୋକ ଏଇଠି ଖାଲି ପାଦରେ ଚାଲନ୍ତି, କାହାର ପାଦରେ ଗୁଡ଼ି ପଶିଗଲେ ଆଘାତ ହୋଇଯିବ, ସେଥିପାଇଁ ଗୁଡ଼ିମାନଙ୍କୁ ମଧ୍ୟ ଗୋଟାଉଥିଲେ। ଆଉ ଗୋଟେ କଥା ଯେ ଅନେକ ଗୁଟ୍କା ଏବଂ ଏଇ ଯେଉଁ ସବୁ ସବୁ ପୁଡ଼ିଆ ସବୁ ଖାଆନ୍ତି ଲୋକମାନେ, ବହୁତ ପୁଡ଼ିଆ ଏଇ ଶରଧା ବାଲିରେ ପଡ଼ିଥିଲା, ତାକୁ ମଧ୍ୟ ମ୍ୟୁନିସିପାଲିଟିର ସେବିକାମାନେ ତାକୁ ଗୋଟାଉଥିଲେ। କ'ଣ କରିବା, ଶ୍ରୀକ୍ଷେତ୍ରକୁ ଆସିଲେ କେତେ ସାତ୍ୱିକ ଭାବରେ ରହିବାକୁ ପଡ଼େ, ଏବଂ ଗୁଟ୍କା କେତେ ମାରାତ୍ମକ, ପୁଡ଼ିଆ କେତେ ମାରାତ୍ମକ, ସେ ପୁଡ଼ିଆ ଉପରେ ଲେଖା ହୋଇଥିଲେ ମଧ୍ୟ ତାକୁ ସ୍ୱୀକାର ନକରି ବା ତାକୁ ନ ମାନି ଅନେକ ଲୋକ ପୁଡ଼ିଆ ଖାଉଛନ୍ତି, ଏବଂ ଶ୍ରୀକ୍ଷେତ୍ରରେ ମଧ୍ୟ ଶରଧା ବାଲିରେ ସେ ପୁଡ଼ିଆକୁ ଚିରିକିରି ଫିଙ୍ଗି ଦେଉଛନ୍ତି, ତାକୁ ମ୍ୟୁନିସିପାଲିଟିର ବା ପୌରପାଳିକାର ସେବିକାମାନେ ତାକୁ ଗୋଟାଉଛନ୍ତି। ଏ ବଡ଼ ଦୁଃଖ ଲାଗୁଛି ଦେଖିଲେ, କାରଣ ଯେତେ କହିଲେ ମଧ୍ୟ ଲୋକଙ୍କୁ, ଡାକ୍ତରମାନେ କହିଲେ ମଧ୍ୟ ଏବଂ ଲୋକମାନେ ନିଜେ ଜାଣିବା ଶୁଣିବା ହେଲେ ମଧ୍ୟ ତାକୁ ମାନୁନାହାନ୍ତି, ନିଜ ଶରୀରରେ କ୍ଷତି କରୁଛନ୍ତି ଏବଂ ପରିବେଶକୁ ମଧ୍ୟ ପ୍ରଦୂଷିତ କରୁଛନ୍ତି। ଏହିଭଳି ଭାବରେ ରଥକୁ ପୁରା କଡ଼ନ କରିଦିଆହେଇଛି, ଦୁଇଟି କଡ଼ନ ଅଛି, ଗୋଟିଏ ହେଉଛି ଇନର କଡ଼ନ ଯେଉଁଠି ଲୁହାର ବ୍ୟାରିକେଡ୍ ଚାରିପଟେ ଘେରା ହୋଇଛି, ଏବଂ ଆଉଟର କଡ଼ନ ମଧ୍ୟ ଦୌଡ଼ି ଘେର ଭିତରେ ତାକୁ ଆରକ୍ଷୀ ବାହିନୀମାନେ ସେ କଡ଼ନ କରିକି ରଖିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ଯେଉଁ ବ୍ୟବସ୍ଥା, ଆଉ ଏ ବର୍ଷ ଜାଣିଛନ୍ତି ଯେ ଗୁଣ୍ଡିଚା ଯାତ୍ରାରେ ଯେଉଁ ସବୁ ଅସୁବିଧା ହୋଇଥିଲା ସେ ଅସୁବିଧାର ପୁନରାବୃତ୍ତି ନ ହେବା ପାଇଁ ଏ ବର୍ଷ ପ୍ରଶାସନ ବାହୁଡ଼ା ଯାତ୍ରାରେ ବହୁ ଅଧିକ ପଦକ୍ଷେପ ଗ୍ରହଣ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ପ୍ରଶାସନିକ ବ୍ୟବସ୍ଥାକୁ ଆହୁରି କଠୋର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଗୋଟିଏ କଥା ଆମକୁ ମନେ ରଖିବାକୁ ହେବ, ଏଇ ଯେଉଁ ଗୁଣ୍ଡିଚା ଯାତ୍ରା ଏବଂ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ଯାହା ହୁଏ, ଏଇଠି ଆମେ ସମସ୍ତେ କାମ କରୁଥିଲେ ମଧ୍ୟ ଏ ସବୁ କାର୍ଯ୍ୟ ମହାପ୍ରଭୁ ହିଁ ସମ୍ପାଦନ କରନ୍ତି। ତେଣୁ ସମସ୍ତଙ୍କ ପକ୍ଷରେ ଆମେ ନିବେଦନ କରିବା ଏବଂ ସମସ୍ତଙ୍କ ପକ୍ଷରେ କର୍ତ୍ତବ୍ୟ ମଧ୍ୟ ହେବ ଯେ ମହାପ୍ରଭୁଙ୍କ ପାଖରେ ସମସ୍ତେ ଅନୁନୟ କରିବେ, ବିନତି କରିବେ, ପ୍ରାର୍ଥନା କରିବେ, ନମ୍ରତାର ସହିତ, ସମର୍ପଣର ସହିତ, ଯେ ମହାପ୍ରଭୁ ଆମେ ସବୁ ନିମିତ୍ତ ହୋଇକରି ଆପଣଙ୍କ ସେବାରେ ନିଯୁକ୍ତ ଅଛୁ, ଏ ରଥଯାତ୍ରାକୁ ନିର୍ବିଘ୍ନରେ ସମାପନ କରିବାର ଦାୟିତ୍ୱ ଆପଣଙ୍କର, ଆପଣ ନିଜେ ଶୃଙ୍ଖଳିତ ଭାବରେ ଏ କାର୍ଯ୍ୟକୁ ସମ୍ପାଦନ କରନ୍ତୁ। ଏହି ପ୍ରକାର ସମର୍ପଣ ଭାବ ଯଦି ସମସ୍ତଙ୍କ ଭିତରେ ଆସିବ, କେବଳ ପ୍ରଶାସନିକ ଅଧିକାରୀମାନଙ୍କ ପକ୍ଷରେ ନୁହେଁ, ସମସ୍ତ ଭକ୍ତ ଶ୍ରଦ୍ଧାଳୁଙ୍କ ମନ ଭିତରେ ମଧ୍ୟ ଏହି ଭାବ ଯଦି ଆସିବ, ତାହେଲେ ନିଶ୍ଚିତ ଭାବରେ ନିର୍ବିଘ୍ନରେ ସୁରୁଖୁରୁରେ ବାହୁଡ଼ା ଯାତ୍ରା କୌଣସି ଅଘଟଣ ନ ହୋଇକରି ସମାପନ ହେବ, ଏ ପ୍ରକାର ବିଶ୍ୱାସ ଆମର ହେଉଛି। ଆଉ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଆମର ପ୍ରଥମ କେନ୍ଦ୍ରରେ ଆଉ ଯେଉଁ ଦୁଇ ଜଣ ବାଚ୍ୟକାର ଅଛନ୍ତି, ଡକ୍ଟର ନରେଶ ଚନ୍ଦ୍ର ଦାସ ଏବଂ କଲ୍ୟାଣୀ ନନ୍ଦୀ, ସେମାନଙ୍କୁ ଅନୁରୋଧ କରିବି। ଏବଂ ତାପରେ ଦ୍ୱିତୀୟ କେନ୍ଦ୍ରରେ ଯେଉଁ ବନ୍ଧୁମାନେ ଅଛନ୍ତି, ଡକ୍ଟର କାନୁନଙ୍କ ଏବଂ ଶ୍ରୀ ତ୍ରିପାଠୀ, ମୁଁ ଅନୁରୋଧ କରିବି ସେମାନେ ମଧ୍ୟ ପ୍ରସ୍ତୁତ ରହିବେ। ଆମେ ଏଇଠିକାର ସୂଚନା ଯାହା ଦେଇସାରିଲା ପରେ ସେହି କେନ୍ଦ୍ରରୁ ସେମାନେ ସେହି ଅଞ୍ଚଳର ଯାହା ତାଙ୍କର ଅନୁଭବ ଅଛି, ଯାହା ସେ ଦେଖୁଛନ୍ତି, ସେହି ସୂଚନା ଦେଲା ପରେ ପୁଣି ପ୍ରଥମ କେନ୍ଦ୍ରରେ ଯାହା ନୀତିକାନ୍ତି ମହାପ୍ରଭୁଙ୍କର ସୂଚନା ମିଳିବ, ଆମେ ତାକୁ ଆପଣମାନଙ୍କୁ ଶୁଣେଇବୁ। ମୁଁ ବର୍ତ୍ତମାନ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ, ସେ ତାଙ୍କର ଧାରା ବିବରଣୀ ଦିଅନ୍ତୁ ଏବଂ ଆମେ ତୁରନ୍ତ ଧାରା ବିବରଣୀ ଅଳ୍ପ ଅଳ୍ପ ଦେଇ ଆମେ ଦ୍ୱିତୀୟ କେନ୍ଦ୍ରକୁ ବର୍ତ୍ତମାନ ଚାଲିଯିବା ଧାରା ବିବରଣୀ ପାଇଁ। ଧନ୍ୟବାଦ।
1: ନୀଳାମ୍ବୁଦାଳି ଦଳିତାଞ୍ଜନ ପୁଞ୍ଜ ମଞ୍ଜୁମ୍ ନୀଳାଚଳାଧର ଶିରୋ ମୁକୁଟାୟମାନମ୍ ନୀଳାମ୍ବରା ନୁଜମଜମ୍ ଶରଣଂ ବ୍ରଜାମଃ। ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଉଭୟ ପାଦ ପଦ୍ମ ତଳେ ଅନନ୍ତ କୋଟି ଭୂମିଷ୍ଠ ପ୍ରଣାମ। ଆଜି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥି, ଆଜିର ଏହି ତିଥିକୁ ବାହୁଡ଼ା ଦଶମୀ କୁହାଯାଏ। କିଏ ବାହୁଡ଼ୁଛନ୍ତି? ଆଜି ଯିଏ ଯାଇଥିଲେ ସେ ଆଜି ବାହୁଡ଼ୁଛନ୍ତି। ନିଜେ ମହାପ୍ରଭୁ ସ୍ୱତୁଣ୍ଡରେ କହି ପକେଇଲେ, ଯେତେବେଳେ ଆମେ ଯେଉଁଠି ବସୁଛେ ଇଏ ହେଉଛି ଶରଧା ବାଲି, ଶରଧା ବାଲିକୁ ଲାଗିକରି ଗୁଣ୍ଡିଚା ମଣ୍ଡପ, ଗୁଣ୍ଡିଚା ମଣ୍ଡପରେ ମହାବେଦୀ ଉପରେ ମହାପ୍ରଭୁ ବିରାଜମାନ କରିଛନ୍ତି, ଏବେ ମଧ୍ୟ ସେଇଠି ଅଛନ୍ତି ଏବଂ ଆଉ ଅଳ୍ପ ସମୟ ପରେ ତାଙ୍କର ଲୀଳା ଖେଳା ସାରି ସେ ପୁଣି ଜନ୍ମବେଦୀରୁ କର୍ମବେଦୀକୁ ଚାଲିଯିବେ ଏବଂ ସେଠାରେ ପୁଣି ତାଙ୍କର କର୍ମ ଆରମ୍ଭ କରିବେ। ମହାପ୍ରଭୁ ଯେତେବେଳେ ପ୍ରକଟିତ ହେଲେ ଏବଂ ତାଙ୍କ ପାଇଁ ଗୋଟିଏ ଭବ୍ୟ ମନ୍ଦିରଟିଏ ଇନ୍ଦ୍ରଦ୍ୟୁମ୍ନ ମହାରାଜା ନିର୍ମାଣ କରିଥିଲେ ଏବଂ ସେହି ମନ୍ଦିରରେ ମହାପ୍ରଭୁ ଯେତେବେଳେ ପ୍ରଥମ କରି ରତ୍ନବେଦୀରେ ବିରାଜମାନ କଲେ, ସେତିକିବେଳେ ପାଖରେ ବ୍ରହ୍ମା ଅଛନ୍ତି, ଇନ୍ଦ୍ରଦ୍ୟୁମ୍ନ ମହାରାଜା ଅଛନ୍ତି, ଭରଦ୍ୱାଜ ମୁନି ଅଛନ୍ତି, ନାରଦ ମହର୍ଷି ଅଛନ୍ତି, କେତେ କେତେ ମୁନି ଋଷି ସମସ୍ତେ ଅଛନ୍ତି, ଅନେକ ଦେବତା ଅଛନ୍ତି, ଦେବାଧିଦେବ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଭାଇ ଭଉଣୀଙ୍କ ସହିତ ରତ୍ନ ସିଂହାସନରେ ବିରାଜମାନ କରିଛନ୍ତି। ହଠାତ୍ ବ୍ରହ୍ମା କହିଲେ ଇନ୍ଦ୍ରଦ୍ୟୁମ୍ନ, ଏଥିପୂର୍ବରୁ ମହାପ୍ରଭୁ ଏହି କ୍ଷେତ୍ରରେ ନୀଳମାଧବ ରୂପରେ ଥିଲେ ଏବଂ ହେ ଇନ୍ଦ୍ରଦ୍ୟୁମ୍ନ ମହାରାଜା, ତୁମରି ଯୋଗୁଁ ସେ ଆଜି ଦାରୁବ୍ରହ୍ମ ରୂପ ଧାରଣ କରିଛନ୍ତି, ତେଣୁ ମହାପ୍ରଭୁଙ୍କର ଦାରୁବ୍ରହ୍ମ ରୂପ ଧାରଣ ପାଇଁ ତୁମେ ହେଉଛ କାରଣ, ତେଣୁ ତୁମେ ତାଙ୍କୁ ପ୍ରାର୍ଥନା କର। ଇନ୍ଦ୍ରଦ୍ୟୁମ୍ନ ମହାରାଜାଙ୍କ ଆଖିରୁ ଲୁହ ଖସି ପଡ଼ିଲା ଏବଂ ଆନନ୍ଦରେ ଗଦଗଦ ହୋଇ ଭକ୍ତି ଭାବରେ ରତ୍ନ ସିଂହାସନରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କଲେ ଏବଂ ସେ ଏଭଳି ପ୍ରାର୍ଥନା କରିଥିଲେ, ଏଭଳି ଭକ୍ତ ଥିଲେ ଇନ୍ଦ୍ରଦ୍ୟୁମ୍ନ ମହାରାଜ, ଯାହାଫଳରେ ତାଙ୍କର ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କ ମୁହଁ ଖୋଲିଦେଲେ कहले इंद्रदुम्न से ताकर प्रथम बाणी थिला हे इंद्रदुम्न प्रसन्नस्ते मु तुम उपरे प्रसन्न हेछि धन्य से इंद्रदुम्न धन्य ताकर भक्ति से भक्ति रे स्वयं अखिल ब्रह्मांड नाथ परम कारुणिक आनंद कंद सच्चिदानंद चिन्मय घन असरण शरण पद्म पलास लोचन अघटन घटन पटियान प्रभु भगवान श्री जगन्नाथ तुंड खोलिले कहिले इंद्रदुम्न प्रसन्नस्ते मु तुम उपरे प्रसन्न हेछि कौन मत बर मगुच माग मुझे बरदायक बरदानी तेणु जो मैंने बरदाता से मानकूँ बरदान करे तेणु तुम इच्छा होची जहा मागे नि मोठारू इंद्रदुम्न आखिर केवल आनंदाश्रु बहुची ब्रह्मा ठिया से मध्य देखुंट कौन इंद्रदुम्न मागे आग मागे अच्छी जहाँ प्रेम बसीभूत हो

ଅଛି ସରଧା ବାଲିରୁ ହାତେ। ଜୟ ଜଗନ୍ନାଥ। ଅଷ୍ଟାଦଶ ଶତାବ୍ଦୀର କବି ଭକ୍ତ କବି ବନମାଳୀ ଦାସଙ୍କର ଏ ରଚନା। କେତେ ପୁଣ୍ୟ ପବିତ୍ର ଏଇ ମାଟି, ଏ ସରଧା ବାଲି।

0: जो श्रद्धा बाली आज पवित्र हो उठी कारण महाप्रभु कोटि कैवल नाथ अशरण शरण अरक्ष रक्षण विश्व वंदित प्रभु श्री जगन्नाथ जो गुंडीचा मंदिर को आसी से श्रद्धा बाली रे तीन गोटी रथ अपेक्षा करी आउ जो श्रद्धा बाली महाप्रभुंकर सानिध्य पाइबा परे आज पवित्र हो उठी जो बाली रे रही आत्मीयता जो बाली रे रही एते प्रेम एते आनंद एते से भाव को नहीं भक्तिर से धारा को नहीं आज जो छुट्टी आसी भारत बर्षर कोण अनुकोण रु देश विदेश रु समस्त श्रद्धालु भक्त आम देखिपारु से श्रद्धा बाली रो प्रांगण रे अपेक्षा करी केतेबले आसिबे महाप्रभु आउ बाहुड़ी जिबे से जन्म वेदी रु कर्म वेदी को अपेक्षा करी अनेक श्रद्धालु किए नृत्य माध्यम रे किए सेवा माध्यम रे किए विभिन्न प्रशासनिक स्तर रे समस्ते प्रभुंक निकट रे समर्पित हो जाए भावना रे जो भावना भक्त आ भगवान मिलनर यात्रा रे जो भावना मो आनंदर आज इत्ते सुंदर वातावरण ये पवित्र पुण्य क्षेत्र जो गुंडीचा मंदिर प्रांगण जोठी आज सुंदर भावरे सुशीतल पवन मन को आनंद करिबा सहित नाना भावरे जो अनेक आसी श्रद्धालु माने संकीर्तन माध्यम रे मध्य एटी भक्ति भावना महाप्रभुंक पाखरे निज को तल्लीन करि दैछन्ति केते भावरे किए उदंड नृत्य करुछन्ति कि भजन करुछन्ति कि कीर्तन करुछन्ति किए मध्य नृत्य माध्यम रे एई नवदिनात्मक यात्रार शेष सोपान रे निज को समर्पि दैछन्ति प्रभु आसीथिले गुंडीचा मंदिर को जो गुंडीचा मंदिर होउछि प्रभुंकर आद्यपीठ काहीकि ना स्कंद पुराण अनुसारे जेतेबले दारु भासमान होई आसीथिले एई क्षेत्र रे अछन्ति यज्ञ नृसिंहकर मंदिर राजा इंद्रद्युम्न नृसिंहकर मंदिर को एठारे यज्ञ नृसिंह को स्थापित करी प्रभु जो गुंडीचा मंदिर जोठी आटव मंदिर बोली कह जाए आटव मंडप काहीकि ना गुप्त भावरे प्रभुंकर दारु निर्माण कार्य करा जायतला स्वयं अनंत महाराणा नाम रे महाप्रभु निजे निज को निर्माण करितिले ए क्षेत्र रे सेथि पई ए क्षेत्र पुण्य पवित्र से यज्ञ नृसिंहकर पश्चात पट रे रहिछन्ते इंद्रद्युम्नंकर जो जो पोखरी वो पुष्करणी निकट रे नीलकंठेश्वर पूजा पाउछन्ते से क्षेत्र आदि नृसिंहकर क्षेत्र यज्ञ क्षेत्र ये होची से आटव क्षेत्र जहाँ को कह जाए महावेदी उत्सव मध्य एई यात्रा को कह जा अंतर्वेदी कारण ये महावेदी कहार कारण ये स्वयं भगवान ये वेदी रे निर्माण होते जो प्रथम जो गुंडीजा यात्रा आरंभ होता इतिहास बा स्कंद पुराण को जी आम आधारित करवा गुंडीजा मंडपुर प्रथम रथ जात्रा से सगड़ी बोली जहाँ को कह जाऊला से प्रभु विराजमान कर गुंडीजा मंदिर श्रीमंदिर को जाते से श्रीमंदिर महाप्रभुंकर विग्रह प्रतिष्ठा होता से पवित्र वैशाख मास शुक्लपक्ष अष्टमी तिथि आज हूँ किंतु से आषाढ़ मास जो दशमी तिथि आज विजयी उत्सव प्रत्यावर्तन करुछंती प्रभु जननी जन्मभूमिश्च स्वर्गादपि गरीयसि से मांकर कोळरु फेरिजिबे कर्मभूमि को सुंदर भावरे ए समग्र विश्व को ए समग्र प्राणी मानंको ताहा कहि देउछंती से मानवीय लीलार विस्तृत भावरे जोठी जन्म अछि सेठी मार प्रेम मार स्नेह रहिबा सहित आमे कर्म मध्य करिजिबा आ कर्म आ जन्म आ धर्म ये होची तीन गोटी कथा जहाँकि आमे ताकु मानवीय यात्रा बा जो लीला यात्रा घोष यात्रा रथ यात्रा माध्यम रे प्रभु निजे समग्र विश्व को वार्ता प्रदान करुछन्ते अखिल ब्रह्मांड ठाकुरंकर ए नीति रे आज आमे देखि पारुछु सुंदर भाव रे रथ गुड़िक सुसज्जित होइछन्ति से श्रद्धा बाली रे श्रद्धा बाली को जहाँ रे सजनी श्रद्धा बाली को जहाँ तीन रथे तीन ध्वजा उड़ू अछि केमंत सदी आहा जो सुंदर भाव रे रथ आसी सिंह द्वार रु गुंडीचा मंदिर रे सिंह द्वार रे रही थिले किंतु ରଥ ଦକ୍ଷିଣ ମୋଡ଼ ହୋଇ ଆଜି ନାକଚଣା ଦ୍ୱାରରେ ଅପେକ୍ଷା କରିଛନ୍ତି। ଯେଉଁ ନାକଚଣା ଦ୍ୱାର ଦେଇ ଯାଇଥିଲେ ପ୍ରଭୁ ସିଂହଦ୍ୱାର ଦେଇ ପ୍ରତ୍ୟାବର୍ତ୍ତନ କରିବେ ନାକଚଣା ଦ୍ୱାର ଦେଇ। ସେଇ ନାକଚଣା ଦ୍ୱାର ଅତି ସୁନ୍ଦର ଭାବରେ ସଜାଯାଇଛି ପୁଷ୍ପର ନାନା ସୁଶୋଭିତ ରଙ୍ଗ ବେରଙ୍ଗର ପୁଷ୍ପରେ। ଆଉ ସେଠି ମଧ୍ୟ ବହୁ ପ୍ରଶାସନିକ ସ୍ତରରେ ଆଉ ବହୁ ବ୍ୟକ୍ତି ଅପେକ୍ଷା କରିଛନ୍ତି ନିର୍ଦ୍ଦେଶ ମାତ୍ରେ ପ୍ରଭୁଙ୍କର ଲୀଳା କାର୍ଯ୍ୟ କିପରି ଭାବରେ ଅନୁଷ୍ଠିତ ହେବ। ଆଉ ମନ୍ଦିର ଭିତରେ ଗୁଣ୍ଡିଚା ମନ୍ଦିରରେ ଯେଉଁ ପ୍ରାତଃକାଳୀନ ଯେଉଁ ସମସ୍ତ ନୀତିନିୟମ ରହିଛି ମଙ୍ଗଳ ଆଳତୀ ମଧ୍ୟ ଶେଷ ହୋଇସାରିଲାଣି। ବର୍ତ୍ତମାନ ଅବକାଶ ପୂଜା ଚାଲିଛି ଯାହା ଆମେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ କିଛି ସମୟ ପୂର୍ବରୁ ଯେଉଁ ସୂଚନା ପ୍ରଦାନ କରାଯାଉଥିଲା ଡାକବାଜି ଯନ୍ତ୍ର ଦ୍ୱାରା ତାକୁ ଆମେ ଶ୍ରବଣ କରି ଜାଣିପାରିଲୁ ଯେ ବର୍ତ୍ତମାନ ଅବକାଶ ଯେଉଁ ନୀତି ଚାଲିଛି। ଅବକାଶ କହିଲେ ପ୍ରଭୁଙ୍କର ସ୍ନାନ ପ୍ରଭୁଙ୍କର ଦନ୍ତମର୍ଜନ ଏସବୁ ନୀତି ଚାଲିଛି। ତେବେ ପ୍ରଭୁଙ୍କର ଏ ନୀତିକାନ୍ତି ଏହିପରି ଭାବରେ ଚାଲିଥିବ ଆଗକୁ ଆଗକୁ ନିର୍ଦ୍ଦିଷ୍ଟ ନୀତି ନିୟମରେ, କାରଣ ସେ ତ ହେଉଛନ୍ତି ସ୍ୱତନ୍ତ୍ର କାଳିଆ ଠାକୁରଙ୍କର ସ୍ୱତନ୍ତ୍ର ନୀତି ସ୍ୱତନ୍ତ୍ର ନିୟମ। ସେଇ ନୀତି ନିୟମରେ ଆମେ ମଧ୍ୟ ଆଗେଇ ଯିବୁ ଏବଂ ଆପଣମାନଙ୍କୁ ଏଇ ଶରଧା ବାଲିର ସୁନ୍ଦର ଯେଉଁ ଦୃଶ୍ୟ ଆମେ ଅବଲୋକନ କରୁଛୁ ଆପଣମାନଙ୍କ ପାଖରେ ପହଞ୍ଚାଇ ପାରିବୁ। ତେବେ ଆପଣ ଆସନ୍ତୁ, ଆମେ ନେଇଯିବା ଗୋଟିଏ ଛୋଟିଆ ବିରତି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
2: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
1: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
2: ଅଛି କେବଳ ମଣିଷ ପଣିଆ।
1: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ
2: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
1: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
2: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
1: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
2: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
1: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
2: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
1: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା
6: ଗାଣ୍ଡୁଆ ଚୌରା ଛକ,
5: ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ IDH, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, ଚନ୍ଦନପୁର CHC, ସାକ୍ଷୀ ଗୋପାଳ CHC, ସାତଶଙ୍ଖ CHC, ପିପିଲି CHC, ବାଲିଘାଇ ଛକ, କୋଣାର୍କ PHC, ଗୋପ CHC, ନିମାପଡ଼ା ଗିରାଲ ଛକ,
6: ରେବଣା ନୂଆଗାଁ
5: CHC, ସାତପଡ଼ା ଡାକ୍ତରଖାନା ଆଦି ସ୍ଥାନରେ 46 ସରକାରୀ ଆମ୍ବୁଲାନ୍ସ ସହ 36 ବେସରକାରୀ NGO ଆମ୍ବୁଲାନ୍ସକୁ ମିଶାଇ ମୋଟ 82 ଆମ୍ବୁଲାନ୍ସ ମୁତୟନ କରାଯାଇଛି। ଯଦି କିଏ ଅସୁସ୍ଥ ଅନୁଭବ କରେ ତୁରନ୍ତ 108 କଲ୍ କରନ୍ତୁ। ନିକଟରେ ଥିବା ଆମ୍ବୁଲାନ୍ସ କେବଳ କିଛି ମିନିଟ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ଚିକିତ୍ସା ଆରମ୍ଭ କରିବ ଏବଂ ଆବଶ୍ୟକ ହେଲେ ନିକଟସ୍ଥ ଚିକିତ୍ସାଳୟକୁ ସୁରକ୍ଷିତ ଭାବରେ ନେଇଯିବ। ପ୍ରତ୍ୟେକ ଆମ୍ବୁଲାନ୍ସରେ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଉପକରଣ ଓ ଜରୁରୀ ଔଷଧ ସହ ସ୍ୱାସ୍ଥ୍ୟ କର୍ମୀ 24 ଘଣ୍ଟା ସ୍ୱାସ୍ଥ୍ୟ ସେବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମସ୍ତ ଆମ୍ବୁଲାନ୍ସର ପରିବହନ ଆମ୍ବୁଲାନ୍ସ କରିଡୋର ମଧ୍ୟରେ ସ୍ୱେଚ୍ଛାସେବୀ ଏବଂ ପୁଲିସ କର୍ମଚାରୀମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେବ। ମନେ ରଖନ୍ତୁ, ରୋଗୀ ନିମନ୍ତେ ଆମ୍ବୁଲାନ୍ସର ପ୍ରତ୍ୟେକ ସେକେଣ୍ଡ ଅମୂଲ୍ୟ। ଆସନ୍ତୁ ଜରୁରୀ ସେବାକୁ ସହଯୋଗ କରିବା ଓ ସୁରକ୍ଷିତ ଭାବେ ମହାପ୍ରଭୁଙ୍କ ରଥଯାତ୍ରାରେ ସାମିଲ ହେବା।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର। ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
8: ନୀଳାଚଳ ନିବାସାୟ ନିତ୍ୟାୟ ପରମାତ୍ମନେ ବଳଭଦ୍ର ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ। ମନ୍ନାଥ ଶ୍ରୀଜଗନ୍ନାଥ ମଦ୍ଗୁରୁ ଶ୍ରୀଜଗଦ୍ଗୁରୁ ମଦାତ୍ମା ସର୍ବଭୂତାତ୍ମା ତସ୍ମୈ ଶ୍ରୀ ଗୁରବେ ନମଃ। ତସ୍ମୈ ଶ୍ରୀ ଗୁରବେ ନମଃ। ତସ୍ମୈ ଶ୍ରୀ ଗୁରବେ ନମଃ। ଆଜି ପବିତ୍ର ଆଷାଢ଼ ମାସ ଶୁକ୍ଳପକ୍ଷ ଦଶମୀ ତିଥି, ବାହୁଡ଼ା ଦଶମୀ, ମହାପ୍ରଭୁଙ୍କର ସେଇ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା ଆଉ ଅଳ୍ପ ସମୟ ପରେ ଆରମ୍ଭ ହେବ, ଯାହା ଆଜି ପ୍ରଥମ ବୁଥରେ ଆଲୋଚନା ପ୍ରସଙ୍ଗରେ କଲ୍ୟାଣୀ କହୁଥିଲେ ଅବକାଶ ନୀତି ପ୍ରସଙ୍ଗ। କାରଣ ମହାପ୍ରଭୁଙ୍କର ଯେତେ ସବୁ ବିଧିବିଧାନ ରହିଛି ସେ ବିଧିବିଧାନ ଗୁଡ଼ିକ ଏଭଳି ଭାବରେ ଗୋଟିଏ ପରେ ଗୋଟିଏ ଖଞ୍ଜା ଯାଇଛି, ତାକୁ ଅନୁଭବ କଲେ ହିଁ ଆପଣମାନେ ଜାଣିପାରିବେ ଯେ ପ୍ରକୃତରେ ଠାକୁର କେଡ଼େ ମହାନ। ଏ କଳିଯୁଗର ସତ୍ୟ ସନାତନ ପରମବ୍ରହ୍ମ ଦାରୁବ୍ରହ୍ମ ପୂର୍ଣ୍ଣବ୍ରହ୍ମ ସ୍ୱରୂପରେ ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ କରି ଆଜି ଯେଉଁଭଳି ଭାବରେ ନିଜର ଲୀଳା ଖେଳା କରୁଛନ୍ତି ଅନୁଭବ କଲେ ଆପଣ ଜାଣିପାରିବେ। ଗତକାଲି ଯେଉଁ ନବମୀ ସନ୍ଧ୍ୟା ଦର୍ଶନ ହେଇଥିଲା, ଶ୍ରଦ୍ଧାଳୁମାନଙ୍କର ଏତେ ଭିଡ଼, ମନରେ ଏତେ ଆକୁଳତା ବ୍ୟାକୁଳତା, ଆମେ ଟିକେ ମହାପ୍ରଭୁଙ୍କୁ ଦେଖିବୁ, ଦେଖିବା ପାଇଁ ଯେଉଁ ଆକର୍ଷଣ, ମହାପ୍ରଭୁଙ୍କୁ ଦେଖିଦେଲେ ସତେ ଯେମିତି ମଣିଷର ଆତ୍ମତୃପ୍ତ ହେଇଯାଏ, ଯେମିତି ଗୋଟେ ଭଲ ଜିନିଷ ଖାଇଲେ ମନବୋଧ ହେଇଯାଏ, ସେମିତି ମହାପ୍ରଭୁଙ୍କୁ ଚର୍ମଚକ୍ଷୁରୁ ଦେଖିଦେଲେ ଆତ୍ମା ତୋଷ ହେଇଯାଏ, ସନ୍ତୁଷ୍ଟ ହେଇଯାଏ। ଇଏ ହେଉଛନ୍ତି ସେଇ ଭଗବାନ, ଯେଉଁ ଭଗବାନଙ୍କୁ ଭକ୍ତଟିଏ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସୁଛି। ସେଇଥିପାଇଁ ଏଇ ପୁରୀ ଶ୍ରୀକ୍ଷେତ୍ର ହେଉଛି ପୃଥିବୀର ଶ୍ରେଷ୍ଠ ଧର୍ମକ୍ଷେତ୍ର, ପରମ ପାବନ କ୍ଷେତ୍ର। ଚାରିଧାମ ଭିତରେ ଏହାର ସ୍ୱତନ୍ତ୍ର ପ୍ରସିଦ୍ଧି ରହିଛି, ଏହାର ସ୍ୱାତନ୍ତ୍ର୍ୟ ରହିଛି। ଆପଣମାନେ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ଯେଉଁ ରଥଯାତ୍ରା ଦେଖି ଅନୁଭବ କରୁଥିଲେ, ତାର ଯେଉଁ ଧାରା ବିବରଣୀ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣି ନିଜକୁ ଧନ୍ୟ ଧନ୍ୟ ମନେ କରୁଛନ୍ତି ବା କରୁଥିଲେ, ଆଜି ଏହି ପବିତ୍ର ବାହୁଡ଼ା ଯାତ୍ରାରେ ମଧ୍ୟ ସେହିଭଳି ଭାବରେ ଆଜି ଆମେ ପ୍ରତ୍ୟକ୍ଷ ଯାହା କିଛି ଘଟୁଛି, ଯାହା କିଛି ବଡ଼ଦାଣ୍ଡରେ ଅନୁଭୂତ ହେଉଛି, ତାହାକୁ ଆମେ ଦୁଇ କେନ୍ଦ୍ରରୁ ଆପଣମାନଙ୍କୁ ଶୁଣେଇବୁ, ଆପଣମାନେ ଶୁଣିବେ ଏବଂ ଅନୁଭବ କରିବେ ଏ ମହାପ୍ରଭୁ ସତରେ କଳିଯୁଗରେ କେତେ ମହାନ, ଏଇ ମହାପ୍ରଭୁଙ୍କର ବିଚାରଧାରା କେତେ ଉଚ୍ଚକୋଟୀର, ଏବଂ ମହାପ୍ରଭୁ କ'ଣ କହିବାକୁ ଏ ବଡ଼ଦାଣ୍ଡକୁ ଆସିଛନ୍ତି। ମହାପ୍ରଭୁ ତାଙ୍କର ମାତୃକୋଳରେ, ମା କୋଳରେ ସାତ ଦିନ ରହିଲା ପରେ ସତରେ କ'ଣ ତାଙ୍କର ମନ ହେଉଥିବ ତାଙ୍କର କର୍ମଭୂମିକୁ ଯିବା ପାଇଁ? ଇଏ ପରା ଲୀଳା, ମହାପ୍ରଭୁ ଯାହା କରନ୍ତି ତାହା ଲୀଳା, ମଣିଷ ଯାହା କରେ ତାହା ହେଉଛି କର୍ମ। ତେଣୁ ଆମେ ତାଙ୍କର ବିଚାରଧାରାକୁ ଯଦି ଗ୍ରହଣ କରିବା, ଅନୁଭବ କରିବା ଯେ ପ୍ରକୃତରେ ଏ ମହାପ୍ରଭୁ କେତେ ମହାନ, ଏବଂ ୟାକୁ ଦେଖିବା ପାଇଁ, ଅନୁଭବ କରିବା ପାଇଁ, ନିଜ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ମହାପ୍ରଭୁ ଗୁଣ୍ଡିଚା ଏବଂ ବାହୁଡ଼ା ଯାତ୍ରାରେ ଯେଉଁ କାର୍ଯ୍ୟ କରୁଛନ୍ତି, ଲୀଳା କରୁଛନ୍ତି, ବିଧିବିଧାନରେ ତାଙ୍କର ସେବକ ସେବାୟତମାନେ ଯେଉଁ କାର୍ଯ୍ୟ କରୁଛନ୍ତି, ତାକୁ ଆପଣ ଅନୁଭବ କଲେ ଜାଣିପାରିବେ ଯେ ମହାପ୍ରଭୁଙ୍କର ଏଇ ଯେଉଁ ଅନୁଷ୍ଠାନ, ଏଇ ଯେଉଁ ଦିବ୍ୟ ଅନୁଷ୍ଠାନ, ଏ ଆଧ୍ୟାତ୍ମିକ ଚେତନାର ବିଚାରଧାରାର ଯେଉଁ କାର୍ଯ୍ୟଶୈଳୀ, ତାହା ଆମକୁ କେତେ ପରିମାଣରେ ଆକୃଷ୍ଟ କରୁଛି। ଏଇ ପୀଠକୁ ଭଗବାନ ବୁଦ୍ଧଙ୍କ ଠାରୁ ଆଦି ଶଙ୍କରାଚାର୍ଯ୍ୟ ପର୍ଯ୍ୟନ୍ତ, ସନ୍ଥ କବୀର, ରାମଭକ୍ତ ରାମାନନ୍ଦ, ରାମାନୁଜ, ଶ୍ରୀ ଗୁରୁ ନାନକ, ପ୍ରଭୁ ଶ୍ରୀ ଚୈତନ୍ୟ, ଭକ୍ତ ସାଲବେଗ, ଭକ୍ତ ସିପୁଟି, ବନ୍ଧୁ ମହାନ୍ତି, ଭକ୍ତ ଦାସିଆ ବାଉରୀ ସମସ୍ତେ ଧାଇଁ ଆସିଛନ୍ତି ଏହି ପବିତ୍ର ପୀଠକୁ। ଏହି ପୀଠର, ଏହି ବଡ଼ଦାଣ୍ଡର ଚରଣ ରେଣୁଟିଏ ମୁଣ୍ଡରେ ମାରି ନିଜକୁ ଧନ୍ୟ ମନେ କରିବେ, ନିଜକୁ କୃତାର୍ଥ ମନେ କରିବେ, ଏହି ଭାବନା ନେଇ ପ୍ରତିଟି ଭକ୍ତ
9: ଧାଇଁ ଆସୁଛୁ ପୁରୀ ଶ୍ରୀକ୍ଷେତ୍ରକୁ, କାରଣ ଇଏ ପୁରା ପାପ ଛଡ଼ାପୁର, ଏଠିକି ଯିଏ ପାପ କରି ଆସିବ ତାର ସବୁ ପାପ ଦୋଇଯିବ, କେତେ ବଡ଼ ବିଶ୍ୱାସ। ସେଇଥିପାଇଁ ଭାଗବତରେ କହିଲା, ମୂଳଟି ଅଟଇ ବିଶ୍ୱାସ କହି ଜଗନ୍ନାଥ ଦାସ। ଆପଣ ବିଶ୍ୱାସ ରଖି ଆସୁଛନ୍ତି ମାନେ ନିଶ୍ଚିତ ଭାବରେ ଆପଣଙ୍କର ମନସ୍କାମନା ପୂରଣ ହେବ, ଇଏ ହେଉଛି ବିଶ୍ୱାସର କଥା। ବର୍ତ୍ତମାନ କଳିଯୁଗରେ କଳିହତ ମାନବ ପାଖରେ ବିଶ୍ୱାସ ନାହିଁ, ଅଛି ଅବିଶ୍ୱାସ ଏବଂ ଅନ୍ଧବିଶ୍ୱାସ। ସେଇଥିପାଇଁ ଏଇ ଯେଉଁ ଗୁଣ୍ଡିଚା ଯାତ୍ରାର ଆଜି ଯେଉଁ ଦଶମୀ ତିଥିରେ ଯେଉଁ ଗୁଣ୍ଡିଚା ଯାତ୍ରା ହେଉଛି, ଏଇ ଗୁଣ୍ଡିଚା ଯାତ୍ରା ଯେଉଁ ପ୍ରସଙ୍ଗଟି ଆମେ ଆଲୋଚନା କରୁଛେ, ଇଏ ହେଉଛି ଗୁଣ୍ଡିଚା ନାମେ ମୋ ଯାତ୍ରା ପରମ ପାବନି, ରଥଯାତ୍ରା ନାମେ ଖ୍ୟାତ ହେବ ଯେ ଅବନି। ଏଇ ଯେଉଁ ବିଚାର ଅର୍ଥାତ୍ ଏଇ ଯେଉଁ ଆଦର୍ଶ, ଏ ଗୁଣ୍ଡିଚା ଯାତ୍ରା ସାଧାରଣ ଯାତ୍ରା ନୁହେଁ, ସାଧାରଣ ମହୋତ୍ସବ ନୁହେଁ, ଏହା ଜଗତର କଲ୍ୟାଣ ପାଇଁ, ସମଗ୍ର ବିଶ୍ୱବାସୀର କଲ୍ୟାଣ ପାଇଁ ଏ ପବିତ୍ର ବାହୁଡ଼ା ଯାତ୍ରା ଆଜି ଅନୁଷ୍ଠିତ ହେଉଛି। ଜନ୍ମଭୂମିରୁ ଆଜି ବାହୁଡ଼ି ଯିବେ ମହାପ୍ରଭୁ ତାଙ୍କର କର୍ମଭୂମିକୁ, ତାଙ୍କର କର୍ମମୟ କ୍ଷେତ୍ରକୁ। ସେଇଥିପାଇଁ ଆମର ଗୋଟେ ଓଡ଼ିଆରେ କଥା ଅଛି ଯେ କର ରାଜକାର୍ଯ୍ୟ ଛାଡ଼ ପିତୃକାର୍ଯ୍ୟ, ତେଣୁ ପିତ୍ରାଳୟ ମାତ୍ରାଳୟ ଅର୍ଥାତ୍ ମାତୃଭୂମି ଜନ୍ମଭୂମିର ମୋହକୁ ଆମକୁ ତ୍ୟାଗ କରିବାକୁ ପଡ଼ିବ, ଇଏ ହେଉଛି କର୍ତ୍ତବ୍ୟର ଦାୟ। କର୍ତ୍ତବ୍ୟ କର୍ମ ଆଗରେ ସବୁ ତୁଚ୍ଛ। ବର୍ତ୍ତମାନ ଆଜି ଭଗବାନ ଯେଉଁ ବାହୁଡ଼ି ଯିବେ, ଏହି ବାହୁଡ଼ା ଯାତ୍ରାର ପରବର୍ତ୍ତୀ ଧାର ବିବରଣୀ ପ୍ରଦାନ କରିବା ପାଇଁ ମୁଁ ମୋର ଅନୁଜ ପ୍ରତିମ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
10: ନୀଳାଦ୍ରିନାଥଂ ଜଗତାମଧୀଶଂ ଚିଦଂ ସ୍ୱରୂପଂ ଶରଣୀକନାଥଂ ଶ୍ରୀନୀଳଗୋତ୍ରାଧିପତିଂ ବରେଣ୍ୟଂ ସୁରେନ୍ଦ୍ରବନ୍ଦ୍ୟଂ ପ୍ରଣତୋସ୍ମି ନିତ୍ୟଂ। ଶ୍ରୋତାବନ୍ଧୁ, ମହାପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କର ଦିବ୍ୟ ଶ୍ରୀକ୍ଷେତ୍ର ଧାମରେ ଯେଉଁ ପରମ ପାବନ ଧାମ ଆଜି ଲୀଳା ଲାଗିଛି, ବାହୁଡ଼ା ଯାତ୍ରାର ଲୀଳା ଆପଣମାନେ ଶ୍ରବଣ କରୁଥିଲେ ଆମର ବରେଣ୍ୟ ଘୋଷକମାନଙ୍କ ପାଖରୁ। କ୍ଷେତ୍ରର ମହିମା ସହିତ, ଶ୍ରୀକ୍ଷେତ୍ରର ପରିବେଶ ସହିତ ଆପଣମାନଙ୍କୁ ସେମାନେ ଯୋଡ଼ୁଥିଲେ। ତେବେ ଆମର ଏଇ ବଳଗଣ୍ଡି ଛକ ନିକଟରେ ଯେଉଁ ପରିବେଶ ବଡ଼ଦାଣ୍ଡର ରହିଛି, ଆପଣମାନେ ଅଭିଭୂତ ହେବେ ସେ ପରିବେଶ ସହିତ ମିଶିଲେ। ପ୍ରଥମରେ ଏଇ କ୍ଷେତ୍ରର, ଏଇ ସ୍ଥାନର ଯେଉଁ ବିଶେଷତା ରହିଛି, ଯେ କି ଭକ୍ତ ସାଲବେଗ, ଯିଏ ମହାପ୍ରଭୁଙ୍କୁ ଆକୁଳ ପ୍ରାର୍ଥନା କରି କହିଥିଲେ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ, ମୋ ଆରତ ନଳିନୀ ବନକୁ କଲ ଦଳ। ସେଇ ମହାପ୍ରଭୁଙ୍କୁ ଯେଉଁ ପ୍ରାର୍ଥନା କରିଥିଲେ ଆକୁଳ ନିବେଦନ, ମହାପ୍ରଭୁଙ୍କର ଦିବ୍ୟ ନନ୍ଦିଘୋଷ ଅଟକି ଯାଇଥିଲା, ସେ କଥା ଏଇ ଆମର କେନ୍ଦ୍ର ଆଗରେ ଭକ୍ତ ସାଲବେଗଙ୍କର ସମାଧି ପୀଠ ବଡ଼ଦାଣ୍ଡରେ ଏଭଳି ଭକ୍ତଟିଏ ସିଏ, ତାଙ୍କର ସମାଧି ପୀଠ ଅବସ୍ଥିତ ବଡ଼ ଛତା, ଯେଉଁ ବଳଗଣ୍ଡିର ଆମ ସମ୍ମୁଖ ଭାଗରେ ଛତା ମଠ, ବଳଗଣ୍ଡି ଛତା ମଠ, ତାହା ଗୋଟିଏ ଧାର୍ମିକ ଅନୁଷ୍ଠାନଟିଏ ବିରାଜମାନ କରୁଛି। ଏବଂ ଆମ କେନ୍ଦ୍ର ସମ୍ମୁଖ ଭାଗରେ ଅନେକ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଗୋଟିଏ ବର୍ଣ୍ଣର ମୁଣ୍ଡରେ ସବୁ ଟୋପି ଲଗେଇଛନ୍ତି, କୌଣସି ଏକ ସଂସ୍ଥା ତାଙ୍କୁ ପ୍ରଦାନ କରିଛନ୍ତି। ଆଉ ଅନ୍ନ ଛତ୍ର ମଧ୍ୟ କିଛି କିଛି ଶ୍ରଦ୍ଧାଳୁ ଦାନ କରୁଛନ୍ତି, ଜଳ ବଣ୍ଟନ କରାଯାଉଛି, ଆରକ୍ଷୀ ବାହିନୀ ସେମାନଙ୍କର ଯତ୍ନ ନେଉଛନ୍ତି, ଆଉ ଅଗ୍ନିଶମ ବିଭାଗ ସେମାନେ ମଧ୍ୟ ଆମ କେନ୍ଦ୍ର ଆଗରେ ପ୍ରସ୍ତୁତ ରହିଛନ୍ତି। ମହାପ୍ରଭୁଙ୍କ ସେବାରେ ସମସ୍ତେ ଜଣେ ଜଣେ ସେବକ ଭାବରେ ନିଜକୁ ଅନୁଭବ ଆଣୁଛନ୍ତି। କିଛି ଛୋଟ ଛୋଟ ଦୋକାନୀମାନେ ସେମାନେ ବିଭିନ୍ନ ପ୍ରକାର ଦ୍ରବ୍ୟ ସବୁ ବିକ୍ରି କରୁଛନ୍ତି, କାହିଁକିନା ରଥ ଆସିଲେ ସେମାନେ ଆଉ ବସିପାରିବେ ନାହିଁ। ନଡ଼ିଆ ରହିଛି ଏବଂ ଅନେକ ପ୍ରକାର ଖେଳନା ସାମଗ୍ରୀ ସବୁ ଧରି ସେମାନେ ରହିଛନ୍ତି। ଆଉ ସଂକୀର୍ତ୍ତନ ମଣ୍ଡଳୀ ତୁହାକୁ ତୁହା, ଯେପରି ଅସରା ପରେ ଅସରା ମେଘ ଆସିଯାଏ ଆକାଶରେ, ସଂକୀର୍ତ୍ତନ ମଣ୍ଡଳୀମାନେ ବର୍ତ୍ତମାନ ଆମ କେନ୍ଦ୍ର ଦେଇ ମହାପ୍ରଭୁଙ୍କର ସେଇ ଦିବ୍ୟ ଆଡ଼ପ ମଣ୍ଡପ ଆଡ଼କୁ ଯାତ୍ରା କରୁଛନ୍ତି। ପୁଣି ଆମେ ଅନୁଭବ ଏଠି ଦର୍ଶନ କରୁଛୁ, ଯେ କି ଶ୍ରୀମନ୍ଦିର ପାଖରୁ ସିଂହଦ୍ୱାର ପାଖରୁ ଭକ୍ତମାନଙ୍କର ଭିଡ଼ ଧୀରେ ଧୀରେ ଜମି ଆସିଲାଣି। ସମସ୍ତେ ନିଜକୁ ପ୍ରସ୍ତୁତ କଲେଣି ମହାପ୍ରଭୁଙ୍କର ସାନ୍ନିଧ୍ୟ ପାଇବା ପାଇଁ। ଆପଣମାନେ ଶୁଣୁଥିଲେ ଏଇ ଯେଉଁ ଆରପ ମଣ୍ଡପକୁ ମହାପ୍ରଭୁ ଯାତ୍ରା କରୁଥିଲେ ଏହା ପୁରା ଲେଖା ଅଛି ବାମଦେବ ସଂହିତାରେ। ପୁରା ମହ୍ୟମ କୃତାଜ୍ଞାତୁ ତ୍ୱୟାଚ ପୁରୁଷୋତ୍ତମ ଗୁଣ୍ଡିଚା ମଣ୍ଡପେ ରାଜନ୍ ସ୍ଥାସ୍ୟାମି ସପ୍ତବାସରମ। ଏଇ ସାତଟି ଦିନ ଯେଉଁ ଆରପ ମଣ୍ଡପରେ ଜନ୍ମବେଦୀରେ ରହିବାର ଯେଉଁ ସୁଖ ଯେଉଁ ଆନନ୍ଦ ଯେଉଁ ଲୀଳା ସେ ଲୀଳା ହେଉଛି ମହାପ୍ରଭୁଙ୍କର ଅନନ୍ୟ। ସେ ଲୀଳା ନଥିଲେ ଆଜି ହୁଏତ ଶ୍ରୀଗୁଣ୍ଡିଚା ଯାତ୍ରାର ମହିମା ଏତେ ସୁଦୂର ପ୍ରସାରୀ ହୋଇପାରିନଥାନ୍ତା। ତେଣୁ ମା' ପାଖକୁ ଯିବାରେ ବା ଜନ୍ମଭୂମିକୁ ପହଞ୍ଚିବାରେ ଏ ଯେଉଁ ବାର୍ତ୍ତା ମହାପ୍ରଭୁ ଆମ ଠାକୁର ଆମକୁ ପ୍ରଦାନ କରୁଛନ୍ତି ସମଗ୍ର ବିଶ୍ୱ ଏ ବାର୍ତ୍ତାକୁ ସାଦରରେ ଗ୍ରହଣ କରୁଛି ଏବଂ ଏଥିରୁ ଶିକ୍ଷା ଲାଭ ମଧ୍ୟ କରୁଛି। ସାତ ଦିନର ଯାତ୍ରା ମହାପ୍ରଭୁ ପୂର୍ଣ୍ଣାଙ୍ଗ କରିଛନ୍ତି। ଆଜି ମଙ୍ଗଳାରୋପଣ କରାଯିବ ମହାପ୍ରଭୁଙ୍କର ଦିବ୍ୟ ମଙ୍ଗଳାରୋପଣ। ଆପଣମାନେ ଜାଣନ୍ତି ମାଧୁର୍ଯ୍ୟ ଲୀଳାକୁ ଶେଷ କରି ପୂର୍ଣ୍ଣାଙ୍ଗ କରି ଔଦାର୍ଯ୍ୟ ଲୀଳାରେ ପୁଣି ବଡ଼ଦାଣ୍ଡକୁ ପତିତ ପାବନ ଯାତ୍ରାରେ ମହାପ୍ରଭୁ ଓହ୍ଲେଇ ଆସିବେ। ତିନି ରଥ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ମହାପ୍ରଭୁଙ୍କୁ ଆଧାର ରୂପରେ ଦିବ୍ୟ ରଥତ୍ରୟ ସୁସଜ୍ଜିତ। ଯାହା ଶ୍ରବଣ କରୁଥିଲେ ଆମର ପୂର୍ବ ବକ୍ତା ଯିଏକି ବରେଣ୍ୟ ଘୋଷକ ଡକ୍ଟର ଶାନ୍ତନୁ କୁମାର ରଥ ମହୋଦୟ କହୁଥିଲେ ପୁଷ୍ପମଣ୍ଡଳୀରେ ତିନି ରଥର ଶୋଭା ଅପୂର୍ବ ଭାବରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ତେଣୁ ଏଇ ଯେଉଁ ପରିବେଶ ରହିଛି ଆକାଶ ମେଘମୁକ୍ତ ଆକାଶ ମନ୍ଦ ମନ୍ଦ ପବନ ଅତି ଆନନ୍ଦ ପ୍ରଦାନ କରୁଛି ଭକ୍ତମାନଙ୍କୁ। କଷ୍ଟ କୌଣସି ପ୍ରକାର ପହଞ୍ଚି ପାରୁନି ଯେମିତି ଗୋଟିଏ ପାଗର ଅନୁକୂଳ ରହିଛି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ପାଇଁ। ଏଇ କ୍ଷେତ୍ରକୁ ପରମ ପାବନ କ୍ଷେତ୍ର ବୋଲି କୁହାଯାଏ କାହିଁକି ନା ଯତ୍ରାସ୍ତେ ଦାରବ ତନୁ ଶ୍ରୀ ସୋ ମାନୁଷ ଲୀଳୟା। ଏହି ମଣିଷ ପରି ମାନବୀୟ ଲୀଳାରେ ମହାପ୍ରଭୁଙ୍କର ପ୍ରତିଟି କଥାକୁ ଅବକାଶ ନୀତି ପାଖରୁ ଆପଣ ଯଦି ଅବଲୋକନ କରିବେ ମହାପ୍ରଭୁ ଦନ୍ତ ଧାବନ ସ୍ନାନ ଏବଂ ଭୋଜନାଦି କାର୍ଯ୍ୟ ପରେ ଶେଷରେ ବଡ଼ ସିଂହାରରେ ପହୁଡ଼ ହେବା ଇଏ ସବୁଗୁଡ଼ିକ ଯେପରି ମଣିଷ ପାଇଁ ପ୍ରଯୁଜ୍ୟ ବା 56 କୋଟି ଜୀବଜନ୍ତୁଙ୍କ ପାଇଁ ଏହା ସ୍ୱୀକାର୍ଯ୍ୟ। ତେଣୁ ଏଭଳି ଠାକୁର ଯାହା ଶୁଣୁଥିଲେ ମୂଳ ଆସ୍ଥାନକୁ ଛାଡ଼ି ଯେତେବେଳେ ଆସିଛନ୍ତି ଏହା ସର୍ବତନ୍ତ୍ର ସ୍ୱତନ୍ତ୍ର ଏବଂ ଯାହାକୁ ରହସ୍ୟ ବୋଲି କୁହାଯାଏ ଆମ ଶାସ୍ତ୍ର ବର୍ଣ୍ଣନା କରୁଛନ୍ତି ସର୍ବମ ରହସ୍ୟ ପୁରୁଷୋତ୍ତମସ୍ୟ। ତେଣୁ ଏଇ ପୁରୁଷୋତ୍ତମ କ୍ଷେତ୍ରରେ ଭକ୍ତଟିଏ ପହଞ୍ଚିଗଲେ ତା'ର ଆଧ୍ୟାତ୍ମିକ ଆଧିଦୈବିକ ଆଧିଭୌତିକ ଏ ତ୍ରିତାପ ମିଳେଇଯାଏ ନଷ୍ଟ ହୋଇଯାଏ। ଏ କ୍ଷେତ୍ର ଉଦ୍ଘୋଷଣା କରିଛନ୍ତି ତୁଳା ଯେପରି ଅଗ୍ନିରେ ଦଗ୍ଧୀଭୂତ ହୋଇଯାଆନ୍ତି ଭସ୍ମ ହୋଇଯାଆନ୍ତି ସେହିପରି ପାପ ରାଶି ଖଣ୍ଡନ ହୁଏ। ସେହି ବିଶ୍ୱାସକୁ ଆଧାର କରି କେବଳ ଆମ ପ୍ରଦେଶ ନୁହେଁ କେବଳ ଆମ ଦେଶ ନୁହେଁ ଅନେକ ବିଦେଶୀ ଭକ୍ତମାନଙ୍କର ସମାଗମ ଶ୍ରୀକ୍ଷେତ୍ରରେ ଏହି ଯାତ୍ରା ପାଇଁ ହୋଇଛି। ସେମାନେ ଏପରି ଭାବରେ ଜାଣିଲେଣି ମହାପ୍ରଭୁଙ୍କୁ ସେମାନଙ୍କର ଆନନ୍ଦର ସୀମା ରହୁନାହିଁ। ତେଣୁ ଇଏ ଗୋଟେ ଅପୂର୍ବ ସୁଯୋଗ ଯେତେବେଳେ 10-12 ଦିନର ଦର୍ଶନ ସେମାନେ ଏଇ ଯାତ୍ରା ସମୟରେ ପାଇପାରନ୍ତି। ଦକ୍ଷିଣାଭିମୁଖୀ ଯାତ୍ରା ଆରମ୍ଭ ହେବ ମହାପ୍ରଭୁଙ୍କର। ତେଣୁ ଆମର ବାମ ପାର୍ଶ୍ୱରେ ଏ କେନ୍ଦ୍ରର ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ ବଡ଼ଶଙ୍ଖ ଦକ୍ଷିଣ ପାର୍ଶ୍ୱରେ ଶ୍ରୀମନ୍ଦିର ଏଇଭଳି ଏକ ମଧ୍ୟସ୍ଥଳରେ ଆମେ ଆପଣମାନଙ୍କୁ ଏ ବାର୍ତ୍ତା ପହଞ୍ଚାଉଛୁ। ବାସ୍ତବରେ ଶ୍ରୋତାବନ୍ଧୁ ମହାପ୍ରଭୁ ଯେ ଆମ ପାଇଁ କେତେ ବରେଣ୍ୟ ମହାପ୍ରଭୁ ଏ ଜାତି ପାଇଁ କେତେ ଗର୍ବ ଗୌରବର ଆମ ମୁରବୀ ଭାବରେ ବିରାଜମାନ କରନ୍ତି ତାକୁ ଆମେ ସମସ୍ତେ ଅନୁଭବ କରୁଛେ। ଆପଣମାନେ ମାନସ ଚକ୍ଷୁରେ ଇଏ ଶ୍ରାବ୍ୟ ଭାବକୁ ଗ୍ରହଣ କରି ମହାପ୍ରଭୁଙ୍କୁ ଲୟ ଲଗାନ୍ତୁ ଏବଂ ଭକ୍ତିର ସହିତ ଆଜିର ଏ ପବିତ୍ର ଉତ୍ସବରେ ଆପଣମାନେ ନିଜକୁ ସଂଯୋଜିତ ରଖିଥାନ୍ତୁ। ପୁଣି ଆମେ ଆପଣଙ୍କ ନିକଟକୁ ଆସୁଛୁ। ବର୍ତ୍ତମାନ ପ୍ରଥମ କେନ୍ଦ୍ରକୁ ଆପଣମାନଙ୍କୁ ଫେରେଇ ନେଉଛୁ। ସେଠାରୁ ଆପଣମାନେ ଶ୍ରବଣ କରିବେ ମହାପ୍ରଭୁଙ୍କର ଦିବ୍ୟ ବାର୍ତ୍ତାକୁ। ଜୟ ଜଗନ୍ନାଥ,
11: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଧନ୍ୟବାଦ ପ୍ରତାପ ବାବୁ, ଆପଣ ଦୁଇ ଜଣ ଯାକ ଭାଷ୍ୟକାର ବଡ଼ ସୁନ୍ଦର ଭାବରେ ସେଇଠୁ ଆପଣଙ୍କର ସୂଚନା ଦେଉଥିଲେ, ଯାହା ଆପଣ ଦେଖୁଛନ୍ତି ମହାପ୍ରଭୁଙ୍କ ଲୀଳାର ମାହାତ୍ମ୍ୟ, ତା ସହିତ ସେହି ସ୍ଥାନର ପରିବେଶ ଆପଣଙ୍କ ଦୃଷ୍ଟିରେ ଯେତିକି ଆସୁଛି ଆପଣ ତାକୁ ସଂଗ୍ରହ କରି ଶ୍ରୋତାମାନଙ୍କ ପାଖରେ ପହଞ୍ଚିଲେ। ଶ୍ରୋତାବନ୍ଧୁ, ଆପଣ ଜାଣନ୍ତି ଯେ କେବଳ ଆକାଶବାଣୀ ପୁରୀ ବଡ଼ଦାଣ୍ଡରୁ ଆପଣଙ୍କୁ ଏ ଧାରା ବିବରଣୀ ଶୁଣାଉଛି, ଅନ୍ୟ କୌଣସି ଦୃଶ୍ୟ ମାଧ୍ୟମରେ ଆପଣ ଯାହା ବି ଦେଖୁଛନ୍ତି ସେ ସିଧାସଳଖ ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ନୁହେଁ। ସେ କ୍ୟାମେରା ସଂଗ୍ରହ କରି ସେ ଦୃଶ୍ୟ ସବୁ ପହଞ୍ଚାଇଲା ପରେ ଭାଷ୍ୟକାରମାନେ ତାଙ୍କର ଷ୍ଟୁଡ଼ିଓ ଭିତରେ ବସିକରି ଆପଣମାନଙ୍କୁ ଧାରା ବିବରଣୀ ଦେଉଛନ୍ତି। ଏ ଶ୍ରୀକ୍ଷେତ୍ରରେ ଏହି ଗୁଣ୍ଡିଚା ଯାତ୍ରା ଅବଧିରେ ଯେତେ ସବୁ ଘଟଣା ଘଟେ ସେସବୁ ଘଟଣାକୁ ଯୋଡ଼ିଆ ଆଖିରେ ତାକୁ ସଂଗ୍ରହ କରିବା କଷ୍ଟକର। ଆମର ତ ବେଳେବେଳେ ମନେ ହୁଏ ଆମର ମୁଣ୍ଡଯାକ ଆଖି ହେଇଯାଆନ୍ତା କି ଆମେ ଯେତେ ପାରୁ ସେତେ ଦେଖନ୍ତୁ ଏବଂ ଯାହା ଦେଖନ୍ତୁ ଆପଣଙ୍କୁ କହନ୍ତୁ, ମାତ୍ର ଦୁଇଟି ଆଖି ପ୍ରଭୁ ଦେଇଛନ୍ତି ଆମକୁ। ସେଇ ଦୁଇଟି ଆଖିରେ ଚାରିପଟକୁ ଆଖି ବୁଲେଇ ବୁଲେଇ ବୁଲେଇ ବୁଲେଇ ଯାହା ସଂଗ୍ରହ ଆମେ କରୁଛୁ ବା ଯାହା ମନ୍ତର ଭିତରେ ସ୍ଫୁରଣ ହେଉଛି ତାକୁ ଆପଣମାନଙ୍କୁ ଶୁଣାଉଛୁ। ଆପଣ ଜାଣନ୍ତି ବର୍ତ୍ତମାନ ରଥ ଶରଧାବାଲି ପାଖରୁ ବଡ଼ଶଙ୍ଖ ଯାଏଁ ତିନୋଟି ରଥ ସମ୍ମୁଖରେ ପ୍ରବଳ ଜନସମୁଦ୍ର ସୃଷ୍ଟି ହେଲାଣି। ଆମେ ଯେତେବେଳେ 5:30 ବେଳେ ଏହି ସ୍ଥାନରେ ଆସିକି ପହଞ୍ଚିଲୁ, ଆପଣ ଦେଖନ୍ତୁ 8:30 ବେଳେ ଆମେ ଧାରା ବିବରଣୀ ଦେବା ଆରମ୍ଭ କଲୁ, କିନ୍ତୁ ଆମେ ପହଞ୍ଚିଲୁ କେନ୍ଦ୍ରରେ 5:30 ବେଳେ, 3 ଘଣ୍ଟା ପୂର୍ବରୁ। ତା'ର କାରଣ କ'ଣ? ତା'ର କାରଣ ହେଉଛି ଏ ଯେଉଁ ସୁରକ୍ଷା ବଳୟ ଭେଦ କରି ଆଉ ଶରଧାବାଲିରେ ପହଞ୍ଚିବା ସହଜ ନୁହେଁ, ତେଣୁ ଯେତେ ଶୀଘ୍ର ଆସିବେ ଆପଣ ନିର୍ବିଘ୍ନରେ ଆସିପାରିବେ, ନହେଲେ ସୁରକ୍ଷା କଟକଣାରେ ପଡ଼ିଯିବେ। ଆପଣ ଯେତେ ଆପଣଙ୍କ ପାଖରେ ପାସ୍ ଥାଉ, ଅନୁମତି ପତ୍ର ଥାଉ, ସୁରକ୍ଷା ବାହିନୀ ଆପଣଙ୍କୁ ଆଉ ଛାଡ଼ିବେ ନାହିଁ, ଆପଣ ନିର୍ଦ୍ଧାର୍ଯ୍ୟ ସ୍ଥାନରେ ପହଞ୍ଚି ପାରିବେ ନାହିଁ। ବଡ଼ କଷ୍ଟକର କାର୍ଯ୍ୟ ଇଏ, ତଥାପି ମହାପ୍ରଭୁଙ୍କ କରୁଣାରୁ ସବୁ ଭଲରେ ଭଲରେ ଚାଲିଛି। ଏବଂ ଆମେ ଆସିଲା ବେଳକୁ ଶରଧାବାଲି ଫାଙ୍କା ଫାଙ୍କା ଥିଲା, କିନ୍ତୁ ବର୍ତ୍ତମାନ ମାତ୍ର 4 ଘଣ୍ଟା ସମୟ ଭିତରେ 6:00 ଆରମ୍ଭ କରି 3:30 ଘଣ୍ଟା ହୋଇଗଲାଣି। ଏହି 3 ଘଣ୍ଟା ଭିତରେ ଶରଧାବାଲି ଠାରୁ ବଡ଼ଶଙ୍ଖ ଯାଏଁ ସମଗ୍ର ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଗଲାଣି। ସବୁ ବର୍ଷ ଏଇଭଳି ହୁଏ। ଆପଣ ଜାଣନ୍ତି ଆମର ଭାଷ୍ୟକାରମାନେ କହୁଥିଲେ ଆପଣଙ୍କୁ ବାହୁଡ଼ା ଯାତ୍ରା ସମ୍ପର୍କରେ, ମାନୁଷୀ ଲୀଳାରେ ପ୍ରଭୁ ଆସନ୍ତି, ଇଏ ହେଉଛି ଯାତ୍ରା। ଯାତ୍ରା ଆଉ ଉତ୍ସବ ଭିତରେ ପାର୍ଥକ୍ୟ ହେଉଛି ଯାତ୍ରାମାନଙ୍କରେ ସ୍ୱୟଂ ଦିଅଁମାନେ ଆସନ୍ତି। ଆପଣ ଦୋଳଯାତ୍ରା କହନ୍ତୁ, ଠାକୁରାଣୀ ଯାତ୍ରା କହନ୍ତୁ, ଗୁଣ୍ଡିଚା ଯାତ୍ରା କହନ୍ତୁ, ସ୍ନାନ ଯାତ୍ରା କହନ୍ତୁ, ଯେତେ ଯାତ୍ରା ଆପଣ କହିବେ, ଶୀତଳଷଷ୍ଠୀ ଯାତ୍ରା କହନ୍ତୁ, ଯାତ୍ରା କହିବାର ମାନେ ହେଲା ସେଇଠି ନିଶ୍ଚିତ ଭାବରେ ଠାକୁରମାନେ ବିରାଜମାନ କରିବେ। ତେଣୁ ସେଇ ଦୃଷ୍ଟିରୁ ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏଇ ଯାତ୍ରାର ବହୁତ ନାଁ ଅଛି। ଆପଣ ପତିତ ପାବନ ଯାତ୍ରା, ଦଶାବତାର ଯାତ୍ରା, ଘୋଷ ଯାତ୍ରା, ଜନ୍ମବେଦୀ ଯାତ୍ରା, ଅନ୍ତର୍ବେଦୀ ଯାତ୍ରା, ଏମିତି ନାନା ପ୍ରକାର ନାଁ ଆକୁ ଦିଆହେଇଛି। ତେଣୁ ଏଇ ଯେଉଁ ଯାତ୍ରା ଦିଆହେଇଛି ବାହୁଡ଼ା ଯାତ୍ରାର ଗୋଟେ ବଡ଼ ବିଶେଷତ୍ଵ କ'ଣ ଜାଣନ୍ତି? ଗୁଣ୍ଡିଚା, ଆମର ଗୁଣ୍ଡିଚା ମନ୍ଦିରରୁ ଯେତେବେଳେ ମହାପ୍ରଭୁ ଶ୍ରୀମନ୍ଦିର ଭିତରୁ ବାହାରିକରି ଆସନ୍ତି ଏବଂ ବାହୁଡ଼ାର ଏଇ ଯେଉଁ 7 ଦିନ କାଳ ଅବସ୍ଥାନ କରନ୍ତି ଆଡ଼ପ ମଣ୍ଡପରେ, ଏଇଟା ୟା ଭିତରେ ଗୋଟେ ସାଂସ୍କୃତିକ ଐତିହ୍ୟ ବା ସାଂସ୍କୃତିକ କାରଣ ଅଛି। ସେ କାରଣ ହେଉଛି ଯେଉଁ ଶବର ପରମ୍ପରାରୁ ବା ଯେଉଁ ଶବର ସଂସ୍କୃତିରୁ ମହାପ୍ରଭୁ ବ୍ରାହ୍ମଣ୍ୟ ସଂସ୍କୃତି ଭିତରକୁ ଆସିଲେ ବା ବୈଦିକ ଦେବତାରେ ସେ ପରିଣତ ହେଲେ, ତାଙ୍କୁ ପୁଣି ଥରେ ସେଇ ଶବର ପରିବେଶକୁ ବା ସେଇ ଶବରାୟିତ ସଂସ୍କୃତିକୁ ଫେରାଇ ଦେବା ପାଇଁ ଏଇ ବାହୁଡ଼ା ଯାତ୍ରାଟି ଗୋଟେ ସୁଯୋଗ ଦିଏ। ଆପଣ ଜାଣିଥିବେ ସମସ୍ତେ ଆଡ଼ପ ମଣ୍ଡପରେ ମହାପ୍ରଭୁ ଯେଉଁ ଅବସ୍ଥାନ କରନ୍ତି, ଆପଣ ଜାଣିଛନ୍ତି ସ୍ନାନ ପୂର୍ଣ୍ଣମୀ ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ମହାପ୍ରଭୁଙ୍କର ସେବା, ମହାପ୍ରଭୁଙ୍କର ନୀତିକାନ୍ତି କେଉଁମାନେ କରନ୍ତି? ଦଇତା ଏବଂ ପତି। ଦଇତା ଏବଂ ପତି ମହାପାତ୍ର ବୋଲି ଯାହାକୁ କୁହାଯାଏ, ଦଇତାମାନେ ହେଉଛନ୍ତି ଶବରରାଜ ବିଶ୍ୱାବସୁଙ୍କର ବଂଶଧର ଏବଂ ପତି ମହାପାତ୍ରମାନେ ହେଉଛନ୍ତି ବ୍ରାହ୍ମଣ ବିଦ୍ୟାପତିଙ୍କର ବଂଶଧର। ଏ ଉଭୟଙ୍କର ସେବା ପୂଜା ସିଏ ଗ୍ରହଣ କରନ୍ତି ଏବଂ ବିଶେଷ କରି ଦଇତାମାନଙ୍କର ଯେଉଁ ଭୂମିକା ଥାଏ ଶବର ପରିବେଶ ଏବଂ ଶବର ରୀତିନୀତି, ସେଇଥିରେ ହିଁ ମହାପ୍ରଭୁଙ୍କର ଉପାସନା ଏବଂ ଆରାଧନା ଏହି ବାହୁଡ଼ା ଯାତ୍ରା ଅବଧି କାଳରେ ହୁଏ। ଏବଂ ପୁଣି ଥରେ ସେହି ଶବର ସଂସ୍କୃତିରୁ ପୁଣି ମହାପ୍ରଭୁ ଆଜି ଯେଉଁ ବାହୁଡ଼ା ଯାତ୍ରା ହେଉଛି ପୁଣି ତାଙ୍କର ଶ୍ରୀମନ୍ଦିରକୁ ଫେରିଯିବେ ସେହି ବ୍ରାହ୍ମଣ୍ୟାୟିତ ପରିବେଶକୁ। ଆପଣ ଜାଣନ୍ତି ଏହି ଶ୍ରୀମନ୍ଦିରର ପୂଜା ପଦ୍ଧତି ଏବଂ ବାହୁଡ଼ା ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ଆଡ଼ପ ମଣ୍ଡପରେ ଯେଉଁ ପୂଜା ପଦ୍ଧତି, ତା ଭିତରେ ମୌଳିକ ପାର୍ଥକ୍ୟ ଅଛି। ପାର୍ଥକ୍ୟ ହେଉଛି ଗୋଟିଏ ଶବର ସଂସ୍କୃତି ଆଧାରିତ, ଗୋଟିଏ ଶବର ପରମ୍ପରା ଆଧାରିତ, ଆଉ ଗୋଟିଏ ହେଉଛି ବୈଦିକ ପରମ୍ପରା ଆଧାରିତ। ସ୍ମାରତ ପରମ୍ପରାରେ ସେଇଠି ପୂଜାପୂଜି ତାଙ୍କର ବିଧିବିଧାନ ଯାହା ସବୁ ଅନୁଷ୍ଠିତ ହୁଏ। ଇଏ ହେଉଛି ମହାପ୍ରଭୁଙ୍କର ଗୋଟିଏ ସମାବେଶୀ ସଂସ୍କୃତି ବା ସମନ୍ୱୟୀ ସଂସ୍କୃତି, ଯାହା ଜଗନ୍ନାଥ ସଂସ୍କୃତିର ମୂଳ ପିଣ୍ଡ ବା ମୂଳ ଜଡ଼, ସେଇ ସଂସ୍କୃତିର ଗୋଟେ ପ୍ରତିଫଳନ ହେଉଛି ବାହୁଡ଼ା ଯାତ୍ରା। ଯେ ଦେଖନ୍ତୁ, ମହାପ୍ରଭୁ ମୂଳକୁ କେବେ ଭୁଲିଲେ ନାହିଁ, ଏବଂ ସେହି ଶବରମାନେ ଯେଉଁ ସ୍ତମ୍ଭ ଉପାସନା କରୁଥିଲେ ସେହି ସ୍ତମ୍ଭ ସ୍ୱରୂପରେ ସୁଦର୍ଶନ ରହିଲେ ଆପଣଙ୍କର ସିଂହାସନ ଉପରେ, ରତ୍ନ ସିଂହାସନ ଉପରେ। ମହାପ୍ରଭୁଙ୍କର ଦକ୍ଷିଣ ହସ୍ତରେ ଚକ୍ରଚିହ୍ନ ଅଛି, ବାମ ହସ୍ତରେ ଶଙ୍ଖ ଚିହ୍ନ ଅଛି। ଚକ୍ରଚିହ୍ନ ଥିବା ସତ୍ତ୍ୱେ କାହିଁକି ସୁଦର୍ଶନ ସେଇଠି ରହିଲେ ସ୍ତମ୍ଭ ଆକାରରେ? ତା'ର ମୂଳ କାରଣ ହେଉଛି ସେହି ସ୍ତମ୍ଭ ଉପାସନାର ପ୍ରାଚୀନ ପରମ୍ପରାକୁ ଗୋଟେ ସ୍ୱୀକୃତି ଦେଲା ଜଗନ୍ନାଥ ସଂସ୍କୃତି। ସେଇଥିପାଇଁ ସିଂହାସନ ଉପରେ ସ୍ତମ୍ଭାକାରରେ ରହିଲେ ସୁଦର୍ଶନ। ସୁଦର୍ଶନ ଏମିତିରେ ମହାବାହୁଙ୍କର ଦକ୍ଷିଣ ହସ୍ତରେ ଯେଉଁ ବାହୁ ପ୍ରସାରିକରି ଅଛନ୍ତି ସେଇଠି ସେ ଅଛନ୍ତି। ତେଣୁ ଏଇଭଳି ଭାବରେ ଏ ଯେଉଁ ବାହୁଡ଼ା ଯାତ୍ରା ହେଉଛି, ଏ ବାହୁଡ଼ା ଯାତ୍ରା ହେଉଛି ମହାପ୍ରଭୁଙ୍କର ସମନ୍ୱୟ ସଂସ୍କୃତି ଏବଂ ସମାବେଶୀ ଭାବଧାରାର ଗୋଟେ ଅନନ୍ୟ ପ୍ରତିଫଳନ। ଆଉ ଗୋଟିଏ ଗୁଣ୍ଡିଚାକୁ ଆମେ ମନ୍ଦିର କହୁ, ପ୍ରକୃତରେ ଡକ୍ଟର ନରେଶ ଚନ୍ଦ୍ର ଦାସ ମଧ୍ୟ କହୁଥିଲେ କିଛି ସମୟ ପୂର୍ବରୁ ଯେ ଗୁଣ୍ଡିଚାଟା ମନ୍ଦିର ନୁହେଁ, ଏଇଟା ଗୋଟେ ମଣ୍ଡପ। ଆପଣ ଶ୍ରୀମନ୍ଦିର ଭଳିଆ ଯଦି ଏଠି ଖୋଜିବେ ମନ୍ଦିର, ସେ ମନ୍ଦିର ଆପଣ ପାଇବେ ନାହିଁ। କାରଣ ଏ ଯେଉଁ ମଣ୍ଡପଟି, ଏ ମଣ୍ଡପଟି ଯେତେବେଳେ ପ୍ରଥମେ ରଥଯାତ୍ରା ହେଉଥିଲା ସେତେବେଳେ ଇଏ ଥିଲା କାଠର ମନ୍ଦିର। ଦ୍ୱାଦଶ ଶତାବ୍ଦୀରେ ରାଜା ନରସିଂହଦେବ ତୃତୀୟଙ୍କ ସମୟରେ ଅନେକ ଗୁଡ଼ିଏ କଥା ଏଠି ଘଟିଲା। ସେ ଗୋଟେ କଥା ଘଟିଲା ହେଉଛି ବାଙ୍କି ମହାଣ ମୁହାଣ ପୋତା ହେଲା, ଛଅ ରଥ ହେଉଥିଲା ତିନି ରଥ ହେଲା, ମାଳତୀ ନେଇ ପୋତେଇ ତିନି ରଥ କଲେ, ଗୁଣ୍ଡିଚା ଘର କାଷ୍ଠମଣ୍ଡପକୁ ପଥର ମଣ୍ଡପ କଲେ, ଚାରିପାଖରେ ବେଢ଼ା ତିଆରି କଲେ, ବକ୍ସିବେଣୁ ଭ୍ରମରବର ରାୟ ଗୁଣ୍ଡିଚା ଘର ଜଗମୋହନ ଗଢ଼େଇଲେ, ଗଣେଶଜୀ ନାମକ ମରହଟ୍ଟା ଶାସକ ଗୁଣ୍ଡିଚା ଘରର ପାଟଗଣା ତିଆରି କଲେ, ଗଜପତି ଶାସନର ଅବସାନ ଯେତେବେଳେ ହେଇଗଲା ସେତେବେଳେ ଗୁଣ୍ଡିଚା ମନ୍ଦିର ଅବହେଳିତ ହୋଇଗଲା ବହୁତ ଦିନ ଧରି। 1840 ମସିହାରେ ବାଲେଶ୍ୱରର ଜମିଦାର ଶ୍ୟାମାନନ୍ଦ ଦେଉଲି ସେଠିକାର ଜମିଦାର ଥିଲେ, ସେ 80,000 ଟଙ୍କା ଖର୍ଚ୍ଚ କରି ଏହାର ମରାମତି କଲେ। ଚୈତନ୍ୟଙ୍କର ଉତ୍କଳ ଆଗମନ ବେଳକୁ ଗୁଣ୍ଡିଚା ମନ୍ଦିର ସିଂହାସନ ଆଦି ପଥରରେ ତିଆରି ହୋଇସାରିଥିଲା। ତେଣୁ ଏଇଭଳି ଭାବରେ ଯେଉଁ ଆଡ଼ପ ମଣ୍ଡପ ଗୁଣ୍ଡିଚା ମଣ୍ଡପ କଥା ଆମେ କହୁଛୁ, ଏହି ମଣ୍ଡପ ମଧ୍ୟ କାଳକ୍ରମେ ବିବର୍ତ୍ତିତ ହୋଇକରି ଧୀରେ ଧୀରେ ଧୀରେ ଧୀରେ ଏ ମଣ୍ଡପର ଉନ୍ନତି ହୋଇଛି। ଆଜି ଯେଉଁ ସ୍ୱରୂପରେ ଆମେ ଦେଖୁଛୁ, ସେହି ସ୍ୱରୂପରେ ଗୁଣ୍ଡିଚା ମଣ୍ଡପ ନଥିଲା। ତେଣୁ ଗୁଣ୍ଡିଚା ମଣ୍ଡପରେ ମହାପ୍ରଭୁ ବିଜେ ହେବା ପାଇଁ ରତ୍ନ ସିଂହାସନ ହେଲା ଏବଂ ତା'ର ଚାରିପଟେ ବେଢ଼ା ହେଲା, ଏସବୁ ଯେଉଁ କଥା ହେଲା ଏସବୁ କଥା କାଳକ୍ରମେ ହୋଇଛି। ଆପଣ ଜାଣନ୍ତି ଯେ ମୁଁ କିଛି ସମୟ ପୂର୍ବରୁ ଗୋଟିଏ କଥା ଆଲୋଚନା କରୁଥିଲି ଯେ ଆଡ଼ପ ଅବସ୍ଥାନ କାଳରେ ମହାପ୍ରଭୁଙ୍କର, ଆମର କିଛି ଶ୍ରୋତା ମଧ୍ୟ ଜାଣିବାକୁ ଚାହିଁଥିଲେ ଚିଠି ମାଧ୍ୟମରେ, ଆମକୁ ଫୋନ୍ ମାଧ୍ୟମରେ ମଧ୍ୟ ପଚାରିଲେ ଯେ ଆଡ଼ପ ମଣ୍ଡପରେ ତ ଲକ୍ଷ୍ମୀ ଆସନ୍ତି ନାହିଁ, ମହାପ୍ରଭୁ ତ ଲକ୍ଷ୍ମୀକୁ ଛାଡ଼ିକରି ଆସନ୍ତି ବୋଲି ଆମେ ଶୁଣିଛୁ, ସେଇଥିପାଇଁ ଲକ୍ଷ୍ମୀ ଆସିକରି ରଥ ଭାଙ୍ଗିକରି ଯାଆନ୍ତି ରାଗିକରି। ତାହେଲେ ଏଇଠି ଆଡ଼ପରେ ଯେଉଁ ଅଭଡ଼ା ହେଉଛି, ଅଭଡ଼ାଟାକୁ ଲକ୍ଷ୍ମୀ ରାନ୍ଧନ୍ତି ବୋଲି ସବୁ ଜାଗାରେ କୁହାଯାଏ, ଏଇଠି ଲକ୍ଷ୍ମୀ ତ ନାହାନ୍ତି, ଅଭଡ଼ା କେମିତି ଲକ୍ଷ୍ମୀ ରାନ୍ଧନ୍ତି? ଏ ପ୍ରଶ୍ନର ଉତ୍ତର ଆମେ ତାଙ୍କୁ କ'ଣ ଦେଇପାରିବା ଡକ୍ଟର ଦାସ?
12: ସେଇ ଗୋଟିଏ ଆଶଙ୍କା ଯେ ମହାପ୍ରଭୁ ଯେତେବେଳେ ଆସିଲେ ସେ ଲକ୍ଷ୍ମୀଙ୍କୁ ସାଙ୍ଗରେ ନ ଆଣିକରି ଆସୁଛନ୍ତି, ଇଏ କଥାଟା ଲୌକିକ ଦୃଷ୍ଟିରୁ ଠିକ୍ ଅଛି। ଇଏ ହେଉଛି ମହାପ୍ରଭୁଙ୍କର ଏକ ଲୌକିକ ଲୀଳା, କାରଣ ସେ ଲୋକବତ୍ ଲୀଳା କୈବଲ୍ୟମ୍, ତାଙ୍କର ଯେଉଁ ଲୀଳା କୈବଲ୍ୟଟି ହେଉଛି ସେ ହେଉଛି ଲୋକବତ୍, ଲୋକରେ ଯେମିତି ସେ। କିନ୍ତୁ ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେତେବେଳେ ଶ୍ରୀଧର ସ୍ୱାମୀ ଜଗନ୍ନାଥଙ୍କୁ ବନ୍ଦନା କଲେ ସେ ପ୍ରଥମେ ଲେଖିଲେ ବାଗିସା ଯସ୍ୟ ବଦନେ ଲକ୍ଷ୍ମୀରି ଯସ୍ୟ ଚ ବକ୍ଷସି ଯସ୍ୟାସ୍ତେ ହୃଦୟେ ସମ୍ବିତ ତଂ ନୃସିଂହମହଂ ଭଜେ। ଏହାର ଅର୍ଥ ହେଉଛି ଯାହାର ମୁଖରେ ସରସ୍ୱତୀ ବାସ କରୁଛନ୍ତି, ଯାହାଙ୍କର ବକ୍ଷ ଦେଶରେ ଲକ୍ଷ୍ମୀ ବାସ କରୁଛନ୍ତି, ଏବଂ ଯାହାର ହୃଦୟରେ ସ୍ୱୟଂ ଜ୍ଞାନ ଆସି ଅବସ୍ଥାନ କରୁଛନ୍ତି, ସେହି ନୃସିଂହ ରୂପୀ ଭଗବାନ ଶ୍ରୀ ଜଗନ୍ନାଥଙ୍କୁ ମୁଁ ପ୍ରଣାମ କରୁଛି, ଏଇଟା ଶ୍ରୀଧର ସ୍ୱାମୀ କହିଲେ। ତା ଅର୍ଥ ମହାଲକ୍ଷ୍ମୀ ମହାପ୍ରଭୁଙ୍କର ବକ୍ଷସ୍ଥଳରେ ବାସ କରୁଛନ୍ତି,
11: ମହାପ୍ରଭୁଙ୍କ ଠାରୁ ଲକ୍ଷ୍ମୀ ଅଲଗା ନୁହନ୍ତି କସ୍ମିନ୍ କାଳେ,
12: କେତେବେଳେ ସେ ଅଲଗା ହେଇପାରିବ ନାହିଁ। ଏଭଳିକି କ୍ଷଣଙ୍ଗ୍ନ ସହତେ ମୁକ୍ତୁମ୍ ସ୍କନ୍ଦ ପୁରାଣରେ ଗୋଟିଏ କ୍ଷଣ ବି ସେ ମହାପ୍ରଭୁଙ୍କୁ ତ୍ୟାଗ କରିପାରିବେ ନାହିଁ, ଏ କଥା ସ୍କନ୍ଦ ପୁରାଣରେ ପରିଷ୍କାର।
11: ମହାପ୍ରଭୁ ଆସିକରି ଆଡ଼ପ ମଣ୍ଡପରେ ଅବସ୍ଥାନ କଲେ ମାନେ ଲକ୍ଷ୍ମୀ ଅଛନ୍ତି,
12: ଲକ୍ଷ୍ମୀ ରହିବେ,
11: ରହିବେ,
12: ଲକ୍ଷ୍ମୀ ଛାଡ଼ିବେ କେମିତି ତାଙ୍କ ପକ୍ଷ ଦେ।

0: ଖାଇବାର ଦାୟିତ୍ୱ ମହାଲକ୍ଷ୍ମୀଙ୍କର ଜଗନ୍ନଙ୍ଗ ପାଚ ଏତେ ଲକ୍ଷ୍ମୀ ହିଁ ଭୋକ୍ତା ସ୍ୱୟଂ ଜନାର୍ଦ୍ଦନ।
1: ଆଚ୍ଛା, ବଢିଆ ହେଲା, ଏଇ ପ୍ରଶ୍ନର ଉତ୍ତର ଆମେ ଦେଇଦେଲେ। ଆଉ ଗୋଟେ ପ୍ରଶ୍ନ ହେଲା ଯେ ଏଇଠି ତ ବିମଳା ନାହାନ୍ତି ଆଡ଼ପ ମଣ୍ଡପରେ, ତେଣୁ ବିମଳାଙ୍କୁ ସମର୍ପଣ ନହେଲେ ତ ମହାପ୍ରସାଦ ହୁଏ ନାହିଁ, ତେଣୁ ଏଇଠି କେମିତି ମହାପ୍ରସାଦ ହେଉଛି ବିମଳା ନଥାଇକି?
0: ଏଇ ଯେଉଁ କଥାଟି ଆପଣ କହିଲେ, ସମର୍ପଣ ନହେଲେ ତାହା ମହାପ୍ରସାଦରେ ପରିଣତ ହୁଏ ନାହିଁ, ଏ କଥାଟି ସମ୍ପୂର୍ଣ୍ଣ ଭୁଲ।
1: ଆଚ୍ଛା,
0: ଲୋକମାନଙ୍କ ମୁଣ୍ଡରେ ପଶିଛି ଯେ ବର୍ତ୍ତମାନ ଆଗ ମହାପ୍ରସାଦ ଯାଇକରି ବିମଳାଙ୍କ ପାଖରେ ସମର୍ପିତ ହେଲେ ତାହା ମହାପ୍ରସାଦରେ ପରିଣତ ହୁଏ, କିନ୍ତୁ ତାହା
1: ଭୋଗ ହେଲା ପରେ,
0: କିନ୍ତୁ
1: ଭୋଗ ହେଲା ପରେ
0: ମହାପ୍ରସାଦକୁ ମା ବିମଳା ଭୋଜନ କରନ୍ତି, ତାଙ୍କ ପାଇଁ ରୋଷଘର ନାହିଁ। ଆପଣ ଦେଖିବେ ଲକ୍ଷ୍ମୀଙ୍କର ଗୋଟିଏ ରୋଷଘର ଅଛି ବଡ଼ଦେଉଳରେ, କିନ୍ତୁ ବିମଳାଙ୍କ ପାଇଁ ରୋଷଘର ନାହିଁ। ସେ କ'ଣ କରନ୍ତି, କେବଳ ସେ ହେଲେ କୈବଲ୍ୟ ଲୋଲୁପିନୀ, ତେଣୁ ମହାପ୍ରଭୁଙ୍କର କୈବଲ୍ୟ ବାହାରିଲା ପରେ ସେ ତାକୁ ଭୋଜନ କରନ୍ତି, ଆଉ ତାଙ୍କ ପାଖରେ ଲାଗିଲେ ଯାଇକରି
1: ମହାପ୍ରସାଦ
0: ହୁଏ, ଏଇଟା ଭୁଲ। ଆଚ୍ଛା, ଆମେ ଏବେ ପ୍ରଶ୍ନ କରୁଛନ୍ତି ଆପଣ ଯେ ବିମଳା ତ ଏଠି ନାହାନ୍ତି, ଖାଉଛନ୍ତି କେମିତି? ଶୁଣନ୍ତୁ, ଆପଣ ବିଷ୍ଣୁ ସହସ୍ର ନାମରେ ପ୍ରଭୁଙ୍କର ଗୋଟିଏ ନାମ ଦେଖିବ, ଅଦୃଶ୍ୟ ବ୍ୟକ୍ତ ରୂପଶ୍ଚ, ସେ ନିଜେ ହେଉଛନ୍ତି ଅଦୃଶ୍ୟ, ପୁଣି ହେଉଛନ୍ତି ବ୍ୟକ୍ତ ରୂପ। ଆମେ ଯାହାଙ୍କୁ ରଥରେ ଆଣୁଛେ ବ୍ୟକ୍ତ ରୂପ, କିନ୍ତୁ ସେ ସମସ୍ତଙ୍କ ପାଖରେ ଅଛନ୍ତି। ତୋର ପାସେ ପାସେ ଛନ୍ତି ନନ୍ଦନ, ତୁଇ କାହିଁକି କରୁଛୁ, କେଉଁ ରୂପରେ ଅଛନ୍ତି, ଅଦୃଶ୍ୟ ରୂପରେ। ତେଣୁ ଏଠାରେ ମଧ୍ୟ ସେହି କୈବଲ୍ୟ ଲୋଲୁପିନୀ ମା ବିମଳା ଅଦୃଶ୍ୟ ରୂପରେ ରହି ମାଆଙ୍କ ପାଖରେ ଯେତେବେଳେ ମହାପ୍ରସାଦ ହୋଇଯାଏ ସେ ତାକୁ ଅଦୃଶ୍ୟ ରୂପରେ ପାଆନ୍ତି।
1: ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ଆମର ଏଇ ଯେଉଁ ଜଗନ୍ନାଥ ସଂସ୍କୃତି ବା ମହାପ୍ରଭୁଙ୍କର ଲୀଳା ଯେତେବେଳେ ଆମେ ଆଲୋଚନା କରୁଛୁ, ଆମକୁ ଦୁଇଟି କଥାକୁ ଧ୍ୟାନ ଦେବାକୁ ପଡ଼ିବ। ଗୋଟିଏ ହେଲା ଲୌକିକ ବିଚାର, ଆଉ ଗୋଟିଏ ହେଲା ତାତ୍ତ୍ୱିକ ବିଚାର। ତାତ୍ତ୍ୱିକ ବିଚାରରେ ମହାପ୍ରଭୁଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ। ସିଏ ଆସନ୍ତି, ଆମେ ଯେଉଁ କହିଦେଉଛୁ ଅନେକ ସମୟରେ, ସିଏ ଜନ୍ମବେଦିକି ଆସିଛନ୍ତି, ବାହୁଡ଼ାରେ ଫେରିଗଲା ବେଳକୁ ତାଙ୍କୁ ଆଉ ମନ ହେଉନଥିବ ଯିବାକୁ, ତେଣୁ ମହାପ୍ରଭୁଙ୍କର ମନ ଟିକେ ବିରସ ହେଉଥିବ। ଏସବୁ ଆମର ଲୌକିକ ବିଚାର, ଏବଂ ଗୋଟେ ଲୀଳାରେ ଆମେ ତାକୁ ଏ ଲୌକିକ ବିଚାର କରୁ।
0: ଶାସ୍ତ୍ରରେ କୁହାଯାଇଛି ଲୋକବତ୍ ତୁ ଲୀଳା କହିବଲି,
1: ତା ନାଇଁ ନାଇଁ ସେଇଟା ହେଲେ କ'ଣ ହବ କି କହୁଛି ନା, ଆମକୁ ଟିକେ ଆନନ୍ଦ ମିଳୁଛି, ଆମେ ମହାପ୍ରଭୁଙ୍କ ସହିତ ନିଜକୁ ଟିକେ ଯୋଡ଼ି ପାରୁଛୁ।
0: ଆମ ଆମରି ଭଳିଆ ସେ ଲୀଳା କରୁଛନ୍ତି,
1: କିନ୍ତୁ ତାର ତତ୍ତ୍ୱଟି ହେଉଛି, ଦେଖନ୍ତୁ ଯେତେ ପ୍ରିୟ ସ୍ଥାନ ହଉ, ମହାପ୍ରଭୁ 7 ଦିନରୁ ଅଧିକା କାଳ କେବେ ଆଡ଼ପ ମଣ୍ଡପରେ ରହନ୍ତି ନାହିଁ। ତାର କାରଣ ହେଉଛି ଭଲ ଲାଗୁଥାଇ ପାରେ, କିନ୍ତୁ ସେ ତ ମାୟାର ଅତୀତ, ମହାପ୍ରଭୁଙ୍କୁ ମାୟା କୁଆଡ଼େ ଲାଗିବ।
0: ଏ କିଛି କ୍ଷଣ ପୂର୍ବରୁ ଆପଣ କହୁଥିଲେ, ଭଲ କଥା ଟିକେ କହୁଥିଲେ, ଟିକେ ମନେ ପକାନ୍ତୁ, କର୍ମ ପାଖରେ ଇଏ ସବୁ ତୁଚ୍ଛ ହେଇଯାଏ। ଆପଣ ଯେଉଁ କର୍ମ କରିବାକୁ ସଂସାରକୁ ଆସିଛନ୍ତି ସିଏ ହେଉଛି ମୁଖ୍ୟ, ତେଣୁ ମହାପ୍ରଭୁ ସେଠି ବସିକରି କର୍ମସ୍ଥାନରେ ବସିଛନ୍ତି, ଏଠିକି ଆସିଲେ 7 ଦିନ ପର୍ଯ୍ୟନ୍ତ ରହିବେ, କିନ୍ତୁ କର୍ମସ୍ଥାନ ହେଲା ମୁଖ୍ୟ,
1: ଏବଂ ତାଙ୍କୁ ମାୟା ସ୍ପର୍ଶ କରିପାରିବ ନାହିଁ, କାରଣ ସେ ମାୟାର ଅଧୀଶ୍ୱର। ସେଥିପାଇଁ ଗୀତାରେ କହିଛନ୍ତି ମାୟାଧ୍ୟକ୍ଷଣ ପ୍ରକୃତି ହେତୁ ନା ନେନ କହନ୍ତି
0: ଜଗତ ବିପରିବର୍ତ୍ତ।
1: ତେଣୁ ମୋର ଅଧ୍ୟକ୍ଷତାରେ ମାୟା ଏ ଜଗତକୁ ସୃଷ୍ଟି କରିଛି, ତେଣୁ ମୋତେ ମାୟା ଆଉ ଧରିବ କୁଆଡ଼େ, ମୁଁ ତ ମାୟାର ଅଧୀଶ୍ୱର, ମୁଁ ତ ମାୟାର ଅତୀତ। ତେଣୁ ଆମେ ଲୋକବତ ଏଇ ଯେଉଁ ଲୀଳା କରୁଛନ୍ତି,
0: ସଂସାରରେ 3 ଶ୍ରେଣୀର ଲୋକ ଆପଣ ଦେଖିବେ
1: ଆଜ୍ଞା,
0: ଜଣେ ହେଉଛନ୍ତି ମାୟାଧୀନ, ଆଉ କେତେକ ଅଛନ୍ତି ମାୟାତୀତ, ଆଉ ହେଉଛନ୍ତି ଜଣେ ମାୟାଧୀଶ। ମାୟାଧୀନ କିଏ? ଆମମାନେ ସବୁ ପ୍ରାଣୀ, ଯେଉଁମାନେ ଅଜ୍ଞାନୀ ବ୍ୟକ୍ତି ସେମାନେ ହେଉଛନ୍ତି ମାୟାଧୀନ, ମାୟାର ଅଧୀନ। ଆଉ ମାୟାତୀତ କିଏ? ଯେଉଁ ମୁନି ଋଷିମାନେ ସାଧନା କରିକିରି ସିଦ୍ଧି ଲାଭ କରିଛନ୍ତି, ସେମାନେ ମାୟାକୁ ଅତିକ୍ରମ କରିଛନ୍ତି, ତେଣୁ ସେମାନେ ହେଉଛନ୍ତି ମାୟାତୀତ, କିନ୍ତୁ ମହାପ୍ରଭୁ ସ୍ୱୟଂ ହେଉଛନ୍ତି ମାୟାଧୀଶ। ତେଣୁ ମାୟା ମାୟାର ଅଧୀଶ, ସେ ମାୟା ତାଙ୍କ ଛାଇ ମଧ୍ୟ ସ୍ପର୍ଶ କରିପାରିବ ନାହିଁ, ତେଣୁ ମାୟା ମାୟା ପାଖରେ ମାୟାଧୀଶଙ୍କ ପାଖରେ ମାୟା କୌଣସି ପ୍ରଭାବ ବିସ୍ତାର କରିପାରେ ନାହିଁ।
1: ବାଃ, ବହୁତ ବଢ଼ିଆ କଥା। ଏବଂ ଏଇଥିରୁ ମଧ୍ୟ ଆମକୁ ଯେଉଁଟା ଆମେ ଆମର ଧାରା ବିବରଣୀ ଆରମ୍ଭରେ କହିଥିଲେ ଆମକୁ ମହାପ୍ରଭୁଙ୍କ ପାଖରୁ ଏଇ ତତ୍ତ୍ୱଟି ଆମକୁ ଗ୍ରହଣ କରିବାକୁ ପଡ଼ିବ ଯେ ଆମକୁ ମଧ୍ୟ ମାୟାତୀତ ହେବାକୁ ପଡ଼ିବ। ଆମେ ତ ମାୟାଧୀଶ ହେଇପାରିବାନି, କିନ୍ତୁ ମାୟାତୀତ ହେଇପାରିବା। ଏବଂ ମାୟାତୀତ ହେଲେ କ'ଣ ହେବ ନା, ସଂସାରର ଦୁଃଖ କ୍ଲେଶ ଯେଉଁ ତ୍ରିତାପ ବୋଲି ଆମେ କହୁ, ଆଧ୍ୟାତ୍ମିକ ଆଦି ଭୌତିକ ଆଦି ଦୈବିକ, ଏ ତ୍ରିତାପ କବଳରୁ ଆମେ ମୁକ୍ତ ହେଇକିରି ଏ ସଂସାରରୁ ହସି ହସିକିରି ବିଦାୟ ନେଇପାରିବା।
0: ଶ୍ରୀମଦ୍ ଭାଗବତ ଗୀତାରେ ଭଗବାନ କହିଲେ, ମମ ମାୟା ଦୂରତ୍ୟୟା ଦୈବୀ ହେ ସା ଗୁଣମୟୀ, ମମ ମାୟା ଦୂରତ୍ୟୟା ମାମେ ମଜେ ପ୍ରପଦ୍ୟନ୍ତେ ମାୟା ମେ ତାଙ୍କ। ଆପଣ ଯେଉଁଟା କହିଲେ ମାୟା ତୀତ ହେବ, ଅର୍ଥାତ୍ ମାୟାକୁ ଅତିକ୍ରମ କରିବା କେମିତି, ଭଗବାନ ନିଜେ ଅର୍ଜୁନକୁ ବୁଝେଇ ଦେଲେ ଯେ ଦୈବୀ ହେ ସା ଗୁଣମୟୀ ମମ ମାୟା ଦୂରତ୍ୟୟା, ମୋ ମାଆକୁ ମାୟାକୁ କେହି ଅତିକ୍ରମ କରିପାରିବେନି, ମୁଁ ଏମିତି ମାୟା ସୃଷ୍ଟି କରୁଛି ସେଟା ମୋ ପରିକଳ୍ପିତ।
1: କିନ୍ତୁ କିନ୍ତୁ ତାଙ୍କର କୃପା ଯେତେବେଳେ ହେବ,
0: ମାମେ ବଜେ ପ୍ରପଦ୍ୟନ୍ତେ, ଯେ ମୋ ପାଖରେ ଶରଣାପନ୍ନ ହେବ ମାୟା ମେ ତାଙ୍ଗ ତରମତି। ଏ ମୁନି ଋଷିମାନେ କ'ଣ କରୁଥିଲେ, ସେମାନେ ମାୟାତୀତ କେମିତି ହେଲେ, ଭଗବାନଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଇଯାଇଛନ୍ତି, ତେଣୁ ଭଗବାନ ତାକୁ ମାୟାତୀତ କରିଦେଇଛନ୍ତି।
1: ତେଣୁ ଏ ରଥଯାତ୍ରାର ଗୋଟେ ବଡ଼ ଉପଲବ୍ଧି ହେଲା ଯେ ଏ ରଥଯାତ୍ରା ମହାପ୍ରଭୁଙ୍କର ଏଭଳି ପାବନ ଲୀଳାରେ ଆମକୁ ମାୟାତୀତ କରିବା ପାଇଁ ମହାପ୍ରଭୁଙ୍କର ଲୀଳା, ଏଇଟା ହେଉଛି ବଡ଼ ତତ୍ତ୍ୱ, ଏଇଟାକୁ ଆମେ ରଥଯାତ୍ରାରୁ ଗ୍ରହଣ କରିବା ଉଚିତ।
0: ଆଜ୍ଞା ଆଜ୍ଞା,
1: ବହୁତ ବଢ଼ିଆ। ଆପଣ ଏଥର ଆପଣଙ୍କର ଯାହା କହିବା କଥା କହନ୍ତୁ, ତାପରେ ଡକ୍ଟର କଲ୍ୟାଣୀ ନନ୍ଦୀଙ୍କୁ ଆମେ ମାଇକ୍ରୋଫୋନ୍ ହସ୍ତାନ୍ତର କରିବା।
0: ବର୍ତ୍ତମାନ ଆମେ ଦେଖିପାରୁଛୁ ଯେଉଁ ମାୟାଧୀଶଙ୍କ କଥା ପଡ଼ିଥିଲା, ମାୟାଧୀଶ ବର୍ତ୍ତମାନ ଅଛନ୍ତି, ଏବେ ମଧ୍ୟ ଗୁଣ୍ଡିଚା ମଣ୍ଡପରେ ସେ ଅବସ୍ଥାନ କରୁଛନ୍ତି। ଏବଂ ଆମର ଶ୍ରୀ ଆମର ପ୍ରଶାସନ ପକ୍ଷରୁ ଚଳିତ ବର୍ଷ ଅତି ସୁନ୍ଦର ଭାବରେ ଏଇ ଗୁଣ୍ଡିଚା ମଣ୍ଡପର ଯେଉଁ ପରିବେଶ ତାକୁ କରାଯାଇଛି। ଆପଣ ଦେଖିବେ ଯେ ଏଇ ଯେଉଁ କାନ୍ଥ ଗୁଡ଼ିକ ଥିଲା ସେ ତାହା ଟିକେ ଟିକେ ଜୀର୍ଣ୍ଣ ହେଇ ଆସୁଥିଲା, କିନ୍ତୁ ସରକାର ଆମର ଏଇ ଯେଉଁ କାନ୍ଥ ଗୁଡ଼ିକରେ ଏତେ ପଥର ସମ୍ପୂର୍ଣ୍ଣ ଭାବରେ ଆଚ୍ଛାଦନ କରିଦେଇଛନ୍ତି, ଯାହାଫଳରେ ଏହାର ରୂପ ପରିବର୍ତ୍ତନ ହେଇଯାଇଛି। ଯଦି ଆପଣ କେତେବେଳେ ସନ୍ଧ୍ୟା ସମୟରେ ଆସନ୍ତି, ଆପଣ ଦେଖିବେ ଏହାର ଚତୁର୍ଦ୍ଦିଗରେ ଏଭଳି ଆଲୋକୀକରଣ କରାଯାଇଛି, ଯାହାଫଳରେ ବର୍ତ୍ତମାନ ଏହା ଅତ୍ୟନ୍ତ ଆକର୍ଷଣୀୟ ଗୁଣ୍ଡିଚା ମଣ୍ଡପରେ ପରିଣତ ହେଇଛି। ଏବଂ ମୁଁ ତ ଭାବୁଛି ୟା ପରେ ଯାହା ପରିକଳ୍ପନା ରହିଛି ଯେ ଇଏ ଗୁଣ୍ଡିଚା ମଣ୍ଡପର ଭିତରେ ସବୁବେଳେ ଗୋଟେ କୁହାଯାଉଛି ଭାବନାଭୂତ ଅଛି। ଭାବନାଭୂତ ଅଛି କ'ଣ, ଅର୍ଥାତ୍ ଏ ଗୁଣ୍ଡିଚା ମଣ୍ଡପ ସବୁବେଳେ ବନ୍ଦ ହେଇକରି ପଡ଼ୁଛି, ତେଣୁ ମହାପ୍ରଭୁ ଆସିଲେ ସାତ ଦିନ ଅବସ୍ଥାନ କଲେ, ଲୀଳା ଖେଳା କଲେ, ଏବଂ ଏଠାରେ ମହାପ୍ରସାଦ ଇତ୍ୟାଦି ବିତରଣ ହେଲା, ସବୁ ଏତେ ପରିମାଣରେ ଲୋକ ବର୍ତ୍ତମାନ ଆସୁଛନ୍ତି ଭକ୍ତ ଯେ ତା ଭିତରକୁ ପ୍ରବେଶ କରିବା ପାଇଁ ବୟସ୍କମାନେ ସାହସ ବି କରୁନାହାନ୍ତି। ଯାହା ବି ହେଉ, ଲୀଳା ଖେଳା ସମ୍ପନ୍ନ କରି ସେ ବାହାରି ଯାଉଛନ୍ତି, ପୁଣି ବନ୍ଦ ହେଇଯାଉଛି। କିନ୍ତୁ ଆମର ବର୍ଷ ସାରା ବୋଧ ହୁଏ ଇଏ ପୁଣି ଚାଲିବ। ମୁଁ ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
2: ଜୟ ଜଗନ୍ନାଥ। ଶ୍ରୋତାବନ୍ଧୁ, ଆମେ ଦେଖିପାରୁଛୁ କେତେ ସୁନ୍ଦର ଭାବରେ ଏଇ ଶରଥା ବାଲିର ପ୍ରାଙ୍ଗଣରେ ଭକ୍ତମାନେ ଅପେକ୍ଷା କରିଛନ୍ତି। ଆପଣମାନଙ୍କୁ ବିଶ୍ୱାସ ହେବନି, କିନ୍ତୁ ଆମେ ଯେହେତୁ ପ୍ରତ୍ୟକ୍ଷ ଭାବରେ ଦେଖୁଛୁ, ଆଜି ଏଇ ଶରଥା ବାଲିର ବାତାବରଣ ଏତେ ବହୁତ ବହୁତ ବଢ଼ିଆ ଅଛି, ଯାହାକୁ ଦେଖିଲେ ମନ ଆନନ୍ଦ ହେଇଯାଉଛି। ଆଉ ଶୃଙ୍ଖଳିତ ଭାବରେ ଆମେ ଦେଖିପାରୁଛୁ ଯେଉଁ ବ୍ୟାରିକେଡ୍ କରାଯାଇଛି, ସେ ବ୍ୟାରିକେଡ୍କୁ ବହୁ ଆମର ଆରକ୍ଷୀ ବାହିନୀମାନେ ଯେଉଁମାନେ ନାନା ପୋଷାକରେ ବିଭକ୍ତିକରଣ କରାଯାଇଛନ୍ତି, ଏବଂ ସେହିପରି ଭାବରେ ଭକ୍ତମାନଙ୍କୁ ସେମାନେ ଯେତେବେଳେ ଶୃଙ୍ଖଳିତ ବ୍ୟାରିକେଡ୍ କରିକି ତାଙ୍କୁ ରଖିଛନ୍ତି, ଅଟକାଇଛନ୍ତି ରଥ ନିକଟକୁ ଆସିବା ପାଇଁ, ଆଉ ଭକ୍ତମାନେ ମଧ୍ୟ ସେ ବ୍ୟାରିକେଡ୍ ବାହାରେ ଏତେ ସମୟ ଧରି ଅପେକ୍ଷା କଲେଣି, ତଥାପି ତାଙ୍କର ଭୋକ ନାହିଁ, ଶୋଷ ନାହିଁ, କିଛି ନାହିଁ। ଆମେ ଯାହା ଦେଖୁଛୁ ସେଇ ପର୍ଦ୍ଦା ବା ଟିକେ ଟିକେ ଫାଙ୍କ ମାଧ୍ୟମରେ ଆମେ ଦେଖିପାରୁଛୁ ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ସେଇ ଶରଥା ବାଲିର ପ୍ରାଙ୍ଗଣରେ ବସି ପଡ଼ିଲେଣି, କାରଣ ସେ ସ୍ଥାନକୁ ଛାଡ଼ିକି ଯିବାକୁ ସେମାନଙ୍କର ମନ ବଳାଉନାହିଁ। କାରଣ ଥରେ ଯଦି ସେମାନେ ସେ ସ୍ଥାନ ଛାଡ଼ିକି ଚାଲିଯିବେ, ଆଉ ଏଭଳି ସୁନ୍ଦର ସୁଯୋଗ ପାଇପାରିବେ ନାହିଁ। ସେଥିପାଇଁ ଚକାମାଡ଼ି ବହୁତ ଭକ୍ତ ବସିସାରିଛନ୍ତି, ଆଉ କେତେକ ଶ୍ରଦ୍ଧାଳୁ अत्यंत सुंदर भाव संकीर्तन करदंड नृत्य करुँचना नदिया नवदीपर जो संकीर्तन परंपरा को चैतन्य महाप्रभु जितेबले ओडिशा आसी से 1510 ख्रीष्टाब्दे से ही अनुभव करते प्रभु संकीर्तन मध्यम भजन श्रवण कीर्तन यू मध्यम प्रभु पाइबापी जहाँ प्रताप रुद्रदेव से समय से संकीर्तन परंपरा को देते प्राधान्य आई धारा मध्य आज भी रही कारण जदि आम प्रभु प्रत्यक्ष सानिध्य न पाईपर दूर तर सामे टे दर्शन करने पाखे आम भक्ति नैवेद्य को अर्पण करने नृत्य आ संगीत बाद्य ये हूँ गोटे प्रकृष्ट मध्यम जो मध्यम को आज अनेक श्रद्धालु आपणे जहाँ को मध्य श्रवण कर आम मन भितर गोटे से हीपरी भाव गोटे सृष्टि हो गए भाव जो भाव आम तल्लीन हो जाऊे देखुचु रथ जो रथ निकटरे घोड़ा जो चारि चारि गोटी बार गोटी घोड़ा ताहा सुंदर भाव रही अपेक्षा कर कारण गोटे पर गोटे नीतिकांति अनुष्ठित हो प्रभु आसवे आ सबुठ बड़ गुरुत्वपूर्ण कथा आम देखीचुजे जगन्नाथ जो नंदीघोष रथ थुआई गोटे जात्रा कला बेले ये हूँ मानवीय लीला पुरुषोत्तम सुमहत क्षेत्रम परम पावनम यस्ते दारवतन शिष्य मानुष लीला प्रभु जदिओ दारु तनु धारण कर दारवीय विग्रह दारु ब्रह्म किंतु तर लीला जेहेतु मानवीय लीला आमे माने जेमती यात्रा समय रे आमे गला बेले कौनसी स्थान को आमर समस्त आसबाबपत्र आमे नेइकिरे जाइताउ आमे देखि पारुछु जे नंदीघोष रथ रे प्रभुंकर जो जाइथिला जो बाक्स से बाक्स मध्य आसिकी वर्तमान रही सारिलेनी आउ माँ देवी सुभद्रा रथ रे मध्य गोटे बाक्स एबे मध्य आसिकी रही सारिलानी सेतरे प्रभुंकर दैनंदिन जो आसबाबपत्र वस्त्र सब जाइथिला ताहा वर्तमान रही आमे तो सिंधुक पेटिका जाउथिला किंतु वर्तमान आमे बाक्स मध्य देखि पारुछु समय विवर्तन धारा जदिओ किसी संपूर्ण परिवर्तन होना आम नीतिकांति किंतु आमर नीतिकांति सिना परिवर्तन होना किंतु परिवर्तन टिके तार चालीचलन आम सिंधुका बदल आज बाक्स देखिपुँ धुआई या पर कुंड आसब जेपरी भाव जहाँ सब नहींक जा भाव सब कि आसब कितु श्रद्धा आम भक्त बृंद जो मैंने आमर आकाशवाणी चैनल मध्यम आम ठारु शुणी पारुछंती महाप्रभुंकर लीलाजात्रार कथा गाथा ए सुंदर दिव्य लीलार रूप को आम आम प्रत्यक्ष धारा बरणी मध्यम आपण मानक प्रदान करुचु किंतु से महाप्रभुंकर अनन्य लीला जी कि सर्व रहस्यतम पुरुष तमस्य देवरा जानती कुत मनुष्य प्रभुंकर 119 प्रकार सेवा रही अनेक नीतिकांति रही प्रातः समय उठवा पर शयन पर्यंत अनेक नीतिकांति जहाँ जो कि 12 मस 13 यात्रा 27 गोटी उपजात्रा 108 पर्वपर्वाणी तारी भितर आपण मानक भितर निश्चित भाव किछि ना किछि प्रश्न उंकी मारुथिबो से आपणकर मनर प्रश्न जदि किछि थाए तेबे आमर व्हाट्सएप नंबर 8895254200 आपण मानक आउ थरे आमे कहि दउचु नोट करि नियंतु आमर आकाशवाणी व्हाट्सएप नंबर हला 8895254200 ए व्हाट्सएप नंबर रे आपण मानक भितरे रहितबा सेही संगुप्त भावना आपणकर मन भितरे उंकी मारथिबा महाप्रभुंकर नीतिकांति तांकर लीला तांकर जानी यात्रा जहाँ जहाँ अच्छी आपण मानकर प्रश्न होइछि से प्रश्न को ए व्हाट्सएप माध्यम रे आपण आम को पठातु आमे मध्य आमर एठार उपस्थित थिबा गवेषक जो माने अछन्ति उद्घोषक समस्ते आमे प्रयत्न हो प्रचेषा करूँ चेष्टा करूँ आपण मानक से उत्तर को प्रतिपादन करने प्रदान करने पुनः नहीं जाऊँ से शरधावाली से प्रांगण को जो शरधावाली प्रांगण में आम देखिपु दल दल हो विभिन्न गोष्ठीर विभिन्न रंग बेरंगर सतेजपरी विभिन्न रंग बेरंगर प्रजापति ये फुटी उठी आसी महाप्रभु को अभिवादन जनईवाई नर्तक नर्तकी माने सुंदर नृत्य कलार षोल कलार ठाकुर महाप्रभु जी रात्र समय बड़ सिंहार समय प्रभु गीत गोविंदर से गान बा गीत गोविंदर सुललित स्वर मधुर स्वर को न शुणिले निद लगे ना संगीत बाद्य मन मध्य अत्यंत आनंदित हो उठे। ठीक से हीपरी आम देखिपु शरधा बाली अनेक जी कि नृत्य शिल्पी से मानकर नृत्य कलार से निखुण रूप प्रभु निकटरे एठी भेटी दौंट नाना रंगरे नाना ढंगरे नाना रूपरे नाना शैली रे तांग भितरे केवल गोटे भावना मो प्रभु जगन्नाथ जी कि समग्र विश्वर अधीश्वर सी ही होती एकमात्र पुरुष संसार रे आ समस्ते होती से गोपिका बा नर्तकी जो माने होती प्रकृति प्रकृति सहित पुरुषर मिलन ए मिलनर यात्रा भाववंदनर यात्रा महाप्रभु आसी नवदिनात्मक यात्रा रे एठी यात्रा समापन करी आज प्रत्यावर्तन करिवे श्रीमंदिर को ये नौ संख्या गोटे बहुत गुरुत्वपूर्ण संख्या कारण मनीष प्रत्येक आमर कार्य जहाँ हूँ नीलाचल क्षेत्र में से नौ संख्या को पूर्ण संख्या को लेकिन करमर मध्य रही शास्त्रीय परंपर नवग्रह नवरस नवरत्न आ सबुठार चमत्कार कथा है श्रीमंदिर रोषशाला जो रंधन कार्य होती नौ गोटी हांडी एका सांगे रे बसिके होई छी किने से हांडी रे बसिबार मध्य निर्दिष्ट नियम रही छी ऊपर को बसु नाही छ आउ जोटी 5 3 एवं 1
3: पवित्र रथयात्रारे पूर्वतट रेलपथर विनम्र सेवा जारी रहिछि। ए वर्ष यात्रीमानंक सुविधा पई ओडिसार विभिन्न प्रांतरु ओ पडोसी राज्यरु विशेष ट्रेन चलाचलर घोषणा करा जायछि। एति सहित अतिरिक्त टिकट विक्रय केन्द्र यात्री सहायता केन्द्र ओ स्टेशन मानंकरे यात्रीमानंक सुरक्षा पई विशेष व्यवस्था करा जायछि। पूर्वतट रेलपथ आपनंक सेवारे
4: वर्तमान राज्यरे ममता ओ प्रधानमंत्री मातृवंदना योजना मिलित भावरे कार्यकारी करूछि।
5: एहि योजना अधीनरे कन्या संतान जन्म करूथिबा महिलांकु उत्साहित करिबा पई पूर्वरु दिया जाउथिबा सहायता राशि 10,000 टंका परिवर्ते 12,000 टंका प्रदान करिबा पई सरकार घोषणा करिछंती। एही अर्थराशि को हिताधिकारी माने निजे ओ शिशुर स्वास्थ्य एवं पुष्टिर उन्नति निमन्ते विनियोग करिथांती। सरकारक निष्पत्ति अनुजाई वर्धित सुविधा 1 एप्रिल 2025 रु लागू करा जायछि।
4: एही योजना अधीनरे मिलुथिबा सुविधा गुडीक हेउछि कन्या संतान जन्म क्षेत्ररे हिताधिकारी माने प्रथम एवं द्वितीय गर्भधारण पई 12,000 टंका पाइबे।
5: पुत्र संतान जन्म क्षेत्र हिताधिकारी माने प्रथम एवं द्वितीय गर्भधारण पई 10,000 टंका पाइबे।
4: विशेष भाबे अनुन्नत जनजाति समुदाय संप्रदायर महिला मानंकु तृतीय एवं परवर्ती जे कोनोसी गर्भधारण पई कन्या संतान क्षेत्र रे 12,000 टंका एवं पुत्र संतान जन्म क्षेत्र रे 10,000 टंका प्रदान करा जिवार व्यवस्था करा जायछि।
5: एही योजना विषय रे अधिक सूचना पाइबा पई आपनको निकटस्थ अंगनवाड़ी केन्द्र रे जोगाजोग करंतु।
4: अधिक सूचना जानिबा पई महिला ओ शिशु विकास विभागर वेबसाइट wcd.odisha.gov.in रे लॉगिन करंतु। महिला ओ शिशु विकास विभाग द्वारा जनहित रे जारी
6: जय जगन्नाथ रथात्र अवसर में आपमानको हार्दिक शुभेच्छा। लक्ष लक्ष भक्तंकर सुस्थ एवं सुरक्षित दर्शन पाई स्वास्थ्य एवं परिवार कल्याण विभाग व्यापक प्रस्तुति करिछन्ते। पूरी बड़दाण्ड एवं प्रमुख स्थान रे 8 अत्याधुनिक 10,000 विशिष्ट चिकित्सा शिविर यथा पुरुणा रघुनंदन पाठागार निकटने नीलाद्री भक्त निवास जगन्नाथ वल्लभ पार्किंग परिसर में बगला परिसर में मार्केट छक म्युनिसिपालिटी मार्केट कॉम्प्लेक्स सामने भोलानाथ विद्यापीठ ठारे बस स्टैंड रे रेल स्टेशन मुख्य फाटक सम्मुखे व्यवस्था करा जाई छी। ता सहित 30 प्राथमिक चिकित्सा केन्द्र प्रत्येक शिविर में विशेषज्ञ डॉक्टर नर्स पारामेडिकल कर्मचारी ऑक्सीजन ईसीजी जरूरीकालीन औषध और 24 घंटिया सेवा उपलब्ध। गुरुतर रोगी पाई मुख्य चिकित्सालय 300 अधिक संरक्षित शज्ञा आईसीयू बर्न वार्ड ऑपरेशन थिएटर रो व्यवस्था रही। भक्त मानकर तुरंत सेवा पाई 82 एम्बुलेंस सह स्वतंत्र कॉरिडोर और प्रशिक्षित दल प्रस्तुत अछंती। आपनको सुस्थता आमर सर्वोच्च प्राथमिकता।
7: स्वास्थ्य और परिवार कल्याण विभाग ओडिसा।
8: हाँ, ये पसंद
9: हाँ सर आपनको चॉइस बहुत भल अच्छी डिजाइन भी नुआ
8: डिजाइन नुआ अच्छी ठीक अच्छे किंतु सुनार विशुद्धतार प्रमाण कौटि मिल
9: सचेतन ग्राहक हूँ आज ही डाउनलोड करंतु BIS केयर ऐप सुना किनिबा पूर्वरु BIS केयर ऐप रु HUID कोड निश्चय जांच करंतु।
10: ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ମହାପ୍ରଭୁଙ୍କର।

0: ଯାହା ଦେଇ କୋଟି କୋଟି ଓଡ଼ିଆମାନଙ୍କୁ ଉଦ୍ବୁଦ୍ଧ କରୁଛି। ଯେଉଁ ସାଲବେଗ ଥରେ କହିଥିଲେ ଯେ ଏକା ତୋ ଭକତ ଜୀବନ ଭକତ ନିମନ୍ତେ ତୋର ଶଙ୍ଖ ଚକ୍ର ଚିହ୍ନ ତୋର ଚକ୍ର ଚିହ୍ନ। ତେଣୁ ଶଙ୍ଖ ଚକ୍ର ଚିହ୍ନ ଦେଖେଇବା ପାଇଁ ପ୍ରଭୁଙ୍କର ଯାତ୍ରା, ଯାହା ଆମର ପ୍ରଥମ କେନ୍ଦ୍ରରୁ ଆମେ ଶୁଣୁଥିଲେ ଯେ ମହାପ୍ରଭୁ ମହାବାହୁଙ୍କର ଦୁଇ ପଟରେ ଗୋଟେ ପଟରେ ଶଙ୍ଖ ଆଉ ଗୋଟେ ପଟରେ ଚକ୍ର, ଏବଂ ଏଇ ଯେଉଁ ରାଜା ଇନ୍ଦ୍ରଦମ୍ନଙ୍କର ରାଣୀ ଗୁଣ୍ଡିଚା, ଯାହାଙ୍କ ନାମ ଅନୁସାରେ ଏଇ ଯାତ୍ରାର ନାମ ହେଇଛି ଗୁଣ୍ଡିଚା ଯାତ୍ରା। ଏ ଗୁଣ୍ଡିଚା ଯାତ୍ରାକୁ ଯଦି ଆପଣ ଉଚ୍ଚାରଣ କରିବେ, ଏଇ ଗୁଣ୍ଡିଚା ଯାତ୍ରାରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବେ, ଶତ ଜନ୍ମ ପାପ ଆପଣଙ୍କର ଦୂର ହେଇଯିବ। ଶତ ଜନ୍ମ ପାପରୁ ମୁକ୍ତ ହେବା ପାଇଁ ଭକ୍ତମାନେ ଧାଇଁ ଆସୁଛନ୍ତି, ମାନେ ସ୍ୱତଃସ୍ଫୁର୍ତ୍ତ ଭାବରେ, ଯେମିତି ଚୁମ୍ବକ ଲୁହାକୁ ଟାଣେ। ତେଣୁ ପ୍ରଭୁଙ୍କର ଆକର୍ଷଣରେ, ପ୍ରଭୁଙ୍କର ଦେଦୀପ୍ୟମାନ ଲୀଳାରେ ଆକର୍ଷିତ ହୋଇ ଭକ୍ତମାନେ ଧାଇଁ ଆସୁଛନ୍ତି। ଯେଉଁ ଶ୍ରଦ୍ଧାର ବାଲି କଥା ଆଲୋଚନା କରୁଥିଲେ ଆମେ, ସେ ଶ୍ରଦ୍ଧାର ବାଲିକୁ ଲାଗିକିରି ଯେଉଁ ଗୁଣ୍ଡିଚା ମଣ୍ଡପ, ଯାହାକୁ କୁହାଯାଉଛି ଆଡ଼ପ ମଣ୍ଡପ, ସେ ଆଡ଼ପ ମଣ୍ଡପ କ'ଣ? ସେ ଆଡ଼ପ ମଣ୍ଡପ ହେଉଛି ଆଟୋପ ମଣ୍ଡପ, ପଟ୍ଟାରେ ନିର୍ମିତ ମଣ୍ଡପ। ଯେତେବେଳେ ଖ୍ରୀଷ୍ଟୀୟ ନବମ ଶତାବ୍ଦୀରେ ସୋବଂଶୀ ରାଜା ଯଯାତି କେଶରୀ ମହାପ୍ରଭୁ ଜଗନ୍ନାଥ ଯେଉଁ ପାତାଳ ହେଇଥିଲେ ସୋନପୁରର ଗୋପାଳୀ ଗ୍ରାମରେ 144 ବର୍ଷ କିମ୍ବା 146 ବର୍ଷ, ସେଇ ପାତାଳି ହେଇଥିବା ଜଗନ୍ନାଥଙ୍କୁ ଉଦ୍ଧାର କରି ନବକଳେବର କରେଇ ଆଣିକିରି ପ୍ରଥମେ ପୁରୀରେ ପ୍ରତିଷ୍ଠା କରିଛନ୍ତି। କେଉଁଠି ପ୍ରତିଷ୍ଠା କରିଛନ୍ତି? ନା, ଏଇ ଗୁଣ୍ଡିଚା ମଣ୍ଡପରେ ପ୍ରତିଷ୍ଠା କରିଛନ୍ତି। ସେଇଥିପାଇଁ ଏ ଗୁଣ୍ଡିଚା ମଣ୍ଡପକୁ ଆଟପ ମଣ୍ଡପ କୁହାଯାଏ, ଯାହା ମାଦଳାପାଞ୍ଜିରେ ଉଲ୍ଲେଖ ରହିଛି। ଯଯାତି କେଶରୀଙ୍କ ସମୟରୁ 38 ହାତ ଉଚ୍ଚର ଏଇ ଯେଉଁ ପଟୋଳ, ପଟାର ନିର୍ମିତ ଦେଉଳ, ପଟାର ନିର୍ମିତ ମଣ୍ଡପ, ସେଇ ମଣ୍ଡପରେ ମହାପ୍ରଭୁଙ୍କୁ ପ୍ରଥମେ ରଖାଯାଇଥିବାରୁ ତାର ନାଁ ହେଉଛି ଜନକପୁରୀ, ଜନ୍ମସ୍ଥାନ, ଜନ୍ମବେଦୀ। କିନ୍ତୁ ଶ୍ରୋତାବନ୍ଧୁ, ତା ପୂର୍ବରୁ ଆଉ ଗୋଟିଏ ଦେଉଳ ରହିଛି, ତା ନାଁ ହେଉଛି ନୃସିଂହ ଦେଉଳ, ନୃସିଂହ ମନ୍ଦିର, ଯାହାକୁ ବର୍ତ୍ତମାନ ଆମେ ଯଜ୍ଞ ନୃସିଂହ ବୋଲି କହୁଛୁ। ଯେଉଁ ଯଜ୍ଞ ନୃସିଂହର ମୂର୍ତ୍ତିର ପରିକଳ୍ପନାରେ ଆମେ କହୁଛେ ଯେ କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ। ଆମର ଯେଉଁ ଟିକିଏ ଆଗରୁ ଆମେ ଆଲୋଚନା କରୁଥିଲେ ଯେ ଲକ୍ଷ୍ମୀ ରୋଷଶାଳାରେ ଯେଉଁ ରହିଛନ୍ତି, ଶ୍ରୀମନ୍ଦିର ରୋଷରେ ସବୁ ରୋଷ କରୁଛନ୍ତି, ରୋଷେଇ କରୁଛନ୍ତି, ଏଠି ମଧ୍ୟ ଆଡ଼ପ ମଣ୍ଡପରେ ଲକ୍ଷ୍ମୀ ରହିଛନ୍ତି। କାରଣ ଯେଉଁ ଯଜ୍ଞନାଥ, ଯଜ୍ଞନାରାୟଣ, ତାଙ୍କର କୋଳରେ ଲକ୍ଷ୍ମୀ, ମସ୍ତକରେ ଅନନ୍ତ, ଇଏ ହେଉଛନ୍ତି ଆଦି ନୃସିଂହ। ଏବଂ ପ୍ରଥମେ ଯଯାତି କେଶରୀ ଏଇଠି ସ୍ଥାପନ କଲା ପରେ ଏ କ୍ଷେତ୍ରର ନାଁ ହେଇଛି ପୁରୁଷୋତ୍ତମ କ୍ଷେତ୍ର, ଏବଂ ପୁରୁଷୋତ୍ତମ କ୍ଷେତ୍ରର ଅଧିବାସୀ ହେଉଛନ୍ତି ପ୍ରଥମତଃ ଯେ ନୃସିଂହ। 10 ଅବତାର ଭିତରେ 4ର୍ଥ ଅବତାର ହେଉଛି ନୃସିଂହ ଅବତାର, ଯେଉଁ ନୃସିଂହଙ୍କୁ ଆଦି ନୃସିଂହ ଭାବରେ ଦେଖୁଛୁ। ଆଉ ଜଣେ ନୃସିଂହ ଅଛନ୍ତି ବର୍ତ୍ତମାନ, ଯେଉଁ 100 ହାତ ଉଚ୍ଚର ଦେଉଳ ଯେଉଁ ରହିଛି, ବର୍ତ୍ତମାନର ଦେଉଳ ଦକ୍ଷିଣ ପଟରେ ଯେଉଁ ମୁକ୍ତ ମଣ୍ଡପକୁ ଲାଗିକିରି ଯେଉଁ ନୃସିଂହ ଅଛନ୍ତି, ସେ ହେଉଛନ୍ତି ବିଧାରଣ ନୃସିଂହ, ଆଦି ନୃସିଂହ। ତେଣୁ ନୃସିଂହ ହେଉଛନ୍ତି ମୂଳ, ସତ୍ୟଯୁଗରେ ଯେଉଁ ନୃସିଂହଙ୍କର କଥା କୁହାଯାଉଥିଲା ସେହି ଅନୁସାରେ ଏହି କ୍ଷେତ୍ରକୁ ପୁରୁଷୋତ୍ତମ କ୍ଷେତ୍ର କୁହାଯାଏ। ଏହି କଥାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ତ୍ରିପାଠୀଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ପଦାତ୍ ପଦାତ୍ ଶ୍ରେଷ୍ଠତମ କ୍ରମାତ୍ ପରମ ପାବନ ସିନ୍ଧୁ ତେରେ ତୁଜୋ ବ୍ରହ୍ମନ୍ ରାଜତେ ନୀଳ ପର୍ବତ। ସେଇ ନୀଳ ପର୍ବତରେ, ନୀଳ କନ୍ଦରରେ ମହାପ୍ରଭୁଙ୍କର ଦିବ୍ୟ ଲୀଳା ସବୁବେଳେ ଶ୍ରଦ୍ଧାଳୁ ଭକ୍ତଟିଏ ବର୍ଷ ତମାମ ଦେଖୁଥିବା ବେଳେ ଏଇ ଯେଉଁ ଅବକାଶ ମିଳିଛି ନବଦିନାତ୍ମକ ଯାତ୍ରା ଶ୍ରୀ ଗୁଣ୍ଡିଚା ଯାତ୍ରା, ସେଥିରେ ସେ ସ୍ୱତନ୍ତ୍ର ଭାବରେ ଦେଖିବା ପାଇଁ ତାର ଠାକୁରଙ୍କୁ ସେ ଧାଇଁ ଆସିଛି। କାହିଁକି? ସେ ଜାଣିଛି ଇଏ ହେଉଛି ଗୋଟେ ଅବକାଶ ଯାହା ଦୁର୍ଲଭ। ଆପଣମାନେ ଶ୍ରବଣ କରିଛନ୍ତି, ଜାଣୁଛନ୍ତି ଯେ ନୀଳକନ୍ଦର ଦର୍ଶନ ଆଉ ଆଡ଼ପ ମଣ୍ଡର ପର ଦର୍ଶନ କେତେ ପୁଣ୍ୟପ୍ରଦ ଆଉ କେତେ ସ୍ୱତନ୍ତ୍ର ରହିଛି। ଆଡ଼ପ ମଣ୍ଡପରେ ଦର୍ଶନର

ବଡ଼ଦାଣ୍ଡରେ ମହାପ୍ରଭୁ ବିଜେ ହେବେ। ଏବଂ ଏଇଥିପାଇଁ ଗୋଟେ ସୁନ୍ଦର ଗୀତ ଅଛି, ସେ ଗୀତଟି ଆମର ରଚନା କରିଛନ୍ତି। ସେ ଆଧୁନିକ ଗୀତ ହେଲେ ମଧ୍ୟ ସେ ଗୀତ ଭିତରେ ଗୋଟେ ଗଭୀର ଦାର୍ଶନିକ ତତ୍ତ୍ୱଟି ଅଛି। ସେ ଗୀତଟି ହେଉଛି ଯେ ବଡ଼ ଦାଣ୍ଡେ ଚାଲେ ତବ ନନ୍ଦିଘୋଷ ରଥ, ମନ ବଡ଼ ଦାଣ୍ଡେ ବାରେ ଆସ ଜଗନ୍ନାଥ। ଏହି ଗୀତଟିକୁ ଲେଖିଛନ୍ତି ଆମର ଗୀତିକବି ନନ୍ଦକିଶୋର ସିଂ ଏବଂ ତାକୁ ଗାଇଛନ୍ତି ପ୍ରଖ୍ୟାତ ଗାୟକ ଦିବାକର ମହାନ୍ତି। ତେଣୁ ଯେତେବେଳେ ବଡ଼ ଦାଣ୍ଡରେ ବଡ଼ ଦାଣ୍ଡେ ଚାଲେ ତମ ନନ୍ଦିଘୋଷ ରଥ, ମହାପ୍ରଭୁ ଆପଣଙ୍କ ନନ୍ଦିଘୋଷ ରଥ ବଡ଼ ଦାଣ୍ଡରେ ଚାଲୁଛି, ମୋର ମନର ବଡ଼ ଦାଣ୍ଡରେ ମଧ୍ୟ ପ୍ରଭୁ ଆପଣ ବିଜେ କରନ୍ତୁ। ଏଇ ଯେଉଁ ବିଚାରଟା, ଏଇ ବିଚାରଟା ହେଉଛି ଆମର ବୈଦିକ ବିଚାର। ରଥେ ତୁ ବାମନଂ ଦୃଷ୍ଟା ପୁନର୍ଜନ୍ମ ନ ବିଦ୍ୟତେ ବୋଲି ଯେଉଁ କୁହାହେଇଛି, ରଥରେ ଯେତେବେଳେ ଆଷାଢ଼ ମାସରେ ମହାପ୍ରଭୁ ବାମନ ଅବତାର ହୁଅନ୍ତି, ସେହି ମହାପ୍ରଭୁ ବାମନ ହେଇକରି ଯେତେବେଳେ ରଥ ଉପରେ ବସିବେ, ସେତେବେଳେ ଆମର ଅନ୍ତର ଭିତରେ, ଆମ ହୃଦୟ ଭିତରେ ମଧ୍ୟ ଆମେ ମହାପ୍ରଭୁଙ୍କୁ, ଆମେ ଶରୀର ରଥରେ ଯେଭଳି ଧାରଣ କରିଛେ, ହୃଦୟ ରୂପକ ସିଂହାସନରେ ମହାପ୍ରଭୁ ବସିଛନ୍ତି, ଏ ରଥ ଉପରେ ମହାପ୍ରଭୁଙ୍କର ବିଜୟ ହେବା। ଏବଂ ଆମର ଅନ୍ତର ରଥରେ ମଧ୍ୟ, ଆମ ଶରୀର ରଥରେ ମଧ୍ୟ ହୃଦୟ ସିଂହାସନରେ ମହାପ୍ରଭୁ ବିଜୟ ହେବା। ଏ ଦୁଇଟି କଥା ଯେତେବେଳେ ଏକାକାର ହେବ, ସେତେବେଳେ ଆମେ ଅନୁଭବ କରିବା ଯେ ମହାପ୍ରଭୁଙ୍କ ରଥ ବଡ଼ ଦାଣ୍ଡରେ ଗଡ଼ୁଛି, ଆମର ମନର ବଡ଼ ଦାଣ୍ଡରେ ମଧ୍ୟ ମହାପ୍ରଭୁ ବିଜେ ହେଇଛନ୍ତି। ତେଣୁ ଏହି ଉପଲବ୍ଧିଟି ହେଉଛି ଗୋଟେ ବଡ଼ ଉପଲବ୍ଧି, ଯେଉଁ ଉପଲବ୍ଧିଟିକୁ ଆମର ଗୀତିକାରମାନେ ଅତି ସୁନ୍ଦର ଭାବରେ ତାକୁ ରଚନା କରିଛନ୍ତି ଏବଂ ତାକୁ ସୁନ୍ଦର ଭାବରେ ଆମେ ଶୁଣିକରି ମଧ୍ୟ ଆମର ମନ ପୁଲକିତ ହେଉଛି। କିଛି ସମୟ ପୂର୍ବରୁ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ ଆପଣମାନଙ୍କୁ କହୁଥିଲେ ଏଇ ଯେଉଁ ନର୍ତ୍ତକ ନର୍ତ୍ତକୀମାନେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ଏବଂ ମହାପ୍ରଭୁଙ୍କୁ ଏ ନୃତ୍ୟ ଦେଖିବାକୁ ଭଲ ଲାଗେ, ଏବଂ ମହାପ୍ରଭୁ ବଡ଼ସିଂହାର ବେଳେ ମଧ୍ୟ ଏଇ ନୃତ୍ୟ ଦେଖିକରି ସେ ନିଦ୍ରା ଯାଆନ୍ତି, ପହୁଡ଼ ହୁଅନ୍ତି। ଏ ନୃତ୍ୟଟି ଆମର କ'ଣ ଜାଣନ୍ତି, ଆମର ଓଡ଼ିଶୀ ନୃତ୍ୟ ଯାହାକୁ ଆମେ କହୁଛୁ, ସେ ଓଡ଼ିଶୀ ନୃତ୍ୟର ପାଞ୍ଚଟି ପର୍ଯ୍ୟାୟ ଅଛି। ଗୋଟେ ହେଉଛି ମଙ୍ଗଳାଚରଣ, ଦ୍ୱିତୀୟଟି ହେଉଛି ବଟୁ, ତୃତୀୟଟି ହେଉଛି ପଲ୍ଲବୀ, ଚତୁର୍ଥଟି ହେଉଛି ଅଭିନୟ, ପଞ୍ଚମଟି ହେଉଛି ମୁଖ୍ୟ। ତେଣୁ ଯେଉଁମାନେ ଓଡ଼ିଶୀର ନର୍ତ୍ତକ ଏବଂ ନର୍ତ୍ତକୀ ବା ନୃତ୍ୟାଙ୍ଗନା, ସେମାନେ ଯେତେବେଳେ ନୃତ୍ୟ ପ୍ରଦର୍ଶନ କରନ୍ତି ବା ନୃତ୍ୟରେ ବିଭୋର ହୋଇଯାଆନ୍ତି, ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଏକ ଅବସ୍ଥା ଅଛି ଯେତେବେଳେ ନୃତ୍ୟ ପ୍ରଦର୍ଶନ କରୁଥିବା ଶିଳ୍ପୀ ସେଥିରେ ତଲ୍ଲୀନ ହୋଇଯାଏ, ତା'ର ମୁଖ୍ୟ ଅବସ୍ଥା ପ୍ରାପ୍ତ ହୁଏ। ଏବଂ ଓଡ଼ିଶୀ ନୃତ୍ୟର ଏଭଳି ଶକ୍ତି ଏବଂ ସାମର୍ଥ୍ୟ ଅଛି, ଇଏ ମୁଖ୍ୟ ପ୍ରଦାନ କରିବାକୁ ମଧ୍ୟ ସମର୍ଥ। ତେଣୁ ମହାପ୍ରଭୁଙ୍କ ପାଖରେ ଏଇ ଯେତେବେଳେ ଓଡ଼ିଶୀର ନର୍ତ୍ତକ ନର୍ତ୍ତକୀମାନେ ଏ ଯେଉଁ ନୃତ୍ୟ କରୁଛନ୍ତି, ଏଇ ନୃତ୍ୟ ମାଧ୍ୟମରେ କୌଣସି ନା କୌଣସି ଜାଗାରେ ପ୍ରଚ୍ଛନ୍ନ ଭାବରେ ତାଙ୍କ ଭିତରେ ଗୋଟେ ମୁଖ୍ୟ କାମନା ଅଛି, ଏବଂ ମହାପ୍ରଭୁଙ୍କ ପାଖରେ ନୃତ୍ୟକୁ ନିବେଦନ କରି ତାଙ୍କର ଯେଉଁ ପର୍ଯ୍ୟାୟ ଅଛି ସେ ମୁଖ୍ୟ ପର୍ଯ୍ୟାୟକୁ ଉନ୍ନୀତ ହୋଇ ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ବା ମହାପ୍ରଭୁଙ୍କ ଭାବସତ୍ତାରେ ଲୀନ ହୋଇଯିବାର ଗୋଟେ ବାସନା ମଧ୍ୟ ତାଙ୍କ ମନ ଭିତରେ ଅଛି, ଯେଉଁଟା ମହାପ୍ରଭୁଙ୍କର ଅତି ପ୍ରିୟ। ମହାପ୍ରଭୁ ଯେତେବେଳେ ଜାଣନ୍ତି ଯେ ମୋର ଭକ୍ତ ମୋ ସହିତ ମିଶିଯିବା ପାଇଁ ଚାହୁଁଛି, ଏବଂ ତାର ଭିତରେ ଆଧ୍ୟାତ୍ମିକ ଉତ୍ତରଣ ଏଭଳି ହେଲାଣି ଯେ ମୋ ସହିତ ମିଶିବାକୁ ସେ ବର୍ତ୍ତମାନ ଯୋଗ୍ୟ, ଏହି କଥାଟି ଯେତେବେଳେ ଭକ୍ତଙ୍କ ଭିତରେ ଦେଖନ୍ତି ଭଗବାନ, ଭକ୍ତଙ୍କ ଭିତରେ ମହାପ୍ରଭୁ ଦେଖନ୍ତି, ସେତେବେଳେ ମହାପ୍ରଭୁଙ୍କର ମଧ୍ୟ ପୁଲକ ହୁଏ। ମହାପ୍ରଭୁ ଚାହାନ୍ତି ପ୍ରକୃତରେ ଏହି ସଂସାରର ଜଞ୍ଜାଳ ମୋହ ମାୟା କାଟିକରି ସମସ୍ତେ ତାଙ୍କ ପାଖକୁ ଫେରିଯାଆନ୍ତୁ, କିନ୍ତୁ କେଉଁଠି ଫେରିପାରୁଛେ ଆମେ? ତେଣୁ ଯେତେବେଳେ ଏହି କୋଟି କୋଟି ଭକ୍ତଙ୍କ ଭିତରେ କୌଣସି ଜଣେ ଭକ୍ତ ଭିତରେ ଏ ଭାବ ଉତ୍ପନ୍ନ ହୁଏ, ଯେଉଁଟା ନବଦା ଭକ୍ତି କଥା କହୁଥିଲେ ଡକ୍ଟର କଲ୍ୟାଣୀ ନନ୍ଦୀ, ଶ୍ରବଣଂ କୀର୍ତ୍ତନଂ ବିଷ୍ଣୁ ସ୍ମରଣଂ ପାଦ ସେବନଂ ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାତ୍ୟ ନିବେଦନଂ, ଭକ୍ତିରେ ନଅ ପ୍ରକାର ବାଟ ଦେଖା ହେଲା, ଆଉ କେତେ ବାଟ ଆମକୁ ଦେଇଥାନ୍ତେ? ଆପଣ ସ୍ମରଣ କରିପାରିବେ କରନ୍ତୁ, ଶ୍ରବଣ କରିପାରିବେ କରନ୍ତୁ, ଅର୍ଚ୍ଚନା କରିପାରିବେ କରନ୍ତୁ, ବନ୍ଦନା କରିପାରିବେ କରନ୍ତୁ, ଯାହା କରିବା କଥା କରନ୍ତୁ, ନଅଟା ବାଟ ଭକ୍ତି ଆନ୍ଦୋଳନ ଆପଣଙ୍କୁ ଦେଲା। ସେଇ ନଅ ବାଟ ଭିତରୁ ଯେଉଁ ବାଟ ଆପଣଙ୍କର ପସନ୍ଦ, ଯେଉଁ ବାଟ ଆପଣଙ୍କୁ ସୁହାଉଛି, ସେହି ବାଟ ଧରନ୍ତୁ ଏବଂ ମହାପ୍ରଭୁଙ୍କ ପାଖରେ ଶରଣାପନ୍ନ ହୁଅନ୍ତୁ ଏବଂ ଆତ୍ମନିବେଦନ କରନ୍ତୁ। ଏହି କଥାଟି ଯେତେବେଳେ ମହାପ୍ରଭୁ ଦେଖନ୍ତି ଭକ୍ତମାନଙ୍କ ଭିତରେ, ମହାପ୍ରଭୁଙ୍କ ଭିତରେ ମଧ୍ୟ ଗୋଟେ ପୁଲକ ଜାତ ହୁଏ, ଏବଂ ଆମର ଯେଉଁ ଓଡ଼ିଶୀ ନର୍ତ୍ତକ ଏବଂ ନୃତ୍ୟାଙ୍ଗନାମାନେ ନୃତ୍ୟ ପରିବେଷଣ କରୁଛନ୍ତି, ତାରି ଭିତରେ ଆମେ ସେହି ଭାବଟିକୁ ଦେଖୁଛୁ, ଏବଂ ସେଇଥିପାଇଁ ଏତେ ଭିଡ଼ ହେଉଛି ଧୀରେ ଧୀରେ ଧୀରେ ଧୀରେ ବାହୁଡ଼ା ଯାତ୍ରା ଏବଂ ଗୁଣ୍ଡିଚା ଯାତ୍ରାରେ ନର୍ତ୍ତକ ନର୍ତ୍ତକୀମାନଙ୍କର ବହୁତ ସଂଖ୍ୟା ବଢ଼ୁଛି ନୃତ୍ୟ ପ୍ରଦର୍ଶନ କରିବା ପାଇଁ। ଆଉ ଗୋଟିଏ କଥା ମୁଁ ଦେଖିବି, ବର୍ତ୍ତମାନ ଗହଳି ତ ବହୁତ ବଢ଼ିଗଲାଣି, ଆମେ ଯେତିକି ଦୂର ପର୍ଯ୍ୟନ୍ତ ଦେଖୁଛୁ ସବୁ ସ୍ଥାନ ମୁଣ୍ଡମୟ ହୋଇଗଲାଣି। ବର୍ତ୍ତମାନ ଆରକ୍ଷୀ ବାହିନୀଙ୍କର ମଧ୍ୟ ସତର୍କତା ବଢ଼ିଲାଣି, ସେମାନେ ତତ୍ପର ହେଲେଣି।

କାରଣ ଭିଡ଼କୁ ନିୟନ୍ତ୍ରଣ କରିବା ଅତୀତରେ ବହୁତ କଷ୍ଟ ହୋଇଛି, ବହୁତ ଦୁର୍ଘଟଣା ମଧ୍ୟ ହୋଇଛି। ଏ ବର୍ଷ ମଧ୍ୟ ତାକୁ ସୁରକ୍ଷିତ କରିବା ପାଇଁ ସେମାନେ ତତ୍ପର ନାସ୍ତି ଉଦ୍ୟମ କରୁଛନ୍ତି। ଆଉ ଗୋଟିଏ କଥା ମୁଁ ବାହୁଡ଼ା ସମ୍ପର୍କରେ ଆପଣଙ୍କୁ କହିବି, ଯାତ୍ରାରେ ରଥଯାତ୍ରାରେ ଅନେକ ଭକ୍ତଙ୍କର ଅତୀତରେ ମଧ୍ୟ ପୁରୁଣା ରଥଯାତ୍ରାର ଇତିହାସ ଯଦି ଆପଣ ଦେଖିବେ, ଅତୀତରେ ଯେତେବେଳେ ରଥ ଗଡ଼ୁଥିଲା, ରଥ ଚକ ତଳେ ପଡ଼ିଯିବା ଏବଂ ରଥ ଚକ ତଳେ ପଡ଼ିଗଲେ ମୃତ୍ୟୁବରଣ କଲେ ଗୋଟେ ମୁକ୍ତି ଲାଭ ହୁଏ ବୋଲି ଲୋକଙ୍କର ଗୋଟେ ବିଶ୍ୱାସ ଥିଲା, ଏବଂ ସେଇଥିପାଇଁ ଅନେକ ଲୋକ ଦୁର୍ଘଟଣାବଶତଃ ଯେଉଁମାନେ ରଥ ଚକ ତଳେ ପଡ଼ିଯାଉଥିଲେ, ଆଉ କିଛି ଲୋକ ରଥ ଚକ ତଳେ ଜାଣିକରି ମଧ୍ୟ ପଡ଼ିବାର ଦୃଷ୍ଟାନ୍ତ ବା ଉଦାହରଣ ଅଛି। ତେଣୁ ସେଇଥିପାଇଁ ରଥଯାତ୍ରା ସମୟରେ ଅନେକ ଭକ୍ତଙ୍କର ମନ ଭିତରେ ମଧ୍ୟ ଆସେ ଯେ ମହାପ୍ରଭୁ ଆପଣ ରଥରେ ବିରାଜମାନ କରିଛନ୍ତି, ଏହି ସମୟରେ ମୋର ଏ ସଂସାର ଯାତ୍ରା ଶେଷ ହୋଇଯାଆନ୍ତା କି। ଏଭଳି ଜଣେ ଭକ୍ତ, ଏଭଳି ଜଣେ ଅନନ୍ୟ ଗାୟକ ଓଡ଼ିଶାର ନିମାଇ ହରିଚନ୍ଦନ ଯାହାଙ୍କୁ ଆମେ ବାଣୀକଣ୍ଠ ବୋଲି କହୁ, ସିଏ ମହାପ୍ରଭୁଙ୍କ ଆଗରେ ସିଂହଦ୍ୱାରରେ ବା ବାଇଶି ପାହାଚରେ ବା ଜଗମୋହନରେ ମହାପ୍ରଭୁଙ୍କୁ ସେ ପ୍ରାର୍ଥନା କରିଥିଲେ, ମହାପ୍ରଭୁ ଆପଣ ଗୁଣ୍ଡିଚା ଯାତ୍ରାରେ ଯାଉଛନ୍ତି, ଆପଣ ବାହୁଡ଼ିବା ଭିତରେ ମୋତେ ବାହୁଡ଼େଇ ନିଅନ୍ତୁ। ଏବଂ ସତକୁ ସତ ବାଣୀକଣ୍ଠ ନିମାଇଚରଣ ହରିଚନ୍ଦନଙ୍କର ସେଇ ବିନତି ଘେନା ହୋଇଥିଲା ଏବଂ ସେ ବାହୁଡ଼ାରେ ସେ ଫେରିଯାଇଥିଲେ, ମହାପ୍ରଭୁ ତାଙ୍କୁ ବାହୁଡ଼େଇ ନେଇଥିଲେ। ତେଣୁ ଏଭଳି ଯେଉଁ କଥା ଅଛି ଶ୍ରୀକ୍ଷେତ୍ରରେ ସେଇଟା ଗୋଟେ ଅନନ୍ୟ। ତେଣୁ ବାହୁଡ଼ା ଆଉ ରଥଯାତ୍ରା ସମୟରେ ମଧ୍ୟ ଅନେକଙ୍କ ଭିତରେ ଗୋଟେ ମୁଖ୍ୟ କାମନା ବା ମୁକ୍ତି କାମନା, ମହାପ୍ରଭୁଙ୍କୁ ଦେଖୁ ଦେଖୁ ମୋ ଜୀବନଟି ଚାଲିଯାଆନ୍ତା, ଏହି ପ୍ରକାର ଗୋଟେ ଭାବନା ମଧ୍ୟ ହୁଏ। ଆମର କବିମାନେ ମଧ୍ୟ ଲେଖିଛନ୍ତି, ସତେ କିଏ ଯିବ ଯିବ ବୃନ୍ଦାବନରେ ଯାଇ ପ୍ରବେଶ ହେବ, ଏବଂ ମହାପ୍ରଭୁଙ୍କୁ ଦର୍ଶନ କରୁ କରୁ ମୋର ଆତ୍ମା ଲୀନ ହୋଇଯିବ ତାଙ୍କର ଏବଂ ଏ ଶରୀରରୁ ଆତ୍ମା ଛାଡ଼ିଯିବ। ଏବଂ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ଅନ୍ତକାଳେ ଜମାମେବଂ ସ୍ମରଣ ମୁକ୍ତ୍ୱା କଳେବରଂ ଯଃ ପ୍ରୟାତି ସମଦ୍ଭାବଂ ଜାତ୍ୟତ୍ର ନାତ୍ୟତ୍ର ସଞ୍ଚୟ। ତେଣୁ ଯେତେବେଳେ ଅନ୍ତକାଳରେ ମୋର ସ୍ୱରୂପକୁ ଦେଖୁ ଦେଖୁ, ମୋର ରୂପକୁ ଦେଖୁ ଦେଖୁ ଦେଖୁ ଦେଖୁ ଯାହାର ଆତ୍ମା ଏ ଶରୀର ତ୍ୟାଗ କରେ ସେ ନିଶ୍ଚିତ ମୁକ୍ତି ଲାଭ କରେ, ଏଥିରେ ସନ୍ଦେହ ନାହିଁ। ଏଇଟା ସ୍ୱୟଂ ଭଗବାନଙ୍କର ବାଣୀ ଗୀତାରେ। ତେଣୁ ଏଇ ଯେଉଁ ଗୀତାରେ ଯେଉଁ ବାଣୀ ଅଛି, ସେଇ ବାଣୀଟି ମଧ୍ୟ ଅନେକ ଲୋକ ଏହି ପ୍ରକାର କାମନା ବି କରନ୍ତି ଯେ ମହାପ୍ରଭୁ ରଥାରୂଢ଼ ହୋଇଥିଲା ସମୟରେ ଆମର ଶରୀରରୁ ଆତ୍ମା ପ୍ରସ୍ଥାନ କରି ମହାପ୍ରଭୁଙ୍କର ଶ୍ରୀଅଙ୍ଗରେ ଲୀନ ହେଉ। ଏଭଳି ଅନେକ କଥା ଏଇ ବାହୁଡ଼ା ଯାତ୍ରାକୁ ଗୁଣ୍ଡିଚା ଯାତ୍ରାକୁ ନେଇକରି ଅଛି, କାରଣ ଗୁଣ୍ଡିଚା ଯାତ୍ରା ଗୋଟେ ସାଧାରଣ ଯାତ୍ରା ନୁହେଁ। ଏ ଯାତ୍ରା କେତେବେଳେ ଆରମ୍ଭ ହୋଇକରି ହୁଏତ ଧୀରେ ଧୀରେ ଧୀରେ ଧୀରେ ଲୋକମାନଙ୍କର ମାନସ ପଟରେ, ଲୋକମାନଙ୍କର ଅନ୍ତର୍ଚେତନାରେ ଇଏ ଦୃଢ଼ୀଭୂତ ହୋଇଯାଇଛି। ତେଣୁ ଏଭଳି ଏକ ଅନନ୍ୟ ଯାତ୍ରା ଆଜି ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଛି, ତା'ର ଅନ୍ତିମ ଚରଣରେ ଆମେ ଉପଗତ ହୋଇଛୁ। ବର୍ତ୍ତମାନ ମୁଁ ଅନୁରୋଧ କରିବି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ, ସେ ତାଙ୍କର ଧାରା ବିବରଣୀ ପ୍ରଦାନ କରିବା ଆରମ୍ଭ କରନ୍ତୁ। ଡକ୍ଟର ଦାସ,

ଜଗନ୍ନାଥଙ୍କ ପାଖରେ ଭକ୍ତ କିଛି ମାଗୁନି, ଭକ୍ତ ମାଗୁଛି ପ୍ରଭୁ ମୁଁ ଧନ ନେଇ କ'ଣ କରିବି, ମୁଁ ମୋର ଜନ ଏତେ ଲୋକ ମୋର ସହାୟକ ଅଛନ୍ତି, ଏମାନେ ମୋର କି କାମରେ ଲାଗିବେ, ଖାଲି ମୁଁ ଡାକୁଛି ପ୍ରଭୁ ଶରଦା ବାଲିରୁ ହାତେ, ଅର୍ଥାତ୍ ମୁଁ ଯେଉଁ ଟିକେ ମୋତେ ମୋ ହାତରେ ଟିକେ ଶ୍ରଦ୍ଧା ଦେଇଥାଉ ପ୍ରଭୁ, ଏବଂ ଯେଉଁ ଶରଦା ବାଲିକୁ ଆପଣ ଶ୍ରଦ୍ଧା କରିକରି ଓହ୍ଲେଇ ଆସୁଛନ୍ତି, ନିଜର ଜନ୍ମ ମାଟିର ମୁହଁକୁ ତ୍ୟାଗ କରୁଛନ୍ତି କେଉଁଠିକି ଆସିବା ପାଇଁ, ଶରଦା ବାଲିକି ଆସିବା ପାଇଁ। ଆପଣ ଚିନ୍ତା କଲେ ସେଦିନ ଯେତେବେଳେ ଲଙ୍କାକୁ ବିଜୟ କଲେ, ରାମାବତାରର କଥା ମୁଁ କହୁଛି, ଯେତେବେଳେ ଲଙ୍କାକୁ ବିଜୟ କଲେ ସେତେବେଳେ ଲକ୍ଷ୍ମଣ କହିଲେ, ବିଭୀଷଣ କହିଲେ, କହିଲେ ଭାଇ ଯେ ଆପଣ ଲଙ୍କାକୁ ବିଜୟ କଲେ, ଲଙ୍କା ବି ଆପଣ ଆପଣଙ୍କର, କାରଣ ଇଏ ହେଉଛି ସ୍ୱର୍ଣ୍ଣମୟୀ ଲଙ୍କା, ସୁନାରେ ତିଆରି ହେଇଛି, ଆପଣ ଯାଇଥିଲେ ଅଯୋଧ୍ୟାରେ ରାଜା ହେଇଥାନ୍ତେ, ଆଉ ବର୍ତ୍ତମାନ ଏଇ ସ୍ୱର୍ଣ୍ଣମୟୀ ଲଙ୍କାରେ ରାଜା ହୁଅନ୍ତୁ, ଅସୁବିଧା କ'ଣ ଅଛି। କିନ୍ତୁ ପ୍ରଭୁ ମନା କରିଦେଇଥିଲେ, ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, କହିଲେ ଆରେ ଲକ୍ଷ୍ମଣ ଏ ସ୍ୱର୍ଣ୍ଣମୟୀ ଲଙ୍କା ମୋତେ ସେତେ ଭଲ ଲାଗୁନାହିଁ, ତେଣୁ ମୋର ଜନ୍ମଭୂମି ମୋର ଜନ୍ମ ମାତା ଜନ୍ମିତ ମାତା ଇଏ ଯେତେ ମୋତେ ପ୍ରିୟ, ମୋତେ ଇଏ ସ୍ୱର୍ଣ୍ଣମୟୀ ଲଙ୍କା ସେତେ ପ୍ରିୟ ନୁହଁ। ନେୟଂ ସ୍ୱର୍ଣ୍ଣମୟୀ ଲଙ୍କା ରୋଚତେ ମମ ଲକ୍ଷ୍ମଣ ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିଅସି, ତେଣୁ ମୋର ଜନ୍ମଭୂମି ଲେଖାଯାଇଛି, ସ୍ୱୟଂ ମହାପ୍ରଭୁ କହିଛନ୍ତି, ତସ୍ୟା ପୁଣ୍ୟତମ ସ୍ଥାନଂ ପୃଥିବ୍ୟାଂ ନେହ ବିଦ୍ୟତେ, ତେଣୁ ପୃଥିବୀ ସମଗ୍ର ବିଶ୍ୱରେ ମୋ ଗୁଣ୍ଡିଚା ମଣ୍ଡପ ଠାରୁ ପୁଣ୍ୟତମ ପ୍ରିୟ ସ୍ଥାନ ଆଉ ସଂସାରରେ କିଛି ନାହିଁ।

0: ବର୍ଷାପାତ ଏଇ ଯେଉଁ ବାହୁଡ଼ା ସମୟରେ ମଧ୍ୟ ନିଶ୍ଚିତ ଭାବରେ ବର୍ଷା ହେବ, କାରଣ ବର୍ଷା ଋତୁ ଚାଲିଛି। କିନ୍ତୁ ମହାପ୍ରଭୁ ଯେହେତୁ ତାଙ୍କ ଯାତ୍ରା କରୁଛନ୍ତି, ତେଣୁ ଏ ପ୍ରକୃତି କିଛି କ୍ଷଣ ପୂର୍ବରୁ ଶାନ୍ତନବାବୁ କହୁଥିଲେ, କହିଲେ ଆରେ ଏ ପ୍ରକୃତିକୁ ନିୟନ୍ତ୍ରଣ ମୁଁ କରୁଛି, ମୟା ଅଧ୍ୟକ୍ଷେଣ ପ୍ରକୃତି ସୁୟତେ ସଚରାଚରମ, ଏ ମୋ ଅଧ୍ୟକ୍ଷତାରେ ପ୍ରକୃତି ଯାହା କିଛି କରୁଛି। ତେଣୁ ପ୍ରକୃତି କେମିତି ବର୍ଷିଯିବ, ପ୍ରକୃତି ଆଜି ଅତି ସୁନ୍ଦର ହେଇଛି, ମନୋରମ ହେଇଛି। ଭକ୍ତମାନଙ୍କୁ ଥରେ ସେ କଷ୍ଟ ଦେଇଛନ୍ତି, କିନ୍ତୁ ଆଜି ସେଇଟା ଥିଲା ପରୀକ୍ଷାର ବେଳ, ଆଜି ଭକ୍ତମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇଯାଇଛନ୍ତି।
1: ଗୋଟେ କଥା ମୋର ମନେ ପଡ଼ୁଛି
0: ଆଜ୍ଞା,
1: ଆପଣ ଯେତେବେଳେ ମନ୍ଦ ମଳୟ କଥା କହିଲେ, ଏଇଟା ତ ପ୍ରାବୃତ କାଳ, ଏବେ ତ ମଳୟ ବସନ୍ତ ସମୟରେ ହିଁ ବହେ ମଳୟଟା, କିନ୍ତୁ ଏବେ ବି ଦକ୍ଷିଣା ପବନ ବହୁଛି
0: ବହୁଛି।
1: ଏ ଯେଉଁ ଦକ୍ଷିଣା ପବନ ବହୁଛି, ଏଇ କଥାଟାକୁ ଆମର କବି ସୂର୍ଯ୍ୟ ବଳଦେବ ରଥ
0: ଆଜ୍ଞା
1: ସେ ମ ଚମ୍ପୁରେ ସେ ଲେଖିଛନ୍ତି, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ ପ୍ରସରିଲା କଦମ୍ବ ନିକୁଞ୍ଜ ସୀମାରେ। ଯେତେବେଳେ ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେଇ ମିଳନ ସମୟରେ ପ୍ରକୃତି ମଧ୍ୟ ସବୁ ଅନୁକୂଳ ପରିବେଶ ତିଆରି କରିବା ପାଇଁ କଦମ୍ବ ନିକୁଞ୍ଜ ସୀମାରେ କ'ଣ ହେଉଛି ନା, ମଧୁରେ ମନ୍ଦ ମନ୍ଦ ହୋଇ ଗନ୍ଧବହ, ଯେ ଗନ୍ଧବହର ଅର୍ଥ ହେଉଛି ପବନ, ପବନ ପ୍ରବାହିତ ହେଲା। ତେଣୁ ଏଇ ଯେଉଁ ବର୍ତ୍ତମାନ ମଧ୍ୟ ଏଇ ଯେଉଁ ଏଇଟା ମଧ୍ୟ ଗୋଟେ ମିଳନ ଏବେ ହେଉଛି ନା
0: ଆଜ୍ଞା,
1: ଏଇ ଯେଉଁ ମିଳନଟା କ'ଣ, ରାଧା ଆଉ କୃଷ୍ଣଙ୍କର ମିଳନ ହେଉଛି, ସେ ଜୀବ ପରମର ମିଳନ, ତେଣୁ ଇଏ ମଧ୍ୟ ଜୀବ ପରମର ମିଳନ। ତେଣୁ ଏଇଟି ମଧ୍ୟ ଗନ୍ଧବହ ବର୍ତ୍ତମାନ ପ୍ରସରିତ ହେଉଛି, ପ୍ରକୃତି ଏଇ ଯେଉଁ ଜୀବ ପରମର ମିଳନର ମୁହୂର୍ତ୍ତ ଉପସ୍ଥିତ ହେଇଛି ବଡ଼ଦାଣ୍ଡରେ, ମହାପ୍ରଭୁଙ୍କୁ ଦର୍ଶନ କରିବେ,
0: ଆହୁରି ଆମୋଦିତ କରିବା ପାଇଁ
1: ପବନ, ଦକ୍ଷିଣା ପବନ ବହୁଛି,
0: ମୃଦୁ ମନ୍ଦ ପବନ, ପବନର ହିଲଳରେ ବର୍ତ୍ତମାନ ଚଳଚଞ୍ଚଳ ସବୁଆଡ଼
1: ବାସ।
0: ଏବଂ ବର୍ତ୍ତମାନ ଆମେ ଦେଖୁଛୁ ତିନି ଗୋଟି ରଥ ସେ ସୁସଜ୍ଜିତ ହେଇ ରହିଛନ୍ତି, ଯାହା ତ କହୁଥିଲେ ବର୍ତ୍ତମାନ ଟିକିଏ ନା କୌଣସି ସ୍ଥାନରେ ଅଳିଆ ବୋଲି କିଛି ବସ୍ତୁ ଅଛି ତାହା ଦେଖିବାକୁ ମିଳୁନି। ଏ ତିନି
1: ସମୟ ପୂର୍ବରୁ ପରା ଆମେ କହୁଥିଲେ ଯେ ଯାହା ସବୁ ଗୁଡ଼ି ପଥର ପଡ଼ିଥିଲା ତାକୁ ସବୁ ମ୍ୟୁନିସିପାଲିଟିର ସେବିକାମାନେ ଗୋଟେଇକିରି ଖୋଜି ଖୋଜିକିରି ବାଲି ଭିତରୁ ଆଙ୍ଗୁଠିରେ ଖୋଜିକି ତାକୁ ବାହାର କଲେ, ଆଉ ଆମ ଭାଇମାନେ ଭକ୍ତ ଶ୍ରଦ୍ଧାଳୁ ଭାଇମାନେ ଯେତେକ ସବୁ ପାନ ଗୁଟକା ପୁଡ଼ିଆ ପକେଇଥିଲେ ତାକୁ ମଧ୍ୟ ଗୋଟେଇକିରି ସେ ନେଲେ, ଆଉ ସବୁ ପରିଷ୍କାର ହେଇଗଲା
0: କହୁଥିଲେ। ତେଣୁ ସ୍ୱଚ୍ଛତା ଆଜି ବାସ୍ତବିକ ରୂପ ନେଇଛି ଏଇ ଶରଧା ବାଲିରେ, ତିନି ରଥ ଆଜି ସମ୍ପୂର୍ଣ୍ଣ ଭାବରେ ପରିଷ୍କୃତ, ଏବଂ ଯେଉଁ ଚାରମାଳ ଦେଇକିରି ମହାପ୍ରଭୁ ଉପରକୁ ଉଠିବେ ଏବଂ ତାଙ୍କର ସିଂହାସନ ଉପରେ ବିରାଜମାନ କରିବେ, ସେ ଚାରମାଳ ମଧ୍ୟ ପରିଷ୍କୃତ ହେଇଛି, ଏବଂ ସେଥିରେ ଚୂନ ପାଣି ମଧ୍ୟ ପଡ଼ି ଅତ୍ୟନ୍ତ ପବିତ୍ର ହେଇଛି। ଏବଂ ଆଜି ଆରକ୍ଷୀ ବାହିନୀ ମଧ୍ୟ ସେମାନେ ସମସ୍ତେ କାର୍ଯ୍ୟତତ୍ପର ହେଇ ଉଠିଛନ୍ତି। ମୁଁ ଏଇ ଗୋଟିଏ କଥା କହୁଥିଲି, ସ୍କନ୍ଦ ପୁରାଣ ଲେଉଟେଇଲେ ଗୋଟିଏ କଥା ଲେଖାଯାଇଛି ଯେ ଏତେ କାଳା ପ୍ରଶସ୍ତା ହି ଗୁଣ୍ଡିଚାକ୍ଷ ମହୋତ୍ସବେ। ଇଏ ଗୁଣ୍ଡିଚା ବୋଲି ଗୋଟେ ଯାତ୍ରା ତ ଲେଖାଯାଇଛି, ଗୁଣ୍ଡିଚା ଯାତ୍ରା, କିନ୍ତୁ ସେ ହେଉଛି ଦ୍ୱାଦଶ ଯାତ୍ରା ଭିତରେ ଗୋଟେ ଯାତ୍ରା, କିନ୍ତୁ ଗୁଣ୍ଡିଚା ନାମକ ଗୋଟିଏ ମହୋତ୍ସବର କଥା ସେଠି ଲେଖା ହେଇଛି। ଏତେ କାଳାହା, ଏଇ କାଳ ଗୁଡ଼ିକ ହେଉଛି ଗୁଣ୍ଡିଚା ନାମକ ମହୋତ୍ସବ ପାଇଁ ପ୍ରଶସ୍ତ କାଳ। ଆପଣ ଦେଖନ୍ତୁ ଏଇ ଯେଉଁ ଏଇ କଥାଟି ଲେଖା ହେଇଥିଲା କେବେ, ନିଜେ ବ୍ୟାସଦେବ ଲେଖିଛନ୍ତି, କିନ୍ତୁ ଆଜି ଆମେ ତାକୁ ଆଖି ଆଗରେ ଦେଖୁଛେ, ଇଏ ଗୁଣ୍ଡିଚା ବାସ୍ତବିକ ଏକ ମହୋତ୍ସବ। କାରଣ ଆପଣ ଦେଖିବେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଯେଉଁଦିନ ରଥଯାତ୍ରା, ସେଦିନ ଯେତିକି ଲୋକ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି, ଯେତିକି ଲୋକ ରଥକୁ ଦର୍ଶନ କରୁଛନ୍ତି, ଏବଂ ସେଦିନ ଯେଉଁ ଯେଭଳି ଭାବରେ ପରିବେଶ ସୃଷ୍ଟି ହେଉଛି ଶ୍ରୀକ୍ଷେତ୍ରରେ, କୁହାଯାଉ କାଲି ମୁଁ ଦେଖୁଥିଲି ଗୋଟିଏ ଟିଭିରେ ଲେଖୁଥିଲେ 250,000 ଲୋକ ରହିବା ପାଇଁ ଯେଉଁ ଶ୍ରୀକ୍ଷେତ୍ରରେ ଜାଗା ଅଛି, ସେଇ ଶ୍ରୀକ୍ଷେତ୍ରରେ 15,20,000, 10,00,000 ଲୋକ ଆସି ରୁଣ୍ଡ ହେଇଯାଉଛନ୍ତି। ଇଏ ଏମିତି ଏକ ଲମ୍ବା ମହୋତ୍ସବ, ଯେଉଁ ମହୋତ୍ସବରେ ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦ୍ୱିତୀୟା ଦିନ ଯେମିତି ଲୋକ, ତାପରେ ଆପଣ ଦେଖିବେ ଯେ ବର୍ତ୍ତମାନ ଯେତେବେଳେ ମହାପ୍ରଭୁ ଆସି ଏସା ତ୍ରିୟବୟବା ଯାତ୍ରା, ଏ ଯାତ୍ରାକୁ ତ୍ରିୟବୟବ ବୋଲି କୁହାଗଲା। ତିନିଟା ଅବୟବ ଅର୍ଥାତ ଗୁଣ୍ଡିଚା ଯାତ୍ରା ସିଏ ଗୋଟେ ଅବୟବ, ପ୍ରଥମ ଅବୟବ ଅବସ୍ଥାନ କରୁଛନ୍ତି ଯେତେବେଳେ ଗୁଣ୍ଡିଚା ମନ୍ଦିରରେ ସାତ ଦିନ ଧରିକିରି, ସିଏ ମଧ୍ୟ ଗୋଟିଏ ଅବୟବ। ଏବଂ ଆଉ ଗୋଟିଏ ଅବୟବ ହେଉଛି ଆଜି, ଆଜି ଆପଣ ଦେଖିବେ ବାହୁଡ଼ା ଯାତ୍ରାରେ ମଧ୍ୟ କିଏ କାହାକୁ କିଛି କହିବାର ନାହିଁ, କିନ୍ତୁ ଲୋକମାନେ ଶ୍ରଦ୍ଧାଳୁମାନେ ଏତେ ସଂଖ୍ୟାରେ ଆସି ପହଞ୍ଚିଛନ୍ତି ଯାହାଫଳରେ ମହାପ୍ରଭୁ ଟିକିଏ ଆଜି ବିଳମ୍ବ କରୁଛନ୍ତି। କାହିଁକି ନା ବିଳମ୍ବ କରିବା ତାଙ୍କର ଗୋଟିଏ ଇଏରେ ପରିଣତ ହୋଇଯାଇଛି, ସେଦିନ ଯେଉଁଦିନ ବାହାରକୁ ଆସିଲେ ସେଦିନ ଟିକିଏ ବିଳମ୍ବ କଲେ। ଆଜି ବି ବର୍ତ୍ତମାନ ଆମେ ଦେଖୁଛେ ମହାପ୍ରଭୁ, ଆମେ ବେଳେବେଳେ ଯେତେବେଳେ ଧାରା ବିବରଣୀ ଦେବାକୁ ଆରମ୍ଭ କରୁ ସକାଳ 8:30 ବେଳକୁ, ସେତେବେଳକୁ ମଧ୍ୟ ବେଳେବେଳେ ଠାକୁର ତା ଭିତରେ ଘଣ୍ଟ ଶୁଭେ, କାରଣ ଠାକୁରଙ୍କର ପହଣ୍ଡି ବିଜେ ଆରମ୍ଭ ହୋଇଥାଏ। ଏବେ ଆମେ ଦେଖୁଛୁ ଯେ ଏ ନୀତି ଆଜି କାହିଁକି ଟିକିଏ ବିଳମ୍ବିତ ହେଲା ଭଳି ଜଣାପଡ଼ୁଛି। ଅବଶ୍ୟ ନିର୍ଦ୍ଧାରିତ ସମୟର ବିଳମ୍ବିତ ହୋଇନି, 7:00-12:00 ପର୍ଯ୍ୟନ୍ତ ରହିଛି, 12:00 ପହଣ୍ଡି ବିଜେ ଆରମ୍ଭ ହେବା ପାଇଁ ଉଲ୍ଲେଖ ରହିଛି, ଏବଂ ତାରି ମଧ୍ୟରେ ମଧ୍ୟ ହେବାର ସବୁ ସମ୍ଭାବନା ଅଛି। କିନ୍ତୁ ଆମେ ଯାହା କଳ୍ପନା କରୁଥିଲେ ଯେ ତା'ର ଯଥେଷ୍ଟ ପୂର୍ବରୁ ପହଣ୍ଡି କାର୍ଯ୍ୟ ସରିବ, କିନ୍ତୁ ବର୍ତ୍ତମାନ ଆମେ ସେଭଳି କିଛି ଲକ୍ଷଣ ଦେଖିବାକୁ ପାଉନାହୁଁ। ଆଉ ଆମର ଯେଉଁ ଶ୍ରୋତା ବନ୍ଧୁମାନେ ଆମର ଅଛନ୍ତି, ସେମାନେ ମଧ୍ୟ ଆମ ଏ କଥାକୁ ଶ୍ରବଣ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଆହ୍ଲାଦିତ ହେଉଛନ୍ତି, ବୁଝୁଛନ୍ତି। ଆଜ୍ଞା, ଗୋବିନ୍ଦ ବେହେରା, ଡାଙ୍ଗମାଳ, କେନ୍ଦ୍ରାପଡ଼ା। ବାହୁଡ଼ା ସମୟରେ ପୋଡ଼ ପିଠା ଖାଇବାର ପରମ୍ପରା ସମ୍ପର୍କରେ ଆପଣ ଟିକେ କହନ୍ତୁ। ଅତି ସୁନ୍ଦର କଥା ଆପଣ ପଚାରିଛନ୍ତି। ମହାପ୍ରଭୁ ସବୁ ଖାଆନ୍ତି, ଅର୍ଥାତ ତାଙ୍କୁ ଯିଏ ଭକ୍ତରେ ଯାହା ସମର୍ପଣ କରିବ ସବୁ ଖାଇବେ। ଏମିତିକି ସ୍ୱୟଂ ମହାପ୍ରଭୁ କହିଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତୋୟମ୍ ଜୋ ମେ ଭକ୍ତ୍ୟା ପ୍ରୟଚ୍ଛତି ତଦହଂ ଭକ୍ତିପହୃତଂ ଅଶ୍ରାମି ପ୍ରୟତ ଆତ୍ମନଃ। ପତ୍ର ଟିକିଏ ହଉ, ପାଣି ଟିକିଏ ହଉ, ଫୁଲ ଟିକିଏ ହଉ, ଯାହା ତୁମେ ମୋତେ ଭକ୍ତିରେ ସମର୍ପଣ କରିବ ମୁଁ ତାକୁ ଗ୍ରହଣ କରେ। ଆପଣମାନେ ଜାଣନ୍ତି ମହାପ୍ରଭୁ ଏ କ୍ଷେତ୍ରରେ ଅଛନ୍ତି, ଏବଂ ତାଙ୍କର ଜନ୍ମ ନାହିଁ, ସେ କହୁଛନ୍ତି ମୋ ଜନ୍ମଦିନ ହେଉଛି ଜ୍ୟେଷ୍ଠ ମାସ ପୂର୍ଣ୍ଣିମା। ତାଙ୍କର ପିତା ନାହାନ୍ତି, କିନ୍ତୁ ଏଠି ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ବି ଦିଆ ଚାଲିଛି। ତେଣୁ ତାଙ୍କର ସେଇଭଳି ମାଉସୀ ଜଣେ ଅଛନ୍ତି, ସେ ମାଉସୀ ହେଉଛନ୍ତି କିଏ, ଯେଉଁ ଅର୍ଦ୍ଧାସନୀ ଦେବୀ। ସେ ବର୍ତ୍ତମାନ ଅର୍ଦ୍ଧାସନୀ, ଏବଂ ଅର୍ଦ୍ଧାସନୀ ଶବ୍ଦର ଅର୍ଥ ହେଉଛି ଅର୍ଦ୍ଧଂ ଅସ୍ନାତି ଇତି ଅର୍ଦ୍ଧାସନୀ, ଆଉ ଅର୍ଦ୍ଧେ ଆସନଂ ଯ ସିଆ ସା ଅର୍ଦ୍ଧାସନୀ। ଅର୍ଦ୍ଧ ମାନେ ଠିକ୍, ଆପଣ ଦେଖିବେ ଗୁଣ୍ଡିଚା ମନ୍ଦିର ଏବଂ ଶ୍ରୀମନ୍ଦିରର ଅର୍ଦ୍ଧ ଭାଗରେ ମା ଆସନ ପାତିକିରି ବସିଛନ୍ତି, ସେଇ ହେଉଛନ୍ତି ଅର୍ଦ୍ଧାସନୀ ଦେବୀ। ଏବଂ ଆମେ ଯେତେବେଳେ ଦେଖୁ ସ୍କନ୍ଦ ପୁରାଣରେ, ଏଇ ଅର୍ଦ୍ଧାସନୀ ଦେବୀଙ୍କର ଆଉ ଗୋଟିଏ ପରିଚୟ ଅଛି। ସେ ପରିଚୟଟି ହେଉଛି, ସେ ହେଉଛନ୍ତି ଅଷ୍ଟ ଚଣ୍ଡୀମାନଙ୍କ ଭିତରେ ବା ଅଷ୍ଟଶକ୍ତି, ଯେଉଁ ଅଷ୍ଟଶକ୍ତି ଶ୍ରୀକ୍ଷେତ୍ରକୁ ସୁରକ୍ଷା ପ୍ରଦାନ କରୁଛନ୍ତି ତାଙ୍କ ଭିତରୁ ସିଏ ଜଣେ। ସେଥିପାଇଁ ସିଏ ସେଠାରେ ବସିଛନ୍ତି, ତାଙ୍କ ନାଁ ଅର୍ଦ୍ଧାସନୀ, ଏବଂ ସିଏ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ମାଉସୀ। ସିଏ ପୁଣି କେମିତି ମାଉସୀ, ତା'ର ମଧ୍ୟ ପ୍ରସଙ୍ଗ ରହିଛି। ତେବେ ଆମର ବର୍ତ୍ତମାନ ଆପଣ ପଚାରିଛନ୍ତି ଏ ପୋଡ଼ ପିଠା ପରମ୍ପରାଟା କିଭଳି। ଆପଣ ଦେଖିବେ ଯେତେବେଳେ ଠାକୁରମାନେ ଆସନ୍ତି ସେତେବେଳେ ମାଉସୀ ଅପେକ୍ଷା କରିଥାନ୍ତି, ମୋ ପିଲାମାନେ ଯାଇଛନ୍ତି ସେମାନେ ଫେରିବେ, ଫେରିଲା ବେଳକୁ ମୁଁ ତାଙ୍କୁ ପୋଡ଼ ପିଠା ଖୁଆଇବି। ତେଣୁ ସେ ପୋଡ଼ ପିଠା ଖାଇବାରେ ବୋଧେ ତାଙ୍କର ଆଗ୍ରହ ଅଛି, ମାଉସୀ ଜାଣିଛନ୍ତି, ସେଥିପାଇଁ ସେ ପୋଡ଼ ପିଠା ପ୍ରସ୍ତୁତ କରନ୍ତି।
1: ଆମର ସୂଚନା ଦେବା ଦରକାର ପଡ଼ିବ ଯେ ଏଇ ଯେଉଁ ପୋଡ଼ ପିଠା, ତାର ଗୋଟେ ଲୌକିକ କଥା ହେଲା ଯେ ମହାପ୍ରଭୁଙ୍କୁ ସେନାପଟା ଲାଗିହେବ 7:30 ବେଳୁ, 11:30, 4 ଘଣ୍ଟା ଲାଗିବ ତାଙ୍କୁ ସେନାପଟା କରିବା ପାଇଁ। ତା ପୂର୍ବରୁ ସେ ଟିକେ ଖେଚୁଡ଼ି ଭୋଗ ଖାଇଥିବେ, ତେଣୁ ଯେତେବେଳେ ରଥ ଟଣା ହେଇକିରି ଅର୍ଦ୍ଧାସନୀଙ୍କ ପାଖକୁ ଯିବ ସେତେବେଳକୁ 3:00 ହେଇଯିବ, 3:00-4:00 ଉପରେ ହେଇଯିବ। ତେଣୁ 4:00 ଉପରେ ହେଇଗଲା ବେଳକୁ ଟିକେ ଭୋକ ହେଉଥିବ,
0: ପିଲାମାନଙ୍କୁ ଟିକେ ଭୋକ ହେବ,
1: ତେଣୁ ଜଳଖିଆ ଖାଇବା ସମୟ ସେଇଟା ଟିକେ ସକାଳେ ଖେଚୁଡ଼ି ଭୋଗ ଜୀର୍ଣ୍ଣ ହେଇଯିବନି, ସେଇଥିପାଇଁ ସେ ଗୋଟେ ଲୋକାଚାର କଥା। ଆଉ ଗୋଟେ ବଡ଼ କଥା ସେଥିରେ ଡକ୍ଟର ଦାସ, ଯେଉଁଟାକି ଅଧ୍ୟୟନରୁ ମଧ୍ୟ ଜଣାପଡ଼ିଛି ଯେ ମୂଳତଃ ତ ଶବର ପୂଜିତ ଦେବତା ସିଏ ଥିଲେ, ଏବଂ ଶବର ତାର ବନ୍ୟଜନ୍ତୁ ଶିକାର କରିକିରି ସିଏ ତାର ଦେବତାଙ୍କୁ ଯେଉଁଭଳି ଭାବରେ ମାଂସ ଭୋଗ ଅର୍ପଣ କରୁଥିଲା, ସେଇ ମାଂସ ଭୋଗର ଗୋଟେ ସଂସ୍କୃତାୟିତ ରୂପ, ଗୋଟେ ମାର୍ଜିତ ରୂପ ଭାବରେ ଆମେ ପୋଡ଼ ପିଠାଟାକୁ ଦେଉଛୁ। ଏବଂ ମାସ ମାସ ହେଉଛି ବିରି, ତେଣୁ ଏଇ ଯେଉଁ ବିରି ପିଠା ଆଉ ଛେନାପୋଡ଼ ପିଠା ଏଇଟା ମଧ୍ୟ ଶବରମାନଙ୍କର ଯେଉଁ ମାଂସ ଭୋଗ ସେମାନେ କରୁଥିଲେ ଦେବତାଙ୍କୁ ତାର ଗୋଟେ ମାନେ ମାର୍ଜିତ ରୂପ ବୋଲି ଆମେ ତାକୁ ଗ୍ରହଣ କରି ଏଇ ଶକ୍ତି ଦେବୀଙ୍କୁ ଅର୍ଦ୍ଧାସନୀ ଦେବୀଙ୍କୁ ପୋଡ଼ ପିଠା ଆମେ ଦେଉଛୁ। ଏବେ ତ
0: ଏଇଠି ସେ କଥା ଟିକେ ମୁଁ କହିବି,
1: ଆଜ୍ଞା ଆଜ୍ଞା,
0: ଯେ ବର୍ତ୍ତମାନ ନାଁକୁ ତା ନାଁଟିଏ ହେଇଛି ପୋଡ଼ ପିଠା, କିନ୍ତୁ ବାସ୍ତବିକ ପୋଡ଼ା ଯାଏ ନାହିଁ। କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁ କୌଣସି ପୋଡ଼ା ଦ୍ରବ୍ୟ ଖାଆନ୍ତି ନାହିଁ। ଏଇଟା କେମିତି ପ୍ରସ୍ତୁତ ହେଉଛି ଆପଣ ଦେଖିବେ, ନା କିନ୍ତୁ ଅଛି ପୋଡ଼ ପିଠା, କିନ୍ତୁ ଏଇଟା ବାସ୍ତବିକ ପଡ଼େ ନାହିଁ। ଏଇଟା କେମିତି ପ୍ରସ୍ତୁତ ହୁଏ, ବା ଅଟା ଛେନା ଚିନି ଇତ୍ୟାଦି ପଡ଼ିକିରି ସେ ଚକଟା ହୁଏ, ଏବଂ ହେରା ପଞ୍ଚମୀ ଦିନ ଆରମ୍ଭ ହେବ। ହେରା ପଞ୍ଚମୀ ଦିନ ଠାକୁରାଣୀ ଯେତେବେଳେ ଯିବେ ସେତେବେଳେ ସେ ଆରମ୍ଭ କରିବେ ଅଟା ଛେନା, ଏବଂ ତା ସହିତ ଅଳେଇଚ ଅଳେଇଚ ଇତ୍ୟାଦି ଖିସିମିସି
1: ଯାହା ଯାହା ସବୁ ଦ୍ରବ୍ୟ ପଡ଼େ
0: ହେବ। ଜନ୍ତା କେମିତି ହେବ, ଗୋଟିଏ ମାଟି ହାଣ୍ଡିରେ ବସିବ, ମାଟି ହାଣ୍ଡି ଉପରେ ଗୋଟିଏ ପଲମ ଘୋଡ଼ା ହେବ, ଏବଂ ସେ ପଲମ ଏବଂ ମାଟି ହାଣ୍ଡି ଯେଉଁ ଯୋଡ଼େଇ, ସେଇ ଯୋଡ଼େଇରୁ କାଳେ ବାମ୍ଫ ବାହାରିଯିବ, ସେଥିପାଇଁ ଅଟା ଚକଟିକିରି ତାକୁ ତା ଚାରିପଟେ ତାକୁ ବଳା ହେବ। ସାତ ଆଠ ଘଣ୍ଟା ସିଝିବ, ସାତ ଆଠ ଘଣ୍ଟା ସିଝିଲା ପରେ ସେଇ ଯେଉଁ ଦ୍ରବ୍ୟଟି ବାହାରିବ ତାକୁ ଚକଟା ହେବ। ଚକଟିକିରି ସେ ତାକୁ କ'ଣ କରିବେ, କାଟିବେ, ଖଣ୍ଡ ଖଣ୍ଡ କରି କାଟିକିରି ଭଲ ଘିଅରେ ତାକୁ ଛାଣିବେ, ଛାଣିକିରି ହିଁ ସେଇଆକୁ ଭୋଗ ଲଗେଇବେ। ୟା ନାଁ ହେଉଛି ପୋଡ଼ ପିଠା।
1: ବାଃ, ବହୁତ ବଢ଼ିଆ।
0: ତେଣୁ ଆମେ ବର୍ତ୍ତମାନ ଦେଖୁଛେ ଏ ପୋଡ଼ ପିଠାର ପ୍ରସ୍ତୁତି, ଏବଂ ଏ କଥା କେତେବେଳେ ସମ୍ଭବ ହେବ। ଶାନ୍ତନୁ ବାବୁ ଯାହା କହିଲେ ଯେ ପିଲାମାନେ ଆପଣ ଏ ଦେଖିବେ କେତେ ବଡ଼ ଆଶ୍ଚର୍ଯ୍ୟର କଥା, ଏଇଠି ଏଇ ଯେଉଁ ତିନି ଠାକୁର ବସିଛନ୍ତି ଇଏ ସବୁବେଳେ ଛୋଟ ପିଲା ହେଇଯାଉଛନ୍ତି, ଇଏ ଜଗତର କର୍ତ୍ତା। ଆପଣ ଦେଖିବେ ଯେତେବେଳେ ଧନୁ ସଂକ୍ରାନ୍ତି ଆସିବ ଆଉ ମକର ସଂକ୍ରାନ୍ତି ପୂର୍ବ ଦିନ ପର୍ଯ୍ୟନ୍ତ ଇଏ ପୁଣି ପିଲା ହେଇଯିବେ। ଅର୍ଥାତ୍ ମା' ଯଶୋଦା ୟାଙ୍କୁ ଭୋରୁ ଭୋରୁ ଖୁଆଇବାକୁ ଦେବେ। ଆପଣ ଦେଖନ୍ତୁ ଯାହା ଆପଣ କହିଲେ ଯେ ଇଠୁ ଗଲାବେଳକୁ ଆଜି ସକାଳୁ ଖାଇଛନ୍ତି ଖେଚେଡ଼ିଟି ଖାଇଛନ୍ତି, ତାପରକୁ ସେନାପଟା ଲାଗିଗଲାଣି, ପାଞ୍ଚ ଘଣ୍ଟା ସେନାପଟା ଲାଗି, ସେନାପଟା ଲାଗି ପରେ ପୁଣି ଇଠୁ ଯିବେ, ହେଲାବେଳକୁ ଏତେବେଳେ ହେବ। ମାଉସୀ ମା' କହିଲେ ନାଇଁ ନାଇଁ ମୋ ପିଲାମାନେ ଭୋକ ଆତୁରା ହେଇକିରି ଯିବେନି। ଇଏ ଯେମିତି ଧନୁ ସଂକ୍ରାନ୍ତି ଆସିଲେ ସେମିତି ଦେଖିବେ ମା' ଲକ୍ଷ୍ମୀ ଠାକୁରାଣୀ ସେ ତାଙ୍କର ବାପ ଘରକୁ ପଳେଇଲା ବୋଲି ବିଶ୍ୱାସ କରାହେଉଛି। ଏବଂ ଏଇ ଦିନ ସେବେ ଅତି ସକାଳୁ ସବୁ ଶୀତ ଦିନଟା, ତେଣୁ ଶୀତ ଦିନ ପିଲାମାନେ ଶୀଘ୍ର ଖାଇକିରି ଶୋଇପଡ଼ିବେ, ତେଣୁ ରାତି ବଡ଼ ତାକୁ ଉଠିଗଲା ବେଳକୁ ଭୋକ ହେବ। ସେଥିପାଇଁ ଭୋରୁ ଭୋରୁ କାହୁ କାହା ନ କହିବା ପୂର୍ବରୁ ପିଠାପଣା କରିକିରି ମା' ଯଶୋଦା ତାଙ୍କୁ ଖୁଆଇବାକୁ ଦିଅନ୍ତି। ତେଣୁ ଏଠି ଗୋଟେ ବାତ୍ସଲ୍ୟ ସ୍ନେହ, ଇଏ ଗୋଟେ ଲୌକିକ ଲୀଳାରେ ଗୋଟିଏ ଦେଖାଯାଏ।
1: ବହୁତ ବହୁତ ବଢ଼ିଆ, ବହୁତ ବହୁତ ବଢ଼ିଆ, ସୁନ୍ଦର କଥା ଆପଣ କହିଲେ। ଯେଉଁ ଶ୍ରୋତା ବନ୍ଧୁ ପ୍ରଶ୍ନ ପଚାରିଥିଲେ ସିଏ ଯେତିକି ଚାହୁଁଥିଲେ ଆମେ ତାଠୁ ଅଧିକ ତାଙ୍କୁ ତଥ୍ୟ ଦେଇଦେଲୁ। ବର୍ତ୍ତମାନ ଆମର ଦ୍ୱିତୀୟ ବୁଥ ସକ୍ରିୟ ହେବାକୁ ଚାହୁଁଛନ୍ତି। ଦ୍ୱିତୀୟ ବୁଥରେ ଆମର ଯେଉଁ ବିବରଣୀଦାତାମାନେ ଅଛନ୍ତି ସେମାନେ ବର୍ତ୍ତମାନ 10:48 ହେଲା, ସେଇଠି ଦୁଇଜଣ ଭାଷ୍ୟକାର ତାଙ୍କର ଅଳ୍ପ ଅଳ୍ପ ସମୟ କହି ପୁଣି ପ୍ରଥମ କେନ୍ଦ୍ରକୁ ସେମାନେ ଫେରନ୍ତି।
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ସୁନ୍ଦର ଭାବରେ ଆଲୋଚନା ଶୁଣୁଥିଲେ ପ୍ରଥମ କେନ୍ଦ୍ରରୁ। ବର୍ତ୍ତମାନ ଜଗନ୍ନାଥ ସତରେ ଗୋଟେ ମାନବବାଦର ଯାତ୍ରା ସେ କରୁଛନ୍ତି, ମାନବୀୟ ଲୀଳା କରୁଛନ୍ତି। କେତେବେଳେ ମାଉସୀ ଘରୁ ପୋଡ଼ ପିଠା ଖାଉଛନ୍ତି, କେତେବେଳେ ବଡ଼ଦାଣ୍ଡରେ ରଥ ସୁସଜ୍ଜିତ ହେଇଛି ସେନାପଟା ଲାଗି ହେଇକିରି, ଯେତେବେଳେ ସେ ଧାଡ଼ି ପହଣ୍ଡିରେ ଆସିବେ, ଏ ସବୁ ତାଙ୍କରି ଲୀଳା, ଇଏ ତାଙ୍କରି ବିଚାରଧାରା, କାରଣ ଯିଏ ବ୍ରହ୍ମାଣ୍ଡର ନାୟକ

ଦେବାରେ ଲାଗିଛି। ଶ୍ରୀମନ୍ଦିର ପଟୁ ଏବଂ ଯେଉଁ ଅର୍ଦ୍ଧଶୋଷଣୀ ଅର୍ଦ୍ଧାଶନୀ କଥା ଆଲୋଚନା କରୁଥିଲେ ମାଉସୀ ମା ମନ୍ଦିର, ସେଇ ପାଖରୁ ଧୀରେ ଧୀରେ ଧୀରେ ଧୀରେ ଗହଳି ହେବାର ଲାଗିଛି। ଏବଂ ଏପଟରେ ମାଉସୀ ମା ମନ୍ଦିର, ଏପଟରେ ହେଉଛନ୍ତି ଶାଲବେଗ ସମାଧି। ଏଇଭଳି ଏକ ମଧ୍ୟବର୍ତ୍ତୀ ସ୍ଥାନରେ ଏ ଦ୍ୱିତୀୟ ବୁଥ୍ କେନ୍ଦ୍ର ତିଆରି ହେଇଛି। ଏବଂ ଏଠି ଆମର ଯାହା ଅନୁଭବ ଯେ ପାଗ ଅନୁକୂଳ ରହିଛି, ଖରା ନାହିଁ, କାଳିଆ ଖରା, ଏବଂ ଆମର ଲୋକଙ୍କ ଭିତରେ ଯେଉଁ ଚେତନା, ଯେଉଁ ଆଧ୍ୟାତ୍ମିକ ଚେତନା, ଅନ୍ତର୍ମୁଖୀ ଚେତନା, ସେ ଅନ୍ତର୍ମୁଖୀ ଚେତନା କ'ଣ ନା, ଯେଉଁ ଚେତନା ମଣିଷକୁ ଶୁଦ୍ଧପୂତ ପବିତ୍ର କରିଦିଏ, ଯେଉଁ ଚେତନାରେ ମଣିଷ ଭଲ ହୁଏ। ସେଇଥିପାଇଁ ଭାଗବତରେ କହିଲା ମନୁଷ୍ୟ ଦେହେ ଦିବ୍ୟ ଜ୍ଞାନ ଦେଖି ସନ୍ତୋଷ ଭଗବାନ। ପ୍ରତ୍ୟେକ ମଣିଷ ଜଣେ ଜଣେ ଦେବତା। ମୋ ବିଚାରରେ ଆଜି ଏଇ ପାପ ଛଡ଼ାପୁରରେ ଯେତେ ସବୁ ଭକ୍ତମାନେ ରୁଣ୍ଡ ହେଇଛନ୍ତି, ମହାପ୍ରଭୁଙ୍କର ଏଇ ଦିବ୍ୟ ବାହୁଡ଼ ଯାତ୍ରାକୁ ଦେଖିବା ପାଇଁ ଆସୁଛନ୍ତି, ସମସ୍ତେ ନିଶ୍ଚିତ ଭାବରେ ତାଙ୍କର ମନ ଭିତରେ, ତାଙ୍କର ହୃଦୟ ଭିତରେ ଯେ ନିଶ୍ଚିତ ଭାବରେ ଆମେ ତାଙ୍କୁ ଦର୍ଶନ କରିବୁ, ମନର କଥା କହିବୁ ଏବଂ ଦୁଃଖ ଦୂର କରିବୁ, ମନସ୍କାମନା ପୂରଣ କରିବୁ, ଏ ହେଉଛି ଧର୍ମ। ଏବଂ ଏ ଜଗତର ନାଥ ଜଗନ୍ନାଥ ମହାପ୍ରଭୁ, ଯେଉଁ ଆଦିବାସୀ ଦେବତା, ଯେଉଁ ସବର ଦେବତା ବୋଲି ଆମେ ଆଲୋଚନା ପ୍ରସଙ୍ଗରେ କହୁଥିଲେ, ଆଲୋଚନା କରୁଥିଲେ, ତାହା ହିଁ ସତ୍ୟ। କାରଣ ଏଇ ଯେଉଁ ଦଇତା ଏବଂ ପତି, ସବର ବିଶ୍ୱାବସୁ ବଂଶଧର ଏବଂ ଏପଟରେ ପତି ମହାପାତ୍ର ବିଦ୍ୟାପତି ବଂଶଧର, ଏଇ ଦୁଇ ବଂଶଧର ହେଉଛନ୍ତି ତାଙ୍କର ମୂଳ ସେବକ। ଏବଂ ଏଇମାନେ ଆସିକିରି ମହାପ୍ରଭୁଙ୍କୁ ଏଠି ପ୍ରତିଷ୍ଠା କରିଛନ୍ତି। ମହାପ୍ରଭୁଙ୍କର ଏହି ସ୍ୱରୂପ ଏତେ ହୃଦୟସ୍ପର୍ଶୀ, ମହାପ୍ରଭୁଙ୍କର ଯେଉଁ ବିଗ୍ରହ ଏତେ ମନ ଛୁଆଁ, ତାକୁ ଚିନ୍ତା କଲେ ଆପଣ ଅନୁଭବ କରିପାରିବେ ସତରେ ଓଡ଼ିଆ ଜାତି କେତେ ମହାନ। କାରଣ ମହାପ୍ରଭୁଙ୍କର କଳେବରକୁ ମୁଁ ଆଲୋଚନା ପ୍ରସଙ୍ଗରେ କହିଛି ଯେ ମହାପ୍ରଭୁଙ୍କର କଳେବରକୁ ଦୁଇ ଭାଗରେ ବିଭକ୍ତ କରିଦେବା, ଗୋଟେ ହେଉଛି ସର୍ପାକୃତି ମୁଖମଣ୍ଡଳ, ନାଗଚକ୍ଷୁ, ଅପଲକ ନେତ୍ର, ତଳଭାଗ ହେଉଛି ଗଣ୍ଡି, ଖମ୍ବ, ଲିଙ୍ଗ। ଯେମିତି ଗୋଟିଏ ଶିବଲିଙ୍ଗ ଉପରେ ଆଉ ଗୋଟିଏ ଶିବଲିଙ୍ଗକୁ ଓଲଟେଇ ରଖିଦେଲେ ଯେଭଳି ମହାପ୍ରଭୁ ଜଗନ୍ନାଥଙ୍କର କଳେବର ହେଇଯାଏ, ସେଇଥିପାଇଁ ଏଇ ଯେଉଁ ଦୁଇଟି ଶିବଲିଙ୍ଗ ଅର୍ଥାତ୍ ଦେବଦେବ ମହାଦେବ ଭଗବାନ ଶିବଶଙ୍କର ଜଗନ୍ନାଥ ଶ୍ରୀମନ୍ଦିରର ରତ୍ନ ଭଣ୍ଡାରର ରକ୍ଷାକର୍ତ୍ତା ଭାବରେ, ଯୋଗଳି ଭାବରେ ରହିଛନ୍ତି। ତେଣୁ ଏ ଦେବତା, ଏ ଅବତାରୀ ମହାପ୍ରଭୁ ଜଗନ୍ନାଥ ଯେ କେତେ ମହାନ, ସେଇ ମହାନତାକୁ ପ୍ରତିପାଦନ କରିବା ପାଇଁ ମୁଁ ବର୍ତ୍ତମାନ ମୋର ବନ୍ଧୁ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ଚଳ ବାସ୍ତବରେ ଇଏ ନୀଳାଚଳ ଧାମର ମାହାତ୍ମ୍ୟ ଇଏ ଯେପରି ବିକଶିତ ହେଉଛି, ସୁଗନ୍ଧିତ ହେଉଛି ଏବଂ ପୂର୍ଣ୍ଣ ପ୍ରସ୍ଫୁଟିତ ଇଏ କ୍ଷେତ୍ରର ମହିମାକୁ ସବୁଆଡ଼େ ଭକ୍ତଟିଏ ଭ୍ରମର ପରି ସୁଗନ୍ଧକୁ ବାରି ବାରି ଆଘ୍ରାଣ ଦ୍ୱାରା ସେ ଆସି ମହାପ୍ରଭୁଙ୍କର ଇଏ ବଡ଼ଦାଣ୍ଡରେ ପହଞ୍ଚି ଯାଇଛି। ଆଉ ଆପଣମାନେ ଜାଣନ୍ତି ଯେତେବେଳେ ସାତ୍ତ୍ୱିକ ଭାବ ସୃଷ୍ଟି ହେଉଛି, ଯେତେବେଳେ ଭକ୍ତିଭାବର ପରାକାଷ୍ଠା ଆସୁଛି, ତା ଭିତରେ ସୃଷ୍ଟି ହେଉଛି। ଭକ୍ତ ଭିତରେ 8 ପ୍ରକାର ଭାବର ବିକାର ହେଉଛି। ଏ ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ଭକ୍ତ ଭିତରେ ଆସିଯାଉଛି ବେଳେ ବେଳେ, ତାହା ମହାପ୍ରଭୁ ଜଗନ୍ନାଥଙ୍କ ସହିତ ଏକାଗ୍ରତାର ଏକ ଶ୍ରେଷ୍ଠ ଅବସ୍ଥା ବୋଲି ଆମକୁ ବିବେଚନା କରିବାକୁ ପଡ଼ିବ। ତେଣୁ ସଂକୀର୍ତ୍ତନ ମାଧ୍ୟମରେ ଘଣ୍ଟ ଘଣ୍ଟା ଗିନି କରତାଳି ବିଭିନ୍ନ ମନ୍ତ୍ର ଧ୍ୱନି ଦ୍ୱାରା ଭକ୍ତ ଆଜି ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଗୋଟେ ସେବକ ସାଜିଛି। ତାଙ୍କ ଭିତରେ ସୃଷ୍ଟି ହେଇଛି ଆଜି ମହାପ୍ରଭୁଙ୍କ ସହିତ ମିଶିବାର ଯେଉଁ ପରିବେଶ ଜୀବନରେ ଆଉ ଆସିବ, ଏ କଥାକୁ ବିଶ୍ୱାସ କରିବା ଆମର ଗୋଟେ ବୋକାମି ହେଇଯିବ। ତେଣୁ ଭକ୍ତ ଆଉ ନିଜକୁ ସେ ଏଇ ସୁଯୋଗର ହାତ ଛଡ଼ା ନକରି ମହାପ୍ରଭୁଙ୍କ ସେବାରେ ଲାଗି ପଡ଼ିଛି। ଯେଉଁ ଅଷ୍ଟ ସାତ୍ତ୍ୱିକ ଭାବ ବିକାର ସୃଷ୍ଟି ହେଉଛି ତା ମନ ଭିତରେ, ସେ ସ୍ତମ୍ଭ, ସ୍ୱେଦ, କମ୍ପ, ରୋମାଞ୍ଚ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଅଶ୍ରୁ, ପ୍ରଳୟ, ଇଏ ବିଭିନ୍ନ ଅବସ୍ଥାକୁ ସିଏ ପ୍ରାପ୍ତ ହେଉଛି। ଯିଏ ଯେତିକି ବାଟ ଗମନ କରିପାରୁଛି ତା ଭିତରେ

0: ହେବ, ତେଣୁ ଆମେ ଅପେକ୍ଷା କରିବା ଏ ଯେଉଁ ଘଣ୍ଟ ଘଣ୍ଟା ଧ୍ୱନି କେତେ ଶୀଘ୍ର ନାକଚଣା ଦ୍ୱାର ପର୍ଯ୍ୟନ୍ତ ଆସିବ। ଆଉ ଗୋଟିଏ କଥା ହେଲା, ମୁଁ ଆପଣଙ୍କୁ କହିବାକୁ ଚାହିଁବି ଯେ ମୁଁ ଥରେ ଜଣେ ସେବକଙ୍କୁ ପଚାରୁଥିଲି, କହିଲି ଆପଣମାନେ ତ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ସେବା କରୁଛନ୍ତି, ଏ ଯେଉଁ ପ୍ରତ୍ୟକ୍ଷ ସେବା କରିବା ଫଳରେ ଆପଣଙ୍କର ମୁକ୍ତି ହୋଇଯିବ, ଆପଣ ମୋକ୍ଷ ପାଇଯିବେ। ଜଣେ ସେବକ ଯାହା ଉତ୍ତର ଦେଲେ ସେଇଥିରେ ମୋତେ ବିସ୍ମିତ ହେବାକୁ ପଡ଼ିଲା। ସେ ସେବକ ଜଣକ କହିଲେ ଯେ ପ୍ରକୃତରେ ଆମେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଅଙ୍ଗ ଲାଗି ସେବକ ଯେଉଁମାନେ ଅଛୁ, ଆମେ କେବେ ମୁକ୍ତି ଚାହୁଁନା। କାହିଁକି ମୁକ୍ତି ଚାହିଁବୁ ନା, ନା ମୁକ୍ତି ଯଦି ପାଇଯିବୁ ଆମେ, ଆମକୁ ମହାପ୍ରଭୁଙ୍କର ଆଉ ସେବା କରିବାର ସୁଯୋଗ ମିଳିବନି। ତେଣୁ ଆମେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା କରୁ ଯେ ବାରମ୍ବାର ଆମକୁ ଆପଣ ଜନ୍ମ ଦିଅନ୍ତୁ ଏବଂ ଆପଣଙ୍କର ସେବକ ଭାବରେ ଆମକୁ ଜନ୍ମ ଦିଅନ୍ତୁ, ଯାହାଫଳରେ ଏହି ସେବା ଆମର ଶରୀର ଧାରଣ କଲେ ଆପଣଙ୍କୁ ଆମେ କରିପାରିବୁ। ତେଣୁ ଆମେ ଜନ୍ମ ଚାହୁଁ ଏବଂ ଆପଣଙ୍କର ସେବକ ଭାବରେ ଜନ୍ମ ଚାହୁଁ, ଆମର ମୁଖ୍ୟ ଆବଶ୍ୟକ ନାହିଁ। କେଡ଼େ ବଡ଼ କଥା ଏଇଟା, ଏ ଯେଉଁ କଥାଟି ଆମେ ଶୁଣିଲୁ ସେଇଦିନ ବଡ଼ ଚମତ୍କାର ଲାଗିଲା ଆମକୁ, ଯେ ଏଇଭଳି ମଧ୍ୟ କାମନା କରାଯାଇପାରେ। ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳପ୍ରଦ ଏଇ ମହାପ୍ରଭୁଙ୍କ ପାଖରେ ଯେଉଁଟା ଜୀବନର ଶେଷ ଲକ୍ଷ୍ୟ ମୋକ୍ଷ ମୁକ୍ତି, ତାକୁ ପାଇବା ପାଇଁ ସେମାନେ ମଧ୍ୟ କାମନା କରନ୍ତି ନାହିଁ। କେଡ଼େ ପବିତ୍ର କ୍ଷେତ୍ର ଇଏ, କେଡ଼େ ପବିତ୍ର ଭାବନା। ସେଇ ଭାବନାର ଅଧିକ ବିବରଣୀ ଦେବା ପାଇଁ ବର୍ତ୍ତମାନ ଚକ୍ରରାଜ ସୁଦର୍ଶନ ବିଜେ କରୁଛନ୍ତି। ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି, ବର୍ତ୍ତମାନ ଚକ୍ରରାଜ ସୁଦର୍ଶନଙ୍କର ପହଣ୍ଡି ବିଷୟ ସେ ଆପଣମାନଙ୍କୁ ସୂଚନା ଦେବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଅତ୍ୟନ୍ତ ପବିତ୍ର ମୁହୂର୍ତ୍ତ, ସମସ୍ତେ ପ୍ରତୀକ୍ଷା କରିଥିଲେ କେତେବେଳେ ସେଇ ନାକଚଣା ଗୁମୁଟ ପରିପୂର୍ଣ୍ଣ ହେବ, ଏବଂ ବର୍ତ୍ତମାନ ଆମେ ଦେଖୁଛେ ନାକଚଣା ଗୁମୁଟ ଆଉ ଶୂନ୍ୟ ନାହିଁ, ସେ ସମ୍ପୂର୍ଣ୍ଣ ପରିପୂର୍ଣ୍ଣ। ଘଣ୍ଟୁଆମାନେ ସୁନ୍ଦର ଭାବରେ ଘଣ୍ଟ ମର୍ଦ୍ଦଳର କି ତାନ ସୃଷ୍ଟି କରୁଛନ୍ତି, ଏବଂ ଗୋଟିକ ପରେ ଗୋଟିଏ ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଛତ୍ର ଟେକା ହୋଇଛି। ଆପଣମାନେ ଜାଣନ୍ତି ବର୍ତ୍ତମାନ ରଥାରୂଢ଼ ଏବେ ଠାକୁରମାନେ, ଏବଂ ଆରମ୍ଭ ହେବ ମହାପ୍ରଭୁଙ୍କର ସେହି ଦିବ୍ୟ ଘୋଷ ଯାତ୍ରାର ଏଇ ଯେଉଁ ତୃତୀୟ ପର୍ବ, ଏସା ତ୍ରୟବୟବା ଯାତ୍ରା, ତିନି ଅବୟବ ବିଶିଷ୍ଟ ଯେଉଁ ଯାତ୍ରା, ସେ ଅବୟବ ଯାତ୍ରାର ଏ ହେଉଛି ପୂର୍ଣ୍ଣାଙ୍ଗ ଯାତ୍ରା। ବର୍ତ୍ତମାନ ମହାପ୍ରଭୁ ସାତ ଦିନର ଅବସ୍ଥାନ ପରେ ଆଜି ବାହାରୁଛନ୍ତି ନାକଚଣା ଦ୍ୱାର ଦେଇକରି, ଯାଇଥିଲେ ସିଂହଦ୍ୱାର ଦେଇକରି ଯାଇଥିଲେ ପଶ୍ଚିମ ଦ୍ୱାର ଦେଇ, ବର୍ତ୍ତମାନ ଦକ୍ଷିଣ ଦ୍ୱାର ବା ଯାହାକୁ ନାକଚଣା ଦ୍ୱାର ବୋଲି କୁହାଯାଏ ସେଇ ଦ୍ୱାର ଦେଇ ବର୍ତ୍ତମାନ ବାହାରୁଛନ୍ତି। ଆପଣ କହିବେ କିଏ ବାହାରୁଛନ୍ତି? ଆମର ଶାସ୍ତ୍ର କହୁଛି, ସୁଦର୍ଶନଂ ପୁରସ୍କୃତ୍ୟ ବଳଭଦ୍ରଂ ତତଃ ପରଂ ସୁଭଦ୍ରାଂଚ ତତୋ ନିତ୍ୱା ଜଗଦୀଶଂ ସୁରେଶ୍ୱରଂ। ଅର୍ଥାତ୍ ଆମର ଯେଉଁ ପହଣ୍ଡି ବିଜୟ ହେଉଛି, ପହଣ୍ଡି ବିଜୟର କ୍ରମ ହେଉଛି ପ୍ରଥମେ ଶ୍ରୀ ସୁଦର୍ଶନ ବିଜେ କରିବେ, ଏବଂ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ଆସିବେ, ତାପରେ ମା' ସୁଭଦ୍ରା ଦେବୀ ଆସିବେ, ଏବଂ ପରିଶେଷରେ ଅନନ୍ତ କୋଟି ବ୍ରହ୍ମାଣ୍ଡର ଈଶ୍ୱର ଶ୍ରୀ ଜଗନ୍ନାଥ ମହାପ୍ରଭୁ ସେ ବିଜେ କରିବେ ରଥକୁ। ବର୍ତ୍ତମାନ ଶରଧା ବାଲିରେ ବିଜେ କରିଛନ୍ତି ସେହି ଭଗବାନ ଶ୍ରୀ ସୁଦର୍ଶନ ମହାରାଜ। ଆପଣ ଜାଣନ୍ତି ସୁଦର୍ଶନ ହେଉଛନ୍ତି ଭଗବାନଙ୍କର କ୍ରିୟାଶକ୍ତି, ତେଣୁ ଏଇ ଯେଉଁ ଲୀଳାମୟ ମହାପ୍ରଭୁ ଜଗନ୍ନାଥ ସେ ଯେଉଁ କାର୍ଯ୍ୟ କିଛି କରନ୍ତି ଏଇ ସୁଦର୍ଶନ ତ ମାଧ୍ୟମରେ ହିଁ କରନ୍ତି, ତେଣୁ ସେଇ ଭଗବାନ ଜଗନ୍ନାଥଙ୍କର କ୍ରିୟାଶକ୍ତି ସ୍ୱରୂପ ଯେଉଁ ସୁଦର୍ଶନ ମହାରାଜ ସେ ବର୍ତ୍ତମାନ ବିଜେ କରୁଛନ୍ତି। ଆଗରେ ଆପଣ ଦେଖିବେ ଚକ୍ର ବନାଟି ବୁଲୁଛି, ଏହି ବନାଟିର ଯିଏ ଗୁରୁ ସେ ତ ଆଉ ରହିନାହାନ୍ତି, ସେ କିନ୍ତୁ ଯେଉଁ କରିଦେଇ ଯାଇଛନ୍ତି ଶିଷ୍ୟମାନଙ୍କୁ ତାଲିମ କରିଦେଇଛନ୍ତି, ସେମାନେ ମଧ୍ୟ ଏହି ପହଣ୍ଡି ସମୟରେ ଚକ୍ର ବନାଟି ବୁଲାଉଛନ୍ତି। ଏହି ଯେଉଁ କାଳଚକ୍ର, ଯେଉଁ କାଳଚକ୍ରର ଅବାହାରିତ ଧାରାରେ ଶ୍ରୀ ସୁଦର୍ଶନ କାଳଚକ୍ରର ପ୍ରତୀକ, ତେଣୁ ସେଇ କାଳଚକ୍ରଙ୍କ ଆଗରେ ଏ ଯେଉଁ ଚକ୍ର ବୁନାଟି ବୁଲୁଛି ଆମକୁ ଏହି ସୂଚନା ଦେଉଛି, ତୁମେମାନେ ଆଗେଇ ଚାଲ, ଆଗେଇ ଚାଲ, କାଳକୁ ଅପେକ୍ଷା କର ନା, କାଳଚକ୍ର କାହାରିକି ଅପେକ୍ଷା କରେ ନାହିଁ। ଆପଣ ଜାଣନ୍ତି ସୁଦର୍ଶନ ଭଗବାନ ଯେତେବେଳେ ଆସନ୍ତି, ସେତେବେଳେ ଯେତେବେଳେ ସେ ବାହାରନ୍ତି ଗୁଣ୍ଡିଚା ମନ୍ଦିରରୁ, ତାଙ୍କ ମସ୍ତକରେ ଟାହିଆ ଲାଗେ, ଏ ଯେଉଁ ଟୋପର ଆକୃତି ଟାହିଆ, ଯେଉଁ ଟାହିଆ ରାଘବ ଦାସ ମଠ ପ୍ରଦାନ କରିଥାନ୍ତି ଭଗବାନଙ୍କର ଯେଉଁ ସ୍ୱୟଂ ଲୀଳା, ଗୋଟିଏ ସ୍ନାନ ଯାତ୍ରା ଆଉ ଗୋଟିଏ ଗୁଣ୍ଡିଚା ଯାତ୍ରା। ଏହି ସ୍ନାନ ଯାତ୍ରା ଗୁଣ୍ଡିଚା ଯାତ୍ରାରେ ସମୁଦାୟ ଛଅ ଥର ମହାପ୍ରଭୁଙ୍କର पहंडी।

0: ବିଜେ ନୀତି ଅନୁଷ୍ଠିତ ହୋଇଥାଏ ଏବଂ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ଯାଇଥାନ୍ତି ତେଣୁ ସେଥିପାଇଁ 24 ଗୋଟି ଟାହିଆ ପ୍ରସ୍ତୁତ କରିଥାନ୍ତି। ଆମେ ଦେଖୁଛୁ ବର୍ତ୍ତମାନ ରାଧାବଲ୍ଲଭ ମଠ ପାର୍ଶ୍ୱ ଦେଇ
1: ଡକ୍ଟର ଦାସ ଆମର ଯେଉଁ ମହା ଚକ୍ରରାଜ ସୁଦର୍ଶନଙ୍କର ଯେଉଁ ପହଣ୍ଡି ହେଉଛି ବୋଲି ଆମେ କହୁଥେ, ପ୍ରକୃତରେ ଇଏ ତ ପହଣ୍ଡ ପହଣ୍ଡ କରି ଆସୁନାହାନ୍ତି। ତେଣୁ ମହାପ୍ରଭୁମାନଙ୍କର ଯେଉଁ 3 ଠାକୁରଙ୍କର ପହଣ୍ଡି, ତା ଭିତରୁ ପ୍ରକୃତରେ ଆମେ ଦେଖୁଛେ 2 ଠାକୁରଙ୍କର ହିଁ ପହଣ୍ଡି
0: ହେଉଛି। ପାଉଣ୍ଡ ପରେ ପାଉଣ୍ଡ
1: ପକେଇକିରି ଆସୁଛନ୍ତି, କିନ୍ତୁ ଚକ୍ରରାଜ ସୁଦର୍ଶନ ସେବକମାନଙ୍କର ସ୍କନ୍ଧ ଦେଶରେ ଆସୁଛନ୍ତି, ମା ସୁଭଦ୍ରା ମଧ୍ୟ ସେଭଳି ଆସୁଛନ୍ତି
0: ସ୍କନ୍ଧ ଦେଶରେ ଆସି,
1: ତଥାପି ଆମେ ଏହାକୁ ସାମଗ୍ରିକ ଭାବରେ ପହଣ୍ଡି ବୋଲି କହୁଛୁ।
0: ଯେହେତୁ 2 ବଡ଼ ଠାକୁରଙ୍କର ପହଣ୍ଡି ହେଉଛି ତେଣୁ ଇଏ ମଧ୍ୟ ତାରି ଅନ୍ତର୍ଭୁକ୍ତ, ତେଣୁ ଆକୁ ଆମେ ପହଣ୍ଡି ବୋଲି କହୁଛୁ। କିନ୍ତୁ ବାସ୍ତବିକ ସେମାନେ ପାଉଣ୍ଡ ପରେ ପାଉଣ୍ଡ ନ ପକେଇକିରି ଯେଉଁ ତାଙ୍କର ପ୍ରିୟ ଭକ୍ତ, ତାଙ୍କର ଯେଉଁ ପ୍ରିୟ ସେବକ ଦଇତା ଏବଂ ପତି ମହାପାତ୍ର ଅଛନ୍ତି, ଅନ୍ୟାନ୍ୟ ସେବକ ଅଛନ୍ତି, ତେଣୁ ଦଇତାମାନଙ୍କର ସ୍କନ୍ଧାବଲମ୍ବନ ପୂର୍ବକ ଏଇ ସୁଦର୍ଶନ ଭଗବାନ ବିଜେ କରୁଛନ୍ତି। ଏବଂ ଆମେ ଦେଖୁଛୁ ସେ ଧୀରେ ଧୀରେ ଆସି ନନ୍ଦିଘୋଷ ରଥ ଅତିକ୍ରମ କରୁଛନ୍ତି। ନନ୍ଦିଘୋଷ ରଥର ଅଗ୍ରଭାଗକୁ ଆସିଲେଣି ଏବଂ ନନ୍ଦିଘୋଷ ରଥ, ତାପରେ ଦର୍ପଦଳନ ରଥ ଏବଂ ପରିଶେଷରେ ତାଳଧ୍ୱଜ ରଥକୁ ମଧ୍ୟ ଏକ ଘେରା ପରିକ୍ରମା କରି ସେ ଦେବୀଙ୍କ ରଥ ଦର୍ପଦଳନରେ ବିଜେ କରିବେ। ଦେଖନ୍ତୁ, ଶୁଣନ୍ତୁ, ଆପଣମାନେ ଶବ୍ଦ ଶୁଣିପାରୁଛନ୍ତି, ଘଣ୍ଟ ଘଣ୍ଟୁଆମାନେ ଅତ୍ୟନ୍ତ ତାଳ ମାନ ରକ୍ଷା କରିକିରି ଘଣ୍ଟ ବଜାଉଛନ୍ତି, ମର୍ଦ୍ଦଳ ବାଜୁଛି ଏବଂ ଦଇତାମାନଙ୍କର ସ୍କନ୍ଧ ଉପରେ ଆଜି ପ୍ରଭୁ ବିଜେ କରିଛନ୍ତି। ଏବଂ ଆମେ ଦେଖୁଛୁ କି ସୁନ୍ଦର ସୁଦର୍ଶନ ଚକ୍ରଙ୍କର ଏଇ ଯେଉଁ ସୁନ୍ଦର କଳେବର ଆମେ ଦେଖିବାକୁ ପାଉଛୁ।
1: ଆଚ୍ଛା ଡକ୍ଟର ଦାସ, ଏଇ ଯେଉଁ ପହଣ୍ଡି ବେଳେ ଆମେ ରଥ ଟଣା ବେଳେ ଘଣ୍ଟ ବାଦନ ଶୁଣୁ, ଆଉ ପହଣ୍ଡି ବେଳେ ବି ଘଣ୍ଟ ବାଦନ ଶୁଣୁ, କିନ୍ତୁ ରଥ ଟଣା ବେଳେ ଘଣ୍ଟ ବାଦନ ଅପେକ୍ଷା ପହଣ୍ଡି ବେଳର ଘଣ୍ଟ ବାଦନଟା ଟିକେ ବହୁତ ହୁଏ। କାହିଁକି ବହୁତ ହୁଏ ତାର ଗୋଟେ କାରଣ ଅଛି, ମୁଁ ଏଇଟା ଆପଣଙ୍କୁ
0: ଆଜ୍ଞା କହନ୍ତୁ।
1: ସେଇଟା ହେଉଛି ଯେ 3 ରଥରେ 16, 14, 12, 42 ଘଣ୍ଟୁଆ 3 ରଥରେ ବାଣ୍ଟି ହେଇକିରି ଘଣ୍ଟ ବଜାନ୍ତି। ଜଗନ୍ନାଥଙ୍କ ରଥରେ 16, ତାଳଧ୍ୱଜ ରଥରେ 14, ଦେବଦଳନ ଦର୍ପଦଳନ ରଥରେ 12, ଏଇ ଯେଉଁ 42 ଘଣ୍ଟୁଆ, କିନ୍ତୁ ପହଣ୍ଡି ବେଳେ 42 ଜଣ ଯାକ ଏକାଥରେ ବଜାନ୍ତି,
0: ତେଣୁ ଶବ୍ଦଟା ଅଧିକ ହୁଏ,
1: ଘୋଷଟା ଅଧିକ ହୁଏ।
0: ଘୋଷ ହଉଥିବାରୁ ତ ଯାତ୍ରା ନା ହେଇଛି ଘୋଷ ଯାତ୍ରା, ତେଣୁ ଯେତେବେଳେ ପହଣ୍ଡ ଆରମ୍ଭ ହେଉଛି ସେତିକିବେଳଠୁ ଯେଉଁ 42 ଜଣ ମିଳିତ ଭାବରେ ଯେଉଁ ଘୋଷ କରୁଛନ୍ତି ସେଥିପାଇଁ ଇଏ ମହାଘୋଷ ସୃଷ୍ଟି ହେଉଛି, ମହାଶବ୍ଦ ସୃଷ୍ଟି ହେଉଛି, ତେଣୁ ଯାତ୍ରାର ନାମ ମଧ୍ୟ ଘୋଷ ଯାତ୍ରା ହୋଇଛି ବୋଲି କେହି କେହି ପ୍ରତିପାଦନ କରନ୍ତି। ଯାହା ହଉ, ବର୍ତ୍ତମାନ ଶ୍ରୀ ସୁଦର୍ଶନ ଭଗବାନ ସେ ପ୍ରଥମେ ଆସିଲେ ଏବଂ 3 ରଥକୁ ପରିକ୍ରମା କଲେ। ଆପଣମାନେ ଜାଣନ୍ତି ଇଏ ଯେଉଁ ଯାତ୍ରାଟି ହେଉଛି, ଏଇ ଯେଉଁ ପହଣ୍ଡି ଆରମ୍ଭ ହୋଇଛି, ଇଏ ହେଉଛି ଧାଡ଼ି ପହଣ୍ଡି। ମହାପ୍ରଭୁ ସୁଭଦ୍ରା ୟା ପରେ ପରେ ଆପଣ ଦେଖିବେ ସୁଦର୍ଶନଙ୍କ ପରେ ଶ୍ରୀ ବଳଭଦ୍ର ଭଗବାନ ସେ ମଧ୍ୟ ପ୍ରସ୍ତୁତ ହୋଇଗଲେଣି ଏବଂ ଏଇ ଘଣ୍ଟୁଆମାନେ ଆଉ କିଛି କ୍ଷଣ ପରେ ସେମାନେ ଯାଇକରି ପହଞ୍ଚିଯିବେ ସେଠାରେ।
1: ଆଚ୍ଛା ଡକ୍ଟର ଦାସ, ଖାଲି ଶ୍ରୋତା ବନ୍ଧୁମାନଙ୍କୁ ଆମେ ଆଗରୁ କହିଛେ, ତଥାପି ମଧ୍ୟ ଆଉ ଥରେ ଜାଣିବା ପାଇଁ କହିଦେବା, ଏ ଯେଉଁ ଧାଡ଼ି ପହଣ୍ଡି ଗୋଟି ପହଣ୍ଡି ବୋଲି କଥା ଉଠୁଛି, ଏଇଥିରେ ଗୋଟେ ଛୋଟ ତଫାତଟା ଅଛି। ଛୋଟ ତଫାତ ହେଉଛି ମହାପ୍ରଭୁ ଯେତେବେଳେ ବଡ଼ ଦାଣ୍ଡକୁ ଆସିବେ ସେ ଧାଡ଼ି ପହଣ୍ଡିରେ ଆସିବେ, ଯେତେବେଳେ ବଡ଼ ଦାଣ୍ଡରୁ ମନ୍ଦିର ଭିତରକୁ ଯିବେ ସେତେବେଳେ ଗୋଟି ପହଣ୍ଡିରେ ଯିବେ।
0: ଆଜ୍ଞା,
1: ଏତିକି ତ କଥା ହବ,
0: ଏତିକି ମାତ୍ର କଥା। ବର୍ତ୍ତମାନ ଆମେ ଦେଖୁଛେ ସମସ୍ତେ ଅତି ସୁନ୍ଦର ଭାବରେ, ଯେହେତୁ ତାଙ୍କର ଏଇଟା ମାନେ ଶେଷ, ବର୍ତ୍ତମାନ ତାଙ୍କର ଯେଉଁ ପରିକ୍ରମା କରୁଥିଲେ 3 ରଥକୁ ପରିକ୍ରମା କରିବେ, 3 ରଥର ସବୁ ଦାୟିତ୍ୱ ସୁଦର୍ଶନଙ୍କର, ସିଏ ଜଗନ୍ନାଥ ମହାପ୍ରଭୁଙ୍କର କ୍ରିୟାଶକ୍ତି, ତେଣୁ ସେ 3 ରଥକୁ ପରିକ୍ରମା କରିଲେ। 3 ରଥର ପରିକ୍ରମା କରି ବର୍ତ୍ତମାନ ଦର୍ପଦଳନ ରଥରେ ଆରୂଢ଼ ହେଉଛନ୍ତି ଏବଂ ଯେଉଁ ଘଣ୍ଟୁଆମାନେ ଥିଲେ ଆଉ ସେମାନେ ବର୍ତ୍ତମାନ ରଥ ଉପରକୁ ଯାଇପାରୁନାହାନ୍ତି, ସେମାନେ ରଥ ତଳେ ରହି ଘଣ୍ଟ ବଜାଉଛନ୍ତି ଏବଂ ଯେଉଁ ତାମର ପଡ଼ୁଛି, ଯେଉଁ ଆଲୋଟ ପଡ଼ୁଛି, ଯେଉଁ ଛତ୍ରଟି ଟଙ୍ଗା ହେଇଛି ସେ ସେ ଛତ୍ର ସମସ୍ତେ ତାରମାଳ ତଳେ ରହିଯାଇଛନ୍ତି ଏବଂ ବର୍ତ୍ତମାନ ଗହଳି ପୁଣି ଦେଖାଗଲାଣି। ବର୍ତ୍ତମାନ ନାକଚଣା ଦ୍ୱାରରେ ଦ୍ୱାର ମୁହଁରେ ପୁଣି ଭକ୍ତମାନଙ୍କର ଶ୍ରଦ୍ଧାଳୁମାନଙ୍କର ଗହଳି ଲାଗିଗଲାଣି।
2: ଇଏ ମୋତେ ଟିକେ ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
3: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
2: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
3: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
4: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
5: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
4: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
5: ଅଛି କେବଳ ମଣିଷ ପଣିଆ।
4: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
5: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
4: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
5: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
4: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
5: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
4: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
5: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
4: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
6: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1-8-1, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
7: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
8: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
9: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
0: ବର୍ତ୍ତମାନ ଆମେ ଦେଖୁଛୁ ନାକଚଣା ଦ୍ୱାର ସମ୍ମୁଖ ଭାଗରେ ଲୋକାରଣ୍ୟ, ଅର୍ଥାତ୍ ବର୍ତ୍ତମାନ ଘଣ୍ଟୁଆମାନେ ସେଇଠି ପହଞ୍ଚିଗଲେଣି, ନୃତ୍ୟକାରୀମାନେ ସେଇଠି ପହଞ୍ଚିଗଲେଣି ଏବଂ ଆମେ ଜାଣିପାରୁଛୁ ୟା ପରେ ହେଉଛନ୍ତି ପହଣ୍ଡି ହେବେ ସେଇ ବଳଭଦ୍ର ଭଗବାନ। ଦୁର୍ଭ୍ୟାମ ଶୋଭିତ ଲାଙ୍ଗଳଂ ସମୁଷଳଂ କାଦମ୍ବରୀ ଚଞ୍ଚଳଂ ରତ୍ନାଢ୍ୟଂ ବରକୁଣ୍ଡଳଂ ଭୁଜବଳେଇ ରାକ୍ରାନ୍ତ ଭୂମଣ୍ଡଳଂ ବଜ୍ରାଭା ମଳଚାରୁ ଗଣ୍ଡ ଯୁଗଳଂ ନାଗେନ୍ଦ୍ର ଚୂଡ଼ୋଜ୍ୱଳଂ ସଂଗ୍ରାମେ ଚପଳଂ ଶଶାଙ୍କ ଧବଳଂ ଶ୍ରୀକାମପାଳଂ ଭଜେ। ଆଜି କାମପାଳ ବିଜେ କରିବେ, ଆଉ ଅଳ୍ପ ସମୟ ପରେ ଆମେ ଦେଖିବା କାମପାଳ ବିଜେ କରିବେ। ଏଇ ଯେଉଁ ଘଣ୍ଟୁଆମାନେ ବର୍ତ୍ତମାନ ଘଣ୍ଟ ବଜାଉଥିଲେ ସେମାନେ ଶ୍ରୀ ସୁଦର୍ଶନ ଭଗବାନଙ୍କୁ ଦର୍ପଦଳନ ରଥରେ ଆଜି ଛାଡ଼ିକରି ଯାଇଛନ୍ତି ଏବଂ ଏଇ ଶ୍ରୀ ସୁଦର୍ଶନ ହେଉଛନ୍ତି ସମଗ୍ର ବିଘ୍ନର ଉଚ୍ଚାରଣ କରିବା ପାଇଁ ସେ ଆସିଛନ୍ତି। ଯେହେତୁ ପ୍ରଭୁମାନେ ବିଜେ କରିବେ, ଚକ୍ର ବିରାଜେ ଦକ୍ଷ କରେ, ସୂର୍ଯ୍ୟ କି ଉଦିତ ଅମ୍ବରେ, ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଦକ୍ଷ କର ବା ଡାହାଣ କରରେ ଭଗବାନ ସୁଦର୍ଶନ ବିଜେ କରିଥାନ୍ତି ଏବଂ ସିଏ ହେଉଛନ୍ତି ସୂର୍ଯ୍ୟ କୋଟି ସମପ୍ରଭ। ସେଥିପାଇଁ କୁହାଯାଏ ସୂର୍ଯ୍ୟ କି ଉଦିତ ଅମ୍ବରେ, ସତ୍ୟ କ'ଣ ଅମ୍ବରର ଅର୍ଥାତ୍ ନଭୋଦୟ ନଭୋମଣ୍ଡଳରେ ସୂର୍ଯ୍ୟ ଉଦୟ ହେଲେ କି ଏଇଭଳି ଭାବରେ ବିଜେ କଲେ ସେଇ ଶ୍ରୀ ସୁଦର୍ଶନ ମହାରାଜ। ଘଣ୍ଟ ଘଣ୍ଟ ଘଣ୍ଟ ଘଣ୍ଟା ଧୀରେ ଧୀରେ ଶୁଭିଲାଣି ଏବଂ ଆମେ ମଧ୍ୟ ଯେଉଁ ଫାଙ୍କରେ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ବିଜେ କରୁଥିଲେ ସୁଦର୍ଶନ ମହାରାଜ, ସେଇ ଫାଙ୍କ ଦେଇ ବର୍ତ୍ତମାନ ଆମେ ଦେଖୁଛେ ଧୀର ପଦକ୍ଷେପରେ ପାହୁଣ୍ଡ ପରେ ପାହୁଣ୍ଡ ପକାଇ ବିଜେ କରୁଛନ୍ତି କାମପାଳ ହଳାୟୁଧ ସଂକର୍ଷଣ ଭଗବାନ ଶ୍ରୀ ବଳଭଦ୍ର ଭଗବାନ। ସିଏ ହେଉଛନ୍ତି କାମପାଳ, ତାଙ୍କର ଗୋଟିଏ ନାମ ହେଉଛି କାମପାଳ, ଶ୍ରୀ କାମପାଳ ଭଜେ। କାମପାଳ କହିଲେ କ'ଣ? କାମ କହିଲେ କନ୍ଦର୍ପ, ପାଳ କହିଲେ ରକ୍ଷା ପାଳକ। କନ୍ଦର୍ପ କନ୍ଦର୍ପର ଜ୍ୱାଳାରୁ ଯିଏ ରକ୍ଷା କରନ୍ତି ସିଏ ହେଉଛନ୍ତି କାମପାଳ ଅର୍ଥାତ୍ ଶିବସ୍ୱରୂପ। ଭଗବାନ ଶଙ୍କର କନ୍ଦର୍ପକୁ ଧ୍ୱଂସ କରିଥିଲେ, ଯେହେତୁ ଶ୍ରୀ ବଳଭଦ୍ର ଭଗବାନ ହେଉଛନ୍ତି ଶିବଙ୍କର ସ୍ୱରୂପ, ତେଣୁ ତାଙ୍କୁ କାମପାଳ କୁହାଯାଏ। କାମ କହିଲେ କନ୍ଦର୍ପ, ପାଳ କହିଲେ ପାଳକ। କନ୍ଦର୍ପ ଜ୍ୱାଳାରୁ ଯିଏ ମନୁଷ୍ୟକୁ ରକ୍ଷା କରେ ସିଏ ହେଉଛନ୍ତି କାମପାଳ। ସେଇ କାମପାଳ ସିଏ ବିଜେ କରିବେ। ସିଏ କିଏ? ସେ ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦୋ ଗୁଣୈଘି ଆଖ୍ୟାସ୍ୟତେ ରାମ ଇତି ବଳାଧିକ୍ୟାତ ବଳଂ ବିଦୁହୁ ଯଦୁନା ମପୃଥକ ଭାବାତ୍ ସଂକର୍ଷଣ ମୃତସ୍ନୁତେ। ତେଣୁ କହିବାର କଥା ହେଲା ଅୟଙ୍ଗି ରୋହିଣୀ ପୁତ୍ର, ଇଏ ହେଉଛନ୍ତି ରୋହିଣୀଙ୍କର ପୁତ୍ର। ଯେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଆରମ୍ଭ ହେବ, ଶେଷରେ ତା ପୂର୍ବରୁ ଶଙ୍କର୍ଷଣ ଭଗବାନ ଦେବକୀଙ୍କ ଗର୍ଭକୁ ପଶି ପଳାଇ ଆସିଲେ ଏବଂ ଦେବକୀଙ୍କ ଗର୍ଭକୁ ଆସିକରି ଯେତେବେଳେ ସେ ଦେଖିଲେ, ଭଗବାନ ଦେଖିଲେ ଯେ ବର୍ତ୍ତମାନ ଯଦି ମୋ ପୂର୍ବରୁ ସଂକର୍ଷଣ ଚାଲିଯିବେ ଅର୍ଥାତ୍ ହଳାୟୁଧ ଚାଲିଯିବେ ସେ ତେଣୁ ଏବଂ କଂସକୁ ବିନାଶ କରିବେ, ମୁଁ ପୁଣି କେମିତି ଯିବି? ସେଥିପାଇଁ ସେ କ'ଣ କଲେ, ମା ଯୋଗମାୟାଙ୍କ ମାଧ୍ୟମରେ ଦେବକୀଙ୍କ ଗର୍ଭରୁ ସେହି ଗର୍ଭକୁ କର୍ଷଣ କରି ନେଇକରି ରୋହିଣୀଙ୍କ ଗର୍ଭରେ ରଖିଲେ ଏବଂ ରୋହିଣୀଙ୍କ ଠାରୁ ସେ ଜନ୍ମଗ୍ରହଣ କଲେ। ଏଥିପାଇଁ ତାଙ୍କୁ ରୋହିଣୀ ପୁତ୍ର ବୋଲିକରି କୁହାଯାଏ। ତେଣୁ ଅୟଙ୍ଗି ରୋହିଣୀ ପୁତ୍ର ରମୟନ ସୁହୃଦୋ ବୁଧେଇ ଗୁଣେଇହି, ଇଏ ଏତେ ଗୁଣବାନ, ତାଙ୍କର ଗୁଣ ଅବର୍ଣ୍ଣନୀୟ ଏବଂ ସିଏ ହେଉଛନ୍ତି ବଳାଧିକ୍ୟାତ ବଳଂ ବିଦୁହୁ। ତାଙ୍କୁ ତାଙ୍କ ନାଁ କାହିଁକି ବଳଭଦ୍ର ହେଇଛି? ବଳାଧିକ୍ୟାତ, ତାଙ୍କଠାରୁ ବଳଶାଳୀ କେହି ସଂସାରରେ ନାହାନ୍ତି, ତେଣୁ ସିଏ ହେଉଛନ୍ତି ଅଧିକ ବଳ ବିଶିଷ୍ଟ, ତଥାପି ସିଏ ହେଉଛନ୍ତି ଭଦ୍ର। କିନ୍ତୁ ଯିଏ ସିଏ ଏତେ ବଳ ତାଙ୍କ ସିଏ ହେଉଛନ୍ତି ଭଦ୍ର। ତେଣୁ ଆମର କଥା ଅଛି, ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମା ଗୁଣରେ ବିଭୂଷିତ ହେବ, ଏଇ ସେ ପୁଣି କ୍ଷମା ଆଚରଣୀ। ତେଣୁ ଯାହା ପାଖରେ ଅଧିକ ବଳ ଥିବ ସିଏ କ୍ଷମାଶୀଳ ହେବ, ସିଏ ଭଦ୍ର ହେବ, ଏହି କଥାକୁ ବଳଭଦ୍ର ଭଗବାନ ଶିକ୍ଷା ଦିଅନ୍ତି ଏବଂ ସିଏ ଧୀରେ ଧୀରେ ଧୀରେ ଧୀରେ ବିଜେ କରୁଛନ୍ତି। ଯେଉଁ ଗୁଡ଼ିଚା ମଣ୍ଡପରେ ସେ ସାତ ଦିନର ଧରି ଗୋଟେ ପାରିବାରିକ ଜୀବନ ଅତିବାହିତ କରୁଥିଲେ, ଆପଣ ଦେଖିବେ ଏଇ ଯେଉଁ ଠାକୁରମାନେ ଯେତେବେଳେ ରତ୍ନ ସିଂହାସନରେ ଥାନ୍ତି ସେତେବେଳେ ଗୋଟିଏ ପାରିବାରିକ ଜୀବନକୁ ସୁନ୍ଦର ଭାବରେ ରକ୍ଷା କରନ୍ତି। ଦେଖିବେ ସେଠି ପାଞ୍ଚ ପ୍ରକାର ପରିବାରର ସମ୍ପର୍କ ରହିଛି। ଆପଣ ଦେଖିବେ ବଳ ଯେଉଁ ବସିଛନ୍ତି ରତ୍ନ ସିଂହାସନ ଉପରେ ଯେଉଁ ସପ୍ତଧା ବିଗ୍ରହ, ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା, ଶ୍ରୀ ସୁଦର୍ଶନ ଏବଂ ଶ୍ରୀଦେବୀ, ଭୂଦେବୀ, ମାଧବ, ଏମାନଙ୍କ ଭିତରେ ଆପଣ ଦେଖିବେ ପାଞ୍ଚ ପ୍ରକାରର ସମ୍ବନ୍ଧ ରହିଛି। କ'ଣ ପାଞ୍ଚ ପ୍ରକାର ସମ୍ବନ୍ଧ ଆପଣ ଦେଖିବେ, ଆମ ସମାଜ ପାଇଁ କି ବାର୍ତ୍ତା ସେ ଦେଉଛନ୍ତି, ଗୋଟିଏ ପିଣ୍ଡା ଉପରେ, ଗୋଟିଏ ଛାତ ତଳେ ଏବଂ ଗୋଟିଏ ସ୍ଥାନରେ ବସିଛନ୍ତି ଏଇ ସାତ ଜଣ, ସେମାନେ କ'ଣ ଶିକ୍ଷା ଦେଉଛନ୍ତି ଦେଖନ୍ତୁ। ସେଠି ଦୁଇ ଭାଇ ଅଛନ୍ତି ଏକାଠି, ତେଣୁ ଭାଇ ଭାଇ ଭିତରେ କେମିତି ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ ସୃଷ୍ଟି କରିଛନ୍ତି ତା ଭିତରେ। ଆଉ ଗୋଟିଏ ଭଉଣୀ ସେଠି ଅଛି, ଭାଇ ଭଉଣୀ ଭିତରେ ସମ୍ପର୍କ, ଭାଇ ଭାଇ ଭିତରେ ସମ୍ପର୍କ, ଭାଇ ଭଉଣୀ ଭିତରେ ସମ୍ପର୍କ। ଆଉ କିଏ ସ୍ତ୍ରୀ ଅଛନ୍ତି, ଦୁଇଟି ସ୍ତ୍ରୀ ତାଙ୍କର ସେଠି ଅଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ପର୍କ କେମିତି ମଧୁର ସମ୍ପର୍କ, ଗୋଟିଏ ଜାଗାରେ ଗୋଟିଏ ଛାତ ତଳେ ସୁସମ୍ପର୍କ ସ୍ଥାପନ କରି ଅଛନ୍ତି। ଏବଂ ଆଉ କିଏ ଅଛନ୍ତି, ସେଠି ଅଛନ୍ତି ନଣନ୍ଦ ଭାଉଜ, ନଣନ୍ଦ ଭାଉଜ କିଏ, ସୁଭଦ୍ରା, ସୁଭଦ୍ରା ହେଉଛନ୍ତି ନଣନ୍ଦ, ଆଉ ଶ୍ରୀଦେବୀ ବା ମହାଲକ୍ଷ୍ମୀ ହେଉଛନ୍ତି ଭାଉଜ। ଗୋଟିଏ ଘରେ ନଣନ୍ଦ ଭାଉଜ କେମିତି ଚଳନ୍ତି ତାହା ମଧ୍ୟ ସେଠି ଦେଖେଇ ଦେଇଛନ୍ତି। ତେଣୁ ଏଇ ଯେଉଁ ସମ୍ପର୍କ, ପାଞ୍ଚ ପାଞ୍ଚଟା ସମ୍ପର୍କ ସେଠାରେ ରହିଛି, ତେଣୁ ଆମ ଭିତରେ, ଆମ ସମାଜରେ, ଆମ ପରିବାର ଭିତରେ କେମିତି ଆମେ ଏଇମାନଙ୍କୁ ନେଇକରି ଭାଇ ସହିତ ଭାଇ କେମିତି ସମ୍ପର୍କ ରଖିବ, ଭାଇ ସହିତ ଭଉଣୀ କେମିତି ସମ୍ପର୍କ ରଖିବ, ଭାଇ ସହିତ ବା ସ୍ତ୍ରୀ ସହିତ ସ୍ୱାମୀ କେମିତି ସମ୍ପର୍କ ରଖିବ, ଏବଂ ନଣନ୍ଦ ସହିତ ଭାଉଜ କେମିତି ସମ୍ପର୍କ ରଖିବ, ଇଏ ସବୁ ସମ୍ପର୍କ। ଏବଂ ଦୁଇଟି ସୌତୁଣୀ ମଧ୍ୟ ଅଛନ୍ତି, ସୌତୁଣୀ ସୌତୁଣୀ ଭିତରେ ବାଡ଼ିଆ ପିଟା ହେଇକିରି ମରୁଛନ୍ତି, କିନ୍ତୁ ଯଦି ସେମାନେ ରତ୍ନ ସିଂହାସନକୁ ଟିକେ ଦେଖନ୍ତେ ତେବେ ତା ଭିତରେ ମଧ୍ୟ ଦୁଇ ଜଣ ଯାକ ଶାନ୍ତ ହେଇକିରି ଅଛନ୍ତି। ଏବଂ ଆଉ ଗୋଟିଏ ଅଛି ଦେଢ଼ସୁର ଭାଇ ବୋଉ, ଦେଢ଼ସୁର ହେଉଛନ୍ତି ବଳଭଦ୍ର, ଭାଇ ବୋଉ ହେଉଛନ୍ତି ମହାଲକ୍ଷ୍ମୀ, ସେଠି ମଧ୍ୟ ଚଳୁଛନ୍ତି। ଗୋଟିଏ ପରିବାରରେ ଏତିକି ପାରିବାରିକ ସମ୍ବନ୍ଧ ସୃଷ୍ଟି କରିକିରି ଅଛନ୍ତି, ଏଠିକି ମଧ୍ୟ ଆସୁଛନ୍ତି ସେହି ସମ୍ପର୍କ, ଏବଂ ମାତୃଭୂମିକୁ ଆସୁଛନ୍ତି, ମାତୃଭୂମିରେ ରହୁଛନ୍ତି, ଜନ୍ମଭୂମିରେ ସେହି ସୁସମ୍ପର୍କ ସ୍ଥାପନ କରି ସାରା ଜଗତକୁ ଏହି ଶିକ୍ଷା ପ୍ରଦାନ କରୁଛନ୍ତି।
1: ବାଃ, ବହୁତ ବଢ଼ିଆ କଥା ଆପଣ କହୁଥିଲେ। ଇଏ ତ ଲୋକାଚାରର କଥା, ଏବଂ ଆମେ ମହାପ୍ରଭୁଙ୍କର ଲୀଳାରୁ ଯେଉଁ ସବୁ ବାର୍ତ୍ତା ଏବଂ ସନ୍ଦେଶ ସୂଚନା ପାଇଛେ ବା ତା ଦେହରୁ ଉତ୍ପନ୍ନ କରିଛେ, ତାହା ଜଗତବାସୀଙ୍କ ପାଇଁ ଆମେ ଦେଉଛେ। ବଡ଼ ଠାକୁର ବଳଭଦ୍ରଙ୍କ ପହଣ୍ଡି ଟିକେ ବିଳମ୍ବିତ ହୋଇଛି, ଚକ୍ର ବନାଟି ଯଦିଓ ନାଗଚଣା ମଣ୍ଡପ ଆଗକୁ ଆସିଲାଣି, କିନ୍ତୁ ଘଣ୍ଟ ଘଣ୍ଟାର ଧ୍ୱନି ଟିକେ କମ୍ ଅଛି ବୋଲି ଟିକେ ବିଳମ୍ବିତ ହେବାର ସୂଚନା ଆମ ପାଖକୁ ମିଳୁଛି। ଆଉ ଗୋଟିଏ କଥା ମୁଁ ଡକ୍ଟର ଦାସ ଆପଣଙ୍କୁ କହିବାକୁ ଚାହିଁବି, ଏ ଯେଉଁ ରତ୍ନ ସିଂହାସନରେ ଯେଉଁ ମହାପ୍ରଭୁମାନଙ୍କର ଅବସ୍ଥିତି, ଏହାର ଗୋଟେ ଐତିହାସିକ ବିଚାର ମଧ୍ୟ ଆମକୁ କରିବାକୁ ପଡ଼ିବ। ଏ ତ ଲୋକାଚାର ବିଚାର ଆପଣ କଲେ, ଯେଉଁଥିରୁ ଗୋଟେ ସ୍ପଷ୍ଟ ସନ୍ଦେଶ ଏବଂ ବାର୍ତ୍ତା ମିଳୁଛି, ଏକତ୍ର ସହାବସ୍ଥାନ ଆମେ କେମିତି କରିପାରିବା ସେ ସମ୍ପର୍କରେ ମହାପ୍ରଭୁ ଆମକୁ ବାର୍ତ୍ତା ଦେଉଛନ୍ତି। ଆଉ ଗୋଟେ ବଡ଼ କଥା ହେଲା ଯେ ଯେତେବେଳେ ସୁଦର୍ଶନ ମହାପ୍ରଭୁ, ଆପଣ ଗୋଟିଏ କଥା ବିଚାର କରନ୍ତୁ ଯେ ସୁଦର୍ଶନ ମହାପ୍ରଭୁ ମହାପ୍ରଭୁଙ୍କର କେଉଁ ଭାଗରେ ଅଛନ୍ତି, ପ୍ରକୃତରେ ତାଙ୍କର ଦକ୍ଷିଣ ବାହୁରେ ସୁଦର୍ଶନ ଚକ୍ର ଅଙ୍କିତ ହୋଇଛି, ଏବଂ ସୁଦର୍ଶନ ଚକ୍ର ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କିନ୍ତୁ ସୁଦର୍ଶନ ତାଙ୍କର ବାମ ଭାଗରେ ଅଛି।
0: ଚକ୍ର ବିରାଜେ ଦକ୍ଷ କରେ ସୂର୍ଯ୍ୟ କି ଉଦିତ ଅମ୍ବରେ,
1: ନାଇଁ ଠିକ୍ ଅଛି, ଦକ୍ଷ କରେ ହେଲେ ଯଦି ଚକ୍ରରାଜ ସୁଦର୍ଶନ ବୋଲି ଆମେ କହୁଛୁ, ଯିଏକି ସ୍ତମ୍ଭାକାରରେ ଅଛନ୍ତି, ସିଏ ତାଙ୍କର ଦକ୍ଷିଣ ଭାଗରେ ରହିବା କଥା, କାରଣ ଚକ୍ରଟାକୁ ସିଏ ଦକ୍ଷିଣ ହସ୍ତରେ ଧାରଣ କରନ୍ତି। କିନ୍ତୁ ଜଗନ୍ନାଥଙ୍କର ରତ୍ନ ସିଂହାସନରେ, ଶ୍ରୀମନ୍ଦିରରେ ଆମେ ଦେଖୁଛୁ ସିଏ ଦକ୍ଷିଣ ଦିଗରେ ନ ରହି ବାମ ଭାଗରେ ଅଛନ୍ତି। ଏହାର ଗୋଟେ ଐତିହାସିକ କାରଣ ଅଛି। କାରଣ ଅଛି କ'ଣ ନା, ବୈଷ୍ଣବ ଭକ୍ତି ଆନ୍ଦୋଳନ ପରେ ଯେତେବେଳେ ମା' ସୁଭଦ୍ରାଙ୍କୁ, ଯିଏ ତାଙ୍କର ଜଗନ୍ନାଥଙ୍କୁ ଯେତେବେଳେ ଭୈରବ ବୋଲି ବିଚାର କରାହେଉଥିଲା, ତାଙ୍କର ଶକ୍ତି ରୂପରେ ଯିଏ ଦୁର୍ଗା ରୂପରେ ତାଙ୍କ ବାମ ପାର୍ଶ୍ୱରେ ଥିଲେ, ବୈଷ୍ଣବ ଭକ୍ତି ଆନ୍ଦୋଳନ ପ୍ରଭାବରେ ସୁଭଦ୍ରାଙ୍କୁ ତାଙ୍କର ଭଉଣୀ ଭାବରେ ପରିକଳ୍ପନା କରାଗଲା, ଏବଂ ଭଉଣୀ ଭାବରେ ଯେତେବେଳେ ପରିକଳ୍ପନା କରାଗଲା, ଭଉଣୀର ସ୍ଥାନ ଦୁଇ ଭାଇଙ୍କ ମଝିରେ ରହିବ, ତେଣୁ ସୁଭଦ୍ରା ସେତେବେଳେ ମହାପ୍ରଭୁଙ୍କର ବାମ ଭାଗରୁ ଦକ୍ଷିଣ ଭାଗକୁ ସ୍ଥାନାନ୍ତରିତ ହେଲେ, ଏବଂ ସ୍ଥାନାନ୍ତରିତ ହେବା ଫଳରେ ଚକ୍ରରାଜ ସୁଦର୍ଶନଙ୍କୁ ଯେତେବେଳେ ରତ୍ନ ସିଂହାସନରେ ସ୍ଥାନିତ କରାଯିବା ଆବଶ୍ୟକତା ପଡ଼ିଲା, ସେତେବେଳେ ତାଙ୍କ ପାଇଁ ଆଉ ଦକ୍ଷିଣ ଦିଗଟି ନଥିଲା, ତେଣୁ ତାଙ୍କୁ ବାଧ୍ୟ ହୋଇକରି ତାଙ୍କୁ ବାମ ଭାଗରେ ରଖାଗଲା। ତେଣୁ ଏହିଭଳି ଭାବରେ ମହାପ୍ରଭୁଙ୍କର ଯେଉଁ ରତ୍ନ ସିଂହାସନରେ ଅବସ୍ଥିତି, ଏହାର ମଧ୍ୟ ଗୋଟେ କାଳକ୍ରମିକ ବିବର୍ତ୍ତନ ଅଛି, ଏବଂ କାଳକ୍ରମେ ମହାପ୍ରଭୁ ଏପଟ ସେପଟ କରି ମହାପ୍ରଭୁଙ୍କୁ କେଉଁ ରୂପରେ ଅର୍ଚ୍ଚନା କରାଯିବ, କେଉଁ ରୂପରେ ତାଙ୍କୁ ଗ୍ରହଣ କରାଯିବ, ଆପଣ ଜାଣିଛନ୍ତି ବହୁ ପ୍ରକାର ଭକ୍ତ, ବହୁ ପ୍ରକାର ଦର୍ଶନ, ବହୁ ପ୍ରକାର ଦାର୍ଶନିକମାନେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି, ତେଣୁ ସେମାନଙ୍କ ପ୍ରଭାବରେ ମଧ୍ୟ ମହାପ୍ରଭୁଙ୍କର ରୀତିନୀତି କାନ୍ତି ଏଗୁଡ଼ାକ ମଧ୍ୟ

0: ପରିଚାଳିତ ହୋଇଛି। ବର୍ତ୍ତମାନ ନାକଚଣା ଦ୍ୱାରରେ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି, ଆଉ ଆମର ହଁ ଘଣ୍ଟ ଘଣ୍ଟା ଧ୍ୱନି ଶୁଭୁଛି। ଆହୁରି ମଧ୍ୟ ଏ ଯେଉଁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଚାରି ଆଉ ମାଧବ, ଏ ପାଞ୍ଚ ଜଣଙ୍କୁ ପଞ୍ଚ ଦେବତା ଉପାସନାରେ ମଧ୍ୟ ଗୋଟେ ସମନ୍ୱୟ ବୋଲି କୁହାଯାଏ। ଯେମିତି ଆମେ ଗଣେ ନାରାୟଣ ରୁଦ୍ର ଅମ୍ବିକେ ଭାସ୍କର ତଥା ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମସ୍ତୁତେ ବୋଲି କହୁଛୁ, ଏ ପାଞ୍ଚ ଦେବତା ମଧ୍ୟ ରତ୍ନ ସିଂହାସନରେ ଥିବାରୁ ଅତୀତରେ ଏହି ପଞ୍ଚ ଦେବତାଙ୍କର ପୂଜା ନେଇକରି, ଉପାସନା ନେଇକରି ଯେଉଁ ବିଭେଦ, ଯେଉଁ ମତଭେଦ, ଯେଉଁ ସଂଘର୍ଷ ହେଉଥିଲା, ତା'ର ଗୋଟେ ସମନ୍ୱୟ କରିବା ପାଇଁ ରତ୍ନ ସିଂହାସନକୁ ମଧ୍ୟ ଆଧାର କରିକିରି ପଞ୍ଚ ଦେବତାଙ୍କର ଉପାସନା ମଧ୍ୟ ରତ୍ନ ସିଂହାସନରେ କରାଗଲା। ଏବଂ ରତ୍ନ ସିଂହାସନ ଯେଉଁ କରାଗଲା, ସେ ପଞ୍ଚଦେବତା କିଏ ନା ସ୍ୱୟଂ ବଳ ଠାକୁର ବଳଭଦ୍ର ହେଉଛନ୍ତି ରୁଦ୍ର, ମାଆ ସୁଭଦ୍ରା ହେଉଛନ୍ତି ବ୍ରହ୍ମା, ସ୍ୱୟଂ ଜଗନ୍ନାଥ ହେଉଛନ୍ତି ବିଷ୍ଣୁ, ଏବଂ ମାଧବ ହେଉଛନ୍ତି ବିଷ୍ଣୁ, ଏବଂ ତାପରେ ସୁଦର୍ଶନ ହେଉଛନ୍ତି ସୂର୍ଯ୍ୟ। ତେଣୁ ଏଇଭଳି ଭାବରେ ପଞ୍ଚଦେବତାଙ୍କର ଉପାସନାର ଗୋଟେ ପୀଠ ଭାବରେ ମଧ୍ୟ ରତ୍ନ ସିଂହାସନକୁ ଆମେ ଗ୍ରହଣ କଲେ। ବର୍ତ୍ତମାନ ଘଣ୍ଟ ଘଣ୍ଟା ଧ୍ୱନି ବର୍ତ୍ତମାନ ନାକଚଣା ଦ୍ୱାରରୁ ଶୁଭୁଛି, ଏବଂ ବଡ଼ ଠାକୁର ବଳଭଦ୍ର ତାଙ୍କର ସେପଟେ, ଆମେ ଯେଉଁ ପଟେ ଅଛୁ, ଆମର ବିପରୀତ ପାର୍ଶ୍ୱରେ ଯେଉଁପଟେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅଛି, ସେଇ ବାଟ ଦେଇକରି ବଡ଼ ଠାକୁର ବଳଭଦ୍ର ପହଣ୍ଡି କରିକିରି ଏଇ ଏଇ ପଟେ ହିଁ ଆସିବେ। ତାହେଲେ ମୁଁ ଭୁଲ କହିଲି, ହଁ ମୁଁ କ୍ଷମା ଚାହୁଁଛି। ଦଶାବତାର ମଠ ଦେଇକରି ଶରଧା ବାଲି ତଳ ଦେଇକରି, ଶରଧା ବାଲିର ଯେଉଁ ପ୍ରାଥମିକ ବିଦ୍ୟାଳୟ, ଏଇ ତଳ ଦେଇକରି ସିଏ ବର୍ତ୍ତମାନ ତାଙ୍କ ରଥ ଉପରକୁ ଯାଇକରି ସେଇ ପଟରେ ଯେଉଁ ପ୍ରଥମେ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ପାଖରେ ତାଙ୍କ ରଥ ଅଛି, ତାଳଧ୍ୱଜ ରଥ, ସେଇ ତାଳଧ୍ୱଜ ରଥରେ ସେ ତାଳଧ୍ୱଜ ରଥ ଆରୋହଣ କରିବେ। ହଁ, ଏଇଟା ଆମ ପାଖରେ ଅଛି ତାଳଧ୍ୱଜ ରଥ। ପ୍ରଥମେ ହେଉଛି ଲୋହିତ ପୀତ ନନ୍ଦିଘୋଷ ରଥ, ମଝିରେ ଅଛି ଲୋହିତ କୃଷ୍ଣ ଦେବଦଳନ ରଥ, ଏପଟେ ଅଛି ଲୋହିତ ନୀଳ ଲୋହିତ, ଇଏ ହେଉଛି ମହାପ୍ରଭୁଙ୍କର
1: ବଳଭଦ୍ରଙ୍କର
0: ରଥ।
1: ଦଶାବତାର ମଠ ଦେଇକରି ଆସିବେ,
0: ତାଙ୍କୁ ଏଇପଟଟା ସୁବିଧା,
1: ଏଇପଟ ସୁବିଧା, ସେପଟେ ଜଗନ୍ନାଥ ଯିବେ,
0: ସେଇପଟେ ଜଗନ୍ନାଥ ବିଜୟ ହେବେ, ସେଇ ପ୍ରକାର ବ୍ୟବସ୍ଥା ସବୁ ବର୍ଷ ଥାଏ। ମୋର ଟିକେ ବିସ୍ମରଣ ହେଇଗଲା କଥା, କହୁ କହୁ ସବୁବେଳେ କହୁ କହୁ ମଧ୍ୟ ବେଳେବେଳେ ହେଇଯାଏ ଏମିତି। ତେଣୁ ତାକୁ ଶ୍ରୋତାମାନଙ୍କୁ ତ କୌଣସି ଭୁଲ ତଥ୍ୟ ଆମେ ଦେଇପାରିବାନି, ତାକୁ ସୁଧାରି ଦେବା ଦରକାର। ତେଣୁ ଡକ୍ଟର ଦାସ ମୋତେ ସୁଧାରି ଦେଇଛନ୍ତି, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ଆଉ ବଡ଼ ଠାକୁର ବଳଭଦ୍ରଙ୍କର କଥା ଆପଣ କହୁଥିଲେ, ତାଙ୍କୁ ତ ଆପଣ କାଦମ୍ବରୀ ଚଞ୍ଚଳ ବୋଲି କହିଲେ, ତାପରେ ଶୋଭିତ ଲାଙ୍ଗଳକର ବୋଲି କହିଲେ, କାମପାଳ ବୋଲି ମଧ୍ୟ କହିଲେ। କାମପାଳ ତାଙ୍କୁ କାହିଁକି ଆମେ କହିବା, କାମପାଳ କହିବା ଯେହେତୁ ସେ ରୁଦ୍ରସ୍ୱରୂପ, ରୁଦ୍ରସ୍ୱରୂପ ହେଇଥିବ, କାମକୁ ଧ୍ୱଂସ କରିଛନ୍ତି, ଏବଂ ତାଙ୍କର ଏ ଯେଉଁ ଅଗ୍ନିରେ ଅତନୁ ହେଇଯାଇଛି, ଅତନୁ ହେଇଯାଇଛି, ତେଣୁ ତନୁ ନାହିଁ କନ୍ଦର୍ପର। ଯେ ଆମେ ଯେତେବେଳେ ପ୍ରଦ୍ୟୁମ୍ନ ମନ୍ମଥ ମାର, ମଦନ ମନ୍ମଥ ମାର ପ୍ରଦ୍ୟୁମ୍ନ ମୀନ କେତନ, ତାପରେ ଏଇ ଯେଉଁ ଅମରକୋଶରେ ଅଛି କନ୍ଦର୍ପଙ୍କର ନାଁ, କନ୍ଦର୍ପ ଦର୍ପ କୌନଙ୍ଗ କାମ ପଞ୍ଚ ସରସ ମର, ଏଇ ଯେଉଁ ନାଁ ଅଛି କନ୍ଦର୍ପଙ୍କର,
1: ଗୋଟିଏ ନାଁ ହେଉଛି ଅନଙ୍ଗ,
0: ଅନଙ୍ଗ ତାଙ୍କର ଅଙ୍ଗ ନାହିଁ। କାହିଁକି ଅଙ୍ଗ ନାହିଁ ନା, ସିଏ ଯେତେବେଳେ ମୋହିତ କରିବାକୁ ରୁଦ୍ରଙ୍କୁ ଚାହିଁଲେ, ତାଙ୍କର ଯେଉଁ ତୃତୀୟ ନେତ୍ରରୁ ଅଗ୍ନି ନିର୍ବାପିତ ହେଲା, ସେଇ ଅଗ୍ନିରେ ସବୁଦିନ ପାଇଁ କନ୍ଦର୍ପ ଭସ୍ମୀଭୂତ ହେଇଯାଇଛନ୍ତି। ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅତନୁ, ସେଇଦିନ ଠାରୁ ତାଙ୍କ ନାଁ ହେଉଛି ଅନଙ୍ଗ। ସେ ତାଙ୍କୁ ଯିଏ ଭସ୍ମ କରିଥିଲେ ଏ ଯେଉଁ ତୃତୀୟ ନୟନର ଅଗ୍ନି ଦ୍ୱାରା, ଏଇ
1: କାମପାଳ
0: ହେଉଛନ୍ତି କାମପାଳ। ତେଣୁ କାମପାଳ କହିଲେ କିନ୍ତୁ କାମକୁ ପାଳନ କରୁଛନ୍ତି ବୋଲି ମଧ୍ୟ,
1: ପାଳକ ମାନେ କାମରୁ ରକ୍ଷା କରୁଛନ୍ତି
0: ଆମ୍ଭମାନଙ୍କୁ,
1: ଆମ୍ଭମାନଙ୍କୁ ଯୋଉ କାମ ଜର୍ଜରିତ ହଉଛେ
0: ହଉଛେ,
1: ତେଣୁ ଆମକୁ ସେ ରକ୍ଷା କରୁଛନ୍ତି।
0: ତେଣୁ କାମ ଜର୍ଜରିତ ହଉଥିବା ଲୋକମାନେ ବଳଦେବଙ୍କୁ ଉପାସନା କରିବା ଦରକାର।
1: ଆଜ୍ଞା,
0: ବଡ ସୁନ୍ଦର କଥା। ତେଣୁ ଏ ଯୋଉ କାମ, କ୍ରୋଧ, ଲୋଭ, ମୋହ, ଏ ଯୋଉ ପଞ୍ଚ ବିକାର ଅଛି, ଏଇ ପଞ୍ଚ ବିକାର ଭିତରୁ କାମ ହେଉଛି ଗୋଟେ ବଡ ବିକାର, ଗୋଟେ ଶକ୍ତିଶାଳୀ ବିକାର।
1: ପୁଣି ନାଗେନ୍ଦ୍ର ଚୂଡ଼ୋଜ୍ୱଳମ, ନାଗେନ୍ଦ୍ର ନାଗ ଇନ୍ଦ୍ର ଅର୍ଥାତ ତାଙ୍କର ମସ୍ତକରେ ସର୍ପ ଅଛନ୍ତି,
0: ସର୍ପରାଜ
1: ନାଗେନ୍ଦ୍ର
0: ଚୂଡ଼ୋଜ୍ୱଳମ। ତେଣୁ ଏଇଭଳି ଭାବରେ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କର ବର୍ଣ୍ଣନା ହେଇଛି, ସେଇ ବଡ଼
1: ଶେଷ ନାଗଙ୍କର ଅବତାର,
0: ଶେଷ ନାଗଙ୍କର ଅବତାର, ଏବଂ ତାଙ୍କର ଟାହିଆ ବର୍ତ୍ତମାନ ଦେଖାଯାଉଛି ନାକଚଣା ଦ୍ୱାର ଭିତରେ। ଏବଂ ଆମେ ପ୍ରାର୍ଥନା କରିବା ଏ ଟାହିଆଟି ସୁନ୍ଦର ଭାବରେ ଢଳି ଢଳିକରି ଆସୁ, ଟାହିଆର କୌଣସି ଆଉ ଅସୁବିଧା ନ ହଉ, ପ୍ରାର୍ଥନା ବଡ଼ ଠାକୁରଙ୍କ ପାଖରେ। ଏଇ ଟାହିଆ ଯେଉଁ ରାଘବ ଦାସ ମଠ ଦେଉଛନ୍ତି, ସେ ଟାହିଆଟି ଏଥର ମୁଁ ଭାବୁଛି ଗତ ଅଭିଜ୍ଞ

0: ଟାୟାର ସୁରକ୍ଷା ବ୍ୟବସ୍ଥା ନିଶ୍ଚିତ ଭାବରେ କରାହେଇଥିବ ଏବଂ ଟାୟାର ଗୋଟେ ବିକଳ୍ପ ମଧ୍ୟ ରଖାହେଇଥିବ। ଯଦି କୌଣସି କାରଣରୁ ଟାୟା ଭାଙ୍ଗିଗଲା କି ଟାୟା ଯଦି କୌଣସି ଅସୁବିଧା ହେଲା ନୂତନ ଟାୟା ମଧ୍ୟ ସଂଯୋଗ କରିବାର ବ୍ୟବସ୍ଥା।
1: ଟାୟା ଦିଶି ଯାଉଛନ୍ତି,
0: ହଁ ଟାୟା ଦିଶି ଯାଉଛନ୍ତି। ଆପଣ କହନ୍ତୁ ଟାୟା ସମ୍ପର୍କରେ କହନ୍ତୁ
1: ଆପଣ। ଏଇ ଯେଉଁ ଟାହିଆଟି ବର୍ତ୍ତମାନ ଦେଖୁଛନ୍ତି, କେହି କେହି କହନ୍ତି ହିଆ ହିଆକୁ, ହିଆ ମାନେ ଛାତି, ତାକୁ ଠରେଇ ଦିଏ ବୋଲି ତାକୁ ଟାହିଆ ବୋଲିକିରି କେହି କେହି କହନ୍ତି। ହିଆକୁ ଠରେଇ ଦିଏ ଅର୍ଥାତ ମାନେ ଛାତି ଉପରେ ମାନେ ଆମର ହୃଦୟ ଦେଶ ହୃଦୟକୁ ଉଲ୍ଲସିତ କରେ ବୋଲି ତା ନାଁ ହେଇଛି ଟାହିଆ। ହିଆ ହିଆ ହିଆକୁ ସେ
0: ହିଆ ମାନେ
1: ଛାତି ଛାତି, ତେଣୁ ଛାତିକୁ ଥରେଇ ଦିଏ ବୋଲି ଅର୍ଥାତ ଛାତିରେ ଗୋଟେ ଭକ୍ତିଭାବ ସଞ୍ଚାର କରେ ବୋଲି ତାକୁ ଟାହିଆ କୁହାଯାଏ। ଦେଖନ୍ତୁ ମହାପ୍ରଭୁ ଆସୁଛନ୍ତି ଏବଂ ସୁନ୍ଦର ଭାବରେ ଟାହିଆ ଆଗକୁ ଯାଉଛି ପଛକୁ ଯାଉଛି। ମହାପ୍ରଭୁ ଟିକିଏ ଆଗଉଛନ୍ତି, ଟାହିଆ ଟିକିଏ ଆଗକୁ ଆସୁଛି, ପୁଣି ପଛକୁ ଚାଲି ଯାଉଛନ୍ତି ଏବଂ ଜଗତର ଜଗତର ଚତୁର୍ଦ୍ଦଶ ଭୁବନ ଲୋକ ଆଜି ଚାହୁଁଛନ୍ତି ତାଙ୍କର 14 ଚକ, ତାଙ୍କ ରଥର 14 ଚକ ଚତୁର୍ଦ୍ଦଶ ଭୁବନର ପ୍ରତୀକ। ଚତୁର୍ଦ୍ଦଶ ଭୁବନରେ ଥିବା ପ୍ରାଣୀମାନେ ଆଜି ଆନନ୍ଦ ମନରେ ଆଜି ସମସ୍ତେ ଭକ୍ତିଭାବରେ ଚାହିଁଛନ୍ତି ସେହି ଅଖିଳ ବ୍ରହ୍ମାଣ୍ଡ ନାଥ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା ଏବଂ ବଡ଼ ଦେଉଳର ବଡ଼ ଖାଉଁଦ। ସିଏ ଆଜି ବଡ଼ ଦେଉଳକୁ ଫେରିଯିବା ପାଇଁ ଆଜି ବିଚାର କରିକରି ସେ ବାହାରି ପଡ଼ିଛନ୍ତି, ଆଉ ନାହାନ୍ତି। ତା ଭିତରେ ବର୍ତ୍ତମାନ ବାହାରକୁ ଆସିଲେଣି ଅଗଣିତ ଶ୍ରୋତା, ଅଗଣିତ ଭକ୍ତ ସମସ୍ତେ ଆଜି ଚାହିଁ ବସିଛନ୍ତି। ଶ୍ରୋତାମାନେ ପ୍ରଭୁଙ୍କ କଥା ଶୁଣିକରି ଆନନ୍ଦରେ ବିମୁଗ୍ଧ ହେବେ। ଆଉ ଯେଉଁ ଦର୍ଶକମାନେ ଏଠାରେ ଅଛନ୍ତି ଭକ୍ତଗଣ, ଆଖି ପାଉନେଇ କେଉଁଠୁ କେଉଁ ପର୍ଯ୍ୟନ୍ତ ବ୍ୟାପି ଯାଇଛି ବଡ଼ଦାଣ୍ଡରେ, ଥାଳି ମାରିଦେଲେ ଥାଳି ଚାଲିଯିବ ଏବଂ ଏଭଳି ଭାବରେ ସୋରିଷ ଟିକେ ପକାଇ ଦେବାକୁ ମଧ୍ୟ ବାଟ ନାହିଁ। କେତେବେଳେ ସେ ପ୍ରଭୁ ଆସିବେ, ରଥାରୂଢ଼ ହେବେ ଏବଂ ମହାପ୍ରଭୁଙ୍କର ସେଇ ଯେଉଁ ସୁନ୍ଦର କାଳଧ୍ୱଜ ରଥ ଆଜି ନୀଳ ଏବଂ ଲୋହିତ ବର୍ଣ୍ଣର ବସ୍ତ୍ର ଦ୍ୱାରା ଆଚ୍ଛାଦିତ ହୋଇଛି, ପଞ୍ଚକେତନ ଉପରେ ଉଡ଼ୁଛି, ସ୍ୱାଗତ କରୁଛି। ହେ ମହାପ୍ରଭୁ, ଆପଣ ରଥୀ, ଆପଣଙ୍କ ରଥ ଶୂନ୍ୟ, ଆପଣ ଏ ଶୂନ୍ୟ ରଥକୁ ପୂର୍ଣ୍ଣ କରନ୍ତୁ ମହାପ୍ରଭୁ। ପୂର୍ଣ୍ଣମଦଃ ପୂର୍ଣ୍ଣମିଦଂ ପୂର୍ଣ୍ଣାତ୍ ପୂର୍ଣ୍ଣମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମାଦାୟ ପୂର୍ଣ୍ଣମେବାବଶିଷ୍ୟତେ। ହେ ପୂର୍ଣ୍ଣ ସ୍ୱରୂପୀ ମହାପ୍ରଭୁ, ଆପଣ ଆସନ୍ତୁ, ଦେଖନ୍ତୁ ଏତେ ଭକ୍ତଗଣ ଅଛନ୍ତି। ଆଉ ଏ ଟାହିଆ ନଥିଲେ ମହାପ୍ରଭୁ ସୁନ୍ଦର କ'ଣ? ତେଣୁ ମହାପ୍ରଭୁ କ'ଣ ସୁନ୍ଦର ହୋଇପାରିବେ ଟାହିଆଟିଏ ନ ଲଗେଇଲେ? ଏକଥା କିଏ ବିଚାର କରିଥିଲା? ଯେତେବେଳେ ରଘୁ ଅରକ୍ଷିତ ନାମକ ଜଣେ ଭକ୍ତ ସିଏ ସିଂହଦ୍ୱାରରେ ବସି ଏଇ ମାନେ ସୂର୍ଯ୍ୟାତପରେ ସୂର୍ଯ୍ୟଙ୍କର ଯେଉଁ ଆତପରେ ସେ ସନ୍ତପ୍ତ ହୋଇକରି ଯେତେବେଳେ ତପସ୍ୟା କରୁଥିଲେ ଭଗବାନଙ୍କୁ ଡାକୁଥିଲେ ମହାପ୍ରଭୁ ମହାକୃପାମୟ, ତେଣୁ ସିଏ ଆସିକରି ଛତ୍ର ଟେକିଥିଲେ। ତେଣୁ ସେଇଠି କହିଥିଲେ ରଘୁ ଅରକ୍ଷିତ, ହେ ପ୍ରଭୁ ମୋ ତପସ୍ୟା ବେଳେ ଆପଣ ଛତ୍ର ଟେକିଥିଲେ, ଆଉ ମୁଁ ମଧ୍ୟ ଆପଣଙ୍କୁ ଏହି ପ୍ରାର୍ଥନା କରୁଛି ପ୍ରଭୁ, ଆପଣ ଯେତେବେଳେ ବାହାରକୁ ବାହାରିବେ ଆପଣ ଏମିତି ଲଣ୍ଡିତ ମସ୍ତକ ହେଇକରି ବାହାରିବେନି, ମୁଁ ଆପଣଙ୍କ ମସ୍ତକରେ ଏହିଭଳି ଟାହିଆ ଆଣିକରି ଦେବି, ଯାହାକୁ ଦେଖିଲା ମାନେ ପ୍ରତ୍ୟେକଙ୍କର ହୃତ୍ସ୍ପନ୍ଦନ ଜାତ ହେବ। ଏବଂ ଦେଖ ଦେଖିପାରୁଛୁ ସେ ଧଳା ଧଳା ଆଖି, ସେ ଧବଳ କମଳ ଭଳି ଅତ୍ୟନ୍ତ ସୁନ୍ଦର ଢଳି ଢଳି ଆସୁଛନ୍ତି। ଚତୁର୍ଦ୍ଦଶ ଭୁବନର ଲୋକମାନେ ତାଙ୍କୁ ଦର୍ଶନ କରୁଛନ୍ତି, କି ଅପୂର୍ବ ଇଏ ଶୋଭା! ବାସ୍ତବିକ ଆଖିରେ ନ ଦେଖିଲେ ଇଏ ଶୋଭାକୁ ବର୍ଣ୍ଣନା କରିବା ପାଇଁ କବିର ବାଣୀ ମଧ୍ୟ ଆଜି କୁଣ୍ଠିତ ହେବ। ସେଥିପାଇଁ ମହାପ୍ରଭୁ ଧୀରେ ଧୀରେ ଆସୁଛନ୍ତି, ସେ କାହା କଥା ଶୁଣିବେ ନାହିଁ, ଭକ୍ତ ହେଉଛନ୍ତି ତାଙ୍କର ପ୍ରାଣ, ତେଣୁ ଭକ୍ତ ପ୍ରାଣ ମହାପ୍ରଭୁ ସେ ଭକ୍ତମାନଙ୍କ ଗହଣକୁ ମାଡ଼ି ଆସୁଛନ୍ତି। ଆଉ ଏଇଠି ଅପେକ୍ଷା କରିଛି ଦଶାବତାର ମଠ, ଏହି ଦଶାବତାର ମଠରେ ରହି ନିଜେ ଶ୍ରୀ ଜୟଦେବ ଜୟଦେବ କବି ଜୟଦେବ ଗୀତ ଗୋବିନ୍ଦ ରଚନା କରିଥିଲେ, ଯଦି ହରିସ୍ମରଣେ ସରସଙ୍ଗ ମନୁ, ଯଦି ବିଳାସ କଳାସୁ କୁତୁହଳଂ ମଧୁର କୋମଳ କାନ୍ତ ପଦାବଳିଂ ଶୃଣୁ ତଦା ଜୟଦେବ ସରସ୍ୱତୀ। ତେଣୁ ଏଇ ଜୟଦେବ ଏବେ ମଧ୍ୟ ସୂକ୍ଷ୍ମ ଦୃଷ୍ଟିରେ ଏଇଠି ଅପେକ୍ଷା କରି ରହିଛନ୍ତି, ସେ ପ୍ରଭୁଙ୍କୁ ଟିକେ ଦର୍ଶନ କରିବେ। ସେଥିପାଇଁ ଆଜି ଘଣ୍ଟୁଆ ସେବକମାନେ ସମସ୍ତେ ଲାଗି ପଡ଼ିଛନ୍ତି ମହାପ୍ରଭୁଙ୍କୁ ଆଣିମାରେ। ଆଜି ଘଣ୍ଟାର ଯେଉଁ ଘୋର ଘର ଘର ଶବ୍ଦ ଆଜି ପ୍ରକମ୍ପିତ କରୁଛି ଶରଧା ବାଲିକୁ ଏବଂ ଇଏ ଯେଉଁମାନେ ଅପେକ୍ଷା କରି ରହିଛନ୍ତି।

0: ସମସ୍ତଙ୍କ ମନରେ ମହାପ୍ରଭୁଙ୍କୁ ଦର୍ଶନ କରିବାର ଯେଉଁ ଲାଳସା, ସେ ଲାଳସା ଆଜି ବଳବତୀ ହେଇଛି। ହେ ମହାପ୍ରଭୁ, ଆଉ କାହିଁକି ବିଳମ୍ବ କରୁଛନ୍ତି? ପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହୁଅନ୍ତୁ ଏବଂ ଆପଣଙ୍କୁ ଚାହିଁକିରି ବସିଛନ୍ତି ତାଳଧ୍ୱଜ ରଥ, ଶୂନ୍ୟ ତାଳଧ୍ୱଜ ରଥକୁ ଆପଣ ପରିପୂର୍ଣ୍ଣ କରନ୍ତୁ। ମହାପ୍ରଭୁ ଆସୁଛନ୍ତି, ଧୀରେ ଧୀରେ ଆସୁଛନ୍ତି, ଟିକିଏ ତଳକୁ, ଟିକିଏ ଉପରକୁ, ଟିକିଏ ଟିକିଏ ପାର୍ଶ୍ୱକୁ, ଆଉ ଗୋଟିଏ ପାର୍ଶ୍ୱକୁ, ଢଳି ଢଳି, ଦୋହଲି ଦୋହଲି, ଭକ୍ତମାନଙ୍କ ହୃଦୟକୁ ମଧ୍ୟ ଭକ୍ତମାନେ ତୁମେ ସମ୍ଭାଳି ଯାଅ, କାରଣ ସେ ଯେମିତି ଢଳୁଛନ୍ତି ଆମେ ମଧ୍ୟ ସେମିତି ଢଳି ଯାଉଛୁ। ସେ ବାମକୁ ଢଳୁଛନ୍ତି, ଆମର ହୃଦୟ ମଧ୍ୟ ବାମକୁ ଢଳି ଯାଉଛି। ପ୍ରଭୁ ଅତି ସୁନ୍ଦର ଭାବରେ ସେ ଆସୁଛନ୍ତି ଭକ୍ତମାନଙ୍କ ଗହଳକୁ, ଏବଂ ଆଉ ମାତ୍ର ଅଳ୍ପ ସମୟ ଅପେକ୍ଷା, ସେ ଅଳ୍ପ ସମୟ ଭିତରେ ସେ ଆସି ତାଳଧ୍ୱଜ ରଥରେ ଅବତୀର୍ଣ୍ଣ ହେବେ। ଏବଂ ଆମେ ଦେଖୁଛୁ ଯେଉଁ ଟିକେ ଟିକେ ଖରା ବର୍ତ୍ତମାନ ଦେଖାଦେଲାଣି, କାରଣ ସୂର୍ଯ୍ୟଦେବ ସେ କହିଲେ, ଆରେ ଯେଉଁ ଦିନ ପ୍ରଭୁ ଆସିଥିଲେ ମୋତେ ତ ମେଘ ଆଚ୍ଛାଦନ କରି ରଖିଥିଲା, ମୋର ଶତ୍ରୁ ସାଜିଥିଲା ଇନ୍ଦ୍ର, ତେଣୁ ସିଏ ମେଘଡମ୍ବରୁ ଗୁଡ଼ାକ ପକେଇକିରି ମୋତେ ଟିକେ ଦେଖେଇ ଦେଇନଥିଲା, ଆଉ ପ୍ରଭୁ ଆଜି ବାହାରୁଛନ୍ତି। ତେଣୁ ବର୍ତ୍ତମାନ ନଭୋ ମଣ୍ଡଳରେ ମୁଁ ଦେଖୁଛି ବର୍ତ୍ତମାନ ଖରା ପଡ଼ିଗଲାଣି, ଖରା ତ ନୁହଁ, ଇଏ ଭଗବାନ ସୂର୍ଯ୍ୟଦେବ ସିଏ ମଧ୍ୟ ତାଙ୍କ ଏଇ ଖରା ମାଧ୍ୟମରେ ଆଜି ମହାପ୍ରଭୁଙ୍କୁ ଆଜି ସେବା କରୁଛନ୍ତି, ମହାପ୍ରଭୁଙ୍କୁ ସେବା କରୁଛନ୍ତି। ଏବଂ ସେଇ ଖରାରେ ଆଜି ମହାପ୍ରଭୁ ଧୀରେ ଧୀରେ ଧୀରେ ଧୀରେ ଅଗ୍ରସର ହେଉଛନ୍ତି।
1: ଡକ୍ଟର ଦାସ, ଏଇ ଯେଉଁ ତାହିଆ କଥା ଆପଣ କହୁଥିଲେ, ଏ ତାହିଆର ଯେଉଁ ରୂପ ଏବଂ ତାହିଆର ଯେଉଁ ସ୍ୱରୂପ ମହାପ୍ରଭୁଙ୍କର ମସ୍ତକ ଉପରେ ପରିକଳ୍ପନା କରାହେଇଛି, ଇଏ ହେଉଛି ଆକୁ କୁହାଯାଉଛି ଯେ ଇଏ ଗୋଟେ ମୟୂର ଯେତେବେଳେ ନୃତ୍ୟ ବିଭୋର ହୁଏ ତା'ର ଯେମିତି ପୁଚ୍ଛ ମେଲିଯାଏ। ଏବଂ ଆପଣ ଦେଖନ୍ତୁ, ମୟୂର ବର୍ଷା ଆକାଶରେ ମେଘକୁ ଦେଖି, ଏ ତ ପ୍ରାବୃତ କାଳ, ଠାକୁରମାନେ ବର୍ତ୍ତମାନ ଆକାଶରେ ମେଘକୁ ଦେଖୁଛନ୍ତି, ଏବଂ ମୟୂର ଆକାଶରେ ମେଘକୁ ଦେଖିଲେ ତା'ର ଅନ୍ତରାତ୍ମାରେ ଯେଭଳି ପୁଲକ ଜାତ ହୁଏ ଏବଂ ସେ ପୁଲକ ପ୍ରଭାବରେ ତା'ର ଯେଉଁ ପୁଚ୍ଛ ସମ୍ପୂର୍ଣ୍ଣ ଭାବରେ ଉନ୍ମୁକ୍ତ ହୋଇଯାଏ, ଏବଂ ଉନ୍ମୁକ୍ତ ହେବା ଫଳରେ ତା'ର ଶୋଭା ଶତଗୁଣିତ ହୋଇଯାଏ, ଏବଂ ମହାପ୍ରଭୁ ଆମର ଠାକୁର ବଳଭଦ୍ରଙ୍କର ଏବଂ ଜଗନ୍ନାଥଙ୍କର ତାହିଆ ମଧ୍ୟ ସେହିଭଳି ଅତ୍ୟନ୍ତ ପୁଲକ ସୃଷ୍ଟି କରୁଛି ସମସ୍ତଙ୍କ ଭିତରେ। ସେ ସ୍ୱୟଂ ପୁଲକିତ ଏବଂ ଭକ୍ତମାନଙ୍କ ମଧ୍ୟରେ ମଧ୍ୟ ପୁଲକ ସୃଷ୍ଟି କରୁଛନ୍ତି, ଏବଂ ତାହିଆ ହେଉଛି ସମଗ୍ର ଭାରତବର୍ଷରେ ଏକ ଅନନ୍ୟ ଆଭୂଷଣ, ଏବଂ ତାହିଆ ଯୁକ୍ତ ହୋଇକରି ବା ତାହିଆ ମସ୍ତକରେ ପରିଧାନ କରି ମହାପ୍ରଭୁ ବିଜେ ହେବା ଭାରତବର୍ଷରେ କୌଣସି କ୍ଷେତ୍ରରେ ନାହିଁ। କୌଣସି ଦେବତା ଏଭଳି ତାହିଆ ପିନ୍ଧିବାର କୌଣସି ଦୃଷ୍ଟାନ୍ତ ଆମ ଭାରତବର୍ଷରେ ନାହିଁ।
0: ଆଉ ଗୋଟିଏ କଥା ଆପଣ ଦେଖିବେ, ଏଇ ତାହିଆକୁ ଲକ୍ଷ୍ୟ କରନ୍ତୁ, ଦେଖିବେ ଆଗ ବଳଭଦ୍ର ତାଙ୍କ ଉପରେ ତାହିଆ, ଏବଂ ସେଇ ତାହିଆ ଉପରେ କେରାଏ ଧୂପ। ଆପଣ ଯାହା କହୁଥିଲେ ଇଏ ହେଉଛି ବୈଷ୍ଣବର ଲକ୍ଷଣ, ଆଜି ତାହିଆ ମାନେ ଧୂପ କହୁଛି, କହୁଛି ଆରେ ମୋତେ ପାଇବ ତ ଧୂପ ଭଳି ହେଇଯାଅ, ତୃଣାଦପି ସୁନିଚେନ କରୋରପି ସହିଷ୍ଣୁନା ଅମାନିନା ମାନ ଦେନ କୀର୍ତ୍ତନୀ ଓ ଯଥା ହରି, ତୁମେ ଧୂପ ଭଳି ଅତ୍ୟନ୍ତ ନୀଚ ହେବ, ନିଜକୁ ନୀଚ ମନେ କରିବ, ଉପରେ ରହିବ।
1: ଏବଂ ନୀଚ ମନେ କରିବାର ଅର୍ଥ ନୁହେଁ ଯେ ନୀଚ ହେଇଯିବା,
0: ନା, ଅହଂକାର ତ୍ୟାଗ,
1: ହଁ, ଅହଂକାର ତ୍ୟାଗ କରିବ, ଏବଂ ଅନ୍ତର ଭିତରେ ଯେଉଁ ବିଚାର ଅଛି, ଯେଉଁ ନମ୍ରତା ଅଛି, ଯେଉଁ ବିନୟ ଗୁଣ ଅଛି, ସେଇ ବିନୟ ଗୁଣ ଏବଂ ନମ୍ର ଗୁଣକୁ ଯେତେବେଳେ ଜାଗରଣ କରିବା, ମଣିଷର ସ୍ୱଭାବ ସେତେବେଳେ ସୁନ୍ଦର ହେବ। ଏବଂ ମଣିଷ ପ୍ରକୃତରେ କେତେବେଳେ ସୁନ୍ଦର ଦିଶେ? ମଣିଷ ସେତିକିବେଳେ ସୁନ୍ଦର ଦିଶେ ଯେତେବେଳେ ତା'ର ନମ୍ରତାର ବିକାଶ ହୁଏ। ବହୁତ ଉଦ୍ଧତ ମଣିଷ, ଉଗ୍ର ମଣିଷ ଦେଖିବାକୁ ସୁନ୍ଦର ନୁହେଁ, ନମ୍ର ମଣିଷ ହିଁ ଦେଖିବାକୁ ସୁନ୍ଦର। ତେଣୁ ପ୍ରକୃତ ଅନ୍ତରାତ୍ମାର ସୌନ୍ଦର୍ଯ୍ୟ ବିକଶିତ ହେବ କେତେବେଳେ? ନା ନମ୍ରତା ପ୍ରକାଶ ହେଲେ, ଏବଂ ସେହି ନମ୍ରତାର ଲକ୍ଷଣ ବା ସେହି ନମ୍ରତାର ପ୍ରତିଭୂ ହେଉଛନ୍ତି ଧୂପ ଘାସ, ଏବଂ ସେହି ଧୂପକୁ ଭଗବାନ ବର୍ତ୍ତମାନ ମସ୍ତକ ଉପରେ ଧାରଣ କରିଛନ୍ତି। ଯିଏ ନମ୍ର ହେବ, ବିନୟ ହେବ, ସିଏ ଭଗବାନଙ୍କ ମସ୍ତକରେ ରହିବ। ଯିଏ ଉଗ୍ର ହେବ, ଅହଂକାରୀ ହେବ, ସେ ମହାପ୍ରଭୁଙ୍କର ପାଦ ତଳେ ସିଏ ଦଳି ହୋଇଯିବ। ଏହି ପ୍ରକାର ଭାବନା ମହାପ୍ରଭୁଙ୍କର ଏଇ ଯେଉଁ କାହିଆ ଉପରେ ଯେଉଁ ଧୂପ, ସେଇଟା ହିଁ ସୂଚନା କରୁଛି ଯେ ମହାପ୍ରଭୁ ନମ୍ରତାକୁ କେତେ ଭଲ ପାଆନ୍ତି, ଏବଂ ନମ୍ରତା ଏବଂ ବିନୟ ହିଁ ମହାପ୍ରଭୁ ଅପେକ୍ଷା କରିଥାନ୍ତି। ଏଇଟା ହେଉଛି ତାହିଆର ବଡ଼ ସୂଚନା।
0: ଆମେ ବର୍ତ୍ତମାନ ଦେଖୁଛେ ଯେ ବଳଭଦ୍ର ଭଗବାନ ଆସି ତାଳଧ୍ୱଜ ରଥ ନିକଟରେ ପହଞ୍ଚିଗଲେଣି, ଏପଟରେ ଦଶାବତାର ମଠ ଆଉ ସେପଟରେ ତାଳଧ୍ୱଜ ରଥ, ଏଇ ମଝି ଭାଗରେ ବିରାଜମାନ କରିଛନ୍ତି ପ୍ରଭୁ ପ୍ରଳମ୍ବାରୀ ଫଳମୂଷଳଧାରୀ ପ୍ରଭୁ ଶ୍ରୀ ବଳ ଜଗନ୍ନାଥ ମହାପ୍ରଭୁଙ୍କର ଜ୍ୟେଷ୍ଠ ଭ୍ରାତା କାମପାଳ ହଳାୟୁଧ ସଂକର୍ଷଣ, ସେ ଭଗବାନ ଆଜି ଭକ୍ତମାନଙ୍କ ଗହଣରେ ଅଛନ୍ତି। ମହାପ୍ରଭୁ ଧୀର ପଦକ୍ଷେପରେ ସୁନ୍ଦର ବଦନ, ମହାପ୍ରଭୁ କେତେ ସୁନ୍ଦର ଦିଶୁଛନ୍ତି, ତାଙ୍କର ଆଖି ଦୁଇଟି ଆଜି ଚାହିଁଦେଲେ ହୃଦୟ ସ୍ତମ୍ଭୀଭୂତ ହୋଇଯାଉଛି, ହୃଦୟରୁ କୋହ ବାହାରି ଆସୁଛି। ଜନ୍ମ ଜନ୍ମର ଯେଉଁ ଦୁଃଖ, ମହାପ୍ରଭୁଙ୍କୁ ତକ ଟିକିଏ ଚାହିଁଦେଲେ ମହାପ୍ରଭୁଙ୍କ ଆଖି ସହିତ ଆଖି ମିଶିଗଲେ, ହେ ପ୍ରଭୁ ଆପଣ ଜଗତକୁ ରକ୍ଷା କରନ୍ତୁ, ଜଗତକୁ ଉଦ୍ଧାର କରନ୍ତୁ। ସେପଟରେ ଆମେ ଦେଖୁଛୁ ଯେ ବର୍ତ୍ତମାନ ଧାଡ଼ି ପହଣ୍ଡିରେ ମାଡ଼ି ଆସୁଛନ୍ତି ଜଗତ ଜନନୀ କରୁଣାମୟୀ ମା ସୁଭଦ୍ରିକା, ଏବଂ ଆମେ ଦେଖୁଛୁ ସେପଟ ମଧ୍ୟ ବର୍ତ୍ତମାନ ବିଜେ କରୁଛନ୍ତି ଦେବୀ ସୁଭଦ୍ରିକା ଜଗତ ଜନନୀ କରୁଣାମୟୀ ଘଟ ଘଟ ବାସିନୀ ଉଦ୍ଭବ ସ୍ଥିତି ସଂହାର କାରିଣୀ ପରମ କଲ୍ୟାଣମୟୀ ପରାମ୍ବା ଜଗଦମ୍ବା ଜଗତ ଜନନୀ ମା ସୁଭଦ୍ରା ମହାରାଣୀ, ସେ ମଧ୍ୟ ଆସୁଛନ୍ତି। ଏବଂ ଆଉ ଅଳ୍ପ ସମୟ ପରେ ପ୍ରଭୁ ଶ୍ରୀ ବଳଭଦ୍ର ଭଗବାନ ତାଙ୍କର ପହଣ୍ଡି ଶେଷ ହେବ ଏବଂ ସେ ବିଜେ କରିବେ ଚାରମାଳ ଉପରକୁ। କୁହ
2: ଭଦ୍ରଦାୟିନୀ ଭଦ୍ରା ଭଦ୍ର ସ୍ୱରୂପ ତୁମ ମହାମାୟୀ ନମାସ୍ତୁତେ। ମା ଜଗତ ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ନାକଚଣା ଦ୍ୱାର ଠାରେ, ଯେଉଁ ଗୁଣ୍ଡିଚା ମଣ୍ଡପର ଯେଉଁ ନାକଚଣା ଦ୍ୱାର, ସେ ନାକଚଣା ଦ୍ୱାର ଠାରେ ରହିଯାଇଛନ୍ତି। କାହିଁକି ନା ଆଗରେ ଯାଉଛନ୍ତି ବିଶ୍ୱାସର ପ୍ରତୀକ ବଡ଼ ଭାଇ ବଳଭଦ୍ର, ବର୍ତ୍ତମାନ ତାଳଧ୍ୱଜ ରଥର ସେଇ ଚାରମାଳ ଅଭିମୁଖେ ଯାତ୍ରା କରୁଛନ୍ତି। ଘଣ୍ଟମାନଙ୍କର ଉଦ୍ଘୋଷଣ ଘଣ୍ଟ ଘଣ୍ଟ ନାଦରେ ପ୍ରକମ୍ପିତ ହେଉଛି ଏ ଶରଧା ବାଲି। ଶ୍ରଦ୍ଧା ବନ୍ଧୁ ଆମେ ଦେଖିପାରୁଛୁ ଖାଲି ଶରଧା ବାଲିର ଦୁଇ ପଟ ନୁହେଁ, ଖାଲି ଦୁଇ ପଟରେ ଶ୍ରଦ୍ଧାଳୁମାନେ ଛିଡ଼ା ହେଇନାହାନ୍ତି। ଆଜି ଗୁଣ୍ଡିଚା ମନ୍ଦିରରୁ ଯେତେ ଦୂର ପର୍ଯ୍ୟନ୍ତ ଆମର ଆଖି ଦେଖାଯାଉଛି ସେତେ ଦୂର ପର୍ଯ୍ୟନ୍ତ ଅନେକ ଶ୍ରଦ୍ଧାଳୁ ଭକ୍ତ ଏଇଠାରେ ଦଣ୍ଡାମାନ ହେଇଛନ୍ତି। ଆଉ ପ୍ରଭୁଙ୍କର ଘଣ୍ଟ ନାଦ ଶୁଣି ତାଙ୍କ ମନ ଭିତରେ ଗୋଟେ ଅପୂର୍ବ ଆନନ୍ଦ ଖେଳି ଉଠୁଛି, କାହିଁକିନା ଯେଉଁଥିପାଇଁ ଅପେକ୍ଷା କରିଥିଲେ ଏତେ ସମୟ ପର୍ଯ୍ୟନ୍ତ, ଯେଉଁ ପହଣ୍ଡି ଯାତ୍ରା, ଯେଉଁ ଆଜିର ଯେଉଁ ଯାତ୍ରାର ଯେଉଁ ସବୁଠାରୁ ସୁନ୍ଦର ଦିବ୍ୟମୟ ରୂପର ପରିପ୍ରକାଶ ଘଟୁଛି ଏହି ପହଣ୍ଡି ଯାତ୍ରାରେ, ଯାହାକୁ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ। ପଦ୍ମ ପୁରାଣରେ କବି ନୀଳାମ୍ବର ଦାସ ଲେଖିଛନ୍ତି, ବଳଭଦ୍ର ଜଗନ୍ନାଥ ନୀଳାଦ୍ରିର ପତି ସୁଭଦ୍ରା ଯେ ସୁଦର୍ଶନ ଚତୁର୍ଥା ମୂରତି, ଭକ୍ତ ଭାବେ ଏହାଙ୍କୁ ଯେ କରନ୍ତି ଦର୍ଶନ, କୋଟି କୋଟି ଜନ୍ମ ପାପ ହୁଅଇ ବହନ, ସେ ଚତୁର୍ଥା ମୂର୍ତ୍ତିକୁ ଯେ ଯେହୁ ଦେଖି ନାହିଁ, ସତ ପୁଣ୍ୟ କଲେ ସେହୁ ମୁକ୍ତି ନ ମିଳେଇ। ଏ ଚତୁର୍ଥା ମୂର୍ତ୍ତିଙ୍କର ଏଇ ଯେଉଁ ଯାତ୍ରାର ପହଣ୍ଡି ରୂପ, ଆଉ ପ୍ରଭୁଙ୍କୁ ଯିଏ ଦର୍ଶନ କରିନାହିଁ ଯେତେ ପୁଣ୍ୟ କଲେ ମଧ୍ୟ, ଯେତେ ତାର ଶକ୍ତି ଥିଲେ ମଧ୍ୟ, ତାକୁ କେବେ ହେଲେ ମୁକ୍ତି ମିଳେ ନାହିଁ। କାରଣ ଇଏ ହେଉଛି ସେଇ କୈବଲ୍ୟର କ୍ଷେତ୍ର, ମୁକ୍ତିର କ୍ଷେତ୍ର, ଯେଉଁଠି ବର୍ତ୍ତମାନ ଆମେ ସେଇ ଯେଉଁ ଶରଧା ବାଲିର ପ୍ରାଙ୍ଗଣ ଆଜି ପବିତ୍ର ହୋଇ ଉଠିଛି। କାରଣ ବଡ଼ ଭାଇ ବଳିଆର ଭୁଜଙ୍କର ଯେଉଁ ପାଦ ଏଇ ଶରଧା ବାଲିରେ ପଡ଼ି ଆହୁରି ପବିତ୍ର ହେଇଯାଉଛନ୍ତି, ପାଟ ଡୋରକୁ ଭିଡ଼ି ଧରିଛନ୍ତି ସେ ଦଇତାପତି ସେବକମାନେ, ଦୈ ବିଶ୍ୱାବସୁ ବଂଶଧର ଯେଉଁମାନେ ଆଗରେ ପାଟ ଢଳକୁ ଢାଲି ଧରିଛନ୍ତି, ପୁଣି କିଏ ସେ ତାଙ୍କର ବାହୁକୁ ବାହୁରେ ଛନ୍ଦି ଦେଇଛନ୍ତି। ଇଏ ତ ହେଉଛନ୍ତି ସେ କାଳିଆ ଠାକୁରଙ୍କର ଅନେକ ଯେଉଁ ଯାତ୍ରାର ମହନୀୟ ରୂପ। ଧୀରେ ଧୀରେ ପାଦକୁ ହୁଣ୍ଡନ କରି ବଳିଆର ଭୁଜ ଶଶାଙ୍କ ଧବଳ ନାହି ପଟାନ୍ତର କାମପାଳ, ତୋର ନାମ ଅତି ବଳରେ ବୋଲାଉ ଦୁହି ବଳରାମ, ନୀଳଗିରି ବାସି ତୁ ଅଟୁ ନୀଳାମ୍ବର, କୃତାନ୍ତକ ବୋଲି ତୋତେ କହନ୍ତି ଅମର। ହେ ପ୍ରଭୁ ଏ କ୍ଷେତ୍ରର କ୍ଷେତ୍ରାଧିପତି ଜଗନ୍ନାଥଙ୍କର ଆପଣ ହେଉଛନ୍ତି ଶ୍ରବଣ ଶକ୍ତି, ସମସ୍ତ ପ୍ରାଣୀମାନଙ୍କର ଅଳି ଗୁହାରି ଆପଣ ହିଁ ଶ୍ରବଣ କରିଥାନ୍ତି, ସେଇ ଶ୍ରବଣ

0: ମଧ୍ୟ ପ୍ରଭୁଙ୍କର ମସ୍ତକରେ ରହିଛି। ଆଉ ଅତି ସୁନ୍ଦର ଭାବରେ ପ୍ରଭୁଙ୍କର ସମର୍ପିତ ସେବା କରିବା ପାଇଁ ଆଗଭର ହେଇଛନ୍ତି ସେବକମାନେ। ପାଟ ଧରି ବନ୍ଧା ଯାଇଛି, ତାଙ୍କର ଯେଉଁ ସେନାପଟା ବନ୍ଧା ଯାଇଥିଲା ସେଇ ଯେଉଁ ସେନାପଟାରେ ଯେଉଁ ବଉଳ ଗଛର କାଠ ତାହାରି ଉପରେ ବାନ୍ଧି ଧରିଛନ୍ତି ସେଇ ଦଇତାପତିମାନେ ସେଇ ଡୋରକୁ। ଆଉ ଧୀରେ ଧୀରେ ପ୍ରଭୁ ପାହୁଣ୍ଡ ପହୁଣ୍ଡ ପକେଇ ଯାଉଛନ୍ତି ତାଳଧ୍ୱଜ ରଥକୁ। ଆଉ ମା ସୁଭଦ୍ରା ଯାହାଙ୍କର ଛତ୍ରୀ ହେଉଛି ଲାଲ ଏବଂ ଯେଉଁ ହଳଦିଆ ରଙ୍ଗର ଯେଉଁ ଛତି, ସେଇ ମା ସେ ଛତିର ମାଧ୍ୟମରେ ଆଲଟ ଚାଲିଛି, ଚାମର ଚାଲିଛି, ବାଜା ବାଜୁଛି, ଘଣ୍ଟୁଆମାନଙ୍କର ଘଣ୍ଟର ଘଣ୍ଟ ଘଣ୍ଟ ନାଦ ମଧ୍ୟ ଚାଲିଛି। ସେଇ ନାଦର ତାଳେ ତାଳେ ମା ସୁଭଦ୍ରା ମଧ୍ୟ ନନ୍ଦିଘୋଷ ରଥର ବାମ ପାର୍ଶ୍ୱ ଦେଇ ଆସିବେ ବର୍ତ୍ତମାନ ପଦ୍ମଧ୍ୱଜ ରଥକୁ। ପଦ୍ମଧ୍ୱଜ ରଥରେ ବିରାଜମାନ କରିବେ, ଆଉ ଏପଟେ ବିଭିନ୍ନ ନୃତ୍ୟ କରୁଛନ୍ତି, ନାନା ରଙ୍ଗର ନୃତ୍ୟ ଅପେକ୍ଷା କରିଥିଲେ ପହଣ୍ଡି ହେବ। ସେଇ ନୃତ୍ୟର ତାଳେ ତାଳେ ପ୍ରଭୁଙ୍କୁ ମଧ୍ୟ ତାଙ୍କର ନୃତ୍ୟ ସେବାକୁ ଅର୍ପଣ କରିବେ। କୁନି କୁନି କଳାକାର ମଧ୍ୟ କିଏ ବାହୁକୁ ଅର୍ଦ୍ଧ ବାହୁ କରିଛନ୍ତି, କିଏ ଉର୍ଦ୍ଧ ବାହୁ କରିଛନ୍ତି, କିଏ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି, କିଏ ଶରଧା ବାଲିରେ ଧୂପଟିଏ ଦେଇ ମଧ୍ୟ ପ୍ରଭୁଙ୍କ ନିକଟରେ ସେବାକୁ ଅର୍ପଣ କରୁଛନ୍ତି। କାଦମ୍ବରୀ ରସକୁ ପାନ କରି ମଦମତ୍ତ ଠାଣିରେ ବଡ଼ ଭାଇ ବଳିଆର ଭୁଜ ବର୍ତ୍ତମାନ ତାଳଧ୍ୱଜ ରଥକୁ ସୁନ୍ଦର ଭାବରେ ଆଗକୁ ଆଗକୁ ବଢ଼ିଯାଉଛନ୍ତି। ତାଳଧ୍ୱଜ ରଥର ସେଇ ମଣ୍ଡପ, ଯେଉଁ କାଠ ମଣ୍ଡପ, ତାହାକୁ ମଣ୍ଡନ କରିବେ, କୋଳମଣ୍ଡନ କରିବେ। ମା ସୁଭଦ୍ରା ସେପଟେ ଆସି ଯାଉଛନ୍ତି।
1: ଡକ୍ଟର ନନ୍ଦୀ, ଗୋଟେ କଥା ଆପଣ ଦେଖନ୍ତୁ, ଆମର ଯେଉଁ ଘଣ୍ଟ ବାଦକ ମାନେ ଘଣ୍ଟ ବାଦନ କରୁଛନ୍ତି, ତା ସହିତ ଯେଉଁ ଦଇତାପତି ମାନେ ନେଇକିରି ଯାଉଛନ୍ତି ମହାପ୍ରଭୁଙ୍କୁ, ତାର ଗୋଟେ କୌଶଳ ଅଛି। ଏବଂ ମୁଁ ଦେଖୁଛି ଯେତେକ ଦଇତାପତି ନେଇକି ଯାଉଛନ୍ତି ମହାପ୍ରଭୁଙ୍କୁ, ସେଥିରୁ କେହି ଗୋଟେ ଦୁର୍ବଳ ପତଳା ନାହାନ୍ତି, ସବୁ ବପୁଷ୍ମାନ ବପୁଷ୍ଠ ବଳଶାଳୀ ସେମାନେ। ଏବଂ ସେମାନେ ମଧ୍ୟ ମହାପ୍ରଭୁଙ୍କର ମୁଁ ଦେଖୁଥିଲି, ମହାପ୍ରଭୁ ଯେତେବେଳେ ଚାରମାଳ ତଳେ ଥିଲେ ତାଙ୍କର ଉଚ୍ଚତା ପାଖାପାଖି 8 ଫୁଟ ଖଣ୍ଡେ ହେବ, କାହିଁକି ଜଣେ ଲୋକଠୁ ସେ ଆହୁରି 3 ଫୁଟ ଉପରେ ରହୁଛନ୍ତି। ତେଣୁ 8 ଫୁଟ ଉଚ୍ଚର ଏ ବିଗ୍ରହକୁ ନେବା ପାଇଁ ଯେଉଁ ପ୍ରକାର ବଳ, ଯେଉଁ ପ୍ରକାର ସାମର୍ଥ୍ୟ ଦରକାର, ସେ ସାମର୍ଥ୍ୟ ଏବଂ ବଳ ଏ ଦଇତାମାନଙ୍କ ଭିତରେ ଅଛି। ଏବଂ ଏ ଦଇତାମାନଙ୍କ ଭିତରୁ ମଧ୍ୟ ବାଛି ବାଛି ଯେଉଁମାନେ ପାରିବେ ସେ କାମକୁ, ସେମାନେ ସେ କ୍ଷେତ୍ରରେ ନିଯୁକ୍ତ ହେଉଛନ୍ତି। ଏଇଟା ଗୋଟେ ବଡ଼ କଥା,
0: କେତେ ସୁନ୍ଦର କୌଶଳ ଅବଲମ୍ବନ କରୁଛନ୍ତି।
2: ତା ଭିତରେ
0: ଦେଖନ୍ତୁ ପଛପଟୁ କିଏ ନିଜର ପୃଷ୍ଠ ଭାଗକୁ ଆଉ ଦେଇଦେଇଛନ୍ତି ପ୍ରଭୁଙ୍କୁ, ଆଉ କେତେଜଣ ବ୍ୟକ୍ତି ଯିଏକି ତାଙ୍କର ଯେଉଁ ଡୋରକୁ ମଧ୍ୟ ଧରିଛନ୍ତି ସନ୍ତର୍ପଣରେ, ପୁଣି ପାଟ ଡୋରକୁ ଧରିଛନ୍ତି। ଆଉ ସୁନ୍ଦର ଭାବରେ ଦେଖନ୍ତୁ ସେ ପାଟ ଡୋରଟା ଯେତେବେଳେ ପହଣ୍ଡି ହେଉଥିଲା ତାହା ପ୍ରଭୁଙ୍କର ପଛପଟେ ଥିଲା ଏବଂ ସେବକମାନେ ତାକୁ ପଛପଟୁଆ ଟାଣୁଥିଲେ, ଯେତେବେଳେ ଉପରକୁ ଚଢ଼ୁଛନ୍ତି ଚାରମାଳ ସେ ପାଟ ଡୋରିଟା ବର୍ତ୍ତମାନ ପ୍ରଭୁଙ୍କର ସମ୍ମୁଖ ଭାଗକୁ ଚାଲିଯାଇଛି। ଆଉ ସମ୍ମୁଖ ଭାଗରେ ଧରିକି ତାଙ୍କୁ ଭିଡ଼ି ଭିଡ଼ି ନେଉଛନ୍ତି ଅତି ସୁନ୍ଦର ଭାବରେ। ଆଉ ଏପଟେ ମା ଆସୁଛନ୍ତି, ତ୍ରାହିମା ପଦ୍ମପତ୍ରାଖି କାତ୍ୟାୟିନୀ ନମସ୍ତୁତେ ବଳଦେବସ୍ୟ ଭଗିନୀ ସୁଭଦ୍ରା ବରଦାମ ଶିବାମ। ଶିବା ଶକ୍ତିର ସଂଯୋଗକାରିଣୀ ଶକ୍ତି, ଯାହାଙ୍କ ବିନା ସଂସାର ସଂସାର ନୁହେଁ, କାରଣ କୁହାଯାଇଛି ଶିବ ଶକ୍ତି ସମାଯୋଗ ପରମାତ୍ମତି ନିଶ୍ଚିତ ପରାମ ଶକ୍ତି ସୁ ସଂଜାତ ଚିତ୍ ଶକ୍ତି ତଦ୍ଭବାମ। ଏ ଜଗନ୍ନାଥ
1: ଚାରମାଳ ଉପରେ ପହଞ୍ଚିଲେ ବଡ଼ ଠାକୁର ତାହିଆ ଭଙ୍ଗା ହେଲା।
0: ବର୍ତ୍ତମାନ ଦେଖନ୍ତୁ ଟିକେ ସୁନ୍ଦର ଭାବରେ, ଆଜି ଅତି ଶୃଙ୍ଖଳିତ ଭାବରେ ଶ୍ରୋତାବନ୍ଧୁ ଦେଖୁଛୁ ଆଜିର ଯେଉଁ ଯାତ୍ରା ବର୍ତ୍ତମାନ ଅନୁଷ୍ଠିତ ହେଉଛି ଅତ୍ୟନ୍ତ ସୁନ୍ଦର ଭାବରେ। କାରଣ ଏଇ ଯେଉଁ ପ୍ରଭୁଙ୍କୁ ଲାଗି ହୋଇଥିବା ପ୍ରତ୍ୟେକଟି ବସ୍ତୁ ଆଜି ମହାପ୍ରସାଦ ପାଲଟି ଯାଇଛନ୍ତି। ପ୍ରଭୁଙ୍କୁ ଯାହା ବସ୍ତ୍ର ହେଉ, ଫୁଲ ହେଉ, ଫଳ ହେଉ ଏବଂ ନୈବେଦ୍ୟ ସବୁକିଛି ଆଜି ମହାପ୍ରସାଦ। ଏ ଶରଧା ବାଲିର ରେଣୁ ରେଣୁ ପ୍ରତିଟି ବାଲିର ରେଣୁ ମଧ୍ୟ ଆଜି ମହାପ୍ରସାଦ ପାଲଟି ଯାଇଛି ପ୍ରଭୁଙ୍କର ପ୍ରତ୍ୟକ୍ଷ ସାନ୍ନିଧ୍ୟ ପାଇବା ପରେ। ଆଉ ଦେଖନ୍ତୁ ସେ ଚାରମାଳା ହା ଦୁବକୁ
1: ଚାରମାଳ ଉପରେ ଠାକୁର ବିଜୟ ହେବା ପରେ ତାହିଆଟା ଖୋଲା ହେବାର ବିଧି, କିନ୍ତୁ ଏ ଯେଉଁ ସେବକମାନେ ଅଛନ୍ତି ସେମାନେ ଲୋଭରେ, ଏବଂ ଅଛି ଲୋକମାନଙ୍କର ମଧ୍ୟ

0: ଶିଳ୍ପୀ ମାନଙ୍କୁ ଭକ୍ତ ମାନଙ୍କୁ ଦେବେ। ଭକ୍ତ ମାନେ ମଧ୍ୟ ବ୍ୟାକୁଳ ଭାବରେ ଟାହିଆରୁ ଖଣ୍ଡେ ନେବା ପାଇଁ ଚାହିଁଥିବେ। ତେଣୁ ଚାରମାଳ ନ ଖୋଲିକରି ଯେମିତି ମହାପ୍ରଭୁ ରଥରେ ଯିବେ, ରଥ ଭିତରକୁ ଯିବେ, ସେତେବେଳେ ଟାହିଆକୁ ଭାଙ୍ଗିବେ। ସମସ୍ତେ ନଉଛନ୍ତି ଟାହିଆର ଦୁବ, ଟାହିଆର ତୁଳସୀ, ଏସବୁ ମଧ୍ୟ ଭାଙ୍ଗିବାର ଆମେ ଦେଖିପାରୁଛେ।
1: ଆଜ୍ଞା, ବର୍ତ୍ତମାନ ସୁନ୍ଦର ଭାବରେ ଖୋଲା ଯାଉଛି, ମଧ୍ୟ ଫିଟଉଛନ୍ତି ସେ ଘଣ୍ଟିକି, କାରଣ ଅତ୍ୟନ୍ତ ମଜବୁତ ଭାବରେ ବନ୍ଧା ଯାଇଛି ଚାରମାଳ ଉପରେ ଯେଉଁ ଚଢ଼ୁଛନ୍ତି ପ୍ରଭୁ ସେ ଟାହିଆ, ଯେଉଁ ଟାହିଆ ରାଘବ ଦାସ ପ୍ରଦତ୍ତ ଟାହିଆ, ଯେଉଁ ରାଘବ ଦାସ ରଘୁଅରକ୍ତ ସମ୍ପ୍ରଦାୟ ରାଘବ ଦାସ ମଠରେ ଦିନେ ଅତୀତରେ ନରେନ୍ଦ୍ର ସମୟରେ ଚନ୍ଦନ ଚାପ ଯେତେବେଳେ ଅନୁଷ୍ଠିତ ହେଉଥିଲା, ସେହି ସମୟରେ ମଦନ ମୋହନଙ୍କର ଯେଉଁ ବିଗ୍ରହ ଯେତେବେଳେ ନରେନ୍ଦ୍ରର ଜଳରେ ମାନେ ପଡ଼ିଯାଇଥିଲା, ବର୍ଷା କାଳ ଯେତେବେଳେ ଝଡ଼ ତୋଫାନ ହୋଇଥିଲା, ସେହି ସମୟରେ ଏ ରାଘବ ଦାସ ମଠ ମଦନ ମୋହନଙ୍କର ମୂଳ ବିଗ୍ରହ ସ୍ୱରୂପ ତାଙ୍କର ମଠରେ ଥିବା ବିଗ୍ରହକୁ ମନ୍ଦିରକୁ ପ୍ରଦାନ କରିଥିଲେ, ଏବଂ ସେବେଠାରୁ ପ୍ରଭୁଙ୍କର ଏହି ସେବା ନିମନ୍ତେ ରାଘବ ଦାସ ମଠକୁ ସନନ୍ଦ ବା ସ୍ୱୀକୃତି ମିଳିଛି। ସେହି ସ୍ୱୀକୃତି ଅନୁସାରେ ଆଜି ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବରେ ରାଘବ ଦାସର ମଠର ଟାହିଆ ପ୍ରଭୁଙ୍କୁ ଲାଗି ହେଉଛି, ଯେଉଁ ଟାହିଆ ଅତ୍ୟନ୍ତ ସୁନ୍ଦର ଭାବରେ ନିଷ୍ଠାର ସହିତ ଏବଂ ଯେଉଁଠିକି ଆଜି କରିଛନ୍ତି ସେ ରାଘବ ଦାସ ମଠ ଟାହିଆ, ବର୍ତ୍ତମାନ ପ୍ରଭୁଙ୍କର ମସ୍ତକରୁ ଓଲାରି ହେଉଛନ୍ତି ବା କଢ଼ାଯାଉଛି। ଆଉ ଏପଟେ ଆମେ ମଧ୍ୟ ଦେଖୁଛୁ ଚାରମାଳ ଉପରେ ବିଭିନ୍ନ ମଠର ସମ୍ପ୍ରଦାୟ, ଉତ୍ତର ପାର୍ଶ୍ୱ ମଠ, ରାଧାବଲ୍ଲଭ ମଠ ଏବଂ ଏତତ୍ସହିତ ଅନେକ ମଠର ମହନ୍ତମାନେ ଚାମର ସେବା କରୁଛନ୍ତି। ଆଉ ଏପଟେ ଆସୁଛନ୍ତି ମା ଜଗଜ୍ଜନନୀ, ଅପେକ୍ଷା କରିଛନ୍ତି, କିଛି ସମୟ ସେଠି ନେଇଛନ୍ତି, ବିଶ୍ରାମ ନେଇଛନ୍ତି, ମାତାଙ୍କୁ କୋଳରେ କିପରି ଭାବରେ କୋଳାଗ୍ରତ କରିଛନ୍ତି ପୁତ୍ରମାନେ। ଆଉ ଘଣ୍ଟୁଆମାନଙ୍କର ଘଣ୍ଟ, ସୁଭଦ୍ରା ମାଆଙ୍କର ରଥର ଘଣ୍ଟୁଆ ଏବଂ ବଳଭଦ୍ରଙ୍କ ରଥର ଘଣ୍ଟୁଆ ଏକକାଳୀନ ସୁନ୍ଦର ଭାବରେ ଏକତାଳ ତ୍ରିତାଳ ଭାବରେ ଯେଉଁ ଘଣ୍ଟ ବଜାଉଛନ୍ତି, ଦେଖନ୍ତୁ ଏ ଚମତ୍କାର ଘଣ୍ଟୁଆର ଯେଉଁ ଘଣ୍ଟ ନାଦ ସମଗ୍ର ବିଶ୍ୱରେ ଯେମିତି ଆଜି ରଥଯାତ୍ରା ବିରଳ, ସେହିପରି ଭାବରେ ଏ ଘଣ୍ଟୁଆଙ୍କର ଯେଉଁ ଘଣ୍ଟ ବାଦନ ତାହା ମଧ୍ୟ ସମଗ୍ର ବିଶ୍ୱରେ ବିରଳ। ଏଭଳି ପରମ୍ପରା ନୀତି କେଉଁଠି ନାହିଁ, ସେଇଥିପାଇଁ ଆଜି ଓଡ଼ିଆ ଜାତି ଗର୍ବିତ। ଓଡ଼ିଆ ଜାତିର ଅସ୍ମିତା, ଓଡ଼ିଆ ଜାତିର ଇତିହାସ, ସାଂସ୍କୃତିକ, ସାମାଜିକ ଚାଲିଚଳନ ଯଦି ଥାଏ, ତାହା ହେଉଛି ଜଗନ୍ନାଥଙ୍କର ସ୍ୱରୂପ। ସେ ପ୍ରଭୁଙ୍କର ଲୀଳାରେ ଆମେ ମଧ୍ୟ ସମସ୍ତେ ଆଜି ଏକାଠି ହେଇଯାଇଛେ। ଶରଧା ବାଲିରେ ଯେଉଁ ଛାତ ଗୁଡ଼ିକ ରହିଛି ଆମେ ମଧ୍ୟ ଦେଖିପାରୁଛୁ ଶ୍ରୋତାମାନ ବନ୍ଧୁ, ସେଠି ମଧ୍ୟ ବହୁତ ଭକ୍ତ ସେଇଠାରୁ ଅବଲୋକନ କରୁଛନ୍ତି ପ୍ରଭୁଙ୍କର ଏ ଦୃଶ୍ୟକୁ, କାରଣ ଏ ସୁନ୍ଦର ଦୃଶ୍ୟ ଦେଖିବାକୁ ତାହା ବିରଳ। ଆଉ ମା ସୁଭଦ୍ରା ବର୍ତ୍ତମାନ ଦେଖନ୍ତୁ ଆସୁଛନ୍ତି, ସିଏ ମଧ୍ୟ ସୁଦର୍ଶନ ମହାପ୍ରଭୁ ଯେମିତି ଗୋଟିଏ ପରିକ୍ରମା କରିଥିଲେ ତିନି କୋଟି ରଥକୁ, ଆଜି ଠିକ୍ ସେହିପରି ଜଗଜ୍ଜନନୀ ମା ସୁଭଦ୍ରାଙ୍କର ରଥ ଆଜି ତିନି କୋଟି ରଥକୁ ମା ଦେବୀ ସୁଭଦ୍ରାଙ୍କର ବିଗ୍ରହ ସ୍କନ୍ଦାରୁଣା ହେଇ ମା ତିନି କୋଟି ରଥକୁ ପରିକ୍ରମା କରିବେ। ତାପରେ ସୁଭଦ୍ରାଙ୍କର ଯେଉଁ ପଦ୍ମଧ୍ୱଜ ରଥକୁ ମା ଚଢ଼ିବେ ଚାରମାଳ ଦେଇ, ସେଥିପାଇଁ ଭକ୍ତମାନଙ୍କ ମନ ଭିତରେ ଅପୂର୍ବ ଆନନ୍ଦ। କିଏ ଛୁଇଁ ଦେଉଛନ୍ତି, କିଏ ଆଲୋଡ଼ ପକାଉଛନ୍ତି, କିଏ ଚାମର ପକାଉଛନ୍ତି, ମା ଏଇଠାରେ ଦଣ୍ଡାମାନ ନେଇଛନ୍ତି। ମା ରଥ ଯେଉଁ ପଦ୍ମଧ୍ୱଜ ରଥ, ଲାଲ ଏବଂ କଳା ରଙ୍ଗର ଯେଉଁ ରଥ ସେଇଠି ଯେଉଁ ରହିଛି ପଦ୍ମଧ୍ୱଜ ରଥ, ତାରି ଉପରକୁ ମା ଚଢ଼ିଯେବେ। ଭକ୍ତମାନଙ୍କ ଭିତରେ ଅନେକ ଆନନ୍ଦ, ଅନେକ ସେଇ ଶାନ୍ତି, ମୈତ୍ରୀ, ପ୍ରୀତିର ବାର୍ତ୍ତା ନେଇ ମା ଯୋଗ ମାୟା ସାକ୍ଷାତ ଯୋଗ ସ୍ୱରୂପା ପ୍ରକୃତି ଆଉ ପୁରୁଷ ସହିତ ସେ ମିଳନ କରାଇଥାନ୍ତି। ଆଜିର ଯାତ୍ରାରେ ଯେଉଁ ବିଶ୍ୱାସ ଆଉ ଭାବ ସହିତ, ବିଶ୍ୱାସ ହେଉଛି ବଳଭଦ୍ରଙ୍କ ରଥ, ଭାବ ହେଉଛନ୍ତି ଜଗନ୍ନାଥଙ୍କ ରଥ, ବିଶ୍ୱାସ ସହିତ ଭାବକୁ ମିଳିତ କରିବାକୁ ହେଲେ ଆମ ଭିତରେ ଗୋଟେ ଚେତନାର ଶକ୍ତି ଦରକାର, ଯେଉଁ ଚେତନାର ଶକ୍ତି ହେଉର ସ୍ୱରୂପିଣୀ ହେଉଛନ୍ତି ମା ଜଗଜ୍ଜନନୀ ସାକ୍ଷାତ ସୁଭଦ୍ରା। ସେଇ ସୁଭଦ୍ରା ମା ଏଇଠାରେ ବର୍ତ୍ତମାନ ଦଣ୍ଡାମାନ ହୋଇଛନ୍ତି, ତାଙ୍କୁ କଳାକୃତ କରିଛନ୍ତି ବୈତାପତି ସେବକମାନେ।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି।

0: ଆହୁରି ଡିଜାଇନ୍ ବି ନୂଆ।
1: ଡିଜାଇନ୍ ନୂଆ ଅଛି ଠିକ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
0: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
2: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
3: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
2: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
3: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
2: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
3: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
2: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ WCD.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
4: ସମୃଦ୍ଧ ପରମ୍ପରା, ସଶକ୍ତ ଭବିଷ୍ୟତ, ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ଭକ୍ତିଭରା ଅଭିନନ୍ଦନ।
5: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
2: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
5: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
2: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
6: ଜୟ ଜଗନ୍ନାଥ। ଆମେ ବର୍ତ୍ତମାନ ଦେଖିପାରୁଛୁ ମା ଜଗଜ୍ଜନନୀ ଦେବୀ ସୁଭଦ୍ରା ବର୍ତ୍ତମାନ ବଳଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥର ପଶ୍ଚାତ ପଟେ ଦଣ୍ଡାୟମାନ କରିଛନ୍ତି। ପୁଣି ଆସିବେ ନନ୍ଦିଘୋଷ ରଥ ଦେଇ ସେଇ ଦର୍ପଦଳ ରଥ ବା ପଦ୍ମଧ୍ୱଜର ରଥରେ ବିରାଜମାନ କରିବେ। ବଳଭଦ୍ର ଜଗନ୍ନାଥ ସୁଭଦ୍ରାଜ ସୁଦର୍ଶନ ଦାରୁ ବ୍ରହ୍ମ ସ୍ୱରୂପାୟ ଚତୁର୍ଥା ମୂର୍ତ୍ତୟ ନମ ଜକାରସ୍ତୁ ଜଗନ୍ନାଥ ଗକାର ବଳଦେବ କହ ଭଦ୍ରା ନକାର ଭାବେନ ଥକାରଶ୍ଚ ସୁଦର୍ଶନ। ସୁଦର୍ଶନ ମହାପ୍ରଭୁ ଆସିସାରିଲେଣି, ସୁଭଦ୍ରାଙ୍କ ରଥରେ ଦଣ୍ଡାମାନ ହୋଇସାରିଲେଣି। ଆଉ ମା ସୁଭଦ୍ରା ଯିଏ ବର୍ତ୍ତମାନ ସ୍କନ୍ଧାରୂଢ଼ ହୋଇ ମାଙ୍କୁ ପୁତ୍ରମାନେ କିପରି ଭାବରେ କୋଳାକୃତ କରି ନେଉଛନ୍ତି ସାରା ବିଶ୍ୱରେ, ଇଏ ହେଉଛି ବିରଳ ଯେଉଁ ଦୃଶ୍ୟ। ଜନନୀ ଜନ୍ମଭୂମି ସ୍ୱର୍ଗାଦପି କରିଅସି, ମାଙ୍କୁ କୋଳାକୃତ କର, ମାଙ୍କୁ ଆପଣେଇ ନିଅ। ମା ହେଉଛନ୍ତି ସଂସାରର ସବୁଠାରୁ ଶ୍ରେଷ୍ଠ। ଆଜି ଆମେ ଏତେ ମାନବ ଶିକ୍ଷା ପାଉଛେ, ତଥାପି ଏ ମଣିଷ ଆଜି ଆମେ ବାର୍ଦ୍ଧକ୍ୟ ଅବସ୍ଥାରେ ମାତା ପିତାଙ୍କୁ ନେଇ ବୃଦ୍ଧାଶ୍ରମରେ ଛାଡ଼ି ଦେଉଛେ। ଏ ସଂସ୍କୃତି ଆମ ସଂସ୍କୃତି ନୁହେଁ, ଏ ସଂସ୍କୃତି ହେଉଛି ବିଶ୍ୱ ସଂସ୍କୃତି, ଯେଉଁ ସଂସ୍କୃତିରେ ଜଗନ୍ନାଥ ଶିଖାଉଛନ୍ତି ମଣିଷକୁ ମାନବ ବୋଧକୁ ଶିକ୍ଷା ଦେଉଛନ୍ତି ଯେ ମାତୃଭୂମି, ମାତୃଭୂମିର ସେଇ ପ୍ରେମ। ମାଙ୍କ ପାଖକୁ ତମେ ବର୍ଷକରେ ଥରେ ଆସୁଛନ୍ତି, ତୁମେ ମଧ୍ୟ ମାଙ୍କ ନିକଟକୁ ଆସ। ମାଙ୍କର ସେଇ ଯେଉଁ ଯାତ୍ରା, ଇଏ ହେଉଛି ପରମ ପାବନ ଯାତ୍ରା, ଯେଉଁ ଯାତ୍ରାରେ ନିଜେ ଜଗଜ୍ଜନନୀ ଆସିଛନ୍ତି ବିଶ୍ୱାସର ପ୍ରତୀକ ବଳଭାଇ ବଳଭଦ୍ରଙ୍କ ରଥ। ଆଉ ଯୋଗ ମାୟା ଯାହାଙ୍କୁ ମଧ୍ୟ କୁହାଯାଇଥାଏ, ଆମେ କହୁ ସେ ହେଉଛି ବିଶ୍ୱର୍ଗ ଆତ୍ମ, କାହିଁକି ନା ସେ ସବୁ ସଂସାରକୁ ଯୋଡ଼ୁଛନ୍ତି। ମାୟା ବିହୀନ ସଂସାର, ଯେଉଁ ମାୟା କେବଳ ପ୍ରଭୁଙ୍କ ନିକଟରେ ଦିଅ, ବିଲୀନ ହେଇଯା, ତାଙ୍କ ନିକଟରେ ସମର୍ପିତ ଭାବ ହେଇଯା, ଯେ ଭାବର ଠାକୁର, କାରଣ ନୋହିବେ ସର୍ବଜ୍ଞ କିମ୍ବା ବ୍ରହ୍ମ ପରିବାର, ଯେଉଁଠି ଜାଣିଲେ ନିଶ୍ଚୟ ପ୍ରଭୁ ଦକ୍ଷିଣ କୁଞ୍ଜର, ପୂର୍ବଜରେ ପୂର୍ବ ଗଛ ଭାବ ଉପଜାଇ ପହଣ୍ଡି ବିଜୟ କଲେ ପ୍ରଭୁ ଝୁଲି ଝୁଲି ଝୁଲାଇ ଝୁଲାଇ। ଏ ପ୍ରଭୁ ଆସୁଛନ୍ତି ନିଜେ ଝୁଲି ଝୁଲି ଆମ ହୃଦୟ ଭିତରେ, ସେ ଭାବନାକୁ ଜାଗ୍ରତ କରି ଯେଉଁ ଭାବ ଆଜି ଭକ୍ତ ଆଉ ଭଗବାନଙ୍କ ସହିତ ମିଳିବାରେ ଆମେ ଶ୍ରଦ୍ଧାବାଲିରେ ଦେଖିପାରୁଛୁ। ଅନେକ ଶ୍ରଦ୍ଧାଳୁ ବର୍ତ୍ତମାନ ଯେଉଁମାନେ ସମସ୍ତେ ବସି ଯାଇଥିଲେ, ତାଙ୍କ ଭିତରର ସେଇ ଭାବଟା ଏତେ ଜାଗ୍ରତ ହେଇଯାଇଛି, ସମସ୍ତେ ଦଣ୍ଡାମାନ ହେଇଯାଇଛନ୍ତି। ହରିବୋଲ ହୁଳହୁଳି ଜୟ ଜୟ ଗାନରେ ଏ ଶ୍ରଦ୍ଧାବାଲି ପ୍ରକମ୍ପିତ ହେଉଛି। ତେବେ ଏ ଶ୍ରଦ୍ଧାବାଲିର ଏ ଦୃଶ୍ୟ ସହିତ

0: ଆଜି ଗୁଣ୍ଡିଚା ମଣ୍ଡପ ଠାରୁ ଯେଉଁ ସିଂହଦ୍ୱାରର ଦୃଶ୍ୟ ଆମେ ମାନେ ଦେଖିପାରୁଛୁ, ଯାହା ଦେଖିପାରୁନାହୁଁ, ଆମର ଆଉ ଗୋଟେ ଦ୍ୱିତୀୟ କେନ୍ଦ୍ର ଅଛି ଯେଉଁ ବଡ଼ସଂଘଠାରେ, ସେ ବଡ଼ସଂଘଠାରୁ ଏଇ ଯେଉଁ ବଡ଼ଦାଣ୍ଡର ଯେଉଁ ପ୍ରଶସ୍ତ ଭୂମି 3 କିଲୋମିଟର ବ୍ୟାପ୍ତ, ତାହାକୁ ଆମେ ତାଙ୍କ ଠାରୁ ଶ୍ରବଣ କରିବା, ନେଇଯାଉଛୁ ଦ୍ୱିତୀୟ କେନ୍ଦ୍ରକୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ। ସୁନ୍ଦର ଭାବରେ ଆଲୋଚନା କରୁଥିଲେ କଲ୍ୟାଣୀ, ଯେ ବର୍ତ୍ତମାନ ଜଗତ ଜନନୀ କୃପାମୟୀ ମା ସୁଭଦ୍ରା ଠାକୁରାଣୀ ବର୍ତ୍ତମାନ ଯାଉଛନ୍ତି ତାଙ୍କ ରଥକୁ, ଦର୍ପଦଳନ ରଥ, ଦେବଦଳନ ରଥକୁ, ଏବଂ ଏ ରଥ ସୁସଜ୍ଜିତ ହେଇକି ଅପେକ୍ଷା କରିଥିଲେ ଯେ କେତେବେଳେ ମା ଆସିବେ। ମା ବର୍ତ୍ତମାନ ଯାଉଛନ୍ତି ସେଇ ଦର୍ପଦଳନ ରଥକୁ, ଏବଂ ତା ଆଗରୁ ଆୟୁଧ ପୁରୁଷ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ, ଯିଏକି ବ୍ରହ୍ମାଣ୍ଡନାଥ ବ୍ରହ୍ମାଣ୍ଡ ନାୟକ ଜଗନ୍ନାଥଙ୍କର ବାମ ପଟରେ ଶୋଭା ପାଉଥିବା, ଯେଉଁ ବର୍ତ୍ତମାନ ଯେଉଁ ପ୍ରକାରର ଆପଣ ଦେଖୁଛନ୍ତି ପହଣ୍ଡିର ଦୃଶ୍ୟ, ବର୍ତ୍ତମାନ ଆମେ ଯେଉଁଠୁ ଅଛୁ ବର୍ତ୍ତମାନ ଭକ୍ତ ଶାଲବେଗଙ୍କର ସମାଧି, ଏବଂ ଏପଟରେ ଅର୍ଦ୍ଧଶୋଷଣୀ ମା ମାଉସୀ ମା ମନ୍ଦିର, ଏଇ ମଝିରେ ଆମେ ଦେଖୁଛୁ ଧୀରେ ଧୀରେ ଗହଳି ବଢ଼ିବାରେ ଲାଗିଛି ଧୀରେ ଧୀରେ, ଏବଂ ତାଙ୍କର ମେହେନା ଯାଇସାରିଲାଣି। ଆପଣମାନେ ଶୁଣି ଖୁସି ହେବେ ଯିଏକି ଓଡ଼ିଆ ଜାତିର ମୌଢ଼ମଣି ଗଜପତି ମହାରାଜ ଚତୁର୍ଥ ଦିବ୍ୟ ସିଂ ଦେବ, ଯିଏ ବର୍ତ୍ତମାନ ପୁରୀର ଗଜପତି ଅଛନ୍ତି, ତାଙ୍କର ମେହେନାକୁ ସେମାନେ ନେଇସାରିଲେଣି। ବର୍ତ୍ତମାନ ବଳଗଣ୍ଡି ପାଖରେ ତାଙ୍କର ବଡ଼ଶଙ୍କ ପାଖରେ ତାଙ୍କର ମେହେନାକୁ ରଖିବେ, ଏବଂ ଗଜପତି ମହାରାଜ କାର୍ରେ ଆସିବେ ସେଇ ପର୍ଯ୍ୟନ୍ତ, ଏବଂ ସେଇଠୁ ଦାମଜାନରେ ଯିବେ ଶରଧା ବାଲିକୁ। ତେଣୁ ବର୍ତ୍ତମାନ ଧୀରେ ଧୀରେ ଗହଳି ଲାଗିଛି। ବର୍ତ୍ତମାନ ପାଗ ଯଦିଓ ତୀବ୍ର ନାହିଁ, କିନ୍ତୁ ଲୋକଙ୍କ ଭିତରେ ଯେଉଁ ଆଗ୍ରହ, ଯେଉଁ ଉତ୍ସାହ, ସେ ଉତ୍ସାହରୁ ଜଣାପଡ଼ୁଛି ଯାଉଛନ୍ତି, ଆସୁଛନ୍ତି ଲୋକ, ଧାଡ଼ି ବାନ୍ଧିକିରି ଯାଉଛନ୍ତି, ପୁଣି ଏପଟକୁ ଯାଉଛନ୍ତି, ସେପଟରୁ ଏପଟକୁ ଆସୁଛନ୍ତି। ଏ ଗହଳି ଚହଳି ଲାଗିଛି, ଏ ଗହଳି ଚହଳି ଲାଗିବା ପାଇଁ ମହାପ୍ରଭୁଙ୍କର କୃପା ରହିଛି, କାରଣ ବର୍ତ୍ତମାନ ଆପଣଙ୍କର ଅଗ୍ନିଶମ ଭାଇମାନେ ବର୍ତ୍ତମାନ ପ୍ରସ୍ତୁତ ହୋଇଗଲେଣି ଜଳସିଞ୍ଚନ କରିବା ପାଇଁ, କାରଣ ସେମାନେ ତାଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ନିର୍ବାହ କରୁଛନ୍ତି। ଇଏ ହେଉଛି ଗୋଟିଏ ସାମୂହିକ କାର୍ଯ୍ୟ, ଇଏ ମହୋତ୍ସବ, ଇଏ ରଥଯାତ୍ରାର ମହୋତ୍ସବ, ଗୁଣ୍ଡିଚା ଯାତ୍ରାର ମହୋତ୍ସବ, ପତିତ ପାବନ ଯାତ୍ରାର ମହୋତ୍ସବ ଏଭଳି ଭାବରେ ଚାଲିଛି। ଏହାକୁ ନ ଦେଖିଲେ କେହି ଜାଣିପାରିବ ନାହିଁ, ଉପଲବ୍ଧି କରିପାରିବ ନାହିଁ। ଯାହା ଧୀରେ ଧୀରେ ବଡ଼ଦାଣ୍ଡ ଭାବ ସମୁଦ୍ର, ଜନସମୁଦ୍ର ବୋଲି ମୁଁ କହିବି ନାହିଁ, ଭାବ ସମୁଦ୍ରରେ ସମସ୍ତେ ଆଜି ଉମୁଟୁକ ହେଉଛନ୍ତି ସେଇ ଗୋଟିଏ ଜଗତନାଥ ଜଗନ୍ନାଥଙ୍କର କୃପା ପାଇବା, ଆଶିଷ ପାଇବା, ଏଇ ଲକ୍ଷ୍ୟ ନେଇକିରି ସମସ୍ତେ ଆଜି ଧୀରେ ଧୀରେ ବଡ଼ଦାଣ୍ଡରେ ପରିବାର ଧରିକିରି ଆସୁଛନ୍ତି। କାରଣ ଆଜି ଛାଡ଼ିଦେଲେ, ଏବଂ ଆଜି ଛାଡ଼ିଦେଲେ ଆଉ ନାହିଁ ପୁଣି ଆର ବର୍ଷକୁ, ପାଗ ମଧ୍ୟ ଅନୁକୂଳ ଅଛି, ବର୍ଷା ନାହିଁ, ସମସ୍ତେ ନିଜ ନିଜ ସାଧନରେ ଆସିଛନ୍ତି। ବଡ଼ଦାଣ୍ଡ, ଯେଉଁ ବଡ଼ଦାଣ୍ଡରେ ପାଦ ଥାପିଦେଲେ ଅନୁଭବ କରିପାରିବେ। ବର୍ତ୍ତମାନ ପୋଲିସ ଭାଇମାନେ ବର୍ତ୍ତମାନ ଧାଡ଼ିରେ ଯାଉଛନ୍ତି ତାଙ୍କର କର୍ତ୍ତବ୍ୟ ସ୍ଥଳକୁ, ଗନ୍ତବ୍ୟ ସ୍ଥଳକୁ। ଏଠି ସମସ୍ତେ ସମସ୍ତଙ୍କର ଦାୟିତ୍ୱ ଠିକ୍ ଭାବରେ ନିର୍ବାହ କରୁଛନ୍ତି, କାରଣ ସେ ପରା ଜଗତନାଥ ଶ୍ରୀ ଜଗନ୍ନାଥ, ସେ ପରମବ୍ରହ୍ମ, ସେ ପରମାତ୍ମା, ସେ ନିର୍ବିକାର ଏବଂ ସର୍ବଧର୍ମ ସମନ୍ୱୟର ହିତସ୍ଥଳୀ ହେଉଛି ଏହି ଶ୍ରୀକ୍ଷେତ୍ର। ଜନମାନସରେ ଜଗନ୍ନାଥ ଧର୍ମ, ଜଗନ୍ନାଥ ସଂସ୍କୃତି ସମସ୍ତଙ୍କୁ ଆପଣେଇ ନେଇଛି, ସମସ୍ତଙ୍କୁ ନିଜର କରି ନେଇଛି, ଏବଂ ଏହି ଜଗନ୍ନାଥ ମହାପ୍ରଭୁଙ୍କୁ ଯେତେବେଳେ ଆମେ ଦେଖୁ ଯେ ଜଣେ ସବର ଦେବତା, ଦାରୁ ଦେବତା, ଏବଂ ଦାରୁ ମୂର୍ତ୍ତିରେ ଯେତେବେଳେ ମହାପ୍ରଭୁ ସମଗ୍ର ବିଶ୍ୱକୁ ଦର୍ଶନ ଦେଉଛନ୍ତି, ସମଗ୍ର ମାନବ ଜାତିକୁ ଜ୍ଞାନ ଦେଉଛନ୍ତି, ପ୍ରଜ୍ଞା ଦେଉଛନ୍ତି, ବିଚାର ଦେଉଛନ୍ତି, ଏବଂ ସେଭଳି ଦେବତାଙ୍କୁ ଦେଖିବା ପାଇଁ ସମସ୍ତଙ୍କ ଭିତରେ ଉତ୍ସୁକତା, ସମସ୍ତଙ୍କ ଭିତରେ ଆଗ୍ରହ, କାରଣ ବିଭିନ୍ନ ଜାତି ବର୍ଣ୍ଣ ଧର୍ମ ସମ୍ପ୍ରଦାୟର ନିର୍ବିଶେଷରେ ମହାପ୍ରଭୁ ଏକମାତ୍ର ହେଉଛନ୍ତି ସତ୍ୟ ସନାତନ ପରମବ୍ରହ୍ମ, ଦାରୁ ବ୍ରହ୍ମ। ଏହି ଦାରୁ ବ୍ରହ୍ମଙ୍କର ପାବନ ଯାତ୍ରାକୁ, ଗୁଣ୍ଡିଚା ଯାତ୍ରାକୁ, ବାହୁଡ଼ ଯାତ୍ରାକୁ ବର୍ତ୍ତମାନ ଆଗେଇ ନେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

0: ସୃଷ୍ଟି ଜଗତ ଅଛି ଛନ୍ଦି ଭକତ ପାରେ ମୋତେ ବାନ୍ଧି। ବାସ୍ତବରେ ଭକ୍ତ ଭଗବାନଙ୍କୁ କେମିତି ତାର ବାନ୍ଧିବା ପାଇଁ ପ୍ରଚେଷ୍ଟା କରୁଛି ଭକ୍ତି ବଳରେ। ଏତେ ବଡ଼ ମହାପ୍ରଭୁ ଯେ ସହସ୍ର ଶୀର୍ଷା ପୁରୁଷ ଯାହାଙ୍କୁ ନମସ୍ତୁ ଅନନ୍ତାୟ ସହସ୍ର ମୂର୍ତ୍ତୟେ ବୋଲି ଆମ ଶାସ୍ତ୍ର ବର୍ଣ୍ଣନା କରିଛନ୍ତି, ଆଉ ତାଙ୍କୁ ବାନ୍ଧିବା ପାଇଁ ଗୋଟେ ମଣିଷର କିପରି ସେ ପ୍ରଚେଷ୍ଟା କରିପାରିବ, କେବଳ ଭାବରେ ଭକ୍ତିରେ ସେ ମହାପ୍ରଭୁଙ୍କୁ ବନ୍ଧନ କରିପାରୁଛି ତା ନିକଟରେ ତା ଘରେ ତା ହୃଦୟରେ। ତେଣୁ ହୃଦୟ ସିଂହାସନରେ ମହାପ୍ରଭୁଙ୍କୁ ବସେଇ ସେ ପୂଜା କରିବାର ଶ୍ରୋତା ବନ୍ଧୁ, ଆମର ଏଇ ଯେଉଁ ଦ୍ୱିତୀୟ କେନ୍ଦ୍ରର ବାମ ପାର୍ଶ୍ୱରେ କେବଳ ଆମେ ଯେଉଁମାନେ ଆମକୁ ଭଗବାନ ଯେଉଁ ସକ୍ଷମ ରଖିଛନ୍ତି, ହାତ ପାଦ ସବୁ ସକ୍ଷମ ରହିଛି ଏ କ୍ଷେତ୍ରକୁ ଆସିବା ପାଇଁ, ଆମେ କେବଳ ମହାପ୍ରଭୁଙ୍କୁ ଦର୍ଶନ କରୁଛୁ ତାହା ନୁହେଁ, ଆମ କେନ୍ଦ୍ରର ପାର୍ଶ୍ୱରେ ଏକ ଦିବ୍ୟାଙ୍ଗ ଅବସ୍ଥା କରାଯାଇଛି, ଯେଉଁ ବ୍ୟବସ୍ଥିତି କରାଯାଇଛି ସରକାରଙ୍କ ତରଫରୁ, ସେଠାରେ ସେମାନେ ଆସି ବସି ସୁନ୍ଦର ଭାବରେ ବଡ଼ ଠାକୁରଙ୍କର ଏ ଦିବ୍ୟ ରଥ ଟଣା ଏବଂ ଭକ୍ତମାନଙ୍କର ପରିବେଶ, ଏ ଆନନ୍ଦମୟ ବାହୁଡ଼ା ଯାତ୍ରାର ପରିସ୍ଥିତି ପରିବେଶକୁ, ଭକ୍ତିଭରା ପରିବେଶକୁ ସେମାନେ ଗ୍ରହଣ କରିପାରିବେ, ଦେଖିପାରିବେ। ତେଣୁ ମହାପ୍ରଭୁ କେଉଁଠି ନା କେଉଁଠି କାହାରି ହୃଦୟରେ ବସି ସମସ୍ତଙ୍କୁ ଉଦ୍ଧାର କରିବାର ଭାବରେ ବାନ୍ଧିବାର ମହାପ୍ରଭୁ ନିଜେ ପ୍ରଚେଷ୍ଟା କରିଛନ୍ତି। ତେଣୁ ଦିବ୍ୟାଙ୍ଗମାନେ ଆସି ମହାପ୍ରଭୁଙ୍କର ବଡ଼ଦାଣ୍ଡର ଏଇ ଯେଉଁ ପାର୍ଶ୍ୱରେ ରହି ସେମାନେ ଦର୍ଶନ କରୁଛନ୍ତି। ଏପଟରେ ଅଗ୍ନିଶମ ବାହିନୀ ଜଳସିଞ୍ଚନ କରୁଛନ୍ତି, କାହିଁକିନା ପାଗ ଟିକିଏ ପରିବର୍ତ୍ତନ ହୋଇଛି, ଯେଉଁ ସକାଳ ସମୟରୁ ରହିଥିଲା ଛାଇ ଛାଇ ପାଗ ଥିଲା, ବର୍ତ୍ତମାନ ସାମାନ୍ୟ ଖରାର ପ୍ରକୋପ ଟିକିଏ ବଢ଼ିଛି, ତେଣୁ ଭକ୍ତମାନଙ୍କୁ ଯେହେତୁ ଗହଳି ହୋଇଗଲାଣି ଜଳସିଞ୍ଚନ କରି ସିଏ ସେବା ପ୍ରଦାନ କରୁଛନ୍ତି, ଭକ୍ତମାନେ ଆଶ୍ୱସ୍ତ ହେଉଛନ୍ତି। ଆଉ କିଛି ସମୟ ପୂର୍ବରୁ ମେହେନା ଯେଉଁଥିରେ ରୌପ୍ୟ ନିର୍ମିତ ସେଇ ଯେଉଁ ଗଜପତି ମହାରାଜଙ୍କର ଛେରା ପହରା ପାଇଁ ପୂର୍ବ ପ୍ରସ୍ତୁତି ଏଇ ଆମ କେନ୍ଦ୍ର ଆଗ ଦେଇ ମେହେନା ଯାଇ ବଡ଼ସଂଘଠାରେ ଅପେକ୍ଷା କରିଛନ୍ତି, ଏବଂ ଯାହା ଜଣାପଡ଼ୁଛି ଗଜପତି ମହାରାଜ ମଧ୍ୟ ତାଙ୍କର ଶ୍ରୀନଗରରୁ ତାଙ୍କ ଯାତ୍ରାକୁ ଏଇ ଆମ କେନ୍ଦ୍ର ଦେଇ ଆଉ କିଛି ସମୟର ରହିଛି ଅପେକ୍ଷା। ତେବେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ ବ୍ୟଗ୍ର ହୋଇପଡ଼ିଛନ୍ତି, ତାଙ୍କ ପାଦ ଚଳନରୁ ଆମେ ଜାଣିପାରୁଛୁ ଯେ ସେମାନେ କେତେ ବ୍ୟସ୍ତ, କାହିଁକି ନା ଶରଧା ବାଲି ଆଡ଼କୁ ସମସ୍ତଙ୍କର ବର୍ତ୍ତମାନ ମୁହଁ ହୋଇଛି ଯେ ଆମେ ମହାପ୍ରଭୁଙ୍କର ରଥ ଟଣା କରିବୁ, ଆଉ ପହଣ୍ଡି ଦର୍ଶନ ତ ସମ୍ଭବ ହୋଇପାରିବ ନାହିଁ, ଆମେ ଦୂରରେ ରହିଛୁ, ମାତ୍ର ରଥକୁ ଟାଣିବୁ। କିଏ କେଉଁ ପ୍ରକାରରେ ନିଜ ମନକୁ ବୁଝାଇବା ପାଇଁ କେତେ ପ୍ରକାର ଭାବରେ ରହିଛି ସେ ଭାବଗ୍ରାହୀ କେବଳ ଜାଣନ୍ତି, ଆମେ ତାକୁ ବର୍ଣ୍ଣନା କରିପାରିବୁ ନାହିଁ, କାହିଁକିନା ଏଠି ସମସ୍ତଙ୍କର ଗୋଟିଏ ଗୋଟିଏ ପ୍ରକାର ଭାବ ରହିଛି। ଆମ କେନ୍ଦ୍ରରେ ଆସି ବଡ଼ ସୌଭାଗ୍ୟ ଆମମାନଙ୍କର ଜଣେ ଦିବ୍ୟାଙ୍ଗ ଭାଇ ଆସି ପହଞ୍ଚିଛନ୍ତି, ସେ ମହାପ୍ରଭୁଙ୍କ ବିଷୟରେ ତାଙ୍କର ଅନୁଭବକୁ କହିବେ। ଆପଣଙ୍କର ନାମ କୁହନ୍ତୁ।
1: ଜଗନ୍ନାଥ ସାହୁ,
0: ଜଗନ୍ନାଥ ସାହୁ ଗୁଚ୍ଛାବାଡ଼ି। ଆପଣ ମହାପ୍ରଭୁଙ୍କର ରଥଯାତ୍ରାରେ ପହଞ୍ଚିବା ପରେ ଆପଣଙ୍କ ମନ କିପରି ଲାଗୁଛି?
1: ବହୁତ ଖୁସି ଲାଗୁଛି, ଆଉ ଦର୍ଶନ ପାଇକି ମଧ୍ୟ।
0: ଆପଣ ଅପେକ୍ଷା କରିବେ ରଥଯାତ୍ରା ରଥ ଟଣା ପର୍ଯ୍ୟନ୍ତ ଅପେକ୍ଷା କରିବେ? ଅପେକ୍ଷା କରିବେ। ଆପଣଙ୍କ ଆଖିରେ ଲୋତକ ଆଉ ହୃଦୟରେ କୋହ, ଇଏ କ'ଣ ମହାପ୍ରଭୁଙ୍କ ପାଇଁ ଆପଣ ଆଶା କରିଥିଲେ ଆସିପାରିବେ ବୋଲି? କେମିତି ଆସିଲେ, କି ଆଣିକି ଆସିଲେ ଆପଣଙ୍କୁ?
1: ହେଲ୍ପ କଲେ ମୋତେ,
0: ଯାହା ହଉ ସାହାଯ୍ୟ କରିଛନ୍ତି, ତାଙ୍କୁ ମହାପ୍ରଭୁ କୋଟି ପରମାୟୁ ଦିଅନ୍ତୁ, ଆଉ ଆପଣଙ୍କ ମନବାଂଶା ପୂର୍ଣ୍ଣ କରିଛନ୍ତି ମହାପ୍ରଭୁ। ତେଣୁ ଆପଣମାନେ ଶୁଣୁଥିଲେ ତାଙ୍କର ହୃଦୟର କଥାକୁ, ସେ କିଛି କହିପାରୁନାହାନ୍ତି, ତାଙ୍କର ଆଖିରେ ଲୋତକ ଆସିଯାଉଥିଲା ଯେ ମୁଁ କିପରି ଏ ବଡ଼ଦାଣ୍ଡକୁ ଆସିଲି, ଆଉ ମୁଁ ମହାପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇବି। ଇଏ ହେଉଛି ଶ୍ରୋତା ବନ୍ଧୁ ଗୋଟେ ମହାପ୍ରଭୁଙ୍କ ପ୍ରତି ଜନ୍ମ ଜନ୍ମାନ୍ତରର ତପସ୍ୟାର ଫଳ। ତେଣୁ ସିଏ ଆମ କେନ୍ଦ୍ରକୁ ଆସିଥିବାରୁ ଆମେ ବହୁତ କୃତଜ୍ଞତା ଜ୍ଞାପନ କରୁଛୁ ସେ ମହାଶୟଙ୍କ ନିକଟରେ।
2: ପ୍ରତାପ ବାବୁ ଜଣେ ଦିବ୍ୟାଙ୍ଗ, କିନ୍ତୁ ତାଙ୍କର ମନର ଆଗ୍ରହ, ମନର ବଳ ତାଙ୍କୁ ଏଠି ଟାଣି ଆଣିଛି।
0: ମହାପ୍ରଭୁ କହିଛନ୍ତି ପଙ୍ଗୁମ ଲଙ୍ଘେୟତେ ଗିରିମ ଯତ୍କୃପା
2: ତମ ବନ୍ଦେ ପରମାନନ୍ଦ ମାଧବ।
0: ସେଇ ପରମାନନ୍ଦ ମାଧବଙ୍କର ଆକର୍ଷଣରେ ଆକର୍ଷିତ ହୋଇ ସେମାନେ, କେତେ ସୌଭାଗ୍ୟ ମିଳିଛି।

0: ବୋଲି ପ୍ରକାଶ କରୁଥିଲେ।
1: ତେଣୁ ପରମ ପାବନ ଯାତ୍ରାରେ ସେବାକୁ ପ୍ରାଧାନ୍ୟ ଦେଇଛନ୍ତି ମହାପ୍ରଭୁ। ସେବା ବିନା କିଛି ନାହିଁ, ନିଃସ୍ୱାର୍ଥପର ସେବା ହିଁ ମଣିଷକୁ ମୁକ୍ତିମୋକ୍ଷ ଦିଏ, ମଣିଷକୁ ଆଉ ପୁନର୍ଜନ୍ମ ଦିଏ ନାହିଁ। ଏଇ ଯେଉଁ ଜ୍ଞାନ ମହାପ୍ରଭୁ ଦେଇଛନ୍ତି, ସେଇଥିପାଇଁ ଆବାଳ ବୃଦ୍ଧ ବନିତା ସମସ୍ତେ ଧାଇଁ ଆସୁଛନ୍ତି ଏଇ ପୀଠକୁ। ଇଏ ହେଉଛି ଜ୍ଞାନ, ଇଏ ହେଉଛି ବିଚାର, ଇଏ ହେଉଛି ଅନୁଭବ।
0: ଅଚଳକୁ ସଚଳ କରନ୍ତି ସେତିକି ବେଳେ ଯେତେବେଳେ ମହାପ୍ରଭୁଙ୍କର କୃପା କଟାକ୍ଷ ଟିକେ ପଡ଼ିଯାଏ, ନା କ'ଣ ଆପଣ କହୁଛନ୍ତି?
1: ମହାପ୍ରଭୁଙ୍କର କଟାକ୍ଷ, ମହାପ୍ରଭୁଙ୍କର ଦୃଷ୍ଟି, ଚାରିଚକ୍ଷୁର ମିଳନ ନହେଲେ, ମହାପ୍ରଭୁଙ୍କର କୃପା ନ ପାଇଲେ
0: ସେଦିନ ଡକ୍ଟର କାନନଙ୍କ ସେଦିନ କୁବୁଜା ଉପରେ ମହାପ୍ରଭୁଙ୍କର ଦୃଷ୍ଟି ପଡ଼ିଥିଲା। ସେ କହିଥିଲେ ମୋତେ ଚନ୍ଦନ ଲଗେଇ ଦିଅ, ତେଣୁ କୁବୁଜାକୁ ଉଦ୍ଧାର କଲେ, ଅର୍ଥାତ୍ ଅତି ଦିବ୍ୟ ରମଣୀ ଭାବରେ ମହାପ୍ରଭୁ କହି
1: କେତେ ଲୋକଙ୍କୁ ଉଦ୍ଧାର କରିଛନ୍ତି, କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି। ସତ୍ୟ ତ୍ରେତୟା ଦ୍ୱାପର କଳି ଚାରି ଯୁଗରେ କେତେ ଲୋକଙ୍କୁ ମହାପ୍ରଭୁ ଉଦ୍ଧାର କରିଛନ୍ତି।
0: ବଡ଼ଦାଣ୍ଡର ପରିବେଶ ଧୀରେ ଧୀରେ ଭାବମୟ ପୂର୍ଣ୍ଣ ହୋଇଯାଉଛି, ଭକ୍ତିମୟ ହୋଇଯାଉଛି। ଆପଣମାନଙ୍କୁ ଆମେ କିଭଳି ଭାବରେ ପହଞ୍ଚେଇବୁ ଶବ୍ଦ, ଶବ୍ଦ ମଧ୍ୟ ତାର ବାଟ ପାଉନି, କାହିଁକି ନା ବଡ଼ଦାଣ୍ଡର ପରିବେଶ ସେହିପରି ଅଛି। ଯେଉଁ ବଡ଼ଦାଣ୍ଡ ଟିକେ ସ୍ଥିର ଥିଲା କିଛି ସମୟ ପୂର୍ବରୁ, ତାହା ବର୍ତ୍ତମାନ ଚଳଚଞ୍ଚଳ ହୋଇଯାଇଛି।
1: ବାବୁ ଠାକୁର ଅଛନ୍ତି ଗୁଣ୍ଡିଚା ମନ୍ଦିର ଶରଧାବାଲିରେ,
0: ନିଶ୍ଚୟ
1: ଧୀରେ ଧୀରେ ଶ୍ରୀମନ୍ଦିର ଆଡ଼କୁ ଗହଳି ଲାଗିବାରେ ଲାଗିଛି।
0: ନିଶ୍ଚୟ
1: ତାର କାରଣ ହେଉଛି ସମସ୍ତେ ଭାବୁଛନ୍ତି ଏଇ ବାଟ ଦେଇ ଯେତେବେଳେ ପ୍ରଭୁ ଯିବେ ଶ୍ରୀମନ୍ଦିରକୁ, କର୍ମଭୂମିକୁ, ଏଇଠି ଆମେ ରହିକିରି ମହାପ୍ରଭୁଙ୍କୁ ରଥ ଟାଣିଦେବା, ମହାପ୍ରଭୁଙ୍କୁ ଦେଖିଦେବା, ଚାରିଚକ୍ଷୁର ମିଳନ ହେବ। ଏଇ ଜ୍ଞାନ ସମସ୍ତଙ୍କ ଭିତରେ ଶୋଭା ପାଉଛି, ଦୃଶ୍ୟମାନ ହେଉଛି।
0: ତେଣୁ ଆମେ ନିଜକୁ ଭାଗ୍ୟ ସୌଭାଗ୍ୟ ମଣିବା ଯେ ଆମେ ଉତ୍କଳରେ ଜନ୍ମ, ପୁଣି ମହାପ୍ରଭୁଙ୍କ ଧାମରେ ଜନ୍ମ, ଆଉ ତାଙ୍କର ଏଇ ମାଟିରେ, ଏଇ ଉତ୍କଳ ମାଟିରେ ଆମେ ଜନ୍ମ ହୋଇଛେ। ଆମ ଜନ୍ମ ମାଟିକୁ, ମହାପ୍ରଭୁଙ୍କର ପବିତ୍ର ଦରବାରକୁ ସାରା ବିଶ୍ୱ ଆଜି ଦର୍ଶନ କରିବା ପାଇଁ ଧାଇଁ ଆସୁଛି। ଏଇ ଦିବ୍ୟ ଲୀଳାକୁ ଦର୍ଶନ କରିବା ପାଇଁ ବର୍ତ୍ତମାନ ଆରକ୍ଷୀ ବାହିନୀମାନେ ତାଙ୍କର ସେବା ଅର୍ପଣ କରୁଛନ୍ତି, ଅଗ୍ନିଶମ ବାହିନୀ ତାଙ୍କର ସେବା ଅର୍ପଣ କରୁଛନ୍ତି। ଦ୍ୱିତୀୟ ଅବସରରେ ମହାପ୍ରଭୁଙ୍କର ଦିବ୍ୟ ପହଣ୍ଡିର ପରିବେଶକୁ ଅତି ସୁଚାରୁ ରୂପରେ ଆପଣମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ଆମେ ପ୍ରଥମ କେନ୍ଦ୍ର ଶରଧାବାଲିକି ନେଇଯାଉଛୁ। ଜୟ ଜଗନ୍ନାଥ,
2: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆପଣ ଦ୍ୱିତୀୟ କେନ୍ଦ୍ରରୁ ଶୁଣୁଥିଲେ ଆମର ଭାଷ୍ୟକାରମାନେ ସେଠିକାର ବିବରଣୀ ଏବଂ ସେଠିକାର ଅନୁଭବ ଆପଣମାନଙ୍କୁ ଶୁଣାଉଥିଲେ। ପ୍ରକୃତରେ ବର୍ତ୍ତମାନ ମହାପ୍ରଭୁଙ୍କର ପହଣ୍ଡି ଖୁବ୍ କ୍ଷିପ୍ର ଗତିରେ ଚାଲିଛି, ଏବଂ କ୍ଷିପ୍ର ଗତିରେ ଚାଲିଥିବା ହେତୁ ଦୁଇ ତିନି ଠାକୁର ବର୍ତ୍ତମାନ ରଥାରୂଢ଼ ହୋଇଗଲେଣି। ବଡ଼ ଠାକୁର ବଳଭଦ୍ର ତାଳଧ୍ୱଜ ରଥରେ, ମା' ସୁଭଦ୍ରା ଦର୍ପଦଳନ ରଥରେ, ଏବଂ ସୁଦର୍ଶନ ଚକ୍ରରାଜ ନନ୍ଦିଘୋଷ ମା' ସୁଭଦ୍ରାଙ୍କ ରଥରେ ଆସୀନ ହୋଇଗଲେଣି। ଆଉ କେବଳ ମହାପ୍ରଭୁଙ୍କର ଆଗମନକୁ ସମସ୍ତଙ୍କର ପ୍ରତୀକ୍ଷା। ଆପଣ ଜାଣନ୍ତି ମହାପ୍ରଭୁ ସହଜରେ ଆସନ୍ତି ନାହିଁ, ସେ ଅଚଳ ମହାମେରୁ। ନିଶ୍ଚିତ ଭାବରେ କ'ଣ ତାଙ୍କର ଲୀଳା ଥିବ, କାହିଁକି ବିଳମ୍ବ ହେଉଛି, ସେ କଥା ଆମେ ନାକଚଣା ଦ୍ୱାରରୁ ଆପଣଙ୍କୁ ଦେଖିକରି କହିପାରୁନାହୁଁ। କିନ୍ତୁ ମନ୍ଦିର ଭିତରେ ଚଳଚଞ୍ଚଳତା, ମଣ୍ଡପ ଭିତରେ ଚଳଚଞ୍ଚଳତା ଆମର ଦୃଶ୍ୟମାନ ହେଉଛି। ଯେତିକି ସଂକୀର୍ଣ୍ଣ ବାଟ ଦେଇକରି ଆମେ ଦେଖିପାରୁଛୁ, ଚଞ୍ଚଳତା ଅଛି, ଏବଂ ସେଥିରୁ ଜଣାପଡ଼ୁଛି ଯେ ମହାପ୍ରଭୁ ଆଉ କିଛି ସମୟ ଭିତରେ ପହଣ୍ଡି ହୋଇକରି ଆସିବେ। ଆପଣ ଦେଖିଲେ ଶ୍ରୋତା ବନ୍ଧୁ, ଏ ଯେଉଁ ପହଣ୍ଡିର କ୍ରମକୁ ଆପଣ ଲକ୍ଷ୍ୟ କରନ୍ତୁ, ପ୍ରଥମେ ଆସିଲେ ଚକ୍ରରାଜ ସୁଦର୍ଶନ। ଚକ୍ରରାଜ ସୁଦର୍ଶନ ପ୍ରଥମେ ଆସିବାର କାରଣ କ'ଣ, କାହିଁକି ଏଭଳି ପହଣ୍ଡିର ପରିକଳ୍ପନା କରାହେଇଛି? ତା'ର କାରଣ ହେଉଛି ଯେ ଚକ୍ରରାଜ ସୁଦର୍ଶନ ହେଉଛନ୍ତି କାଳର ପ୍ରତୀକ, ଏବଂ କାଳ ଯେହେତୁ ଅପ୍ରତିହତ, କାଳ ଯେହେତୁ କାହାକୁ ଅପେକ୍ଷା କରେ ନାହିଁ, ସେଇଥିପାଇଁ ସ୍କନ୍ଧ ଦେଶରେ ତାଙ୍କର ସେବକମାନେ ତାଙ୍କୁ ଅତି କ୍ଷିପ୍ର ବେଗରେ ତାଙ୍କୁ ଆଣି ସୁଭଦ୍ରାଙ୍କ ରଥରେ ଆସୀନ କରେଇଲେ। ଏବଂ ତାଦ୍ୱାରା କ'ଣ ହେଲା ନା, ସିଏ ହେଉଛନ୍ତି ମହାପ୍ରଭୁଙ୍କର କ୍ରିୟାଶକ୍ତି। କ୍ରିୟାଶକ୍ତି ଏଇଥିପାଇଁ ଯେ ମହାପ୍ରଭୁ ତାଙ୍କରି ମାଧ୍ୟମରେ ହିଁ ତାଙ୍କର ସକଳ କର୍ମ ସମ୍ପାଦନ କରନ୍ତି, ଏବଂ ସକଳ କର୍ମ ସମ୍ପାଦନ କରିଥିବାରୁ ଯେତେବେଳେ କ୍ରିୟାଶକ୍ତି ରଥ ଉପରେ ବିରାଜମାନ କଲେ, ପହଣ୍ଡି ହୋଇକରି ଆସିଲେ, ସମଗ୍ର ଜଗତ ଚଳଚଞ୍ଚଳ ହେଲା, ସମଗ୍ର ବଡ଼ଦାଣ୍ଡ ଚଳଚଞ୍ଚଳ ହେଲା, ସମସ୍ତ ଭକ୍ତ ଶ୍ରଦ୍ଧାଳୁମାନେ ଚଳଚଞ୍ଚଳ ହେଲେ। କେବଳ ବଡ଼ଦାଣ୍ଡ, ଏଇଟା ଆମେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ ବୋଲି କହିବା ନାହିଁ, ଆଜିର ଏଇ ମୁହୂର୍ତ୍ତରେ ମହାପ୍ରଭୁଙ୍କର ଏଇ ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ସମଗ୍ର ବିଶ୍ୱ ଗୋଟିଏ ବଡ଼ଦାଣ୍ଡ ହୋଇଛି ବୋଲି ଆମକୁ ବିଚାର କରିବାକୁ ପଡ଼ିବ। ଏବଂ ସେଇ ଗୋଟିଏ ବଡ଼ଦାଣ୍ଡରେ ଯେତେବେଳେ କ୍ରିୟାଶକ୍ତି ଆସିକରି ସଞ୍ଚାଳିତ ହେଲେ, ସମଗ୍ର ବିଶ୍ୱ ବର୍ତ୍ତମାନ କ୍ରିୟାଶୀଳ ହୋଇଛି, ଏଇ ବିଚାର ରଖିଲେ ସେଇଥିପାଇଁ ତାଙ୍କର ଚକ୍ରରାଜ ସୁଦର୍ଶନଙ୍କୁ ମହାପ୍ରଭୁଙ୍କର କ୍ରିୟାଶକ୍ତି ଭାବରେ ପ୍ରଥମେ ପହଣ୍ଡି କରି ସମଗ୍ର ଜଗତକୁ ସଚଳ ଏବଂ କ୍ରିୟାଶୀଳ କରିବାର ଗୋଟିଏ

0: प्रक्रिया यही बड़दाण्डर अनुष्ठित हुए से चक्रराज सुदर्शन प्रथम आसती द्वितीय आसती प्रभु बलभद्र बलभद्र जानती आपण सी हूं कलायुध एवं से कृषि देवता एवं कृषि माने कौन कृषि माने कहले आमे केवल शस्य उत्पादन को बुझा ना केवल मटी को कर्षण करवा बुझा ना एवं कृषि कहले आमर हृदय अंतर को मध्य कर्षण करवा हृदय को मध्य मंथन करवा एवं अंतर हृदय जो कृषि कर आम अंतर भितर जो भाव उत्पादन करवा से गोटे कृषि बोली कहु तेणु से ही कृषिकर्म करने अंतर भितर हृदय भितर कृषिकर्म कर आम भितर समस्त सद्गुण समस्त आध्यात्मिक भाव ताकु बीज भाव अंकुरित करने जो क्षेत्र प्रस्तुति दरकार से ही क्षेत्र प्रस्तुत करने फलायुध बड़ ठाकुर बलभद्र प्रथम आसिले सी क्षेत्र प्रस्तुत करदेलापर माँ सुभद्रा होती शक्तिमयी तेणु माँ सुभद्रा जेहेतु शक्तिमयी आपड़ जानते श्री श्री चंडी में कहुई जादेवी सर्वभूतेषु शक्ति रूपेण संस्थिता नमस्तस्यै नमस्तस्यै नमस्तस्यै नमो नमः तेणु माँ सुभद्रा जेहेतु होती शक्ति समग्र जगतर शक्तिर आधार तेणु शक्ति आसिकी तीन रथ को परिक्रमा कले आपड़ देखुं चक्रराज सुदर्शन आसिले से परिक्रमा कले माँ सुभद्रा आसिले से परिक्रमा कले परिक्रमा करार अर्थ हूँ देवी शक्ति रूप से जिते सबू रथ को परिक्रमा करती यनोटी रथ को परिक्रमा करार प्रच्छन्न तार प्रतीक हूँ समग्र विश्व को सी परिक्रमा कले समग्र विश्व को परिक्रमा करने द्वारा समस्त विश्व शक्तिमय है से शक्ति प्रभाव में समस्त अपशक्ति अपसारित हेले समस्त अपशक्ति अपसारित होलापर शक्तिर जितेबाद स्फुरण हम समस्त जगत चल चंचल हम समस्त जगत शक्तिमय हम से माँ सुभद्रा आसिकी तीन रथ को परिक्रमा कर सतेज भाई विश्व ब्रह्मांड को सी परिक्रमा कले से परिक्रमा शेष कर दर्पदलन रथ से सी आरूढ़ हेले तेणु यही तीन देवतांर वर्तमान पहंडी सरवापर ठाकुर महाप्रभु श्री जगन्नाथ पहंडी वर्तमान आरंभ हो सारा यो जो पाचेरी एवं नाकचणा द्वार ये मध्यवर्ती पाट देकर आम देखुचु जे महाप्रभुंकर टाहिया वर्तमान हल्वाक आरंभ कला ये हूँ प्रकृष्ट समय जितेबाला विश्व ब्रह्मांडर नायक कोटि कैवल्यनाथ सी जितेबाला आसती बड़दाण्ड को सेतबाला समग्र जगत चकित होने थाए समग्र जगत भितर उत्कंठा अपूर्व उत्साह एवं उन्मादना थाए तेणु से उन्मादना को प्रशमित करने समस्त जगत को परितृप्त करने समस्त जगत को पावन करने समस्त जगत को उद्धार करने महाप्रभु आसती तेणु क्षेत्र प्रस्तुत समग्र जगत चलचंचल समग्र जगत शक्तिमय अपशक्ति माने अपसारित यही गोटे मुहूर्त जिते उपगत हो श्रीक्षेत्र वर्तमान महाप्रभु विजय करुंट बड़दाण्ड को यो बड़दाण्ड को विजय करकछणा द्वार देकर खूब अल्प समय भितर से आसिक पहुँचे आम बाहर एवं घंटुआ मैंने उपस्थित होकर अपेक्षा कर महाप्रभु को पाछटी आने आपड़ जानती ये महाप्रभु हूँ स्वयं परमात्मा परम ब्रह्म स्वयं परमात्मा परम ब्रह्म निजे स्व इच्छा ताकू जदि आम विग्रह भाव में निर्माण करूँ एवं दारू रूप से दारू रूपटी निज इच्छा से ग्रहण करज इच्छा कहीं ग्रहण करा दारू रूप हवा द्वारा से आमपाई सुलभ हेले दारू रूप हवा द्वारा जात्रा हो पारा दारू रूप हवा द्वारा से बड़दाण्ड को आसीपारे भक्त मानू से दर्शन दे पारे एवं दारू रूप हवा द्वारा मानुषी लीला करने को सहज है तेणु अनेक गुड़े विचार अनेक गुड़े तत्व समाहित करने समन्वित करने केवल दारू विग्रह ही एकमात्र बाट तेणु महाप्रभु निज इच्छा रे यही दार बोतल धारण कर वर्तमान जगत को उद्धार करने आसुचार स्वयं परमात्मा परम ब्रह्मंकर जो लक्षण सब वेद वेदांत कहुई से समस्त लक्षण महाप्रभु विग्रह आम देखुचु महाप्रभु आसतु जितेबले बनाटी बुलला टाहीया दिशा महाप्रभु आउ कि समय पर आसवे तेणु महाप्रभु जितेबले रथ परिक्रमा करेंगे परिक्रमा तो करेंगे ना तांकर रथ को जितेबले तांकर आमर सामना पटरी जगन्नाथ चेतना गवेषणा प्रतिष्ठान अच्छी से ही बाट देक सी ते नंदीघोष रथ को जी से महाप्रभु महिमा एवं तत्व आम अवश्य आपण को कहू वर्तमान आमर देखा जे समग्र बड़दाण्ड माने जेतिकी बाट आम देखिपु सरधा बालूर आरंभ कर आमर द्वितीय केन्द्र या बड़गंडी पर्यंत प्राय आमको देखा जा एवं से जो देखा जाऊँ आम केवल मुंडमाल देखु जाऊ कि देखा जाऊ ଆମକୁ ସକାଳେ ସକାଳେ ଶରଧାବାଲି ଦେଖାଯାଉଥିଲା, କିଛି କିଛି ରାସ୍ତା ଆମେ ଦେଖିପାରୁଥିଲୁ, କିନ୍ତୁ ବର୍ତ୍ତମାନ ଯେତେ ମୁଣ୍ଡ ନଇକିରି ଏପଟ ସେପଟ ଚାହିଁଲେ ମଧ୍ୟ କେବଳ ମୁଣ୍ଡମାଳ ଛଡ଼ା ଆମ ସବୁବେଳେ ହୁଏ। ଯେତେବେଳେ ଗଜପତି ମହାରାଜା ଛେରା ପହଁରା କରିବା ପାଇଁ ଆସିବେ ଏବଂ ସେ ସମୟ ମଧ୍ୟ ଉପଗତ ହେଲାଣି ଏବଂ ମେହେନା ମଧ୍ୟ ବଡ଼ଗଣ୍ଡି ପାଖରେ ବଡ଼ ଶଙ୍ଖ ପାଖରେ ମେହେନା ମଧ୍ୟ ବର୍ତ୍ତମାନ ଉପସ୍ଥିତ ହେଲେଣି ଏବଂ ଅପେକ୍ଷା ରହିଛି ସେଥିପାଇଁ। ତେଣୁ ଏଇ ଯେଉଁ ସମୟ, ଏଇ ସମୟଟାକୁ ସବୁ ଭକ୍ତମାନେ ଶ୍ରଦ୍ଧାଳୁମାନେ ଅପେକ୍ଷା କରିଛନ୍ତି। ତେଣୁ ସେଇଥିପାଇଁ ଏ ମୁଣ୍ଡମାଳମାନେ ଆମେ ଦେଖିପାରୁଛୁ, ଆଉ ଶୂନ୍ୟ ସ୍ଥାନ ବୋଲି କିଛି ନାହିଁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଶରଧାବାଲିରୁ। ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହାଶୟଙ୍କୁ ଅନୁରୋଧ କରୁଛି। ମହାପ୍ରଭୁଙ୍କୁ ବଡ଼ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଗୁମୁଟ ଭିତରେ ନାକଚଣା ଦ୍ୱାର ଭିତରକୁ ବି ଆସିନାହାନ୍ତି, ତା'ର କିଛି ପଛରେ ତାହିଆ ହଲିବାର ଦେଖାଯାଉଛି, ପହଣ୍ଡି ବର୍ତ୍ତମାନ ତାରି ଭିତରେ ଚାଲିଛି, ଏତିକି ସୂଚନା ଆମେ ଶ୍ରୋତାମାନଙ୍କୁ ଦେଇପାରିବା। ପରବର୍ତ୍ତୀ ବିବରଣୀ ଆପଣ ଦିଅନ୍ତୁ, ଯେତେବେଳେ ନାକଚଣା ଦ୍ୱାରରେ ମହାପ୍ରଭୁ ଆମର ଦୃଶ୍ୟମାନ ହେବେ ସେତେବେଳେ ପରବର୍ତ୍ତୀ କଥା ଆମେ ତଥ୍ୟ ଦେବା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଗୋଟିଏ ଘଡ଼ି ସନ୍ଧି ମୁହୂର୍ତ୍ତରେ ଆମେ ପହଞ୍ଚିଛେ ଯେ ତିନି ରଥରୁ ଦୁଇ ରଥରେ ରଥୀମାନେ ବସିଗଲେଣି, ଆଉ ଗୋଟିଏ ରଥ ବର୍ତ୍ତମାନ ରଥୀଙ୍କୁ ଅପେକ୍ଷା କରିକିରି ରହିଛନ୍ତି, ଏବଂ ଆଉ ଆମେ ଆଶା କରୁଛୁ ଯେ ଆଉ କିଛି ସମୟ ମଧ୍ୟରେ ମହାପ୍ରଭୁ ଆସିବେ। ବର୍ତ୍ତମାନ ଆଉ ଘଣ୍ଟ ଶବ୍ଦ ଶୁଭୁନି କି ବର୍ତ୍ତମାନ ସମସ୍ତେ ଯେମିତି ଶାନ୍ତ ହୋଇକରି ରହିଯାଇଛନ୍ତି, କ'ଣ ପାଇଁ ରହିଛନ୍ତି, ଯେମିତି ବାତ୍ୟା ପୂର୍ବରୁ ବା କୌଣସି ଏକ ଝଡ଼ ପୂର୍ବରୁ ଟିକେ ଶାନ୍ତ ପଡ଼ିଯାଏ ସେଭଳି ପ୍ରଭୁ ସେମିତି ଆସିବେ। ପ୍ରଭୁ ଯେତେବେଳେ ଆସିବ ସମସ୍ତଙ୍କର ଦୃଷ୍ଟି ସେଇଠିକି ଚାହିଁକିରି ବସିଛନ୍ତି, କାହିଁକି ନା ଜଗତ କରତା ଚୌବର୍ଗଦାତା ଫିଟାଇ ଐଶ୍ୱର୍ଯ୍ୟ ଖଣିକି ପ୍ରେମ ଚିନ୍ତାମଣି ସମ୍ପତ୍ତିକୁ ଆଣି ଦାଣ୍ଡରେ ଦେବେ କି ବୁଣିକି। ସେ ବର୍ତ୍ତମାନ ପ୍ରେମ ଚିନ୍ତାମଣିରେ ଦାଣ୍ଡରେ ଆଣି ବୁଣିବେ, ତେଣୁ ବର୍ତ୍ତମାନ ସେ ଭିତରେ ଅଛନ୍ତି ଏବଂ ଭିତରେ ଗୋଟିଏ କାର୍ଯ୍ୟ ଚାଲିଛି, କାହିଁକି ନା ବର୍ତ୍ତମାନ ମହାପ୍ରଭୁ ଗୋଟିଏ ବର୍ଷର ଅବଧି ପୂର୍ଣ୍ଣ ହେଲା ପରେ ଆସିଥିଲେ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ଏଇ ମାଆଙ୍କ ପାଖକୁ, ତାଙ୍କ ଜନ୍ମସ୍ଥାନକୁ, ଏବଂ ଜନ୍ମସ୍ଥାନରେ କେତେ ଦୁଃଖୀ ରଙ୍କି ପତିତ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି, ଏବଂ ଯେତେବେଳେ ମହାପ୍ରଭୁ ବିଦା ହେଉଛନ୍ତି ନା, ତେଣୁ ସାତ ଦିନ ହେଲା ସ୍ନେହ ଲଗେଇଥିଲେ, ସ୍ନେହ ଲଗେଇକିରି ଯେତେବେଳେ ମହାପ୍ରଭୁ ବିଦା ହେବାକୁ ବସିଛନ୍ତି, ତେଣୁ ସେତେବେଳେ ଯେମିତି ଆଜି ଶ୍ରୀମନ୍ଦିରରେ ଗୁମୁରି ଗୁମୁରି କାନ୍ଦୁଛନ୍ତି ଶ୍ରୀଦେବୀ ମହାଲକ୍ଷ୍ମୀ ଠାକୁରାଣୀ, ଏବଂ ସେ ଅପେକ୍ଷା କରିଥିଲେ, ସେ ମଧ୍ୟ ଏ ସ୍ଥାନକୁ ପଳେଇ ଆସିଥିଲେ, କାହିଁକିନା ସେ ଏ ସ୍ଥାନକୁ ଦେଖିବା ପାଇଁ। ଇଏ ଏମିତି ଏକ ସ୍ଥାନ, ଏ ସ୍ଥାନରେ କେତେ ଯେ ଆକର୍ଷଣ, ଏ ସ୍ଥାନର ଆକର୍ଷଣରେ ମହାଲକ୍ଷ୍ମୀ ଆସିଥିଲେ, ଏବଂ ଏହି ସ୍ଥାନର ଆକର୍ଷଣରେ ଏଠି ରାଇ ତୋଟା ବୋଲି ଗୋଟେ ଅଛି, ତାକୁ ଆଇ ତୋଟା କହନ୍ତି, କିନ୍ତୁ ବାସ୍ତବିକ ବୈଷ୍ଣବମାନେ କହନ୍ତି ସେ ହେଉଛି ରାଇ ତୋଟା, ରାଇ ମାନେ ରାଧାରାଣୀ, ରାଧାରାଣୀଙ୍କ ବାସସ୍ଥାନ। ଏବଂ ମହାପ୍ରଭୁ ଯେମିତି ମହାଲକ୍ଷ୍ମୀ ବିଦା ହୋଇକରି ଗଲେ ହେରା ପଞ୍ଚମୀ ଦିନ, ତା ପରଦିନ ଠାରୁ ଏହି ସ୍ଥାନରେ ସବୁ ଲୀଳା ଆରମ୍ଭ ହୋଇଗଲା। କି ଲୀଳା? ରାସଲୀଳା, ରାସଲୀଳା ଆରମ୍ଭ ହେଲା। ଅର୍ଥାତ୍ ତିନି ଦିନ ଧରି ସପ୍ତମୀ ଅଷ୍ଟମୀ ନବମୀ ତିଥିରେ ଏହି ସ୍ଥାନରେ ଗୋପାଙ୍ଗନାମାନଙ୍କ ସହିତ ଲୀଳା ଆରମ୍ଭ କଲେ ମହାପ୍ରଭୁ। ତେଣୁ ଇଏ ପୁରା ସର୍ବେଷାଂ ସମସ୍ତଙ୍କର ଆନନ୍ଦଦାୟକ ଇଏ ହେଉଛି ଯାତ୍ରା। ତେଣୁ ଏଇ ସର୍ବେଷାଂ ପାବନଙ୍କ ମହତ, ଇଏ ସମସ୍ତଙ୍କୁ ଉଦ୍ଧାର କରିବେ, ସେଥିପାଇଁ ମହାପ୍ରଭୁ ଆସିଛନ୍ତି। ତେଣୁ ଏ ସ୍ଥାନର ଗୋଟିଏ ସ୍ୱତନ୍ତ୍ର ଆକର୍ଷଣ ଅଛି, କାରଣ ଏ ସ୍ଥାନରେ ପହଞ୍ଚୁ ପହଞ୍ଚୁ ମହାପ୍ରଭୁ, ଆପଣ ଚଳିତ ବର୍ଷ ଦେଖିଛନ୍ତି, ଯେଉଁଦିନ ପହଞ୍ଚିଲେ ଠିକ୍ ତା ପରଦିନ ସେ ତାଙ୍କର ବନକଲାଗି ଉତ୍ସବ ଅନୁଷ୍ଠିତ ହେଲା, ଏବଂ ତା'ପରେ ପରଦିନ ହେରା ପଞ୍ଚମୀ ହେଲା, ସେ ପୁଣି ମହାଲକ୍ଷ୍ମୀ ଠାକୁରାଣୀ ଆସିଲେ, ମହାଲକ୍ଷ୍ମୀ ଠାକୁରାଣୀ ମଧ୍ୟ ଏଠାରୁ ବିଦାୟ ନେଇକରି ଗଲେ। ଏହାପରେ ଯେଉଁ ରାଇତୋଟାରେ ରାଇ ଠାକୁରାଣୀ ଥିଲେ, ରାଧାରାଣୀ, ସେ ଯେଉଁ ଗୋପାଙ୍ଗନାମାନେ ଏଠି ଥିଲେ, ତେଣୁ ସେମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିଛନ୍ତି ମହାପ୍ରଭୁ। ତେଣୁ କେତେ ସ୍ନେହ, କେତେ ପ୍ରେମ ଏହି ସ୍ଥାନରେ ଅନୁଷ୍ଠିତ ହୋଇଛି ଏତେ ସହଜ।

0: ସେମାନେ ମହାପ୍ରଭୁଙ୍କୁ ଛାଡ଼ିଦେବେ କି?
1: ରାସଲୀଳା ବୋଲି କହିଲେ ତାକୁ, ଏଇ ଯୋଉ ରାସଲୀଳା ହେରା ପଞ୍ଚମୀ ପରେ ତିନି ଦିନ ରାସଲୀଳା,
0: ସପ୍ତମୀ ଅଷ୍ଟମୀ ନବମୀ,
1: ସେଇ ଯୋଉ ରାସଲୀଳାଟା କ'ଣ ବୋଲି ଅନେକ ଶ୍ରୋତା ବନ୍ଧୁମାନେ ମଧ୍ୟ ପଚାରିଛନ୍ତି, ଏଇଟା ରାସଲୀଳା କେମିତି ହବ ବୋଲି।
0: ହଁ ଶୁଣନ୍ତୁ, କଥା ହେଉଛି ଆମେ ଏଇ ଯେଉଁ ମହାପ୍ରଭୁ ଆସୁଛନ୍ତି, ମହାପ୍ରଭୁଙ୍କ ସହିତ ଆପଣ ଦେଖିବେ ଆଉ ତିନି ଜଣ ବିଜେ ପ୍ରତିମା ଆସୁଛନ୍ତି, ଅର୍ଥାତ୍ ରାମ ଆସୁଛନ୍ତି, କୃଷ୍ଣ ଆସୁଛନ୍ତି, ତା ସହିତ ମଦନ ମୋହନ ମଧ୍ୟ ଆସୁଛନ୍ତି। ରାମକୃଷ୍ଣ ବଳଭଦ୍ରଙ୍କର ତାଳଧ୍ୱଜ ରଥରେ ଅଛନ୍ତି ଏବଂ ମଦନ ମୋହନ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଅଛନ୍ତି। ଏଇ ଯେଉଁ ତିନି ଦିନ ସପ୍ତମୀ ଅଷ୍ଟମୀ ନବମୀ, ଏଠାରେ ଗୋପାଙ୍ଗନାମାନେ ଯେତେବେଳେ ବ୍ରଜମଣ୍ଡଳରେ ମହାପ୍ରଭୁ ଗୋପାଙ୍ଗନାମାନଙ୍କ ସହିତ ରହିଥିଲେ, ସେମାନଙ୍କର ଆଶା ସବୁ ପ୍ରତିବର୍ଷ ମହାପ୍ରଭୁଙ୍କ ସହିତ ଟିକିଏ ରାସଲୀଳା କରିବେ। ସେଥିପାଇଁ ଏଇ ଯେଉଁ ଜାଗାକୁ କେହି କେହି କହନ୍ତି ଘୋଷ ଘୋଷ, ଘୋଷ ମାନେ ଗୌଡ଼ପଲ୍ଲୀ, ଅର୍ଥାତ୍ ବ୍ରଜମଣ୍ଡଳରେ ଯେଉଁ ଗୌଡ଼ମାନେ ଥିଲେ ତାଙ୍କରି ପଲ୍ଲୀ, ଏଇଟା ଘୋଷ, ଘୋଷକୁ ଯାତ୍ରା, ଘୋଷ ଯାତ୍ରା, ଘୋଷକୁ ମାନେ ଗୌଡ଼ପଲ୍ଲୀକୁ, ଗୌଡ଼ପଲ୍ଲୀରେ ଗୋପାଙ୍ଗନାମାନେ ଅପେକ୍ଷା କରି ରହିଛନ୍ତି ଏବଂ ଏଠାରେ ଗୋଟିଏ ତୋଟା ଅଛି, ସେ ତୋଟାର ନାଁ ହେଉଛି ରାଇ ତୋଟା। ତେଣୁ ଚୈତନ୍ୟ ମହାପ୍ରଭୁ ଆସି ୟାକୁ ସମସ୍ତଙ୍କୁ ଚିହ୍ନେଇ ଦେଇଗଲେ, କହିଲେ ଏଇ ଯେଉଁ ଗୁଣ୍ଡୁଚା ମଣ୍ଡପ, ଇଏ ହେଉଛି ରାସ ମଣ୍ଡପ ଏବଂ ଏଇଠି ଇଏ ହେଉଛି ବ୍ରଜମଣ୍ଡଳୀ, ଏଠାରେ ଇଏ ବୃନ୍ଦା ଗୁପ୍ତ ବୃନ୍ଦାବନ। ଏଇ ଗୁପ୍ତ ବୃନ୍ଦାବନରେ ମାନେ ଯେଉଁ ବୃନ୍ଦାବନରେ ବାସ କରୁଥିଲେ ଥିବା ଯେଉଁ ଗୋପାଙ୍ଗନାମାନେ ଅଛନ୍ତି, ଏଇ ଯେଉଁ ସପ୍ତମୀ ଅଷ୍ଟମୀ ନବମୀ ତିନି ଦିନ ମହାପ୍ରଭୁଙ୍କର ଯେତେବେଳେ ସନ୍ଧ୍ୟାଧୂପ ସରେ ଏଇ ରାସ ଉତ୍ସବଟି ଅନୁଷ୍ଠିତ ହୁଏ। ସେଠାରେ ଗୋଟିଏ ରାସ ମଣ୍ଡପ ଅଛି, ଏଠି ମଦନ ମୋହନ ବସନ୍ତି ଏବଂ ସେଠାରେ ପ୍ରତୀକାତ୍ମକ ଭାବରେ ବନ୍ଦାପନା ହୁଏ, ଶୀତଳ ଭୋଗ ହୁଏ, ଏହାକୁ ରାସ ବୋଲି କୁହାଯାଏ।
1: ହଁ, ଏଇ କଥାଟି ଚୈତନ୍ୟ ମହାପ୍ରଭୁଙ୍କର ଉତ୍କଳ ଆଗମନ ପରେ ଯେତେବେଳେ ବୈଷ୍ଣବ ଭକ୍ତି ଆନ୍ଦୋଳନ ବ୍ୟାପକ ହୋଇଛି, ସେତେବେଳେ ମହାପ୍ରଭୁଙ୍କର ରୀତିନୀତି ପର୍ବପର୍ବାଣୀରେ ମଧ୍ୟ ଆମେ ଅନେକ ବୈଷ୍ଣବ ପ୍ରଭାବ ଦେଖୁ। ତେଣୁ ସେଇ ବୈଷ୍ଣବ ପ୍ରଭାବରେ ଯଦିଓ ମୂଳରୁ ଅନେକ କଥା ନଥିଲା, ଅନେକଙ୍କର ଶ୍ରୋତାଙ୍କର ମନରେ ପ୍ରଶ୍ନ ଉଠୁଛି କ'ଣ କି, ଇଏ ତ ଗୋଟେ ବୈଦିକ ପର୍ବ, ମହାପ୍ରଭୁ ତ ତା ପୂର୍ବରୁ ଥିଲେ, ତେଣୁ ସେଇଟା ତ ରାସ ନଥିଲା, ମହାପ୍ରଭୁ କ'ଣ କୃଷ୍ଣ ତ ବହୁତ ପରେ ହେଲେ, ତେଣୁ କାହିଁକି ରାସ ବୋଲି ତାକୁ କୁହାଯିବ। କିନ୍ତୁ ଏଇଟା ଯେଉଁ ହେଇଛି ରାସ ଯେଉଁ ହେଉଛି ଗୁଣ୍ଡିଚା ମଣ୍ଡପରେ ଏବଂ ଏଇଟାକୁ ଗୋପ ବୋଲି କୁହାଯାଉଛି ବା ଘୋଷପଲ୍ଲୀ ବୋଲି କୁହାଯାଉଛି, ଏଇଟା ହେଉଛି ଭକ୍ତି ଆନ୍ଦୋଳନର ପ୍ରଭାବ ଏବଂ ଭକ୍ତି ଆନ୍ଦୋଳନ ପ୍ରଭାବରେ ଜଗନ୍ନାଥଙ୍କର ନୀତିକାନ୍ତିରେ ପର୍ବପର୍ବାଣୀ ଭିତରେ ଅନେକ ବୈଷ୍ଣବ ବିଚାର, ବୈଷ୍ଣବ ଭାବନା ପ୍ରବେଶ କରିଛି, ଏଇଟା ମଧ୍ୟ ଆମକୁ ସ୍ୱୀକାର କରିବାକୁ ପଡ଼ିବ।
0: ଏ କଥା ଆପଣ ଯାହା କହିଲେ ଇଏ 100% ଠିକ, କିନ୍ତୁ ଆଉ ଟିକେ ତତ୍ତ୍ୱ ଭିତରକୁ ପଶିଲେ ଆମେ ଯେତେବେଳେ ଦେଖିବା, ଯେତେବେଳେ ଏଠାରେ ମହାପ୍ରଭୁ ଅବତୀର୍ଣ୍ଣ ହେଲେ ସତ୍ୟଯୁଗରେ, ସେତେବେଳେ ମଧ୍ୟ କୁହାଯାଇଛି ଇଏ ହେଉଛନ୍ତି ସେଇ ଦ୍ୱାପର ଯୁଗୀୟ କୃଷ୍ଣ, ୟାଙ୍କୁ କୃଷ୍ଣ ବୋଲି ସମ୍ବୋଧନ କରାଯାଇଛି, ଅର୍ଥାତ୍ ରାମଂ କୃଷ୍ଣଂ ସୁଭଦ୍ରାଂଚ, ଏଭଳି ଭାବରେ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି। ତେଣୁ ଇଏ ସତ୍ୟଯୁଗ କହିଲେ ଗୋଟିଏ ସତ୍ୟ ନୁହଁ, ଦ୍ୱାପର କହିଲେ ଗୋଟିଏ ଦ୍ୱାପର ନୁହଁ, ଏମିତି ଅନନ୍ତ ଦ୍ୱାପର ଯାଉଛି, ଅନନ୍ତ ସତ୍ୟ ଆସିଛି। ତେଣୁ ଇଏ ଏଇ ଯେଉଁ କୃଷ୍ଣ, ଶ୍ରୀ ଜଗନ୍ନାଥ ହିଁ କୃଷ୍ଣ, ଏ କଥା ସ୍କନ୍ଦ ପୁରାଣରେ ପ୍ରାୟ 50ରୁ ଉର୍ଦ୍ଧ୍ୱତର ବର୍ଣ୍ଣନା ଦେଖାଯାଏ।
1: ଠିକ୍ ଅଛି, ବର୍ତ୍ତମାନ ଆମେ ଯେଉଁ ଶ୍ରୋତାଙ୍କର ମନରେ ସନ୍ଦେହ ଥିଲା ସେ ସନ୍ଦେହ ଦୂର ହୋଇଥିବ, ଯଦି ଅଧିକ ଦୂର ନ ହୋଇଥାଏ ତାହେଲେ ଆମ ସହିତ ବ୍ୟକ୍ତିଗତ ଭାବରେ କଥାବାର୍ତ୍ତା ମଧ୍ୟ
0: କରିପାରିବେ। ହଁ, ତେଣୁ କହିବାର କଥା ହେଲା ଏଇ ଯେଉଁ ରଥଯାତ୍ରା ମହାପ୍ରଭୁ କରିକିରି ଆସୁଛନ୍ତି, ନରଚେଷ୍ଟା ମୁପାଦାୟ ହରିଶରତୀ ଭୂତଳେ, ଆଉ ଇଏ ହେଉଛି ଗୋଟିଏ ସ୍ନେହର କଥା, ଇଏ ହେଉଛି ଗୋଟିଏ ସ୍ନେହର କଥା। ମହାପ୍ରଭୁ ଏଠାରେ ସିଏ ପୁରା ପରମ୍ରହ୍ମ ପରମାତ୍ମା, ପରମାତ୍ମାଙ୍କର ସ୍ୱରୂପ କ'ଣ, ଯତୋ ବା ଇମାନି ଭୂତାନି ଜାୟନ୍ତେ ଯେନ ଜାତାନି ଜୀବନ୍ତି ଯତ୍ ପ୍ରୟନ୍ତ ବିଷମ ବିଷମତି ବିଜିଜ୍ଞାସ ସ୍ୱ ତତ୍ ବ୍ରହ୍ମେତି, ଇଏ ହେଉଛନ୍ତି ପୂର୍ଣ୍ଣ ବ୍ରହ୍ମ ପରମ୍ ବ୍ରହ୍ମ। अर्थात जहांक ठारु समग्र समग्र सृष्टि बा समस्त संसार सृष्टि होती जहांक कृपारे समस्ते परिपालित होती अंत काल रे समग्र जीव दान पाखरे अस्त हो जाती लीन हो जाती सी परम ब्रह्म परमात्मा
1: तो वेदांत जोटा कहते
0: वेदांत
1: वेदांत कहुई सो अकामयत बहुश्याम तेणु ये तस्मात आकाश सम्भूत आकाशात वायु वायु अग्ने अग्ने अद्व्य पृथ्वी पृथिव्यांग औषधय औषधिव्यांग अन्न अन्नात भूतानी तेणु ये जो परमात्मा कथा आप कहते ये परमात्मा हूँ सकल सृष्टि उत्पन्न करिवार आधार
0: किंतु पुणी कहले ये नरचेष्टा उपादाय हरिश्चरति भूतले एवं भूत जे परम ब्रह्म परमात्मा जहाँ को मान मान जंग ब्रह्मा वरुणेन्द्र रुद्र मरुत स्तुनवंती दिव्य स्तवी जहाँ गोटे क्षण साक्षात्कार पाइबापी के ब्रह्मा इंद्रचंद्र तपस्या करुंचे कौन करुंची हरिश्चरति भूतले अर्थात नरचेष्टा उपादाय गोटे साधारण मनीष भाई आम केड़े भाग्यवान देखु जहाँ को इंद्र चंद्र वरुण कुबेर एवं वेदानां सारमी संशोजन परिवृत ब्रह्म दारुम भरे भजय अर्थात वेदर सार तत्व से आजि से हरि नरचेष्टा उपादाय गोटे मणि साधारण मनीष भली हरिश्चरति भूतले देखु वर्तमान से आसुचंती केमिति आसुचंती अरे महाप्रभु पूरा माने सोइथिले से चालंती अर्थात अपाणी पादो जवनो ग्रहीता पश्यत्य चक्षु
1: आपण जोटा कहिले सेटा होची से सोई थिले मध्य दूर को जानते बसी थिले मध्य चारियाडे
0: बुली पारंती
1: सया आसिनुं दूरं ब्रजति सयानो जाति सर्वतः
0: तेणु
1: तैतरी उपनिषद रा
0: तेणु ए सब ए जो वेद वेद वेदांत रा जो रहस्यमय प्रभु से आज केमिति बुलुचंती आपण देखिले ताकठारु ये भिन्न नुहंती जो वेदरे जहांकर तत्व ये से ही प्रभु किंतु बड़ आश्चर्यर कथा आम मानक धन्य करने उत्कलवासी को धन्य करने यही स्थान रही सी आज लोटी जाऊे लोटी जाऊे स्कंद पुराण में कह जा कहले प्रभु कौन ये जो केत खंड काठ ये सतश बयालीस खंड काठे नंदीघोष सतश एकतोरीश खंड काठे बलभद्र ताल आरे ये खंड काठी ये अखिल ब्रह्मानंदनाथ बसवे जी आउचंती स्वयं जगत आधार जे समग्र जगतर आधार समस्त जगत जहाँ उपरे बास करुची नमस्ते जगत आधार शंख चक्र गदाधर जन्नाभि पंकजा देव जातो हं विश्व सृष्टिकृत कहा जा तेणु सी हूँ जगतर आधार जे जगत को धरिकी रही एत खंड काठ से रखिपार तेणु लेखाई आसनं जगतांग भूप स्वयं स्वासन विग्रह ये जो तीन टा रथ ना ये तीन टा रथ हूँ जगन्नाथ महाप्रभुंकर तीन गोटी विग्रह से निजे निज को धारण
1: करुचंती
0: कारण से कहते सात गोटी पर्वत रु अटंती से गरु नाम बहिचंती अचल महामेरु ताकु ये जो काठेरे निर्मित होता या से अटकई पारे उधार मान रखिपारे टिके अणे ये पड़े जे आर्थरक आप देखते देढ़ घंटा काल अणे पड़ा महाप्रभु को परम ब्रह्म को टेकी देवाई का पाखे शक्ति ना से प्रार्थना प्रभु मणिमा कहीं आपण मन दुख कले कहीं अभिमान करुंट प्रभु हाँ आपण को टाहिया ना बोली कौन जीवे नहीं बोलिक भावुंत छोट पा
1: स्वयं जगत तेणु स्वयं जगत को धारण करने आम पाखे किए आधार अच्छी
0: से निजे आधार हो
1: जाए
0: जो तीन टा रथ से सी कहते स्वयं श्वासन विग्रह तेणु तस्मात जानंग न विद्यते पूरा परिष्कार कहु जान बोली आम कह कहीं ये हूँ स्वयं महाप्रभु ନହେଲେ ମହାପ୍ରଭୁଙ୍କୁ ଧାରଣ କରିବା ପାଇଁ ଇଏ କାହାରି କ୍ଷମତା ନାହିଁ। ଯିଏ ବିଶ୍ୱକୁ ଧାରଣ କରୁଛି ଏଇ ତିନି ଖଣ୍ଡ ରଥ ତାକୁ ଧାରଣ କରିଦେବ। ତେଣୁ ଆମେ ଏକାଧାରରେ ରଥ ଦେଖୁଛେ, ରଥ ହେଉଛନ୍ତି ରଥ। ଆମର ଶାସ୍ତ୍ର କହୁଛି ରଥ କହେ ମୁଁ ଦେବତା, ପଥ କହେ ମୁଁ ଦେବତା, ୟା ଅର୍ଥ କ'ଣ? ଦେଖନ୍ତୁ ପରମ ବ୍ରହ୍ମଙ୍କର ଆଉ ଗୋଟିଏ ସ୍ୱରୂପ ହେଉଛି ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। କ'ଣ ଏହା ଅର୍ଥ? ଯେ ନିଜେ ବୃହତ୍ ହେଇ ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ବୃହତ୍ତ୍ୱାତେ ବୃଙ୍ଘଣତ୍ୱାଚ ତତ୍ ବ୍ରହ୍ମ ପରମଂ ବିଦୁଃ। ଯେ ନିଜେ ବୃହତ୍ ହେଇକରି ଅନ୍ୟକୁ ବୃହତ୍ କରିଦିଏ ସିଏ ହେଉଛି ବ୍ରହ୍ମ। ଦେଖୁନାହାନ୍ତି ବ୍ରହ୍ମ ସଂସ୍ପର୍ଶରେ ଆସିଛି। ଏ ଦାଣ୍ଡର ନାଁ ହେଇଛି କ'ଣ? ବଡ଼ ଦାଣ୍ଡ। ବଡ଼ ଠାକୁର, ସେ ନିଜେ ବଡ଼ ଠାକୁର, ତାଙ୍କ ସଂସ୍ପର୍ଶରେ ଦାଣ୍ଡ ବଡ଼ ଦାଣ୍ଡ, ତାଙ୍କ ସଂସ୍ପର୍ଶରେ ପଥରରେ ତିଆରି ହେଇଥିବା ଦେଉଳ ବଡ଼ ଦେଉଳ, ତାଙ୍କ ସଂସ୍ପର୍ଶରେ ଏଇ ପଣ୍ଡା ଗୁଡ଼ାକ ବୁଲୁଛନ୍ତି, ପଣ୍ଡା ହେଉଛନ୍ତି ବଡ଼ ପଣ୍ଡା, ତାଙ୍କ ସଂସ୍ପର୍ଶରେ ଉଦଧି ହେଇଛି ମହୋଦଧି। ତେଣୁ ଯିଏ ତାଙ୍କ ସଂସ୍ପର୍ଶରେ ଆସିଛି ସମସ୍ତେ ବଡ଼ ହେଇଯାଇଛନ୍ତି। ସେଇ ବଡ଼ ଠାକୁର ଭଗବାନ ବର୍ତ୍ତମାନ ବିଜେ କରୁଛନ୍ତି ଏବଂ ଭିତରୁ ବାହାରିକରି ଆସୁଛନ୍ତି। ଆଲଟ ପଡ଼ୁଛି, ଚାମର ପଡ଼ୁଛି, ଭକ୍ତମାନେ ଚାହିଁକରି ବସିଛନ୍ତି। କ'ଣ ଭକ୍ତ କ'ଣ କେବଳ ଅପେକ୍ଷା କରିଛନ୍ତି ନାକଚଣା ଦୁଆର ମୁହଁରେ? ତା ନୁହଁ, ଆମ ପାଖରେ ତା ନୁହଁ, ଅଗଣିତ ଭକ୍ତ ଆଜ୍ଞା, ସାରା ବିଶ୍ୱ ଦେଖୁଛି। ଇଏ ହେଉଛି ବିଶ୍ୱ, ବିଶ୍ୱ ଠାକୁରଙ୍କର ବିଶ୍ୱଲୀଳା। ଏହାକୁ ସାରା ବିଶ୍ୱ, ଆମେ କହିବାନି 4.5 କୋଟି ଲୋକ, ଆମେ କହିବା ଶହ ଶହ କୋଟି ଲୋକ, 700 କୋଟି ଲୋକ ସମସ୍ତେ ଦେଖୁଛନ୍ତି। ଏ ଇନ୍ଦ୍ର, ଚନ୍ଦ୍ର, ବରୁଣ, କୁବେର, ମୁନି, ଋଷି, ଆପଣ ଦେଖିବେ ଆଜି ଯାହା ଦେଖିଲେ ଏଥିରେ ମନ ସନ୍ତୁଷ୍ଟ ହେଲାନି। କ'ଣ ଦେଖିଲୁ ଆଜି? କିଛି ଭାଗ ହେଉନାହିଁ। ଆପଣ ଦେଖିବେ କାଲି ରାତି 10ଟା ବେଳକୁ ଆଜ୍ଞା ସୁବର୍ଣ୍ଣମୟ ବେଶରେ ଐଶ୍ୱର୍ଯ୍ୟ ପୁରୁଷ ହୋଇକରି ବସିଥିବେ ସିଂହଦ୍ୱାରରେ। କ'ଣ ଦେଖିବେ? କି ରୂପ ତାଙ୍କର? ସର୍ବରୂପମୟ ହେ ସହ ସର୍ବମନ୍ତ୍ରମୟ ପ୍ରଭୁ ଆରାଧ୍ୟତେ ଯଥା ଜେନ ତଥା ତସ୍ୟ ଫଳପ୍ରଦ।
2: ଆମେ ଦେଖିପାରୁଛୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ କୋଟି କୈବଲ୍ୟର ନାଥ ଅଶରଣ ଶରଣ ଅରକ୍ଷ ରକ୍ଷଣ ବିଶ୍ୱବନ୍ଦିତ ପ୍ରଭୁ ଶ୍ରୀ ଜଗନ୍ନାଥ ସେଇ ଗୁଣ୍ଡିଚା ମଣ୍ଡପର ନାକଚଣା ଦ୍ୱାର ନିକଟରେ ଭକ୍ତଙ୍କ ଗହଣରେ ଅତି ଆନନ୍ଦର ସହିତ ସମଗ୍ର ବିଶ୍ୱକୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ଆଲଟ ଚାଲିଛି, ଚାମର ସେବା ଚାଲିଛି, ବିଭିନ୍ନ ମଠର ମଠାଧୀଶମାନଙ୍କର ଚାମର ସେବାରେ ପ୍ରଭୁ ସେଇ ସେବକମାନଙ୍କର କୋଳାଗ୍ରତ ହୋଇ ବାହୁକୁ ବାହୁଛନ୍ତି, ନିଜର ପିଠିକୁ ପିଠିରେ ଛନ୍ଦି ପ୍ରଭୁ ଆଜି ଝୁଲି ଝୁଲି ଆସୁଛନ୍ତି। ଇଏ ହେଉଛି ଧାଡ଼ି ପହଣ୍ଡି। ମୋତେ ପଚାରୁଥିଲେ ଟିକିଏ ସମୟ ପୂର୍ବରୁ ଜଣେ ଆମର ବନ୍ଧୁ ଯେ ଏଇ ଯେଉଁ ପହଣ୍ଡି ପ୍ରଭୁଙ୍କର ଚାଲିଛି ଇଏ କେଉଁ ପହଣ୍ଡି? ଭଗବାନ ଆସନ୍ତି ତାଙ୍କର ମିଳିତ ହେବା ପାଇଁ, ସେତେବେଳେ ଯେଉଁ ଭାବନା ଥାଏ ମିଶିବା ପାଇଁ ପ୍ରଭୁ ଦୌଡ଼ି ଦୌଡ଼ି ଆସନ୍ତି, ତାହା ଥିଲା ଧାଡ଼ି ପହଣ୍ଡି। କିନ୍ତୁ ଯେତେବେଳେ ଭକ୍ତଙ୍କ ପାଖରୁ ଯାଇଥାନ୍ତି ନିଜର ଗୃହ ଅଭିମୁଖେ ବା ତାଙ୍କର ସେଇ ମଣ୍ଡପ ନିକଟକୁ ଯାତ୍ରା କରିଥାନ୍ତି, ସେତେବେଳେ ସେ ଯାଆନ୍ତି ଗୋଟି ପହଣ୍ଡିରେ। କାହିଁକି ନା ଜଣଙ୍କ ପରେ ଜଣେ ଯିବେ, ସେଠି ରୁନ୍ଧା ହେବ, ପୁଣି ତାପରେ ପ୍ରଭୁ ଆସିବେ। ଏଇ ଯେଉଁ ପ୍ରଭୁଙ୍କର ନୀତି ଲୀଳା, ଆଜି ସେଇ ଲୀଳା ଦେଖିବା ପାଇଁ ଷୋଳକଳାପୂର୍ଣ୍ଣ ହେଦାରୁ ଦେବତା କୋଟି ବ୍ରହ୍ମାଣ୍ଡର ସ୍ୱାମୀ ତୁମ ପାଦ ପଦ୍ମେ ଦେହ ମନ ଆତ୍ମା ସଦା ହେଉ ଅନୁଗାମୀ। ଆପଣଙ୍କ ନିକଟରେ ସେଇ ଆପଣଙ୍କର ସେବାରେ ଏ ସଂସାର ଆଜି ଆପଣଙ୍କର ପାଦ ପଦ୍ମରେ ନିଜକୁ ନିୟୋଜିତ କରିଦେଇଛନ୍ତି। ଆମେ ଦେଖିପାରୁଛୁ ଲାଗି ହେବାର ଯେଉଁ ପରମ୍ପରା ରହିଛି ସେ ପରମ୍ପରାକୁ ଆଜି ମଧ୍ୟ ସୁନ୍ଦର ଭାବରେ ମରୁଆ ଏବଂ ତୁଳସୀ ଦୟଡ଼ାକୁ ମିଶ୍ରିତ କରି ଗେଣ୍ଡୁ ଫୁଲ ଆଦି ମିଶ୍ରିତ କରି ପ୍ରଭୁଙ୍କ ନିକଟରେ ତାଙ୍କର ସେବାକୁ ଆଜି ଅର୍ପଣ କରିବାକୁ ଆସିଛନ୍ତି।
3: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
5: ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
6: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
5: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
6: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
5: ଘର ପାଖରୁ ବଣବୁଦା ସଫା କରନ୍ତୁ।
6: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
5: ଦିନ ହେଉ ବା ରାତି, ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
6: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
5: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
7: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
8: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
7: ଡିଜାଇନ୍ ନୂଆ ଅଛି, ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
8: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
9: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
10: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
9: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
10: ଅଛି କେବଳ ମଣିଷ ପଣିଆ।
9: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
10: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
9: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
10: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଏ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
9: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
10: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
9: ଆସନ୍ତୁ, ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
10: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
9: ରାଜ୍ୟ ପରିବହନ ପ୍ରାଧିକରଣ, ଓଡ଼ିଶା ଦ୍ୱାରା ଜନହିତରେ ଜାରି।
3: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
2: ଜୟ ଜଗନ୍ନାଥ। କେତେ ସୁନ୍ଦର ଭାବରେ ଆମେ ଦେଖୁଛୁ ବର୍ତ୍ତମାନ ସେ ଧଳା ଛତି, ଯେଉଁ କଳା ଛତି ଆସିଥିଲେ ବଡ଼ ଭାଇ ବଳଭଦ୍ରଙ୍କର ଯେତେବେଳେ ପହଣ୍ଡି ଆରମ୍ଭ ହୋଇଥିଲା, ଆଉ ଏ ବର୍ତ୍ତମାନ ଧଳା ଛତ୍ରୀର ଯେଉଁ ଦୃଶ୍ୟ ଆମକୁ ଦର୍ଶାଇ ଦେଉଛି ଯେ ବର୍ତ୍ତମାନ କାଳିଆ ସାନ୍ତ ଗୋଟିଏ ବ୍ରହ୍ମାଣ୍ଡର ସ୍ୱାମୀ, ସେଇ ପତି ତପାବନ ଯିଏ ହାସୁଛନ୍ତି ଜଗତର ନାଥ ଜଗନ୍ନାଥ, ଝୁଲି ଝୁଲି ଟାହିଆ ହଲେଇ ହଲେଇ ପ୍ରଭୁ ଆସିବେ, ଏଇ ମଣ୍ଡନ କରିବେ, କୋଳମଣ୍ଡନ କରିବେ ନନ୍ଦୀ ଘୋଷ ରଥର ସେଇ ବେଦୀକୁ। ଆଉ ଏପଟେ ଯେଉଁ ପହଣ୍ଡି ବେଳର ଯେଉଁ ସୁନ୍ଦର ଦୃଶ୍ୟ, ଘଣ୍ଟୁଆମାନଙ୍କର ଯେଉଁ ଘଣ୍ଟନାଥ, ବାସ୍ତବିକ ତାହା ପ୍ରଶଂସନୀୟ। କାହିଁକି ନା ଏତେ ସାମର୍ଥ୍ୟ, ଏତେ ଶକ୍ତି ପ୍ରଭୁ ତାଙ୍କୁ ପ୍ରଦାନ କରିଛନ୍ତି 2 ଘଣ୍ଟା ଧରି, ମାନେ କ୍ରମାଗତ ନିରନ୍ତର ଭାବରେ ଯେଉଁ ଘଣ୍ଟ ବଜାଇ ଆମମାନଙ୍କ ମନ ଭିତରେ ଅଧିକରୁ ଅଧିକ ଯେଉଁ ଆନନ୍ଦ, ଯେଉଁ ଭାବ ବେଗକୁ ସୃଷ୍ଟି କରୁଛନ୍ତି, ତାହା ମଧ୍ୟ ପ୍ରଶଂସନୀୟ। ପ୍ରଭୁ କେଉଁ ସୁରେ ପ୍ରଭୁ ଗାଇ ତୁମ ଗୀତ, ତୋଷିବି ତୁଷ୍ଟ୍ରିତ ପ୍ରାଣ, କେଉଁ ତୁଳିକାରେ ଆଙ୍କି ତୁମକୁ ଜୀବନ କରିବି ଧନ୍ୟ, କେଉଁ ତତ୍ତ୍ୱ ପଥେ ଖୋଜିଲେ ତୁମକୁ ମିଳିଛି ପଥଳ କୂଳ, ଜାଣିଛି ଏତିକି ତୁମେ ହିଁ ତ ପ୍ରଭୁ ଜୀବନର ଆଦିମୂଳ, ଏ ସମଗ୍ର ସଂସାରର ଆପଣ ହେଉଛନ୍ତି ଏକମାତ୍ର ଆଦିମୂଳ। ଆଉ ସେଇ ପ୍ରଭୁ ବିଶ୍ୱନନ୍ଦାଙ୍କର ସେବାରେ ଯାହା କିଛି ଯାଇଥିଲା ଆମେ ମଧ୍ୟ ଦେଖୁଛୁ, ଗୋଟିଏ ପରେ ଗୋଟିଏ ସବୁ ବସ୍ତ୍ରଠାରୁ ଆରମ୍ଭ

0: ପ୍ରତ୍ୟକ୍ଷରେ କିଏ ପୁଣି ପରୋକ୍ଷରେ। ପ୍ରଭୁ ଆପଣଙ୍କୁ ଆମେ କ'ଣ ଦେଇପାରିବୁ? ସୁଦାମା ସିନା ଖୁଦକଣିଏ ଦେଇ ଆପଣଙ୍କୁ ସନ୍ତୁଷ୍ଟ କରିପାରିଥିଲା। ଗଜେନ୍ଦ୍ର ପଦ୍ମପୁଷ୍ପଟିଏ ଦେଇ ଆପଣଙ୍କର ସମର୍ପିତ ଭାବନାରେ ଆପଣଙ୍କର ମନ ଟିକେ କିଣିପାରିଥିଲା। ଶବରୀର ଅଇଣ୍ଠା ଫଳ ଖାଇ ଆପଣ ମଧ୍ୟ ଆତ୍ମପରିତୃପ୍ତି ଲାଭ କରିଥିଲେ। ଆଉ ସେହିପରି ଭାବରେ ଦାସିଆ ଠାରୁ ନଡ଼ିଆ ନେଇଥିଲେ। ଆମେ ଦେଖିପାରୁନଥିଲୁ ରଥଯାତ୍ରା ସମୟରେ, ସେଇ ଯେଉଁ ରଥଯାତ୍ରା ସମୟରେ ସିଂହଦ୍ୱାରର ଗୁମୁଟ ଭିତରୁ ପ୍ରଭୁଙ୍କର ଟାହିଆ ଦୃଶ୍ୟମାନ ହେଉନଥିଲା, ମନ ଭିତରେ ଅତ୍ୟନ୍ତ ଦୁଃଖ ଭାବ ଜାତ ହେଉଥିଲା। ଆଜି କିନ୍ତୁ ସେ ଗୁଣ୍ଡିଚା ମନ୍ଦିରର ନାକଚଣାର ଗୁମୁଟ ଭିତରୁ ପ୍ରଭୁଙ୍କର ଟିକିଏ ମାତ୍ର ଯେଉଁ ଟାହିଆର ଯେଉଁ ଦୋଳାମାନ ଦୃଶ୍ୟ ଆମେ ଦେଖିପାରୁଛୁ, ମନ ଭିତରେ ଅପୂର୍ବ ଆନନ୍ଦ ଖେଳି ଉଠୁଛି। ଆହା, ଆସିଗଲେ ପ୍ରଭୁ, ମୋ ଠାକୁର, ମୋ ଜଗତର ନାଥ, ଜଗନ୍ନାଥ କାଳିଆ ଠାକୁର। ରାଧା କହେ ମୋ କାଳିଆ ରାଜା ଗୋପପୁରେ, ଲକ୍ଷ୍ମୀ କହେ ଧନ ମୋର ବଡ଼ ନୀଳା ଚଳେ, ମୀରା କହେ ମୋ କାଳିଆ ଅଟେ ଗିରିଧର। ଭକ୍ତ ଆଜି କହୁଛି ପ୍ରଭୁ ମୋ କାଳିଆ ମୋ ହୃଦୟର, ମୋ କାଳିଆ ସେଇ ମୋ ହୃଦୟର ଠାକୁର ଆଜି ଆସୁଛନ୍ତି। ଆଜି ଦେଖିପାରୁଛୁ ଆମେ ସେ ଟାହିଆର ଦୃଶ୍ୟ ସୁନ୍ଦର ଭାବରେ ଟିକିଏ ଟିକିଏ ହଲୁଛନ୍ତି, ସେ ଟାହିଆ ଦୋଳାମାନ ହେଉଛନ୍ତି। ଆସିବେ ପ୍ରଭୁ କାଳିଆ ଶାନ୍ତ କୋଟି କୈବଲ୍ୟର ନାଥ, ଅଗତିର ଗତି ଆରତିର ସାଥୀ ଅତୀତ ପାବନ ପ୍ରଭୁ ଜଗନ୍ନାଥ। କମନୀୟ ନମନୀୟତାର ପ୍ରତୀକ ଆପଣ ହେଉଛନ୍ତି ଅବ୍ୟକ୍ତ। ସେ ଅବ୍ୟକ୍ତ ଭାବକୁ ଆଜି ବ୍ୟକ୍ତ କରିବା ପାଇଁ ପ୍ରତିଟି ହୃଦୟ ପ୍ରତିଟି ମୁଖ ଆଜି ବ୍ୟାକୁଳିତ ହେଉଛନ୍ତି। ପ୍ରଭୁଙ୍କର ଜୟ ଜୟ ଗାନରେ ଆଜି ଏ ଶରଥା ବାଲି ଆଜି ପ୍ରକମ୍ପିତ ହେଉଛନ୍ତି। ଗୁରୁଗମ୍ଭୀର ନାଦ, ଯେଉଁ ନାଦ ଭିତରେ ନାଦ ବ୍ରହ୍ମ ଶବ୍ଦ ବ୍ରହ୍ମ ଦାରୁ ବ୍ରହ୍ମ ଆଜି ପାଲଟି ଯାଇଛନ୍ତି। ସେ ନାଦ ବ୍ରହ୍ମ, ଯେଉଁ ନାଦ ବ୍ରହ୍ମର ଉଦ୍ଘୋଷଣ ଆମେ ସେ ଉଦ୍ଘୋଷଣର ଘଣ୍ଟର ତାଳେ ତାଳେ ପ୍ରଭୁଙ୍କର ଯେଉଁ ଟାହିଆ ଆମେ ଦେଖିପାରୁଛୁ। ଆଉ ଆଜି ମଧ୍ୟ ଚମତ୍କାର ଏକ ଦୃଶ୍ୟ ପ୍ରତୀୟମାନ ହେଉଛନ୍ତି, କାହିଁକି ନା ଆଜିର ଯେଉଁ ଯାତ୍ରା ଆସିଥିଲେ ପ୍ରଭୁ ଗୁଣ୍ଡିଚା ଯାତ୍ରାରେ, ଯାହା ଥିଲା କାଦୁଆ ଗୁଣ୍ଡିଚା ନାମରେ ନାମିତ ହୋଇଥିଲା, ଆମେ ମଧ୍ୟ ଆଜି ଆଶା କରିଥିଲୁ ପ୍ରଭୁ ଆଜି ବର୍ଷା କରିବେ, ଏ ବାହୁଡ଼ା ଯାତ୍ରାକୁ ଆଜି ମଧ୍ୟ କାଦୁଆ କରିଦେବେ, କିନ୍ତୁ ତାହା କଲେ ନାହିଁ। ପ୍ରଭୁ ଆଜି ଧୂଳିଆ ଯାତ୍ରା କରିଦେଲେ, ଯେଉଁ ଯାତ୍ରା ଆମର ରହିଛି ଯେଉଁ କାଦୁଆ ଗୁଣ୍ଡିଚା ଆଉ ଧୂଳିଆ ଗୁଣ୍ଡିଚା, ଅର୍ଥାତ୍ ଧୂଳି ଉଡ଼େଇ ସମଗ୍ର ଶରଧାବାଲିର ଏଇ ଯେଉଁ ପ୍ରେମ ପବିତ୍ର ଶରଧାର ରେଣୁ ଆଜି ପ୍ରତିଟି ଭକ୍ତଙ୍କର ପ୍ରତିଟି ସେଇ ଶ୍ରଦ୍ଧାଳୁମାନଙ୍କର ମସ୍ତକରେ ଆଜି ସିଞ୍ଚିତ ହେଇଯାଉଛି, ସିଞ୍ଚନ କରାଯାଉଛି ମଧ୍ୟ। ବାଡ଼ିର ଯେଉଁ ପାଣି ଯାହା ସେବକମାନେ ଆଜି ଭକ୍ତମାନେ ଶ୍ରଦ୍ଧାଳୁମାନେ କାଳେ କୌଣସି ଅସୁବିଧା ହେଇଯିବ ତେଣୁକରି ସେମାନେ ମଧ୍ୟ ଅତି ସନ୍ତର୍ପଣ ଭାବରେ ପ୍ରଭୁଙ୍କର ସେବା କରିବା ସହିତ ସେବକମାନଙ୍କର ସେବା ମଧ୍ୟ କରୁଛନ୍ତି। ଆଉ ଆମେ ଦେଖୁଛୁ ଶରଧା ବାଲିରେ ବନାଟି ବୁଲାଇବା ସହିତ ଯେଉଁ ବିଭିନ୍ନ ପ୍ରକାର ଯେଉଁ ପୁରୀର ଶ୍ରୀକ୍ଷେତ୍ରର ଯେଉଁ ସମର କଳାର ଗୋଟିଏ ଗୋଟିଏ ନିଦର୍ଶନ ରହିଛି ସାଇଯାତ୍ରାରେ ଦେଖାଯାଏ, ତାହା ମଧ୍ୟ ସୁନ୍ଦର ଭାବରେ ଦେଖାଯାଉଛନ୍ତି। ଆଉ ଚାମର ଆଲଟ ଭିତରେ କିନ୍ତୁ ଅଟକି ଯାଇଛନ୍ତି ସେଇ ଗୁଣ୍ଡିଚା ରାଣୀଙ୍କର ମାଆଙ୍କର ସେ ନାକଚଣାର ସେଇ ଗମ୍ଭୀରା ଭିତରେ, ସେ ଦ୍ୱାର ମଧ୍ୟରେ ଖାଲି ଦେଖାଯାଉଛି ସେଇ ଟାହିଆ, ଯେଉଁ ଟାହିଆ ଝୁଲି ଝୁଲି ବ୍ୟକ୍ତ କରୁଛି ମୁଁ ହେଉଛି ସେ କାଳିଆ ଠାକୁର, ସର୍ବବ୍ୟାପୀ ସର୍ବଦ୍ରଷ୍ଟା ଅଖିଳ ବ୍ରହ୍ମାଣ୍ଡର ସ୍ରଷ୍ଟା, ସୃଷ୍ଟି ସ୍ଥିତି ଲୟକର୍ତ୍ତା ସର୍ବଶକ୍ତିମାନ ଆତ୍ମତ୍ରାଣ ଅନ୍ତର ଜଗନ୍ନାଥ ସ୍ୱାମୀ ଗୋବିନ୍ଦ ହେ ହୃଷିକେଶ। ମୁଁ ହେଉଛି ସେଇ ପ୍ରଭୁ ଜନାର୍ଦ୍ଦନ, ସେଇ ଜନାର୍ଦ୍ଦନଙ୍କର ବାଣୀକୁ ଆମେ ଆମର ନିକଟରେ ଥିବା ପ୍ରଥମ ବୁଥରେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ ଶ୍ରବଣ କରିବା। ପ୍ରଭୁଙ୍କର ଚକାଚକା ଆଖି ଦେଖାଗଲାଣି, ଆହା, ଧନ୍ୟ ହେଇଗଲି ପ୍ରଭୁ ଆପଣଙ୍କର ସେଇ ମୁଖାରବିନ୍ଦକୁ ଦର୍ଶନ କରି, ଆପଣଙ୍କର ଚକ୍ଷୁକୁ ଦର୍ଶନ କରି ନିସ୍ତରିଲୁ ପ୍ରଭୁ କାଳିଆ ଶାନ୍ତ ଅପେକ୍ଷା କରିଥିଲୁ। ତେବେ ଏଇ ସେ ଅପେକ୍ଷା ପ୍ରତୀକ୍ଷା ଭିତରେ ପ୍ରଭୁଙ୍କର ବାଣୀକୁ ଆମେ ଶ୍ରବଣ କରିବା ଆମେ ଶାନ୍ତନୁ ରଥ ମହୋଦୟଙ୍କ ନିକଟରୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ଧନ୍ୟବାଦ ଡକ୍ଟର କଲ୍ୟାଣୀ ନନ୍ଦୀ ମହୋଦୟା। ପ୍ରକୃତରେ ଆମେ ଗୋଟେ ଦାୟିତ୍ୱରେ ଅଛେ ବୋଲି ମହାପ୍ରଭୁଙ୍କର କଥା କହିବାକୁ ପଡ଼ୁଛି, ନହେଲେ ନାକଚଣା ଦ୍ୱାର ଭିତରେ ମହାପ୍ରଭୁଙ୍କର ଅପୂର୍ବ ଭଙ୍ଗୀରେ ଦୋଳାୟମାନ ଟାହିଆର ଦୃଶ୍ୟ ଦର୍ଶନ କରିବା ପରେ ଏବଂ ମହାପ୍ରଭୁଙ୍କର ଅନିମେଷ ନେତ୍ରକୁ ଦେଖିବା ପରେ ପ୍ରକୃତରେ କିଛି କହିଲା ଭଳି ଅନୁଭବ ହେଉନାହିଁ ଏବଂ କହିବା ଉଚିତ ନୁହେଁ ବୋଲି ମନରେ ଆସୁଛି, କିନ୍ତୁ ଆକାଶବାଣୀ ଆମକୁ ନିଯୁକ୍ତ କରିଛନ୍ତି ଗୋଟେ କାର୍ଯ୍ୟରେ, କ'ଣ କରିବା। ଏଇ

0: ବିଷ୍ଣୁ ମହାପ୍ରଭୁଙ୍କର ଦୁଇ ଆଖିକୁ ଚାହିଁ ରହିବା ପାଇଁ କେବଳ ନୃତକାର୍ଯ୍ୟ ନୟନରେ କେବଳ ମାତ୍ର ଇଚ୍ଛା, କିଛି ନ କହିକିରି ନିରବ ଭାବରେ ମହାପ୍ରଭୁଙ୍କୁ ଚାହିଁବାର ଯେଉଁ ଆନନ୍ଦ, କଥା କହିବାରେ ସେ ଆନନ୍ଦ ପ୍ରକୃତରେ ନାହିଁ। କିନ୍ତୁ ବାଣୀ ସେବାର ଦାୟିତ୍ୱ ଦେଇଛନ୍ତି ଆକାଶବାଣୀ, ଏବଂ କେବଳ ଆକାଶବାଣୀ ଦେଇନାହାନ୍ତି, ଏହା ମହାପ୍ରଭୁଙ୍କର ମଧ୍ୟ ଏକ ଅନୁଜ୍ଞା ବୋଲି ଆମେ ବିଚାର କରୁଥିବାରୁ ମହାପ୍ରଭୁଙ୍କ କଥା ଆପଣଙ୍କୁ ଅବଶ୍ୟ କହିବୁ। ମହାପ୍ରଭୁଙ୍କ ପାଇଁ ଏତେ ପ୍ରତୀକ୍ଷା କାହିଁକି? ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅନ୍ୟ ଦିଅମାନଙ୍କ ଅପେକ୍ଷା ଏତେ ଉତ୍କଣ୍ଠା, ଏତେ ଉଦ୍ବେଗ, ଏତେ ଉନ୍ମାଦନା କାହିଁକି? ତାର ତ କିଛି କାରଣ ଥିବ। କିଛି କାରଣ ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମାତ୍ମା, ପରମବ୍ରହ୍ମ, ସଚ୍ଚିଦାନନ୍ଦ ବିଗ୍ରହ। ସଚ୍ଚିଦାନନ୍ଦ କହିଲେ କ'ଣ ବୁଝେ ମହାପ୍ରଭୁ, ଆମେ କ'ଣ ବୁଝେ ଶ୍ରୋତାବନ୍ଧୁ? ଆମେ ସଚ୍ଚିଦାନନ୍ଦ କହିଲେ ତ ଆମେ ସମସ୍ତେ ଉଚ୍ଚାରଣ କରୁଛେ ସଚ୍ଚିଦାନନ୍ଦ, କିନ୍ତୁ ତିନୋଟି ତତ୍ତ୍ୱ ଏ ଭିତରେ ସମାହିତ ହୋଇଛନ୍ତି, ସତ୍, ଚିତ୍ ଏବଂ ଆନନ୍ଦ। ସତ୍ କ'ଣ? ସତ୍ର ଅର୍ଥ ହେଉଛି, ବା ସତ୍ର ସଂଜ୍ଞା ହେଉଛି, ତ୍ରିକାଳେ ତିଷ୍ଠତି ଯତ୍ ତଃ ସହ ସତ୍। ଯିଏ ତିନି କାଳରେ ରହେ, ଯିଏ ଅତୀତରେ ଥିଲେ, ବର୍ତ୍ତମାନ ଅଛନ୍ତି ଏବଂ ଭବିଷ୍ୟତରେ ମଧ୍ୟ ରହିବେ, ସେ କିଏ, ତାଙ୍କର ନାଁ କ'ଣ, ତାଙ୍କର ସ୍ୱରୂପ କ'ଣ? ସିଏ ହେଉଛନ୍ତି ଆତ୍ମା, ଯେଉଁ ଆତ୍ମାଙ୍କର ବିନାଶ ନାହିଁ। ଶରୀରର ବିନାଶ ଅଛି, ମର୍ତ୍ତ୍ୟମଣ୍ଡଳେ ଦେହ ବହି, ଦେବତା ହେଲେ ହିଁ ମରହି। ସ୍ୱୟଂ ମହାପ୍ରଭୁ ମଧ୍ୟ ସେଇ ମୃତ୍ୟୁମୁଖରେ ପଡ଼ୁଛନ୍ତି, ଯାହାକୁ ଆମେ ନବକଳେବର ବୋଲି କହୁଛୁ। ପୁରାତନ ବିଗ୍ରହ ତ୍ୟାଗ କରି ସେ ନୂତନ କଳେବର ଗ୍ରହଣ କରୁଛନ୍ତି। ତେଣୁ ଏଇଭଳି ଭାବରେ ସତ୍ କିଏ, କାହାର ପରିବର୍ତ୍ତନ ହୁଏ ନାହିଁ, ନା ବ୍ରହ୍ମଙ୍କର ପରିବର୍ତ୍ତନ ହୁଏ ନାହିଁ। ତେଣୁ ମହାପ୍ରଭୁଙ୍କର ବିଗ୍ରହ ପରିବର୍ତ୍ତନ ହେଉଛି, କିନ୍ତୁ ବ୍ରହ୍ମଙ୍କର ପରିବର୍ତ୍ତନ ହେଉନି। ଏବଂ ଯିଏ ବ୍ରହ୍ମ ସିଏ ହିଁ ଆତ୍ମା, ଏବଂ ସେହି ଆତ୍ମା ହେଉଛନ୍ତି ସତ୍। ତ୍ରିକାଳରେ ଯିଏ ରହନ୍ତି, ତ୍ରିକାଳରେ ଯିଏ ତିଷ୍ଠନ୍ତି, ତାକୁ ସତ୍ ବୋଲି କୁହାଯାଏ। ତେଣୁ ସେହି ସତ୍ ସ୍ୱରୂପ ଭଗବାନ ବର୍ତ୍ତମାନ ପରମବ୍ରହ୍ମ ଆସୁଛନ୍ତି। ଚିତ୍ କ'ଣ? ଚିତ୍ ହେଉଛି ଚୈତନ୍ୟମୟ, ଯିଏ ଶୁଅନ୍ତି ନାହିଁ, ଯିଏ ସଦା ଜାଗ୍ରତ, ଏବଂ ତାଙ୍କୁ ବେଦାନ୍ତରେ କୁହାଯାଇଛି ସାକ୍ଷୀ ଚେତା, ଯିଏ ସବୁବେଳେ ସାକ୍ଷୀ ସ୍ୱରୂପ ଆମ ଅନ୍ତରାତ୍ମାରେ ବିରାଜିତ ଅଛନ୍ତି। ଆମେ ଶୋଇପଡ଼ୁ, ଆମ ଶରୀର ଜଡ଼ ହୋଇଯାଏ, କିନ୍ତୁ ଜଡ଼ ହେଲେ ମଧ୍ୟ ମହାପ୍ରଭୁ ତାରି ଭିତରେ ଆତ୍ମା ସ୍ୱରୂପରେ ସବୁବେଳେ ଜୀବନ୍ତ ଥାଆନ୍ତି, ଜାଗ୍ରତ ଥାଆନ୍ତି, ଏବଂ ଆମର ସ୍ୱପ୍ନକୁ ମଧ୍ୟ ସେ ଦେଖନ୍ତି। ତେଣୁ ଶୋଇସାରିବା ପରେ ରାତିରେ ପ୍ରଭାତରେ ଉଠିକରି ଯେତେବେଳେ ଆମେ ସ୍ୱପ୍ନଟାକୁ ବଖାଣୁ ଏବଂ ସ୍ୱପ୍ନଟାକୁ ଦେଖିଲୁ ବୋଲି କହୁ, ସେତେବେଳେ ଆମେ ତ ଜଡ଼ ହୋଇକି ଶୋଇଥାଉ, କିଏ ପ୍ରକୃତରେ ସେ ସ୍ୱପ୍ନ ଦେଖେ? ସେ ସ୍ୱପ୍ନ ଦେଖନ୍ତି ପରମାତ୍ମା, ଯିଏ ଆତ୍ମସ୍ୱରୂପରେ ଆମ ଭିତରେ ଅଛନ୍ତି। ତେଣୁ ତାଙ୍କୁ ଆମେ ସାକ୍ଷୀ ବୋଲି କହୁ। ସାକ୍ଷୀର ଅର୍ଥ ହେଉଛି ଯିଏ ଆମର ସକଳ ଚିନ୍ତା, ସକଳ ବିଚାର, ସକଳ ଭାବନା, ସକଳ କାର୍ଯ୍ୟ ଏ ସମସ୍ତଙ୍କୁ ଦେଖୁଥାନ୍ତି। ସେ କେବେ ମଧ୍ୟ ଶୁଅନ୍ତି ନାହିଁ, ସଦା ଜାଗ୍ରତ ଏକ ଚୈତନ୍ୟ ଶକ୍ତି, ଯାହାକୁ ସାକ୍ଷୀ ଚେତା ବୋଲି ବେଦାନ୍ତ କହିଛନ୍ତି। ସିଏ ହେଉଛନ୍ତି ଆମର ଚିତ୍ ଶକ୍ତି। ସତ୍ ଗଲା, ଚିତ୍ ଗଲା, ଏବଂ ଆନନ୍ଦ, ଆନନ୍ଦଟି କ'ଣ ନା ବେଦାନ୍ତ କହିଲେ ଆନନ୍ଦାତ୍ ଖଳୁ ଇମାନି ଭୂତାନି ଜାୟନ୍ତେ। ସମସ୍ତେ ଆମେ ଯେତେ ପ୍ରାଣୀ ଅଛେ ସମସ୍ତେ ଆନନ୍ଦର ସୃଷ୍ଟି ହେଇଛେ। କେବଳ ମନୁଷ୍ୟ ଆନନ୍ଦର ସୃଷ୍ଟି ହେଇନି, ଗୋଟେ ପିତା ମାତାଙ୍କର ଏବଂ ପୁରୁଷ ସ୍ତ୍ରୀର ମିଳନରୁ ସନ୍ତାନଟିଏ ହୁଏ। କିନ୍ତୁ ଯେକୌଣସି ଜୀବକୁ ଆପଣ ଦେଖନ୍ତୁ, ସେମାନଙ୍କର ଆନନ୍ଦର ମିଳନରୁ ହିଁ ଅନ୍ୟ ଜୀବମାନେ ଉତ୍ପନ୍ନ ହୁଅନ୍ତି। ତେଣୁ ମିଳନ ଜନିତ ଆନନ୍ଦ, ତେଣୁ ଏଇ ଯେଉଁ ଆନନ୍ଦ, ଏଇ ଆନନ୍ଦ ହେଉଛି ମୂଳଭୂତ ଆନନ୍ଦ। ସେଇ ଆନନ୍ଦ ଯେତେବେଳେ ଏକ ପରମାର୍ଥିକ ଆନନ୍ଦରେ ରୂପାନ୍ତରିତ ହୁଏ, ଯେତେବେଳେ ଏକ ଦିବ୍ୟ ଆନନ୍ଦରେ ରୂପାନ୍ତରିତ ହୁଏ, ସେ ଦିବ୍ୟ ଆନନ୍ଦକୁ ଆସ୍ୱାଦନ କରିବା ପାଇଁ ମହାପ୍ରଭୁ ଏକ ମାଧ୍ୟମ। ସେଇଥିପାଇଁ ମହାପ୍ରଭୁଙ୍କୁ ଦେଖିଲେ ଆମେ ଆନନ୍ଦ ବିଭୋର ହେଉ। ସେଇଥିପାଇଁ ଆମେ ଆନନ୍ଦ ବିଭୋର ହେବାର ମୁହୂର୍ତ୍ତରେ ଉପଗତ ହେଇଛେ। ବର୍ତ୍ତମାନ ବିଜ୍ଞାପନ ବିରତି ନେବା, ମହାପ୍ରଭୁ ନାକଚଣା ଦ୍ୱାର ବାହାରକୁ ବାହାରିଲେଣି। ବିଜ୍ଞାପନ ବିରତି ପରେ ଆମେ ପୁଣି ଆପଣମାନଙ୍କୁ ମହାପ୍ରଭୁଙ୍କର ଏହି ଧାରା ବିବରଣୀ ଆପଣମାନଙ୍କୁ ଶୁଣେଇବୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
1: ବିଶ୍ୱ ପ୍ରସିଦ୍ଧ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ସେବା ନିମନ୍ତେ ସଜାଗ ରହିଛନ୍ତି ସ୍ୱାସ୍ଥ୍ୟ ବିଭାଗ। ଯଦି କୌଣସି ଭକ୍ତ ହଠାତ୍ ଅସୁସ୍ଥ ହୁଅନ୍ତି କିମ୍ବା ଜରୁରୀ ଚିକିତ୍ସାର ଆବଶ୍ୟକତା ହୁଏ, ତେବେ ନିକଟସ୍ଥ ମେଡିକାଲ ପୋଷ୍ଟ, ସ୍ୱାସ୍ଥ୍ୟ ସେବା କେନ୍ଦ୍ର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ କିମ୍ବା ସ୍ୱେଚ୍ଛାସେବୀଙ୍କୁ ତୁରନ୍ତ ସୂଚନା ଦିଅନ୍ତୁ। ରଥଯାତ୍ରା ସମୟରେ ପୁରୀ ଏବଂ ଆଖପାଖ ଅଞ୍ଚଳର ପ୍ରମୁଖ ସ୍ଥାନ ଯଥା ଗାଣ୍ଡୁଆ ଚୌରା ଛକ, ସିଂହଦ୍ୱାର, ରଥ ନିକଟରେ ଟାଉନ ଥାନା, ଦିଗବାରିଣୀ ଖୁଣ୍ଟି, ସ୍ୱର୍ଗଦ୍ୱାର, ଲାଇଟ୍ ହାଉସ୍, ପୋଲିସ ହସ୍ପିଟାଲ, ଟିବି ଏବଂ ଆଇଡିଏଚ୍, ଗୁଣ୍ଡିଚା ମନ୍ଦିର, ମାଳତୀ ପାଟପୁର ବସ୍ଷ୍ଟାଣ୍ଡ, चंदनपुर सीएचसी, साखी गोपाल सीएचसी, सातशंख सीएचसी, पिपिली सीएचसी, बालीघाई छक, कोणार्क पीएचसी, गोप सीएचसी, निमापड़ा गिराल छक,
2: रेबणा नुआगा
1: सीएचसी, सातपड़ा डाक्तरखाना आदि स्थान में 46 सरकारी एम्बुलेंस सह 36 टी बेसरकारी एनजीओ एम्बुलेंस को मिसाई मोट 82 टी एम्बुलेंस मुतयन करा जायछि। जदि कि असुस्थ अनुभव करे तुरंत 108 को कॉल करंतु। निकटरे थिबा एम्बुलेंस केवल किछि मिनिट मध्यरे घटनास्थल रे पहुंची प्राथमिक चिकित्सा आरंभ करिवो एवं आवश्यक हेले निकटस्थ चिकित्सालय को सुरक्षित भाबरे नेइछिबो। प्रत्येक एम्बुलेंस रे ऑक्सीजन, जीवन रक्षाकारी उपकरण और जरूरी औषध सह स्वास्थ्य कर्मी 24 घंटा स्वास्थ्य सेवा पाई प्रस्तुत रही। समस्त एम्बुलेंस रो परिवहन एम्बुलेंस कॉरिडोर मध्यरे स्वेच्छासेवी एवं पुलिस कर्मचारी मानक द्वारा कार्यकारी हेबो। मने रखंतु रोगी निमन्ते एम्बुलेंस रो प्रत्येक सेकेंड अमूल्य। आसंतु जरूरी सेवा को सहयोग करिबा ओ सुरक्षित भावे महाप्रभुंक रथयात्रा रे सामिल हेबा।
3: स्वास्थ्य और परिवार कल्याण विभाग ओडिशा सरकार।
0: जय जगन्नाथ जय जगन्नाथ। विज्ञापन विरति परे पुणी आपणमानंकु स्वागत श्रोता बंधु। वर्तमान नाकचणा द्वार बाहर महाप्रभु तांकर सुंदर टाइया दोलायमान करी समग्र विश्व को देखुचंती एवं ऊर्ध्व चक्षु होई सते जमिति आकाश को चाहुचंती तापर माटी को चाहुचंती एवं बड़दांड को चाहुचंती। बड़ सुंदर दृश्य। तेणु यही जो महाप्रभुंकर काहीकि कला रंग एवं काहीकि तांकर गोल गोल आखि यार पछरे एवं एमानंकर महाप्रभु बड़ ठाकुर बलभद्र काहीकि धला माँ सुभद्रा काहीकि हलदिया एवं सुदर्शन काहीकि स्तंभाकृति ये सब स्तंभर पछरे गोटे मध्य वैज्ञानिक कारण अच्छी से वैज्ञानिक कारण मध्य आमको जानिबाकु हबो। बड़ भाई थाउ थाउ सानो भाई नारे मंदिर काहीकि बड़ भाई थाउ थाउ सानो भाईर एते प्राधान्य काहीकि ये सब कथार मध्य गोटे वैज्ञानिक विश्लेषण कराई से विश्लेषण मध्य आमको जानिबाकु हबो। जानिले ये जो पुराण जनश्रुति किंवदंती भितरे आमे महाप्रभु को बांधुचे तार भितर वैज्ञानिक तथ्यटी मध्य आमे जदि जानिबा महाप्रभु को प्रति आमर विश्वास आहुरी बढ़ी जिवो आहुरी दृढ़ीभूत हबो। आपण जानंतु जे भागवत रे कहिले जे ब्रह्मांड माळ माळ होई मो लोम मूले विराजई तो लोम मूले विराजई। तेणु ब्रह्मांड माळ माळ होई जार लोम मूलरे विराजमान करुचे। आपण ब्रह्मांड कहिले कौन जानंतु महाप्रभु आमे गोटे छोटिया ग्रह रे बास करुचे एवं आमे जो ग्रह रे बास करुचे पृथ्वी ताना एवं सेई पृथ्वी गोटे सूर्य भली नक्षत्र रो गोटे ग्रह। तेणु एभली भाव रे एमिति कोटि कोटि सूर्य ए विश्व ब्रह्मांड रे अछंती। तेणु से जो ब्रह्मांड माळ माळ होइकरी जार लोम मूल रे विराजमान करिसंती से केमिति हेइथिबे आपण भावंतु तांकर विशालता आपण भावंतु तांकर व्यापकत्व। तेणु विज्ञान कहुचे कौन आमर सूर्य होउचे गोटे छोट तारा जहाँ चारिपटे आम पृथ्वी ओ अन्यान्य ग्रह उपग्रह घुरुचंती। सूर्यंक ठारु आहुरी बड़ प्राय 20 लाख तारांकु नै आमर गैलेक्सी बा ब्रह्मांड बोली आमे जाकु कहुचु। एहिपरि कोटि कोटि ब्रह्मांड महाकाश रे अवस्थित अछंती। एगुडिक शह शह आलोक वर्ष दूर रे थिले मध्य निर्मल आकाश रे आमकु मेघखंड भली देखा जांती। याकु आमे आकाश गंगा बा इंग्राजी रे जाकु मिल्कवे बोली कहा जाए आमे ताकु मिल्कवे बोली कहुचु। ए सृष्टि को किए गढ़ी वैज्ञानिक माने स्वीकार करिसंती गोटे महाकाश महाशक्ति द्वारा ए महाविश्व तैयारी होती। यहाँ वैज्ञानिक माने कहते कॉस्मिक एनर्जी। तेणु ये जो कॉस्मिक एनर्जी या उपरे गवेषणा करी जाना जाइछि जे ए कॉस्मिक एनर्जी बा महाशक्ति चारि प्रकार शक्तिर समाहार। कौन से चारि प्रकार शक्ति? गोटे हूँ डार्क एनर्जी, गोटे हूँ व्हाइट एनर्जी, गोटे हूँ नेगेटिव एनर्जी आ गोटे हूँ कॉन्शियसनेस। ए डार्क एनर्जी होचंत जगन्नाथ, व्हाइट एनर्जी होचंत बलभद्र, नेगेटिव एनर्जी होचंत नारी नारी बा देवी शक्ति सुभद्रा आउ कॉन्शियसनेस जहाँ को आम चेतन शक्ति बोली कहूँ सी होचंत सुदर्शन। तेणु से पृथ्वी रे ए जो शक्ति रे ए जो चारिटा शक्ति कहली डार्क एनर्जी, व्हाइट एनर्जी एवं नेगेटिव एनर्जी ता सहित कॉन्शियसनेस ए चारिटा भितर डार्क एनर्जी होची सबुठारु बेसी। तेणु डार्क एनर्जी सबुठारु बेसी हेइतिबारु जगन्नाथ महाप्रभुंकर वर्ण होची कला एवं सृष्टि रे डार्क एनर्जी रो प्राबल्य हेतु महाप्रभु महाप्रभुंक विग्रह सबुठारु बड़ एवं डार्क एनर्जी शक्तिशाली हेइतिबारु तांको नारे ही ए रथ यात्रा तांको नारे श्रीमंदिर तांकर प्रमुखता। ଏହାକୁ ବିଚାର କଲେ ଜଣାପଡ଼ିବ।

0: ଯେ ବିଜ୍ଞାନ ମଧ୍ୟ ମହାପ୍ରଭୁଙ୍କର ଏଇ ରଙ୍ଗମାନଙ୍କୁ ସ୍ୱୀକାର କରୁଛି। ଆପଣ ଜାଣନ୍ତି କୃଷ୍ଣଙ୍କର ବର୍ଣ୍ଣ ହେଉଛି କଳା, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ବର୍ଣ୍ଣ ହେଉଛି କଳା। କଳାର ଗୋଟେ ଶକ୍ତି ଅଛି ଏବଂ ଡାର୍କ ଏନର୍ଜିର ଏଭଳି ଶକ୍ତି, ସିଏ ସମସ୍ତ ଶକ୍ତିକୁ ସମସ୍ତ ରଙ୍ଗକୁ ସିଏ ଆକର୍ଷିତ କରି ନିଜ ଭିତରେ ସମାହିତ କରିପାରେ। ତେଣୁ ମହାପ୍ରଭୁଙ୍କର ଯେଉଁ କଳାବର୍ଣ୍ଣ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କର ଯେଉଁ ଶ୍ୟାମଳ ବର୍ଣ୍ଣ ଏବଂ ଶ୍ରୀକୃଷ୍ଣଙ୍କର ମଧ୍ୟ ଯେଉଁ ଶ୍ୟାମଳ ବର୍ଣ୍ଣ, ସେ ଶ୍ୟାମଳ ବର୍ଣ୍ଣର ଏଭଳି ଶକ୍ତି ଅଛି ସେ ସମଗ୍ର ଜଗତକୁ ଆକର୍ଷିତ କରି ସମସ୍ତ ରଙ୍ଗ ସମସ୍ତ ବର୍ଣ୍ଣକୁ ନିଜ ଭିତରେ ସମାହିତ କରିପାରନ୍ତି। ତେଣୁ ମହାପ୍ରଭୁଙ୍କୁ ଆମେ ଯେତେବେଳେ ବଡ଼ଦାଣ୍ଡରେ ଦେଖୁଛେ ବା ରତ୍ନ ସିଂହାସନରେ ଦେଖୁଛେ, ସେ ତାଙ୍କର ସେଇ ବର୍ଣ୍ଣ ବଳରେ, ସେଇ ରଙ୍ଗ ବଳରେ ସେ ସମସ୍ତଙ୍କୁ ଆକର୍ଷଣ କରୁଛନ୍ତି। ତେଣୁ ଡାର୍କ ଏନର୍ଜିର ଯେଉଁ ଚାରିଟା ଏନର୍ଜି ଭିତରେ ଯେଉଁ ପ୍ରାବଲ୍ୟ, ଯେଉଁ ଆଧିକ୍ୟ, ସେଇ ଆଧିକ୍ୟ ହିଁ ମହାପ୍ରଭୁଙ୍କ ବିଗ୍ରହକୁ ବଡ଼ କରିଛି, ମହାପ୍ରଭୁଙ୍କୁ ଶକ୍ତିଶାଳୀ କରିଛି ଏବଂ ମହାପ୍ରଭୁଙ୍କ ପାଖକୁ ସମସ୍ତଙ୍କୁ ଟାଣି ନେବା ପାଇଁ ମହାପ୍ରଭୁଙ୍କ ଭିତରେ ସେ ସାମର୍ଥ୍ୟ ଥିବାରୁ ମହାପ୍ରଭୁଙ୍କ ପାଇଁ ଆମର ଏତେ ଅପେକ୍ଷା, ଏତେ ଦେବତା ଅଛନ୍ତି। କିନ୍ତୁ ମହାପ୍ରଭୁଙ୍କ ପାଇଁ ଯେଉଁ ଅନୁମାଦନା, ମହାପ୍ରଭୁଙ୍କ ପାଇଁ ଯେଉଁ ବ୍ୟାକୁଳତା, ସେ ବ୍ୟାକୁଳତାର କାରଣ ହେଉଛି ମହାପ୍ରଭୁ ହେଉଛନ୍ତି ଡାର୍କ ଏନର୍ଜିର ପ୍ରତୀକ। ଏଇଟା ହେଉଛି ବିଜ୍ଞାନ ସମ୍ମତ ବିଚାର। ତେଣୁ ବିଜ୍ଞାନ ମଧ୍ୟ ଯେଉଁ ମହାପ୍ରଭୁଙ୍କୁ ସମର୍ଥନ କରେ ଏବଂ ତାତ୍ତ୍ୱିକ ଦୃଷ୍ଟିରୁ ମହାପ୍ରଭୁଙ୍କୁ ବିଶ୍ୱାସ ମଧ୍ୟ ଆଣିଛି ଯେଉଁ ବିଜ୍ଞାନ, ଏବଂ ବିଜ୍ଞାନ ଏବଂ ଆଧ୍ୟାତ୍ମିକତା, ବିଜ୍ଞାନ ଏବଂ ବିଶ୍ୱାସ, ଏ ଦୁଇଟା ଯାକ ମହାପ୍ରଭୁଙ୍କ ପାଖରେ ଆମେ ସମନ୍ୱିତ ଭାବରେ ଦେଖିବାକୁ ପାଉଛୁ। ତେଣୁ ଯିଏ ବିଶ୍ୱାସ ସିଏ ମହାପ୍ରଭୁ, ଯିଏ ବିଜ୍ଞାନ ମଧ୍ୟ ସିଏ ମହାପ୍ରଭୁ। ତେଣୁ ସେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବର୍ତ୍ତମାନ ଟାହିଆ ମସ୍ତକରେ ଖଞ୍ଜି, ସେ ତ ଆପଣ କହିଲେ ଯେ କାଦମ୍ବରୀ ଚଞ୍ଚଳମ, କାଦମ୍ବରୀ ତ ପାନ କରିଥିବାରୁ ସିଏ ଧୀରେ ଧୀରେ ଆସନ୍ତି, କିନ୍ତୁ ମହାପ୍ରଭୁ ନିଜେ କାଦମ୍ବରୀ ପାନ କଲା ଭଳିଆ ଆଜି ବିଳମ୍ବ କରୁଛନ୍ତି। ତେଣୁ ଦେଖନ୍ତୁ ବଡ଼ ଠାକୁର ବଳଭଦ୍ର କେତେ କ୍ଷିପ୍ର ଭାବରେ ଆସିଲେ,
1: ଛାଡ଼ିବାକୁ ଇଚ୍ଛା କରୁନାହାନ୍ତି ଜନ୍ମବେଦୀକୁ।
0: ଜନ୍ମବେଦୀରେ
1: ଗୋଟେ ମାୟା ଲାଗିଯାଇଥିଲା ନା, ସାତ ଦିନ ହେଲାଣି।
0: ମାୟାକୁ ତାଙ୍କୁ ଆମେ ମାୟାର ଅଧୀଶ୍ୱର ବୋଲି କହିଲେ ସିନା, କିନ୍ତୁ ଲୌକିକ ଲୀଳାରେ ଯେହେତୁ ମହାପ୍ରଭୁ ଅଛନ୍ତି, ତାଙ୍କୁ ଟିକିଏ ଜନ୍ମବେଦୀର ମାୟା ନିଶ୍ଚିତ ଭାବରେ ଟିକିଏ ଆଚ୍ଛନ୍ନ କରୁଥିବ। ଆଉ ଗୋଟିଏ କଥା ହେଉଛି ଯେ ମହାପ୍ରଭୁ ହେଉଛନ୍ତି ସ୍ୱୟଂ ପରମବ୍ରହ୍ମ। ଆପଣ ଆଗରୁ କହୁଥିଲେ ଆମେ ତ ସଚ୍ଚିଦାନନ୍ଦ ତତ୍ତ୍ୱ କଥା କହିଲେ ଏବଂ ବେଦାନ୍ତ ତତ୍ତ୍ୱ କଥା କହିଲେ କ'ଣ ହେବ, ଆପଣ ଅପାଣିପାଦ କଥା କହିଲେ, ତାଙ୍କୁ ଆମେ ପାଦ ଦେଇନାହୁଁ, ପାଣି ଦେଇନାହୁଁ, କିନ୍ତୁ ତାଙ୍କୁ ବାହୁ ଦୁଇଟା ପ୍ରସାରିତ କରିକି ରଖିଛୁ। ବାହୁ ଦୁଇଟା ପ୍ରସାରିତ କରିକି ଏଇଥିପାଇଁ ରଖିଛୁ, ଯେଉଁମାନେ ମହାପ୍ରଭୁଙ୍କର ବିଗ୍ରହ ପରିକଳ୍ପନା କରିଛନ୍ତି ସେମାନେ ମହାବାହୁଙ୍କୁ ଉର୍ଦ୍ଧ୍ୱ ବାହୁ କରିକିରି ଏଇଥିପାଇଁ ରଖିଛନ୍ତି, ସେଇ ଉର୍ଦ୍ଧ୍ୱ ବାହୁରେ ସମଗ୍ର ବିଶ୍ୱକୁ ସମାହିତ କରିବାର ଗୋଟେ ସୂଚନା ବା ସମାହିତ କରିବାର ଗୋଟେ ପରିକଳ୍ପନା ମହାପ୍ରଭୁଙ୍କ ବିଗ୍ରହରେ ଦିଆଯାଇଛି। ତେଣୁ ଦୁଇଟା ବାହୁ ଯେତେବେଳେ ମହାପ୍ରଭୁଙ୍କୁ ଆମେ ଦେଖିଦେଉଛୁ, ଆମକୁ ଲାଗୁଛି ମହାପ୍ରଭୁ ସତେ ଯେମିତି ଡାକୁଛନ୍ତି, ଆ ଆ ଆ ମୋ ପାଖକୁ ଆ, ଏତେ ବାଟରୁ ଆସିଛୁ, ମୁଁ କେତେ କାଳରୁ ତୋତେ ଅପେକ୍ଷା କରିଛି ବାହୁ ପ୍ରସାରଣ କରି, ତୁ ଟିକେ ପଳେଇ ଆସିଲେ ମୁଁ ତୋତେ କୋଳେଇ ଦେବି। ବିଭିନ୍ନ କାରଣରୁ ଆମେ ନାନା ପାପ ପଙ୍କରେ ଲିପ୍ତ ହୋଇଥିବାରୁ ମହାପ୍ରଭୁଙ୍କୁ ସ୍ପର୍ଶ କରିବାର ସୁଯୋଗ ସିନା ପାଇପାରୁନାହୁଁ।
1: ଆଲିଙ୍ଗନ ମୁଦ୍ରାରେ ଅଛନ୍ତି,
0: ଆଲିଙ୍ଗନ ମୁଦ୍ରାରେ, ସବୁବେଳେ ଆଲିଙ୍ଗନ ମୁଦ୍ରାରେ ଥିବାରୁ ସେ ସମସ୍ତ ଭକ୍ତଜନଙ୍କୁ ଆକର୍ଷିତ କରୁଛନ୍ତି, ଆ ଆ ବୋଲି ଡାକୁଛନ୍ତି। ଯେ ପତାକା ଚଞ୍ଚଳ ଯେଉଁ ଅବା ବୋଲି କୁହାହେଇଛି, ପାପୀଙ୍କୁ ଡାକେ ଡାକେ ପତିତ ପାବନ ବାନା ସମସ୍ତଙ୍କୁ ଆ ବୋଲି ଡାକୁଛି, ସିଏ ହାତରେ ସିନା ତାଙ୍କର ଧରି ପକାଇବା ପାଇଁ ଆମକୁ ତାଙ୍କ ଡେଣା ପ୍ରସାରିତ କରିଛନ୍ତି। ତାଙ୍କ ବାନା ମଧ୍ୟ ପଞ୍ଚକୋଶି ଦୂରରୁ ଚତୁର୍ଦିଗରୁ ସେ ଆମକୁ ଆହ୍ୱାନ କରୁଛି ଯେ ତୁ ଆସେ ଆସେ ବୋଲି। ତେଣୁ ଏଇ ଯେଉଁ ବେଦାନ୍ତ ବେଦ୍ୟ, ବେଦାନ୍ତ ପ୍ରତିପାଦିତ ପରମବ୍ରହ୍ମ, ତାଙ୍କୁ ହାତ ନ ଦେଇକରି ଆମେ ସହସ୍ର ବାହୁ କରିଛୁ, ଯେଉଁଟା ପୁରୁଷ ସୂକ୍ତରେ କୁହାଗଲା ସହସ୍ର ଶୀର୍ଷା ପୁରୁଷ, ସହସ୍ରାକ୍ଷ ସହସ୍ର ପାଦ,
1: ଭୂମିକମ୍ ସର୍ବତ ସ୍ପୃଥ୍ୱାଙ୍ଗୁଳମ୍।
0: ତେଣୁ ମହାପ୍ରଭୁଙ୍କୁ ଯେଉଁ କୁହାହେଇଛି ଯେ ସହସ୍ରାକ୍ଷ ସହସ୍ର ପାଦ, ସେ ସହସ୍ରଟା ପ୍ରକୃତରେ ଶହେ ହଜାରେ ନୁହେଁ,
1: ଅସଂଖ୍ୟ
0: ଅସଂଖ୍ୟ
1: ଅସଂଖ୍ୟାତ ବାଚକ
0: ଅସଂଖ୍ୟାତ ବାଚକ। ତେଣୁ ମହାପ୍ରଭୁଙ୍କର ଲକ୍ଷ ଲକ୍ଷ କୋଟି କୋଟି ପାଦ, କୋଟି କୋଟି ହାତ, କୋଟି କୋଟି ଆଖି, ତେଣୁ ଏଭଳି ଯେଉଁ ପରିକଳ୍ପନା କରାହେଇଛି, ତେଣୁ ସେଇ ମହାପ୍ରଭୁ ହେଉଛନ୍ତି ଏଇ ଯେଉଁ ଆମର ଶ୍ରୀଜଗନ୍ନାଥ, ଯାହାଙ୍କର ଚାରି ଚକ୍ଷୁକୁ ଦେଖିଦେଲେ ଆମର ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ତା ଭିତରେ ସମାହିତ ହୋଇଯିବାର ଆମେ ଅନୁଭବ କରୁ, ଏବଂ ଆମ ଆଖି ଯେତେବେଳେ ମଧ୍ୟ ସେଇ ଆଖିରେ ଏକାକାର ହୋଇଯାଏ, ଆମର ଗୋଟେ ଅନୁଭବ ହୁଏ ସେଇ ଆଖି ବାଟ ଦେଇକରି ଆମର ଆତ୍ମଚୈତନ୍ୟ ସତେ ଯେମିତି ସମଗ୍ର ବିଶ୍ୱ ଆଡ଼କୁ ପ୍ରସାରିତ ହୋଇଯାଉଛି। ତେଣୁ ଆମର ସମସ୍ତ ସଂକୀର୍ଣ୍ଣତା, ଆମର ସମସ୍ତ ନ୍ୟୁନତା, ଆମର ସମସ୍ତ ସ୍ୱଳ୍ପ ବିଚାର ସେ ସମୟରେ ଏକ ବ୍ୟାପକ ବିଚାରରେ ପରିବର୍ତ୍ତନ ହୋଇଯାଏ। ଏଇ ହେଉଛି ମହାପ୍ରଭୁଙ୍କର ଆଖିର ମହାତ୍ମ୍ୟ। କାହିଁକି ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇ ଦେବା ପାଇଁ ଆମେ ବ୍ୟାକୁଳ ହେଉ? କାରଣ

0: ମହାପ୍ରଭୁଙ୍କ ଆଖିରେ ଆଖି ମିଶାଇବା ଦେବା ଦ୍ୱାରା ଆମର ସଂକୀର୍ଣ୍ଣତା ଦୂରୀଭୂତ ହୁଏ ଏବଂ ଆମ ଭିତରେ ଗୋଟେ ବ୍ୟାପକ ଚେତନାର ଅବତରଣ ଘଟେ ଏବଂ ବ୍ୟାପକ ଚେତନାର ଏକ ବିଶ୍ୱ ଚେତନାର ଅବତରଣ ଯେତେବେଳେ ମଣିଷର ହୃଦୟରେ ଅବତରଣ ହେବ ସେତେବେଳେ ମଣିଷ ଏକ ବିଶ୍ୱ ଚେତନାକୁ ଉତ୍ତରିତ ହୋଇଯିବ। ଆପଣ ଦୟାକରି ଡକ୍ଟର ନରେଶ ଚନ୍ଦ୍ର ଦାସ ଆପଣ ମହାପ୍ରଭୁଙ୍କ ସମ୍ପର୍କରେ ଦ୍ୱିପଦ କହନ୍ତୁ, ତାପରେ ଆମେ ପରବର୍ତ୍ତୀ ଧାରା ବିବରଣୀ କଥା ଆଲୋଚନା କରିବା।
1: ଜଂସୈବା ସମୁପାସତେ ଶିବ ଇତି ବ୍ରହ୍ମେତି ବେଦାନ୍ତିନୋ ବୌଦ୍ଧା ବୁଦ୍ଧ ଇତି ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା ଅର୍ହନ୍ ନିତ୍ୟଥ ଜୈନ ଶାସନ ରତା କର୍ମୀତି ମୀମାଂସକାଃ ସ୍ୱୟମ୍ବୋ ବିଦଧାତୁ ବାଞ୍ଛିତ ଫଳଂ ତ୍ରୈଲୋକ୍ୟନାଥୋ ହରି। ଏକମାତ୍ର ସେଇ ହେ ପୁରୁଷ, ଯେଉଁ ପୁରୁଷ ସୁ ବେଦେଷୁ ପୌରୁଷମ ସୂକ୍ତମ, ବେଦରେ ପୁରୁଷ ସୂକ୍ତ ହେଲା ସର୍ବଶ୍ରେଷ୍ଠ। କାହିଁକି ନା ଲେଖିଛନ୍ତି ଜଂ ଶୈବା ସମୁପାସତେ ଶିବ ଇତି। ଅନେକ ସମ୍ପ୍ରଦାୟ ଅଛି, ତା ଭିତରେ ଗୋଟେ ଶୈବ ସମ୍ପ୍ରଦାୟ, ସେମାନଙ୍କର ଆରାଧ୍ୟ ହେଉଛନ୍ତି ଶିବ, ଆଉ ଇଏ ପ୍ରଭୁ ମଧ୍ୟ ହେଉଛନ୍ତି ଶିବ। ହରି ଏବଂ ହରଙ୍କ ଭିତରେ କୌଣସି ଭେଦ ନଥାଏ। ବ୍ରହ୍ମେତି ବେଦାନ୍ତି ନଃ, ଏହି ମହାପ୍ରଭୁଙ୍କୁ ବେଦାନ୍ତି ବାଲା ସେମାନେ ବ୍ରହ୍ମ ବୋଲିକିରି କହନ୍ତି। ଏବଂ ବୌଦ୍ଧା ବୁଦ୍ଧ ଇତି, ବୌଦ୍ଧ ଧର୍ମାବଲମ୍ବୀମାନେ ୟାଙ୍କୁ ହିଁ ବୁଦ୍ଧ ବୋଲିକିରି କହନ୍ତି। ଇଏ ହେଉଛନ୍ତି ସାକ୍ଷାତ ବୁଦ୍ଧ ବୋଲିକିରି ବୌଦ୍ଧ ସମ୍ପ୍ରଦାୟ ଉଦ୍ଘୋଷଣା କରନ୍ତି। ଏବଂ ପ୍ରମାଣ ପଟବଃ କର୍ତ୍ତେତି ନୈୟାୟିକା, ଷଡ଼ ଦର୍ଶନ ମଧ୍ୟରେ ଯେଉଁ ନ୍ୟାୟ ଦର୍ଶନ ରହିଛି, ସେ ନ୍ୟାୟ ଦର୍ଶନର ମୂଳ ଉତ୍ସ ହେଉଛି କର୍ତ୍ତା। ତେଣୁ ଇଏ ହେଉଛନ୍ତି ସେଇ ନ୍ୟାୟ ଦର୍ଶନର ମୂଳ ଉତ୍ସ କର୍ତ୍ତା। ଏବଂ ଅର୍ହନ୍ ନିତ୍ୟଥ ଜୈନ ଶାସନର ତାହା, ଯେଉଁମାନେ ଜୈନ ଧର୍ମାବଲମ୍ବୀ ସେମାନେ ଅର୍ହତ ବୋଲିକିରି ୟାଙ୍କୁ କହନ୍ତି। ଇଏ ହେଉଛନ୍ତି ତାଙ୍କରି ଆରାଧ୍ୟ ଅର୍ହତ, ଯିଏ ଅର୍ହତ ସିଏ ହେଉଛନ୍ତି ଶ୍ରୀ ଜଗନ୍ନାଥ ମହାପ୍ରଭୁ। ଏବଂ କର୍ମୀତି ମୀମାଂସକାହା, ମୀମାଂସା ଦର୍ଶନରେ ଭଗବାନଙ୍କୁ କର୍ମୀ ବୋଲି ଯେଉଁ କୁହାଯାଏ, ଇଏ ହେଉଛନ୍ତି ସେଇ କର୍ମୀ। ଇଏ ହିଁ ସବୁ କର୍ମର ପ୍ରତିପାଦକ। ଏକୋ ଦେବ ସର୍ବଭୂତେଷୁ ଗୂଢ଼ ସର୍ବବ୍ୟାପୀ ସର୍ବଭୂତାନ୍ତରାତ୍ମା କର୍ମାଧ୍ୟକ୍ଷ ସର୍ବଭୂତାଧିବାସ ସାକ୍ଷୀ ଚେତା କେବଳ ନିର୍ଗୁଣଶ୍ଚ। ଏଇ ସେଇ ମହାପ୍ରଭୁ, ବେଦାନ୍ତ ବେଦ୍ୟ ମହାପ୍ରଭୁ, ଆଜି ନର ଚେଷ୍ଟା ଉପାଦାୟ ହରିଶ୍ଚରତି ଭୂତଳେ। ତେଣୁ ଆଜି ଆମମାନଙ୍କ ପାଖରେ ଆମମାନଙ୍କୁ ଧନ୍ୟ କରିବା ପାଇଁ, ଆମ ଏଇ ମାଟିକୁ ଅଙ୍ଗୀକାର କରି, ଏଇ ମାଟିକୁ ଧନ୍ୟ କରି ସେ ପ୍ରତିବର୍ଷ ଆସୁଛନ୍ତି ଏବଂ ଆମକୁ ଦର୍ଶନ ଦେଇକରି ମୁକ୍ତି ପ୍ରଦାନ କରୁଛନ୍ତି। ମୋକ୍ଷଦାତା ଜନାର୍ଦ୍ଦନ, ଏଇ ଯେଉଁ ରଥଯାତ୍ରାଟି କରୁଛନ୍ତି, ଏଇ ରଥଯାତ୍ରାରେ ସେ କ'ଣ କ'ଣ କାମ କରୁଛନ୍ତି? ଦୌର୍ଭାଗ୍ୟଙ୍କିଳ ଦୂରୟନ୍ ସୁମନସାମ ଅଭ୍ୟର୍ଥିତଂ ପୂରୟନ୍ ପାପିଷ୍ଠା ନିବତର୍ଜୟନ ସକୃତିନୁ ଭକ୍ତା ନିବା ବର୍ଜୟନ୍ ଜାଡ୍ୟଂ ନିର୍ଦ୍ଦଳୟନ୍ ଶୁଭାନି କଳୟନ୍ ନାନନ୍ଦ ମୃଦୁବେଳୟନ୍ ପଶ୍ୟ ଶ୍ରୀ ଜଗଦୀଶ୍ୱର ବିଜୟତେ ଶ୍ରୀ ନନ୍ଦୀ ଘୋଷ ପରି। ବର୍ତ୍ତମାନ ଆମେ ନେଇଯିବା ଏକ ଛୋଟ ବିଜ୍ଞାପନ ବିରତି।
2: ଜୟ ଜଗନ୍ନାଥ। ରଥଯାତ୍ରା ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଲକ୍ଷ ଲକ୍ଷ ଭକ୍ତଙ୍କର ସୁସ୍ଥ ଏବଂ ସୁରକ୍ଷିତ ଦର୍ଶନ ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ବ୍ୟାପକ ପ୍ରସ୍ତୁତି କରିଛନ୍ତି। ପୁରୀ ବଡ଼ଦାଣ୍ଡ ଏବଂ ପ୍ରମୁଖ ସ୍ଥାନରେ 8 ଅତ୍ୟାଧୁନିକ 10 ବିଶିଷ୍ଟ ଚିକିତ୍ସା ଶିବିର, ଯଥା ପୁରୁଣା ରଘୁନନ୍ଦନ ପାଠାଗାର ନିକଟରେ, ନୀଳାଦ୍ରି ଭକ୍ତ ନିବାସରେ, ଜଗନ୍ନାଥ ବଲ୍ଲଭ ପାର୍କିଂ ପରିସରରେ, ବଗଲା ପରିସରରେ, ମାର୍କେଟ ଛକ ମ୍ୟୁନିସିପାଲିଟି ମାର୍କେଟ କମ୍ପ୍ଲେକ୍ସ ସାମ୍ନାରେ, ଭୋଳାନାଥ ବିଦ୍ୟାପୀଠଠାରେ, ବସ୍ଷ୍ଟାଣ୍ଡରେ, ରେଳ ଷ୍ଟେସନ ମୁଖ୍ୟ ଫାଟକ ସମ୍ମୁଖରେ ବ୍ୟବସ୍ଥା କରାଯାଇଛି। ତା ସହିତ 30 ପ୍ରାଥମିକ ଚିକିତ୍ସା କେନ୍ଦ୍ର, ପ୍ରତ୍ୟେକ ଶିବିରରେ ବିଶେଷଜ୍ଞ ଡକ୍ଟର, ନର୍ସ, ପାରାମେଡିକାଲ କର୍ମଚାରୀ, ଅକ୍ସିଜେନ, ECG, ଜରୁରୀକାଳୀନ ଔଷଧ ଓ 24 ସେବା ଉପଲବ୍ଧ। ଗୁରୁତର ରୋଗୀଙ୍କ ପାଇଁ ମୁଖ୍ୟ ଚିକିତ୍ସାଳୟରେ 300 ଅଧିକ ସଂରକ୍ଷିତ ଶଯ୍ୟା, ICU, ବର୍ନ ୱାର୍ଡ, ଅପରେସନ ଥିଏଟରର ବ୍ୟବସ୍ଥା ରହିଛି। ଭକ୍ତମାନଙ୍କର ତୁରନ୍ତ ସେବା ପାଇଁ 82 ଆମ୍ବୁଲାନ୍ସ ସହ ସ୍ୱତନ୍ତ୍ର କରିଡର ଓ ପ୍ରଶିକ୍ଷିତ ଦଳ ପ୍ରସ୍ତୁତ ଅଛନ୍ତି। ଆପଣଙ୍କ ସୁସ୍ଥତା ଆମର ସର୍ବୋଚ୍ଚ ପ୍ରାଥମିକତା।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମୁଁ କହୁଥିଲି ମହାପ୍ରଭୁଙ୍କର ଏଇ ଯେଉଁ ଯାତ୍ରାଟି ଅନୁଷ୍ଠିତ ହେଉଛି, ଏ ଯାତ୍ରାରେ କ'ଣ କ'ଣ ହେଉଛି, ଭଗବାନ କ'ଣ କରୁଛନ୍ତି? ଆରେ ଭଗବାନ ଯେତେବେଳେ ଆସୁଛନ୍ତି, ଆଜି ତ ବହୁତ ଅଞ୍ଚଳ କ୍ଷିପ୍ର ଗତିରେ ମହାପ୍ରଭୁ ଆସୁଛନ୍ତି। ଉପେନ୍ଦ୍ର ଭଞ୍ଜ ଲେଖିଛନ୍ତି, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ, ଚକ୍ଷୁ ନାହିଁ ତାର ତିନି ପୁର ଦିଶେ, ଜିହ୍ୱା ନାହିଁ ସ୍ୱାଦୁ ମଣେ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କେତେ ସୁନ୍ଦର ଭାବରେ ଏକାଠାରି କହିଲେ, ପାଦ ନାହିଁ ସେ ଯେ ଗମନ କରଇ। ଆପଣ ଦେଖୁନାହାନ୍ତି, ବର୍ତ୍ତମାନ ଆମେ ଦେଖୁଥିଲୁ ଏ ଯେଉଁ ବର୍ତ୍ତମାନ ଗୋମୁଟ ରହିଥିଲା ନାକଚଣା ଦ୍ୱାର, ସେଠୁ ଅତିକ୍ରମ କରି କେଡ଼େ କ୍ଷିପ୍ର ଗତିରେ ସେ ବର୍ତ୍ତମାନ ପଳେଇ ଆସିଲେଣି ରାଧା ବଲ୍ଲଭ ମଠରେ, ମଠର ଯେଉଁ ପାର୍ଶ୍ୱବର୍ତ୍ତୀ ଅର୍ଥାତ୍ ରାଧା ବଲ୍ଲଭ ମଠ ଏବଂ ଶ୍ରୀ ନନ୍ଦିଘୋଷ ୟାରି ମଧ୍ୟବର୍ତ୍ତୀ ଯେଉଁ ମାର୍ଗ, ସେଇ ମାର୍ଗ ପାଖରେ ସେ ଅଛନ୍ତି। ଏବଂ ସେଇଠି ଦଣ୍ଡାୟମାନ ହେଇଥିବା ନନ୍ଦିଘୋଷ ରଥ ଉପରେ ଆଉ ଅଳ୍ପ ସମୟ ପରେ ସେ ବିରାଜମାନ କରିଯିବେ। କେତେ ଲୋକ ଚାହିଁକରି ବସିଛନ୍ତି ମହାପ୍ରଭୁଙ୍କୁ, ତାଙ୍କର ଦୁର୍ଭାଗ୍ୟ କଥା ଟିକେ କହିବା ପାଇଁ ମହାପ୍ରଭୁ କହିଛନ୍ତି, ଆରେ ମୁଁ ତ ସେଇଥିପାଇଁ ଆସିଛି, କେତେ କହୁଛୁ ମୋତେ, ମୋତେ କାହିଁ ଏତେ କହୁଛୁ, ମୁଁ ପୁରା ଅନ୍ତର୍ଯ୍ୟାମୀ, ମୁଁ କ'ଣ ତୋ ଅନ୍ତରରେ ନାହିଁ, ତୁ କେବଳ ମୋତେ ମନ ଦେ, ମଜେ ଏବଂ ମନ ଆଧତ୍ସ୍ୱ ମୟି ବୁଦ୍ଧି ନିବେଶୟ, ତୁ ମୋତେ ମନ ଦେଇଦେ, ତୁ ମୋତେ ବୁଦ୍ଧି ଦେଇଦେ, ଆଉ ସବୁ ଭାର ମୁଁ ତୋର ବହନ କରିବି। ତେଣୁ ମୋ ତୁ ଭାବୁଛି କି ମୋର ପାଦ ନାହିଁ ବୋଲି ମୁଁ ଚାଲିପାରୁନି, ମୁଁ ଚାଲେ, ପାଦ ନାହିଁ ସେ ଯେ ଗମନ କରଇ, କର୍ଣ୍ଣ ନାହିଁ ସବୁ ଶୁଣେ। ତୁମେ କହିବ ପ୍ରଭୁ ଆପଣଙ୍କର ତ କର୍ଣ୍ଣ ନାହିଁ, ମୁଁ ଯେତେ କହୁଛି ଶୁଣୁଛନ୍ତି କେମିତି? ନା ରେ, ମୁଁ ଏମିତି ଏକ ବସ୍ତୁ, ମୁଁ ଏମିତି ଏକ ବସ୍ତୁ, ସର୍ବେନ୍ଦ୍ରିୟାଣି ସର୍ବେନ୍ଦ୍ରିୟ ବୃତ୍ତିମନ୍ତୀ, ଏମିତି କେଉଁ ଦେବତା ଅଛି ଆପଣ କହିଲେ? ମାନେ ଯସ୍ୟେନ୍ଦ୍ରିୟାଣି, ଯାହାଙ୍କର ପ୍ରତ୍ୟେକ ଇନ୍ଦ୍ରିୟ ସବୁ ଇନ୍ଦ୍ରିୟର କାମ କରେ, ହସ୍ତୋପି ପଶ୍ୟତି, ହାତୀ ମଧ୍ୟ ହାତ ମଧ୍ୟ ତାଙ୍କର ଦେଖେ। ଆପଣ ଭାବିବେ ନାହିଁ, ଇଏ ଗୋଟେ କିମ୍ଭୂତ କିମାକାର ପ୍ରଭୁ, ଯାହାର ସର୍ବେନ୍ଦ୍ରିୟାଣି ଯସ୍ୟ ସକଳେନ୍ଦ୍ରିୟ ବୃତ୍ତିମନ୍ତୀ, ଯାହାର ଇନ୍ଦ୍ରିୟ ନଥିଲେ ମଧ୍ୟ ଯେକୌଣସି ଅଙ୍ଗ ତାଙ୍କର, ସେ ସବୁ ଅଙ୍ଗର କାମ କରିବ। ହସ୍ତୋପି ପଶ୍ୟତି, ହାତ ବି ଦେଖେ, ତାଙ୍କର ଶରୀରଟି କାନ ନଥିଲେ ମଧ୍ୟ ଶୁଣେ, ପାଦ ନଥିଲେ ମଧ୍ୟ ସେ ଗମନ କରନ୍ତି।
0: ଡକ୍ଟର ଡକ୍ଟର ଦାସ,
1: ଆଜ୍ଞା,
0: ଆମର ଅତି ବଡ଼ି ଜଗନ୍ନାଥ ଦାସ,
1: ହଁ,
0: ତାଙ୍କର ଗୋଟିଏ ଭଜନ ଅଛି,
1: ଆଜ୍ଞା,
0: ସେ ଭଜନଟି ମହାପ୍ରଭୁଙ୍କର ସବୁ କଥାକୁ କହିଦେଇଛି ନବାକ୍ଷରୀରେ,
1: ଆଜ୍ଞା,
0: ସେଇଟା ଖାଲି ଗାଇଲେ ତ ସମୟ ଲାଗିବ,
1: ହଁ, ଖାଲି କହିଦିଅ
0: ଶ୍ରୋତାମାନଙ୍କ ପାଇଁ ଆମେ ଟିକେ କହିଦେବା, ନମସ୍ତେ ପ୍ରଭୁ ଜଗନ୍ନାଥ ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ, ନମସ୍ତେ ପ୍ରଭୁ ହୃଷିକେଶ ଭକତ ଜନଙ୍କ ବିଶ୍ୱାସ, ନମସ୍ତେ ପ୍ରଭୁ ବିଶ୍ୱରୂପୀ ସକଳ ହୃଦୟ ଅଛୁ ବ୍ୟାପୀ, ତୁ ସୃଷ୍ଟି ସ୍ଥିତି ଲୟ କରୁ ଆବର ଗର୍ଭରେ ସଂଘରୁ, ଅଶେଷ କୋଟି ବସୁନ୍ଧରୀ ତୋହରି ଗର୍ଭେ ଛନ୍ତି ପୁରୀ, ଚଉଦ ଭୁବନେ ଯା କିଣା ଏ ସର୍ବ ତୋହର ରଚନା, ତୁ ବ୍ରହ୍ମା ରୁଦ୍ର ବିଷ୍ଣୁ ତୁହି ତୋବିନୁ ଅନ୍ୟ ଗତି ନାହିଁ, ସୃଷ୍ଟି ତୋହର ଖେଳ ଘର ଅଶେଷ ମାୟା ତୋ ଆବର, ତୋହର ନିଶ୍ୱାସ ମରୁତ ଦେବେ ହୋଇଲେ ତହୁ ଜାତ। ଆପଣ ଶୁଣୁଥାନ୍ତୁ, ତୁହିଟି ଅଗ୍ନି ଦେବ ଇନ୍ଦ୍ର ନୟନୁ ଜାତ ସୂର୍ଯ୍ୟଚନ୍ଦ୍ର, ତୋ ନୟନରୁ ସୂର୍ଯ୍ୟଚନ୍ଦ୍ର ଜାତ ହୋଇଛନ୍ତି, ଭୁଜରୁ ଅନନ୍ତ ମୂରତି କଣ୍ଠରୁ ଜାତ ସରସ୍ୱତୀ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ, ସଦା ଚଞ୍ଚଳ ନିଦ୍ରା ନାହିଁ ଏରୂପେ ଶୂନ୍ୟ ଅଛୁ ରହି, ଅଶେଷ ତୋହର ମହିମା କେଜାଣି ପାରେ ଗୁଣ ସୀମା, ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ, ନାମ ଘୋଷିଲେ ସର୍ବସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି, ଆରତ ଭଞ୍ଜନ ତୋ ବାନା ଆତଙ୍ଗ କାଳେ ବଜ୍ରସେହ୍ନା, ହୋଇଲୁ ଦଶ ଅବତାର ନାସିଲୁ ଅବନିରଭାର, ଦୁଷ୍ଟ ନିବାରି ସନ୍ତ ପାଳୁ ତୁ ନାଥ ପରମ ଦୟାଳୁ, ତୁ ଅଟୁ ଦରିଦ୍ରଙ୍କର ଧନ ତୋପଦେ ରହୁ ମୋର ମନ ସତୀ ଯୁବତୀଙ୍କର ମନେ ନିଜର ସ୍ୱାମୀ ଥାନ୍ତି ଜେନେ ସେହି ପ୍ରକାରେ ମୋର ମନ ତୋପଦେ ରହୁ ଭଗବାନ କହଇ ଦାସ ଜଗନ୍ନାଥ କହଇ ଜଗନ୍ନାଥ ଦାସ କମଳ ଚରଣକୁ ଆସ। ଆପଣ ଯାହା ଯାହା କହିଲେ ବେଦ ବେଦାନ୍ତର ସବୁ କଥା ଗୁଡ଼ାକ ଜଗନ୍ନାଥ ଦାସ ନବାକ୍ଷରୀ ବୃତ୍ତରେ କେଡ଼େ ସରଳ ଭାବରେ ଲେଖିଦେଇଛନ୍ତି।
1: ସେଇଥିପାଇଁ ଗୀତାରେ କହିଛନ୍ତି ପ୍ରଭୁ କହିଲେ ଆରେ ମୁଁ କିଛି ମାଗୁନି ମଜେବ ମନାଧସ୍ୱ ମୟ ବୁଦ୍ଧିଙ୍ଗ ନିବେଶ ମୋତେ ମନ ଦେ। ସେ କଥାକୁ ଶେଷରେ ସେ କହିଲେ ସତୀ ନାରୀ ତା ପତି ପାଖରେ ଯେମିତି ମତିକୁ ବା ମନକୁ ନିଶ୍ଚଳ କରି ରଖେ ହେ ପ୍ରଭୁ ଆପଣଙ୍କ ପାଖରେ ମୋ ମନଟା ଅତ୍ୟନ୍ତ ନିଶ୍ଚଳ ହେଇକି ରହୁ ତେଣୁ ମୋ ମନ
0: ତେଣୁ ଏବେ ଶ୍ରୋତା ବନ୍ଧୁମାନେ ଟିକେ ମନେ କର ମନେ ପକାନ୍ତୁ ଯଦି ପତି ହେଇଥିବେ ମନେ କରନ୍ତୁ ନହେଲେ ପତ୍ନୀ ହେଇଥିଲେ ବି ମନେ କରନ୍ତୁ। ପତ୍ନୀ ଯେମିତି ପତି କଥା ସବୁବେଳେ ବିଚାର କରେ ଯଦି ସେ ସଚ୍ଚା ପତ୍ନୀ ହେଇଥାଏ ପତିବ୍ରତା ହେଇଥାଏ ପତିଙ୍କ ପତି ପ୍ରାଣା ହେଇଥାଏ ସିଏ ଯେମିତି ସବୁବେଳେ ପତି କଥା ଭାବେ ଏବଂ ପତି ଯଦି ପ୍ରକୃତରେ ପତ୍ନୀ ପ୍ରାଣା ହେଇଥାଏ ସିଏ ଯେମିତି ନିଜର ପତ୍ନୀ କଥା ସବୁବେଳେ ଭାବେ ସେଇଭଳି ଭଗବାନ କହୁଛନ୍ତି ତୁ ପତି ପତ୍ନୀଙ୍କ ଭଳି ପବିତ୍ର ଭାବରେ ଯଦି ମୋ ପ୍ରତି ମନ ଲଗେଇବୁ ମୁଁ ତୋର ସକଳ ଦୁଃଖକୁ ଦୂର କରିଦେବି।
1: ଭଗବାନ କେତେ ବଡ଼ ଆଶ୍ୱସ୍ତି କରିଛନ୍ତି ଅନନ୍ୟା ଚିନ୍ତୟନ୍ତ ମାଂ ଯେ ଜନା ପର୍ଯ୍ୟୁପାସତେ ତେସା ନିତ୍ୟ ବିଯୁକ୍ତାନାମ ଯୋଗକ୍ଷେମଂ ବହାମ୍ୟହମ୍। ଯେ ଅନ୍ୟ ପତିବ୍ରତା ନାରୀ କ'ଣ କରେ ତାର ମନଟିଏ ତାର ପତିଟିଏ ତା ମନକୁ ଗୋଟିଏ ପତି ପାଖରେ ଯେମିତି ସେ ନିଶ୍ଚଳ କରି ରଖିଦିଏ ସେମିତି ଭଗବାନ କହୁଛନ୍ତି ଯେଉଁ ବ୍ୟକ୍ତି ନିଜର ମନକୁ ଅନ୍ୟ କୌଣସି ଜାଗାରେ ନଦେଇ ଅନନ୍ୟା ଆଶ୍ଚିନ୍ତୟନ୍ତୁ ମାଂ କୌଣସି ଜାଗାରେ ନଦେଇ ମୋତେ କେବଳ ପ୍ରଦାନ କରିଥାଏ ମୋତେ ଚିନ୍ତା କରୁଥାଏ ମୁଁ ତା'ର ଦୁଇଟା କଥା ବହନ କରେ ତେ ସାଂ ନିତ୍ୟାଭିଯୁକ୍ତାନାମ ନିତ୍ୟ ଅଭିଯୁକ୍ତ ସେହି ବ୍ୟକ୍ତିମାନଙ୍କୁ ମୋର ଯୋଗକ୍ଷେମ ବହାମ୍ୟହମ୍। କ'ଣ ଏହା ଅର୍ଥ ଯୋଗ ମାନେ କ'ଣ କ୍ଷମ ମାନେ କ'ଣ ଯୋଗ କହିଲେ ଅପ୍ରାପ୍ତସ୍ୟ ପ୍ରାପ୍ତି ହି ଯାହା ତୋ ଜୀବନରେ ପାଇନୁ ମୁଁ ତତେ ପ୍ରଦାନ କରିବି ଆଉ କ୍ଷମ ମାନେ କ'ଣ ପ୍ରାପ୍ତସ୍ୟ ରକ୍ଷଣ ଯାହା ତତେ ମୁଁ ଦୁର୍ଲଭ ଜିନିଷ ଦେଲି ତାକୁ ସୁରକ୍ଷା କରିବି। ଜଣକୁ 5 କୋଟି ଟଙ୍କା ଦେଇଦେଇକରି ଆମେ ନିଶ୍ଚିନ୍ତରେ ବସିପାରିବାନି ଯଦି ଟିକିଏ ବା ମାନେ ଲିକ୍ ହେଇଗଲା ତେବେ ନିଶ୍ଚିତ ଭାବରେ ତା ମୁଣ୍ଡଟି କଟିଯିବ ତେଣୁ ଭଗବାନ କହିଲେ ମୁଁ ଦୁର୍ଲଭ ବସ୍ତୁ ଦିଏ ଏବଂ ତାକୁ ସୁରକ୍ଷାର ଭାର ମଧ୍ୟ ମୁଁ ନିଏ।
0: ସେଇଥିପାଇଁ ଏ ଯେଉଁ ଯୋଗକ୍ଷେମ କଥା କହିଲେ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ଏବଂ ପ୍ରାପ୍ତ ବସ୍ତୁର ରକ୍ଷଣ ତେଣୁ ଆମକୁ ଭଗବାନ ବହୁତ କଥା ଦେଲେ ମଧ୍ୟ ଆମେ ତାକୁ ଧାରଣ କରିବା ଆମେ ତାକୁ ରକ୍ଷା କରିବା ନିଜ ଭିତରେ ସବୁବେଳେ ସେଇ ଭାବନାରେ ରହିବା ସେଇଟା ଆମର ହୁଏ ନାହିଁ। କାରଣ ଆଜି ପବିତ୍ର ଭାବନା ଆସୁଛି କାଲି ସେ ଭାବନା ଚାଲିଯାଉଛି ତେଣୁ ଭଗବାନ କହୁଛନ୍ତି ତୁ ଯଦି ଅନନ୍ୟ ଚିତ୍ତ ହେଇକରି ମୋ ସହିତ ରହିବୁ ତାହେଲେ ତୋତେ ମୁଁ ଅପ୍ରାପ୍ତ ବସ୍ତୁର ପ୍ରାପ୍ତି ମଧ୍ୟ କରେଇବି ଏବଂ ସେଇ ପ୍ରାପ୍ତ ବସ୍ତୁଟିକୁ ତୁ କିଭଳି ଧାରଣ କରି ରଖିବୁ ସେ ଶକ୍ତି ମଧ୍ୟ ତୋତେ ଦେବି
1: ଯାହାଫଳରେ ତୁ ନିଶ୍ଚିନ୍ତ ହେଇଯିବୁ। କେତେ ବଡ଼ କଥା ତେଣୁ ଆମକୁ ନିଶ୍ଚିନ୍ତ କରିଦେଉଛନ୍ତି ନିଜେ କହୁଛନ୍ତି ଏତେ ସବୁ ସତ୍ତ୍ୱେ ଏବଂ ନିଜେ ଆସୁଛନ୍ତି ନିଜେ ଆସିକରି କ'ଣ କରୁଛନ୍ତି କହିଲେ ଆରେ ମୋର କେତୋଟା ଯାତ୍ରାରେ ତୁ ଆ ଦୋଳେଛ ଦୋଳଗୋବିନ୍ଦଂ ଚାପେ ତୁ ମଧୁସୂଦନଂ ରଥେ ତୁ ବାମନଂ ଦୃଷ୍ଟ୍ୱା ପୁନର୍ଜନ୍ମ ନ ବିଦ୍ୟତେ। ଯଦି ଦୋଳଯାତ୍ରାରେ ମୁଁ ଦୋଳଗୋବିନ୍ଦ ହେଇକରି ଯେତେବେଳେ ଦୋଳବେଦୀରେ ଝୁଲୁଥିବି ସେତିକିବେଳେ ମୋତେ ଟିକେ ଦର୍ଶନ କରିବୁ ଆଉ ଚାପେ ତ ମଧୁସୂଦନଂ ଯେତେବେଳେ ଚାପ ହେଉଥିବ ଚନ୍ଦନ ଯାତ୍ରା ହେଉଥିବ ମୁଁ ମଧୁସୂଦନ ହେଇକରି ବସିଥିବି ମୋର ଉଭୟ ପଟରେ ଶ୍ରୀଦେବୀ ଭୂଦେବୀ ଥିବେ ମୋର ଆଗରେ ଆଉ ଗୋଟିଏ ଚାପରେ ରାମକୃଷ୍ଣ ଥିବେ ପଞ୍ଚମହାଦେବ ଥିବେ ଚାପରେ ଆମେ ବୁଲୁଥିଲୁ ଏଇବେଳରେ ମଧୁସୂଦନ ରୂପେ ମୋତେ ଯଦି ତୁ ଦର୍ଶନ କରିବୁ ମୁକ୍ତି ଲାଭ କରିବୁ। ଆଉ ଗୋଟିଏ କଥା ରଥେ ତୁ ବାମନମ ଦୃଷ୍ଟ୍ୱା ଯେତେବେଳେ ରଥଯାତ୍ରା ହେଉଛି ପ୍ରତିବର୍ଷ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରୁ ଆରମ୍ଭ କରି ଦଶମୀ ତିଥି ପର୍ଯ୍ୟନ୍ତ ଯେଉଁ ନବଦିନାତ୍ମକ ଯେଉଁ ଯାତ୍ରା ହେଉଛି ସେଇ ଯାତ୍ରାରେ ଯେତେବେଳେ ମୁଁ ବସିଥିବି ବାମନ ହେଇକିରି, ଆଷାଢ଼େ ବାମନଂ ଚୈବ, ଆଷାଢ଼ ମାସରେ ମୁଁ ହେଉଛି ବାମନ। ଆପଣ ଆପଣମାନେ ଜାଣନ୍ତି ବାର ମାସ ଯାକ ମହାପ୍ରଭୁଙ୍କର ଭିନ୍ନ ଭିନ୍ନ ନାମ ରହିଛି, ସେଥିରୁ ଆଷାଢ଼ ମାସର ନାମ ହେଉଛି ବାମନ। ତେଣୁ ବାମନ ରୂପୀ ମୋତେ ଯଦି ତୁ ରଥରେ ଦର୍ଶନ କରିବୁ, ମୋତେ ମୁକ୍ତି ଲାଭ କରିବୁ। କେତେ ଆଶ୍ୱାସନା, ଏତେ ସବୁ ସତ୍ତ୍ୱେ ଆମେ ସଂସାରରେ ଏତେ ବ୍ୟାପିକରି ରହିଛେ, ସଂସାରକୁ ନିଜର ବୋଲିକିରି ମନେ କରିଛେ, ଆଉ ଭଗବାନଙ୍କୁ ଭୁଲିଛେ, ଯାହାଫଳରେ କୃଷ୍ଣ ଭୁଲି ଏଇଯିବ ଅନାଦି ବହିର୍ମୁଖ, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ। ଆମେ କାହିଁକି ସଂସାରରେ ଦୁଃଖ ଦୁଃଖୀ ଅଟେ, ନା ଆମେ କୃଷ୍ଣଙ୍କୁ ଭୁଲିଛେ, ଜଗଦୀଶ୍ୱରଙ୍କୁ ଭୁଲିଛେ। କୃଷ୍ଣ ଭୁଲି ଏଇଯିବ ଅନାଦି ବହିର୍ମୁଖ, ଆମେ ସମସ୍ତେ ବହିର୍ମୁଖ ହେଇଯାଇଛେ। ତେଣୁ ମାୟା, ଅତଏବ ମାୟା ତାରେ ଦୟେ ସଂସାର ଦୁଃଖ, ତେଣୁ ମାୟା ଆମକୁ ଦୁଃଖ ଦେଉଛି। ଆଉ ମନେ ରଖିଥାନ୍ତୁ ଏଇ ଯେଉଁ ଘଣ୍ଟ ବାଜୁ ନେଇ, ଆପଣ ଦେଖନ୍ତୁ ତୁ ମାନେ ଭଗବାନ କହୁଛନ୍ତି ତୁ ଆସିବୁ ରଥଯାତ୍ରାରେ, ରଥଯାତ୍ରାରେ ମୋର ଘଣ୍ଟ ବାଜୁଛି, ଭୋ ଭୋ ଶବ୍ଦ ହେଉଛି। କ'ଣ କହୁଛି ଘଣ୍ଟ? ପାତକମାନଙ୍କୁ କହୁଛି, ପଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକି, କହୁଛି ଏଇ ଯେଉଁ ଘଣ୍ଟ ବାଜିକିରି। ଯେମିତି ଆମେ ଗୋଟେ ମାଙ୍କଡ଼ ବସିଥିଲେ ଘଣ୍ଟ ବଜେଇକିରି ତାକୁ ମାନେ ଦୂରକୁ ମାନେ ଇଏ କରିଦେଇଥାଉ, ହଉ ଘୋଡ଼େଇ ଦେଉଥାଉ, ଘଉଡ଼େଇ ଦେଇଥାଉ, ସେମିତି ଏ ଘଣ୍ଟ ବାଜୁ ନେଇ ଯେ କବି କହୁଛନ୍ତି ଇଏ ଘଣ୍ଟ ବାଜିକିରି କ'ଣ କହୁଛି, ହେ ପାତକ ହେ ପାପ, ତୁ ଆଉ ଅଠର ନଳା ଡେଇଁକିରି ଏପଟକୁ ଆସିବୁ ନେଇ, ତତେ ଘଣ୍ଟ ବଜେଇକିରି ମୁଁ ବାହାରକୁ ବାହାର କରିଦେଲି। ହଁ କଳା ତୁ ଅଠର ନଳା ଠାରୁ ବଳି ନ ଆସିବୁ ଆଉ ଏଣିକୁ, ଗୌରଚରଣ ଲେଖିଛନ୍ତି।
0: ଏଗୁଡ଼ାକ ତ କବିମାନଙ୍କର ଅନୁଭବର କଥା ସେମାନେ ଲେଖିଛନ୍ତି, କିନ୍ତୁ ମୋଟାମୋଟି କଥା ଆମେ ଯେତେ କଥା କହୁଛେ, ଏ କଥାର ଯଦି ମୂଳ ଏବଂ ସାର କ'ଣ ବୋଲି ଆମେ କହିବା, ଶ୍ରୋତାମାନେ ପଚାରିବେ। ଆପଣ ତ ସକାଳୁ ସନ୍ଧ୍ୟାବେଳ ପର୍ଯ୍ୟନ୍ତ କହିଲେ, ସକାଳ 8:30 ଆରମ୍ଭ କରି 5 ପର୍ଯ୍ୟନ୍ତ ଆପଣ କହିଲେ, ସେ ସାର କଥା କ'ଣ? ଯେମିତି ମହାଭାରତର 18 ପର୍ବ ମହାଭାରତର ସାର କଥା କ'ଣ ବୋଲି ପଚାରିବାରୁ ଯେମିତି କହିଲେ ଯେ ପାପାୟ ପରୋପକାରାୟ ସ୍ୱର୍ଗାୟ
1: ପୁରାଣୀଷୁ ବ୍ୟାସସ୍ୟ ବଚନଂତ୍ୱୟଂ ପରୋପକାର ପୁଣ୍ୟାୟ ପାପାୟ ପରପୀଡ଼ନମ୍,
0: ଏଇଟା ହେଲା ସାର। ତେଣୁ ଏଇଟା ଯେମିତି ସାର, ଆମର ମହାପ୍ରଭୁଙ୍କ ସମ୍ପର୍କରେ ଯେତେ ବିବରଣୀ ଆମେ ଦେଉଛେ, ସେ ବିବରଣୀର ସାର ହେଉଛି ଯେ ପରମାତ୍ମାଙ୍କ ପ୍ରତି ଅଖଣ୍ଡ ବିଶ୍ୱାସ।
1: ଏଇ ପୁରା କହିଲେ ଗୀତାରେ, ଆରେ ଅର୍ଜୁନ ତମେବ ଶରଣଂ ଗଚ୍ଛ ସର୍ବଭାବେନ ଭାରତ ତତ୍ ପ୍ରସାଦାତ୍ ପରାମ ଶାନ୍ତିଂ ସ୍ଥାନଂ ପ୍ରାପ୍ସ୍ୟସି ଶାଶ୍ୱତମ୍।
0: ତେଣୁ ପରମାତ୍ମା ଆପଣଙ୍କର ଯେଉଁ ଦୁଇଟି କଥା କିଛି ସମୟ ତଳେ ଆମର ଡକ୍ଟର କଲ୍ୟାଣୀ ନନ୍ଦୀ କହୁଥିଲେ, ଶ୍ରଦ୍ଧା ଏବଂ ବିଶ୍ୱାସର କଥା। ଶ୍ରଦ୍ଧାର ଶାସ୍ତ୍ରୀୟ ଅର୍ଥ କ'ଣ ନା, ଶାସ୍ତ୍ର ଏବଂ ଗୁରୁବାକ୍ୟରେ ବିଶ୍ୱାସ, ଏଇଟା ହେଲା ଶ୍ରଦ୍ଧା। ଏବଂ ଶ୍ରଦ୍ଧାର ଗୋଟେ ଲୌକିକ ତାର ଅର୍ଥ ହେଉଛି ଯେ ଆପଣ ମୋତେ ଶ୍ରଦ୍ଧା କରନ୍ତି, ମୁଁ ଆପଣଙ୍କୁ ଶ୍ରଦ୍ଧା କରେ, ଇଏ ମଧ୍ୟ ଗୋଟିଏ ଅର୍ଥ। ଆଉ ଗୋଟିଏ ହେଲା ବିଶ୍ୱାସ। ଏଇ ଯେଉଁ ବଡ଼ ଠାକୁର ବଳଭଦ୍ରଙ୍କ ରଥରେ ଯୋଡ଼ିଏ ଶୁଆ ଅଛନ୍ତି, ଓଲଟ ଶୁଆ, ତାକୁ ଆମେ ଯେଉଁ ନାଁ ଦେଇଛେ ଶ୍ରଦ୍ଧା ଏବଂ ବିଶ୍ୱାସ, ସେଇ ଶ୍ରଦ୍ଧା ହେଉଛି ଆମେ ଯେତେ ଯେତେ ଆମେ ଶାସ୍ତ୍ରମାନଙ୍କ କଥା ଆଲୋଚନା କରୁଛେ, ଏଇ ଧାରା ବିବରଣୀ ଭିତରେ ସ୍କନ୍ଦ ପୁରାଣ କଥା କହୁଛେ, ନୀଳାଦ୍ରି ମହୋଦୟ କଥା କହୁଛେ, ରାମାୟଣ ମହାଭାରତ କଥା କହୁଛେ କହୁଛେ, ତେଣୁ ସେଇ ଯେଉଁ ଶାସ୍ତ୍ର କଥା କହୁଛେ ସେ ଶାସ୍ତ୍ରମାନଙ୍କୁ ବିଶ୍ୱାସ କରିବାକୁ ହେବ। ଏବଂ ପ୍ରଥମ କଥା ହେଲା ବିଶ୍ୱାସ।
1: ତେବେ ଏଇଠି ନେଇଯିବା ଗୋଟେ ବିରତ।
0: ହଁ ଆଜ୍ଞା ଆଜ୍ଞା।
4: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
5: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୋଗାଣ ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 181। ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ ମୁଖ୍ୟମନ୍ତ୍ରୀ।

0: ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।
1: କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
2: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ। ସୁନା କିଣିବା ପୂର୍ବରୁ BIS କେୟାର ଆପରୁ HUID କୋଡ ନିଶ୍ଚୟ ଯାଞ୍ଚ କରନ୍ତୁ।
3: ପୁରୀର ବଡଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
4: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
3: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
4: ଅଛି କେବଳ ମଣିଷ ପଣିଆ।
3: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢ଼େ,
4: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
3: ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି PM ରାହତ ଯୋଜନା,
4: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ 7 ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
3: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
4: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡକ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
3: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡକ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
4: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
3: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।

0: ଜୟ ଜଗନ୍ନାଥ। ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା କେବଳ ଏକ ପର୍ବ ନୁହେଁ, ବରଂ ଏହା ହେଉଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କର ଆସ୍ଥା, ବିଶ୍ୱାସ ଓ ଭକ୍ତିରେ ଭରା ଦଶ ଦିନ ବ୍ୟାପୀ ଏକ ମହାସମାଗମ। ଏହି ପବିତ୍ର ରଥଯାତ୍ରା ଅବସରରେ ଭକ୍ତମାନଙ୍କର ସୁସ୍ଥତା ଓ ସୁରକ୍ଷା ନିଶ୍ଚିତ କରିବା ଆମ ସମସ୍ତଙ୍କର ଦାୟିତ୍ୱ। ସେଇଥିପାଇଁ ଖାଦ୍ୟ ନିରାପତ୍ତା ପ୍ରତି ସଚେତନ ହେବା ଅତ୍ୟନ୍ତ ଜରୁରୀ। ଏହି ସମୟରେ ଖାଦ୍ୟ ନିରୀକ୍ଷକମାନେ ନିଜର କର୍ତ୍ତବ୍ୟ ସକ୍ରିୟ ଭାବରେ ତୁଲେଇବା ସମୟରେ ଆମକୁ ମଧ୍ୟ କେତେ ଗୁଡ଼ିଏ ଦିଗ ପ୍ରତି ଯଥେଷ୍ଟ ଧ୍ୟାନ ଦେବାକୁ ପଡ଼ିବ, ଯେମିତିକି ତଟକା ଖାଦ୍ୟ ଖାଆନ୍ତୁ ଏବଂ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ। ବାହାରେ ଖୋଲାରେ ବିକ୍ରି ହେଉଥିବା ଖାଦ୍ୟ, କୃତ୍ରିମ ରଙ୍ଗ ଦିଆ ଖାଦ୍ୟ, ବାସି ଓ ଦୁର୍ଗନ୍ଧ ହେଉଥିବା ଖାଦ୍ୟ, ମାଛି ବସୁଥିବା ଖାଦ୍ୟ ଏବଂ ପଚାସଢ଼ା ଫଳ ଓ ପନିପରିବା ଆଦୌ ଖାଆନ୍ତୁ ନାହିଁ। ଖାଦ୍ୟ ଖାଇବା ପୂର୍ବରୁ ଏବଂ ପରେ ତଥା ଶୌଚ ହେବା ପରେ ନିଜ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ଶରୀରର ଜଳ ଶୁଷ୍କତାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ସ୍ଥଳେ ORS ଦ୍ରବଣ ପିଅନ୍ତୁ। ସର୍ବଦା ପାଇଖାନା ବ୍ୟବହାର କରନ୍ତୁ ଏବଂ ପରିଷ୍କାର ପରିଚ୍ଛନ୍ନ ରୁହନ୍ତୁ। ଅଳିଆ ଆବର୍ଜନା ତଥା ବଳକା ଖାଦ୍ୟ ଏଣେତେଣେ ନ ପକାଇ ଡଷ୍ଟବିନ୍ ବ୍ୟବହାର କରନ୍ତୁ। ଜରୁରୀକାଳୀନ ସହାୟତା ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର 06752222175 ଯୋଗାଯୋଗ କରନ୍ତୁ ଏବଂ ଆମ୍ବୁଲାନ୍ସ ପାଇଁ 108 କଲ୍ କରନ୍ତୁ। ଜୟ ଜଗନ୍ନାଥ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
2: ଆମେ ଏ ଯୋଉ ବିଜ୍ଞାପନ ବିରତି ଗଲା, ତା ପୂର୍ବରୁ ଆଲୋଚନା କରୁଥିଲେ ଶ୍ରଦ୍ଧା ଆଉ ବିଶ୍ୱାସ। ଶ୍ରଦ୍ଧା ବିଶ୍ୱାସ ମାନେ କ'ଣ ନା, ଯୋଉ ଶାସ୍ତ୍ର ମାନଙ୍କ କଥା ଆମେ ଆଲୋଚନା କରୁଛୁ ସେଇ ଶାସ୍ତ୍ର ମାନଙ୍କ ଉପରେ ବିଶ୍ୱାସ କରିବା। କାହିଁକି ବିଶ୍ୱାସ କରିବା, କିଏ ପ୍ରଶ୍ନ ବି କରିପାରେ, କାହିଁକି ବିଶ୍ୱାସ କରିବା ନା, ବିଶ୍ୱାସ କରିବା ଏଇଥିପାଇଁ ଯେ ସାଧୁ ସନ୍ଥ ମହାପୁରୁଷମାନେ ତାଙ୍କର ତପସ୍ୟା ଏବଂ ଯୋଗ ବଳରେ, ଜ୍ଞାନ ବଳରେ ଯାହା ଉପଲବ୍ଧି କରିଛନ୍ତି ସେ ଜ୍ଞାନ ଆମକୁ ଦେଇଛନ୍ତି। ଆମେ ସେଭଳି ତପସ୍ୟା କରିପାରିବାନି, ଆମର ସେଭଳି ଜ୍ଞାନ ନାହିଁ, ତେଣୁ ଯେଉଁ ଜ୍ଞାନ ଆମକୁ ପରମ୍ପରା ସୂତ୍ରରେ ମିଳିଛି ସେ ଜ୍ଞାନକୁ ଆମକୁ ଅବଶ୍ୟ ବିଶ୍ୱାସ କରିବାକୁ ହେବ, ଏଇଟା ହେଲା କଥା।
3: ସନ୍ଥ ତୁଳସୀ କହିଲେ,
2: ଆଜ୍ଞା,
3: ବିନୁ ବିଶ୍ୱାସ ଭଗତି ନାହିଁ, ତେହି ବିନୁ ଦ୍ରବହୀନ ରାମ, ରାମ କୃପା ବିନୁ ସପ ନାହିଁ, ଲୋଗନ ଲହଇ ବିଶ୍ରାମ।
2: ବାସ୍, ତେଣୁ ଏଇଭଳିଆ
3: ବିଶ୍ୱାସ ଭଗତି ନାହିଁ,
2: ଏଇ ବିଶ୍ୱାସଟାକୁ ଆମକୁ ରଖିବାକୁ ହେବ। ଦ୍ୱିତୀୟ କଥା ହେଲା, ଆଉ ଗୋଟିଏ କଥା ହେଲା, ଯିଏ ଏ ସୃଷ୍ଟିକୁ ରଚନା କରିଛନ୍ତି, ଯିଏ ସୃଷ୍ଟିକୁ ପାଳନ କରିଛନ୍ତି, ଯିଏ ସୃଷ୍ଟିକୁ ସଂହାର କରିବେ, ତାର ପ୍ରତୀକ ହେଉଛନ୍ତି ବା ତାର ସ୍ୱୟଂ ବିଗ୍ରହ ହେଉଛନ୍ତି ପରମାତ୍ମା ସ୍ୱୟଂ
3: ଜଗନ୍ନାଥ ମହାପ୍ରଭୁ।
2: ତେଣୁ ଏଇଟାକୁ ମଧ୍ୟ ବିଶ୍ୱାସ କରିବାକୁ ପଡ଼ିବ,
3: ବିଶ୍ୱାସ।
2: ଏବଂ ଏଇ ଯେଉଁ ଜଗନ୍ନାଥ ମହାପ୍ରଭୁ, ଆପଣ କହିବେ ସେ ତ ଗଡ଼କଣ୍ଟୁଣିଆରୁ ଆସିଲେ କି ନହେଲେ ଅମକ ପୀଠରୁ ଆସିଲେ, ସେ ତ ନିମ୍ବ ଗଛର ଦାରୁ, ସିଏ କେମିତି ପରମାତ୍ମା ପରମ୍ରହ୍ମ ହୋଇଯିବେ, ସେ କେମିତି ଜଗତଟାକୁ ପାଳନ କରିବେ, ଏମିତି ଅବାନ୍ତର ପ୍ରଶ୍ନ କଲେ ତା'ର କିଛି ଉତ୍ତର ନାହିଁ। ସିଏ ହେଉଛନ୍ତି ସ୍ୱୟଂ ଦାରବତନୁ ବୋଲି କୁହାହେଇଛି, ଏବଂ ତାଙ୍କୁ ଆମେ ବିଶ୍ୱାସ କରିକି ଆରାଧନା କରୁଛୁ, ଉପାସନା କରୁଛୁ, ଏବଂ
3: ବିଶ୍ୱାସ ମିଲେଇ ହରି ତର୍କେ ବହୁ ଦୂର,
2: ଏଇ ହେଲା ଗୋଟିଏ କଥା। ଦ୍ୱିତୀୟ କଥା ହେଲା, ଯିଏ ମହାପ୍ରଭୁ, ଯିଏ ରଥ ଉପରେ ବସିଛନ୍ତି, ଯିଏ ରତ୍ନ ସିଂହାସନ ଉପରେ ବିରାଜମାନ କରୁଛନ୍ତି, ସିଏ ମଧ୍ୟ ଆମ ଅନ୍ତର ଭିତରେ ଅଛନ୍ତି। ଏଇ କଥାଟା ଯଦି ବିଶ୍ୱାସ କରିଗଲେ ତାହେଲେ ରଥଯାତ୍ରାର ସବୁ ଫଳ ତ ଆପଣଙ୍କୁ ମିଳିଲା, ଆଉ କ'ଣ କି ନାହିଁ ମୋତେ କହନ୍ତୁ। ବାସ୍, ଯଦି ଏହା ହେଲା ଆମେ ଏଇଟା କାହିଁକି କରିପାରୁନେ, ତା ପଛରେ ଯେଉଁ ଅନ୍ତରାୟ ଗୁଡ଼ାକ ଅଛି, ବାଧା ଗୁଡ଼ାକ ଅଛି, ସେ ବାଧା ଗୁଡ଼ାକ ତିନିଟା ବାଧା, ଗୋଟେ ହେଲା ଆମର ଭୁକ୍ତି, ଗୋଟେ ହେଲା ଗତି, ଆଉ ଗୋଟେ ହେଲା ମୁକ୍ତି। ଭୁକ୍ତି କ'ଣ, ଯେହେତୁ ଆମେ ମଣିଷ ହୋଇକରି ଏ ସଂସାରକୁ ଆସିଛେ, ଆମର ଗୁଡ଼ାଏ ଭୋଗ ବାସନା ଅଛି ଏବଂ ରହିବ ମଧ୍ୟ ସ୍ୱାଭାବିକ, ତେଣୁ ସେ ଭୋଗ ବାସନା ଗୁଡ଼ାକ ଆମର ଚରିତାର୍ଥ ନହେଲେ ଆମର ଗତି ହେବ ନାହିଁ। ଗତି ମାନେ କ'ଣ, ଗତି ମାନେ ହେଉଛି ଆଧ୍ୟାତ୍ମିକତା କ୍ଷେତ୍ରରେ, ଚେତନା କ୍ଷେତ୍ରରେ ଆମର ଯେଉଁ ଅଗ୍ରଗତି ହେବ ତାକୁ ଆଧ୍ୟାତ୍ମିକ ଭାବରେ ଗତି ବୋଲି କୁହାଯାଏ। ଏବଂ ଭୁକ୍ତି ହେଲେ ଆପଣଙ୍କ ମନଟା ବୁଝିଯିବ, ଆପଣଙ୍କ ଭୋଗଟା ପ୍ରଶମିତ ହୋଇଯିବ, କାମନା ବାସନା ଗୁଡ଼ାକ ଚରିତାର୍ଥ ହୋଇଯିବେ, ଆପଣଙ୍କ ମନଟା ତୃପ୍ତ ହୋଇଯିବ। ତୃପ୍ତ ହୋଇଗଲା ପରେ ସେ ଦିଗରେ ଆପଣଙ୍କର ଅଗ୍ରଗତି ହେବ, ସିଏ ଭୁକ୍ତି ବି ଦିଅନ୍ତି, ଗତି ବି ଦିଅନ୍ତି। ଏବଂ ଭୁକ୍ତି ମିଳିସାରିଲା ପରେ, ଗତି ମିଳିସାରିଲା ପରେ, ତାପରେ ମୁକ୍ତି ଆପଣଙ୍କର କରତଳଗତ ହେବ। ତେଣୁ ଏ ତିନିଟା ଯାକ ଦେବା ପାଇଁ ଯିଏ ତାରମାଳ ତଳେ ଅଛନ୍ତି ଏବେ ତାଙ୍କ ପାଖରେ ସେ ସାମର୍ଥ୍ୟ ଥିବାରୁ ଆମେ ଏଇ ମୁହୂର୍ତ୍ତରେ ତାଙ୍କୁ ଦର୍ଶନ କରିବା, ତାଙ୍କୁ ଆରାଧନା କରିବା, ତାଙ୍କୁ ଉପାସନା କରିବା, ତାଙ୍କ ଗୁଣର କୀର୍ତ୍ତନ କରିବା, ଯେଉଁ ଆଉ ଆଠଟା ଭକ୍ତିର ମାର୍ଗ ଅଛି ତାକୁ ମଧ୍ୟ ପ୍ରୟୋଗ କରିବା। ଏସବୁ କଲେ ଆମର ଭକ୍ତି, ଗତି, ମୁକ୍ତି ଏ ତିନିଟା ଯାକ ଆମର ପ୍ରାପ୍ତ ହେବ। ଏଗୁଡ଼ାକ ସବୁଯାକ ହେଉଛି ଶାସ୍ତ୍ର ବିହିତ, ଏଗୁଡ଼ା ଶାସ୍ତ୍ରରେ କୁହାହେଇଛି, ତାକୁ କେବଳ ଅନୁପାଳନ କଲେ ଆମର ମଧ୍ୟ ଉପଲବ୍ଧି ଆସିଯିବ, ଅପରୋକ୍ଷ ଜ୍ଞାନ ମଧ୍ୟ ଆମର ହେବ। ଆପଣ ଦୀପଦ କହିକିରି ଆମର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ଆମେ ଡକ୍ଟର ନନ୍ଦୀଙ୍କୁ ମଧ୍ୟ ଅନୁରୋଧ କରିବା।
3: ଯେହେତୁ ମହାପ୍ରଭୁ ଏହି କ୍ଷେତ୍ରରେ ନରଚେଷ୍ଟା ମୁପାଦାୟ ହରିଶ୍ଚରତି ଭୂତଳେ, ତେଣୁ ଶାସ୍ତ୍ର କହୁଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନମ୍ କ୍ଷେତ୍ରମ୍ ଶ୍ରୀ ପୁରୁଷୋତ୍ତମମ୍। ପୁରୁଷୋତ୍ତମ କ୍ଷେତ୍ର ହେଉଛନ୍ତି ସାକ୍ଷାତ ବୈକୁଣ୍ଠ ଭୁବନ, ତେଣୁ ସାକ୍ଷାତ ବୈକୁଣ୍ଠ ଭୁବନରେ ଭଗବାନ ଅଛନ୍ତି, ସାକ୍ଷାତ ବୈକୁଣ୍ଠ ଭୁବନରେ ଆମେ ଅଛୁ, ତେଣୁ ବୈକୁଣ୍ଠ ଭୁବନର ସମସ୍ତ ସୁଖ ଏଇଠାରେ ହିଁ ଭକ୍ତ ପାଇବ ଯଦି ଭଗବାନଙ୍କ ପାଖରେ ସେ ମନୋନିବେଶ କରିବ ଏବଂ ତାଙ୍କୁ ଶ୍ରଦ୍ଧା କରିବ, ତାଙ୍କୁ ଭକ୍ତି କରିବ, ତାଙ୍କ ଉପରେ ଦୃଢ଼ ବିଶ୍ୱାସ ରଖିବ, ତେବେ ନିଶ୍ଚିତ ଭାବରେ ମନୁଷ୍ୟ ଏଇ ଶରୀରରେ ଗତିମୁକ୍ତି ପାଇଯିବ, ଏଥିରେ ସନ୍ଦେହର ଅବକାଶ ନାହିଁ। ମୁଁ ବର୍ତ୍ତମାନ ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ କଲ୍ୟାଣୀ ନନ୍ଦୀ ମହୋଦୟାଙ୍କୁ ନିବେଦନ କରୁଛି।
4: ଜୟ ଜଗନ୍ନାଥ। ସେଇଥିପାଇଁ ତ ସ୍କନ୍ଦ ପୁରାଣରେ ମଧ୍ୟ କୁହାଯାଇଛି, ନୀଳାଦ୍ରୌ ମହତି କ୍ଷେତ୍ରେ ସର୍ବଲୋକ ଏକ ପାବନେ ଦେବର୍ଷି ଗଣଗନ୍ଧର୍ବ ଯକ୍ଷ କିନର ସେବିତେ। ଇଏ ହେଉଛି ସେଇ ପରମ ପାବନ କ୍ଷେତ୍ର, ପୁଣ୍ୟ କ୍ଷେତ୍ର, ଯାହା ଯକ୍ଷ, ଦେବର୍ଷି, ଗଣ, ଗନ୍ଧର୍ବ ସମସ୍ତେ ପ୍ରଭୁଙ୍କର ସେବାରେ ସମର୍ପିତ ହୋଇଛନ୍ତି। ଆଉ ସେବାର ଗୋଟିଏ ଯାହା ହେଉଛି ପ୍ରଧାନ କଥା, ତାହା ହେଉଛି ପ୍ରେମ ଭକ୍ତି। କାରଣ ପ୍ରେମ ଭକ୍ତି ଯେଉଁ ଭକ୍ତି ରହିଛି, ଚାରି ଭକ୍ତି ମଧ୍ୟ ପ୍ରେମ ଭକ୍ତି ଅଟେ ସାର, ସେ ଭକ୍ତି ଅଟେ ଏକଠ ଗୋପୀମାନଙ୍କର। ଗୋପୀଙ୍କୁ ଭଜିଲା ଭକ୍ତ ପ୍ରେମ ଭକ୍ତି ପାଇଁ, ବିନା ପ୍ରେମ ଭକ୍ତିରେ ଦର୍ଶନ ମୋର ନାହିଁ। କାରଣ ପ୍ରେମ ଭକ୍ତି ବିନା ପ୍ରଭୁଙ୍କର ଦର୍ଶନ ନାହିଁ। ଆମେ ଦେଖିପାରୁଛୁ ସେଇ ପ୍ରେମର ଭାବର ବନ୍ଧନରେ ବାନ୍ଧି ହୋଇ ପ୍ରଭୁ ବର୍ତ୍ତମାନ ଅତି ସୁନ୍ଦର ଭାବରେ ଧୀରେ ଧୀରେ ଭକ୍ତମାନଙ୍କୁ ଆନନ୍ଦ ପ୍ରଦାନ କରି ସେଇ ସଚ୍ଚିଦାନନ୍ଦ ଘନ ବିଗ୍ରହ ତାହିଆ ତାଙ୍କର ଝୁଲୁଛି ନନ୍ଦୀ ଘୋଷ ରଥର ସେ ବାମ ପାର୍ଶ୍ୱରେ। ଯେଉଁ ସାରଥି ଅଛନ୍ତି ଦାରୁକ, ସେଇ ଯେଉଁ ମଠ ଅଛନ୍ତି ରାଧାବଲ୍ଲବୀ ମଠ, ଯେଉଁଠି ବର୍ତ୍ତମାନ ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ ଅନୁଷ୍ଠିତ ହେଉଛି ବା ସେଇ କାର୍ଯ୍ୟାଳୟ ରହିଛି, ସେଇ ପ୍ରତିଷ୍ଠାନର କଡ଼େ କଡ଼େ ପ୍ରଭୁ ନିଜେ ଆସୁଛନ୍ତି। ଆଉ ଘଣ୍ଟୁଆମାନେ ଅତ୍ୟନ୍ତ ସୁନ୍ଦର ଭାବରେ ଘଣ୍ଟକୁ ମଧ୍ୟ ବଜାଉଛନ୍ତି, ଯେଉଁ ଉଦ୍ଘୋଷଣ ଦେଉଛନ୍ତି, ଯାହା କୁହାଯାଇଛି ଯେ ମୁଁ ନୁହେଁ ଗୋଷ୍ଠୀର, ମୁଁ ନୁହେଁ ବ୍ୟଷ୍ଟିର, ଉତ୍କଳରେ ଅଛି ସତ ସକଳ ଧର୍ମ ମୋହଠାରେ କୂଳ, ମୁଁ ଜଗତର ନାଥ। ମୁଁ ଏକରେ ନୁହେଁ, ମୁଁ ଗୋଷ୍ଠୀର ନୁହେଁ, ମୁଁ ବ୍ୟଷ୍ଟିର ନୁହେଁ, ମୁଁ ଉତ୍କଳରେ ଅଛି ସତ, ମୁଁ ଉତ୍କଳର ସେଇ ଶ୍ରୀମନ୍ଦିର ରତ୍ନସିଂହାସନର ଅଧିଷ୍ଠିତ, ମୁଁ ହେଉଛି ମହାବାହୁ ଜଗତର ନାଥ। ମୁଁ କିନ୍ତୁ ମୁଁ ସମଗ୍ର ବିଶ୍ୱ ପ୍ରାଣୀମାନଙ୍କ ପାଖରେ ଅଛି। ସେଇଥିପାଇଁ ତ ଏ ଯାତ୍ରା ପରମ ପାବନ ଯାତ୍ରା, ପତିତ ପାବନ ଯାତ୍ରା, ଯେଉଁ ଯାତ୍ରାରେ ଆଜି ସାମ୍ୟ ମୈତ୍ରୀ ବାଣୀକୁ ପ୍ରଚାର କରି ବସୁନ୍ଧୈବ କୁଟୁମ୍ବକର ଯେଉଁ ବାଣୀ, ଯେଉଁଠି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ପ୍ରଭୁ ଆପଣେଇ ନେଉଛନ୍ତି ସମସ୍ତଙ୍କୁ। ଏ କ୍ଷେତ୍ର ଶରଧା ବାଲିର କ୍ଷେତ୍ର, ଏ କ୍ଷେତ୍ର ପୁଣ୍ୟର କ୍ଷେତ୍ର, ଏ କ୍ଷେତ୍ର ପରମ ପାବନ କ୍ଷେତ୍ର। ନାହିଁ ଦାନ ଧ୍ୟାନ, ନାହିଁ ଜପ ତପ, ନାହିଁ ତୀର୍ଥ ବ୍ରତ କିଛି, ନୀତି ନାମ ବ୍ରହ୍ମେ ବିହରି ପାରିଲେ ଏ ଜୀବକୁ ମୋକ୍ଷେ ଅଛି। ଏ ଜୀବ ଯଦି ତୁମେ ମୋକ୍ଷ ପାଉଛ କେବଳ ମୋରି ଭିତରେ, ମୋରି ପ୍ରେମରେ, ମୋରି ଭାବରେ ନିଜକୁ ନିୟୋଜିତ କର। ଆଜି କାଳିଆ ଠାକୁର ଭାରି ସୁନ୍ଦର ଦେଖାଯାଉଛନ୍ତି। ରଥଯାତ୍ରା ବେଳେ ଯେତେବେଳେ ଆସିଥିଲେ ପ୍ରଭୁ, ତାଙ୍କର ଟାହିଆ ନଥିଲା, ମନ ମାରିଥିଲା ଭଳିଆ ଦେଖାଯାଉଥିଲେ, କିନ୍ତୁ ଆଜି ପ୍ରଭୁ ତାଙ୍କର ଯେଉଁ ମସ୍ତକର ଟାହିଆ ଅତ୍ୟନ୍ତ ସୁନ୍ଦର, ଆଗଠାରୁ ଆହୁରି ସୁନ୍ଦର ଭାବରେ ସେ ଟାହିଆକୁ ପ୍ରସ୍ତୁତ କରାଯାଉଛି। ଆଉ ଯେଉଁ ଆଖି ଚକା ଚକା ଆଖି, ଯେଉଁ ଆଖିରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ଆଜି ବ୍ୟାପି ଯାଇ ଯେଉଁ ବିଶ୍ୱ ବ୍ରହ୍ମାଣ୍ଡକୁ ବ୍ୟାପିବାର ଯେଉଁ ଶକ୍ତି ଆଜି ସେ କାଳିଆ ଠାକୁରଙ୍କର ଆଖିରେ ରହିଛି। ଏମିତି ଠାଣିରେ ଅପରୂପ ଛବି କିଏ ଦେଖିଛ କି କେଉଁଠି? ଆଖି ଲାଗିଯାଏ, ପେଟ ପୁରିଯାଏ, ମର୍ତ୍ତ୍ୟ ବୈକୁଣ୍ଠ ଯେଉଁଠି ହେଉଛି ସେଇ ମର୍ତ୍ତ୍ୟ ବୈକୁଣ୍ଠର କ୍ଷେତ୍ର, ଯେଉଁ ବୈକୁଣ୍ଠପୁରରେ ତାଳଧ୍ୱଜ ରଥରେ ବିରାଜମାନ କରିଛନ୍ତି ବଳିଆ ରହୁଜ ଆଉ ମା ସୁଭଦ୍ରା ଜଗଜ୍ଜନନୀ, ଯିଏ ପଦ୍ମଧ୍ୱଜ ରଥ ଆଉ ଗରୁଡ଼ ଧ୍ୱଜ ରଥରେ ବିରାଜମାନ କରିବେ ଜଗନ୍ନାଥ। ଧୀରେ ଧୀରେ ପଦକୁ ପକାଇ ପାଦ ପାହୁଣ୍ଡ ପାହୁଣ୍ଡ ପକାଇ ଚାଲି ଆସୁଛନ୍ତି ଚାରମାଳ ଅଭିମୁଖେ, କିନ୍ତୁ ଘଣ୍ଟୁଆମାନେ ଶୃଙ୍ଖଳିତ ଭାବରେ ଘଣ୍ଟ ବଜାଉଛନ୍ତି। ଅନେକ ନୃତ୍ୟଶିଳ୍ପୀ ଗୋଟିପୁଅ ନୃତ୍ୟଠାରୁ ଆରମ୍ଭ କରି ନର୍ତ୍ତକ ଏବଂ ନର୍ତ୍ତକୀ ସେମାନଙ୍କର ନୃତ୍ୟର ଛନ୍ଦେ, ସେ ଘଣ୍ଟୁଆମାନଙ୍କର ଘଣ୍ଟର ତାଳର ତାଳେ ସେମାନେ ମଧ୍ୟ ଆଜି ନୃତ୍ୟ ସେବା ପ୍ରଦାନ କରୁଛନ୍ତି ମହାପ୍ରଭୁଙ୍କ ପାଖରେ। ସେବାର ଯେଉଁ ସମର୍ପିତ ଭାବନା ଏ ପ୍ରଭୁଙ୍କ ନିକଟରେ, ପ୍ରଭୁ ମଧ୍ୟ କିଛି ଚାହୁଁନାହାନ୍ତି, ପ୍ରଭୁ କେବଳ କହୁଛନ୍ତି ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟାମ ଅର୍ଚ୍ଚିତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଦଧାମି ଅହମ୍। ଯିଏ ମୋତେ ଯାହା କିଛି ଅର୍ପଣ କଲା ଆଜି ଭକ୍ତି ଭାବରେ, ମୁଁ ତାକୁ ହିଁ କେବଳ ମୁଁ ଘେନା କରିବି, ମୁଁ ତାକୁ ହିଁ କେବଳ ଗ୍ରହଣ କରିବି, କାରଣ ଭାବ ବିନୋଦିଆ ଭାବର ଠାକୁର ଭକ୍ତ ବତ୍ସଳ ହରି ଭକ୍ତଙ୍କ ପାଇଁ କଳେ ବର ହେ ଦଶ ମୂରତି ଧରି, ଭକ୍ତ ତୁମର କି କରିବ ଭକ୍ତ ବୋଲାରେ ଥାଅ, ଭକ୍ତ ପେଶିଲା ହସ୍ତିନାକୁ ଦୂତ ପଣରେ ଯାଅ। ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ଅଧୀନ, ଆପଣ ହେଉଛନ୍ତି ସେଇ ପ୍ରଭୁ ଯିଏ ଭକ୍ତଙ୍କର ପାଇଁ ନିଜେ ହସ୍ତିନାପୁରକୁ ଦୂତ ହୋଇଯାଇଥିଲ। ସେଇ କାଳିଆ ଶାନ୍ତ ମସ୍ତକରେ ଦୁର୍ବାକୁ ଧାରଣ କରି ତୃଣା ଦପି ସୁନି ଚେନ ତର ରୋପି ସହି ସୁନା ଅମାନୀୟ ମାନ ଦେୟ କୀର୍ତ୍ତନୀୟ ସଦାହରି। ସମଗ୍ର ବିଶ୍ୱକୁ ଆଜି ଏହା କହୁଛନ୍ତି ଯେ ସମସ୍ତେ ଆଜ୍ଞା ଆଜ୍ଞା
2: ଆମର କବି ଦୀନକୃଷ୍ଣ ଦାସ ଗୋଟେ ସୁନ୍ଦର କବିତା ରଚନା କରିଛନ୍ତି। ସେ କବିତାଟିର ଗୋଟିଏ ଧାଡ଼ି ପଢ଼ିଦେବା କି? ସେ କବିତାର ଗୋଟିଏ ଧାଡ଼ି
4: ଆଜ୍ଞା ଆଜ୍ଞା ଆଜ୍ଞା
2: ସେ ଗୋଟିଏ ଧାଡ଼ି ହେଉଛି

0: ଇଏ ପ୍ରସିଦ୍ଧ କବି ଦ୍ୱିତୀୟ କବି ଦୀନକୃଷ୍ଣ ଦାସଙ୍କ ରଚନା, ୟାରି ଉପରେ ମଧ୍ୟ ଆପଣ ଟିକେ କହିବେ ଯଦି ଆହୁରି ବଢିଆ ହବ।
1: ଦୀନକୃଷ୍ଣ ଦାସ ଯିଏ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଦେଇଥିଲେ ଏବଂ ତାଙ୍କର ଯୋଉ ରସକଲ୍ଲଳ ସେ ପ୍ରଭୁଙ୍କର ସେ ଲୀଳାକୁ ନେଇ ବର୍ଣ୍ଣନା କରିଥିଲେ, ସେଇ ଦୀନକୃଷ୍ଣ ଦାସ ଯିଏ ରୀତିଯୁଗର କବି ବା ଯାହାକୁ ରୀତିଯୁଗର ଯଦି ଆଦ୍ୟ କବି ଭାବରେ ଆମେ ଗ୍ରହଣ କରିବା ଓଡ଼ିଆ ସାହିତ୍ୟରେ, ଦୀନକୃଷ୍ଣ ଦାସ ହେଉଛନ୍ତି ସେ ଆଦି କବି ଯିଏ ରୀତିଯୁଗର ପ୍ରଭୁ ସେଇ ଭାବରେ ଚଉଦ ଭୁବନର ଯିଏ ବାର୍ତ୍ତା ଜାଣି ଆଜି ସମଗ୍ର ବିଶ୍ୱକୁ ସେଇ ମଧୁରତା ପ୍ରଦାନ କରି ଯେ ରସସିନ୍ଧୁ ଯେପରି ଆଜି ସେ ତଟ ପ୍ରଦେଶକୁ ଗ୍ରାସ କରୁଛି, ଠିକ୍ ସେହିପରି ପ୍ରଭୁଙ୍କର ଯେଉଁ ମସ୍ତକର ଯେଉଁ ଟାହିଆ ଆଜି ଦୋଳାମାନ ହେଉଛନ୍ତି, ସେ ଟାହିଆ ଆଜି ସମଗ୍ର ବିଶ୍ୱକୁ ସେ ଚତୁର୍ବର୍ଗ ପ୍ରଦାନ କରୁଛନ୍ତି, ଯାହାକୁ ଉପେନ୍ଦ୍ର ଭଞ୍ଜ ମଧ୍ୟ କହିଛନ୍ତି ସେ କମ୍ବୁ କଟକ ରାଜା ନାମେ ଜଗନ୍ନାଥ ଚାରି ବନେ ଚଉ ବର୍ଗ ଦେବାକୁ ସମର୍ଥ। ପ୍ରଭୁ ହେଉଛନ୍ତି ସେ ଚତୁର୍ବର୍ଗ ପ୍ରଦାନକାରୀ, ଯେଉଁ ଚତୁର୍ବର୍ଗ ପ୍ରଦାନକାରୀ ବର୍ତ୍ତମାନ ଟିକିଏ ରହିଯାଇଛନ୍ତି। ପଚାରୁଥିଲେ ଆଜି କାହିଁକି, ମୋତେ ଟିକିଏ ପୂର୍ବରୁ ଜଣେ ବନ୍ଧୁ ପଚାରୁଥିଲେ ଆଜି ପ୍ରଭୁ କାହିଁକି ବିଳମ୍ବ କରୁଛନ୍ତି। ଆରେ ପ୍ରଭୁ ବିଳମ୍ବ କରୁନାହାନ୍ତି, ଭକ୍ତଙ୍କ ପାଖରୁ ଯେତେବେଳେ ଆସୁଛନ୍ତି ସେ ହଲି ହଲି ଆସୁଛନ୍ତି। ପୁଣି ଚୈତନ୍ୟ ମହାପ୍ରଭୁ ଗୋଟେ ସୁନ୍ଦର କଥାଟିଏ ମଧ୍ୟ ଲେଖିଛନ୍ତି, ବିଶ୍ୱମ୍ବର ଜଗନ୍ନାଥ କିଏ ଚଲାଇତେ ପାରେ ଆପନା ଇଚ୍ଛା ହେ ଜଲେ କରିତ ବିହାର। ଏ ପ୍ରଭୁଙ୍କୁ କିଏ ନବ, କିଏ ତାଙ୍କୁ ଧରିବ, କିଏ ତାଙ୍କୁ ଟାଣିବ, ନିଜେ ତ ପ୍ରଭୁ ଆଜି ଆସିଛନ୍ତି ବିହାର କରୁଛନ୍ତି ଆନନ୍ଦର ଯାତ୍ରା। ଯେଉଁ ଯାତ୍ରା ହେଉଛି ପତିତ ପାବନ ଯାତ୍ରା, ସୁନ୍ଦର ଭାବରେ ଅଚ୍ୟୁତାନନ୍ଦ ଦାସ କହିଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାର ଗର୍ଭେଲି ନ ଜାପାଦେ ଚିନ୍ତନ୍ତି ଯୋଗୀ ଧ୍ୟାନ ହୋଇ ମଗ୍ନ ଯାହାକୁ କରୁଣା କରୁ ତୁହି ଭାବ ଗ୍ରାହୀ ତୋ ପାଦେ ପଦ୍ମରେ ସିଏ ବିଲୀନ ହୁଆଇ। ପ୍ରଭୁ ଆପଣ ହେଉଛନ୍ତି ଅନନ୍ତ କୋଟି ବ୍ରହ୍ମାଣ୍ଡର ଠାକୁର, ବିଶ୍ୱ ନିୟନ୍ତା, ତ୍ରିଭୁବନର ପତି। ଆପଣ ପ୍ରଭୁ ଯାହାକୁ କରୁଣା କରିବେ ଏ ସମଗ୍ର ବିଶ୍ୱ ଆପଣଙ୍କର ବିନା ନିର୍ଦ୍ଦେଶରେ ପତ୍ରଟିଏ ହଲିବ ନାହିଁ। ସେଇ ପ୍ରଭୁ ଆପଣଙ୍କର ଇସାରାରେ ଆଜି ଏଇ ଯେଉଁ ଯାତ୍ରା ହେଉଛି ଗୁଣ୍ଡିଚା ନାମେ ଯାତ୍ରା, ଯିଏ ହେଉଛି ଖ୍ୟାତ ହେଉଛି ଗୁଣ୍ଡିଚା ଯାତ୍ରା ନାମେ ଖ୍ୟାତ ପରମ ପାବନି ରଥଯାତ୍ରା ନାମେ।
2: ଶୁଣୁଥିଲେ ଶଙ୍ଖକ୍ଷେତ୍ର ପୁରୀଠାରେ ଅନୁଷ୍ଠିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର
3: ଶଙ୍ଖକ୍ଷେତ୍ର ପୁରୀଠାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ପବିତ୍ର ବାହୁଡ଼ା ଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ରିଲେ କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବାହୁଡ଼ା ଯାତ୍ରାର ଧାରା ବିବରଣୀ ପୁଣି ଶୁଣିପାରିବେ ଦିନ 2:15 ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଗୋଟାଏ ବାଜି 50 ହେବାକୁ ଯାଉଛି। ପ୍ରଥମେ ଓଡ଼ିଆ ଏବଂ ପରେ ପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।

ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି. ଆଜି ଅପରାହ୍ନ 2 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ. ନିଟ୍ UG ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ. କେନ୍ଦ୍ର କ୍ୟାବିନେଟ୍ରେ ଆଜି ଫାଷ୍ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ଚିଠା ପ୍ରସ୍ତାବ ଉପରେ ହେବ ଆଲୋଚନା, କହିଲେ ପ୍ରଧାନମନ୍ତ୍ରୀ. ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି

0: ସମସ୍ତ ସଦସ୍ୟ ଏହି ବିଷୟରେ ଆଲୋଚନା କରିବା ଲାଗି ଆଗ୍ରହ ପ୍ରକାଶ କଲେ ଏକ ଅର୍ଥପୂର୍ଣ୍ଣ ଆଲୋଚନା ହୋଇପାରିବ। ମନ୍ତ୍ରୀ କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାକୁ ନେଇ କଠୋର ନିୟମ ଅଣାଯିବ ବୋଲି ଦେଶବାସୀଙ୍କୁ ଆଶ୍ୱସ୍ତ କରିଛନ୍ତି। ଶ୍ରୀ ରିଜିଜୁ କହିଛନ୍ତି ନିଟ୍ ଘଟଣାରେ ପ୍ରଦର୍ଶନ କରୁଥିବା ପ୍ରମୁଖ ସକ୍ରିୟ କର୍ମୀମାନେ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯଦି ସାଂସଦମାନେ ବିଭିନ୍ନ ଆଳ ଦେଖାଇ ଆଲୋଚନାଠାରୁ ଦୂରେଇ ଯାଆନ୍ତି ତେବେ ଏହା ଦେଶବାସୀଙ୍କୁ ସକାରାତ୍ମକ ବାର୍ତ୍ତା ଦେବ ନାହିଁ।
1: पार्लियामेंट हम लोग चर्चा नहीं करेंगे तो बिल्कुल अच्छा संदेश नहीं जाएगा। मैं राहुल गांधी जी से अनुरोध करता हूं, आप अपने कांग्रेस पार्टी के साथियों को थोड़ा समझा दीजिए और बाकी कई पार्टी के MPs भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है, हम इसमें एक अच्छा सार्थक बहस क्यों नहीं कर सकते हैं।
0: ଶ୍ରୀ ରିଜିଜୁ କହିଛନ୍ତି ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ଶ୍ରୀ ରିଜିଜୁ ଗୃହ କାର୍ଯ୍ୟରେ ନିଜ ଦଳର ସଦସ୍ୟମାନଙ୍କୁ ପ୍ରବର୍ତ୍ତାଇବା ଲାଗି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ କହିଛନ୍ତି ସରକାର ନିଟ୍ ଘଟଣାରେ ଆଲୋଚନା ପାଇଁ ପ୍ରସ୍ତୁତ ଥିବାବେଳେ ବିରୋଧୀ ଦଳଗୁଡ଼ିକ ଗୃହ କାର୍ଯ୍ୟ ଚଳାଇବାରେ ସହଯୋଗ କରିବା ଉଚିତ। ତେବେ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ଆଜି ପୂର୍ବାହ୍ନ 11:00 ଲୋକସଭା ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ପ୍ରାଣବଳି ଦେଇଥିବା ଭାରତୀୟ ସେନାର ଦିବଂଗତ ଯବାନମାନଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ବାଚସ୍ପତି ଓମ୍ ବିର୍ଲା କହିଥିଲେ ଚଳିତ ବର୍ଷ ଜୁଲାଇ 26 ତାରିଖରେ କାର୍ଗିଲ୍ ବିଜୟ ଦିବସକୁ 27 ବର୍ଷ ପୂରଣ ହେଉଛି। ଦେଶର ଯବାନମାନଙ୍କ ଅଦମ୍ୟ ସାହସ ଶୌର୍ଯ୍ୟ ଏବଂ ବଳିଦାନର ପ୍ରତୀକ ଭାବେ ଏହି ଦିବସକୁ ପାଳନ କରାଯାଉଛି। ବାଚସ୍ପତି କହିଥିଲେ ସାରା ଦେଶ ମାତୃଭୂମି ପ୍ରତି ଅମର ଯବାନଙ୍କ ବଳିଦାନ ପାଇଁ ଋଣୀ ରହିବ। ଗୃହରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ସ୍ମୃତିରେ ନିରବ ପ୍ରାର୍ଥନା କରାଯାଇଥିଲା। ପରେ ବାଚସ୍ପତି ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଚେଷ୍ଟା କରୁଥିବା ବେଳେ ବିରୋଧୀ ସଦସ୍ୟମାନେ ସ୍ଲୋଗାନ ଦେବା ସହ ହଟ୍ଟଗୋଳ କରିଥିଲେ। ଶ୍ରୀ ବିର୍ଲା ସେମାନଙ୍କୁ ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି ଆହ୍ୱାନ ଦେଇଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ସେଥିପ୍ରତି ଦୃଷ୍ଟି ଦେଇନଥିଲେ, ଫଳରେ ବାଚସ୍ପତି ମଧ୍ୟାହ୍ନ 12:00 ପର୍ଯ୍ୟନ୍ତ ଗୃହ କାର୍ଯ୍ୟକୁ ମୁଲତବୀ ରଖିଥିଲେ।
2: ଦିନାଙ୍କ 26 ଜୁଲାଇ 2026 कारगिल विजय दिवस की 27वीं वर्षगांठ है। ये सभा भारतीय सशस्त्र बलों के उन वीर जवानों को श्रद्धा पूर्वक नमन करती है।
0: ରାଜ୍ୟସଭାକୁ ନିଟ୍ ଘଟଣା ନେଇ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00 ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ତେବେ ରାଜ୍ୟସଭା ଆଜି ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧର ଅମର ଯବାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ପରେ ଅଧ୍ୟକ୍ଷ ଶୂନ୍ୟକାଳରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କୁ କହିବା ଲାଗି ସୁଯୋଗ ଦେଇଥିଲେ। ଶ୍ରୀ ଖଡ୍ଗେ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତିବାଦ ସମ୍ପର୍କରେ ଉତ୍ଥାପନ କରିଥିଲେ। ତେବେ ହଟ୍ଟଗୋଳ ଜାରି ରହିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରାଯାଇଥିଲା। ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥକୁ ସରକାର ଅଗ୍ରାଧିକାର ଦେଉଛନ୍ତି ବୋଲି କହିଛନ୍ତି। ସଂସଦ ଭବନରେ ଆକାଶବାଣୀ ସମ୍ବାଦ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଏହି ମର୍ମରେ ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଛାତ୍ରଛାତ୍ରୀମାନଙ୍କୁ ବାର୍ତ୍ତା ଦେଇଛନ୍ତି। ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଯେଭଳି କଠୋର ଦଣ୍ଡବିଧାନ କରାଯାଇପାରିବ ସେ ନେଇ ଦୃଢ଼ ଆଇନ ପ୍ରଣୟନ କରିବା ଲାଗି ପ୍ରଧାନମନ୍ତ୍ରୀ କହିଥିବା ସେ କହିଛନ୍ତି। ରାଜ୍ୟସଭା ସାଂସଦ ରାହୁଲ ସିହ୍ନା କହିଛନ୍ତି ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଧାନମନ୍ତ୍ରୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଆଶ୍ୱାସନା ଦେଇଛନ୍ତି। ଶ୍ରୀ ସିହ୍ନା ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି। ଅନ୍ୟତମ ବିଜେପି ସାଂସଦ ଶଶାଙ୍କ ମଣି ସୋନମ ୱାଙ୍ଗଚୁଙ୍କ ଅନଶନ ପ୍ରତ୍ୟାହାର ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ସରକାର ପ୍ରଶ୍ନପତ୍ର ପ୍ରଘଟ ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି ଏବଂ ଏହାକୁ ସଂଗଠିତ ଅପରାଧ ଭାବେ ବିବେଚନା କରୁଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରେ ଲାଗୁ ହୋଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା NTAକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି PS ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧ୍ୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାର ଶୁଣାଣି କରି କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ NTA ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ଏହି ଘଟଣାରେ ଖଣ୍ଡପୀଠ ମାମଲାର ଅଗ୍ରଗତି ନେଇ ନିରୀକ୍ଷଣ କରିବେ ବୋଲି କହିଛନ୍ତି। ଏହି ପରୀକ୍ଷାକୁ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ ମାଧ୍ୟମରେ କରିବା ଲାଗି କେନ୍ଦ୍ର ସରକାର କେଉଁ ସବୁ ପଦକ୍ଷେପ

0: ପଦକ୍ଷେପ ନେଇଛନ୍ତି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତି, ଛାତ୍ରଛାତ୍ରୀମାନଙ୍କ ପ୍ରସଙ୍ଗକୁ ଗୁରୁତର ସହ ଗ୍ରହଣ କରି ସରକାର ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ତେବେ ଏଥିଲାଗି ସେ ନ୍ୟାୟାଳୟକୁ ଆଉ କିଛି ସମୟ ଦେବା ଲାଗି ଅନୁରୋଧ କରିଥିଲେ, ଫଳରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣାର ପରବର୍ତ୍ତୀ ଶୁଣାଣି ଲାଗି ଆସନ୍ତା 27 ତାରିଖକୁ ସମୟ ଧାର୍ଯ୍ୟ କରିଛନ୍ତି। ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ଦୋଷୀକୁ ଧରିବା ନିମନ୍ତେ କେନ୍ଦ୍ର ସରକାର ଗତ 2.5 ମାସ ମଧ୍ୟରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତ ରାତିରେ ଏକ ଭିଡ଼ିଓ ବାର୍ତ୍ତା ଦେଇ ଶ୍ରୀ ମୋଦି କହିଛନ୍ତି, ଇତିମଧ୍ୟରେ ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଗିରଫ କରାଯାଇ କାରାଗାରରେ ରଖାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ଏକ ସାମାନ୍ୟ ପ୍ରସଙ୍ଗ ନୁହେଁ ଏବଂ ଏହା ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକମାନଙ୍କ ଲାଗି ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ସେ କହିଛନ୍ତି। ଛାତ୍ରଛାତ୍ରୀମାନଙ୍କର ଯେଭଳି ପାଠପଢ଼ାରେ ଗୋଟିଏ ବର୍ଷ ବି କ୍ଷତି ନ ହୁଏ ତାହା ସୁନିଶ୍ଚିତ କରିବା ସରକାରଙ୍କ ସର୍ବୋଚ୍ଚ ଦାୟିତ୍ୱ, ତେଣୁ ଯଥାଶୀଘ୍ର ପୁନଃ ପରୀକ୍ଷା କରାଇବା ଆବଶ୍ୟକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରୀ ମୋଦି କହିଛନ୍ତି, ଗତକାଲି ସେ ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ସମ୍ପର୍କିତ ପ୍ରସ୍ତାବ ପ୍ରସ୍ତୁତ କରିବା ଲାଗି ବିଭାଗଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ପୃକ୍ତ ବିଭାଗଗୁଡ଼ିକ ଏ ଦିଗରେ ନିରନ୍ତର କାର୍ଯ୍ୟ କରିବା ପରେ ଗତକାଲି ବିଳମ୍ବିତ ରାତିରେ ଚିଠି ପ୍ରସ୍ତାବ ତାଙ୍କ ନିକଟରେ ଦାଖଲ କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଶ୍ରୀ ମୋଦି କହିଛନ୍ତି, ଫାଷ୍ଟ ଟ୍ରାକ୍ ଅଦାଲତ ସ୍ଥାପନ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କିତ ପ୍ରାବଧାନ ଏହି ଚିଠି ପ୍ରସ୍ତାବରେ ରହିଛି। ଆଜି କେନ୍ଦ୍ର କ୍ୟାବିନେଟ୍ରେ ଏ ସମ୍ପର୍କରେ ଆଲୋଚନା କରାଯିବା ପରେ ଏହାକୁ ଚୂଡ଼ାନ୍ତ ରୂପ ଦିଆଯିବ। ଆସନ୍ତା ସୋମବାର ଦିନ ସଂସଦରେ ଏହି ବିଧେୟକକୁ ଯଥାଶୀଘ୍ର ପାରିତ କରାଇବା ଲାଗି ସରକାର ନିରନ୍ତର ପ୍ରୟାସ କରିବେ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱାର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ ନ୍ୟୁଜ୍ ଅନ୍ ଏୟାର ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00 ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ପାକିସ୍ତାନ ଦ୍ୱାରା ଅଧିକୃତ ଜମ୍ମୁ ଓ କାଶ୍ମୀରରେ ଉଦ୍ଦେଶ୍ୟମୂଳକ ଭାବେ ସୃଷ୍ଟି କରାଯାଉଥିବା ପରିସ୍ଥିତିକୁ ଜାତିସଂଘ ଅଣଦେଖା କରିବା ପ୍ରସଙ୍ଗରେ ଭାରତ କ୍ଷୋଭ ପ୍ରକାଶ କରିଛି। ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ହରିଶ ପର୍ବଥାନାନି କହିଛନ୍ତି, ଅନ୍ୟ ଦେଶରେ ଘଟୁଥିବା ଏଭଳି ଘଟଣାକୁ ଜାତିସଂଘ ନିନ୍ଦା କରୁଥିବା ବେଳେ ପାକିସ୍ତାନରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେଉନାହିଁ। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଅପରାହ୍ନ 3:30 ଛେରା ପହଁରା ନୀତି ଚାରାମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଜାରି ରହିବାରୁ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ଆଜି ଅପରାହ୍ନ 2:00 ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ। ନିଟ୍ ୟୁଜି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ କେନ୍ଦ୍ର ସରକାର ଓ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ସତ୍ୟପାଠ ଦାଖଲ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଏବଂ ଶ୍ରୀକ୍ଷେତ୍ର ପୁରୀରେ ନବଦିନାତ୍ମକ ଯାତ୍ରା ଶେଷ କରି ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି ଚତୁର୍ଥ ମୂର୍ତ୍ତି। ସମ୍ବାଦ ଶେଷ।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ବଲ୍ସା ୱିଲିୟମ୍ସ।

0: The headlines. Prime Minister Narendra Modi calls for strict action against paper leaks, assures early passage of bill for proposing fast-track courts and stricter punishments to culprits. Second round of talks between government and CJP begins at Constitution Club over NEET paper leak row. Showdown continues in Parliament over NEET paper leaks. Lok Sabha adjourned for the day amid opposition uproar. Supreme Court directs Centre and NTA to file detailed affidavits on progress made in implementing reforms after NEET UG paper leak. India calls out United Nations for ignoring repression in Pakistan-occupied Kashmir, accuses Islamabad for systematically crushing rights of the people. IMD forecasts very heavy to extremely heavy rainfall over East Rajasthan, Gujarat and Madhya Maharashtra today. And India's Anahat Singh enters the semi-finals of World Junior Squash Championships. Prime Minister Narendra Modi has said that he has directed the departments to prepare a proposal for fast-track courts to tackle paper leaks, and they worked continuously and submitted the draft to him late last night. In a video message last night, Mr. Modi said this draft, which includes provisions for fast-track courts and stringent punishment, will be discussed by the Cabinet today. He said after incorporating the suggestions of Cabinet colleagues, it will be given its final shape. The Prime Minister said as the second week of Parliament begins on Monday, the government will make every effort to get the bill passed by the House at the earliest.
1: मैंने फास्ट ट्रैक कोर्ट के लिए विभागों को निर्देश दिए थे. विभागों ने लगातार मेहनत करके देर रात मुझे मुसद्दा भी दे दिया. फास्ट ट्रैक कोर्ट और कठोर सजा के प्रावधान के साथ का ये मुसद्दा कैबिनेट में चर्चा होगी. कैबिनेट के साथियों के सुझाव के बाद उसका अंतिम रूप दिया जाएगा और सोमवार से संसद का दूसरा सप्ताह शुरू हो रहा है, तब जल्द से जल्द उस बिल को सदन में पारित कराने का प्रयास किया जाएगा.
0: The Prime Minister said over the past 2.5 months since the paper leak incident, several steps have been taken. The culprits have been arrested and are in jail. Mr. Modi said the government's foremost responsibility was to ensure that students did not lose an academic year, and it was essential to conduct the examinations immediately.
1: I know that paper leak is not a mamuli vishay. Lakhon vidyarthi aur unke abhibhavakon ke liye bahut hi peedadayak hai. और इसलिए पेपर लीक घटना से अब तक पिछले 2.5 महीनों में अनेक वीत कदम उठाए गए. गुनहगारों को पकड़ा गया है, वे जेल में पड़े हैं. हमारा सबसे महत्वपूर्ण जिम्मा था कि विद्यार्थियों का एक वर्ष बर्बाद ना हो. सरकार ने अभी कम से कम समय में 22 लाख जितने विद्यार्थियों के एग्जाम हो जाए इसका प्रबंध किया.
0: The Lok Sabha has been adjourned till Monday as ruckus continued in the House for the fifth consecutive day today. When the House met after the first adjournment at 12 noon, Parliamentary Affairs Minister Kiran Rijiju said the government is ready to discuss the NEET paper leak issue from day one. He said due to certain conditions being imposed by the Congress, the discussion has not been able to proceed.
2: The government is ready to discuss the NEET paper leak issue from day one, but due to the behavior of the Congress, the discussion has not been able to proceed. It is the collective sentiment of all the members that there should be a meaningful discussion on the issue. Prime Minister Narendra Modi has assured the nation that a stringent law will be brought on this matter.
0: The minister said today in the cabinet meeting decisions will be taken on strict measures and the introduction of a strong law to address the paper leak issue. Earlier, when the Lok Sabha assembled for the day at 11 a.m, the House paid tributes to the martyrs of the Indian Armed Forces who gave the supreme sacrifice during the Kargil War. The Rajya Sabha has also been adjourned till 2 p.m. over the NEET issue. When the House met after the first adjournment at 12 noon, Chairman C.P. Radhakrishnan tried to take up question hour, but the opposition continued with their sloganeering, demanding the resignation of the Union Education Minister. As the ruckus continued, the upper house was adjourned till 2 p.m. Earlier, When the Rajya Sabha began its proceedings at 11 a.m., the House paid homage to the martyrs of the Kargil War.
3: On this occasion, this House pays its respectable homage to the gallant martyrs who made the supreme sacrifice in service of the nation. We also express our profound gratitude to all the members of the armed forces whose indomitable courage, steadfast determination, and selfless dedication in the face of extraordinary challenges continue to inspire the nation and reaffirm our collective resolve to uphold the unity, sovereignty, and integrity of the country.
0: Leader of opposition in the Lok Sabha, Rahul Gandhi, today said the opposition will not participate in any discussion on the NEET paper leak issue until the education minister is removed from his post. Talking to reporters at Parliament premises, Mr. Gandhi said students have three demands, including the resignation of the education minister. Samajwadi Party MP Dimple Yadav has demanded that accountability be fixed in the NEET paper leak case. On the government's proposal to bring in a stringent law to prevent examination paper leaks, she said that support for the bill would depend on the provisions the government incorporates in it. The second round of talks between leaders of the Cockroach Janata Party, CJP, and Bharatiya Janata Party, BJP, including Union Health Minister JP Nadda and Union Minister Jitendra Singh, is currently underway at the Constitution Club in the National Capital. The meeting follows significant developments in the ongoing youth-led protests over alleged irregularities in national-level examinations. The Supreme Court today directed the Centre and the National Testing Agency, NTA, to file detailed affidavits on the progress made in implementing reforms after the NEET UG paper leak. A bench of Justice P.S. Narasimha and Justice Alok Aradhe, while hearing the NEET paper leak case, said the affidavit must explain the steps taken to institutionalize the reforms instead of relying on ad hoc measures. The bench said they would be monitoring the issue very closely and would follow it up regularly. The top court further questioned the centre what it is doing to shift completely to an online mode. After which, the court has listed the matter for July the 27th. Activist Sonam Wangchuk has ended his hunger strike after 26 days at a private hospital in Gurugram last night in the presence of Union Ministers JP Nadda and Jitendra Singh. Sonam Wangchuk's wife, Gitanjali Angmo, and senior leaders of the apex body of Leh Ladakh were also present at the hospital when he ended his fast. Earlier, 65 members of parliament from different political parties had visited or signed letters urging him to break the fast. Mr. Wangchuk said this was done after long negotiations on various conditions. The Delhi police has informed that 480 Pakistan-based social media handles involved in coordinated misinformation campaigns have been identified and blocked. Delhi Police DCP Sumit Jha said these social media handles were involved in spreading rumours and false claims to mislead the students and the youth. He urged people to always verify information before trusting and sharing them. This is Akashwani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Welcome back to the Midday News. India has expressed disappointment with the UN for ignoring the repression in Pakistan-occupied Jammu and Kashmir POJK. India's permanent representative Harish Parvathaneni said, while similar developments in other countries are excoriated by the United Nations, such repression and developments in Pakistan do not receive the attention they deserve. He was speaking at the Security Council open debate on strengthening the mechanisms for peaceful settlement of disputes. Responding to Islamabad raising the Kashmir issue at the Security Council debate, he accused Pakistan of systematically crushing the rights of the people.
4: The ongoing developments in Pakistan-occupied Jammu and Kashmir fully expose the true nature of the Pakistani state. The world is witness to the continued suppression of basic rights, freedom of expression and association, and stifling of fundamental freedoms of Kashmiris in Pakistan-occupied Kashmir. These are not isolated instances, but part of a larger design by the Pakistani establishment in Pakistan-occupied Kashmir for close to 8 decades.
0: His remarks came after Pakistan once again sought to raise the Kashmir issue at the Security Council, prompting a firm rebuttal from India. President Draupadi Murmu today called for expanding economic and investment ties between India and Romania, saying the two countries have immense untapped potential for deeper commercial cooperation. Addressing the India-Romania Business Forum in Bucharest, the president said Romania's strategic location, skilled workforce and strong integration with the European Union make it a valuable partner for India and a gateway to the wider European market. President Murmu said the proposed India-European Union Free Trade Agreement will be a landmark in strengthening economic ties by promoting trade, investment and resilient supply chains.
5: India-EU Free Trade Agreement is an important milestone in India-EU strategic partnership. Trade and economic cooperation are central to the contemporary partnership. With a combined market of nearly 2 billion people and an economic zone of around $25 trillion, the India-EU FTA is among the most significant economic partnerships in the world and aims to deepening trade integration, strengthening investment flows, and building resilient and diversified supply chains.
0: Brent crude oil prices rose above $100 a barrel for the first time since May as tensions escalate in West Asia over concerns over global energy supplies. Brent crude, the global benchmark, gained more than 6% yesterday after U.S. strikes on Iran intensified and Yemen's Houthi rebels attacked oil tankers in the Red Sea, threatening a key shipping route. Income tax day is being observed across the country today, marking another milestone in India's evolving taxation system. The occasion commemorates the establishment and growth of the Income Tax Department while highlighting the country's journey towards a transparent, technology-driven and taxpayer-friendly tax administration. The India Meteorological Department, IMD, has issued a red colour warning for very heavy to extremely heavy rainfall over East Rajasthan, Gujarat and Madhya Maharashtra for the day. Heavy rainfall is also expected over Bihar, Karnataka, West Bengal, Himachal Pradesh, Madhya Pradesh and Uttarakhand till tomorrow. Similar weather conditions will continue over northeast India during the next 2 days. IMD said thunderstorms accompanied by lightning and gusty winds are likely to prevail over Tamil Nadu, Puducherry, Karaikal, West Bengal, Jammu and Kashmir, Jharkhand, Kerala, Mahi and Telangana till tomorrow. For Delhi, the weather agency has forecast a spell of very light rain accompanied by strong surface winds for the day. Prime Minister Narendra Modi today extended his best wishes to the Indian contingent who are participating in the Commonwealth Games in Glasgow, Scotland. In a social media post, Mr. Modi expressed confidence that Indian athletes will compete with passion, determination and a spirit of excellence. The Prime Minister said the skills and dedication of the country's athletes continue to inspire countless Indians. India's Anahat Singh has entered the semi-finals of World Junior Squash Championships after beating Egypt's Habiba Rizk 11-7, 11-5, 6-11, 11-9 in the quarterfinals. With this win, Anahat has become the first Indian to reach back-to-back semi-finals in the World Juniors and a firm favourite to win the title. Benchmark domestic equity indices pared their initial losses and were trading around 0.5% lower in afternoon trade today. The Sensex slipped 403 points to 75,989 and the Nifty fell by 116 points to 23,754. And now before we end the bulletin, the headlines once again. Prime Minister Narendra Modi calls for strict action against paper leaks, assures early passage of bill for proposing fast-track courts and stricter punishments to culprits. Second round of talks between government and CJP begins at Constitution Club over NEET paper leak row. Showdown continues in Parliament over NEET paper leaks. Lok Sabha adjourned for the day amid opposition uproar. Supreme Court directs Centre and NTA to file detailed affidavits on progress made in implementing reforms after NEET UG paper leak. India calls out United Nations for ignoring repression in Pakistan-occupied Kashmir, accuses Islamabad for systematically crushing rights of the people. IMD forecasts very heavy to extremely heavy rainfall over East Rajasthan, Gujarat and Madhya Maharashtra today, and India's Anahat Singh enters semi-finals of World Junior Squash Championships. With that, we end the midday news.
6: आकाशवाणी कटक महाप्रभु श्री जगन्नाथ पवित्र बाहुड़ा यात्रा सीधा प्रसारण पर वर्तमान आपण मानक नहीं जाऊ श्रीक्षेत्र पुरीर शरधा बाली को
7: अनुभव जे समस्त भितरे गोटे परिवारर भावना मध्य सृष्टि हो जाऊँगी कहीं आम महाप्रभु हूँ गोटे परिवारर महाप्रभु भाई अच्छा भौणी अच्छा सांगरे सेवक अच्छा आउ भक्त मानक नहीं तेणु ये जो महाप्रभु आम परिवारवादर ठाकुर आकु जो श्रद्धा लक्ष लक्ष श्रद्धा आने समस्ते कौन सी द्वेष ना कहीं क्या प्रति घृणा भाव ना
8: वसुधैव कुटुंबकम भाव
7: से कथा केवल शब्द से नुह आम प्रत्यक्ष भाव देखुचे
8: अनुभव कर
7: कहीं जन जन को रास्ता टिके मागुची से छाड़ी दौंस जन जन को पानी मागिबा पूर्वरु से पानी दे दौंस
8: जगन्नाथ प्राणतरे मनीष उद्बुद्ध हो
7: जड़े जदि पानी बोतल टे पी पानी की पकई दौर बोतल खाली बोतल आउ जड़े अपेक्षा कर पहरी नहीं जाऊँ तेणु गोटे सुंदर परिवार बड़ परिवार वसुधार परिवार जो समग्र विश्व को जो वार्ता श्रीक्षेत्र जाऊँ बड़दाण्ड रु ये हूँ महाप्रभुंर दिव्य लीला
8: साहय सहयोग सेवा संस्कार और समर्पण यही पांचटी विचार यही पांचटी गुण आम आज अनुभव करुचु बड़दाण्डे बड़गंडी छक पाखे रहीकि आम अनुभव करुचु जे महाप्रभु केते दयालु
7: मानव मानव देहे दिव्य ज्ञान देखि संतोष भगवान यही जो दिव्य ज्ञान ये मनीष भितर सृष्टि होवा करने अन्य को साहय करने अन्य को भल पाइबा श्रद्धा करने से आम जाणी दरकार जे प्रकृत मनीष जन्मर सार्थकता हूँ एति जे मनीष पणिया गोटे हृदय या दरकार आदि पशु आम भितर ये तफात आम जाचे जे सामान्य मेत पशुभीर नारायणम आहार निद्रा भय मैथुन यो चारिटा जिनस पशु आम मान भितर एक एकता रही मात्र समता रही मात्र आम भितर जो दिव्य गुण हूँ
9: अच्छा त्रिपाठी महाशय डॉक्टर कानून को महाशय आपण मते सुनि परचंदी
8: आमे समाज रे निश्चित भाव रे जने जने भलो मनीष बा एही ज्ञान प्रदान करबा पई महाप्रभु एही प्रकार रो विचार रखी चंदी एही प्रकार रो वार्ता रखी चंदी एही प्रकार रो भाव रखी चंदी एउ आमे आशा करबा जे प्रकृत रे महाप्रभु को रे जो विश्व प्रसिद्ध आज बाहुड़ा यात्रा आमे देखुचू अनुभव करुचू
7: प्रथम केन्द्र केन्द्र सहित आमर जोगाजोग रखुचु
9: हाँ मत शुणी पार डॉक्टर त्रिपाठी
8: हाँ हाँ कहुची
9: हाँ ये तीन रथ रे ठाकुर माने आरूढ़ हो गला परे वर्तमान चारमाल तलु सब लोक बाहर कर दिया जाउची आरक्षी बाहिनी माने बहुत लोक थिले चारमाल तले तेणु तांकु निजे पूरी पुलिस एसपी निजे तत्वावधान रे समस्त को बाहर करुचंती परवर्ती कार्यक्रम गजपति महाराजांकर छेरा पहरा हबो किछि सूचना अछि कि सेपटु
8: नै आसी नहंती गजपति महाराज आसी नहंती किंतु आ अल्प समय भितरे आसीबे बोली आमे भाबुचु चिंता करुचु एवं आगुरु तामजान जाइकिरी सेही पहुंची जाइची बड़ संकटारे पहुंची जाइची तेणु खबर पाइला परे गजपति महाराज कार रे आसीबे बड़ संक पाखुरु जिबे आपणकर तामजान रे सेही सरदा बाली गुंडीचा मंदिर सम्मुखस्थ सेही रथ निकट को
9: अच्छा सेपटे गहली केमती अछि
8: बहुत बहुत गहली अछि आगे आपणकर श्रीमंदिर पाखु धीरे धीरे ये बढ़ीगला आप न देखिले विश्वास
9: करपटे श्रीमंदिर आड़ को बाट चाहते केमती जना जा
8: बहुत गहली आज्ञा केवल भाव समुद्र
9: अच्छा
8: भाव
9: समुद्र मुंडमा
8: कला धला नाली हलदी विभिन्न रंगर पोशाक मंडित हो सरदा बाली रु जीवा आसवा कर सत्य जीवा आसवा चली
9: अच्छा ହଉ ତାହେଲେ ଆମର ଅପେକ୍ଷା ରହିବ ଗଜପତି ମହାରାଜା କେତେବେଳେ ଆସିବେ, ଏବଂ ଗଜପତି ମହାରାଜା ଆସିଲେ ପରବର୍ତ୍ତୀ କାର୍ଯ୍ୟକ୍ରମ ବର୍ତ୍ତମାନ ଅଛି। ବର୍ତ୍ତମାନ ସିନ୍ଧୁକ ସବୁ ଆସିକରି ରଥମାନଙ୍କ ଉପରେ ରହିଲାଣି, ତାପରେ ରାମକୃଷ୍ଣ ମଦନ ମୋହନ ଏମାନେ ସମସ୍ତେ ରଥକୁ ବିଜେ ହେବେ। ତେଣୁ ବିଜେ ହେଲା ପରେ ଗଜପତି ମହାରାଜା ଛେରାପରା କରି ଆସିବେ। ବର୍ତ୍ତମାନ ଅଢ଼େଇଟା ହେଲା, ଭାବୁଛୁ ଆଉ ଅଧଘଣ୍ଟା ଘଣ୍ଟେ ଭିତରେ ଏସବୁ କାର୍ଯ୍ୟ ସମାପନ ହେବ। ଚାରିଟା ସମୟ ଧାର୍ଯ୍ୟ ହୋଇଛି ରଥ ଟଣା ପାଇଁ, ତେଣୁ ରଥ ଟଣା ପାଇଁ ଚାରିଟା ଭିତରେ ଏସବୁ କାର୍ଯ୍ୟ ସମାହିତ ହୋଇକରି ଧାର୍ଯ୍ୟ ସମୟରେ ରଥଯାତ୍ରା ହୋଇଯିବ, ଏ ପ୍ରକାର ଗୋଟେ ଆଶା ଆସୁଛି ମନରେ। ଆଉ କ'ଣ କହିବେ ସେପଟୁ କହନ୍ତୁ।
7: ନିଶ୍ଚିତ ଆଜ୍ଞା, ନିଶ୍ଚିତ ନାଇଁ, ଭଲ ଲାଗିଲା ଆଜି ସୁନ୍ଦର ଭାବରେ ଏ କାର୍ଯ୍ୟକ୍ରମଟି ଆପଣ ଯେଉଁଭଳି ଭାବରେ ଆଜି ପହଣ୍ଡି ବିଷୟରେ ଯେଉଁ କହିଲେ ବହୁତ ଭଲ ଲାଗିଲା। ବର୍ତ୍ତମାନ ଆମେ ଦେଖିପାରୁଛେ ଯେଉଁ ଆରକ୍ଷୀ ବାହିନୀ ମାନେ ତାଙ୍କର ସାଜସଜା ଯେଉଁ ଦୌଡ଼ି ଏବେ ଆଜି କରଣ କରିବା ପାଇଁ ନେଇକରି ଯାଉଛନ୍ତି, ଏଥିରୁ ଆମେ ସ୍ପଷ୍ଟ ଅନୁମାନ କରିପାରୁଛୁ ଯେ ଗଜପତି ମହାରାଜ ଆଉ ମାତ୍ର 5-10 ମିନିଟ୍ ଭିତରେ ଆମର କେନ୍ଦ୍ର ଆଗ ଦେଇଯିବେ, ଇଏ କଥା ମଧ୍ୟ ଆମେ ଅନୁଭବ କରିପାରୁଛୁ। ଆଉ ସେଥିପାଇଁ ପ୍ରସ୍ତୁତି ଚାଲିଛି। ତେବେ ଶ୍ରଦ୍ଧାଳୁମାନଙ୍କର ଯେଉଁ ଗହଳି ଅତି ମାତ୍ରାରେ ବଢ଼ି ବଢ଼ି ଚାଲିଛି, ତେଣୁ ଯିଏ ଯେଉଁ ପ୍ରକାର କର୍ତ୍ତବ୍ୟରେ ସବୁ ଲାଗିଛନ୍ତି, କିଏ ଭୋଗ କିଣୁଛନ୍ତି, କିଏ ଦର୍ଶନ ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥାକୁ ସଂକୀର୍ତ୍ତନ ମାଧ୍ୟମରେ ମହାପ୍ରଭୁଙ୍କର ଆଶୀର୍ବାଦ ନେବା ଭାଙ୍ଗି ଯାଉଛନ୍ତି।
9: ପ୍ରତାପ ବାବୁ,
7: ଭିତରେ ବର୍ତ୍ତମାନ
9: ଗହଳି ତ ହେବ, ରଥଯାତ୍ରାରେ ଆଉ ଗହଳି ହେବନି କେବେ, କେଉଁଠି ଗହଳି ହେବ, ସେ ଗହଳି ହଉ କିଛି ଜାୟଜ ନାହିଁ। କିନ୍ତୁ ଆଜି ଯାହା ପାଗ ଅଛି ଏବଂ ପାଣିପାଗର ବ୍ୟବସ୍ଥା, ଯାହା ପବନ ଯେମିତି ବହୁଛି, ଉତ୍ତାପ ଯେମିତି ଅତି ବେଶୀ ନାହିଁ, ଆଉ ତାର ଭିତରେ ଲୋକମାନଙ୍କର ଯିବା ଆସିବା ସମାଗମ ଏସବୁ ଏପର୍ଯ୍ୟନ୍ତ ଶୃଙ୍ଖଳାର ସହିତ ଚାଲିଛି, ଆପଣଙ୍କ ଆଖିରେ କୌଣସି ଲୋକ ବେହୋସ ହେବା କି କିଛି ଅଘଟଣ ଘଟିବା ଏଭଳି କିଛି ପଡ଼ିଛି କି ସେପଟେ?
7: ନାଇଁ, ସେପରି କୌଣସି ପରିସ୍ଥିତି ଏପର୍ଯ୍ୟନ୍ତ ଆସି ନାହିଁ।
9: ବାଃ, ବହୁତ ବଢ଼ିଆ। ଆମର ଏପଟେ ମଧ୍ୟ ଯେଉଁଟା ଶରଧା ବାଲିରୁ ଆମେ ବଡ଼ଶଙ୍ଖ ପର୍ଯ୍ୟନ୍ତ ଦେଖୁଛୁ, ଗୋଟିଏ ମଧ୍ୟ ଲୋକ କେହି ଆମ୍ବୁଲାନ୍ସରେ ଯିବାର ଦୃଷ୍ଟିରେ ଆମର ପଡ଼ିନାହିଁ। ତେଣୁ ଜଣାପଡ଼ୁଛି ମହାପ୍ରଭୁଙ୍କର ଅପାର କରୁଣାରୁ ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ ନୀତି ସମ୍ପାଦନ ହୋଇଛି। ଭକ୍ତ ଶ୍ରଦ୍ଧାଳୁମାନେ ଭଲରେ ଭଲରେ ଆସିକରି ଦର୍ଶନ କରିକିରି ଯାଉଛନ୍ତି। ଅନେକ ଆରକ୍ଷୀ ବାହିନୀର ସବୁ ଆରକ୍ଷୀ ବାହିନୀମାନଙ୍କୁ ଆମେ ଦେଖୁଛୁ, ତା ଭିତରେ କିଛି ମହିଳା ଆରକ୍ଷୀ ମଧ୍ୟ ଅଛନ୍ତି, ସମସ୍ତେ ଶରଧା ବାଲିରେ ଲମ୍ବା ହୋଇକରି ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି। ଆଉ ରଥ କଡ଼ନ ଭିତରୁ ଲୋକମାନଙ୍କୁ ଯେଉଁମାନେ ଥିଲେ ପହଣ୍ଡି ଦର୍ଶନ କରିବା ପାଇଁ ଥିଲେ, ସେମାନଙ୍କୁ ସବୁ ବାହାର କରିଦିଆ ହେଉଛି। ତେଣୁ ରଥ ଟଣା ପାଇଁ ଗଜପତି ମହାରାଜାଙ୍କ ସ୍ୱାଗତ ପାଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ ଯେମିତି କରାଯିବା କଥା ସେ ବିଧିବିଧାନ ସହିତ ସେସବୁ କରାଯାଉଛି। ଆଉ ଗୋଟେ, ଆପଣ ତ ଦୂରରୁ ଦେଖିପାରିନଥିବେ, କେବଳ ଧାରା ବିବରଣୀରୁ ଯାହା ଶୁଣିଥିବେ, ଏଥର ମହାପ୍ରଭୁଙ୍କର ଏ ଯେଉଁ ଟାହିଆ ସତେ ଯେମିତି ଆମର ଅନୁଭବ ହେଲା ଯେ ଗତଥର ଟାହିଆ ନଥିଲା ବୋଲି ଭକ୍ତମାନଙ୍କ ମନରେ ଯେଉଁ ଦୁଃଖ ହୋଇଥିଲା, ମହାପ୍ରଭୁଙ୍କର ମନରେ ଟିକେ ଯେଉଁ ମ୍ଲାନି ଆସିଥିଲା, ସେ ମ୍ଲାନି ତ ଅପସରି ଯାଇଛି, କିନ୍ତୁ ସେ ଯେଉଁ ଭକ୍ତଙ୍କ ମନରେ ଯେଉଁ ଟିକେ ଦୁଃଖ ହୋଇଥିଲା ସେ ଦୁଃଖ ଦୂର ହୋଇଯାଇଛି, ଏବଂ ଟାହିଆ ବହୁତ ସୁନ୍ଦର ହୋଇଛି। ଏତେ ସୁନ୍ଦର ଟାହିଆ ମୋର ମନେ ପଡ଼ୁନି ଯେ ଗତ ବର୍ଷମାନଙ୍କରେ ଏମିତି ସୁନ୍ଦର ଟାହିଆ ଆମେ ଦେଖିଥିଲୁ, ଗୁଣ୍ଡିଚାରେ ଦେଖିନଥିଲୁ ବୋଲି ଏମିତି ଆମକୁ ଲାଗୁଛି କି ପ୍ରକୃତରେ ଟାହିଆଟା ବହୁତ ସୁନ୍ଦର ହୋଇଛି ସେ କଥା ଆମେ କହିପାରିବୁ ନାହିଁ, କିନ୍ତୁ ଆମର ଅନୁଭବ ହେଉଛି ଏଇଆ। ଡକ୍ଟର ଦାସଙ୍କର ମଧ୍ୟ ସେହି ପ୍ରକାର ଅନୁଭବ, ବଡ଼ ସୁନ୍ଦର ଟାହିଆ ଦୋଳାୟମାନ ରୀତିରେ ଟାହିଆ ହଲେଇ ହଲେଇ ମହାପ୍ରଭୁ ଚାରମାଳ ଉପରକୁ ଗଲେ, ଏବଂ ସୁନ୍ଦର ଭାବରେ ସେବକମାନେ ମଧ୍ୟ ଅତି ନିର୍ବିଘ୍ନର ସହିତ ମହାପ୍ରଭୁଙ୍କୁ ବର୍ତ୍ତମାନ ନେଇକି ରଥ ଉପରେ ତାଙ୍କୁ ଆରୂଢ଼ କରାଇଛନ୍ତି। ମୋଟାମୋଟି ଏପର୍ଯ୍ୟନ୍ତ ଭଲ ସୁନ୍ଦର ଭାବରେ ବାହୁଡ଼ା ଯାତ୍ରା ସମାହିତ ହୋଇଛି। ଆଶା କରିବା ଯେ ଆହୁରି ସୁନ୍ଦର ଭାବରେ ଏ ତିନି ରଥ ଯାଇକରି ଆଜି ସିଂହଦ୍ୱାରରେ ପହଞ୍ଚି ଯାଆନ୍ତୁ, କାରଣ ବର୍ଷା ନାହିଁ, କୌଣସି ଅସୁବିଧା ନାହିଁ, ଭକ୍ତମାନଙ୍କର ସମାଗମ ଅଛି, ତେଣୁ ଉତ୍ସାହ ଲୋକଙ୍କ ଭିତରେ ଅଛି। କାରଣ କିଛି ଅଘଟଣ ଘଟି ନଥିବାରୁ ଲୋକମାନଙ୍କ ଭିତରେ କୌଣସି ଭୟ ବା କୌଣସି ଆଶଙ୍କା ମଧ୍ୟ ନାହିଁ। ତେଣୁ ସେ ଉତ୍ସାହର ସହିତ ଲୋକମାନେ ଟାଣି ନେଇକରି ଆଜି ସିଂହଦ୍ୱାର ପାଖରେ ରଥକୁ ପହଞ୍ଚାଇ ଦେବେ, ଏ ବିଶ୍ୱାସ ମଧ୍ୟ ମନରେ ଆସୁଛି। ଆଉ କ'ଣ ସୂଚନା ଦେବାର ଅଛି ଯଦି ଦ୍ୱିତୀୟ କେନ୍ଦ୍ରରୁ ଦିଅନ୍ତୁ, ଏବଂ ଗଜପତି ମହାରାଜା ଆସିବା ପରେ ରଥ ଛେରା ପହଁରା ବେଳକୁ ଆମ କେନ୍ଦ୍ର ସକ୍ରିୟ ହେବ, ଆପଣ ସେଇଠୁ ଯାହା କହିବା କଥା କହନ୍ତୁ।
7: ଯାଉ ସୁନ୍ଦର ଭାବରେ ଆମର ପ୍ରଥମ କେନ୍ଦ୍ର ଆଗରେ ଆମେ ଦେଖିବାକୁ ପାଉଛୁ ଶ୍ରୋତା ବନ୍ଧୁ, ବହୁ ସଂଖ୍ୟାରେ ପ୍ରାୟତଃ ସହସ୍ରାଧିକ ଶ୍ରଦ୍ଧାଳୁମାନେ ନିରନ୍ତର ସେମାନେ ନିଃଶୁଳ୍କ ଭୋଜନ କରୁଛନ୍ତି। ଆଉ ସେଇ ଯେଉଁ ଭୋଜନ କରିବା ପରେ ସେମାନଙ୍କର ଯେଉଁ ପତ୍ର ଏସବୁ ପଡ଼ିଯାଉଛି ତାକୁ ମଧ୍ୟ ପରିଷ୍କାର କରାଯାଉଛି, ଯେହେତୁ ଆଉ ଦୁଇ ଘଣ୍ଟା ଭିତରେ ଯାହା ଅନୁଭବ କରାଯାଉଛି ରଥ ଏଇପଟ ଦେଇଯିବ। ତେଣୁ ସବୁ କ୍ଷେତ୍ରରେ ସମସ୍ତେ ଚଳଚଞ୍ଚଳ, ଆଉ ଗଜପତି ମହାରାଜାଙ୍କର ଆଗମନର ସୂଚନା ଆମେ ପାଇଯାଉଛୁ ବର୍ତ୍ତମାନ। ଯାହା ଦେଖୁଛୁ ଯେଉଁ ଟାର୍ଗେଟ କରାଯାଉଥିଲା ତାହା ବର୍ତ୍ତମାନ ଆଗକୁ ଆଗକୁ ଚାଲୁଛି, ଆଉ ଆମେ ଆଉ ଅଳ୍ପ ସମୟ ଭିତରେ ସ୍ପଷ୍ଟ ସୂଚନା ଆମ କେନ୍ଦ୍ର ପାଖରୁ ଆମେ ଦେଇପାରିବୁ।
8: ପ୍ରତାପ ବାବୁ ଆଜି ଯେଉଁ କଥା କହୁଥିଲେ ଶାନ୍ତନୁ ବାବୁ ଯେ ଟାୟାରଟା ଏତେ ସୁନ୍ଦର ଦେଖାଯାଉଛି, ଆମର ମଧ୍ୟ ସେଇ ଅନୁଭବ, ଆମେ ଦେଖୁଛେ ଅନୁଭବ କରୁଛେ ଏତେ ଦେଦୀପ୍ୟମାନ ଟାହିଆ, ଯେଉଁ ଟାହିଆ ଭିତରେ ସତ୍ୟ ଜ୍ୟୋତି ବାହାରୁଛି, ସେ ଜ୍ୟୋତିର ପଟାନ୍ତର ନାହିଁ, ଏବଂ ଯେଉଁ ଟାହିଆ ଆଗକୁ ହଲିଲେ ବ୍ରହ୍ମସତ୍ୟ, ପଛକୁ ଗଲେ ଜଗତ ମିଥ୍ୟା, ଏଇ ଯେଉଁ ଜ୍ଞାନ ଆମକୁ ଦେଉଥିଲା ଶାସ୍ତ୍ର ଅନୁସାରେ ଆଜି ପ୍ରତ୍ୟକ୍ଷ ଭାବରେ ଅନୁଭବ କରି ଜାଣିଲେ ଯେ ବାସ୍ତବରେ ତାହା ହିଁ ସତ୍ୟ। ଏ ଦୋଳାୟମାନ ଟାହିଆ ସର୍ପାକୃତି ଟାହିଆ, ଏ ଟାହିଆ ଯେତେବେଳେ ଝୁଲୁଛି ଆମକୁ ଏଭଳି ଜ୍ଞାନ ଦେଉଛି, ଆମକୁ ଏଭଳି ବିଚାର ଦେଉଛି, ଆମେ ସତ୍ୟ ପଥରେ ଯିବା ଉଚିତ, କାରଣ ସତ୍ୟର ପଥ ହେଉଛି ଧର୍ମର ପଥ, ଧର୍ମର ପଥ ହେଉଛି କର୍ମର ପଥ, ସତ୍ୟ ପଥେ ଧର୍ମ ପଥେ ଘେନି ଯାଅ ମୋତେ, ବସାଅ ପରାଣ ମୋର ତବ ପ୍ରେମ ସ୍ମୃତି।
7: ଏହି ଟାହିଆକୁ ଦିବ୍ୟ ଟାହିଆର ଦର୍ଶନ କେବଳ ଆମେ ଏଠି କରୁନାହେଁ, ଏହା କୋଟି କୋଟି ନର ନାରାୟଣ ତାଙ୍କ ହୃଦୟରେ ସେମାନେ ସାଇତିକି ରଖୁଛନ୍ତି ମହାପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନକୁ। ତେଣୁ ଭଲକୁ ସବୁବେଳେ ଚାହିଁ ବସିଥାନ୍ତି ଏ ଜଗତର ପ୍ରତିଟି ମଣିଷ ଅପେକ୍ଷା କରିଥାଏ। ତେଣୁ ଜଗନ୍ନାଥ ମହାପ୍ରଭୁ କେତେ ସୁନ୍ଦର ହୋଇପାରିବେ ସେ ସୁନ୍ଦରକୁ ଦେଖିବା ପାଇଁ ଆମ ଭିତରେ ମଧ୍ୟ ପ୍ରତିଯୋଗିତା ରହିଥାଏ, ଯେତେ ଦେଖୁଥିଲେ ନୂଆ ସେ ଲାଗଇ ନୂଆ ଦିଶୁଥାଏ। ତେଣୁ ତାଙ୍କୁ ଦେଖିବାରେ ଗୋଟିଏ ଶ୍ରଦ୍ଧାଳୁ ଯଦି ସକାଳ ସମୟରେ ମଙ୍ଗଳ ଆଳତୀରେ ଦର୍ଶନ କରିଛି, ସେ ବଲ୍ଲଭରେ ଦେଖିଲେ ଆହୁରି ନୂଆ, ଦ୍ୱିପହର ଧୂପ ପରେ ଦେଖିଲେ ସକାଳ ଧୂପରେ ଆହୁରି ନୂଆ, ଯେତେ ଥର ମହାପ୍ରଭୁଙ୍କୁ ସେ ଦେଖିପାରୁଥିବ ତା ଭିତରେ ନୂଆ ନୂଆ ଦେଖିବାର ସେଇ ଭାବ ସୃଷ୍ଟି ହେଉଥିବ। ତେଣୁ ତାଙ୍କୁ କୁହାଯାଏ ନବନିରଦ ସୁନ୍ଦର କାନ୍ତି ଧରମ ରସ ସାଗର ନାଗର ଭୂପବରମ ଶୁଭ ବଙ୍କିମ ଚାରୁ ଶିଖଣ୍ଡ ଶିଖମ ଭଜ କୃଷ୍ଣ ନିଧିମ ବ୍ରଜ ରାଜ ସୁତମ। ତେଣୁ ମହାପ୍ରଭୁ ସବୁବେଳେ ଗୋଟେ ନୂଆର ପରିବେଶକୁ ଆସନ୍ତି, ତାଙ୍କର ସିଏ ଯେତେବେଳେ ଅବକାଶ ସମୟରେ ଖଣ୍ଡିଏ ଗାମୁଛା ପିନ୍ଧି ବସିଥାନ୍ତି, ତାଙ୍କୁ ଶ୍ରଦ୍ଧାଳୁ ଦେଖିଲେ ଯେମିତି ଲାଗେ ଯେତେବେଳେ ସିଏ ବଡ଼ସିଂହାର ବେଶ ଫୁଲରେ ପୁଷ୍ପ ଆଭୂଷଣରେ ମଣ୍ଡିତ ହୋଇଯାଆନ୍ତି, ସମଗ୍ର କେବଳ ଚକ୍ଷୁ ଦୁଇଟି ଚକ୍ଷୁକୁ ଛାଡ଼ିଲେ ସେତେବେଳେ ମଧ୍ୟ ଆହୁରି ଆନନ୍ଦ ଦିଶନ୍ତି। ତେଣୁ ତାଙ୍କର ଦର୍ଶନ ସବୁବେଳେ ନୂଆ, ଏବଂ ଇଏ ଜାତି ଇଏ ଯେଉଁ ଜଗନ୍ନାଥ ପ୍ରେମୀମାନେ ଯେଉଁମାନେ ଜଗନ୍ନାଥଙ୍କୁ ନିଜର କରିଛନ୍ତି ସେମାନେ ମହାପ୍ରଭୁଙ୍କୁ ସଦା ସର୍ବଦା ଦେଖିବାକୁ ଚାହାନ୍ତି। ଆଉ ଇତି ଅବସରରେ ଶ୍ରୋତାବନ୍ଧୁ ଆପଣମାନେ ଅନୁଭବ କରିବେ ଯେ ଶ୍ରଦ୍ଧାଳୁ କିପରି ମହାପ୍ରଭୁଙ୍କୁ ଭଲ ପାଏ। ଆମ କେନ୍ଦ୍ରରେ ଆସି ଜଣେ ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ଆସି ପହଞ୍ଚିଛନ୍ତି, ତେଣୁ ଆମେ ତାଙ୍କୁ ପଚାରି ବୁଝିବା କିପରି ମହାପ୍ରଭୁଙ୍କର ଯାତ୍ରାରେ ସେ ଆସି ପହଞ୍ଚିଲେ। ଆପଣଙ୍କ ନାମ କହିବେ ଆଜ୍ଞା?
10: আমার নাম চণ্ডীচরণ সিকদার, আমি পশ্চিমবাংলা থেকে এসেছি। আমার আসল বাড়ি হচ্ছে নদিয়া নবদ্বীপ ধাম।
7: নদিয়া নবদ্বীপ ধামরু শ্রোতা বন্ধু এ বয়সের আপনার কত বয়স হব?
10: 73 সাল।
7: আচ্ছা, সুন্দর কথা ଆପଣ ଜଗନ୍ନାଥଙ୍କୁ ଦେଖିବା ପରେ ଏଠି ବଡ଼ଦାଣ୍ଡରେ ଭକ୍ତମାନଙ୍କୁ ଦେଖିବା ପରେ ଏ ଯାତ୍ରା ଆପଣଙ୍କୁ କିପରି ଲାଗୁଛି?
10: ଆମର ଖୁବ୍ ଭଲ ଲାଗିଛି, ଆମେ ପ୍ରତ୍ୟେକ ବାଡ଼ି ଆସି କିନ୍ତୁ ଏବାଡ଼େ ଯେ ଯତ୍ନଟା ପେଲାମ ଆମେ ଯେକେ ଏସେଛି ଯେ ଭଲଣ୍ଟିୟର ଯେ ଖାତିର ଆମର ଖୁବ୍ ଭଲ ଲାଗିଛି।
7: ଆପଣଙ୍କୁ ଭଲ ଲାଗୁଛି? ସବୁ ବ୍ୟବସ୍ଥା ଭଲ ଲାଗୁଛି,
10: ଭଲ ଲାଗିଛି। ଏବଂ ଆମକୁ ଯେଉଁ ଆମେ ବଏସ୍ କାଉଡ଼ ଅଛି, ବଏସ୍ କାଉଡ଼ରେ ଛେଲେ ଅଛି ଏବଂ ଫାଷ୍ଟ ଏଡ୍ ଆଗେ କରିଛି। ଆମେ ଫିଜିଓଥେରାପି କରି ପ୍ରତିବନ୍ଧୀ ଡାୟାଲିସିସ୍ ରୋଗୀ ଦେଇକି ଆମେ ଟ୍ରିଟମେଣ୍ଟ କରିବୁ। ଆମର ଦୁଇଜଣ ଆମର ସ୍ୱାମୀ ସ୍ତ୍ରୀ ଦୁଇଜଣ ଡାକ୍ତର ଏମ୍ ଏସ୍ ଘୋଷ ଉଦେଶ ସାଙ୍ଗେ ଆମେ ଛେକେ ଆମେ କରେଛି କାଜ। ଏବଂ ଏବାରେ ଆମେ ସବୁଥିକେ ପ୍ରତ୍ୟେକ ବାଡ଼ି ଆସି ଏବାରେ ସେଥିରେ ଏସେ ଆମେ ସବୁଥିକେ ଆନନ୍ଦ ପେଛି। ଏବଂ ଭଲେଣ୍ଟିୟର ଯାରା ଆମକୁ ନିଏ ଏସେଛେ ଏରକମ ଯତ୍ନ କରି ଆମେ କୌଣସି ଆସତେ ପାରି।
7: ଜଗନ୍ନାଥ ମହାପ୍ରଭୁଙ୍କର
10: ଜଗନ୍ନାଥ ମହାପ୍ରଭୁ ଦୟା, ଉନା ଦୟା ନ ହେଲେ ତ କିଛି କରାଯାଏ ନା। উনি সব উনি সব জগন্নাথ, জয় জগন্নাথ, জয় জগন্নাথ, জয় জগন্নাথ।
7: শুনুলে শ্রোতা বন্ধু সে প্রত্যর্ষ রথযাত্রা কু আসতে কিছু সেবা ফিজিওথেরাপি সেবা মধ্য প্রদান করতে। তেমন আজ মহাপ্রভুঙ্ রথযাত্রার উপস্থিত হয়ে নিজকে ধন্য মনে করছেন আতি কথা কহিলেন সবু জগন্নাথঙ্কর দয়া এইটা হি পূর্ণতা। যেতবে মহাপ্রভুঙ্ দয়াকু আমি ଶ୍ରେଷ୍ଠ ଭାବରେ ଗ୍ରହଣ କରୁ ଏବଂ ଅନ୍ୟକୁ କହୁ ଯେ ପ୍ରଭୁ ଦୟା ନ କରିଥିଲେ କ'ଣ ହୋଇପାରିଥାନ୍ତା।
6: ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିରୁ ଶୁଣୁଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଷାଢ଼ ମାସ ଶୁକ୍ଳ ଦଶମୀ ତିଥିରେ ଶ୍ରୀକ୍ଷେତ୍ର ପୁରୀରେ ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଭକ୍ତିଭାବପୂର୍ଣ୍ଣ ଓ ଉତ୍ସାହ ପରିବେଶ ମଧ୍ୟରେ ଅନୁଷ୍ଠିତ ହେଉଛି। ନବଦିନାତ୍ମକ ଯାତ୍ରା ଶେଷ କରି ଶ୍ରୀଜୀଉ ଜନ୍ମବେଦୀରୁ ରତ୍ନବେଦୀକୁ ବାହୁଡ଼ୁଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ଉପସ୍ଥାପନା।
1: ପରମ୍ପରା ଅନୁଯାୟୀ ଆଜି ଭୋରରୁ ଶ୍ରୀଜୀଉଙ୍କ ନିକଟରେ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସୂର୍ଯ୍ୟପୂଜା, ମଙ୍ଗଳାପ୍ରଣ କରାଯାଇଛି। ଚତୁର୍ଦ୍ଧା ମୂର୍ତ୍ତିଙ୍କର ବାହୁଡ଼ା ପହଣ୍ଡି ବିଜେ ସମ୍ପନ୍ନ ହୋଇଛି। ପ୍ରଭୁ ବଳଭଦ୍ର ତାଳଧ୍ୱଜ ରଥରେ, ଦେବୀ ସୁଭଦ୍ରା ଦଳ୍ପଦଳନ ଏବଂ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନନ୍ଦୀଘୋଷ ରଥରେ ବିରାଜମାନ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି। ଅପରାହ୍ନ 3:30ରେ ଛେରା ପହଁରା ନୀତି ସହ ଚାରମଳ ଫିଟାଯାଇ ଘୋଡ଼ା ଯୋଚାଯିବ। ଅପରାହ୍ନ ପ୍ରାୟ 4:00 ବେଳେ ରଥଟଣା ଆରମ୍ଭ ହେବ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ରତ୍ନବେଦୀକୁ ବାହୁଡ଼ିବା ବେଳେ ବିଶ୍ୱନିୟନ୍ତା ମାଉସୀମା ହାତରୁ ପୋଡ଼ପିଠା ଖାଇବାର ପରମ୍ପରା ରହିଛି। ରଥଯାତ୍ରା ସମୟରେ ଶ୍ରୀଜୀଉମାନେ ଉତ୍ତରାଭିମୁଖୀ ହୋଇ ଯାତ୍ରା କରୁଥିବା ବେଳେ ଦର୍ଶନ କଲେ ଯେଉଁ ଫଳ ମିଳେ, ବାହୁଡ଼ା ଯାତ୍ରାରେ ଦକ୍ଷିଣାଭିମୁଖୀ ହୋଇ ଯାତ୍ରା କରୁଥିବା ଠାକୁରଙ୍କୁ ଦର୍ଶନ କଲେ ବୈକୁଣ୍ଠ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାହୁଡ଼ା ଯାତ୍ରା ସମ୍ପର୍କରେ ଅଧିକ ତଥ୍ୟ ଦେଉଛନ୍ତି ସତ୍ୟନାରାୟଣ ପଟ୍ଟନାୟକ।
2: ବର୍ତ୍ତମାନ ଆରମ୍ଭ ମଣ୍ଡପରୁ ଜଗନ୍ନାଥ ରତ୍ନବେଦୀ ଅଭିମୁଖେ ଯାତ୍ରା କରୁଛନ୍ତି। ତାଙ୍କର ବର୍ତ୍ତମାନ ବାଦ୍ୟ ବାଜଣରେ ବର୍ତ୍ତମାନ ମହାପ୍ରଭୁଙ୍କୁ ରଥ ଉପରକୁ ନିଆଯାଉଛି। ପ୍ରଭୁ ବଳଭଦ୍ର ମା ସୁଭଦ୍ରା ପୂର୍ବରୁଠାରେ ବିରାଜମାନ ହୋଇଛନ୍ତି। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଅପରାହ୍ନ 4:00ରେ ରଥ ଟଣାଯିବ।
1: ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ପୁଲିସ୍ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ଏବଂ ସୋମବାର ଦିନ ନୀଳାଦ୍ରୀ ବିଜେନୀତି ସମ୍ପନ୍ନ ହେବ। ଶ୍ରୀକ୍ଷେତ୍ର ପୁରୀରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ଲୀନ ହୋଇଯାଇଛି ଭକ୍ତ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀୟ।
0: ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ପଞ୍ଚମ ଦିନରେ ସଂସଦର ଉଭୟ ସଦନରେ ହଟ୍ଟଗୋଳ ଜାରି ରହିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏ ନେଇ ଲୋକସଭାକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00ରେ ଲୋକସଭା ସମ୍ମିଳିତ ହେବା ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ପ୍ରଥମ ଦିନରୁ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ରହିଛନ୍ତି। ତେବେ ବିରୋଧୀ ଦଳ କଂଗ୍ରେସ ପକ୍ଷରୁ କେତେକ ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗକୁ ବଢ଼ିପାରିନାହିଁ। ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କଠୋର ଆଇନ ପ୍ରଣୟନ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଶ୍ୱାସ କରିଥିବା ଶ୍ରୀ ରିଜିଜୁ କହିଛନ୍ତି।
3: अनुरोध करता हूँ, आप अपने कांग्रेस पार्टी के साथियों को थोड़ा समझा दीजिए और बाकी कई पार्टीज के एमपीज भी निजी तौर पर सबने अपना मत रखा है कि चर्चा होना चाहिए। मुझे ये समझ में नहीं आ रहा है कि आज पांचवा दिन है, हम इसमें एक अच्छा।
0: ଶ୍ରୀ ରିଜିଜୁ କହିଛନ୍ତି, ଆଜିର କ୍ୟାବିନେଟ୍ ବୈଠକରେ ପ୍ରଶ୍ନପତ୍ର ପ୍ରଘଟ ଘଟଣା ପରିପ୍ରେକ୍ଷୀରେ ଦୃଢ଼ ଆଇନ ଆଣିବା ପ୍ରସଙ୍ଗରେ ଆଲୋଚନା ହେବ। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। ପ୍ରଥମ ମୁଲତବୀ ପରେ ମଧ୍ୟାହ୍ନ 12:00ରେ ଗୃହକାର୍ଯ୍ୟ ସ୍ୱାଭାବିକ କରି ପ୍ରଶ୍ନୋତ୍ତର କାଳ ଆରମ୍ଭ କରିବା ପାଇଁ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ ସୃଷ୍ଟି କରିଥିଲେ, ଫଳରେ ଗୃହକୁ ଅପରାହ୍ନ 2:00 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା। ପୁନର୍ବାର ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସରକାରଙ୍କ ପକ୍ଷରୁ ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍ତି। ଏହି ବିଲ୍ରେ ଜାତୀୟ ଗାନର ଅପମାନ ପାଇଁ ଦଣ୍ଡ ବ୍ୟବସ୍ଥା କରାଯାଇଛି। ଭଦ୍ରକ ଜିଲ୍ଲା କେଶପୁର ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉମାନଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ 3 ରଥରେ ଛେରା ପହଁରା କରିଛନ୍ତି। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଛନ୍ତି। ଜିଲ୍ଲାର 7 ବ୍ଲକରେ ଥିବା 100ରୁ ଉର୍ଦ୍ଧ୍ୱ ଜଗନ୍ନାଥ ମନ୍ଦିରରେ ବାହୁଡ଼ା ଯାତ୍ରା ହୋଇଯାଇଛି। ପ୍ରଶ୍ନପତ୍ର ପ୍ରଘଟ ପରେ ବ୍ୟବସ୍ଥାରେ ଲାଗୁ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ସତ୍ୟପାଠ ଦାଖଲ କରିବା ଲାଗି ସର୍ବୋଚ୍ଚ ନ୍ୟାୟାଳୟ ଆଜି କେନ୍ଦ୍ର ସରକାର ଏବଂ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ପିଏସ୍ ନରସିମ୍ହା ଏବଂ ବିଚାରପତି ଆଲୋକ ଆରାଧେଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଉଭୟ କେନ୍ଦ୍ର ସରକାର ଓ ଏନ୍ଟିଏ ସେମାନଙ୍କ ସତ୍ୟପାଠରେ ସଂସ୍କାରମୂଳକ ପଦକ୍ଷେପଗୁଡ଼ିକର ପ୍ରତିଷ୍ଠାନଗତ କାର୍ଯ୍ୟକାରିତା ଲାଗି କିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ଉଲ୍ଲେଖ କରିବେ। ସର୍ବୋଚ୍ଚ ନ୍ୟାୟାଳୟ ଏହି ଘଟଣା ପରବର୍ତ୍ତୀ ଶୁଣାଣି ଆସନ୍ତା ସୋମବାର ଦିନ କରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 ମସିହାରୁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ କରାଯାଇଥାଏ। ଜଣେ କରଦାତାଙ୍କ ଅବଦାନ ସିଧାସଳଖ ଭାବେ ଦେଶର ପ୍ରଗତି ସହ ଜଡ଼ିତ। ସମୟ ସହିତ ଦେଶର ଆୟକର ବ୍ୟବସ୍ଥା ମଧ୍ୟ ଅଧିକ ସ୍ୱଚ୍ଛ, ସରଳ ଓ ଡିଜିଟାଲ ହୋଇପାରିଛି। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ଭଳି ବ୍ୟବସ୍ଥା କରଦାତାଙ୍କ ପାଇଁ ପ୍ରକ୍ରିୟାକୁ ଆହୁରି ସହଜ କରିଛି। ଆଜିର ଦିନରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳାର ଆୟୋଜନ କରାଯାଉଛି। ଆସନ୍ତୁ ଆଜିର ଦିନରେ ଏକ ଦାୟିତ୍ୱବାନ ନାଗରିକ ଭାବେ କର ଅନୁପାଳନ କରି ପ୍ରତିବଦ୍ଧତାକୁ ଆହୁରି ସଶକ୍ତ କରିବା। ସ୍ୱାଧୀନତା ସଂଗ୍ରାମୀ ବିମ୍ବାଧର ମୁଦୁଲିଙ୍କର 102 ବର୍ଷ ବୟସରେ ଆଜି ପରଲୋକ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ନିବାସୀ ସ୍ୱର୍ଗତ ମୁଦୁଲି ଭାରତର ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଭୂମିକା ତୁଲାଇଥିଲେ। ସେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ଭାବେ ନିର୍ବାଚିତ ହେବା ସହ ଏହି ଦାୟିତ୍ୱକୁ ସକ୍ରିୟ ଭାବେ ନିର୍ବାହ କରିଥିଲେ। ତାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରି କହିଛନ୍ତି ଦେଶ ପାଇଁ ତାଙ୍କ ଅସୀମ ଅବଦାନ ଓ ନିଃସ୍ୱାର୍ଥପର ସେବା ଇତିହାସରେ ଲିପିବଦ୍ଧ ହୋଇ ରହିବ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇବା ସହ ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି। ଭଦ୍ରକ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଏକ ଭାରତ ଶ୍ରେଷ୍ଠ ଭାରତ ଏବଂ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସମାରୋହରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ଯାଜପୁରରୁ 11 ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହା ସହିତ 24 ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭକ୍ତିମୟ ପରିବେଶ ମଧ୍ୟରେ ପୁରୀରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆସନ୍ତା ସୋମବାର ପର୍ଯ୍ୟନ୍ତ ଲୋକସଭା ମୁଲତବୀ। ମନ୍ କି ବାତ୍ରେ ଆସନ୍ତା ରବିବାର ଦିନ ଦେଶବାସୀଙ୍କ ସହ ଭାବ ବିନିମୟ କରିବେ ପ୍ରଧାନମନ୍ତ୍ରୀ। ଦେଶର ଅର୍ଥନୀତିରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ପରିପ୍ରେକ୍ଷୀରେ ଆଜି ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ଏବଂ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।

0: ଆକାଶବାଣୀ କଟକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରାର ସିଧା ପ୍ରସାରଣ ପାଇଁ ବର୍ତ୍ତମାନ ଆପଣମାନଙ୍କୁ ଫେରାଇ ନେଉଛୁ ଶ୍ରୀକ୍ଷେତ୍ର ପୁରୀର ଶରଧାବାଲିକୁ।
1: ପରବର୍ତ୍ତୀ କାର୍ଯ୍ୟ ରୀତିନୀତି ହେଉଛି ଗଜପତି ମହାରାଜାଙ୍କର ଛେରା ପହଁରା ସେବା। କିଛି ସମୟ ପୂର୍ବରୁ ଆମେ ଶୁଣୁଥିଲୁ ଜଣେ ବଙ୍ଗୀୟ ଭକ୍ତ ସେ ନଦିଆ ନବଦ୍ୱୀପରୁ ଆସି ଫିଜିଓଥେରାପି ସେବା ଦେବା ପାଇଁ ସେ ଶ୍ରୀକ୍ଷେତ୍ରକୁ ଆସିଛନ୍ତି। ଆପଣମାନଙ୍କୁ ଆମେ ଗୁଣ୍ଡିଚା ଯାତ୍ରାର ଧାରା ବିବରଣୀ ଦେଲାବେଳେ କହିଥିଲୁ ଯେ 380 ସ୍ୱେଚ୍ଛାସେବୀ ସଂଗଠନ ବିଭିନ୍ନ ସେବା କାର୍ଯ୍ୟରେ ବର୍ତ୍ତମାନ ଏହି ରଥଯାତ୍ରାରେ ନିୟୋଜିତ ଅଛନ୍ତି। ତା ଭିତରୁ ଅନେକ କିଏ ରନ୍ଧା ଖାଦ୍ୟ ଦେଉଛି, କିଏ ପାଣି ଛିଞ୍ଚୁଛି, କିଏ ଶୁଖିଲା ଖାଦ୍ୟ ଦେଉଛି, କିଏ ଆମ୍ବୁଲାନ୍ସ ସେବା କରୁଛି। ତେଣୁ ଏଭଳି ଭାବରେ ବିଭିନ୍ନ ସେବା ଯେଉଁ ଅଛି ସେ ସେବା ସମସ୍ତେ କରିବାକୁ ଆସୁଛନ୍ତି। କାରଣ ଏ ରଥଯାତ୍ରା ହେଉଛି ଗୋଟେ ଏଭଳି ଅବସର ଯେଉଁଠି ଲୋକମାନଙ୍କୁ ସ୍ୱଚ୍ଛ ହୃଦୟରେ ପବିତ୍ର ହୃଦୟରେ ସେବା କରିବାର ସୁଯୋଗ ମିଳେ। ଏବଂ ସେବା ଦ୍ୱାରା କ'ଣ ଲାଭ ହୁଏ ଜାଣନ୍ତି ଶ୍ରୋତାବନ୍ଧୁ? ସେବା କରିବା ଦ୍ୱାରା, ସେବା ହେଉଛି ମନରେ କୌଣସି ପ୍ରତ୍ୟାଶା ନ ରଖି ଶୁଦ୍ଧ ବିଚାରରେ ଅନ୍ୟମାନଙ୍କର ଉପକାର କରିବା, ଅନ୍ୟମାନଙ୍କୁ ଆନନ୍ଦ ଦେବା। ଏହି କାର୍ଯ୍ୟଟି କରିବା ଦ୍ୱାରା କ'ଣ ହୁଏ ନା ତା'ର ସବୁଠୁ ବଡ଼ ଉପଲବ୍ଧି ହେଉଛି ଚିତ୍ତଶୁଦ୍ଧି। ଆମର ଚିତ୍ତଟା ଶୁଦ୍ଧ ହେବ, ଆମ ମନ ଭିତରେ ଯେତେ କାଳିମା କଳୁଷ ପାପ ତାପ ଗୁଡ଼ାକ ସବୁ ଅଛି ସେଗୁଡ଼ାକ ଅପସରି ଯାଇକରି ଆମର ଚିତ୍ତଟା ଶୁଦ୍ଧ ହୋଇଯିବ। ତେଣୁ ନିର୍ମଳ ଆକାଶ ପରି ଯେତେବେଳେ ଚିତ୍ତ ଶୁଦ୍ଧ ହୋଇଯିବ ସେତେବେଳେ ତାର ଭିତରେ ପରମାତ୍ମାଙ୍କର ଜ୍ୟୋତି, ଆମର ଆତ୍ମାର ଜ୍ୟୋତି ଫୁଟିବ। ଆମ ସମସ୍ତଙ୍କ ଭିତରେ ଆତ୍ମା ଅଛନ୍ତି, କିନ୍ତୁ ଆତ୍ମାଙ୍କର ଗୋଟେ ଜ୍ୟୋତି ଅଛି। ଆମେ ଶରୀରର ଜ୍ୟୋତି ପ୍ରତି ଯେତିକି ଧ୍ୟାନ ଦେଉଛୁ ଆମର ଆତ୍ମାର ଜ୍ୟୋତି ପ୍ରତି ସେତିକି ଧ୍ୟାନ ଦେଉନୁ। ଆମେ ଶରୀର କ'ଣ ଖାଦ୍ୟ ଖାଇବ ତା ଉପରେ ଯେତେ ଗୁରୁତ୍ୱ ଦେଉଛୁ, ଆତ୍ମା କ'ଣ ଖାଦ୍ୟ ଖାଇବ ତା ଉପରେ ଗୁରୁତ୍ୱ ଦେଉନୁ। ଆପଣ ଜାଣନ୍ତି ଶରୀର ପ୍ରତି ଶରୀରର ଯେମିତି ଖାଦ୍ୟ ଅଛି ଆତ୍ମାର ମଧ୍ୟ ସେମିତି ଖାଦ୍ୟ ଅଛି। ଶରୀରର କ'ଣ ଖାଦ୍ୟ? ଶରୀରର ଖାଦ୍ୟ ସାତ୍ୱିକ ଖାଦ୍ୟ, ଆମେ ତାକୁ ତାମସିକ ଖାଦ୍ୟ ଦେଉଛୁ। ତେଣୁ ତାମସିକ ଖାଦ୍ୟ ଦେବା ଦ୍ୱାରା ଆମର ଚିତ୍ତଶୁଦ୍ଧି ନଷ୍ଟ ହେଉଛି। ସାତ୍ୱିକ ଖାଦ୍ୟ ଦେଲେ ଯେଉଁ ଚିତ୍ତରେ ପ୍ରଶାନ୍ତି ଆସନ୍ତା, ଯେଉଁ ଚିତ୍ତରେ ସ୍ୱଚ୍ଛତା ଆସନ୍ତା, ଯେଉଁ ଚିତ୍ତରେ ଶୁଭ୍ରତା ଆସନ୍ତା, ସେଇ ଶୁଭ୍ରତା ଆସୁନାହିଁ। ତେଣୁ ସେମିତି ଆତ୍ମାଙ୍କୁ ଆମେ କ'ଣ ଖାଦ୍ୟ ଦେବା? ଆତ୍ମାଙ୍କୁ ଖାଦ୍ୟ ଦେବା ସ୍ୱଚ୍ଛ ଚିନ୍ତନ, ଭଲ ଚିନ୍ତନ, ଭଲ ବିଚାର, ଏଇସବୁ ହେଉଛି ଆତ୍ମାର ଖାଦ୍ୟ। ତେଣୁ ସେଇ ଆତ୍ମାର ଖାଦ୍ୟ ଯଦି ଆମେ ତାକୁ ପ୍ରକୃତରେ ଦିଅନ୍ତେ ତାହେଲେ ଆତ୍ମାର ଜ୍ୟୋତିକୁ ଫୁଟନ୍ତା। ତେଣୁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ଆମେ ଏଇ ଯେଉଁ ସେବା କରୁଛୁ, ସେବା ଦ୍ୱାରା ଚିତ୍ତଶୁଦ୍ଧି ହେଲେ ଆମର ଆତ୍ମାର ଯେଉଁ ମୂଳ ଜ୍ୟୋତି ଅଛି, ଯାହା ଦର୍ପଣ ଉପରେ ମଇଳା ପଡ଼ିଲା ଭଳିଆ ସେ ସ୍ତିମିତ ହୋଇଯାଇଛି, ତା'ର ଦର୍ପଣର ଜ୍ୟୋତି ଯେମିତି ଫୁଟୁ ନାହିଁ ସେମିତି ଆତ୍ମାର ଜ୍ୟୋତି ମଧ୍ୟ ଫୁଟୁନାହିଁ। ସେଇଥିପାଇଁ ଆତ୍ମାର ଜ୍ୟୋତି ଫୁଟିବା ପାଇଁ ସେବା କରିବା ହେଉଛି ଗୋଟେ ବଡ଼ କାର୍ଯ୍ୟ, ଏବଂ ସେହି ସେବାର କ୍ଷେତ୍ର ହେଉଛି ଶ୍ରୀକ୍ଷେତ୍ର। ଏବଂ ବଡ଼ଦାଣ୍ଡରେ ରଥଯାତ୍ରା ସମୟରେ ନିଃଶୁଳ୍କ ନିଃସ୍ୱାର୍ଥପର ସମର୍ପିତ ସେବା କରିବାର ଏ ଅବସର ଆଉ କେଉଁଠୁ ମିଳିବ? ସେଇଥିପାଇଁ ନଦିଆ ନବଦ୍ୱୀପରେ ମଧ୍ୟ ପରିଣତ ବୟସରେ ଜଣେ ବ୍ୟକ୍ତି ଶ୍ରୀକ୍ଷେତ୍ରକୁ ଆସିଛନ୍ତି ସେବା କରିବା ପାଇଁ। 380 ସ୍ୱେଚ୍ଛାସେବୀ ସଂଗଠନରୁ ସେବା କରିବା ପାଇଁ ସମସ୍ତେ ଆସିଛନ୍ତି। ଆଉ ଗୋଟେ କଥା ଆପଣଙ୍କୁ ମୁଁ କହିବାକୁ ଚାହିଁବି, ଯେତେ ବର୍ତ୍ତମାନ ସରକାରୀ କର୍ମଚାରୀ ଏଠି ଅଛନ୍ତି ଆପଣ ଜାଣନ୍ତି ଏଇ ପୁରୀରେ ଏତକ ଦିନ ଭିତରେ ରହିବାର ସୁବିଧା ନଥାଏ, ଖାଇବାର ସୁବିଧା ନଥାଏ, ବିଶ୍ରାମର କୌଣସି ସୁବିଧା ନଥାଏ, ସବୁ ପ୍ରକାର ଅସୁବିଧା, ଯେତେ ଅସୁବିଧା ଆପଣ କହିପାରିବେ ସେ ସବୁ ଅସୁବିଧାକୁ ଗ୍ରହଣ କରି ଏ ସମସ୍ତେ କାମ କରନ୍ତି। କେମିତି କାମ କରନ୍ତି? 24 ଘଣ୍ଟା କାମ ଏଥିରେ। ଆପଣ ମନ୍ଦିର ପ୍ରଶାସକଙ୍କଠୁ ଆରମ୍ଭ କରି ମୁଖ୍ୟ ପ୍ରଶାସକଙ୍କଠୁ ଆରମ୍ଭ କରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଯେତେ ସେବା ସହିତ ସବୁ ସମ୍ପୃକ୍ତ ଅଛନ୍ତି ସମସ୍ତେ ସେବାୟତମାନେ, କାହାର 24 ଘଣ୍ଟା କାମ, 24 ଘଣ୍ଟାରୁ ମୁହୂର୍ତ୍ତ ମଧ୍ୟ ଆଖି ପକାଇବାକୁ ମଧ୍ୟ ବେଳ ନାହିଁ। କେମିତି କରନ୍ତି ତାହେଲେ କାମ? ଏ କାମ ପାଇଁ ପ୍ରେରଣା କେଉଁଠୁ ଆସେ? ଏ ପ୍ରେରଣା ଦିଅନ୍ତି ମହାପ୍ରଭୁ। କାରଣ ଇଏ ହେଉଛି ଏଭଳି ଏକ ଅବସର, ଏଭଳି ଏକ କ୍ଷେତ୍ର ଯେଉଁଥିରେ ଆତ୍ମାର ଶକ୍ତି ଜାଗ୍ରତ ହୁଏ। ଆତ୍ମାର ଶକ୍ତି ଯେତେବେଳେ ଜାଗ୍ରତ ହେବ ସେତେବେଳେ ଅଫୁରନ୍ତ ତେଜ ଆସିବ, ଅଫୁରନ୍ତ ଶକ୍ତି ଆସିବ। ଆପଣ ଭାବୁଛନ୍ତି ଆମକୁ କ'ଣ ଶରୀର ଶକ୍ତି ଦିଏ? ଆମକୁ ଶକ୍ତି ଦିଏ ଆମର ମନ, ଆମକୁ ଶକ୍ତି ଦିଏ ଆମର ଆତ୍ମା। ତେଣୁ ମନ ଏବଂ ଆତ୍ମା ଯେତେବେଳେ ଶକ୍ତିଶାଳୀ ହୋଇଯିବେ ସେତେବେଳେ ଆମ ଭିତରେ ଅଫୁରନ୍ତ ଶକ୍ତିର ଜାଗରଣ ହେବ। ଆମେ ଖାଇବା ଜାଣିବାନି, ଶୋଇବା ଜାଣିବାନି, ବିଶ୍ରାମ ଜାଣିବାନି, ତେଣୁ ଆମର ଦିନଚର୍ଯ୍ୟା ମଧ୍ୟ ପରିବର୍ତ୍ତନ ହୋଇଯିବ। तारि भितर मध्ये आमे सबु काम हसी हसी करिबा तेणु आपण बड़दाण्डे तो नाहांती किंतु आमे आपणको कहुचु एटा आपण सत बोली घेना करंतु जे जेते कर्मचारी जेते स्वेच्छासेवी एठी सेवारे निजुक्त अछंती कहा मनरे क्लांति नाही किए मध्ये टिके टायर्ड होबा अवसन्न होई जेबा आमे देखुनाउ समस्ते 24 घंटा से एक प्रकार शक्तिर सहित समस्ते सेवा करचंती एटा कोन गोटे विस्मय नुहे एटा गोटे विस्मय एवं ए विस्मयटा ए श्रीक्षेत्र रे घटुची बोली समस्ते आसुचंती किछि ना किछि किए कोन टिके सेवा दे दबो किए पानी पिउची आउ जण को पानी जाची दउची किए प्रसाद टिके धरिके आसी से प्रसाद निजे न खाइकरी समस्त को चिरुडाए चिरुडाए कोणी काए प्रसाद से बांटिकरी आनंद पाउची काहेकि एटा होउची ए यात्रार महत्व ए महाप्रभुंकर महिमा तेणु महाप्रभुंकर महिमा फल समस्त भितर जो सेवा करिवार मनोभाव आसुचे सेवार अर्थ कौन सेवार अर्थ होउची मु मोर स्वार्थ त्याग करी अन्य पाई किछि करिवि एटि भावनाटा जो आसुचे एटा होउची सेवा एई सेवार क्षेत्र एटा हेथिबारु समस्त एथिरे आनंद पाउचंती मु परवर्ती धारा विवरणी दबा पाई मु आमर डॉक्टर नरेश चंद्र दास महोदय को अनुरोध करुची एवं या परे जेतेबेले परवर्ती केन्द्र रु आमे सूचना पाइबा जे गतपति महाराज सेठिके आसुचंती सेतेबेले आमे द्वितीय केन्द्र को जिबा आपण वर्तमान डॉक्टर दास आपण धारा विवरणी प्रदान करो
2: जय जगन्नाथ जय जगन्नाथ जय जगन्नाथ वर्तमान आमे देखुचे तीन रथ रे रथी माने अर्थात ठाकुर माने विजय करि सारिचंती एवं या भितरे तांकर रुंधा कार्य मध्य प्राय शेष होबा को बसिलानी एवं आमर जो तीन जन विजय प्रतिमा जाइथिले से माने मध्य आसी तीन रथरे विजय करि सारिचंती घंटुआ माने जो माने घंट बजाउथिले से माने मध्य तांकर ए विजय कालीन जो घंटुआ घंट से कार्य मध्य समाप्त करचंती वर्तमान प्राय निस्तब्धर रहिची कारण आउ घंट घंटुआ मानकर घंट शब्द नाही आउ आमे देखुचु तीन रथरे ठाकुर माने अछंती एवं केवल सेवक माने जो मानकर रथरे काम से माने रथ को जाउचंती एवं रथरे से माने सेवा समर्पण करचंती एवं विभिन्न जगारु सब फूल मध्य आसुची झुड़ी झुड़ी फूल आसुची कदली पत्र रे सब घड़िया हेकरी अति शुद्धपूत भाव माली बालिया जगन्नाथ बल्लभपुर आउ पुरुषोत्तम बल्लभपुर एभली सब जगह मानकर सब आसुची एवं
1: अच्छा आमे डॉक्टर दास ए जो बाली गांव रु
2: फूल
1: तुलसी फूल माळ चूल आउ नोडिया ए सब आसे बोली आमे सुनिचु
2: आसे से आसी चले आसिलानी से मध्ये आसिलानी से माने पटुवार रे आनिकिर आसीबे एवं वर्तमान आनिकिर देलेनी देले मध्ये देला परे वर्तमान महाप्रभुंकर बेश कार्य संपन्न होउची एवं बेश सरीगला परे काहलिया आमे देखुचु काहलिया वर्तमान प्रस्तुत हे गेलेनी तालध्वज रथरे वर्तमान छेरा पहरा करिबा पई जो सेवक माने नियुक्त होबा कथा मुदुली आउ गराबड़ू ता सहित खुंटिया घटुआरी एम समस्ते आसी उपस्थित हेलेनी एवं मुदुली सेवक सी मध्य गोटे सुनार झाड़ू मध्य धरिकरी आसचंती ये सब आसिक पहुँची गलेनी आउ चारमाल से भले भाव अच्छा आउ जो माने चारमाल फिटेबे से सुंदर भाव प्रस्तुत होकर अच्छा गजपति महाराज को वर्तमान अपेक्षा गजपति महाराजा आसिबे गजपति महाराजा आसी तीन रथरे छेरा पहरा कार्य सरिबा मात्रे से बहु प्रतीक्षित रथ टणा कार्य आरंभ हबो एवं वर्तमान यही भितरे आमे देखुथुलु अनेक श्रद्धालु प्रवेश करि जाइथिले किंतु आमर आरक्षी बाहिनी से सबु अनधिकृत व्यक्ति मानंकु एठारु बाहर को बाहर कर देइछंती एबे आमे आखि आगे पड़ा जे कोटस्वासिया सेवक माने से जो महाप्रभु जाइले जो सिंधुक जो दिव्य सिंधुक जो सिंधुक

ମଧ୍ୟ କେତୋଟି ହଣ୍ଡା ଆସିଛି, ହଣ୍ଡା ମଧ୍ୟ ସବୁ ଆସିକରି ଥୁଆ ହେଇଗଲେଣି। ତେଣୁ ବର୍ତ୍ତମାନ ଇଏ ହେଉଛି ବିଦାକାଳୀନ ଦୃଶ୍ୟ। ମହାପ୍ରଭୁ ଯେଉଁଠିକି ଯାଆନ୍ତି ସବୁ ନେଇକରି ଯାଆନ୍ତି, ପୁଣି ଯେତେବେଳେ ଫେରନ୍ତି ସେ ମଧ୍ୟ ସବୁ ଜିନିଷ ଫେରେଇକରି ନିଅନ୍ତି। କାରଣ ଇଏ ହେଉଛି ବର୍ଷକର ଗୋଟିଏ ଯାତ୍ରା, କାରଣ ଏ ବର୍ଷ ଆଉ ଏ ଯାତ୍ରା ହେବନି, ପୁଣି ଆର ବର୍ଷ ଆଷାଢ଼ ମାସ ଆସିଲେ ପୁଣି ଯାତ୍ରା ଆରମ୍ଭ ହେବ। ତେଣୁ ସେ ଯାତ୍ରାକାଳୀନ ଯାହା ସବୁ ଆଣିଥିଲେ ସେ ସବୁ ବର୍ତ୍ତମାନ ଫେରେଇକରି ନେଇକରି ଯାଉଛନ୍ତି। ଗୋଟିଏ ବର୍ଷକୁ ଅପେକ୍ଷା, ଗୋଟିଏ ବର୍ଷରେ କିଏ ରହିବ କିଏ ଯିବ ଏ କଥା ତ ବିଧାତା ଜାଣନ୍ତି, ଭଗବାନ ଜାଣନ୍ତି। ତଥାପି ଆଜି ବହୁ ଭକ୍ତ, ବହୁ ଶ୍ରଦ୍ଧାଳୁ ମହାପ୍ରଭୁଙ୍କର ଏ ବାହୁଡ଼ା ଯାତ୍ରାରେ ସମ୍ମିଳିତ ହୋଇଛନ୍ତି। ଆମେ ଦେଖୁଛୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଜୟ ଜୟ ଜୟ ଧ୍ୱନି ମଧ୍ୟ ପଡ଼ୁଛି, ଏବଂ ବର୍ତ୍ତମାନ ପ୍ରାୟ ସବୁ ପ୍ରସ୍ତୁତ ହେଲେଣି। ଆଉ ଆମର ଗଜପତି ମହାରାଜା କେତେବେଳେ ଆସି ପହଞ୍ଚିବେ ସମସ୍ତେ ବର୍ତ୍ତମାନ ପଛକୁ ଚାହୁଁଛନ୍ତି। ଗଜପତି ମହାରାଜା ଯେତେବେଳେ ଆସନ୍ତି ତାଙ୍କର ତାମଜାନଟି ଆଗ ଆସେ, ବଡ଼ ଶଙ୍ଖ ଉପରେ ରୁହେ, ଏବଂ ଗଜପତି ମହାରାଜା କାର ଯୋଗେ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆସନ୍ତି, ଏବଂ କାରରୁ ଓହ୍ଲେଇ ସେ ମେହେନାରେ ବସି ସେଠାରୁ ଏଠାକୁ ଛେରା ପହଁରା କରିବାକୁ ଆସନ୍ତି। ତେଣୁ ବର୍ତ୍ତମାନ ସମସ୍ତଙ୍କର ଦୃଷ୍ଟି ସେହି ବଡ଼ ଶଙ୍ଖ ପଟକୁ ନିବଦ୍ଧ ହେଲାଣି, କାରଣ ମହାପ୍ରଭୁ ଠାକୁରମାନେ ସବୁ ରଥରେ ଆରୋହଣ କରିସାରିଲେଣି। ଆଉ କେବଳ ଗଜପତି ମହାରାଜାଙ୍କୁ ହିଁ ଅପେକ୍ଷା, କାରଣ ଏହି ବେଶ ହେବା ପରେ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଆସନ୍ତି ବାହୁଡ଼ା, ମାନେ ରଥଯାତ୍ରା ଦିନ, କିନ୍ତୁ ବାହୁଡ଼ା ଦିନ ସେ ଆସନ୍ତି ନାହିଁ। ତେଣୁ କେବଳ ବର୍ତ୍ତମାନ ରହିଲା, କାରଣ ସବୁ ନୀତି ସରିଗଲେଣି, ଚତୁର୍ଦ୍ଧା ବିଗ୍ରହ ବିରାଜମାନ କରିଛନ୍ତି, ଏବଂ ତିନି ଜଣ ଯେଉଁ ଆସିଥିଲେ ବିଜେ ପ୍ରତିମା ରାମ କୃଷ୍ଣ ଏବଂ ଶ୍ରୀ ମଦନ ମୋହନ ଏମାନେ ସମସ୍ତେ ମଧ୍ୟ ସ୍ୱ ରଥରେ ଆରୋହଣ କରିସାରିଲେଣି। ଆଉ ବର୍ତ୍ତମାନ ରଥ ଟଣା ପାଇଁ ମଧ୍ୟ ପ୍ରସ୍ତୁତି ଚାଲିଛି। ଗଜପତି ମହାରାଜା ଆସିବେ, ଗଜପତି ମହାରାଜା ଆସି ରଥରେ ଛେରା ପହଁରା କରିସାରିବା ପରେ ରଥରେ ଘୋଡ଼ା ତାରମାଳ ଫିଟିବ, ଘୋଡ଼ା ଯୋଚା ହେବ, ଏବଂ ପୁଣି ରଥ ଚାଲିବ। ଆମେ ଦେଖୁଛୁ ବର୍ତ୍ତମାନ ତିନି ଗୋଟି ରଥଙ୍କ ପାଖରେ, ତାରମାଳ ପାଖରେ ତିନି ଚଉ ବାର, ବାରଟି ଘୋଡ଼ା ସେ ପ୍ରସ୍ତୁତ ହୋଇକରି ଅଛନ୍ତି। ଆପଣ ଦେଖିବେ ବଳଭଦ୍ରଙ୍କର ତାଳଧ୍ୱଜ ରଥ ପାଖରେ ବାମ ପାର୍ଶ୍ୱରେ ଚାରି ଗୋଟି କଳା ଘୋଡ଼ା ରହିଛନ୍ତି, ସେ ହେଉଛନ୍ତି, ତାଙ୍କର ମଧ୍ୟ ନାମ ଅଛି, ଶ୍ୱେତ ହରିଦାସ ଏଇଭଳି ଚାରିଜଣ ସିଏ, ଏବଂ ମା' ସୁଭଦ୍ରାଙ୍କ ପାଖରେ ଯେଉଁ ରକ୍ତ ଆରକ୍ତ ବର୍ଣ୍ଣର ଯେଉଁ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସେ ମଧ୍ୟ ରୋଚିକା ମୋଚିକା ଜିତା ଅପରାଜିତା ଏବଂ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ଯେଉଁ ନନ୍ଦିଘୋଷ ରଥ, ସେ ନନ୍ଦିଘୋଷ ରଥ ପାଖରେ ମଧ୍ୟ ଚାରି ଗୋଟି ଘୋଡ଼ା ସେ ମଧ୍ୟ ପ୍ରସ୍ତୁତ ହୋଇକରି ଅଛନ୍ତି। ସତେ କି କେବଳ ରାଜାଙ୍କୁ ଅପେକ୍ଷା, ରାଜା ଆସି ବିଦା ହେଲା ମାତ୍ରେ ସେ ସାଙ୍ଗେ ସାଙ୍ଗେ ଉଠିଯିବେ ତାଙ୍କ ସ୍ଥାନକୁ, ଏବଂ ରଥ ଟଣା ଆରମ୍ଭ ହେବ। ତେଣୁ ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ, ଏବଂ ଯେଉଁମାନେ ଟାଣିବେ ସେମାନେ ପ୍ରସ୍ତୁତ, ଏବଂ ଘଣ୍ଟୁଆ ସେବକମାନେ ମଧ୍ୟ ସେମାନେ ପ୍ରସ୍ତୁତ ହୋଇକରି ଅଛନ୍ତି। ସେମାନେ ମଧ୍ୟ କେଉଁ କେଉଁ ରଥରେ କିଭଳି ଭାବେ ରହିବେ ସେମାନେ ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ସେମାନେ ମଧ୍ୟ ରହିବେ। ଏବଂ ବର୍ତ୍ତମାନ ରଥ ଟାଣିବାର ଗୋଟେ ପ୍ରକ୍ରିୟା ଆରମ୍ଭ ହେବ। ଆଜି ଆମେ ଦେଖିଲେ ଯେ ବାରଟାରେ ରଥକୁ ପହଣ୍ଡି ଆରମ୍ଭ ହେବାର ଥିଲା, କିନ୍ତୁ ଗୋଟିଏ ଘଣ୍ଟା ଚଞ୍ଚଳ, ଅର୍ଥାତ୍ ଗୋଟିଏ ଘଣ୍ଟା ପୂର୍ବରୁ ଆମର ଆରମ୍ଭ ହୋଇଯାଇଥିଲା ପହଣ୍ଡି। ତେବେ ବର୍ତ୍ତମାନ ଚାରିଟାରେ ରଥ ଟଣା କାର୍ଯ୍ୟ ରହିଛି, ମୁଁ ତ ଭାବୁଛି ସେଇ ଚାରିଟା ହିଁ ହେବ, କାହିଁକି ନା ବର୍ତ୍ତମାନ ପ୍ରାୟ ତିନିଟା ପାଖାପାଖି ହୋଇଗଲା, ଆଉ ପାଞ୍ଚ ମିନିଟ୍ ଅଛି ତିନିଟା ବାଜିବାକୁ, କିନ୍ତୁ ଗଜପତି ମହାରାଜା ଏପର୍ଯ୍ୟନ୍ତ ଆସିନାହାନ୍ତି। ଗଜପତି ମହାରାଜାଙ୍କର ମଧ୍ୟ ଗୋଟିଏ ଘଣ୍ଟାର କାମ ଏଠାରେ ଅଛି, କାରଣ ସେ ଆସିବେ ବଡ଼ରୁ ସାନ କ୍ରମେ ତିନି ରଥକୁ ଯିବେ, ତିନି ରଥରେ ସେ ରାଜନୀତି କରିବେ, ଛେରା ପହଁରା କରିବେ, ଏବଂ ବିଧିବଦ୍ଧ ଭାବରେ କରିବେ। ବିଧିବଦ୍ଧ ଶ୍ରୀ ବଳଭଦ୍ରଙ୍କ ରଥରେ ପ୍ରଥମେ ଛେରା ପହଁରା କରିବେ, ଏବଂ

0: ତାପରେ ଯିବେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥକୁ ଏବଂ
1: ଡକ୍ଟର ଦାସ
0: ଆଜ୍ଞା
1: ଏଇ ଯୋଉ ଆପଣ କହିଲେନି ସେ ବଡ଼ରୁ ସାନ କ୍ରମରେ ତିନି ରଥରେ ରାଜନୀତି କରିବେ, ଏ ଯୋଉ ରାଜନୀତି ଶବ୍ଦଟା ଆପଣ କହିଲେ ଏଇଟା ଗୋଟେ କେଡ଼େ ମହାନ ଶବ୍ଦ
0: ଆଜ୍ଞା।
1: ତେଣୁ ଗଜପତି ମହାରାଜା କେଡ଼େ ଗୋଟେ ପରମ ସେବା ଏବଂ ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ କି ସେବା ସିଏ କରୁଛନ୍ତି। ଚଣ୍ଡାଳ ଭାବରେ ମଧ୍ୟ ରାଜା ହେଇଥିଲେ ମଧ୍ୟ ରାଜବେଶରେ ଚଣ୍ଡାଳର କର୍ମ ସିଏ ସମ୍ପାଦନ କରି ଜଗତକୁ ସୂଚନା ଦେବାକୁ ଚାହୁଁଛନ୍ତି ଯେ କୌଣସି କର୍ମ ନ୍ୟୁନ ନୁହେଁ, ରାଜା ମଧ୍ୟ ଆବଶ୍ୟକ ପଡ଼ିଲେ ମହାପ୍ରଭୁଙ୍କର ଚଣ୍ଡାଳ ହେଇପାରେ ଏବଂ ସମାଜର କଲ୍ୟାଣ ପାଇଁ ଗଜପତି ମହାରାଜା ମଧ୍ୟ ଚଣ୍ଡାଳ ହେଇପାରିବେ। ଏହି ପ୍ରକାର ଯଦି ପ୍ରଜାଙ୍କର ଉନ୍ନତି ହୁଏ, ସେଥିରେ ଯଦି ପ୍ରଜାଙ୍କର କଲ୍ୟାଣ ହେବ, ଗଜପତି ମହାରାଜା ଚଣ୍ଡାଳ ହେବା ପାଇଁ ପଛେଇବେ ନାହିଁ ଏବଂ ଦେବତାଙ୍କ ପାଖରେ ମହାପ୍ରଭୁଙ୍କ ପାଖରେ ଚଣ୍ଡାଳ ହେବା କିଛି ହୀନ କର୍ମ ନୁହେଁ, ଏଇଟା ଗୋଟେ ପବିତ୍ର କର୍ମ। ଚଣ୍ଡାଳର କର୍ମଟାକୁ ସିଏ କେତେ ଉନ୍ନତ ସ୍ତରକୁ ନେଇଗଲେ ଆପଣ ଦେଖନ୍ତୁ। ଏଇ ଯେଉଁ କଥା ହେଲା ସେଇ କଥାଟାକୁ ଆମେ ମନ୍ଦିର ଭାଷାରେ ତାକୁ ରାଜନୀତି ବୋଲି କହୁଛୁ, କିନ୍ତୁ ସେଇ ରାଜନୀତି ଆଜି କେତେ କଳୁଷିତ ହେଇଛି ଦେଖନ୍ତୁ। ଯଦି ଗଜପତି ମହାରାଜା ଯେଉଁ ରାଜନୀତି କରୁଛନ୍ତି, ଯଦି ଆମର ଚାଲିଥିବା ବର୍ତ୍ତମାନ ରାଜନୀତି ସେଇ ସ୍ତରକୁ ଯଦି ଉନ୍ନୀତ ହେଇଯାଆନ୍ତା, ତାହେଲେ ଆମର କେତେ ସମାଜ ଏବଂ ରାଜ୍ୟ ଦେଶ କେତେ ସ୍ୱଚ୍ଛ ହେଇଯାଆନ୍ତା।
0: ଏବଂ ରାଜମାନଙ୍କ ମଧ୍ୟରେ ରାଜା,
1: ରୀତିମାନଙ୍କ ମଧ୍ୟରେ ରାଜା,
0: ରାଜନୀତି
1: ଏବଂ ଗଜପତି ମହାରାଜା ମଧ୍ୟ
0: ରାଜନୀତି,
1: କିନ୍ତୁ ଏଇ ଯୋଉ
0: ଯୁଆଡ଼ୁ ହେଲେ
1: ଶ୍ରେଷ୍ଠତା, କିନ୍ତୁ ଆମେ ଆଜି ରାଜନୀତିକୁ କୋଉ ସ୍ତରକୁ ଆଣିଲୁଣି, କେତେ କୁଟ କପଟ ଈର୍ଷା ଦ୍ୱେଷ ନାନା ପ୍ରକାର ଭ୍ରଷ୍ଟାଚାର ଅନାଚାର ଭିତରେ ରାଜନୀତି ଏଭଳି କଳୁଷିତ ହେଇଛି ଯେ ଲୋକମାନେ ତ୍ରାହି ତ୍ରାହି ଡାକୁଛନ୍ତି। ତେଣୁ ଆଜି ଏ ଘୋଷଯାତ୍ରା ଅବସରରେ ଯେତେବେଳେ ଗଜପତି ମହାରାଜାଙ୍କର ଛେରା ପହଁରା ପ୍ରସଙ୍ଗ ଆମେ ଆଲୋଚନା କରୁଛୁ, ଆମର ଗୋଟେ ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ହେବା ଉଚିତ ବା ପ୍ରାର୍ଥନା ହେବ ମଧ୍ୟ ଯେ ଆମର ଏଇ ଯେଉଁ ରାଜନୀତି, ତଥାକଥିତ ରାଜନୀତି, ଏଇ ରାଜନୀତି ମଧ୍ୟ ପ୍ରକୃତ ରାଜନୀତି ନୀତିମାନଙ୍କ ଭିତରେ ଶ୍ରେଷ୍ଠ ବା ନୀତିମାନଙ୍କ ଭିତରେ ରାଜା ସ୍ତରକୁ ଉନ୍ନୀତ ହେଇଯାଆନ୍ତା, ଯଦି ଲୋକମାନେ ପ୍ରଜାମାନେ ରାଜ୍ୟର ଲୋକମାନେ କେତେ ଆନନ୍ଦରେ କାଳାତିପାତ କରନ୍ତେ।
0: ତେଣୁ ବର୍ତ୍ତମାନ ଯାହା କହିଲେ ଅତି ଅତି ମୂଲ୍ୟବାନ କଥା ଇଏ, କାରଣ ସମସ୍ତେ ରାଜନେତାଙ୍କୁ ବରଣ କରିଛନ୍ତି, ଇଏ ଆମର ନେତା ହେବେ, ଇଏ ଆମର ଶ୍ରେଷ୍ଠ ନେତା ହେବେ, ଶ୍ରେଷ୍ଠ ନୀତି ପାଳନ କରିବେ, ଆମ ପାଇଁ କେତେ ଆଶା କେତେ ଭରସା, କିନ୍ତୁ ତାହା ସବୁ ବର୍ତ୍ତମାନ ଫସର ଫାଟୁଛି ଏବଂ ଲୋକମାନଙ୍କ ମନରେ
1: ଯେଉଁ ବିଚାରଟା ଥିଲା ଆଗରୁ ଯେଉଁ ବିଚାରଟା ଥିଲା, ଏ ରାଜ୍ୟର ଗଜପତିମାନେ ଏ ରାଜ୍ୟର ପ୍ରକୃତ ଶାସକ ହେଉଛନ୍ତି ମହାପ୍ରଭୁ, ମୁଁ ତାଙ୍କର ସେବକ ଭାବରେ ବା ମୁଁ ତାଙ୍କର ଟ୍ରଷ୍ଟି ଭାବରେ ତାଙ୍କ ତରଫରୁ ମୁଁ ରାଜ୍ୟ ଶାସନ କରୁଛି।
2: ଜଗତର ନାଥ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ସମସ୍ତଙ୍କୁ ନାଲ୍କୋ ପରିବାର ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା। ଓଡ଼ିଶା ସାଥିରେ, ପ୍ରଗତିରେ, ପରିବର୍ତ୍ତନରେ ନାଲ୍କୋ।
3: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
4: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
3: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
4: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
5: ବିଶଲ୍ୟକରଣୀର ନୂଆ ମହାଶକ୍ତି ଇନହେଲର ବ୍ୟବହାର କରନ୍ତୁ, ଥଣ୍ଡା ସର୍ଦ୍ଦିରୁ ତୁରନ୍ତ ଆରାମ ପାଆନ୍ତୁ।
6: ଜୟ ଜଗନ୍ନାଥ। ରଥଯାତ୍ରା ହେଉଛି ଭକ୍ତି, ଆନନ୍ଦ ଏବଂ ଆଧ୍ୟାତ୍ମିକତାର ଏକ ମହାପର୍ବ। ଭିଡ଼ ଭିତରେ ଯଦି କିଛି ଜରୁରୀ ପରିସ୍ଥିତି ଉପୁଜେ କିମ୍ବା କେହି ଅସୁସ୍ଥ ହୋଇପଡ଼ନ୍ତି, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ, ତୁରନ୍ତ ପୁରୀ ଜିଲ୍ଲା ଚିକିତ୍ସାଳୟ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରନ୍ତୁ। ନମ୍ବର ହେଉଛି 06752222175। ଏହା ସହିତ ଆଉ କିଛି ଜରୁରୀ ସହାୟତା ନମ୍ବର ଗୁଡ଼ିକ ମନେ ରଖନ୍ତୁ। ପୋଲିସ ଆଉ ଅଗ୍ନିଶମ ସେବା ପାଇଁ 112, ଆମ୍ବୁଲାନ୍ସ ସେବା ପାଇଁ 108, ସ୍ୱାସ୍ଥ୍ୟ ସହାୟତା ପାଇଁ 104, ଶିଶୁ ସହାୟତା ପାଇଁ 1098, ମହିଳା ସହାୟତା ପାଇଁ 181, ଟ୍ରାଫିକ୍ ସହାୟତା ପାଇଁ 1099। ଏହି ସମସ୍ତ ନମ୍ବର ମନେ ରଖନ୍ତୁ, ସୁସ୍ଥ ରୁହନ୍ତୁ, ସଚେତନ ରୁହନ୍ତୁ ଏବଂ ରଥଯାତ୍ରାକୁ ଶୃଙ୍ଖଳାର ସହିତ ପାଳନ କରନ୍ତୁ। ଜୟ ଜଗନ୍ନାଥ।
7: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର।
8: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
9: ବର୍ତ୍ତମାନ ରାଜ୍ୟରେ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ମିଳିତ ଭାବରେ କାର୍ଯ୍ୟକାରୀ କରୁଅଛି।
7: ଏହି ଯୋଜନା ଅଧୀନରେ କନ୍ୟା ସନ୍ତାନ ଜନ୍ମ କରୁଥିବା ମହିଳାଙ୍କୁ ଉତ୍ସାହିତ କରିବା ପାଇଁ ପୂର୍ବରୁ ଦିଆଯାଉଥିବା ସହାୟତା ରାଶି 10,000 ଟଙ୍କା ପରିବର୍ତ୍ତେ 12,000 ଟଙ୍କା ପ୍ରଦାନ କରିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହି ଅର୍ଥରାଶିକୁ ହିତାଧିକାରୀମାନେ ନିଜେ ଓ ଶିଶୁର ସ୍ୱାସ୍ଥ୍ୟ ଏବଂ ପୁଷ୍ଟିର ଉନ୍ନତି ନିମନ୍ତେ ବିନିଯୋଗ କରିଥାନ୍ତି। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ବର୍ଦ୍ଧିତ ସୁବିଧା 1 April 2025 ଲାଗୁ କରାଯାଇଛି।
9: ଏହି ଯୋଜନା ଅଧୀନରେ ମିଳୁଥିବା ସୁବିଧାଗୁଡ଼ିକ ହେଉଛି କନ୍ୟା ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 12,000 ଟଙ୍କା ପାଇବେ।
7: ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ ହିତାଧିକାରୀମାନେ ପ୍ରଥମ ଏବଂ ଦ୍ୱିତୀୟ ଗର୍ଭଧାରଣ ପାଇଁ 10,000 ଟଙ୍କା ପାଇବେ।
9: ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ ସମ୍ପ୍ରଦାୟର ମହିଳାମାନଙ୍କୁ ତୃତୀୟ ଏବଂ ପରବର୍ତ୍ତୀ ଯେକୌଣସି ଗର୍ଭଧାରଣ ପାଇଁ କନ୍ୟା ସନ୍ତାନ କ୍ଷେତ୍ରରେ 12,000 ଟଙ୍କା ଏବଂ ପୁତ୍ର ସନ୍ତାନ ଜନ୍ମ କ୍ଷେତ୍ରରେ 10,000 ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
7: ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଆପଣଙ୍କ ନିକଟସ୍ଥ ଅଙ୍ଗନବାଡ଼ି କେନ୍ଦ୍ରରେ ଯୋଗାଯୋଗ କରନ୍ତୁ।
9: ଅଧିକ ସୂଚନା ଜାଣିବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି।
10: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବଳଗଣ୍ଡି ଛକ ଦେଇ ବୀରଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟକ କଳବର୍ଗେଶ୍ୱର ବର୍ତ୍ତମାନ ଯାଉଛନ୍ତି ପୋଲିସ ଏସ୍କର୍ଟରେ ଏବଂ ଶ୍ରୀନଗର ତାଙ୍କର ଅଧିଷ୍ଠାତ୍ରୀ ଦେବୀ କନକ ଦୁର୍ଗାଙ୍କୁ ପ୍ରଣାମ କରି ତାଙ୍କର ଆଶୀର୍ବାଦ ନେଇ ବଡ଼ଦାଣ୍ଡରେ ଯାଉଛନ୍ତି। ବଳଗଣ୍ଡି ଛକ ଅତିକ୍ରମ କରି ଆଗକୁ ଗଲେଣି। ଲୋକମାନେ ଦୁଇ ପଟରେ ରହିକରି ତାଙ୍କୁ ପ୍ରଣାମ କରୁଛନ୍ତି, ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି। ଆପଣ ହେଉଛନ୍ତି ଠାକୁର ରାଜା, ଆପଣ ଆମର ଆଦ୍ୟ ସେବକ, ଆପଣଙ୍କର କୃପା ଆଶୀର୍ବାଦ ଏ ରାଜ୍ୟ ଉପରେ ରହୁ, ଏ ଅଞ୍ଚଳ ଉପରେ ରହୁ, ଆପଣ ଏମିତି ଆମର ସେବା କରି ଚାଲନ୍ତୁ। ହେ ମହାବାହୁ, ତମର କୃପା ଏମିତି ଆମ ଉପରେ ରହିଥାଉ। ଏବଂ ବଡ଼ଶଙ୍କ ପାଖରେ ପହଞ୍ଚିଲା ପରେ ସେଇଠୁ ଗଜପତି ମହାରାଜ ମେହେନାରେ ବସିକିରି ଯିବେ ସରଧାବାଲି ପର୍ଯ୍ୟନ୍ତ, ଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ। ଏହାର ପରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିବା ପାଇଁ ମୁଁ ପ୍ରତାପ ଚନ୍ଦ୍ର ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ।
11: ପତିତାନାମ୍ ପତିତୋହମ୍ ତ୍ୱମେବ ପାପହାରକଃ ପାବନ ପୁରୁଷ ଦେହି ନିଶ୍ଚଳା ଭକ୍ତି ମେ ବିଭୋ। ମହାପ୍ରଭୁଙ୍କ ନିକଟକୁ ଯେତେବେଳେ ଗଜପତି ମହାରାଜଙ୍କର ଆଗମନ ହେଉଛି, ଉଭୟ ପାର୍ଶ୍ୱରେ ନରନାରାୟଣମାନେ ସବୁ ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ସେମାନେ ପ୍ରଣାମ ନିବେଦନ ପୂର୍ବକ ସମ୍ମାନ ଜଣାଉଛନ୍ତି। ବଡ଼ ଠାକୁରଙ୍କର ସେବାକୁ ଆପଣ ଆଦ୍ୟ ସେବକ ହୋଇ ସୁନ୍ଦର ଭାବରେ ସମ୍ପନ୍ନ କରିବେ ଏ ଆଶା ଭରସା ବିଶ୍ୱାସ ରଖୁଛୁ ଆମେ। ଆପଣଙ୍କ ମାଧ୍ୟମରେ ଆମର ପ୍ରଣାମ ମଧ୍ୟ ମହାପ୍ରଭୁଙ୍କୁ ପଠାଇ ଦେଉଛୁ, କାରଣ ଆପଣ ମହାପ୍ରଭୁଙ୍କର ସେଇ ଶ୍ରୀଅଙ୍ଗ ନିକଟରେ ଠିଆ ହୋଇ ଦିବ୍ୟ ରାଜନୀତି ସେବାକୁ ବନ୍ଦାପନାକୁ ଅର୍ପଣ କରିବେ ଛେରା ପରା ପରି ସେବା। ଶ୍ରୋତା ବନ୍ଧୁ, ଆପଣମାନେ ଜାଣନ୍ତି ଇଏ ହେଉଛନ୍ତି, ଏ ରାଜା ହେଉଛନ୍ତି ଆମ ସମାଜ ପାଇଁ, ଆମ ବିଶ୍ୱ ଦରବାର ପାଇଁ ଏକ ସୁନ୍ଦର ବାର୍ତ୍ତାର କଥା ଆପଣମାନେ ଶୁଣୁଥିଲେ, ଆମର ଘୋଷକ ମାନେ ଆପଣଙ୍କୁ ଶ୍ରବଣ କରାଉଥିଲେ। ତେଣୁ ଇଏ ଯେଉଁ କଥା ରହିଛି ଯେ ରାଜା ଶବ୍ଦର ଯେଉଁ ମହାତ୍ମ୍ୟ ରହିଛି, ରାଜା ସେତିକି ବେଳେ ତାଙ୍କୁ କୁହାଯିବ ଯେମିତି ଗଙ୍ଗାଧର ମେହେରେ କହିଛନ୍ତି ତାଙ୍କର ତପସ୍ୱିନୀ କାବ୍ୟରେ, ହୃଦ ପଛେ ଜଳେ ବିଦ୍ୟୁତ ଅନଳେ ଜଳ ଦାନେ ଘନ ବାଧ୍ୟ ସୁଖ ତେଜି ରାଜା ତୋଷିବେ ପରଜା ତେବେ ତ ପରମାରାଧ୍ୟ। ରାଜା ସେତିକି ବେଳେ ପ୍ରିୟ ପାତ୍ର ହେବେ ପ୍ରଜାମାନଙ୍କର, ନିଜର ସୁଖକୁ ସେ ପର କରିଦିଅନ୍ତି, ନିଜର ଆନନ୍ଦକୁ ସେ ପର କରିଦିଅନ୍ତି, ପ୍ରଜାର ସୁଖକୁ ସେ ଗୁରୁତ୍ୱ ଦିଅନ୍ତି। ଯେପରି ମେଘ ଆକାଶରୁ ବିଜୁଳିର ଘନ ଘନ ବିଜୁଳିର ଯେତେବେଳେ ଶବ୍ଦ ପ୍ରଚଣ୍ଡ ଶବ୍ଦ ହୁଏ, ଘଡ଼ଘଡ଼ି ମାରେ, ସେହି ସମୟରେ ଜଳଦାନ କରେ କିଏ, ଆକାଶରୁ ବୃଷ୍ଟି ହୁଏ, ସେହିପରି କଷ୍ଟ ସହି ରାଜା ପ୍ରଜାଙ୍କୁ ଆନନ୍ଦ ପ୍ରଦାନ କରନ୍ତି। ଗୋଟିଏ କଥାକୁ ଆପଣମାନଙ୍କ ଆଗରେ ଆମେ ରଖୁଛୁ, ଇତି ଅବସରରେ ଆମ କେନ୍ଦ୍ର ଆଗରେ ଜଣେ ପରଲୋକ ହୋଇଯାଇଥିବା ଜଣେ ଶ୍ରଦ୍ଧାଳୁ ଆଜି ତାଙ୍କର ମହାଭାଗ୍ୟ ଏ ବଡ଼ଦାଣ୍ଡରେ ସେ ଯାଉଛନ୍ତି। ଆମର ଏ କେନ୍ଦ୍ର ଆଗରେ ସଂକୀର୍ତ୍ତନ ଆଗେ ଆଗେ ଚାଲିଛି। ତାଙ୍କର କୁଟୁମ୍ବମାନେ ତାଙ୍କୁ ନେଇକରି ଯାଉଛନ୍ତି ସ୍ୱର୍ଗଦ୍ୱାରକୁ। ଇଏ ହେଉଛି ସେହି ବଡ଼ଦାଣ୍ଡ ଯେଉଁଠି ଜନ୍ମ, ଯେଉଁଠି ମୃତ୍ୟୁ, ଯେଉଁଠି ଲୀଳା ଖେଳା, ଯେଉଁଠି ତ ଶିଶୁ କୈଶୋର ଏବଂ ଯୌବନ ବାର୍ଦ୍ଧକ୍ୟ ଶେଷରେ ବିଦାୟ। ଏଇଠି ଆରମ୍ଭ ହୁଏ ଜୀବନର ଆନନ୍ଦ, ଏଇଠି ପୁଣି ବିଲୟ ହେଇଯାଏ। ଆଉ ସବୁର ସାକ୍ଷୀ ରୁହନ୍ତି ଆମ ମହାପ୍ରଭୁ। ତେଣୁ ଆମ ମହାପ୍ରଭୁ ଜନ୍ମାଦେଶ୍ୟ ଯତଃ ଏ ସୂତ୍ରରେ ଆମକୁ ଯେଉଁ ସୁନ୍ଦର କଥା ବୁଝେଇ ଦେଇଛନ୍ତି ବ୍ୟାସଦେବ, ଯେ ଏଇ ଯାହାଙ୍କ ପାଖରୁ ଜନ୍ମ ହୁଏ, ଯାହାଙ୍କ ପାଖରେ ସ୍ଥିତି ବା ଆମେ ରହିଥାଉ, ଲୀଳାଖେଳା କରିଥାଉ, ଆଉ ଯାହାଙ୍କ ପାଖରେ ଲୟ ହେଇଯାଏ, ଯାହାଙ୍କ ପାଖରେ ଆମେ ପୁଣି ମିଶିଯାଉ। ତାକୁ ଅପର କଥାରେ ପୁଣି ବୁଝେଇଲେ ଯେ ଉର୍ଣ୍ଣ ନାଭି ତନ୍ତୁବତ, ଅର୍ଥାତ୍ ବୁଢ଼ିଆଣୀ ଯେପରି ତାର ଜାଲକୁ ନିଜ ଶରୀରରୁ ଗଠନ କରେ, ବିଭିନ୍ନ ପ୍ରକାର ସୂତ୍ର ପରି ଗଠନ କରେ, ଶେଷରେ ନିଜ ଭିତରେ ପୁଣି ସମାହିତ କରେ। ମହାପ୍ରଭୁ ସେହିପରି ଏ ଜଗତକୁ ଲୀଳାଖେଳା କରୁଛନ୍ତି। ଜଗତ କହିଲେ ଆମେ ସମସ୍ତେ, ନାଥ କହିଲେ ମହାପ୍ରଭୁ ପରଂ ବ୍ରହ୍ମ ଜଗନ୍ନାଥ। ତେଣୁ ଜଗତ ଯୁକ୍ତ ନାଥ ସମାନେ ଜଗନ୍ନାଥ, ଇଏ ବ୍ରହ୍ମାଣ୍ଡ ଯାକ ସମସ୍ତେ ଆମେ ହେଉଛୁ ରମଣୀ ବା ତାଙ୍କର ପତ୍ନୀ। ସିଏ ଜଣେ ହେଉଛନ୍ତି ଏକମାତ୍ର ପରଂ ବ୍ରହ୍ମ ସଚ୍ଚିଦାନନ୍ଦ ଘନ ବିଗ୍ରହ ମହାପ୍ରଭୁ ଜଗନ୍ନାଥ। ତେଣୁ ତାଙ୍କର ଲୀଳାଖେଳାକୁ ଆପଣମାନେ ଦେଖିବେ, କେଦାର ଦ୍ୱାରିକାନାଥ, ରାମନାଥ, ବଦ୍ରୀନାଥ, କିନ୍ତୁ ଇଏ ହେଲେ ଜଗତନାଥ। ଏ ଜଗତର ନାଥ ଶବ୍ଦକୁ ସାକାର କରିଛନ୍ତି ଆଜି ଏ ପବିତ୍ର ଘୋଷଯାତ୍ରାର ଯେଉଁ ବର୍ଣ୍ଣାଢ୍ୟ ପରିବେଶ, ଏ ପରିବେଶକୁ କେହି କେତେବେଳେ ଅସ୍ୱୀକାର କରିପାରିବ ନାହିଁ ଯେ ସିଏ ଜଗତର ନୁହନ୍ତି ବୋଲି। ଏଠି ଅଛନ୍ତି ଆମେରିକାର ବିଦେଶୀ ଭକ୍ତମାନେ, ଏଠି ଅଛନ୍ତି ଜାପାନର ବିଦେଶୀ ଭକ୍ତମାନେ, ତେଣୁ କେତେ ଦୂର ଦୂରାନ୍ତରୁ ସମସ୍ତେ ଧାଇଁ ଆସିଛନ୍ତି।
10: ଏ ବଳଗଣ୍ଡି ଛକ ସାମ୍ନାରେ ଆମେ ଯେଉଁ ଦେଖୁଛେ, ବର୍ତ୍ତମାନ ଗଜପତି ମହାରାଜ ତ ଗଲେଣି, ଲୋକଙ୍କ ଭିତରେ କି ଉତ୍ସାହ ଉଦ୍ଦୀପନା ଆମେ ଦେଖୁଛେ, ଅନୁଭବ କରୁଛେ। ଲୋକମାନେ ଗୁଣ୍ଡିଚା ମନ୍ଦିରରୁ ଯାଉଛନ୍ତି ଶ୍ରୀମନ୍ଦିର ଆଡ଼କୁ, କ'ଣ ସେମାନଙ୍କର ଉଦ୍ଦେଶ୍ୟ, କାହିଁକି ଯାଉଛନ୍ତି?
11: ଭକ୍ତିମୟ ପରିବେଶ ବଢ଼ିଯାଉଛି। ଯେଉଁ ନାମ ସଂକୀର୍ତ୍ତନ ସବୁ ଆମେ ଶୁଣିବାକୁ ପାଉନଥିଲେ ଏକ ଘଣ୍ଟା ପୂର୍ବରୁ, ବର୍ତ୍ତମାନ ବିଭିନ୍ନ ସଂଗଠନ ତରଫରୁ ସେମାନେ ସଂକୀର୍ତ୍ତନ, ନାମ କୀର୍ତ୍ତନ ବେଳକୁ ବେଳ ତାଙ୍କର ଉତ୍ସାହ ବଢ଼ିଯାଉଛି। ବିଶେଷ କରି ଭକ୍ତ ସାଲବେଗଙ୍କର ସମାଧିର ଆଗରେ ଏକ ସୁନ୍ଦର ସଂକୀର୍ତ୍ତନ ମଣ୍ଡଳୀ, ସେମାନେ ଉଭୟ ଭକ୍ତ ଏବଂ ଭଗବାନ, କାହିଁକିନା ସାଲବେଗ ତାଙ୍କର ଯେଉଁ ଯଶ କୀର୍ତ୍ତି ତାକୁ ରଖିଦେଇ ଯାଇଛନ୍ତି, ଜଗବନ୍ଧୁ ହେ ଗୋସାଇଁ, ଜଗବନ୍ଧୁ ହେ ଗୋସାଇଁ, ଆନଗତି ନାହିଁ, ଜଗବନ୍ଧୁ ହେ ଗୋସାଇଁ। ଏ କଥାକୁ ଭକ୍ତ ସାଲବେଗ ମହାପ୍ରଭୁଙ୍କ ପାଖରେ ଅଜାଡ଼ି ଦେଇଛନ୍ତି। ସେହି ସଙ୍ଗୀତକୁ ପୁନର୍ବାର ଆଜିର ଶ୍ରଦ୍ଧାଳୁ ସଂକୀର୍ତ୍ତନ ମଣ୍ଡଳୀ ଶୁଣାଉଛନ୍ତି ତାଙ୍କରି ପାଖରେ ତାଙ୍କରି ଗୀତକୁ। ଇଏ ହେଉଛି ଯଶ, ଇଏ ହେଉଛି କୀର୍ତ୍ତି। ସେହି କୀର୍ତ୍ତିମୟ ପୁରୁଷ, ସେ ଧ୍ୟେୟଂ ସଦା ପରିଭବଗ୍ନମ ଅଭୀଷ୍ଟ ଦୋହଂ ତୀର୍ଥାସ୍ପଦଂ ଶିବ ବିରିଞ୍ଚି ନୂତମ ଶରଣ୍ୟମ ଭୃତ୍ୟାର୍ତ୍ତିହଂ ପ୍ରଣତ ପାଳ ଭବାଧିପୋତମ ବନ୍ଦେ ମହାପୁରୁଷତେ ଚରଣାରବିନ୍ଦମ। ସେଇ ମହାପୁରୁଷ, ସେଇ ବିରାଟ ପୁରୁଷ, ଭକ୍ତଜନ ବାନ୍ଧବ ମହାପ୍ରଭୁ ଜଗନ୍ନାଥଙ୍କର ଦିବ୍ୟ ଲୀଳାରେ ଭକ୍ତିମୟ ହୋଇଯାଇଛି ବଡ଼ଦାଣ୍ଡ। ଆଉ ସମସ୍ତେ ନିଜକୁ ଚଳଚଞ୍ଚଳ କରିଛନ୍ତି ମହାପ୍ରଭୁଙ୍କର ସେବାରେ, କାହିଁକିନା ଗଜପତିଙ୍କର ବର୍ତ୍ତମାନ ରଥ ନିକଟବର୍ତ୍ତୀ ହେବାର ଯେଉଁ ପରିବେଶ ରହିଗଲାଣି, ସବୁ ପ୍ରସ୍ତୁତି ଭିତରେ ଆଉ ଅଳ୍ପ କ୍ଷଣ ଭିତରେ ଗଜପତି ମହାରାଜ ରଥ ନିକଟରେ ଉପସ୍ଥିତ ହୋଇ ସେବା ପ୍ରଦାନ କରିବେ। ଇତି ଅବସରରେ ଆମ କେନ୍ଦ୍ରର ସମ୍ମୁଖ ଭାଗରେ
10: ବର୍ତ୍ତମାନ ଯେଉଁ ପରିବେଶ ଅଛି, ପାଗ ଅନୁକୂଳ, ସୁନ୍ଦର ପବନ ବହୁଛି, ଲୋକମାନେ ଯିବା ଆସିବା କରୁଛନ୍ତି, ଲୋକଙ୍କ ଭିତରେ ଯେଉଁ ଉତ୍ସାହ, ଯେଉଁ ଉଦ୍ଦୀପନା, କ'ଣ ପାଇଁ ଉତ୍ସାହ ଉଦ୍ଦୀପନା?
11: ଆପଣ ଗୋଟିଏ କଥା ଦେଖନ୍ତୁ, ଶ୍ରୀଗୁଣ୍ଡିଚା ଦିନ ଯେତେ ପ୍ରତିକୂଳ ପରିସ୍ଥିତି ଥିଲା, କେଉଁ ଲୋକ କମ୍ ଥିଲେ? ତେଣୁ ଭକ୍ତ କେବେ ଚାହେଁ ନା ଅନୁକୂଳ ପାଗ, ଭକ୍ତ ଚାହେଁ ନା ଜଗନ୍ନାଥଙ୍କ ପାଖରେ, ସେ କେବଳ କେବଳ ଚାହେଁ ମୋ କାଳିଆ ଯେଉଁଠି ମୁଁ ସେଇଠି, ସେଠି ଯେତେ ବିପତ୍ତି ଆସୁ, ଯେତେ ପ୍ରତିକୂଳ ପରିସ୍ଥିତି ଆସୁ, ସେ କେବଳ ଚାହେଁ ମୋ କାଳିଆ ଯେଉଁଠି ଅଛି ମୁଁ ଦିବାରାତ୍ର ସେହି ଜାଗାରେ ରହିବି, ଯାହା ଆଜି ଆମେ ଦେଖିବାକୁ ପାଉଛେ।
10: କନେଇ ପାଇଁ ଗାଈ ଗୋଠ, କନେଇ ଯେଉଁଠି ସେଇଠି ଭକ୍ତମାନେ ରୁଣ୍ଡ ହେଇକି ରହନ୍ତି।
11: ଯେମିତି ଦୋଳ ହେଲେ ବିମାନ ବାହାରେ, ଦୋଳ ଠାକୁରଙ୍କୁ ନେଇକି ଯିବା ପାଇଁ। ସେହିପରି ଆଜି ଏ ଯେଉଁ

0: ସ୍ୱୟଂ ନୀଳା ରଥଯାତ୍ରା, ଏ ରଥଯାତ୍ରାରେ ମହାପ୍ରଭୁଙ୍କ ପାଖରେ ବିମାନ ସହିତ କାନ୍ଧୁଆଳି ସହିତ ଆମେ ସମସ୍ତେ ହେଲେ ଜଣେ ଜଣେ ସେବାୟତ, ଭିନ୍ନ ଭିନ୍ନ ଭାବରେ ଆମେ ମହାପ୍ରଭୁଙ୍କ ସେବାକୁ ଅର୍ପଣ କରୁଛେ।
1: ସେଇଥିପାଇଁ ମୋର ବିଶ୍ୱାସ ହେଉଛି ଯେ ଜଗନ୍ନାଥ ଧାମରେ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ସର୍ବଜନମାନ୍ୟ ରାଷ୍ଟ୍ର ଦେବତା। ଶ୍ରୀମନ୍ଦିରର ରତ୍ନ ସିଂହାସନ ଛାଡ଼ିକିରି 9 ଦିନ ଧରିକିରି ମହାପ୍ରଭୁ ଆସି ଏଠି ଯେଉଁ ଜନ୍ମବେଦୀରେ ଜନକପୁରୀରେ ରହିକିରି ଆଜି ଯେଉଁ ଫେରୁଛନ୍ତି, ଇଏ ଏକ ଦୁର୍ଲଭ ଦର୍ଶନ, ଇଏ ଏକ ଏଭଳି ଦର୍ଶନ, ୟାକୁ ଅନୁଭବ କଲେ ହିଁ ଭକ୍ତମାନେ ଜାଣିପାରିବେ।
0: ଆପଣ ଜାଣନ୍ତି ଜଗନ୍ନାଥ ମହାପ୍ରଭୁ ଗୋଟେ ମଣିଷ ପରି। ଆଉ ଗୋଟିଏ ଉଦାହରଣ ଆମେ ଦେଇପାରିବା, ଏଇ ଯେଉଁ ଟିକେ ସମୟ ପୂର୍ବରୁ ଆମର ଶ୍ରୋତା ବନ୍ଧୁଙ୍କୁ ଆମେ ସୂଚନା ଦେଇଥିଲୁ, ସିନ୍ଧୁକ ଗଲା 3 ରଥ ଉପରକୁ 3ଟି ସିନ୍ଧୁକ। ସେ ସିନ୍ଧୁକରେ କ'ଣ? ମହାପ୍ରଭୁଙ୍କର ପାଟ ବସ୍ତ୍ର, ବିଭିନ୍ନ ଅଳଙ୍କାର ସାଜସଜ୍ଜା, ତାଙ୍କର ଦୈନନ୍ଦିନ ନୀତିକର୍ମ ପାଇଁ ତାଙ୍କର ସାଜ ସବୁ ତା ଭିତରେ ରହିଛି। ଆମେ ଯେମିତି ବାହାରକୁ ଗଲେ
1: ଆଟାଷ୍ଟ ଧରିକି ଯାଉ,
0: ନାଇଁ ବାହାରକୁ
1: ଭଗବାନ ତାଙ୍କ ଜିନିଷକୁ ସିନ୍ଧୁକରେ ନଉଛନ୍ତି।
0: ଆମର
1: କାଠର ସିନ୍ଧୁକ,
0: ଆମର ଟିକେ ଚନ୍ଦନ ଟିକେ ଦରକାର, ସିନ୍ଦୁର ଟିକେ ଦରକାର, ବସ୍ତ୍ର ବିଭିନ୍ନ ପ୍ରକାର ଦରକାର। ଇଏ ସବୁ ଯେଉଁ ସୁରକ୍ଷିତ ଜିନିଷ ରଖିବା ପାଇଁ ଗୋଟେ ପାତ୍ରଟିଏ ଆମେ ସାଙ୍ଗରେ ନେଇକି ଯାଉଛେ। ଆଟାଚ କଥା ଯେଉଁ ଆପଣ କହିଲେ, ମହାପ୍ରଭୁ ଗୋଟେ ବଡ଼ ପାତ୍ର ନେଇ ଯାଉଛନ୍ତି ସିନ୍ଧୁକ।
1: ମାନେ ସମଗ୍ର ପୃଥିବୀରେ ଏଭଳି ଦେବତା ବିରଳ,
0: ସମଗ୍ର
1: ପୃଥିବୀରେ ଏଭଳି ଦେବତା ବିରଳ ଯିଏ ତାଙ୍କର ଜିନିଷପତ୍ର ନେଇକିରି କାଠରେ ନିର୍ମିତ ରଥରେ, କାଠ ନିର୍ମିତ ସିନ୍ଧୁକରେ, ସିଏ ନିଜେ ମଧ୍ୟ ସ୍ୱୟଂ କାଠ। ତେଣୁ ବୃକ୍ଷ ଦେବତା ବୃକ୍ଷକୁ ଏତେ ପ୍ରାଧାନ୍ୟ ଦେଇଛନ୍ତି, ବୃକ୍ଷକୁ ଏତେ ପରିମାଣରେ ମୁଣ୍ଡରେ ବସେଇଲା ଭଳି ରଖିଛନ୍ତି, ତାକୁ ଅନୁଭବ କଲେ ହିଁ ଆମେ ଜାଣିପାରିବା।
0: ଭଗବତ ଗୀତାରେ ମହାପ୍ରଭୁ ଗୋଟେ କଥା କହିଛନ୍ତି, ହେ ଅର୍ଜୁନ ମମ ମାୟା ଦୂରତେୟା, ମୋ ମାୟାକୁ ଜାଣିବା ପାଇଁ ଅତି କଷ୍ଟ। ଆଉ ମୋ ମାୟାକୁ ଜାଣିପାରେ କିଏ? ନା 7 ବର୍ଷର ବାଳକ ଧ୍ରୁବ ଜାଣିପାରେ। ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ, ଏଇ ଯେଉଁ ଓମ୍ ନମ ଭଗବତେ ବାସୁଦେବାୟ, ଏଇ ଛୋଟିଆ ମନ୍ତ୍ରଟିକୁ ସେ ଜପ କରି କରି ଧ୍ରୁବ ପାଇଗଲେ ମୋତେ, ତାଙ୍କ ପାଇଁ ମୁଁ ମାୟା ଆଉ ବିସ୍ତାର କରିପାରିଲି ନାହିଁ। ତେଣୁ ଯିଏ ଭକ୍ତ ହେବ
1: ସେ ମାୟା ମୋହରୁ ଉର୍ଦ୍ଧ୍ୱରେ ଯାଇକିରି ଭଗବାନଙ୍କର ଶ୍ରୀଚରଣ
0: ସିଏ ମୋତେ ଜାଣିପାରିବ, ଯିଏ ସେବା ସେବକ ହେବ ସିଏ ମୋତେ ଜାଣିପାରିବ। ତେଣୁ
1: ଯାହା ହଉ, ଜଗନ୍ନାଥ ମହାପ୍ରଭୁ ଆଜି ସୁନ୍ଦର ଦେଖାଯାଉଥିଲେ, ତାଙ୍କର ବେଶ ଯେମିତି ଅତି ସୁନ୍ଦର ଆକର୍ଷଣୀୟ, ଏବଂ ଆସନ୍ତାକାଲି ତ ଆପଣ ଦେଖିବେ ସୁନାବେଶରେ ମହାପ୍ରଭୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାରେ ସଜ୍ଜିତ ହୋଇକିରି ସୁନାବେଶରେ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେବେ। ଆଉ 2-4 ଘଣ୍ଟା ପରେ ଦେଖିବେ ଆଉ ତାଙ୍କ ଦେହରେ ସୁନା ନଥିବ।
0: ମାଆଙ୍କ କୋଳରୁ ଆସିଛନ୍ତି, ମାଆଙ୍କ ପାଖରୁ ଆସିଛନ୍ତି, ନିଶ୍ଚୟ ସୁନ୍ଦର ଦେଖାଯିବେ। ମା ପାଖରୁ ଯେଉଁ ସନ୍ତାନ ଆସେ ଆପଣ ଭଲ ଭାବରେ ଜାଣନ୍ତି, ତାର ସୌନ୍ଦର୍ଯ୍ୟ ବଢ଼ିଯାଇଥାଏ। ଆଉ କର୍ମକ୍ଷେତ୍ରରୁ ଜଣେ ଯେତେବେଳେ ଫେରିଥାଏ ତାର ମୁହଁ ଶୁଖିଯାଇଥାଏ। ତେଣୁ ମହାପ୍ରଭୁ ଯେତେବେଳେ ମାଆଙ୍କ କୋଳରୁ ଆସିଛନ୍ତି ସେ ସୌନ୍ଦର୍ଯ୍ୟ ନିଶ୍ଚିତ ଦେଖାଯିବେ। ଆଉ ଗୋଟେ କଥା ଆପଣ ଜାଣିଥିବେ, ମା ପରା କହିଛନ୍ତି, ଯେତେ ଦଉଥିବି ସେତେ ଖାଉଥିବୁ, ନଶୁଖିବ ତୋର ହାତ, ଲୋକେ କହୁଥିବେ ଖାଇବା ଠାକୁର, ନୀଳା ଚଳେ ଜଗନ୍ନାଥ। ତେଣୁ
1: ମୁଁ ପ୍ରତାପ ବାବୁ ଭାରତବର୍ଷର ବିଭିନ୍ନ ଜାଗା ବୁଲିଛି, କିନ୍ତୁ ଏ ଜାଗାରେ ଯେଉଁ ଖାଇବା, ଯେଉଁ ପିନ୍ଧିବା, ଆନନ୍ଦରେ ରହିବା, ପରସ୍ପର ଭିତରେ ଭାଇଚାରା ଭାବ ସୃଷ୍ଟି କରି ବସୁଧୈବ ଭାବ ଭାବଧାରାରେ ଉଦ୍ଭୁତ ହେଇ ସମସ୍ତଙ୍କୁ ଆପଣାର କରିନେବା, ଏ ଜ୍ଞାନ ଆଉ କେଉଁଠି ମିଳିବ ନାହିଁ।
0: ଯେତେବେଳେ ମହାସ୍ୱାରଙ୍କୁ ଆମେ ପଚାରିଛୁ, ସିଏ କୋଠସୁଆର ମହାସ୍ୱାର, ସେମାନେ କହିଛନ୍ତି ଆମେ ମଧ୍ୟ ନିଜେ ଅବଗତ ନୁହଁ ମହାପ୍ରଭୁ କେତେ ପ୍ରକାର ଅନ୍ନ ବ୍ୟଞ୍ଜନ ବା କେତେ ପ୍ରକାର ଶୁଖିଲି ଭୋଗ ଭୋଜନ କରୁଛନ୍ତି। ତେଣୁ ତାଙ୍କୁ ଗୋଟେ ସାଧାରଣ ଭାବରେ 60 ପୌଟି ବୋଲି ଗୋଟେ ବର୍ଣ୍ଣନାରେ ରଖି ଦିଆଯାଇଛି, କିନ୍ତୁ ମହାପ୍ରଭୁ ତତୋଧିକ କେତେ ପରିମାଣର ଭୋଜନ କରନ୍ତି,
1: 56 ପ୍ରକାରର ଭୋଗ, 60 ପୌଟି
0: ତା ସୀମିତ, ତାଠୁ ଉର୍ଦ୍ଧ୍ୱରେ 200 ପ୍ରକାରର ନୈବେଦ୍ୟର ନାମ ସବୁ ରହିଛି,
1: ସଙ୍କୁଡି ନିସଙ୍କୁଡି ସୁଖିଲି କେତେ ପ୍ରକାରର ଭୋଗ, ଯୋଉ ଭୋଗକୁ ବର୍ଣ୍ଣନା କଲେ ରାତି ପାହିକିରି ଦିନ ହେଇଯିବ, ସରିବ ନାହିଁ। ଇଏ ଭାବମୟ ଦେବତା, ଏତେ ମହାନ ଦେବତା, ତାଙ୍କର ସବୁ ମହାନ, ସେ ଦେଉଳ ମହାନ, ଦାଣ୍ଡ ମହାନ, ଚକ୍ର ମହାନ, ମୌଦଦୀ ମହାନ, ତାଙ୍କର ମହାପ୍ରସାଦ ମଧ୍ୟ ମହାନ। ଏଇଭଳି
0: ଏହିପରି ଏକ ସମୟରେ ଆମ ମହାପ୍ରଭୁଙ୍କ ନିକଟରେ ଆମେ ଏହିପରି ସୌଭାଗ୍ୟ ସୁଯୋଗ ସବୁ ପାଇଛେ, କିଏ ଦର୍ଶନ କରୁଛେ, କିଏ ଶ୍ରବଣ କରୁଛେ, କିଏ କୀର୍ତ୍ତନ କରୁଛେ, କିଏ ସଖ୍ୟ କରୁଛେ, କିଏ ସେବା କରୁଛେ, କିଏ ଆତ୍ମନିବେଦନ କରୁଛେ, किंतु विभिन्न प्रकार रे आमे महाप्रभुंकर सानिध्य पाई निजे को गौरवान्वित मने करिबा इति अवसर रे
1: ओहो भाग्य ओहो भाग्य ओहो भाग्य
0: निश्चित भाबरे
1: हम समस्त को कृपा करंतु दया करंतु एवं आम विचारधारा को संशोधित करबा पई हमको प्रेरणा दियो
0: जो कथा वर्तमान से चलचंचल हेलाणी श्रद्धा वाली तेणु प्रथम केन्द्र को आपण मान को श्रोता बंधु आम नहीं जाऊ से दिव्य कथा प्रसंग श्रवण करंतु जय जगन्नाथ
1: जय जगन्नाथ
2: जय जगन्नाथ जय जगन्नाथ जय जगन्नाथ। ठीक प्रथम केन्द्रर तले गजपति महाराजा दिव्य सिंह देव मेहनारे आसीन अछंती जोड़ हस्तरे राजकीय परिधान एवं बड़ ठाकुर बलभद्र तालध्वज रथरे छेरा पहरा करिबा पई तांको मेहना वर्तमान चारमाळ तले जाईकिरी रहिबा पई तांकर सेवक मान मेहना को नहीं जाउछंती। गजपति महाराजांकर संपर्क रे आमे तो सबुबेले आपनकु कहुचु गजपति महाराजा दिव्य सिंह देव ये भोईवंशर राजा तांकर भोईवंशर प्रतिष्ठाता रामचंद्र देव तांकु द्वितीय इंद्रद्युम्न बोली मध्य कहा जाए कारण से जेतेबेले कला पहाड़ नेकिरी आमर दारू देवता मानंकु नेकिरी गंगा कूल रे उड़ी देकिरी विसर्जन कर देथिला से विषर महांती से ब्रह्म पदार्थंकु संग्रह करी आनिकरी कुजंगरे रखिथिले एवं से कुजंगरु महाप्रभुंकर से ब्रह्मंकु आनी भोईवंशर राजा रामचंद्र देव आउ थरे पुणी नवकलेवर करै ताकु प्रतिष्ठा करथिले सेति पई रामचंद्र देवंकु द्वितीय इंद्रद्युम्न बोली मध्य कुआ जाय इतिहास रे। सेई वंश परंपरा रे से उत्तरदायद भाव रे आज गजपति राजा दिव्य सिंह देव ए राजनीति करुचंती एवं गजपति राजा दिव्य सिंह देव 1953 मसीहा फेब्रुआरी 6 तारीख रे तांकर जन्म वीरकिशोर देव होचंती पिता तांकर महाराणी सूर्यमणि पाट महादेई नाम काबान नवदेव 1957 रे से शिक्षा आरंभ करथिले पूरी कन्वेंट स्कूल रे 3 वर्ष तापरे राजपुत्र मानंक पढ़िबा पई जेते भारतर जेते राजपुत्र पढ़िबे ता पई गोटे स्वतंत्र कॉलेज रायपुर रे हितला राजकुमार कॉलेज से राजकुमार कॉलेज रे से पाठ पढ़िथिले। तांको पिता वीरकिशोर देव थिले अनेक गुणर अधिकारी उड़ाजहाज चलेबा फुटबॉल खेलिबा अश्वचालना लॉन टेनिस संगीत ए सबुथिरे तांकर रुचि थिला सेही अनुसारे कामान नवदेव जे वर्तमान रो दिव्य सिंह देव से बालक वयसर मध्य फुटबॉल खेलिबा वायलिन बजेबा इत्यादि सब आरंभ करथिले। तांकर जीवन रे गोटे बड़ परिवर्तन हला कारण से आईन व्यवसाय करिया पई आईन पाठ मध्य पढ़िथिले से गजपति सेवा करिबा सहित आईन व्यवसाय करिवार मध्य संकल्प रखिथिले किंतु तांको जीवन रे गोटे घड़ीसंधि मुहूर्त आसिला बा जहाकु आमे इंग्राजी रे टर्निंग पॉइंट बोली कहू से पॉइंट होची से महाप्रभुंकर सेवक भावरे अन्य काहाकु महामहिम बा मिस्टर लॉर्ड ए कथा कहिबा अन्य मानको दृष्टि नजिबारु अन्य मानको परामर्श रे से समय रे एडवोकेट जनरल गोविंद दास बारिस्टरंकर परामर्श रे से सबुदिन पई आईन व्यवसाय को छाड़ी देथिले एवं ता परठारु से गजपति महाराजा दिव्य सिंह देव महाप्रभुंकर सेवक भावरे तांको जीवन को समर्पण कर देचंती। आउ गोटे तांकर जीवन रे गोटे कथा हला जे 1980 मसिया बेलकु तांकर चारोटी कन्या संतान जात होई सारथिले पारिवारिक चापरे अधिकांश समय तांको डेराडून रे रहिबा को पडुथला 1980 रु 1993 ए 14 वर्ष तांको पाई वनवास बा प्रस्तुति पर्व थिला बोली से निजे स्वीकार करंती अनुभव करंती। एही समय रे तांकर चिन्मयानंदक सहित चिदानंद स्वामी चिदानंद सरस्वती सहित मध्य संपर्क हला से 1999 मसीहा रे शास्त्रिक स्वामी चिदानंद सरस्वती पाखरु दिव्य जीवन संघर दीक्षा मध्य नहीं ये होचे तांकर जीवनर किछि किछि उल्लेखयोग्य कथा मु आपनकु कहिली किंतु गजपति महाराजा एठी जो सेवा करुचंती सेवाटी होची तांकर 55तम सेवा आज को 54 वर्ष धरी से सेवा करिचंती 2026 मसिया तांकर 55तम छेरा पहरा सेवा तापरे जेतेबेले से सेवा करंती गजपति महाराजा ए गजपति महाराजांकर सेवा को आमे ए जो छेरा पहरा सेवा को आमे देखिबे ଆପଣ ଛେରା ପହଁରା ସେବାରେ ଯେତେକ ଦ୍ରବ୍ୟ ବ୍ୟବହାର ହୁଏ ସେ ସବୁଗୁଡ଼ିକ ହେଉଛି ଶ୍ୱେତବର୍ଣ୍ଣର। ନିଜେ ଗଜପତି ମହାରାଜା ତାଙ୍କର ବହୁ ପ୍ରକାର ବେଶ ଥିଲେ ମଧ୍ୟ ଶ୍ୱେତ।

0: ଶ୍ୱେତ ବସ୍ତ୍ର ପରିଧାନ କରି ସେ ଛେରା ପହଁରାକୁ ଆସନ୍ତି। ଦ୍ୱିତୀୟ ହେଲା ଛେରା ହେଉଛି ଚନ୍ଦନ ପାଣି, ସେ ମଧ୍ୟ ଶ୍ୱେତ ବର୍ଣ୍ଣର। ତାପରେ ଯେଉଁ ଫୁଲ ପକାଇକରି ଓଳା ହୁଏ ବା ରଥ ପରି ମାର୍ଜନ କରାଯାଏ, ସେ ମଧ୍ୟ ଶ୍ୱେତ ବର୍ଣ୍ଣର। ତେଣୁ ଏ ସବୁଯାକ ଶ୍ୱେତ ବର୍ଣ୍ଣ କାହିଁକି? ଏବଂ ଯେଉଁ ଶ୍ୱେତ ବର୍ଣ୍ଣର ଫୁଲ ପକାଇକରି ସେ ସ୍ୱର୍ଣ୍ଣ ସମାର୍ଜନୀ ଧରି ଛେରା ପହଁରା କରୁଛନ୍ତି ବା ମନ୍ଦିର ପରିଷ୍କାର ରଥ ପରିଷ୍କାର କରୁଛନ୍ତି, ସେ ପୁଷ୍ପ ଯେକୌଣସି ରଙ୍ଗର ବି ହେଇପାରିଥାନ୍ତା, ତାକୁ କାହିଁକି ସ୍ୱଚ୍ଛ ବର୍ଣ୍ଣର ପୁଷ୍ପ କରାହେଇଛି? ତା'ର କାରଣ ହେଉଛି ଯେଉଁ ପର୍ଯ୍ୟନ୍ତ ଏ ସବୁଗୁଡ଼ିକ ହେଉଛି ମଣିଷର ଅନ୍ତରର ଶୁଭ୍ରତା ଏବଂ ସ୍ୱଚ୍ଛତାର ପ୍ରତିଫଳନ। ଯଦି ମଣିଷର ଅନ୍ତର ଭିତରେ ସ୍ୱଚ୍ଛତା ଏବଂ ଶୁଭ୍ରତାର ବିକାଶ ନ ହୁଏ, ତାହେଲେ ତା ମନ ଭିତରେ ସମର୍ପଣ ଭାବ ଆସିବ ନାହିଁ। କାରଣ ଆମେ ଯେତେବେଳେ ସମର୍ପଣର ସେବା ବୋଲି ଏଇଟାକୁ କହୁଛୁ, ଗଜପତିଙ୍କର ସେବା ସମର୍ପଣର ସେବା, ଏ ସମର୍ପଣ ସେବା ପାଇଁ ଅନ୍ତର ଭିତରଟା ଶୁଦ୍ଧ ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଦରକାର, ଅନ୍ତର ଭିତରେ ସ୍ୱଚ୍ଛତା ରହିବା ଶୁଭ୍ରତା ରହିବା ଦରକାର। ଏ ଶୁଭ୍ର ସ୍ୱଚ୍ଛତା କେମିତି ରହିବ? ଏ ଶୁଭ୍ର ସ୍ୱଚ୍ଛତା ରହିବ ଯେତେବେଳେ ମନ ଭିତରେ ଥିବା ଆମେ ସମସ୍ତ ମଇଳା ଗୁଡ଼ାକୁ ବାହାର କରିଦେବା। ତେଣୁ ଗଜପତି ମହାରାଜା ମଧ୍ୟ ଯେତେବେଳେ ଏ ସେବା କରିବା ପାଇଁ ତାଙ୍କ ଜୀବନରେ ସଂକଳ୍ପ ନେଲେ 1971 ଠାରୁ, ସେହିଦିନ ଠାରୁ ସେ ମହାପ୍ରଭୁଙ୍କ ସେବାରେ ସମର୍ପିତ, କୌଣସି ଅହଙ୍କାର ନ ରଖି ସିଏ ସେବା କରୁଛନ୍ତି। ଏବଂ କେବଳ ଏ ସେବାରେ ତାଙ୍କର ନିରହଙ୍କାରିତା ନାହିଁ, ତାଙ୍କର ଆଚାର ବ୍ୟବହାରରେ ମଧ୍ୟ, ଦୈନନ୍ଦିନ ବ୍ୟବହାରରେ ମଧ୍ୟ ଏହି ସମର୍ପଣ ଭାବ, ଏହି ସ୍ୱଚ୍ଛ ଭାବ, ସାଧୁ ଭାବ, ଏସବୁଗୁଡ଼ିକ ତାଙ୍କର ବ୍ୟକ୍ତିଗତ ଚରିତ୍ରରେ ପ୍ରତିଫଳିତ ହୋଇଛି। ତେଣୁ ଯେତେବେଳେ ସିଏ ଏ ସେବା କରୁଛନ୍ତି, ତାଙ୍କର ସେବାରେ ଯେଉଁମାନେ ଅଛନ୍ତି, ତାଙ୍କର ପୁରୋହିତ ଅଛନ୍ତି, ତାପରେ ତାଙ୍କର ଅନ୍ୟ ସେବକମାନେ ଯେଉଁମାନେ ଘଟୁଆରୀ ଅଛନ୍ତି ସେମାନେ ଅଛନ୍ତି, ଏ ସମସ୍ତେ ତାଙ୍କୁ ଏ ସେବା କରିବାରେ ସହାୟକ ହେଉଛନ୍ତି। ତେଣୁ ଯେଉଁ ଫୁଲ ସବୁ ବ୍ୟବହାର ହେଉଛି ସେଥିରେ ମଲ୍ଲୀ ଚମ୍ପକ ଜାତି କାଶ ତୁଳସୀ ପୂର୍ଣ୍ଣାଗସତ କେତକୀ କୁନ୍ଦାଦ୍ୟୁତ୍ତମ ପୁଷ୍ପଜାଲ ରଚିତା ମାଳା ତୁଳା ମଞ୍ଜୁଳା ଭକ୍ତ୍ୟାମୟା ଦତ୍ତା ସମ୍ପ୍ରତି ଗୃହ୍ୟତାଙ୍ଗ ପ୍ରଭୁ ବୋଲିକରି ଯେତେବେଳେ ସିଏ ମହାପ୍ରଭୁଙ୍କ ଆଗରେ ନିଉଛାଳି ହୋଇକରି ମହାପ୍ରଭୁଙ୍କୁ ବନ୍ଦାପନା କରନ୍ତି, ଏହିସବୁ ପୁଷ୍ପାଞ୍ଜଳି ସେ ପ୍ରଦାନ କରନ୍ତି। ତାପରେ ଯେତେବେଳେ ଆରତୀ କରନ୍ତି, ଆରତ୍ରିକଙ୍ଗମେ କୃପୟା ଗୃହାଣ ହେ ଦୀନବନ୍ଧୁ କରୁଣୈକ ସିନ୍ଧୁ ରମାପତେ ଶ୍ରୀ ଜଗଦେକନାଥ ବିଷ୍ଣୁ ମୁରାରେ ଭବଭୀତି ହାରିନ୍, ଏଇଭଳି ଭାବରେ ସେ ଯେଉଁ ଆରତ୍ରିକ ବନ୍ଦାପନା କରନ୍ତି ଏବଂ ଛେରା ପହଁରା କରନ୍ତି, ଇଏ ହେଉଛି ଗୋଟେ ଅନନ୍ୟ ସେବା। ଏଇ ଅନନ୍ୟ ସେବାଟି ତାଙ୍କର ଅତି ପବିତ୍ର ସେବା ହୋଇଥିବାରୁ ଏ ସେବାଟି ଦର୍ଶନ କରିବା ପାଇଁ ମଧ୍ୟ ସମସ୍ତଙ୍କ ମନରେ ଗୋଟେ ଆବେଗ ଥାଏ। କାରଣ ଏହି ସେବାଟି ସ୍ୱୟଂ ସନ୍ଦର୍ଶନ କରିବା ଫଳରେ ଆମମାନଙ୍କ ମନ ଭିତରେ ମଧ୍ୟ ସେ ଭାବଟା ସଞ୍ଚରଣ ହୁଏ। ତେଣୁ ଗଜପତିଙ୍କ ଛେରା ପହଁରାଟା କାହିଁକି ଏତେ ମହାନ, କାହିଁକି ଏତେ ପ୍ରସିଦ୍ଧ, କାହିଁକି ଏତେ ପ୍ରଖ୍ୟାତ, ତା'ର ମହିମା ଏତେ କାହିଁକି? ଗଜପତି ମହାରାଜା ସମସ୍ତେ ଯେମିତି, ପୋଲିସ ଏସ୍ପି ଯେମିତି ତାଙ୍କର କାମ କରୁଛନ୍ତି, ମନ୍ଦିରର ମୁଖ୍ୟ ପ୍ରଶାସକ ଯେମିତି ତାଙ୍କର କାମ କରୁଛନ୍ତି, ଇଏ ମଧ୍ୟ ତାଙ୍କର ସେମିତି କାମ କରନ୍ତି। ତେଣୁ ଏହାର ମହିମା କାହିଁକି, ଏ ସେବାଟାକୁ ଏତେ ମହିମା ମଣ୍ଡିତ କାହିଁକି କରାହେଇଛି? ମହିମା ମଣ୍ଡିତ ଏଇଥିପାଇଁ କରାହେଇଛି ଏବଂ ଏହି ସେବାଟାକୁ ଦେଖିବା ପାଇଁ ଆମମାନଙ୍କ ଭିତରେ ଏତେ ଆବେଗ ଅନୁମାଦନା ରହୁଛି। ଏଇଥିପାଇଁ ଏଇ ଯେଉଁ ସମର୍ପଣର ପ୍ରତି ମନ ଭିତରେ ମଧ୍ୟ ସେହି ସମର୍ପଣ ଭାବଟା ସମ୍ପ୍ରସାରିତ ହେଉଛି ଏବଂ ସମର୍ପଣ ଭାବ ସମ୍ପ୍ରସାରିତ ହେଲା ଫଳରେ ଆମର ଅନ୍ତର ଭିତରେ ଯେଉଁ ଚେତନାର ବିକାଶ ହେଉଛି, ସେ ଗୋଟେ ଅନନ୍ୟ ଅନୁଭବ ଆମକୁ ଦେଉଛି। ସେଇଥିପାଇଁ ଏ ଛେରା ପହଁରା ସେବାଟି ଏତେ ମହିମା ମଣ୍ଡିତ। ଆଉ ଟିକେ ଛେରା ପହଁରା ସେବା ସମ୍ପର୍କରେ କହିବା ପାଇଁ ମୁଁ ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ ଅନୁରୋଧ କରୁଛି।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବର୍ତ୍ତମାନ ଆମେ ଦେଖିଲେ ବୀର ଶ୍ରୀ ଗଜପତି ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର ଅଭିରାୟ ଭୂତ ଭୈରବ ଦୁଃସହ ଦୁଃଶାସନ ସଂଗ୍ରାମେ ସହସ୍ରବାହୁ କ୍ଷତ୍ରିୟକୁଳ ଧୂମକେତୁ ଅନିକରଣ ରାଉତରାୟ ପ୍ରବଳ ପ୍ରତାପୀ ଗଜପତି ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହଦେବ ବର୍ତ୍ତମାନ ଛେରା ପହଁରା କାର୍ଯ୍ୟ କରୁଛନ୍ତି ଏବଂ ଯେଉଁ ସେବକ ଅଛନ୍ତି ଗରାବଡ଼ୁ ସେବକ ଏବଂ ମେକାପ ରୂପା ପିଙ୍ଗଣରେ ଧରିଛନ୍ତି ଶୁକ୍ଳ ଫୁଲ ଏବଂ ସେ ଶୁକ୍ଳ ଫୁଲ ବର୍ତ୍ତମାନ ପକେଇ ଚାଲୁଛନ୍ତି ଏବଂ ରାଜଗୁରୁ ସଂସ୍କାର କରିଥିବା ସଂସ୍କାରିତ ସମ୍ମାର୍ଜନୀ ବା ଝାଡ଼ୁକୁ ଧରି ଗଜପତି ମହାରାଜା ରଥର ଚାରିପଟେ ବୁଲି ବୁଲି ସେହି ଫୁଲଗୁଡ଼ିକୁ ସଫା କରୁଛନ୍ତି। ଅର୍ଥାତ୍ ସେଇ ମାର୍ଗକୁ ପରିଷ୍କାର କରୁଛନ୍ତି ଏବଂ ଟିକେ ଟିକେ ଓଳେଇ ଦେଉଛନ୍ତି। ଇଏ ହେଉଛି ପ୍ରତୀକାତ୍ମକ ସେବା। କିନ୍ତୁ ବାସ୍ତବିକ ଆଙ୍କର ଯେଉଁ ପୂର୍ବପୁରୁଷମାନେ ଥିଲେ ଅର୍ଥାତ୍ ଯେଉଁ ରାଜାମାନେ ପ୍ରଥମେ ଏ କାର୍ଯ୍ୟ କରୁଥିଲେ, ରାଜା କପିଳେନ୍ଦ୍ର ଦେବ, ପୁରୁଷୋତ୍ତମ ଦେବ ବା ପ୍ରତାପ ରୁଦ୍ର ଦେବ, ସେମାନେ ଯେଉଁ ଥିଲେ ସେମାନେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଯେଉଁ ରଥ ମାର୍ଗ ଦେଇକରି ମହାପ୍ରଭୁ ପହଣ୍ଡି ହେଇକରି ରଥ ଉପରକୁ ଆସୁଥିଲେ ସେ ମାର୍ଗକୁ ସେମାନେ ପରିଷ୍କାର କରି ଚନ୍ଦନ ପାଣି ଛିଞ୍ଚି ଏବଂ ସୁଗନ୍ଧି ପୁଷ୍ପ ପକାଇ ସେ ମାର୍ଗକୁ ଅତ୍ୟନ୍ତ ସୁଶୋଭନ କରୁଥିଲେ। ଇଏ ଥିଲା ତତ୍କାଳୀନ, ଅର୍ଥାତ୍ ଇଏ ହେଉଛି ପଞ୍ଚଦଶ ଶତାବ୍ଦୀର କଥା। 1435 ଖ୍ରୀଷ୍ଟାବ୍ଦରେ ଯେତେବେଳେ ସୂର୍ଯ୍ୟବଂଶୀ ରାଜା କପିଳେନ୍ଦ୍ର ଦେବ ରାଜତ୍ୱ ରାଜସିଂହାସନ ପାଇଲେ, ଗଙ୍ଗବଂଶୀ ରାଜାଙ୍କୁ ପରାଭୂତ କରିକିରି, ସେତେବେଳେ ସେ ଶ୍ରୀ ଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପିତ କରିଥିଲେ ଏବଂ ସେ ତାଙ୍କର ଜଣେ ସାଧାରଣ ସେବକ ଭାବରେ ସେ ନିଜକୁ ସମର୍ପିତ କରି ସେ ଏଇ ରଥ ସମୟରେ ରଥ ମାର୍ଗକୁ ପରିଷ୍କାର କରୁଥିଲେ। ଇଏ ଥିଲା ତତ୍କାଳୀନ ରାଜାମାନଙ୍କର ରାଜନୀତି, ଅର୍ଥାତ୍ ସେମାନେ ଏହି ନୀତି ପାଳନ କରି ମହାପ୍ରଭୁଙ୍କୁ ସନ୍ତୁଷ୍ଟ କରୁଥିଲେ। କିନ୍ତୁ ଇଏ କଥା ସବୁଦିନ ରହିଲା ନାହିଁ, ପ୍ରତାପ ରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ପ୍ରାୟ ଏ କାର୍ଯ୍ୟ ଥିଲା। କାରଣ ଚୈତନ୍ୟ ଚରିତାମୃତରେ ପ୍ରତାପ ରୁଦ୍ର ଦେବ ରଥମାର୍ଗ ପରିଷ୍କାର କରୁଥିବାର କଥା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି। କିନ୍ତୁ ତା ପରବର୍ତ୍ତୀ ଯେତେବେଳେ ମୁକୁନ୍ଦ ଦେବ ସେ ଏ କାର୍ଯ୍ୟ କରିବାକୁ ସମର୍ଥ ହେଲେ ନାହିଁ, ଯେହେତୁ ସେ ରୁଗ୍ଣ ଥିଲେ। କିନ୍ତୁ ଏହା ଏକ ପରମ୍ପରାରେ ପରିଣତ ହୋଇଯାଇଥିଲା, ତେଣୁ ସେ ଆଉ ରଥ ମାର୍ଗ ପରିଷ୍କାର ନ କରି ସେ ରଥ ଉପରେ ପ୍ରତୀକାତ୍ମକ ଭାବେ ଏହି ଛେରା ପହଁରା କାର୍ଯ୍ୟଟିକୁ ସେ ସମ୍ପନ୍ନ କରୁଥିଲେ। ଛେରା ଓ ପହଁରା, ଛେରା ମାନେ ଘୋରା, ଚନ୍ଦନ ବା ତରଳତା, ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଛେରି ପକାଇଛି ତା ମାନେ ଅର୍ଥାତ୍ ସେଠି କିଛି ତରଳ ପଦାର୍ଥ ପଡ଼ିଛି, ତେଣୁ ତରଳ ପଦାର୍ଥକୁ ଛେରା ବୋଲି କହନ୍ତି। ଏଠି ତରଳ ପଦାର୍ଥଟି କ'ଣ, ସେ ମାନେ ଘୋରା ଚନ୍ଦନ, ଘଟୁଆରି ଚନ୍ଦନକୁ ଘୋରିକିରି ଆଣିଥାନ୍ତି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ। ଏଠି ବିଶୁଦ୍ଧ ଚନ୍ଦନ ଘୋରା ବା ଚନ୍ଦନ ପାଣି ବର୍ତ୍ତମାନ ଆମେ ଦେଖୁଛୁ ଗଜପତି ମହାରାଜା ଚନ୍ଦନ ପାଣି ସେ ରଥ ଚାରିପଟ ଯାକ ଛିଞ୍ଚୁଛନ୍ତି। ପ୍ରଥମେ ସେ ଗଲେ ଏବଂ ଯାଇ ମହାପ୍ରଭୁଙ୍କ ପାଖରେ ଠିଆ ହେଲେ ଏବଂ ତାଙ୍କ ନିକଟରେ ରହି ସେ ତାଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କଲେ ଏବଂ କର୍ପୂର ବର୍ତ୍ତିକାରେ ତାଙ୍କୁ ଆଳତୀ କଲେ ଏବଂ ଆଲୋଟ କଲେ ଏବଂ ଚାମର ସେବା ମଧ୍ୟ କଲେ। ଏସବୁ କରିକିରି ସେ ଯେତେବେଳେ ତଳକୁ ଓହ୍ଲେଇଲେ ମାନେ ସିଂହାସନରୁ ତଳକୁ ଓହ୍ଲେଇ ସେ ଖଡ଼ିକା ଧୋଇଲେ।
2: ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଶ୍ରଦ୍ଧାଳୁ ଓ ଭକ୍ତବୃନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ଆପଣଙ୍କ ସୁରକ୍ଷା ଓ ସୁସ୍ଥତା ଆମର ପ୍ରତିବଦ୍ଧତା। ଖୋଲା, ବାସି ଓ ମାଛି ବସୁଥିବା ଖାଦ୍ୟ ଖାଆନ୍ତୁ ନାହିଁ, ତଟକା ଖାଦ୍ୟ ଖାଆନ୍ତୁ, ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରନ୍ତୁ, ଦୀର୍ଘ ସମୟ ଧରିକି ଖରାରେ ରୁହନ୍ତୁ ନାହିଁ, ଧଳା ଟୋପି, ହାଲକା ପୋଷାକ କିମ୍ବା ଓଦା କପଡ଼ା ବ୍ୟବହାର କରନ୍ତୁ, ଯଥେଷ୍ଟ ପରିମାଣରେ ପାଣି କିମ୍ବା ORS ପାଣି ପିଅନ୍ତୁ, ଛେପ ଖଙ୍କାର ଅଳିଆ ଆବର୍ଜନାକୁ ଏଣେ ତେଣେ ନ ପକାଇ ଡଷ୍ଟବିନ୍ରେ ପକାନ୍ତୁ, ପାଇଖାନା ବ୍ୟବହାର କରନ୍ତୁ, ଶୌଚ ପରେ ସାବୁନରେ ହାତ ଧୁଅନ୍ତୁ, ରାତିରେ ରହଣି କରୁଥିଲେ ମଶାରୀ କିମ୍ବା ମଶା ନିବାରକ ବ୍ୟବହାର କରନ୍ତୁ, ନିଶା ସେବନଠୁ ଦୂରେଇ ରୁହନ୍ତୁ, ମୁଣ୍ଡ ବୁଲେଇବା କିମ୍ବା ଅସୁସ୍ଥ ଅନୁଭବ କଲେ ବିଳମ୍ବ ନକରି ନିକଟସ୍ଥ ସ୍ୱାସ୍ଥ୍ୟ କର୍ମଚାରୀ କିମ୍ବା ସ୍ୱାସ୍ଥ୍ୟ ଶିବିରର ପରାମର୍ଶ ନିଅନ୍ତୁ, ବୟସ୍କ ବ୍ୟକ୍ତି, ଶିଶୁ, ଗର୍ଭବତୀ ମହିଳା ଓ ଭିନ୍ନକ୍ଷମଙ୍କ ଯତ୍ନ ନିଅନ୍ତୁ, ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଜୟ ଜଗନ୍ନାଥ। ବର୍ତ୍ତମାନ ଗଜପତି ମହାରାଜ ଯିଏକି ସାକ୍ଷାତ ଚଳନ୍ତି ବିଷ୍ଣୁ ବୋଲି, ଯାହାଙ୍କୁ ଆମର ଓଡ଼ିଆ ଜାତି ଚିର ନମସ୍ୟ ଭାବରେ ଗ୍ରହଣ କରିଛନ୍ତି, ସେଇ ଗଜପତି ମହାରାଜ ବର୍ତ୍ତମାନ ବଡ଼ ଭାଇ ବଳଭଦ୍ରଙ୍କର ରଥରେ ଛେରା ପହଁରା କାର୍ଯ୍ୟ ସମାପନ କରିସାରିଲେଣି। ଜଡ଼ହସ୍ତରେ ପ୍ରଭୁଙ୍କ ନିକଟରେ ମାଗୁଛନ୍ତି ମାଗୁଣୀ। ଓଡ଼ିଆ ଜାତିର ମାନ, ଗର୍ବ, ଅଭିମାନ ସବୁକିଛି ଯେପରି ବଳବତ୍ତର ରହିବ, ସେଇ ସମର୍ପିତ ଭାବନା ନେଇ सेवा करुछन्ति उत्कलर मौड़मणि वीरश्री गजपति गौड़ेश्वर नवकटी कर्नाट उत्कल वर्गेश्वर प्रभु केते परम दयालु प्रभु मध्य आशीर्वाद करंतु उत्कलर गजपति चलती विष्णु को सदा सर्वदा तांकर जीवन कुसुमित हो उठु जगतर जी कल्याण निमंते प्रभु निकट में निजक समर्पण कर से गोटे पर गोटे जो कार्य चलुला प्रथम आसिले शुक्ल जो राजनीति बंदापना आेरा पहरार जो कार्य चलुची दुई गोटी पर्यायर कार्य प्रथम शुक्ल पुष्प को सिंचन कले आई ने गजपति महाराज तापर चंदन गुंड बर्तमान सिंच कर जल सिंचन करजे कहाली बाजुची आउ सेवा कार्य जो सहयोग करुछंती आज यात्रार सुंदर दिव्य भाव में भंडार मेकअप दयनामाली घटुआरी गराबड़ू सेवक मुदुली सेवक राजगुरु काहलिया तड़ाऊकरण देउलकरण राजज्योतिष रही छेरापहरा कार्य प्रभु निकट में निजक समर्पण कर प्रभु नौ मा के

0: ଏଇ ନନ୍ଦିଘୋଷ ରଥରେ ଜଗତର ନାଥ ଜଗନ୍ନାଥ କୋଟି କୈବଲ ନାଥ ଅରକ୍ଷ ରକ୍ଷଣ ପ୍ରଭୁଙ୍କ ପାଖରେ ସେ ଗଜପତି ମହାରାଜ ବର୍ତ୍ତମାନ ସୁନ୍ଦର ଭାବରେ ସେଇ ଛେରା ପହରାର କାର୍ଯ୍ୟକୁ କରୁଛନ୍ତି ପ୍ରଭୁଙ୍କ ନିକଟରେ। ଏ ଯେଉଁ ଏପଟେ ବଡ଼ ଭାଇ ବଳଭଦ୍ରଙ୍କର ରଥର ଚାରମାଳ ମଧ୍ୟ ଖୋଲାଯାଉଛି, ଯାହା ଟିକିଏ ସମୟ ପୂର୍ବରୁ ଆମେ ମଧ୍ୟ ସୂଚନା ପ୍ରଦାନ କରୁଥିଲୁ। ଆଉ ସବୁଠାରୁ ବଡ଼ କଥା, ଶରଧାବାଲିରେ ଭକ୍ତମାନେ ସବୁ ଥିଲାବେଳେ ପ୍ରାତଃ ସମୟରୁ ଆମେମାନେ ମଧ୍ୟ ଦେଖିପାରୁଛୁ ଯେଉଁ ତିନି ଗୋଟି ରଥରେ ଯୋଚା ଯାଇଥିଲା ଦଉଡ଼ି, ଯେତେବେଳେ ଗୁଣ୍ଡିଚା ଯାତ୍ରାରେ ସେଇ ଦଉଡ଼ି ମଧ୍ୟ ସୁନ୍ଦର ଶୃଙ୍ଖଳିତ ଭାବରେ ତାକୁ ଗୋଟିଏ ଜରି ପାଲକୁ ଢଙ୍କା ଯାଇ ରଖାଯାଇଛି। ଆଉ କିଛି ସମୟ ପରେ ତାହାର ମଧ୍ୟ ସେ ଜରି କଢ଼ାଯିବ, ଆଉ ଦଉଡ଼ି ଲାଗିବ। ଯେଉଁ ଦଉଡ଼ି ଲାଗିସାରିଲା ପରେ ରଥ ଟଣା କାର୍ଯ୍ୟ ହେବ। ଆଉ ଏପଟେ ଆମର ଗଜପତି ମହାରାଜ ଛେରା ପହରାର ଯେଉଁ ନୀତି, ଯେଉଁ ଦୁଇଟି ପ୍ରକାରର ହୋଇଥାଏ ରାଜନୀତି, ଆଉ ଗୋଟିଏ ହେଉଛି ଛେରା ପହରା। ଯେଉଁ ଦଣ୍ଡ ପ୍ରଣାମ ପ୍ରଥମେ ଆସିବେ, ଦଣ୍ଡ ପ୍ରଣାମ କରିବେ, ତାପରେ ଶୁକ୍ଳ ବସ୍ତ୍ର ପ୍ରଦାନ କରିବେ। ଏଇ ଯେଉଁ ଶୁକ୍ଳ ବସ୍ତ୍ର ପ୍ରଦାନ କରିବାର ପରମ୍ପରା, ଯାହାକି ଆମର ରାଜା କପିଳେନ୍ଦ୍ର ଦେବଙ୍କର ସମୟରୁ ଏହା ହୋଇଥିଲା। ଯେତେବେଳେ ରାଜା କପିଳେନ୍ଦ୍ର ଦେବ ଦାକ୍ଷିଣାତ୍ୟ ବିଜୟ କରି ଆସିଥିଲେ, ସେତିକି ବେଳେ ସେ ପ୍ରଥମେ ବସ୍ତ୍ରକୁ ପ୍ରଦାନ କରି ଦାକ୍ଷିଣାତ୍ୟ ବିଜୟ ପରେ ଆଶୀର୍ବାଦ ସ୍ୱରୂପ ପ୍ରଭୁଙ୍କ ପାଖରେ ବସ୍ତ୍ର ପ୍ରଦାନ କରି ଆଶୀର୍ବାଦର ଯେଉଁ ଛତ୍ର ଛାୟାରେ ବାହୁଥଳେ ରଖିବା ପାଇଁ ନିବେଦନ କରିଥିଲେ। ଦେହର ସୌନ୍ଦର୍ଯ୍ୟ ହେତୁ ବିବର୍ଦ୍ଧନ ଆହେ ପ୍ରାଣ ନାଥନୀୟ ସୁଚାରୁ ବସନ, ସେହି ଦଣ୍ଡ ପ୍ରଣାମ କରି ପ୍ରଭୁ ସୁଚାରୁ ବସ୍ତ୍ର ପ୍ରଦାନ କରୁଛନ୍ତି, ଯାହାକୁ ନିଉ ଛାଳି ବୋଲି ମଧ୍ୟ କୁହାଯାଇଥାଏ। ସେ ନିଉ ଛାଳି ପରେ ପୁଣି ପୁଷ୍ପାଞ୍ଜଳି ଅର୍ପଣ କରିବେ, ତାପରେ କର୍ପୂର ଆଳତୀ, ସୁନା ଚାମରରେ ଆଲଟ ସେବା, ଆଉ ଯାହା କରିବେ ମାର୍ଜନା ତାପରେ ଆରମ୍ଭ ହେବ। ବାସ୍ତବରେ ଏଇ ଯେଉଁ ପୁଷ୍ପାଞ୍ଜଳି ପ୍ରଦାନ ମାଧ୍ୟମରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ପ୍ରଭୁଙ୍କର ଯାତ୍ରା କୁସୁମିତ ହେବା ସହିତ ଏ ସମଗ୍ର ସଂସାରର ଜଗତର ଜନଜୀବନ ତାଙ୍କର ଯାତ୍ରା ମଧ୍ୟ କୁସୁମିତ ହେଉଥାନ୍ତୁ। ତାର ଭିତରେ ବିଜେ କାହାଳି ବାଜୁଛଇ ବୈଜନ୍ତ୍ରୀ ଅଛନ୍ତି, କାହାଳିଆ ସେବକମାନେ ଅଛନ୍ତି। ଆଉ ମଧ୍ୟ ଶ୍ରୋତାବନ୍ଧୁ ଆମେ ଦେଖିପାରିଲୁଣି ବର୍ତ୍ତମାନ ଯେଉଁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଭିତରେ ଆନନ୍ଦ ଆହୁରି ଅଧିକରୁ ଅଧିକ ଭାବ ଜାତ ହେଲାଣି। କାହିଁକି ନା ଆଉ କିଛି ସମୟ ପରେ ରଥ ଟଣା କାର୍ଯ୍ୟ ହେବ, ଏବଂ ଆମର ପୋଲିସର ଯେଉଁ ବାହିନୀ ଅଛନ୍ତି କିଛି ଯେଉଁ ସୁବ୍ୟବସ୍ଥା ନିମନ୍ତେ, ସେମାନଙ୍କୁ ମଧ୍ୟ ତିନି କୋଟି ରଙ୍ଗରେ ମଧ୍ୟ ତାଙ୍କୁ ଜ୍ୟାକେଟ୍ ସେମାନେ ପିନ୍ଧି ସାରିଲେଣି। ବଡ଼ ଭାଇ ବଳଭଦ୍ରଙ୍କର ନୀଳବର୍ଣ୍ଣର, ଲାଲ ରଙ୍ଗର ଦେବୀ ସୁଭଦ୍ରାଙ୍କର, ଆଉ ହଳଦିଆ ଜ୍ୟାକେଟ୍ ଯେଉଁମାନେ ପିନ୍ଧିଛନ୍ତି ସେମାନେ ସେବା କାର୍ଯ୍ୟ ତୁଲାଇବେ ସେଇ ନନ୍ଦିଘୋଷ ରଥର।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ SHG ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, SIRD କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: ପବିତ୍ର ରଥଯାତ୍ରାରେ ପୂର୍ବତଟ ରେଳପଥର ବିନମ୍ର ସେବା ଜାରି ରହିଛି। ଏ ବର୍ଷ ଯାତ୍ରୀମାନଙ୍କ ସୁବିଧା ପାଇଁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଓ ପଡ଼ୋଶୀ ରାଜ୍ୟରୁ ବିଶେଷ ଟ୍ରେନ୍ ଚଳାଚଳର ଘୋଷଣା କରାଯାଇଛି। ଏଥିସହିତ ଅତିରିକ୍ତ ଟିକେଟ୍ ବିକ୍ରୟ କେନ୍ଦ୍ର, ଯାତ୍ରୀ ସହାୟତା କେନ୍ଦ୍ର ଓ ଷ୍ଟେସନ୍ମାନଙ୍କରେ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ପୂର୍ବତଟ ରେଳପଥ ଆପଣଙ୍କ ସେବାରେ।
3: ଡାଇରିଆ ନିରାକରଣ ପାଇଁ କେତୋଟି ସାଧାରଣ ସତର୍କତା।
4: ଅଧଘଣ୍ଟାଏ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି କିମ୍ବା 1 ଲିଟର ପାଣିରେ ଗୋଟିଏ ହାଲୋଜେନ୍ ବଟିକା ପକାଇ ଅଧଘଣ୍ଟା ପରେ ପିଇବା ପାଇଁ ବ୍ୟବହାର କରନ୍ତୁ।
3: ଖାଦ୍ୟ ପ୍ରସ୍ତୁତି ପୂର୍ବରୁ, ଖାଇବା ପୂର୍ବରୁ ଓ ଶୌଚ ହେବା ପରେ ସାବୁନରେ ଭଲ ଭାବେ ହାତ ଧୁଅନ୍ତୁ।
4: କାହାର ଝାଡ଼ା କିମ୍ବା ବାନ୍ତି ଲକ୍ଷଣ ଦେଖାଦେଲେ ତୁରନ୍ତ ORS ଦ୍ରବଣ ପିଆନ୍ତୁ ଓ ଡାକ୍ତରଖାନା ନିଅନ୍ତୁ। ବିଳମ୍ବ କଲେ ବିପଦ ଅଛି।
3: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
5: ହଁ, ଏ ମୁଦିଟି ଭଲ ଲାଗୁଛି, ପତ୍ନୀଙ୍କୁ ପସନ୍ଦ ଆସିବ।
6: ହଁ ସାର୍, ଆପଣଙ୍କ ଚଏସ୍ ବହୁତ ଭଲ ଅଛି, ଆଉ ଏ ଡିଜାଇନ୍ ବି ନୂଆ।
5: ଡିଜାଇନ୍ ନୂଆ ଅଛି ଠିକ୍ ଅଛି, କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ?
6: ସଚେତନ ଗ୍ରାହକ ହୁଅନ୍ତୁ, ଆଜି ହିଁ ଡାଉନଲୋଡ କରନ୍ତୁ BIS କେୟାର ଆପ୍। ସୁନା କିଣିବା ପୂର୍ବରୁ BIS କେୟାର ଆପ୍ରୁ HUID କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ।
7: ପୁରୀର ବଡ଼ଦାଣ୍ଡ କେବଳ ଗୋଟିଏ ରାସ୍ତା ନୁହେଁ,
8: ଏହା ଭକ୍ତ ଓ ଭଗବାନଙ୍କୁ ଯୋଡ଼ିବାର ପଥ।
7: ଏହି ପଥରେ ଜାତି ନାହିଁ, ଧର୍ମ ନାହିଁ, ପରିଚୟ ନାହିଁ,
8: ଅଛି କେବଳ ମଣିଷ ପଣିଆ।
7: ଆଉ ଯେତେବେଳେ କାହା ପାଇଁ ସାହାଯ୍ୟର ହାତ ବଢେ,
8: ତାହା ହିଁ ହୁଏ ମହାପ୍ରଭୁଙ୍କ ପ୍ରତି ଶ୍ରେଷ୍ଠ ସମର୍ପଣ।
7: ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷାର ସଂକଳ୍ପ ସହ ସରକାର ଆଣିଛନ୍ତି ପିଏମ୍ ରାହତ ଯୋଜନା,
8: ଯେଉଁଠି ଅନୁବନ୍ଧିତ ଘରୋଇ ଡାକ୍ତରଖାନାରେ ସାତ ଦିନ ଯାଇ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତର ଚିକିତ୍ସା ଖର୍ଚ୍ଚ ସରକାର ବହନ କରନ୍ତି।
7: ଓଡ଼ିଶାର 798 ଘରୋଇ ଡାକ୍ତରଖାନା ଏହି ଯୋଜନାରେ ପଞ୍ଜୀକୃତ ହୋଇଛନ୍ତି।
8: ସେହିଭଳି ସମସ୍ତ ସରକାରୀ ଡାକ୍ତରଖାନାରେ ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ସମ୍ପୂର୍ଣ୍ଣ ମାଗଣା।
7: ଆସନ୍ତୁ ମାନବିକତାର ଏହି ସଂକଳ୍ପରେ ସହଭାଗୀ ହୋଇ ଆମେ ବି ବଢାଇବା ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତାର ହାତ।
8: ପବିତ୍ର ଘୋଷଯାତ୍ରାର ହାର୍ଦ୍ଦିକ ଶୁଭେଚ୍ଛା।
7: ରାଜ୍ୟ ପରିବହନ ପ୍ରାଧିକରଣ ଓଡ଼ିଶା ଦ୍ୱାରା ଜନହିତରେ ଜାରି।
1: ରାଷ୍ଟ୍ରୀୟ ପ୍ରଗତିର ଭିତ୍ତି, ନାରୀଙ୍କୁ ଶକ୍ତି, ବିକଶିତ ଭାରତରେ ସମୃଦ୍ଧ ଓଡ଼ିଶା ପାଇଁ ମହିଳା ସଶକ୍ତିକରଣକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଶେଷ ଗୁରୁତ୍ୱ। ମହିଳା ସଶକ୍ତିକରଣର ଯୁଗାନ୍ତକାରୀ ଯୋଜନା ସୁଭଦ୍ରାରେ ମହିଳାଙ୍କୁ ମିଳିଛି ଆର୍ଥିକ ସହାୟତା। ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ଏକୀକୃତ ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସହାୟତା। ଅସୁବିଧାରେ ଥିବା ମହିଳାଙ୍କୁ ତୁରନ୍ତ ସହାୟତା ପାଇଁ ମହିଳା ହେଲ୍ପଲାଇନ୍ ନମ୍ବର 1811, ଅସହାୟ ମହିଳାଙ୍କ ପାଇଁ ଶକ୍ତି ସଦନ, ୱାନ୍ ଷ୍ଟପ୍ ସେଣ୍ଟର, ପୋଷଣ ଅଭିଯାନ, ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ଇତ୍ୟାଦି ମାଧ୍ୟମରେ ଗର୍ଭବତୀ, କିଶୋରୀ, ପ୍ରସୂତି ଓ ଶିଶୁଙ୍କ ସ୍ୱାସ୍ଥ୍ୟକୁ ଦିଆଯାଉଛି ପ୍ରାଧାନ୍ୟ। ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷା, ଆମେ ପଢ଼ିବା ଆମ ଭାଷାରେ, ବେଟି ବଚାଓ ବେଟି ପଢ଼ାଓ ଅଭିଯାନ, ଅଦ୍ୟୁକା ଇତ୍ୟାଦି ଜରିଆରେ ମହିଳା ଓ ଶିଶୁଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସର୍ବଦା କାର୍ଯ୍ୟରତ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶା ସରକାର।
0: ଆଗେ ଗଜପତି ଉଭା ହୋଇଛନ୍ତି, ଶିରେ ଯୋଡ଼ି କର ଦୁଇକି, ସିନା ସୋଧନୀରେ ମାର୍ଜନା କରନ୍ତି ରଥ ଚକ ସବୁ ଭୂଇଁକି। ଆଗେ ପହଣ୍ଡିର ଭୂଇଁକି ଯେଉଁ ମାର୍ଜନା କାର୍ଯ୍ୟ କରାଯାଉଥିଲା, ବର୍ତ୍ତମାନ ରଥର ସେଇ ଭୂମିକୁ ମାର୍ଜନା କରୁଛନ୍ତି ଗଜପତି ମହାରାଜ। ସମ୍ପ୍ରତି ରାଜଗୁରୁଙ୍କ ଦ୍ୱାରା ଅଭିମନ୍ତ୍ରିତ ଯେଉଁ ହୋଇଛି, ଯେଉଁ ସୁନାର ଯେଉଁ ମାର୍ଜନାର ଯେଉଁ ବା ସୁନା ଖଡ଼ିକା, ସେଇ ସୁନା ଖଡ଼ିକାକୁ ଧରିଛନ୍ତି ଗଜପତି ମହାରାଜ। ଯେଉଁ ମହାରାଜ ମାର୍ଜନର କାର୍ଯ୍ୟ କରିବେ, କିନ୍ତୁ ତା ପୂର୍ବରୁ ସିଏ ବର୍ତ୍ତମାନ କର୍ପୂର ଆଳତି କରୁଛନ୍ତି। କର୍ପୂର ଆଳତିରେ ପ୍ରଭୁଙ୍କ ନିକଟରେ ସମର୍ପଣ କରୁଛନ୍ତି। କର୍ପୂର ପୁରେଣ ମନ ହରେଣ ସୁବର୍ଣ୍ଣ ପାନ୍ତ୍ରାନ୍ତର ସଂସ୍ଥିତେନ ପ୍ରଦୀପ୍ତ ଭାଷା ସହସଙ୍ଗତେନ ନିରାଞ୍ଜନାତେ ଜଗନ୍ନାଥ କୁର୍ବେ। ସେ କର୍ପୂର ବର୍ତ୍ତିକାର ଆଳତି ପୂର୍ବକ ପ୍ରଭୁ ବର୍ତ୍ତମାନଙ୍କର ସେଇ ଜଗନ୍ନାଥ ଯେଉଁ ଅଖିଳ ବ୍ରହ୍ମାଣ୍ଡର ପ୍ରତି ସେଇ ଚକା ଚକା ଆଖି ଚକା ନୟନରେ ଯିଏ ସବୁକିଛି ଦେଖୁଛନ୍ତି, ସେ କାଳିଆ ଶାନ୍ତ ଯେଉଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଆଜି ଏକାକାର ହୋଇଛନ୍ତି ସେଇ ସମସ୍ତ ଶ୍ରଦ୍ଧାଳୁ ଭକ୍ତ, ସେ ଭକ୍ତଙ୍କ ସମ୍ମୁଖରେ ଆଜି ସର୍ବଶ୍ରେଷ୍ଠ ଭକ୍ତ ଯିଏ ଆଦ୍ୟ ସେବକ ଚଳନ୍ତି ବିଷ୍ଣୁ, ବର୍ତ୍ତମାନ ସେଇ ନନ୍ଦୀଘୋଷ ରଥରେ ଛେରା ପହରା କାର୍ଯ୍ୟ କରିବାକୁ ଯାଉଛନ୍ତି। କାରଣ ଏହା ପୂର୍ବରୁ ତାଙ୍କର ଯେଉଁ ରାଜନୀତି ବନ୍ଦାପନା କାର୍ଯ୍ୟ ତାହା ସମାପନ କରିସାରିଲେଣି, ଆଉ ଅପେକ୍ଷା କରିଛନ୍ତି ଯେ ଯେଉଁ ଦୟଣାମାଳି ଶୁକ୍ଳ ବସ୍ତ୍ର ଶୁକ୍ଳ ପୁଷ୍ପ ପ୍ରଦାନ କରିବେ, ସେଇ ଶୁକ୍ଳ ପୁଷ୍ପକୁ ତାହାକୁ ଭଣ୍ଡାର ମେକାପ ରଥର ଚତୁର୍ଦିଗରେ ବା ଯେଉଁ ଯେଉଁ ଭୂମି ରଥର ଭୂମି ସେଇଠାରେ ସିଞ୍ଚନ କରିବେ, ଆଉ ସଂସ୍କାର ହୋଇଥିବା ସେଇ ଖଡ଼ିକା ଯେଉଁ ଝାଡ଼ୁକୁ ସୁନାର ଯେଉଁ ଲାଗିଅଛି ବେଣ୍ଟ, ସୁନାର ବେଣ୍ଟରେ ଯେଉଁ ନାରିକେଳର ଯେଉଁ ଖଡ଼ିକା ବା ଯେଉଁ ରହିଅଛି ତାହାର ସେଇ ଯେଉଁ ରଥର ଭୂମିକୁ ତାକୁ ସୁନ୍ଦର ଭାବରେ ମାର୍ଜନାର କାର୍ଯ୍ୟ କରୁଛନ୍ତି, ଏ ଶୋଧନର କାର୍ଯ୍ୟ। ବାସ୍ତବରେ ଯଦି ଆମେ ଦେଖିବା ଏ ମାର୍ଜନ କ'ଣ, ଯଦି ଆମେ ସୂକ୍ଷ୍ମାତି ସୂକ୍ଷ୍ମ ଭାବରେ ଚିନ୍ତା କରିବା, ଅନ୍ତଃଶୁଦ୍ଧି ବୋଲି ଯାହାକୁ କୁହାଯାଇଥାଏ, କାରଣ ବହିଶୁଦ୍ଧି ଯାହା ଆମର ଆଖିକୁ ଦେଖାଯାଉଛି ତାହା ବାସ୍ତବରେ ସେୟା ନୁହେଁ। ଏହା ମାଧ୍ୟମରେ ଆମ ମନ ଭିତରେ ଥିବା ସମସ୍ତ ଷଡ଼ରିପୁ, ଯେଉଁ ଷଡ଼ରିପୁକୁ ଆମେ ଦମନ କରି ମନ ଭିତରେ ଶାନ୍ତି, ମୈତ୍ରୀ, ପ୍ରୀତି ଆଉ ସବୁବେଳେ ଚିର ଆନନ୍ଦ ଆମେ ରହି ପ୍ରଭୁଙ୍କ ନିକଟରେ ନିଜକୁ ସମର୍ପଣ କରିବା ସହିତ ପ୍ରତିଟି ବ୍ୟକ୍ତିଙ୍କୁ ଭଲ ପାଇବା, ସମ୍ମାନ ଦେବା, ସ୍ନେହ ପ୍ରଦାନ କରିବା, ଏ ଯାତ୍ରାର ଆଭିମୁଖ୍ୟ ହେଉଛି ଏଇଆ। କାହିଁକି ନା ଆମ ଭିତରେ ଯଦି କୌଣସି ବିକାର ଥିବ ତେବେ ତାହେଲେ ଆମେ କେବେ କାହାକୁ ଆପଣେଇ ପାରିବା ନାହିଁ। ଠିକ୍ ସେହିପରି ସେହିପରି ଭାବରେ ଶୁକ୍ଳ ପୁଷ୍ପକୁ ଯେଉଁ ସିଞ୍ଚନ କରାଯାଉଛି, ଭଣ୍ଡାର ମେକାପ ଯେଉଁ ଏଇଠାରେ ଆଣି ସିଞ୍ଚନ କରୁଛନ୍ତି ଦୟଣାମାଳି ସେବକଙ୍କଠାରୁ, ତାହା ସେଇ ରଥର ଭୂମିକୁ ମାର୍ଜନ କରୁଛନ୍ତି ଗଜପତି ମହାରାଜ। ଏହାପରେ ଚନ୍ଦନର ଜଳ ଯାହା ଯେଉଁଥିରେ ଚନ୍ଦନ ଗୁଣ୍ଡ ଜଳରେ ମିଶ୍ରଣ କରାଯାଇଥିବ ବହଳିଆ, ତାକୁ ମଧ୍ୟ ପକାଇବେ, ସିଞ୍ଚନ କରିବେ, ସେଇ ସଂସ୍କାରିତ କରିବେ, ଆଉ ପୁନର୍ବାର ପୁଣି ଆସିବ ସେଇ ଚନ୍ଦନ ଗୁଣ୍ଡର ସିଞ୍ଚନ ଆଉ ମାର୍ଜନାର କାର୍ଯ୍ୟ। ଏ ମାର୍ଜନା ଆଉ ଦ୍ୟୋତନା ଭିତରେ ଯେଉଁ ସେବା ସମର୍ପଣର ଭାବ, ଯେ ପ୍ରଭୁ ମୁଛାର ମାତର ମୋର ମୋର ବୋଲି କହିବାକୁ ନାହିଁ ବାଟ,

0: ବଳଭଦ୍ରଙ୍କର ରଥର ସମସ୍ତ ଚାରମାଳ ଯାହା ବନ୍ଧା ଯାଇଥିଲା ତାହା ଖୋଲାଗଲାଣି, ଆଉ ଦଉଡ଼ିମାନେ ମଧ୍ୟ ଯେଉଁ ଲାଗିଥିଲା ସେଇ ବନ୍ଧା କାର୍ଯ୍ୟରେ ତାକୁ ମଧ୍ୟ ସୁନ୍ଦର ଭାବରେ ସବୁ ଖୋଲା ହୋଇ ଏକତ୍ରୀକରଣ କରାଗଲାଣି। ପ୍ରଶାସନିକ ସ୍ତରରେ ସୁନ୍ଦର ଭାବରେ ବାରିକେଡ୍ ମଧ୍ୟରେ କୌଣସି ବାହାର ବ୍ୟକ୍ତି ଯେଉଁମାନେ ବିନା ପାସ୍ରେ ଅଛନ୍ତି ସେମାନଙ୍କୁ ସମସ୍ତଙ୍କୁ ବାହାରକୁ ବାହାର କରାଦିଆଯାଉଛି ଯେଉଁ କଡ଼ନ ଭିତରୁ। ଆଉ ବିଜେ କାହାଳି ବାଜିକି ସେଇ ଜଗନ୍ନାଥଙ୍କର ଯେଉଁ ଛେରା ପହରର କାର୍ଯ୍ୟ ଆଉ କିଛି ସମୟ ପରେ ଯେଉଁଠି ସରିବ, ସେ ସରିବା ଭିତରେ ଆଶୀର୍ବାଦର ମାଳ ସ୍ୱରୂପ ମଧ୍ୟ ନିଜେ ଚଳନ୍ତି ବିଷ୍ଣୁ ଧାରଣ କରିସାରିଛନ୍ତି ବଡ଼ ଭାଇ ବଳଭଦ୍ରଙ୍କ ଯେଉଁ ପାଖରୁ। ଆଉ କିଛି ସମୟ ଆମେ ଅପେକ୍ଷା କରିବା। ଭରସା ଶିରସା ଦୃଷ୍ଟିଆ ମନସା ବଶସାମ ତଥା ପଦ୍ମଭ୍ୟାମ କରାଭ୍ୟାମ ଜାନୁଭ୍ୟାମ ପ୍ରାଣମ ଅଷ୍ଟାଙ୍ଗ ଉଚ୍ୟତେ, ଯେଉଁଠିକି ଆମେ ଯେଉଁଠି ଅର୍ଥାତ୍ ବକ୍ଷ ଶିର ଅନ୍ତଃଦୃଷ୍ଟି ମନ ବଚନ ପାଦ କର ଜଙ୍ଘ ଏ ସମସ୍ତକୁ ଆମେ ଆପଣଙ୍କ ନିକଟରେ ଏକୀଭୂତ କରି ସବୁ ଷଡ଼ରୀପକୁ ଆମେ ଦମନ କରି ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା। ହେ ପ୍ରଭୁ, ଆପଣ ଆମକୁ ଆଶୀର୍ବାଦ କରନ୍ତୁ। ଯୁଗେ ଯୁଗେ ଆପଣଙ୍କର ସେବାର ଯେଉଁ ଆମକୁ ସାନ୍ନିଧ୍ୟ ମିଳିଛି, ଯେଉଁ ପ୍ରାପ୍ତ ମିଳିଛି, ବାସ୍ତବରେ ଏହା ଚିର ବନ୍ଦନୀୟ। ଆମେ ସେତିକି ଧନ୍ୟ କରୁ ହେଇଥିଲେ ଆମେ ଯେଉଁ କେଉଁ ଜନ୍ମରେ ଆମେ ସେତିକି ପୁଣ୍ୟଫଳ ଲାଭ କରିଛୁ, ଆଜି ଆପଣଙ୍କର ସେବାରେ ଏଇ ଯେଉଁ ନିଜକୁ ନିୟୋଜିତ କରିଛୁ। କାରଣ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ କ୍ଷେତ୍ର, କାରଣ ଗଙ୍ଗାୟାମ ଜଳେ ମୁକ୍ତି ବାରଣାସିଆ ଜଳେ ସ୍ଥଳେ ଚାନ୍ତରିକ୍ଷେ ମୁକ୍ତିଶ୍ରୀ ପୁରୁଷୋତ୍ତମ ଏଇ ସେ ପୁରୁଷୋତ୍ତମ କ୍ଷେତ୍ର, ଯେଉଁ କ୍ଷେତ୍ର ପରମ ପାବନ କ୍ଷେତ୍ର, ମୁକ୍ତିର କ୍ଷେତ୍ର, ମୋକ୍ଷର କ୍ଷେତ୍ର। ଏଠି ସାକ୍ଷାତ ଦେବୀ ବିମଳା ମଧ୍ୟ ମୁକ୍ତି ପାଇବା ପାଇଁ ଏହି କ୍ଷେତ୍ରରେ ବିରାଜମାନ କରିଛନ୍ତି। କୈବଲ୍ୟ ଭୋଜିନୀ ଦେବୀ ବିମଳେ ବିମଳେ ପ୍ରଦେ, ପ୍ରତିଟି ପ୍ରଭୁଙ୍କର ଲାଗି ହୋଇଥିବା ପ୍ରତ୍ୟେକଟି ପଦାର୍ଥ ତାହା ମଧ୍ୟ କୈବଲ୍ୟ। ସେ କୈବଲ୍ୟ ପ୍ରାପ୍ତି ହେବା ସହିତ ପ୍ରଭୁଙ୍କର ଆଶୀର୍ବାଦ ସ୍ୱରୂପ ଯେଉଁ ତାମଜାନରେ ଆସିଛନ୍ତି, ଦେଖନ୍ତୁ ଆମେ ଦେଖୁଛୁ ନୀଳ ରଙ୍ଗର ଯେଉଁ ସୁନ୍ଦର ଭାବରେ ପାନପତ୍ରର ଯେଉଁ ଆଲଟ, ଆଉ ଏପଟେ କଳା ଛତ୍ରୀ ଧଳା ଛତ୍ରୀ, ତାର ଭିତରେ ମୁଁ ନେଇଯାଉଛି। ଆମ ଗହଣରେ ଅଛନ୍ତି ଡକ୍ଟର ନରେଶ ଦାସ ମହୋଦୟ, ଯାହାଙ୍କ ପାଖରୁ ଆମେ ମହାପ୍ରଭୁଙ୍କର ଏ ଦିବ୍ୟ ଲୀଳାର ଦିବ୍ୟ ଯାତ୍ରାର ସେଇ ସୁନ୍ଦର ବର୍ଣ୍ଣନାକୁ ଆମେ ଶ୍ରବଣ କରିବା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ,
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ବାତାବରଣ ଧୀରେ ଧୀରେ ପରିବର୍ତ୍ତିତ ହେବାକୁ ଲାଗିଲାଣି, କାରଣ ଆମେ ଦେଖୁଥିଲେ ଯେ ବର୍ତ୍ତମାନ ଖରା ପଡ଼ିଥିଲା, ଏବଂ ଯେତେବେଳେ ଗଜପତି ମହାରାଜ ଆସି ପ୍ରବେଶ କଲେ ଧୀରେ ଧୀରେ ଧୀରେ ଧୀରେ ସେ ଖରା ଚାଲିଗଲାଣି, ଏବଂ ବର୍ତ୍ତମାନ ଆକାଶ ମଣ୍ଡଳ ଟିକେ କଳା ପଡ଼ିଲାଣି, ବାଦଲ ଧୀରେ ଧୀରେ ଆସୁଛି, ଏବଂ ଏହି ବାଦଲରେ ଆମେ ଲକ୍ଷ୍ୟ କରୁଛୁ ଯେ ବର୍ତ୍ତମାନ ଯେହେତୁ ସମୟ ଟିକେ ସନ୍ଧ୍ୟା ସମୟ ହୋଇଯାଉଛି, ତେଣୁ ନିଶ୍ଚିତ ଭାବରେ ଟିକେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆଉ ବର୍ତ୍ତମାନ ଗଜପତି ମହାରାଜା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କର ନନ୍ଦିଘୋଷ ରଥରେ ଛେରା ପହଁରା କାର୍ଯ୍ୟ ଅବ୍ୟାହତ ରଖିଛନ୍ତି। ବର୍ତ୍ତମାନ ରଥ ଚାରିପଟ ବୁଲି ସେ ଚନ୍ଦନ ପାଣି ଛିଞ୍ଚୁଛନ୍ତି ଏବଂ ରଥକୁ ଅତ୍ୟନ୍ତ ସୁସଂସ୍କୃତ କରୁଛନ୍ତି। ଏପଟରେ ଯେଉଁ ଭକ୍ତମାନେ ଅଛନ୍ତି ସେମାନଙ୍କର ମଧ୍ୟ ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗି ଭାଙ୍ଗି ଯାଉଛି, କାରଣ ରଥ ଟଣା ସମୟ ପାଖେଇ ଯାଉଛି। ଆମେ ଦେଖିଲୁ ଯେ ବର୍ତ୍ତମାନ ତାଳଧ୍ୱଜ ରଥରେ ଯେଉଁ କାଠ ଗଡ଼ିଗୁଡ଼ିକ ଥିଲା, ସେ କାଠ ଗଡ଼ିଗୁଡ଼ିକ ଯେଉଁ ଚାରମାଳ ଥିଲା, ବର୍ତ୍ତମାନ ଚାରମାଳର ଫିଟାଯାଇ ସେ କାଠ ଗଡ଼ିଗୁଡ଼ିକୁ ମଧ୍ୟ ନିର୍ଦ୍ଦିଷ୍ଟ ସ୍ଥାନକୁ ନିଆଯାଇଛି, ଏବଂ ବର୍ତ୍ତମାନ ରୂପକାର ସେବକମାନେ ଘୋଡ଼ାଗୁଡ଼ିକୁ ଆଣି ଯୋଚିବାକୁ ଆରମ୍ଭ କରିଛନ୍ତି। କାରଣ ଆପଣମାନେ ଜାଣନ୍ତି ଗଜପତି ମହାରାଜାଙ୍କର ଛେରା ପହଁରା ସେବା ହେଉଛି ସର୍ବଶେଷ, ଏବଂ ଏହାପରେ ମହାପ୍ରଭୁଙ୍କର ରଥ ଟଣା କାର୍ଯ୍ୟଟି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ। ଏବଂ ବର୍ତ୍ତମାନ ଗଜପତି ମହାରାଜା ଯେହେତୁ ଚାଲି ଯାଇଛନ୍ତି ବଳଭଦ୍ରଙ୍କର ତାଳଧ୍ୱଜର ରଥକୁ ତାଳଧ୍ୱଜର ରଥରେ ଛେରା ପହଁରା କରିକି ସେ ଚାଲି ଯାଇଛନ୍ତି, ତେଣୁ ବର୍ତ୍ତମାନ ଏଠାରେ ରଥ ଟଣାର ଯେଉଁ ଯେଉଁ ପ୍ରସ୍ତୁତି ତାହା ଆରମ୍ଭ ହୋଇଛି। ଯେଉଁ ଘଣ୍ଟୁଆ ସେବକମାନେ ସେମାନେ ମଧ୍ୟ

0: ଧୀରେ ଧୀରେ ନିଜର ଘଣ୍ଟ ସହିତ ଯାଇ ସେଠାରେ ଉପବେଶନ କରିଛନ୍ତି ଏବଂ ଆମେ ଦେଖୁଛୁ ଯେଉଁ କଡ଼ନ ଦାୟିତ୍ୱରେ ଯେଉଁମାନେ ଥିଲେ ନୀଳ ବସ୍ତ୍ର ପରିଧାନ କରିଛନ୍ତି। ନୀଳ ବସ୍ତ୍ର ପରିଧାନ କରିଥିବା ଯେଉଁ ଆରକ୍ଷୀ ବାହିନୀ ସେମାନେ ମଧ୍ୟ ରହିଛନ୍ତି। ବଳଭଦ୍ରଙ୍କର ରଥର କେମିତି ସୁଚାରୁ ରୂପେ ସଞ୍ଚାଳନ ହେବ ବର୍ତ୍ତମାନ ସେମାନେ ପ୍ରସ୍ତୁତ ହୋଇଗଲେଣି ଏବଂ ଯେଉଁ ଆମର ଆରକ୍ଷୀ ଅଧୀକ୍ଷକ ଯିଏ ଅଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ ମହୋଦୟ ସେ ବର୍ତ୍ତମାନ ଅଛନ୍ତି। ବଳଭଦ୍ରଙ୍କ ରଥ ଠିକ୍ ତଳେ ସେ ଅଛନ୍ତି, ତଦାରଖ କରୁଛନ୍ତି କିଭଳି ଭାବରେ ସୁଚାରୁ ରୂପେ ରଥ ଟଣାଟି ଆରମ୍ଭ ହେବ। ରଥ ଟଣାର ସମୟ ଥିଲା ଦିନ 4 ଏବଂ ବର୍ତ୍ତମାନ ପ୍ରାୟ 4 ବାଜିଲାଣି, ତେଣୁ 4 ସମୟରେ ରଥ ଟଣା ଯାଇପାରିନି। ଆଉ ଯେତିକି ସମୟ ବର୍ତ୍ତମାନ ରହିବ ବା ଆଉ ଅଧଘଣ୍ଟାଏ ଅତି କମରେ ଅଧଘଣ୍ଟାଏ ନିଶ୍ଚିତ ଭାବରେ ଡେରି ହେବ, କାରଣ ପ୍ରତିବର୍ଷ ଆମେ ଦେଖୁ 4 ବେଳକୁ 3 ରଥ ଟଣା ହେଇକରି ବୋଧେ ବହୁତ ଆଗକୁ ପଳାଇଥାଏ, କିନ୍ତୁ ଚଳିତ ବର୍ଷ ଯେ କ'ଣ ତା ଭିତରେ କାର୍ଯ୍ୟକ୍ରମ ଟିକେ ବିଳମ୍ବ ହେଇଥିଲା ଯାହାଫଳରେ ଆଉ ବର୍ତ୍ତମାନ
1: ଡକ୍ଟର ଦାସ
0: ଆଜ୍ଞା
1: ଆମର ବିଳମ୍ବର କାରଣ ହେଲା ଏଇ ବର୍ଷ ଆମେ ଯାହା ଭାବୁଥିଲେ ଏବଂ ଶ୍ରୋତାମାନଙ୍କୁ ମଧ୍ୟ ଟିକେ ଆଗୁଆ କହିଥିଲେ ଯେ ପହଣ୍ଡିଟା ଏ ବର୍ଷ ଟିକେ ଶୀଘ୍ର ହେବ ବୋଲି, କିନ୍ତୁ ପହଣ୍ଡି ଶୀଘ୍ର ହେଲା ନାହିଁ।
0: ସେଥିପାଇଁ ଆମେ ଆସିଛେ 6 ବେଳୁ ଠୁ
1: ନା, ଆମେ 6 ବେଳୁ ଆସିଲେ କ'ଣ ହେବ, ଆମେ ସବୁ ତ ଆସିଛନ୍ତି ଏ ପୋଲିସ ବାହିନୀ ଆପଣ ଯାହା ଯାହା ନାଁ କହିଲେ ସେ ପୋଲିସର DG ADG ଏ ସମସ୍ତ ମନ୍ଦିର ମୁଖ୍ୟ ପ୍ରଶାସକ ଇଏ ତ ସବୁ ରାତି ଶୋଇନାହାନ୍ତି ଏଇଠି ଅଛନ୍ତି,
0: କହିଲେ
1: କ'ଣ ହବ, ସିଏ ଉଠିଲେ ତ, ତେଣୁ ମୂଳ କଥା ତ ସେଇଆ, ତେଣୁ ସେଇଥିପାଇଁ ଆଜି ପହଣ୍ଡି ମଧ୍ୟ ଟିକେ ବିଳମ୍ବ ହେଲା। ଆଉ ମହାପ୍ରଭୁ ଜଗନ୍ନାଥ ମଧ୍ୟ ପହଣ୍ଡି ହେଇକିରି ଆସିଲା ପରେ ମଧ୍ୟ ରଥ ଉପରକୁ ଉଠିବାଟା ମଧ୍ୟ ଟିକେ ବିଳମ୍ବ ତାଙ୍କର ହେଲା,
0: କାହିଁକି ନା ମନୁଷ୍ୟର କୋଟି ବାଞ୍ଛା କୋଇ ସିଦ୍ଧ ନହେ, ଈଶ୍ୱରରେ ଯେ ଇଚ୍ଛା ସେଇ ସିଦ୍ଧ ହଏ,
1: ସେଇଟା ନାହିଁ ଆମର ଏଇ କ୍ଷେତ୍ରରେ ଆମର ପୁରା ମହାପ୍ରଭୁଙ୍କର ଇଚ୍ଛା ବୋଲି କହିକିରି ଆମର ଦୋଷ ତ୍ରୁଟି ମଧ୍ୟ ଆମେ ତାଙ୍କ ଉପରେ ପକେଇ ଦଉଛୁ ବେଳେବେଳେ,
0: ସେଇଟା ଠିକ୍ ନୁହଁ,
1: ଏଇଟା ଠିକ୍ ନୁହଁ। ତେଣୁ ସବୁ ଭଗବାନଙ୍କର ଇଚ୍ଛା ତା ବୋଲି ଆମର ସମସ୍ତ ସତର୍କତା, ଆମର ସମସ୍ତ ପୁରୁଷାର୍ଥ, ଆମର ସମସ୍ତ ନିଷ୍ଠା, ଏସବୁଟା ତ ଆମକୁ ରଖିବାକୁ ପଡ଼ିବ ନା।
0: ତେବେ ଆମ ଜ୍ଞାତ ସାରରେ ବର୍ତ୍ତମାନ କାହିଁକି ଡେରି ହେଇଛି ଆମେ ପ୍ରାୟ ଜାଣିନେ, କାହିଁକି ନା କେଉଁଠି ଆମେ ସେତେଟା ଦେଖିନେ ଯେ ଡେରି ହେଲା, କିନ୍ତୁ
1: ଡେରି ଯଦି ଶୁଣନ୍ତୁ ଆମର କ'ଣ ହୁଏ, ଆମର ଧାରା ବିବରଣୀ ଆରମ୍ଭ ହେଲା ବେଳକୁ 8:30 ବେଳେ ଆମେ ବେଳେବେଳେ ଦେଖୁ 9 ବେଳକୁ ପହଣ୍ଡି ଆରମ୍ଭ ହେଇଯାଏ
0: ବାସ,
1: ତେଣୁ ସେଇଟା ହେଇପାରେନି ଏ ବର୍ଷ, ନ ହଉ କିଛି ଯାଏ ଆସେ ନାହିଁ। ଆମର ଅତୀତର ରଥଯାତ୍ରା ମାନଙ୍କର ଇତିହାସକୁ ଯଦି ଆମେ ଦେଖିବା ତାହେଲେ ରଥ ତ 3-4 ପରେ ଯାଇକିରି ଗୁଣ୍ଡିଚା ମନ୍ଦିରରେ ଲାଗିଛି ଆଜ୍ଞା,
0: ତା ତ ନିଶ୍ଚିତ
1: ହଁ, ତେଣୁ ସେତେବେଳେ ନିଜେ ଗଜପତି ରାଜାମାନେ ମନ୍ଦିର ପରିଚାଳନା କରୁଥିଲେ, ରଥଯାତ୍ରା ପରିଚାଳନା ତାଙ୍କ ହାତରେ ଥିଲା ଏବଂ ଯାହା ବ୍ୟବସ୍ଥା ଥିଲା, ଏବେ ତ ସେ କଥା ହଉନି, ଏବେ ଡେରି ହେଲେ ଆଉ ଟିକେ ଡେରି ହେଇଯିବ, ତେଣୁ ବର୍ତ୍ତମାନ ନନ୍ଦୀଘୋଷ ରଥରେ ଛେରାପହଁରା କାମ ସରିଗଲା, ଦର୍ପଦଳନ ରଥରେ ଛେରାପହଁରା ହେଇଯିବ,
0: ଯୋଉ ଘଣ୍ଟୁଆ ସେବକ ମାନେ ଥିଲେ ଚାରମାଳ ବନ୍ଧା ହେଇଛି
1: ସିଏ ବର୍ତ୍ତମାନ
0: ସବୁ ଚାଲିଗଲେ,
1: ନାଇଁ ଚାଲିଗଲେଣି କ'ଣ, ବର୍ତ୍ତମାନ ନନ୍ଦୀଘୋଷ ରଥରେ ତ ଚାରମାଳ ଫିଟା ହବ,
0: ତେଣୁ
1: କାମ ଚାଲିଛି।

0: ନାଇଁ ନାଇଁ ସକାଳେ ଆଜି ଯେକୌଣସି ପ୍ରକାର ରଥ ସିଂହଦ୍ୱାରେ ଲାଗିବାଟା ନିଶ୍ଚିତ।
1: ତାହେଲେ ଯଦି
0: କାହିଁକି କାହିଁକି
1: ଆଗାମୀକାଲି
0: ଯେହେତୁ ରହିଛି ସୁନାବେଶ ଏବଂ ସୁନାବେଶ ପାଇଁ ବହୁତ ପ୍ରସ୍ତୁତି ଅଛି। ବଡ଼ଦାଣ୍ଡ ସାରା ଆଜି ବହୁତ ବାଟ ପର୍ଯ୍ୟନ୍ତ ସବୁ ଗାତ ଖୋଳା ହେଇକିରି ସବୁ ବ୍ୟାରିକେଡ୍ ତିଆରି ହେବ। ତେଣୁ ଆଜି ସେଇଟା ରହିବ,
2: ସେଇଟା ପୁଣି ସରିବା
0: ଦରକାର। ପିଠା ଖାଇକିରି ତାପରେ ସେ ଯିବେ, ଦୁଇ ରଥ ଯାଇକିରି ସିଂହଦ୍ୱାର ଲାଗିବ। ସିଂହଦ୍ୱାର ଲାଗିଲା ପରେ ଜଗନ୍ନାଥ ମହାପ୍ରଭୁଙ୍କ ରଥ ଗଲା ପରେ ରାଜା ନହର ପାଖରେ ଲକ୍ଷ୍ମୀନାରାୟଣ ଭେଟ ନୀତି ମଧ୍ୟ ଅଛି।
1: ଦେଖାଯାଉ, ଆମେ ମହାପ୍ରଭୁଙ୍କ ଉପରେ ଛାଡ଼ିଦେବା, ସେଇଟା ଆଉ କ'ଣ କରିବା।
0: ନାଇଁ ନାଇଁ ଆଜି ଯେ ଶୁଣନ୍ତୁ, ରାତି 10 କି 11 ବାଜିଲେ ମଧ୍ୟ ଆଜି ନିଶ୍ଚିତ ଭାବରେ 3 ରଥ ସିଂହଦ୍ୱାରରେ ଲାଗିବାଟା ନିର୍ଦ୍ଧାର୍ଯ୍ୟ। ସେଥିପାଇଁ ସବୁ କାର୍ଯ୍ୟ ପ୍ରସ୍ତୁତି ବର୍ତ୍ତମାନ ଚାଲିଛି। ଆଉ ଆମେ ବର୍ତ୍ତମାନ ଦେଖୁଛେ ଯେ ଘୋଡ଼ା ଯୋଚା ମାନେ ଘୋଡ଼ା ମଧ୍ୟ ଯୋଚା ଆରମ୍ଭ ହେଲେଣି, ଏବଂ ହୁଏତ ଗଜପତି ମହାରାଜା ଠିକ୍ ବାହାରିଲା ପରେ ପରେ ହିଁ ରଥ ଟଣା ଆରମ୍ଭ ହେଇଯିବ। ତେଣୁ ଏ ଆଶା ଆମେ କରି
1: ଗୋଟିଏ ରଥକୁ ପ୍ରସ୍ତୁତ କରୁଛନ୍ତି ବର୍ତ୍ତମାନ ସେବକମାନେ ଟଣା ହେବା ପାଇଁ।
0: ହଁ, ଟଣା ହେବା ଅବସ୍ଥାକୁ ଆସିଗଲାଣି, ଦୌଡ଼ି ମଧ୍ୟ ଆସି ପହଞ୍ଚିଗଲାଣି ଏବଂ ଦୌଡ଼ି ମଧ୍ୟ ଲାଗିବ। ବାସୁକି ନାଗ ଏଇ ଯେଉଁ ଦୌଡ଼ି ବଳଭଦ୍ରଙ୍କ ରଥରେ ଲାଗିବା ପାଇଁ ବର୍ତ୍ତମାନ ଦେଖନ୍ତୁ ଆରକ୍ଷୀ ବାହିନୀମାନେ ସେମାନେ ସବୁ ଆସି ଆଣିକରି ଦୌଡ଼ି ସବୁ ରଖିଲେଣି, ଯେଉଁ ଦୌଡ଼ିରେ ମହାପ୍ରଭୁଙ୍କ ରଥ ଟଣାଯିବ ଏବଂ ଭକ୍ତମାନେ ଟାଣିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଗଲେଣି। ବର୍ତ୍ତମାନ ସବୁ ପ୍ରସ୍ତୁତି ଉପରେ ଅଛନ୍ତି, କେବଳ ବଳଭଦ୍ର କେବଳ ଦେବୀ ସୁଭଦ୍ରାଙ୍କ ରଥରେ ବର୍ତ୍ତମାନ ଛେରା ପହଁରା କରୁଛନ୍ତି ପରମ ପୂଜ୍ୟ ଗଜପତି ମହାରାଜା। ଏବଂ ଗଜପତି ମହାରାଜାଙ୍କ ସମ୍ପର୍କରେ ତ ଆପଣ କହୁଥିଲେ ଏବଂ ଆମର କଲ୍ୟାଣୀ ମ୍ୟାଡ଼ାମ ମଧ୍ୟ ସୁନ୍ଦର ଭାବରେ କହୁଥିଲେ, ଏବଂ ଇଏ ହେଉଛନ୍ତି ଏଭଳି ଜଣେ ରାଜା ଯେଉଁ ରାଜା ବାସ୍ତବିକ ରାଜକୀୟ କଳା ତାଙ୍କ ପାଖରେ ଅଛି। କାରଣ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନୀତି ରୀତି ଇତ୍ୟାଦି ଯାହା ସବୁ ସେ ନିଜେ ସେ ମ୍ୟାନେଜିଂ କମିଟିର ବା ପରିଚାଳନା କମିଟିର ସେ ସଭାପତି ଥାଇ ସବୁ ବୁଝାବୁଝି କରୁଛନ୍ତି।
1: ଆଉ ଗୋଟେ କଥା, ଆମର ଇତିହାସରେ ଆମେ ଦେଖିଛେ ସମସ୍ତଙ୍କର ଗୋଟେ ସାଧାରଣ ଧାରଣା ଯେ ରାଜାମାନେ ସେ ଉଗ୍ର, ସେ ଉଦ୍ଧତ, ସେ ଗର୍ବୀ, ସେ କ୍ରୋଧୀ, ଏସବୁ କଥା ଗୁଡ଼ାକ ହେଇଥିବା କଥା, ଏସବୁ ଗୁଣ ଗୁଡ଼ା ଥାଏ ନା। ଆମେ ଆମ ଲୋକ କଥାରେ ଅଛି ରଜା ଗୋଜା ବୋଲିକିରି, ତେଣୁ ରଜାକୁ ତ ଉତ୍ତର ନାହିଁ। ତେଣୁ ସେଇଭଳିଆ ଯେଉଁ କଥା ଗୁଡ଼ା କୁହା ହେଇଥିଲା ସେଇଟା ରଜାମାନଙ୍କ କ୍ଷେତ୍ରରେ ବା ତାଙ୍କର ସେଇଟା ସାଧାରଣ ଚରିତ୍ର ଥିଲା ବୋଲି ଏସବୁ କଥା କୁହା ହେଉଥିଲା। କିନ୍ତୁ ନମ୍ରତା ଯେ ମଧ୍ୟ ଗୋଟେ ରାଜକୀୟ କଳା, ଏଇଟା ଏ ଗଜପତି ମହାରାଜା ଏବଂ ତାଙ୍କର ପୂର୍ବପୁରୁଷ ମଧ୍ୟ ଯେଉଁମାନେ ସମର୍ପଣ ଭାବ ନେଇକରି ମହାପ୍ରଭୁଙ୍କ ସେବା କରିଛନ୍ତି, ସମସ୍ତଙ୍କ ଭିତରେ ଯେତିକି ସେ ଭାବଟା ଫୁଟିଛି ମହାପ୍ରଭୁଙ୍କର ଅପାର କରୁଣାରୁ, ଇଏ ଯେହେତୁ ତାଙ୍କର ସବୁ ବୃତ୍ତି ବ୍ୟବସାୟ ଏସବୁ ମହାପ୍ରଭୁଙ୍କ ପାଇଁ ତ୍ୟାଗ କରିଦେଲେ, ତେଣୁ ମହାପ୍ରଭୁଙ୍କର ଭାବନାଟା ତାଙ୍କ ହୃଦୟ ଭିତରେ ଦୃଢ଼ୀଭୂତ ହୋଇଗଲା।
0: ବହୁ ବହୁ ସାଧୁ ସନ୍ତଙ୍କର ସେ ସାନ୍ନିଧ୍ୟ ଲାଭ କରୁଛନ୍ତି ଏବଂ ସେମାନଙ୍କ ଠାରୁ କଥା ଶୁଣୁଛନ୍ତି, ଯାହାଫଳରେ
1: ସାଧୁ ଭାବ ତାଙ୍କ ଭିତରେ
0: ଜାଗ୍ରତ ହେଇଛି।
1: ଏବଂ ସାଧୁ ଭାବଟା ତ ହେଉଛି ନମ୍ର ଭାବ, ବିନୟ ଭାବ, ସମସ୍ତଙ୍କୁ କଲ୍ୟାଣ ଦୃଷ୍ଟିରେ ଦେଖିବାର ଭାବ, ତେଣୁ ସେଇ ଭାବଟା ତାଙ୍କ ଭିତରେ ଜାଗ୍ରତ ହେଲା, ଯାହାଫଳରେ ଏଇ ଯେଉଁ ଉଗ୍ରତା, ଔଦ୍ଧତ୍ୟ, ଗର୍ବ, ଅଭିମାନ ଏସବୁ ଯେଉଁ ରାଜକୀୟ କଳା ବୋଲି ଆମେ କହୁଥିଲୁ ତା ସହିତ ନମ୍ରତାଟା ଯୋଡ଼ି ହେଇଗଲା। ତେଣୁ ନମ୍ରତା ବି ଯେ ଏକ ଉତ୍କୃଷ୍ଟ ରାଜକୀୟ କଳା, ଏଇଟାକୁ ପ୍ରମାଣିତ କରିଦେଲେ ଏହି ଦିବ୍ୟ ସିଂହଦେବ ଗଜପତି ମହାରାଜ।
0: ଆମର ଭାଗବତରେ ଅମ୍ବରୀଷଙ୍କ ଚରିତ୍ରରେ ଆପଣ ଶୁଣିଥିବେ, ସବୈ ମନଃ କୃଷ୍ଣ ପଦାରବିନ୍ଦୟୋ ଉର୍ବଚାଂସେ ବୈକୁଣ୍ଠ ଗୁଣାନୁବର୍ଣ୍ଣନେ କରୌ ହରେର ମନ୍ଦିର ମାର୍ଜନାଦିଶୁ ଶ୍ରୁତିଂ ଚକାରାଚ୍ୟୁତ ସତକଥୋଦୟ। ଇଏ ଥିଲା ଅମ୍ବରୀଷ ମହାରାଜାଙ୍କର ଚରିତ୍ର, ଯାହାଫଳରେ ସେ ଥିଲେ ପରମ ଭକ୍ତ ଏବଂ ତାଙ୍କ ଚରିତ୍ର ଭାଗବତରେ ଅତି ସୁନ୍ଦର ଭାବରେ ବ୍ୟାଖ୍ୟାନ କରାଯାଇଛି। ମନ ପ୍ରଭୁଙ୍କର ଚରଣାରବିନ୍ଦରେ ରହିଥିଲା, ସବୈ ମନଃ କୃଷ୍ଣ ପଦାରବିନ୍ଦୟୁ, କୃଷ୍ଣ ଭଗବାନଙ୍କର ବା ଜଗନ୍ନାଥଙ୍କର ଚରଣାରବିନ୍ଦରେ ତାଙ୍କ ମନ ରହିଛି ଏବଂ ସବୁବେଳେ ବିନମ୍ର ଭାବ। ଏବଂ ସାଧୁ ସନ୍ତଙ୍କୁ ଦେଖିଲେ ସେ ନିଶ୍ଚିତ ଭାବରେ ମଥାନତ କରନ୍ତି, ଯଥୋଚିତ ବ୍ୟବହାର ମଧ୍ୟ ପ୍ରଦର୍ଶନ କରନ୍ତି।

0: ତାଙ୍କର ଆଉ ଗୋଟେ ବଡ଼ କଥା ହେଲା ଯେ ତାଙ୍କର କଥା ବଡ଼ ଧୀର କଥା, ବଡ଼ ଧୀର କଥା,
1: ଧୀର ଏବଂ ମାର୍ଜିତ,
0: ମାର୍ଜିତ ଏବଂ ପ୍ରଶାନ୍ତ ଚିତ୍ତ ଯାହାକୁ କହନ୍ତି। ଆପଣଙ୍କ ପ୍ରଶାନ୍ତ ଚିତ୍ତ ହେଲେ ହିଁ ଆପଣଙ୍କର କଥା ମଧ୍ୟ ଧୀର ହେବ ଏବଂ ମାର୍ଜିତ ହେବ, ସୌଜନ୍ୟର ସହିତ ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରିବେ। ତେଣୁ ଏଇଭଳିଆ ସବୁ ଗୁଣ ଗୁଡ଼ାକ ତାଙ୍କ ଭିତରେ ଅଛି ବୋଲି ଏବଂ ଆମର ଗଜପତି ହେଇଥିବାରୁ ସିଏ ଆମେ ମଧ୍ୟ ଗର୍ବିତ ଅନୁଭବ କରିବା କଥା ଯେ ଏଇଭଳି ଓଡ଼ିଆ ଜାତିର ଜଣେ ଗଜପତି ଅଛନ୍ତି ଯାହାଙ୍କର ଏସବୁ ଗୁଣ ଗୁଡ଼ାକ ତାଙ୍କଠୁ ଆମେ ଆହରଣ କରିବା ଶିଖିବା ଭଳିଆ ସ୍ଥିତିରେ ସେ ଅଛନ୍ତି। ଆଉ ଗୋଟିଏ କଥା ହେଉଛି ଯେ ଏଇ ଯେଉଁ ରଥରେ ଗଜପତି ମହାରାଜା ସେବା କରୁଛନ୍ତି, ଆମର ମୋର ଗୋଟେ ମନେ ପଡ଼ୁଛି ଏ କଥାଟା, ଏଇ ଯେଉଁ ଭାବନାଟା ମନ ଭିତରେ ଆସିବ ଯେ ଯେଉଁ ବ୍ରହ୍ମଙ୍କୁ ସେ ଉପାସନା କରୁଛନ୍ତି ସେଇ ବ୍ରହ୍ମଙ୍କ ନିଜ ଭିତରେ ବି ଅଛନ୍ତି, ଏଇ ଯେଉଁ ଭାବନାଟା, ଏଇ ଭାବନାଟା ଆମର ଉପନିଷଦୀୟ ଭାବନା ବା ବୈଦିକ ଭାବନା ବୋଲି ଆପଣ ତାକୁ କହନ୍ତୁ। ଆପଣ ମୁଣ୍ଡକ ଉପନିଷଦରେ ଗୋଟେ ମନ୍ତ୍ର ଅଛି, ମନ୍ତ୍ରଟି ହେଉଛି ଭିଦ୍ୟତେ ହୃଦୟ ଗ୍ରନ୍ଥି ସର୍ବସଞ୍ଚୟ କିୟନ୍ତେ କର୍ମାଣି ଯସ୍ମିନ୍ ଦୃଷ୍ଟେ ପରାବରେ ବୋଲିକରି କଥା ଅଛି। ତେଣୁ ପର ଏବଂ ଅପର ଏ ଉଭୟ ବ୍ରହ୍ମଙ୍କୁ ଯିଏ ଦର୍ଶନ କରିବ, ପରମ ବ୍ରହ୍ମ କିଏ ନା ଯିଏ ସର୍ବତ୍ର ବ୍ୟାପିକି ରହିଛନ୍ତି, ଅପର ବ୍ରହ୍ମ କିଏ ଯିଏ ଅନ୍ତର ଭିତରେ ଅଛନ୍ତି। ତେଣୁ ଅନ୍ତର ଭିତର ବ୍ରହ୍ମ ଏବଂ ପରିବ୍ୟାପ୍ତ ହୋଇଥିବା ବ୍ରହ୍ମ ଏ ଉଭୟଙ୍କ ଭିତରେ ସାମ୍ୟ ଭାବ ଦେଖୁଥିବା ଗଜପତି ହେଉଛନ୍ତି ଆମର ଦିବ୍ୟସିଂହ ଗଜପତି,
1: ପରମ ପୂଜ୍ୟ ଗଜପତି,
0: ପରମ ପୂଜ୍ୟ ଗଜପତିଙ୍କର ଭିତରେ
1: ଏବଂ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରତି ମଧ୍ୟ ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ଶ୍ରୀମନ୍ଦିରର କୌଣସି ଏକ ମାନେ ଯେତେବେଳେ ବିବଦମାନ ଅବସ୍ଥା ଆସି ପହଞ୍ଚିବ, ପରିସ୍ଥିତି ଆସନ୍ତି, ସେତେବେଳେ ଆମମାନଙ୍କୁ ସାଙ୍ଗରେ ନେଇ ସେ ଗୁରୁଜୀଙ୍କ ପାଖକୁ ଯାଆନ୍ତି ଏବଂ ତାଙ୍କରି ଠାରୁ ପରାମର୍ଶ ନେଲା ପରେ ସେ କାର୍ଯ୍ୟାନୁଷ୍ଠାନ କରନ୍ତି ବା ମ୍ୟାନେଜିଂ କମିଟି ତାକୁ ଆଇନରେ ପରିଣତ କରନ୍ତି।
0: ନାଇଁ ନାଇଁ, ସେ ତ ନିରହଙ୍କାର ଲୋକ ବ୍ୟକ୍ତି ହଉ, ତେଣୁ ଏଇ ଯେଉଁ କଥା କହିଲେ ଆମର ଯେଉଁ ଗ୍ରନ୍ଥି ଭେଦ ହବ, ଆମର ଗଣ୍ଠିଟା କ'ଣ, ଯୋଡ଼େ ଗଣ୍ଠି ପଡ଼ିଛି, ଗୋଟେ ହେଲା ଅଜ୍ଞାନତା, ଗୋଟେ ହେଲା ଅହଂକାର। ତେଣୁ ଅଜ୍ଞାନତ ଗଣ୍ଠିଟା ଫିଟିଯିବ ଏବଂ ଅହଂକାର ଗଣ୍ଠିଟା ଫିଟିଯିବ, ତାହେଲେ ତ ଆପଣ ସର୍ବଜନାଦୃତ ହେଇଯିବେ ଆଉ କ'ଣ। ଏଇ ଗଜପତି ମହାରାଜା ତାର ତ ଉଦାହରଣ।
1: ଆଜ୍ଞା କୁହନ୍ତୁ, ଯାହା ହଉ, ପ୍ରଭୁଙ୍କ ନିକଟରେ ସେ ଏଇଭଳି ମାନେ ନିଷ୍ଠାପର ସେବା ସମର୍ପଣ କରି ଆସୁଥିବାରୁ କୃତଜ୍ଞ ଓଡ଼ିଆ ଓଡ଼ିଶାବାସୀ ତାଙ୍କୁ ସମ୍ପୂର୍ଣ୍ଣ ଚଳନ୍ତି ବିଷ୍ଣୁ ବୋଲି ଆଖ୍ୟାୟିତ କରିଛନ୍ତି ଏବଂ ଯେତେବେଳେ ଗଜପତି ମହାରାଜଙ୍କୁ କେହି କେତେବେଳେ ଅସମ୍ମାନିତ କଥା କହିଦିଏ ସେତେବେଳେ କୌଣସି ଓଡ଼ିଶାବାସୀ ତାକୁ ସହ୍ୟ କରନ୍ତି ନାହିଁ। ଗଜପତିଙ୍କର ଅସମ୍ମାନ ଆମର ଅସମ୍ମାନ, ଏଭଳି ବ୍ୟବହାର ଆଗେ କରୁଥିଲେ ଏବେ ମଧ୍ୟ କରି ଚାଲିଛନ୍ତି।
0: ଏବେ ମଧ୍ୟ ଯେତେବେଳେ ଆପଣ ଦେଖିବେ ଏଇ ଯେଉଁ ଇସ୍କନ ରଥଯାତ୍ରା ସମ୍ପର୍କରେ ବିବାଦ ଉଠିଲା, ସେତେବେଳେ ଆପଣ ଜାଣିଛନ୍ତି ଯେ ଭାରତରେ ଯେଉଁ ଇଣ୍ଟରନ୍ୟାସନାଲ ସ୍କୁଲ ଅଫ୍ କ୍ରିଷ୍ଣା କନସିୟସନେସ୍ ଇସ୍କନ ବୋଲି ଯେଉଁଟା କୁହାହେଉଛି, ତାର ଦୁଇଟି କାର୍ଯ୍ୟାଳୟ ଅଛି, ଗୋଟେ ବେଙ୍ଗାଲୁରୁରେ ଅଛି, ଗୋଟେ ମୁମ୍ବାଇରେ ଅଛି। ବେଙ୍ଗାଲୁରୁ କାର୍ଯ୍ୟାଳୟରେ ଯେଉଁମାନେ ସବୁ ଅଛନ୍ତି ତାଙ୍କର ନୀତି ନିର୍ଦ୍ଧାରକ ବା ତାଙ୍କର ପ୍ରଶାସକ, ସେମାନେ ଭାରତୀୟ ବିଧିବିଧାନକୁ ସମ୍ମାନ ଦିଅନ୍ତି, କିନ୍ତୁ ମୁମ୍ବାଇରେ ଯେଉଁ କାର୍ଯ୍ୟାଳୟଟି ଅଛି ସେମାନେ ଏଗୁଡ଼ାକୁ କିଛି ମାନନ୍ତି ନାହିଁ। ଏବଂ ଯେତେବେଳେ ମୁମ୍ବାଇ କାର୍ଯ୍ୟାଳୟ ଗଜପତି ମହାରାଜାଙ୍କ ଚିଠିର ଉତ୍ତର ଅସୌଜନ୍ୟ ଭାବରେ ଦେଲେ ଏବଂ କହିଲେ ଆମେ ଆପଣଙ୍କ ଠାରୁ ଆଉ କୌଣସି ଚିଠି ବା ପତ୍ର ଗ୍ରହଣ କରିବୁ ନାହିଁ, ଏ ବାବଦରେ ଆପଣଙ୍କ ସହିତ ଆମେ କୌଣସି ଆଲୋଚନା କରିବାକୁ ଚାହୁଁନାହୁଁ, ଏଇ କଥା ଯେତେବେଳେ ସେ ଉତ୍ତର ଆସିଲା ସମଗ୍ର ଓଡ଼ିଶାବାସୀ ଉତ୍କ୍ଷିପ୍ତ ହେଲେ, ତାତିଲେ ଏବଂ ତାତିକିରି କହିଲେ ଆମେ ପୁରୀ ବଡ଼ଦାଣ୍ଡରେ ଇସ୍କନ ଲୋକଙ୍କୁ ପୁରେଇ ଦେବୁ ନାହିଁ, ସେ ବହି ବିକ୍ରି କରୁଛନ୍ତି କରିପାରିବେ ନାହିଁ, ସେ କୀର୍ତ୍ତନ କରିବାକୁ ଆସୁଛନ୍ତି କରି, ଏଗୁଡ଼ା ସବୁ ହବ କାରଣ ଏଭଳି ଅସୌଜ ଆମେ ବିଚାର କରୁଛୁ, ନହେଲେ ଆପଣଙ୍କୁ ଏ ବିଷୟରେ ସାକ୍ଷାତ କରିବୁ, ନହେଲେ ରଥଯାତ୍ରା ପରେ ଆମେ ବସିବା ଆଲୋଚନା କରିବା, ଏସବୁ କଥା କହିଥିଲେ ହେଇଥାନ୍ତା। ତେଣୁ ଏଭଳି ଗୋଟେ ତିରସ୍କାର କଲାଭଳି, ଗୋଟେ ଅବମାନନା କଲାଭଳି ଗୋଟେ ପତ୍ର ଗଜପତି ମହାରାଜାଙ୍କୁ ଦେବା, ଜାଣିବା ସତ୍ତ୍ୱେ ଯେ ସିଏ ଓଡ଼ିଆ ଜାତିଙ୍କର ଜଣେ ପ୍ରତିନିଧି, ତଥାପି ଏଭଳି ଦୁଃସାହସ କରିବା ଦ୍ୱାରା କ'ଣ ହେଲା, ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି ହେଲା,
1: ଓଡ଼ିଶାବାସୀଙ୍କ ତାଙ୍କ ପ୍ରତି ଯେଉଁ ଶ୍ରଦ୍ଧା ଏବଂ ସମ୍ମାନ ରହିଛି,
0: ସମ୍ମାନ ରହିଛି,
1: ସେମାନେ ସହ୍ୟ କରିବେନି,
0: ସହ୍ୟ କରିବେନି,
1: ଅବମାନନା ଅସହ୍ୟ,
0: ଯାହାଫଳରେ ସେମାନେ ପୁଣି ଆଉ ଥରେ ତାର କଥାର ମର୍ମକୁ ବଦଳେଇଲେ, ବଦଳେଇକି ଏ କଥା କହିଲେ। ତେଣୁ ଏ ହେଉଛି ଗଜପତି ମହାରାଜାଙ୍କର ପ୍ରତିଷ୍ଠା ଏବଂ ଓଡ଼ିଆ ଜାତି ପାଖରେ ରାଜ୍ୟରେ ଗଜପତି ମହାରାଜାଙ୍କର ମାନ୍ୟତା, ତାଙ୍କର ସାମାନ୍ୟତମ ଅପମାନ ମଧ୍ୟ ଏ ଓଡ଼ିଆ ଜାତି ସହିବାକୁ ରାଜି ନୁହେଁ।
1: ତେଣୁ ଜଗନ୍ନାଥଙ୍କ ପାଖରେ ଯେ ସେବକ ହେଇକିରି ରହିବ, ଯେହେତୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଠାକୁର, ସିଏ ହେଉଛନ୍ତି ବଡ଼ ଠାକୁର, ସେ ମଧ୍ୟ ବଡ଼ ହେଇଯିବ। ସେଥିପାଇଁ ଦୀନକୃଷ୍ଣ ମଧ୍ୟ ସୁନ୍ଦର ପଦଟିଏ ଲେଖିଛନ୍ତି। ସେ କହିଲେ, କୋଟି ବ୍ରହ୍ମାଣ୍ଡରେ ୟମନ୍ତ ଠାକୁର ଥିବାର ଶୁଣିଛ କାହିଁ, କୁତ୍ସିତ ଲୋକ ହିଁ ପରମ ପଦ ହିଁ ଲଭନ୍ତି ଯାହାକୁ ଚାହିଁ। ଚାହିଁଦେଲେ କୁତ୍ସିତ ଲୋକଟିଏ ପରମ ପଦ ଲାଭ କରୁଛି। ଇଏ ହେଉଛି ଆମ ମହାପ୍ରଭୁଙ୍କର, ଇଏ ହେଉଛି ଗୋଟିଏ ଅତ୍ୟନ୍ତ ବୈଶିଷ୍ଟ୍ୟ। କଳା ପର୍ବତରେ ବିଜୟ ସଧିରେ କରୁଣା ହୃଦୟ ହୋଇ କଳମସୀ ଲୋକଙ୍କୁ କଳମସ ପଙ୍କୁ ଉଦ୍ଧାର କରିବା ପାଇଁ।
0: ସେମାନେ ସେମାନେ ବୁଝିପାରିଲେ ନାହିଁ, ସେମାନେ ବୁଝିପାରିଲେନି ଯେ ଗଜପତି ମହାରାଜା ଛେରା ପହଁରାକୁ କେତେବେଳେ ଆସିବେ, ତାକୁ ଲୋକମାନେ ଉଦ୍ଗ୍ରୀବ ନୟନରେ ଅପେକ୍ଷା କରିଥାନ୍ତି। ଇଏ ଗୋଟେ କଥା। ଦ୍ୱିତୀୟ କଥା, ଯେତେବେଳେ ଛେରା ପହଁରା କରୁଥାନ୍ତି ଗଜପତି ମହାରାଜା, ଇଏ ଗୋଟେ ପବିତ୍ର ପାବନ ଦୃଶ୍ୟ ଭାବରେ ମଧ୍ୟ ମହାପ୍ରଭୁଙ୍କ ରଥଯାତ୍ରା ଭିତରେ ଇଏ ଗଣା ହୁଏ। ଇଏ ଗୋଟେ ସାଧାରଣ କଥା ନୁହେଁ, ଇଏ ଗୋଟେ ଅସାଧାରଣ କଥା। ଏବଂ ଛେରା ପହଁରା ସାରିକିରି ପ୍ରତ୍ୟେକ ରଥ ଉପରୁ ଯେତେବେଳେ ଠିଆ ହୋଇକରି ଚାରମାଳ ଉପରେ ଗଜପତି ମହାରାଜା ଜନସମୁଦ୍ର ଆଡ଼କୁ ଚାହିଁକିରି ହାତ ଟେକିକିରି ସମସ୍ତଙ୍କୁ ପ୍ରଣାମ କରିଦିଅନ୍ତି, ପ୍ରଣାମ କରନ୍ତି, ସିଏ ହେଉଛନ୍ତି ଗଜପତି ରାଜା, ଓଡ଼ିଆଙ୍କର ମୌଣମଣି। ତଥାପି ହାତ ଯୋଡ଼ିକିରି ମୌଣମଣି ବୋଲି ତାଙ୍କୁ ଆମେ ଇତିହାସରେ କହିଛୁ। ସିଏ ଯେତେବେଳେ ଯୋଡ଼ ହସ୍ତରେ ଏ ବିପୁଳ ଜନସମୁଦ୍ର ଆଗରେ ପ୍ରଣତ ହୋଇକରି ପ୍ରଣାମ କରନ୍ତି, ସେତେବେଳେ ଓଡ଼ିଆଙ୍କର ହୃଦୟ ଦ୍ରବୀଭୂତ ହୋଇଯାଏ। ଗଜପତି ମହାରାଜା ଆମକୁ ପ୍ରଣାମ କରୁଛନ୍ତି ବୋଲି, କିନ୍ତୁ ଏଇ ଯେଉଁ ସଂସ୍ଥାରେ ଅଛନ୍ତି, ଏ ଯେଉଁ ତଥାକଥିତ ଇସ୍କନ ସଂସ୍ଥା, ଏହି ସୁନ୍ଦର ବାର୍ତ୍ତା, ଏହି ମହତ୍ଵ, ଏହି ମହିମାକୁ ଉପଲବ୍ଧି କରିବା ପାଇଁ ତାଙ୍କର ଜ୍ଞାନ ନାହିଁ, କ'ଣ କରିବା।
1: ଯାହା ହଉ, ଭଗବାନଙ୍କର ମହିମାକୁ କିଏ ବା କଳନା କରିବ। ଭକ୍ତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ସ୍ୱୟଂ ମହାପ୍ରଭୁ, ଇଏ ହେଉଛି ସ୍ନାନ ଗୁଣ୍ଡି ଚାଏ ବେନି ସ୍ୱୟଂ ଲୀଳା ଯାର, ପତିତ ପାବନ ଅର୍ଥେ ପ୍ରାସାଦୁ ବାହାର। ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତିବର୍ଷ ମହାପ୍ରଭୁ ପ୍ରାସାଦରୁ ବାହାର ହେଉଛନ୍ତି ଏବଂ ଆସୁଛନ୍ତି। ଏବଂ ଏଇ ଯେଉଁ କ୍ଷେତ୍ରଟି, ଯେଉଁ କ୍ଷେତ୍ରରେ ଆମେ ବର୍ତ୍ତମାନ ଅଛେ, ଏ କ୍ଷେତ୍ରକୁ ସେ ଆସୁଛନ୍ତି ଏବଂ ପତିତମାନଙ୍କୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି। ପତିତ ଅର୍ଥାତ୍ ଯେଉଁମାନେ ସଂସାର କର୍ଦ୍ଦମାଲେପ ପ୍ରକ୍ଷାଳନ ପଟିଅସି, ସଂସାରର କାଦୁଅ ପୋଖରୀରେ ଯେ ପଡ଼ିଯାଇଛି ଏବଂ ସେଠୁ ଉଠିପାରୁନି, ସେ ପଙ୍କ ଭିତରେ ପଡ଼ିଯାଇଛି, ସଢ଼ି ଯାଉଛି, ଉଠିପାରୁନି, ମାୟା ତାକୁ ଗ୍ରାସ କରୁଛି, ଏହିଭଳି ଲୋକମାନଙ୍କୁ ଦର୍ଶନ ଦେଇ ମୁକ୍ତ କରିବା ପାଇଁ ମହାପ୍ରଭୁ ଆସୁଛନ୍ତି। ଏବଂ ଦେଖିବେ ଯେତେବେଳେ ସେ ଆସୁଛନ୍ତି, ଏଇଠି ଅଛନ୍ତି ତାଙ୍କର କେହି ନାହିଁ, ସିଏ ହେଉଛି ନତସ୍ୟ କଶ୍ଚିତ୍ ପତିରସ୍ତି ଲୋକେ, ତାଙ୍କର କେହି ପତି ନାହାନ୍ତି, ସିଏ ହେଉଛନ୍ତି ଜଗତପତି, ତେଣୁ ଜଗତର ସିଏ ହେଲେ ଏକମାତ୍ର ପତି, ତାଙ୍କର କେହି ପତି ନାହାନ୍ତି। ନ ଚେ ସୀତା, ତାଙ୍କ ଉପରେ କେହି ଇସୀତା ମାନେ ପ୍ରଶାସକ ନାହାନ୍ତି, ତାଙ୍କୁ କିଏ ନିୟନ୍ତ୍ରଣ କରିବ, କଣ୍ଟ୍ରୋଲ କରିବ, ଏ କଥା କାହାରି ଶକ୍ତି ନାହିଁ। ନ କାରଣ, ତା ସିଏ କେଉଁ କାରଣର ଅନ୍ତର୍ଭୁକ୍ତ ନୁହଁ, ଅର୍ଥାତ୍ ଏହି କାରଣରୁ ସେ ଜନ୍ମ ହୋଇଛନ୍ତି ଏମିତି କିଛି କାରଣ ନାହିଁ। କାରଣାଧିପାଧିପ, ଯେତେ କାରଣ ସଂସାରରେ ଅଛି ସବୁର ମୂଳ କାରଣ ହେଉଛନ୍ତି ଜଗନ୍ନାଥ ମହାପ୍ରଭୁ। ନଚାଶ୍ୟ କଶ୍ଚିତ୍ ଜନିତା ନଚାଧିପ, ତାଙ୍କର କେହି ଜନିତା ନାହିଁ କି ମାନେ ଜନ୍ମଦାତା ନାହିଁ କି ଅଧିପ ନାହିଁ।
0: ଅତୀତରେ କୁ ମସିହାଟା ମୋର ମନେ ପଡ଼ୁନି, ଅତୀତରେ ରାଜ୍ୟ ପ୍ରଶାସନକୁ ସମ୍ଭାଳୁଥିବା ନେତାମାନେ ମଧ୍ୟ ଏ ଗଜପତି ସେବାକୁ ବନ୍ଦ କରିଦେବାକୁ ଚେଷ୍ଟା କରିଛନ୍ତି। ଗଜପତି ସେବାକୁ ବନ୍ଦ କରିଦେବା ପାଇଁ ଚେଷ୍ଟା କରିଛନ୍ତି ଏବଂ ତା'ର ବିକଳ୍ପ ବ୍ୟବସ୍ଥା କରାଇଛନ୍ତି, କିନ୍ତୁ ଜଗନ୍ନାଥ ମହାପ୍ରଭୁ ଯାଇନାହାନ୍ତି, ଅଟକିଛନ୍ତି ଚାରମାଳ ଉପରେ। ସେହି ଗଜପତି ମହାରାଜା ଆସିଛନ୍ତି, ଶେଷରେ ତାଙ୍କୁ ପରାମର୍ଶ ଦିଆହେଇଛି, ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ, ଯେତେ କ୍ଷମତା ଥିଲେ ମଧ୍ୟ ଆପଣ ଏ ବ୍ୟବସ୍ଥାକୁ ବନ୍ଦ କରିପାରିବେ ନାହିଁ। ତେଣୁ ସେଇଥିପାଇଁ ପୁଣି ସେହି ଗଜପତି ଆସିଛନ୍ତି, ସେହି ଛେରାପହଁରା ହେଇଛି, ମହାପ୍ରଭୁ ବିଜେ ହେଇଛନ୍ତି, ଏଭଳିଆ କଥା ମଧ୍ୟ ଘଟିଛି। ତେଣୁ ଗଜପତି ମହାରାଜାଙ୍କର ଏ ସେବାଟା ଗୋଟେ ସାମାନ୍ୟ ସେବା ନୁହଁ।
1: ଆଚ୍ଛା, ଆମେ ଏବେ ସେପଟକୁ ପଠାଇଦେବା, ସେମାନେ କିଛି କହନ୍ତୁ।
0: ହଁ କୁହନ୍ତୁ।
1: ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ର ଯେଉଁ ଅଛନ୍ତି, ଦ୍ୱିତୀୟ କେନ୍ଦ୍ରରେ ବର୍ତ୍ତମାନ ଥିବା ଆମର ବିଦ୍ୱାନ ମଣ୍ଡଳୀଙ୍କୁ ନିବେଦନ କରିବି, ସେ ବର୍ତ୍ତମାନ ଧାରା ବିବରଣୀ ପ୍ରଦାନ କରିବେ। ଜୟ ଜଗନ୍ନାଥ।
0: ଜୟ
2: जय जगन्नाथ जय जगन्नाथ जय जगन्नाथ। वर्तमान छेरा पहरार शेष पर्यायर आम उपनीत ये छेरा पहरा आप देखुं शुणुं गजपति महाराज शेष जो दर्प दलन रथ से छेरा पहरा कार्य कर एक महान कार्य 1972 मसीह गजपति महाराजा को ए छेरा पहरा कार्यरु निवृत्त कर किंतु अटकी गले महाप्रभु चारमाल निकटे फुंकिले नाही गले नाही एवं शेषे आमर जड़े सहकारी प्रशिक्षक सहकारी निर्देशक आस्टन जे टेम्पल आडमिनिस्ट्रेटर से जाके तो अध्या पड़े स्वप्नांश होगा जे तुरंत जा गजपति खबर दिखु गजपति आसिक लंब ये पड़गले डगडग होकरी महाप्रभु चलीगले नंदीघोष रथ को ये एक महान परंपरा ये कौन भेदभाव ना राजा प्रजा धनी दरिद्र सान बड़ या भितर किसी भेदभाव ना आज्ञा ये एकमात्र देवता जहाँ पाखे निेली होकर दुई हाथ समर्पित होकरी सेवा मनोभाव नहीं जदि आप लंब होकर पड़े ना सबू क्षमा करदे महाप्रभु ये क्षमार सगर ये दयार सगर से लक्ष लक्ष भक्त मैंने ढाई आस चली आसुच्च बड़दाण्ड को महाप्रभु को दर्शन करेंगे भक्ति नैवेद्य अर्पण करेंगे मनस्कामना पूरण करने चोड़ा स्तर न्यू चली डाकबे यही भाव यही विश्वास यही भक्तिर भाव गोटे नमूना एवं गजपति महाराज अल्प समय पर छेरा पहरा वर्तमान जो भाई भाव दर्प दलन रथ महाप्रभु गजपति जे कि चलती विष्णु ठाकुर राजा आद्य सेवक से वर्तमान जो भाई भाव से कर्मटी सारुचंदी एवं माने मुंडियाटे मारुचंदी एवं जगतर कल्याण पाई जगतर मंगल पाई से जो भाई देखु मस्तक केमती फूलमाल दि जाऊँ आज्ञामाल दे दि जाऊँ तथास्तु कहीदे तीन रथर देवदेव मैंने यहीटा हूँ परंपरा ये हूँ महान परंपरा ये महान परंपरा को आप अनुभव कले ही जापर कारण गुंडीचा मंदिर सम्मुखस्थ जो श्रद्धा बाली वर्तमान श्रद्धा भक्त मान भितर अपूर्व आनंद उल्लास सत्यमती विभोर हो एवं वर्षकर जो उत्कंठा भक्ति प्लावन सत्यमती रूपातरित हो उठू भक्त मान हरिबोल हूलहुली सांग को जय जगन्नाथ जय गजपति महाराजा जय ध्वनि गगन पवन सतमती प्रकंपित हो उठू कथा को आग को नापी मनुज प्रतिम प्रताप त्रिपाठी महोदय को नवेदन करुच्ची जय जगन्नाथ जय जगन्नाथ जय जगन्नाथ।
3: रथ रूढ़ो गच्छन पथि मिलित भूदेव पटली स्तुति प्रादुर्भाव प्रतिपदमुपाकर्ण्य सदयः दया सिंधूर बंधु सकल जगतां सिंधुसुतया जगन्नाथ स्वामी नयन पथगामी भव तुमे। श्रोता बंधु यही जो मांगलिक मुहूर्त यही जो पावन मुहूर्त जो मुहूर्त आपण माने अनुभव करुथिबे तीन रथर छेरा पहरा को दिव्य सेवा को आद्य सेवक संपन्न करी तांकर सही जो तमजान रे बसी से फेरी आसुचंती श्री नहर को इति अवसर रे बड़ ठाकुर महाप्रभु बलभद्र बड़बाड़ सामंतंकर से दिव्य ताल ध्वज रे घटक माने प्रस्तुत एवं ग्राहक मध्य स्वस्थान प्रस्तुत रही से रथ को दौड़ी धरी टाणी जो प्रस्तुतिर पर्व वर्तमान चूड़ा हो सारा नंदी घोषर मध्य चारमाल खोला सर परे परे माँ कपिल्यवासिनी सुभद्रिका चारमाल खोला हेबो तबे आपण माने जानी खुशी हेबे आमर ए द्वितीय केन्द्र जहाँकि बड़ संघ पाखरु आमे अवलोकन करिपारुछे आउ सिंह श्री मंदिर पर्यंत ये संपूर्ण परिवेश बड़दाण्डटी जन समुद्रर एक उत्ताल तरंग सदृश केवल मुंड ମାଳଗୁଡ଼ିକ ମୁଣ୍ଡର ଦର୍ଶନ ଆମେ କରୁଛେ, ଆଉ ବଡ଼ଦାଣ୍ଡ ଆମକୁ ଦେଖାଯାଉନାହିଁ। ଇତି ଅବସରରେ ଫେରି ଆସୁଛନ୍ତି ଆଦ୍ୟ ସେବକ ଗଜପତି ଦିବ୍ୟ ସିଂହ ମହାଦେବ ଦିବ୍ୟ ସିଂହ ମହାରାଜ, ଯାହାଙ୍କ ଆଗରେ ଦୁଇଟି ଛତ୍ରୀ ଦର୍ଶନ କରିବେ ଆପଣମାନେ। ସେ ଛତ୍ରୀ ଦୁଇଟି ହେଉଛି କଳା ଛତ୍ରୀ ଧଳା ଛତ୍ରୀ। ଆମେମାନେ ଅନୁଭବ କରିବା ଯେତେବେଳେ ଜଗନ୍ନାଥଙ୍କର ପହଣ୍ଡି ହୁଏ ବା ବଳଭଦ୍ର ମହାପ୍ରଭୁଙ୍କର ପହଣ୍ଡି ହୁଏ, କଳା ଠାକୁରଙ୍କ ପାଖରେ ଧଳା ଛତ୍ରୀ ଆଉ ଧବଳ ବର୍ଣ୍ଣର ଠାକୁର ଯିଏକି ବଳଭଦ୍ର ତାଙ୍କ ପାଖରେ କଳା ଛତ୍ରୀ ଧରା ହୋଇଥାଏ। ମାତ୍ର ଗଜପତି ମହାରାଜଙ୍କ ପାଖରେ ଦୁଇଟି ଛତ୍ରୀ ତ୍ରାସ ଚାମର ପଡ଼ୁଛି, ଶ୍ୱେତ ଚାମର ରାଜଗୁରୁ ତାଙ୍କ ସହିତ ଆସୁଛନ୍ତି। ଇଏ ଯେଉଁ ଲେଙ୍କାକରଣ ଦେଉଳକରଣ ଏବଂ ଘଟୁଆରୀ ଏ ଯେଉଁ ବର୍ଣ୍ଣାଢ଼୍ୟ ପରିବେଶ, ଇଏ ଯେଉଁ ପରମ୍ପରା, ଏତତ୍ ଦେଶ ପ୍ରସୂତସ୍ୟ ସକାଶତ ଅଗ୍ରଜନ୍ମନଃ ସ୍ୱମ ସ୍ୱମ ଚରିତ୍ରମ ଶିଖେରନ୍ ପୃଥିବ୍ୟାମ ସର୍ବମାନବାହା। ପୃଥିବୀର ସବୁ ମାନବମାନେ ଆମର ଏଇ ବର୍ଣ୍ଣାଢ଼୍ୟ ସେବାକୁ, ଆମର ଏଇ ନୀତି ପରମ୍ପରାକୁ, ଆମର ଏଇ ଆଦର୍ଶକୁ, ଆମର ଏଇ ପାରିବା ପଣିଆକୁ ସମସ୍ତେ ଅବଲୋକନ କରୁଛନ୍ତି, ଆନନ୍ଦିତ ହେଉଛନ୍ତି, ଗର୍ବ ଅନୁଭବ କରୁଛନ୍ତି। ଆଉ ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ, ଯେହେତୁ ଅଳ୍ପ କିଛି ସମୟର ବ୍ୟବଧାନରେ ମହାପ୍ରଭୁଙ୍କର ଦିବ୍ୟ ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଯିବ, ସେଥିପାଇଁ ଉଭୟ ବଡ଼ଦାଣ୍ଡର ଉଭୟ ଯେଉଁ କୋଠାଗୁଡ଼ିକ ଅଛି, ସେଇ ଅଟ୍ଟାଳିକାର ବିଭିନ୍ନ ଯେଉଁ ମହଲା ସବୁ ରହିଛି, ସେଇ ମହଲାମାନଙ୍କରେ ଛାତ ଉପରେ ସମସ୍ତେ ଝରକା ନିକଟରେ ଯିଏ ଯେଉଁଠି ପାରୁଛନ୍ତି ରହି ନିଜର ସ୍ଥାନକୁ ସଂରକ୍ଷଣ କରିଛନ୍ତି। ଏତେ ଆଦର, ଏତେ ଆଗ୍ରହ, ଏତେ ଭାବ, ଏତେ ମାନସିକତା ଯେ ଆମ ମହାପ୍ରଭୁଙ୍କୁ ଟିକେ ଆଖି ପୁରେଇ ଦେଖିବୁ। ଆଜି ଆମରି ଆଗ ଦେଇ ସେଇ ଦିବ୍ୟ ମହାପ୍ରଭୁଙ୍କର ସେଇ ଯେଉଁ ଐଶ୍ୱର୍ଯ୍ୟପୂର୍ଣ୍ଣ ଦେବଦୁର୍ଲଭ ରଥ ତ୍ରୟ ଆଜି ଆମରି ଆଗରେ ଯିବେ। ଏଇ ଅପେକ୍ଷାରେ ଆମେ ଦେଖିପାରୁଛୁ ସମ୍ପୂର୍ଣ୍ଣ ଭାବରେ ପ୍ରତିଟି ଯେଉଁ ବଡ଼ ଯେଉଁ କୋଠାଗୁଡ଼ିକ ତା ଉପରେ ଭକ୍ତମାନେ ଅଛନ୍ତି। ତେଣୁ ଏ କଥାରେ ଆପଣମାନେ କେତେ ଆନନ୍ଦ ଅନୁଭବ କରୁଥିବେ।
2: ସୁନ୍ଦର, ସମସ୍ତେ ଅପେକ୍ଷା କରିଛନ୍ତି କେତେବେଳେ ମହାପ୍ରଭୁ ବଡ଼ ବଳିଆର ଭୁଜ ବଡ଼ ଠାକୁର ତାଳଧ୍ୱଜ ରଥ କେତେବେଳେ ଆସିବ, କେତେ ଆଗକୁ ଆସିବ। ସମସ୍ତେ ଆପଣ ଦେଖନ୍ତୁ ବଡ଼ଦାଣ୍ଡର ଉଭୟ ପଟରେ ଶ୍ରଦ୍ଧାଳୁ ଭକ୍ତମାନେ ଅପେକ୍ଷା କରିଛନ୍ତି ଦେଖିବା ପାଇଁ। ଇଏ ହେଉଛି ଭାବ, ଇଏ ଭାବ ସମୁଦ୍ର।
3: ଯେଉଁ ଛୋଟ ଛୋଟ ଦୋକାନୀ ମାନେ ତାଙ୍କର ମେଲିଥିଲେ ସେମାନେ ସବୁ ଉଠେଇ ନେଇଗଲେଣି, କାହିଁକି ନା ଏତେ ଗହଳି ବଢ଼ିଛି, ସେମାନେ ଆଉ ବିକ୍ରି ମଧ୍ୟ କରିପାରିବେ, ପୁଣି ଆଗକୁ ଚାଲିଲେଣି, ଯାହାକି ସିଂହଦ୍ୱାର ପାଖାପାଖି ସେମାନେ ଚାଲିଗଲେଣି। ତେଣୁ ଧୀରେ ଧୀରେ ସମସ୍ତଙ୍କ ଗତି ବର୍ତ୍ତମାନ ସିଂହଦ୍ୱାର ଆଡ଼କୁ,
2: ଏବଂ ଆଜି
3: ସମୁଦ୍ର ପରିପୂର୍ଣ୍ଣ ହୋଇଗଲାଣି।
2: ପ୍ରତାପ ବାବୁ, ଆଜି ତିନି ରଥ ଟଣା ହେଇ ସିଂହଦ୍ୱାର ସମ୍ମୁଖକୁ ଯିବେ, ନଗଲେ କାଲି ସୁନାବେଶ ହେଇପାରିବ ନାହିଁ।
3: ମହାପ୍ରଭୁଙ୍କର ଦାୟିତ୍ୱ,
2: ଆଜି ଯାହା ହେଲେ ବି ତାଙ୍କୁ ନେଇକିରି ଯିବେ।
3: ଆମେ କେବଳ କର୍ତ୍ତବ୍ୟ ସମ୍ପାଦନ କରିବା, ଆମ ହାତରେ ରହିଛି କେବଳ ଦାୟିତ୍ୱ, ମହାପ୍ରଭୁଙ୍କର ସେବା,
2: ସେ ନେଇ ପଳେଇବେ
3: ପ୍ରତି ଆରାଧନା। ତେଣୁ ଏଇ ଯେଉଁ ଦିବ୍ୟ ଅବସର ରହିଛି, ଆପଣମାନେ ଜାଣନ୍ତି ଶ୍ରୋତା ବନ୍ଧୁ, ଦୁଇଟି ମାସରେ ଏ ଦିବ୍ୟ ରଥତ୍ରୟ ନିର୍ମାଣ କରାଯାଏ। ଭୋଇ ସେବାୟତ ମହାରଣା ସେବାୟତ ମାନେ ତିନି ରଥର ତିନି ଜଣ ସର୍ଦ୍ଦାର ତାଙ୍କୁ ଦିଆଯାଇଥାଏ, ଶାଢ଼ୀ ବନ୍ଧା ଯାଇଥାଏ, ନିମନ୍ତ୍ରଣ ଦିଆଯାଇଥାଏ, ଯାହାକି ବୈଶାଖ ଶୁକ୍ଳ ତୃତୀୟା ତିଥି ବା ଅକ୍ଷୟ ତୃତୀୟା ଠାରୁ ସେଦିନ ଶ୍ରୀମନ୍ଦିରର ଯେଉଁ କାର୍ଯ୍ୟାଳୟ ସମ୍ମୁଖରେ, ଶ୍ରୀନର ସମ୍ମୁଖରେ ଯେଉଁ ତିନି ଖଣ୍ଡ ରଥର ଅନୁକୂଳ କରାଯାଇଥାଏ, ରଥ ଅନୁକୂଳ ବୋଲି ଆପଣମାନେ ଜାଣନ୍ତି ଅକ୍ଷୟ ତୃତୀୟା, ଆଜି ଦେଖୁଛନ୍ତି ସେଇ ଦିବ୍ୟ ରଥ ବାହି ନେଇଥିଲା ମହାପ୍ରଭୁ ଆମ ପ୍ରାଣପ୍ରିୟ ଠାକୁରଙ୍କୁ, ପୁଣି ସିଏ ବର୍ତ୍ତମାନ ଫେରି ଆସୁଛନ୍ତି ତାଙ୍କର ସେଇ କର୍ମବେଦୀକୁ। ଆପଣମାନେ ଏ କଥାକୁ ଅଙ୍ଗୀକାର କରୁଥିବେ, ପ୍ରଥମେ ହେଉଛି କର୍ମ, ଦ୍ୱିତୀୟରେ ହେଉଛି ଧର୍ମ, କର୍ମ ହିଁ ଭଗବାନ, କର୍ମ ହିଁ ଧର୍ମ, ଏ କଥାକୁ ଆଜି ପ୍ରତିପାଦନ କରୁଛନ୍ତି ମହାପ୍ରଭୁ ଜଗନ୍ନାଥ। ଯାଇଥିଲେ ଯାତ୍ରାରେ ମାତ୍ର ସାତଟି ଦିନ ମାଙ୍କ କୋଳରେ ରହି ପୁଣି ନବଦିନାତ୍ମକ ଯାତ୍ରାରେ ଫେରି ଆସୁଛନ୍ତି ବର୍ତ୍ତମାନ ଏ ଅବସରରେ। କ'ଣ କହିବେ,
2: କର୍ମ ହିଁ ଭଗବାନ, ଏବଂ ଭଗବାନ ସବୁବେଳେ କହୁଛନ୍ତି कर्म कर कर्म तोहर निज गुरु उद्धव केते तू पचारु
3: सही कथा को भगवत गीता कहउचंती कर्मण्येवाधिकारस्ते मा फलेषु कदाचन हे अर्जुन तुमे कर्म करी चालो फल रे जदि आशा संचार करिवो फल अभिमुखी हेबो तुमे कर्म को ठीक भाबर संपादन करी पारिवो नाही जदि कर्म ठीक अछि तबे फल मध्य तुम पाख पाखे रहिछि ए कथा को तुमे विश्वास एवं भरोसा रख ना कोन कहउछ
2: नाही ठीक ताही सत्य वर्तमान आज जेनतन प्रकारण तीन रथ आज निश्चित भाव में पहुंचब कारण जहाँ विधि विधान
3: गोटे बृहत काय संकीर्तन मंडली संकीर्तन
2: मंडली
3: शताधिक संकीर्तन प्रेमी से माने नृत्य करी करी जाउचंती आपण माने जानंती नृत्य केते बेले हे जाय से माने अनुभव करी पारंती नाही जो माने संकीर्तन
2: वर्तमान धीरे धीरे श्री मंदिर पाखरु लोकारण हे गेलानी खाली मुंडमाळ आउ किछि बात नाही मझीरे जहाँ टिके टिके फांका लगुची जीवा आसवा चलुची संकीर्तन मंडली उदंड नृत्य करुचंदी दुई बाहु प्रसारित करी जो भाई भाव में नृत्य करुचंदी भक्ति भाव नैवेद्य अर्पण
3: करुचंदी पारुथिबे एई जो मृदंग एवं विभिन्न प्रकार वाद्य करताल एई जो वाद्यर जो झंकार श्रवण कर
2: इंद्र देवता टिके टिके वृष्टि करुचंदी इंद्र देवता प्रणाम करुचंदी
3: ये होची सेवा काईकि ना ब्रह्मा डाकुचंदी देव मणिमा मणिमा इंद्र डाकुचंदी देव कुहारी सुनिमा तेणु सबु सकल सुर सेवा अवसर दो जगन्नाथ स्वामी नयन पथ गामी भव तुमे समस्त देवगण माने सेवा अर्पण करंती महाप्रभु
2: इंद्र देव आउ रही पारले नाही से देखिले जे मु मध्य भक्ति नैवेद्य अर्पण करी स्वर्ग थीकिरी से मध्य निजर बारिधारा प्रकाश करुचंदी
3: बंधु आपण माने जानी आश्चर्य हेबे ए जो वर्षा बिंदु टिके टिके पड़ा अवस्था रे भक्तंग मनरे ये जो उन्मादना ए जो भक्तिर जो प्राबल्य ताहा एते परिमाण रे बढ़ी जाउची काहिं कि पूरा असंभव कथा वर्षा को कही केते बळे निज आयत्तर रखी नाही जे वर्षा करई देबो ये होची महाप्रभुंकर आयत्तर रहिची तेणु इंद्र आज पुष्प वृष्टि करी महाप्रभुंकर दिव्य रथर आगमन को जमिति स्वागत संवर्धना जनाउचंती प्रणाम निवेदन करुचंती आपण कोन कहिबे ए परिवेश को
2: अति चमत्कार अति सुंदर अति अनुभूति संपन्न एबे नबा एक छोट विरति
4: पवित्र रथजात्रारे पूर्वतट रेलपथर विनम्र सेवा जारी रहिछि। ए वर्ष यात्रीमानंक सुविधा पई ओडिसार विभिन्न प्रांतरु ओ पडोसी राज्यरु विशेष ट्रेन चलाचलर घोषणा करा जायछि। एथि सहित अतिरिक्त टिकट विक्रय केन्द्र यात्री सहायता केन्द्र ओ स्टेशन मानंकरे यात्रीमानंक सुरक्षा पई विशेष व्यवस्था करा जायछि। पूर्वतट रेलपथ आपनंक सेवारे
5: पवित्र रथजात्रा उपलक्षे सुभद्रा शक्ति बजार आपनंक जणाउछि असुमारी शुभेच्छा। एही शुभ अवसररे सुभद्रा शक्ति बजारे एसएचजी मा मानंक हात तयारी हस्ततंत हस्तकला सामग्री सहित मिलिट्री प्रस्तुत विभिन्न जैविक सामग्री अपूर्व संभार पवित्र घोष यात्रा उपलक्षे सुभद्रा शक्ति बजार रे विभिन्न क्रय उपरे स्वतंत्र रिहाती आसंतु आपणंक अपेक्षा रे सुभद्रा शक्ति बजार एसआईआरडी कैंपस यूनिट 8 भुवनेश्वर।
6: ये मुदिटे भलो लागुची पत्नी को पसंद आसीबो।
7: हां सर आपणंक चॉइस बहुत भलो अछि आ ए डिजाइन भी नुवा
6: डिजाइन नुवा छ ठीक अछि किंतु सुनार विशुद्धतार प्रमाण कोठि मिलिबो।
7: सचेतन ग्राहक हुवंतु आज ही डाउनलोड करंतु बीआईएस केयर ऐप सुना किनिबा पूर्वरु बीआईएस केयर ऐप रु एचयूआईडी कोड निश्चय जांच करंतु।
8: वर्तमान राज्य रे ममता ओ प्रधानमंत्री मातृ वंदना योजना मिलित भावरे कार्यकारी करूअछि।
5: एही योजना अधीन रे कन्या संतान जन्म करूथिबा महिलांकु उत्साहित करबा पई पूर्वरु दिया जाउथिबा सहायता राशि 10000 टंका परिवर्ते 12000 टंका प्रदान करबा पई सरकार घोषणा करिछंती। एही अर्थराशि को हिताधिकारी माने निजे ओ शिशुर स्वास्थ्य एवं पुष्टिर उन्नति निमन्ते विनियोग करिथांती। सरकारक निष्पत्ति अनुजाई वर्धित सुविधा 1 एप्रिल 2025 रु लागू करा जायछि।
8: एही योजना अधीन रे मिलुथबा सुविधा गुडीक हेउछि कन्या संतान जन्म क्षेत्र रे हिताधिकारी माने प्रथम एवं द्वितीय गर्भधारण पई 12000 टंका पाइबे।
5: पुत्र संतान जन्म क्षेत्र रे हिताधिकारी माने प्रथम एवं द्वितीय गर्भधारण पई 10000 टंका पाइबे।
8: विशेष भाबे अनुन्नत जनजाति समुदाय संप्रदायर महिला मानंकु तृतीय एवं परवर्ती जे कोनोसी गर्भधारण पई कन्या संतान क्षेत्र रे 12000 टंका एवं पुत्र संतान जन्म क्षेत्र रे 10000 टंका प्रदान करा जिवार व्यवस्था करा जायछि।
5: एही योजना विषय रे अधिक सूचना पाइबा पई आपनक निकटस्थ अंगनवाड़ी केन्द्र रे जोगाजोग करंतु।
8: अधिक सूचना जानिबा पई महिला ମହିଳା ଓ ଶିଶୁ ବିକାଶ ବିଭାଗର ୱେବସାଇଟ୍ wcd.odisha.gov.in ରେ ଲଗ୍ଇନ୍ କରନ୍ତୁ। ମହିଳା ଓ ଶିଶୁ ବିକାଶ ବିଭାଗ ଦ୍ୱାରା ଜନହିତରେ ଜାରି। ମଶାବାହିତ ରୋଗ, ଡେଙ୍ଗୁ, ମ୍ୟାଲେରିଆ ଏବଂ ଜାପାନୀ ଜ୍ୱର ହେଉଛି ଆମ ରାଜ୍ୟର ମୁଖ୍ୟ ମଶାବାହିତ ରୋଗ।
5: ବର୍ଷା ଋତୁର ଆରମ୍ଭ ଓ ଶେଷ ଉଭୟ ସମୟରେ ମଶା ବଂଶ ବୃଦ୍ଧି ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି ହୁଏ ଓ ଏହି ତିନୋଟି ରୋଗର ପ୍ରାଦୁର୍ଭାବ ବଢ଼ିଯାଏ।
8: ଏଥିରୁ ରକ୍ଷା ପାଇବା ପାଇଁ ଘର ଚାରିପାଖରେ ଓ ଘର ଭିତରେ କୌଣସି ସ୍ଥାନରେ 7 ଦିନରୁ ଅଧିକ ସମୟ ପାଣି ଜମି ରହିବାକୁ ଦିଅନ୍ତୁ ନାହିଁ।
5: ପାଣିକୁ ଧରି ରଖୁଥିବା ଭଙ୍ଗା ଡବା, ସଢେଇ, ଅବ୍ୟବହୃତ ହାଣ୍ଡି, ଟାୟାର ଆଦି ନଷ୍ଟ କରିଦିଅନ୍ତୁ।
8: ଘର ପାଖରୁ ବଣବୁଦା ସଫା କରନ୍ତୁ।
5: ନାଳ ନର୍ଦ୍ଦମାରେ ଓ ଖାଲୁଆ ସ୍ଥାନରେ ଜମି ରହୁଥିବା ପାଣିରେ ମଶା ନିରୋଧକ ଔଷଧ ପକାଇବାକୁ ସ୍ୱାସ୍ଥ୍ୟ କର୍ମଚାରୀ ବା ପୌର କର୍ମଚାରୀଙ୍କୁ ସହାୟତା କରନ୍ତୁ।
8: ଦିନ ହେଉ ବା ରାତି ଶୋଇବା ବେଳେ ମଶାରୀ ବ୍ୟବହାର କରନ୍ତୁ।
5: ଶରୀରକୁ ଯଥାସମ୍ଭବ ଅଧିକ ଢାଙ୍କିବା ଭଳି ପୋଷାକ ପିନ୍ଧନ୍ତୁ।
8: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା।
9: ଆଲୁମିନିୟମର ଶକ୍ତିରେ ଦେଶର ପ୍ରଗତି, ମହାପ୍ରଭୁଙ୍କ ଆଶୀର୍ବାଦରେ ସଭିଙ୍କ ସମୃଦ୍ଧି। ବାହୁଡ଼ା ଯାତ୍ରା ଓ ସୁନାବେଶ ଅବସରରେ ନାଲ୍କୋ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ବର୍ତ୍ତମାନ ବଡ଼ ଠାକୁର ବଳଭଦ୍ରଙ୍କର ତାଳଧ୍ୱଜ ରଥ ଟଣା ଆରମ୍ଭ ହୋଇଗଲା ଏବଂ ଯେଉଁଠି ରଥ ଥିଲେ ସେଇଠୁ ପାଖାପାଖି 20 ହାତ ପର୍ଯ୍ୟନ୍ତ ରଥ ଚାଲିଗଲେଣି ଏବଂ ଟଣା ଚାଲିଛି। ଆମେ ଦେଖୁଛୁ ବହୁ ବରିଷ୍ଠ ପଦାଧିକାରୀ ଏବଂ ରାଜ୍ୟର ପୋଲିସ ଡିଜିଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ସେ ରଥ ଦୌଡ଼ି ଧରିକି ଟାଣୁଛନ୍ତି ଏବଂ ରଥ ଯିବାରେ ମଧ୍ୟ କିଛି ଅସୁବିଧା ହେଉନି। ମନେ ହେଉଛି ସତେ ଯେମିତି ବଡ଼ ଠାକୁର ଅପେକ୍ଷା କରିଥିଲେ କେତେବେଳେ ରଥ ଦୌଡ଼ି ଧୋଚା ହେବ ଏବଂ ଭକ୍ତମାନେ ତାଙ୍କ ରଥକୁ ଟାଣିକରି ନେବେ ତାଳଧ୍ୱଜ ରଥକୁ। ବହୁତ ସୁନ୍ଦର ଭାବରେ ରଥ ଆଗକୁ ଆଗକୁ ଅଗ୍ରଗତି କରୁଛନ୍ତି। ଆପଣ ତ ଜାଣିଛନ୍ତି ରଥ ଯିବା ପାଇଁ ଯେଉଁ ସରଦା ବାଲି, ସେ ସରଦା ବାଲି ତ ଆଜିକାଲି କଂକ୍ରିଟ୍ ହୋଇଯାଇଛି, ତା ଉପରେ ବାଲିର ଆସ୍ତରଣ ଟିକେ ଟିକେ ପକା ହେଇଛି ସରଦା ବାଲିର, ତାକୁ ଭ୍ରମ ସୃଷ୍ଟି କରିବା ପାଇଁ ବା ସରଦା ବାଲିର ରୂପ ଦେବା ପାଇଁ। ତେଣୁ ରଥ ଯିବାରେ କିଛି ଅସୁବିଧା ବି ନାହିଁ। ଯେଉଁଠି ରଥ ଠିଆ ହୋଇଥିଲେ ସେହି ଜାଗାରେ ଟିକେ ବାଲି ଥିଲା, ତାପରେ ବାଲିର ଆସ୍ତରଣ ଟିକେ ଟିକେ କମି କମି ଯାଉଛି। ଆଗକୁ ଆଗକୁ ରଥ ଯେତେ ବଢ଼ିବେ ଦେଖିବେ ଧୀରେ ଧୀରେ ରଥ ଟାଣିବା ଆହୁରି ସହଜ ହୋଇଯିବ। ତେଣୁ ଯେଉଁ 4ଟା ବେଳେ ରଥ ଟଣା ହେବାର ବିଧି ବ୍ୟବସ୍ଥା ବା ନୀତି ନିର୍ଘଣ୍ଟ ହୋଇଥିଲା, ତାଠୁ ପାଖାପାଖି 1 ଘଣ୍ଟା 35 ମିନିଟ୍ ବିଳମ୍ବରେ ରଥ ଟଣା ଆରମ୍ଭ ହୋଇଛି। ଏପଟେ ମା' ସୁଭଦ୍ରାଙ୍କ ରଥରେ ଚାରମାଳ ଖୋଲା ହୋଇସାରିଲାଣି, ପ୍ରଭୁ ଜଗନ୍ନାଥଙ୍କର ନନ୍ଦିଘୋଷ ରଥରେ ଘୋଡ଼ା ଯଚା ଚାଲିଛନ୍ତି। ତେଣୁ ଏଭଳି ଭାବରେ ରଥଯାତ୍ରାର ସମାପନ ପର୍ଯ୍ୟାୟରେ ଆମେ ଉପନୀତ ହେଲୁଣି ଧୀରେ ଧୀରେ। ଆପଣ ଜାଣିଛନ୍ତି ଏହି ରଥଯାତ୍ରା ଦେଖିବା ପାଇଁ ବା ରଥଯାତ୍ରାରେ ଅଂଶଗ୍ରହଣ କରିବା ପାଇଁ ଯେଉଁ ଲୋକମାନଙ୍କ ଭିତରେ ବା ଶ୍ରଦ୍ଧାଳୁମାନଙ୍କ ଭିତରେ ଯେଉଁ ବ୍ୟାକୁଳତା ଏବଂ ଆକୁଳତା, ସେ ଆକୁଳତାର ଏଇଟା ହେଉଛି ସବୁଠୁ ଚରମ ମୁହୂର୍ତ୍ତ। ଆପଣ ଜାଣିଛନ୍ତି ଯେଉଁ ରଥଯାତ୍ରା ଭିତରେ 2ଟି କଥା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ହେଉଛି ପହଣ୍ଡି, ମହାପ୍ରଭୁମାନଙ୍କର ପହଣ୍ଡି, ଯେଉଁ ପହଣ୍ଡି ଦର୍ଶନ କରିବା ପାଇଁ ଲୋକମାନଙ୍କ ଭିତରେ ବହୁତ ଭକ୍ତିକ ଆବେଗ ଥାଏ, ଏବଂ ଦ୍ୱିତୀୟ ହେଉଛି ରଥ ଟଣା। ଏବଂ ରଥ ଟଣାରେ ସମସ୍ତଙ୍କର ଇଚ୍ଛା କେମିତି ଆମେ ରଥକୁ ଟିକେ ଟାଣିଦେବୁ ଏବଂ ରଥ ଦୌଡ଼ିକୁ ଟିକେ ଛୁଇଁଦେବୁ। ଏଇ ଯେଉଁ ବିଶ୍ୱାସ ଏବଂ ପରମ୍ପରା କ୍ରମେ ଲୋକମାନଙ୍କ ଭିତରେ ଏଇ ଯେଉଁ ବିଶ୍ୱାସ ଦୃଢ଼ୀଭୂତ ହୋଇଛି, ସେଇଥିପାଇଁ ଲୋକମାନେ ଏତେ ସମବେତ ହୋଇଯାଉଛନ୍ତି ରଥ ଟାଣିବା ପାଇଁ। ତଥାପି ବଡ଼ ଆନନ୍ଦର କଥା ଯେ କୌଣସି ବିଶୃଙ୍ଖଳା ନଥାଇକରି ଏପର୍ଯ୍ୟନ୍ତ ନିର୍ବିଘ୍ନରେ ସବୁ କାମ ସମାପନ ହୋଇଛି। ଆଉ ଆକାଶରେ ମଧ୍ୟ ଟିକେ ମେଘ ଦେଖାଦେଉଛନ୍ତି। ଆମେ ଯେଉଁ ଶରଦାବାଲି କେନ୍ଦ୍ରରେ ବସିଛୁ, ଆମର ପଛପଟକୁ ବା ଆପଣ ତାକୁ କହିପାରନ୍ତି ଦକ୍ଷିଣ ଦିଗ ହେଲେ ଏଇଟା ପଶ୍ଚିମ ଦିଗ ହେବ, ପଶ୍ଚିମ ଦିଗରେ ଟିକେ ମେଘ ଅଛନ୍ତି ଏବଂ ମେଘ ମଧ୍ୟ ଟିକେ ଟିକେ କେତେବେଳେ ବିନ୍ଦୁ ବିନ୍ଦୁ ଜଳ ପକାଉଛନ୍ତି, ଯେଉଁଟାକୁ ଜଳସିଞ୍ଚନ ବୋଲି ଆମେ କହିପାରିବା। ବର୍ଷା ନୁହେଁ ଇଏ, ଯେଉଁଟାକି ଲୋକମାନଙ୍କୁ ଆଶ୍ୱସ୍ତ କରୁଛି କିଛି ଅସୁବିଧା ନାହିଁ। ବର୍ଷାର ସମ୍ଭାବନା ତ ବର୍ତ୍ତମାନ ଯାହା ଜଣାପଡ଼ୁଛି ବର୍ଷାର ସମ୍ଭାବନା ନାହିଁ, ଆଉ ରଥଟଣା ସରିବା ପର୍ଯ୍ୟନ୍ତ ବର୍ଷା ମଧ୍ୟ ନହେଇପାରେ। ବର୍ଷା ନାହିଁ, ଟିକେ ସୁନ୍ଦର ପବନ ହେଉଛି, ଆଉ ଆକାଶରେ ସେମିତି କିଛି ଭୟ ସୃଷ୍ଟି କଲା ଭଳି ମେଘ ନାହାନ୍ତି। ତେଣୁ ଆମେ ଭାବୁଛୁ ଏହି ରଥଟଣା କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପ୍ତ ହେବ। ଆଉ ରଥଯାତ୍ରାର ଯେଉଁ 3ଟି ଅଙ୍ଗ, ଗୋଟିଏ କଥା ସକାଳେ ଆମେ ଆଲୋଚନା କରୁଥିଲେ, ଗୋଟିଏ ହେଲା ଶ୍ରୀଗୁଣ୍ଡିଚା ଯାତ୍ରା, ଗୋଟିଏ ହେଲା ଆଡ଼ପ ମଣ୍ଡପରେ ଅବସ୍ଥାନ, ଆଉ ଗୋଟିଏ ହେଲା ଯେ ବାହୁଡ଼ା ଯାତ୍ରା ଏଇ ତିନୋଟି ଅଙ୍ଗ ଯେ ଦର୍ଶନ କରିପାରିବେ ତାଙ୍କର ତ ମହାଫଳ ହେବ, ମହାପୁଣ୍ୟ ଅର୍ଜନ କରିବେ ସିଏ, ଏବଂ ତିନୋଟି ଅଙ୍ଗରୁ ଯେକୌଣସି ଅଙ୍ଗ ଦର୍ଶନ କଲେ ମଧ୍ୟ କିଛି କମ୍ ଫଳ ହେବ ନାହିଁ, ଏ ପ୍ରକାର କଥା ଆମର ଶାସ୍ତ୍ର ପୁରାଣ ମାନଙ୍କରେ କୁହାଯାଇଛି। ଜଗନ୍ନାଥ ହେଉଛନ୍ତି ସମନ୍ୱୟର ପ୍ରତୀକ, ଜଗନ୍ନାଥଙ୍କ ଭିତରେ ମହାପ୍ରଭୁଙ୍କ ଭିତରେ ସବୁ ଧର୍ମ ସବୁ ଦର୍ଶନ ସବୁ ମତ ସବୁ ପଥ ଇଏ ସବୁ ସମାହିତ ହୋଇଛନ୍ତି। ଏବଂ ଆପଣ ସାରା ପୃଥିବୀ ଦେଖନ୍ତୁ, ସାରା ବିଶ୍ୱ ଦେଖନ୍ତୁ, ଏଭଳି ବିଗ୍ରହ ଆପଣ କେଉଁଠି ପାଇବେ ନାହିଁ। ଏ ବିଗ୍ରହଙ୍କର ପରିକଳ୍ପନା ଏଭଳି ଭାବରେ କରାହେଇଛି ଯେ ସେଇଠି ଯିଏ ତାଙ୍କୁ ଯେଭଳି ଭାବରେ, ଯେମିତି ଗୀତାରେ ଭଗବାନ କହିଛନ୍ତି ଶ୍ରୀକୃଷ୍ଣ, ଯିଏ ଯଥା ମାଂ ପ୍ରପଦ୍ୟନ୍ତି ତାଂ ତଥୈବ ଭଜାମ୍ୟହଂ, ବା ଯାଦୃଶୀ ଭାବନା ଯସ୍ୟ ସିଦ୍ଧିରେ ଭବତି ତାଦୃଶୀ ବୋଲି ଯେଉଁ କଥା ଅଛି, ପ୍ରକୃତରେ ମହାପ୍ରଭୁଙ୍କ ପାଖରେ ଏ କଥାଟି ସତ୍ୟ। ମହାପ୍ରଭୁଙ୍କୁ ଯିଏ ଯେଉଁ ଭାବରେ ଦେଖିବାକୁ ଚାହିଁବ ସେ ସେହି ଭାବରେ ଦେଖିପାରିବ, କାରଣ ମହାପ୍ରଭୁଙ୍କ ବିଗ୍ରହର ନିର୍ମାଣଟି ହେଉଛି ସେହିଭଳି। ଏବଂ ମହାପ୍ରଭୁଙ୍କର ବିଗ୍ରହଟି ଯେଉଁ ନିର୍ମାଣ ହୋଇଛି, ସେହି ବିଗ୍ରହଟିକୁ କେହି ନିର୍ମାଣ କରିନାହିଁ, ସେ ସ୍ୱୟଂ ନିର୍ମାଣ କରିଛନ୍ତି ନିଜକୁ। ଯେଉଁ ବିଶ୍ୱକର୍ମା ଆସିକରି ତାଙ୍କୁ ନିର୍ମାଣ କଲେ, ସେ ବିଶ୍ୱକର୍ମା ହେଉଛନ୍ତି ସ୍ୱୟଂ ସେ ନିଜେ, ତେଣୁ ତାଙ୍କର ନିଜ ଇଚ୍ଛାରେ ସେ ଏଭଳି ବିଗ୍ରହର ରୂପ ଧାରଣ କରିଛନ୍ତି। ତେଣୁ ଏଇଟା କମ୍ ବଡ଼ କଥା ନୁହେଁ। କୌଣସି ଆଧ୍ୟାତ୍ମିକ ପୀଠରେ ଆପଣ ଏହି ପ୍ରକାର ବିଚାର ଦେଖିବେ ନାହିଁ ଯେଉଁଠି ସ୍ୱୟଂ ବିଷ୍ଣୁ ସ୍ୱୟଂ ପରମାତ୍ମା ନିଜେ ଆସି ନିଜେ ବର୍ଦ୍ଧକୀ ରୂପରେ ନିଜର ବିଗ୍ରହ ନିର୍ମାଣ କରିଛନ୍ତି। ଏବଂ ସିଏ ନିଜେ ନିର୍ମାଣ କରିଥିବାରୁ, ଯେହେତୁ ତାଙ୍କ ଭିତରେ କୌଣସି ଧର୍ମ ସମ୍ପ୍ରଦାୟ ମତ ଦର୍ଶନ ଏସବୁ ବିଚାର ପରମାତ୍ମାଙ୍କ ପାଖରେ ନଥାଏ। ପରମାତ୍ମା କ'ଣ ହିନ୍ଦୁ, ପରମାତ୍ମା କ'ଣ ମୁସଲମାନ, ପରମାତ୍ମା କ'ଣ ଖ୍ରୀଷ୍ଟିଆନ, ସେ ସବୁ। ତେଣୁ ଆମେ ଯେମିତି କହୁଛେ ଆଲ୍ଲାହ ଆକବର ରହିମ ଏ ସମସ୍ତେ, ଯୀଶୁ ଏ ସମସ୍ତେ ସମାନ, ସେହିଭଳିଆ ମହାପ୍ରଭୁଙ୍କ ବିଚାରରେ ଏସବୁ ସଂକୀର୍ଣ୍ଣତା ନଥାଏ। ତେଣୁ ସଂକୀର୍ଣ୍ଣତା ନଥିବାରୁ କୌଣସି ସଂକୀର୍ଣ୍ଣତା ରହିତ ସଂକୀର୍ଣ୍ଣ ବିଚାରରୁ ବହୁତ ଊର୍ଦ୍ଧ୍ୱରେ ରହି ସେ ନିଜର ବିଗ୍ରହକୁ ପରିକଳ୍ପନା କରିଛନ୍ତି। ସେଇଥିପାଇଁ ଆପଣ ବିଶ୍ୱରେ କେଉଁଠି ଏଭଳି ଦେବତା ଦେଖିଛନ୍ତି, କେଉଁଠି ଏଭଳି ବିଗ୍ରହ ଦେଖିଛନ୍ତି ଯେ ଯାହାଙ୍କୁ ଦେଖିଲେ ସମସ୍ତେ କହିବେ ଇଏ ଆମ ଦେବତା? ଇଏ କ'ଣ କେଉଁ କ୍ଷେତ୍ରରେ ଘଟିଛି? କେବଳ ଶ୍ରୀକ୍ଷେତ୍ରରେ ଘଟିଛି। ତେଣୁ ସେଇଥିପାଇଁ ଆଜି ଯଦି ଜଗନ୍ନାଥଙ୍କର ସଂସ୍କୃତି ବିଶ୍ୱବ୍ୟାପକ ହୋଇଛି ଏବଂ ଜଗନ୍ନାଥ ଚେତନା ଯଦି ବିଶ୍ୱ ଜନତାଙ୍କୁ ଆକୃଷ୍ଟ କରିଛି ଏବଂ ସମଗ୍ର ବିଶ୍ୱ ଜନତା ଜଗନ୍ନାଥଙ୍କ ବିଗ୍ରହ ଭିତରେ ନିଜର ଆରାଧ୍ୟଙ୍କୁ ଦେଖିଛି, ତାହେଲେ ଇଏ ହେଉଛି ସେହି ମହାପ୍ରଭୁଙ୍କର କରୁଣା ଏବଂ ମହାପ୍ରଭୁଙ୍କର ନିଜ ବିଚାର। ମହାପ୍ରଭୁ ନିଜେ ନିଜ ପାଇଁ ନିଜେ ଯେଉଁ ବିଗ୍ରହ ଗଢ଼ିଛନ୍ତି, ସେହି ବିଗ୍ରହ ହେଉଛନ୍ତି ଅନନ୍ୟ ବିଗ୍ରହ ସମଗ୍ର ବିଶ୍ୱରେ। ସେହି ଅନନ୍ୟତା ହେତୁ ମହାପ୍ରଭୁଙ୍କର ମହିମା ଏତେ ବ୍ୟାପକ ହୋଇଛି। ଏବଂ ଆଜି ଯେତେବେଳେ ଘୋଷଯାତ୍ରାରେ ମହାପ୍ରଭୁ ଯାଉଛନ୍ତି, ଆମେ ଚାରି ବିଗ୍ରହଙ୍କର କଥା କହୁଛୁ, ଚତୁର୍ଦ୍ଧା ମୂର୍ତ୍ତିଙ୍କ କଥା କହୁଛୁ, କିନ୍ତୁ ଚତୁର୍ଦ୍ଧା ମୂର୍ତ୍ତି ବୋଲି ପ୍ରକୃତରେ କିଛି ନାହିଁ। ଗୋଟିଏ ମୂର୍ତ୍ତି ହିଁ ସେ ଚାରି ଭାଗ ହୋଇଛନ୍ତି। ତେଣୁ ଯେତେ ଅବତାର ସୃଷ୍ଟି ହୋଇଛନ୍ତି ସେ ମହାପ୍ରଭୁଙ୍କ ପାଖରୁ ସୃଷ୍ଟି ହୋଇଛନ୍ତି, ଯେତେ ଅବତାର ତାଙ୍କ ଭିତରେ ସବୁ ଲୀନ ହେବେ। ତେଣୁ ମହାପ୍ରଭୁ ଯେଉଁ ଚତୁର୍ଦ୍ଧା ମୂର୍ତ୍ତି ବୋଲି କହୁଛୁ, ଆମେ ତାହିଁରେ ଭିନ୍ନ ବୁଦ୍ଧି କରୁଛୁ। ଭିନ୍ନ ବୁଦ୍ଧି କରିବା ଅନୁଚିତ। ଯିଏ ଜଗନ୍ନାଥ ସିଏ ବଳଭଦ୍ର, ଯିଏ ଜଗନ୍ନାଥ ସିଏ ସୁଭଦ୍ରା, ଯିଏ ଜଗନ୍ନାଥ ସିଏ ସୁଦର୍ଶନ। ତେଣୁ ଏକ ମୂର୍ତ୍ତି ଚତୁର୍ଦ୍ଧା ମୂର୍ତ୍ତି ରୂପରେ ଲୀଳା ରଚନା କରିବା ପାଇଁ ଶ୍ରୀକ୍ଷେତ୍ରରେ ଆବିର୍ଭୂତ ହୋଇଛନ୍ତି। ତେଣୁ ଇଏ ଜଣେ ଦେବତାଙ୍କ ରଥଯାତ୍ରା, ପରମବ୍ରହ୍ମ ବିଷ୍ଣୁ ମହାବିଷ୍ଣୁଙ୍କର ଏ ରଥଯାତ୍ରା, ସ୍ୱୟଂ ପରମାତ୍ମା ପରମବ୍ରହ୍ମଙ୍କ ରଥଯାତ୍ରା, ସେ ବଳଭଦ୍ର ହୁଅନ୍ତୁ ମା ସୁଭଦ୍ରା ହୁଅନ୍ତୁ, ସବୁ ଗୋଟେ। ତେଣୁ ସେଇଭଳିଆ ଭାବରେ ଏଇ ଯେଉଁ ଅନନ୍ୟତା, ଏଇ ଦର୍ଶନ ବିଚାରର ଯେଉଁ ଅନନ୍ୟତା, ସେଇ ଅନନ୍ୟତା ହିଁ ଆଜି ଆକୃଷ୍ଟ କରିଛି ସମଗ୍ର ବିଶ୍ୱଙ୍କୁ। ସେଇଥିପାଇଁ ରଥଯାତ୍ରାର ଏତେ ମହନୀୟତା, ରଥଯାତ୍ରାର ଏତେ ମହତ୍ତ୍ୱ। ବର୍ତ୍ତମାନ ଏହାର ପରବର୍ତ୍ତୀ ଧାରା ବିବରଣୀ ଆପଣଙ୍କୁ ଶୁଣାଇବା ପାଇଁ, ବର୍ତ୍ତମାନ ରଥ ଧୀରେ ଧୀରେ ତାଳଧ୍ୱଜ ରଥ ବଡ଼ ଶଙ୍ଖ ଆଡ଼କୁ ଅଗ୍ରସର ହେଉଛନ୍ତି, ଟାଣିବା ଜାରି ରହିଛି, ରଥ ଟଣା ଜାରି ରହିଛି। ପରବର୍ତ୍ତୀ ଧାରା ବିବରଣୀ ଆଉ ଦୁଇଟି ରଥ ଯେଉଁ ଅଛନ୍ତି, ୟାଙ୍କର ବ୍ୟବସ୍ଥା ଏବଂ କେଉଁ ଅବସ୍ଥାରେ ଏମାନେ ଅଛନ୍ତି, କ'ଣ କ'ଣ ଆଗକୁ ହେବ, ସେହି ସମ୍ପର୍କରେ ସୂଚନା ଦେବା ପାଇଁ ମୁଁ ଅନୁରୋଧ କରୁଛି ଡକ୍ଟର ନରେଶ ଚନ୍ଦ୍ର ଦାସ ମହୋଦୟଙ୍କୁ।
1: ମିନ୍ଦୁ କଳିନ୍ଦ ମୁଖମ ବର ଚନ୍ଦନ ବାସିତ ବିଗ୍ରହକମ କଳଧୌତ ବିଜୃମ୍ଭିତ ଭୂଷଜୁସଂ ଭଜ ନୀଳ ନଗାର୍ଚିତ ଚକ୍ରଦୃଶମ ଭଜ ନୀଳ ନଗାର୍ଚିତ ଚକ୍ରଦୃଶଂ ଭଜ ନୀଳ ନଗାର୍ଚିତ ଚକ୍ରଦୃଶମ। जय जगन्नाथ जय जगन्नाथ जय जगन्नाथ। वर्तमान विजय करिगले बड़ देउलर बड़ खाउंद बलभद्र भगवान तालध्वज रथरे चढ़ी से आगे आगे आगे आगे चलिले आगे चले बलभद्र मध्य चांद मुहि पछरे आसे कालिया गहली लगाई। तेणु ये हूँ परंपरा आगरे बलभद्र भगवान से तालध्वज रथरे विजय करिगले तांकर गति अबारित से यही भली भावरे से चली जिबे से निश्चित भावरे आज जाई पहुँचबे सिंहद्वार निकटरे। तेणु वर्तमान जतेबेले बलभद्रंकर रथ टणागला सेतेबेले आकाशरु बिंदु बिंदु हे टिके वर्षा हला। तेणु आमे एयाको कल्पना करिबा जे जदि कोनोसे को कार्यर शुभारंभरे वर्षा टिके हुए तेबे निश्चित भावरे मंगलप्रद हबो। तेणु वर्तमान शुभ मंगलरे विजय करिछंती कामपाल हलायुध भगवान शंकरषण एवं तांकर जो रथ चौदह चक विशिष्ट रथ से चौदह चक विशिष्ट रथ वर्तमान अग्रसर एवं आउ किछि समय परे किछि घंटा परे से रथ जाई लागिबे सिंहद्वाररे। सिंहद्वाररे लागिला परे आ महाप्रभु पूर्णी सिंहद्वार आउ तीन दिन आज को मिसे चार दिन सेठारे रहिबे। सिंहद्वार चार दिन अवस्थान करिबे महाप्रभु आसीथिले पतित मान को उद्धार करिबा पई। तेणु आउरी मध्य केतक पतित अछंती सेमान को उद्धार करिबे ए स्थान को आसीथिले।
0: जो डॉक्टर दास ये नंदी तालध्वज रथ केते बाट गला परे मां सुभद्रांकर रथ टणा हबो
1: तालध्वज रथ बड़ शंख निकटने पहुँचिले देवी सुभद्रा रथ टणा जीव से भली देवी सुभद्रा रथ बड़ शंख पखापाखी होगले श्रीजगन्नाथ महाप्रभु रथ टणा जीव यही मझेरे मझेरे किसी व्यवधान रहीक रथ टणा जीवार व्यवस्था रही। तेबे वर्तमान बलभद्र महाप्रभु रथ रथ टाणी टाणीबा एवं से बाटे जो अटकी जाऊँगी तार कारण हूँ रथ को गोटे सरल रेखा नवा को पड़ो कारण रथ सब बाँ को ना डाण को माड़ी चलती यो मैंने रथ टाणुंट से मैंने जेहेतु प्रशिक्षित रथ संचालक कहीं नुहति तेणु से मन इच्छा भिड़ी निपी ब्रेक पड़े। तेणु जदि जदि ब्रेक
0: आगर भोई सेवक मैंने रथ टाणुले आम शुणीचु
1: हाँ से मैंने सब प्रशिक्षित तेणु से मैंने
0: दांड
1: ठीक ना किंतु प्रशिक्षित आसिक लगुला नौ दिन भितर फेर बड़ कष्ट आगे मुझे देखी जिते बड़ दांड सब इलेक्ट्रिक पोल थाए जिते पार्श्वे इलेक्ट्रिक पोल थाए एवं ये रथ गुड़िक जाकर से इलेक्ट्रिक पोल भितर पशिजे कारण से ब्रेक सेमती ठीक न थाए जहाँफल रथ चलवाटा बड़ कष्ट हुए जहाँफल वर्तमान से इलेक्ट्रिक पोल को उठे पुणी से जगार जनक घर पाखे जदि घर भितर पशिगला ताल भारी कष्ट सीठू रथ को टाणी बहुत मुस्किल हो जाए दिने दि दिन लग जाए ये आम देखार अच्छी। तेणु कहार कथा है से भाई भाव में वर्तमान जो मैंने रथ को टाणुं बड़ उत्साह से मन में अच्छी से उत्सुकता वशतः से मैंने भाई भाव में रथ को भिड़ी दौरान रथ
0: गोटे आजिकल कौन कि आजिकल जेहेतु बैषयिक सुविधा सब हो गला ब्रेक आसीगला जैग आसीगला रेलवे विभाग अनेक जंत्रपाति मिल जाऊँगी रथ को सजाड़ी देवाई तेणु आजिकल एपट सेपट हो गले रथ को पुणी बाटे पकईदे व्यवस्था हलाने किसी असुविधा हो ना
1: से रथ गोटे दिन में दि दिन में पहुँची जाऊँ प्रथम दिन अल्प टिके जाऊँ कि द्वितीय दिन दिन दीटा सुधा लग जा कहीं सब वैषयिक सुविधा वर्तमान उपलब्ध है। तेणु वर्तमान आम देखु बलभद्र भगवान धीरे धीरे धीरे धीरे आउ किसी समय गले से चक्षुर अंतर आड़ को पलैबे बड़ शंख पारि ହଁ, ତେଣୁ ବର୍ତ୍ତମାନ କ'ଣ ବଡ଼ ଶଙ୍ଖ ପାଖାପାଖି ଅଞ୍ଚଳରେ ବାତାବରଣ କେମିତି ଅଛି? ବର୍ତ୍ତମାନ ତ ଠାକୁର ଗହଳି ଭିତରକୁ ପଶିଗଲେଣି, ଲାଗୁଛି ଯେମିତି ସମୁଦ୍ର ଭିତରେ ଗୋଟେ ପୋତ ପଶିଯାଏ, ସମୁଦ୍ର ଭିତରେ ଗୋଟେ କଳା, ସମୁଦ୍ର ଭିତରେ କଳା ପାଣି ଲହଡ଼ି ମାରୁଛି, ତାର ଭିତରେ ଗୋଟେ ପୋତ ପଶିଛି ଏମିତି ଜଣାପଡ଼ିଲାଣି। ତେଣୁ ମୁଁ ବର୍ତ୍ତମାନ ଆମର ଦ୍ୱିତୀୟ କେନ୍ଦ୍ରରେ ଯେଉଁ ସାର୍ମାନେ ଅଛନ୍ତି ତାଙ୍କୁ ଟିକିଏ ନିବେଦନ କରୁଛି, ସେ ବର୍ତ୍ତମାନ ସେଇ ସେଠାକାର ପରିସ୍ଥିତିକୁ ଲକ୍ଷ୍ୟ କରି ସେମାନେ ଧାରା ବିବରଣୀ ପ୍ରଦାନ କରିବେ।
2: ବର୍ତ୍ତମାନ ଦେଖାଯାଉଛି, ବର୍ତ୍ତମାନ ଧୀରେ ଧୀରେ ମହାପ୍ରଭୁ ଆସିଗଲେଣି ବଡ଼ ଶଙ୍ଖ ପର୍ଯ୍ୟନ୍ତ, ଏବଂ ଜନଗହଳି ଧୀରେ ଧୀରେ ବଢ଼ିବାରେ ଲାଗିଛି। ପୁରା ଶ୍ରୀମନ୍ଦିର ପାଖରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଖାଲି ମୁଣ୍ଡମାଳ, ଖାଲି ବିଭିନ୍ନ ରଙ୍ଗର ଲୋକମାନଙ୍କ ଭିତରେ ଯିବା ଆସିବା ଚାଲିଛି, ଯାଆସ ଚାଲିଛି। ଇଏ ଏଭଳି ଏକ ଜନସମୁଦ୍ର ନୁହେଁ, ଭାବ ସମୁଦ୍ର। ଏ ଭାବ ସମୁଦ୍ରରେ ଗୋଟେ ଉତ୍ତାଳ ତରଙ୍ଗ ସତ୍ୟମିତି ସୃଷ୍ଟି ହେଉଛି। ପୋତଟିଏ ଭଳି ଦେଖାଯାଉଛନ୍ତି ବଡ଼ ଠାକୁର ବଳଭଦ୍ରଙ୍କର ସେଇ ତାଳଧ୍ୱଜ ରଥ। ବର୍ତ୍ତମାନ ଏଭଳି ଭାବରେ ଲୋକଙ୍କର ଭିଡ଼ ବଢ଼ିବାରେ ଲାଗିଛି, ଏବଂ ବିଭିନ୍ନ ରାସ୍ତା ଗୁଡ଼ିକ ଆ ସହିତ ଯେମିତି ମିଶିଯାଉଛି ତାକୁ ପୋଲିସ ଭାଇମାନେ ଅଟକ ରଖୁଛନ୍ତି, କୌଣସି ଯାନବାହନ ଛାଡ଼ି ଦେଉନାହାନ୍ତି। ବର୍ତ୍ତମାନ ଆକାଶରେ ମେଘ ରହିଛି, ଟୋପେ ଟୋପେ ବିନ୍ଦୁ ଭଳି ପଡ଼ୁଛି, ଏବଂ ଏଠି ମୋର ବିଚାର ହେଉଛି ଯେ ଇନ୍ଦ୍ର ଦେବତା ମଧ୍ୟ ନିଜର ଭକ୍ତି ନୈବେଦ୍ୟ ଅର୍ପଣ କରୁଛନ୍ତି, କାରଣ ସ୍ୱର୍ଗମର୍ତ୍ତ୍ୟ ପାତାଳ ତ୍ରିଭୁବନର ସମସ୍ତ ଦେବଦେବୀମାନେ ମହାପ୍ରଭୁଙ୍କର ଏହି ରଥଯାତ୍ରାକୁ ଦେଖି ନିଜକୁ ଧନ୍ୟ ମନେ କରୁଛନ୍ତି। ଅହୋଭାଗ୍ୟ ଅହୋଭାଗ୍ୟ ଅହୋଭାଗ୍ୟ ଦେଖା ରଥ ଟିକେ ଟିକେ ଆମକୁ ଦୃଷ୍ଟି ପଥାରୂଢ଼ ହେଉଛି, ଯଦିଓ ଆପଣଙ୍କର ବଡ଼ ଶଙ୍ଖ ପାଖରେ ରହିଛନ୍ତି ତାଳଧ୍ୱଜ ରଥ, ଏବଂ ଏଠୁ ଗହଳି ଆମରି ବଳଗଣ୍ଡି ଛକ ପାଖରୁ ବଡ଼ ଶଙ୍ଖ ପର୍ଯ୍ୟନ୍ତ ଆଉ କିଛି ଜାଗା ନାହିଁ। ବର୍ତ୍ତମାନ ମହାପ୍ରଭୁଙ୍କ ରଥ ନିଶ୍ଚିତ ଭାବରେ ଧୀରେ ଧୀରେ ଆଗକୁ ମାଡ଼ି ଆସିବ, କାରଣ ରଥ ହେଉଛି ଆଗକୁ ଯିବା, ମାଡ଼ି ଚାଲିବା ହେଉଛି ରଥ। ରଥର ଚକ ହେଉଛି ପ୍ରଗତିର ଚକ, ଏବଂ ପ୍ରତ୍ୟେକ ମଣିଷ ଯେତେବେଳେ ଆଗକୁ ଆଗକୁ ମାଡ଼ି ଚାଲେ, ସେହିଭଳି ଭାବରେ ମହାପ୍ରଭୁଙ୍କର ଏହି ଦିବ୍ୟ ରଥ ଆଗକୁ ଆଗକୁ ଏମିତି ମାଡ଼ି ଚାଲିବ। ଏହାର ପରବର୍ତ୍ତୀ ଧାରା ବିବରଣୀ ଦେବା ପାଇଁ ମୁଁ ବର୍ତ୍ତମାନ ପ୍ରତାପ ତ୍ରିପାଠୀ ମହୋଦୟଙ୍କୁ ନିବେଦନ କରିବି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ସତରେ କେଡ଼େ ଭାଗ୍ୟ ଆମମାନଙ୍କର, ଆମେ ଗୋଟିଏ ରଥକୁ ଦେଖୁଛୁ ଆଉ ଏ ଦେହକୁ ଏକ ରଥ ସଦୃଶ କରି ସେଇ ରଥର ହୃଦୟ ରୂପକ ସିଂହାସନରେ ଆମ ପ୍ରାଣପ୍ରିୟ ଠାକୁର ମହାପ୍ରଭୁ ଦାରୁ ବ୍ରହ୍ମଙ୍କୁ, ଜଗନ୍ନାଥଙ୍କୁ, ବଳଭଦ୍ର ମହାପ୍ରଭୁଙ୍କୁ, ମାତା ସୁଭଦ୍ରାଙ୍କୁ ବସାଇବାର ପ୍ରୟାସ କରୁଛୁ। ଏଠି ଭକ୍ତ ଆଖି ବୁଜି ସ୍ତୁତି କରୁଛି, ଜଣାଣ କରୁଛି, ବେଦ ମନ୍ତ୍ର ପାଠ କରୁଛି ଏବଂ ମହାପ୍ରଭୁଙ୍କୁ କିପରି ଭାବରେ ସିଏ ଖୁସି କରିପାରିବ ସେଥିପାଇଁ ସଂକୀର୍ତ୍ତନ ମଣ୍ଡଳୀମାନଙ୍କର ଏତେ ଗହଳ ଲାଗିଛି। ବାସ୍ତବରେ ଇଏ ହେଉଛି ବଡ଼ ଠାକୁରଙ୍କ ପ୍ରତି ବର୍ତ୍ତମାନ ବଡ଼ ଦାଣ୍ଡରେ, ଏଇ ବଡ଼ ଯେଉଁ ଧାମରେ, ଶ୍ରେଷ୍ଠ ଧାମରେ, ଏଇ ପାବନ କ୍ଷେତ୍ରରେ ସମସ୍ତେ ପ୍ରୟାସ କରୁଛନ୍ତି। ଛୋଟ ଛୁଆଟି ତାର ବାପାଙ୍କର ମସ୍ତକ ଯେଉଁ ସ୍କନ୍ଦ ଉପରେ ବସି ସିଏ ତାର ମୁଣ୍ଡକୁ ଧରି ଚାହୁଁଛି କେଉଁଟି ରଥ, ସିଏ ଦେଖେଇ ଦେଉଛନ୍ତି ହେଇ ଆଗରେ ଆସୁଛନ୍ତି ରଥ। ଆଜିଠାରୁ ଛୋଟ ଶିଶୁ ସମୟରୁ ପରିଚୟ ସୃଷ୍ଟି ହେଉଛି ଜଗନ୍ନାଥ ସଂସ୍କୃତିରେ ଅବଗାହନ କରିବା ପାଇଁ। ବାସ୍ତବରେ ବର୍ତ୍ତମାନର ଯେଉଁ ପରିସ୍ଥିତି ତାହା ଅବର୍ଣ୍ଣନୀୟ। ଏଇଥିପାଇଁ ଅନେକ ଶ୍ରଦ୍ଧାଳୁମାନଙ୍କର ଯେଉଁ ମନର କଥାକୁ ଆମେ ବିତରଣ କରିବାରେ ଅସମର୍ଥ ହୋଇପଡ଼ିବା, କାହିଁକିନା ଭକ୍ତ ଭଗବାନଙ୍କର ମିଳନର ଏ ଯେଉଁ ଅବସର ରହିଛି, ପତାକା ଧରିଛନ୍ତି ଅନେକ ଶ୍ରଦ୍ଧାଳୁମାନେ, ବିଭିନ୍ନ ବର୍ଣ୍ଣର ପତାକା, ଜୟ ଜୟକାର କରୁଛନ୍ତି, ଉଦଣ୍ଡ କୀର୍ତ୍ତନ କରୁଛନ୍ତି ଏବଂ ଯେଉଁ ଶାଖା ରାସ୍ତାଗୁଡ଼ିକ ସବୁ ଅଛି, ମାର୍ଗଗୁଡ଼ିକ ଆମର ବଡ଼ଦାଣ୍ଡକୁ ମିଶିବା ପାଇଁ, ସେ ଭିତରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ବଡ଼ଦାଣ୍ଡକୁ ଆସିଯାଉଛନ୍ତି। ଆଉ ବିଭିନ୍ନ ଯେଉଁ ଅଟ୍ଟାଳିକା ସବୁ ରହିଛି ଉଭୟ ପାର୍ଶ୍ୱରେ, ସେମାନେ ବେଳକୁ ବେଳ ପରିପୂର୍ଣ୍ଣ ହୋଇଗଲେଣି। ଭକ୍ତ ସାଲବେଗଙ୍କର ଏହି ସମାଧି ପୀଠ ଅପେକ୍ଷା କରି ରହିଛି। ଜଗ

0: ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜିର ଯୁବବାଣୀ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି ଆପଣଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆପଣମାନେ ମଧ୍ୟ ଆମ ସହ ଆମ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହୋଇପାରିବେ। ଆମ ଫୋନ୍ ନମ୍ବରଟି ହେଲା 0663-2411-240 ଏବଂ 0663-2411-231। ପୁଣି ଥରେ କହୁଛି, ମନେ ରଖନ୍ତୁ, ଆମ ଫୋନ୍ ନମ୍ବରଟି ହେଲା 0663-2411-240 ଏବଂ 0663-2411-231। ଶ୍ରୋତାବନ୍ଧୁ, ଆଜି ହେଉଛି ବାହୁଡ଼ା ଯାତ୍ରା। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ଯାତ୍ରା। ଏଣୁ ଆପଣ ସମସ୍ତଙ୍କୁ ବାହୁଡ଼ା ଯାତ୍ରା ଉପଲକ୍ଷେ ଅଶେଷ ଅଶେଷ ଅଭିନନ୍ଦନ। ଏବେ ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, ଆଲୋଚନା କରିବା ଇତିହାସ ତର୍ପଣରେ। ଆଜି 24 ଜୁଲାଇ 1923 ପ୍ରଥମ ବିଶ୍ୱଯୁଦ୍ଧ ପରେ ତୁର୍କୀର ଆଧୁନିକ ସୀମା ପ୍ରତିଷ୍ଠା କରି ଲୋଜାନ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। 1969 ଚନ୍ଦ୍ରରେ ପ୍ରଥମ ସଫଳ ମାନବ ଅବତରଣ ପରେ ଆପୋଲୋ 11 ମହାକାଶଚାରୀମାନେ ନିରାପଦରେ ପୃଥିବୀକୁ ଫେରିଥିଲେ। ଶ୍ରୋତାବନ୍ଧୁ, ଆସନ୍ତୁ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା, କଥା ହେବା ଆମ ପ୍ରଥମ କଲରଙ୍କ ସହିତ। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଆଜ୍ଞା, ନମସ୍କାର।
1: ନମସ୍କାର ମ୍ୟାଡମ,
0: ଆପଣ କେମିତି ଅଛନ୍ତି?
1: ମୁଁ ଭଲ ଅଛି ମ୍ୟାଡମ, ପୁରା ଭଲ ଅଛି। ଆଉ ଆଜି ପବିତ୍ର ବାହୁଡ଼ା ଯାତ୍ରାର ଆପଣ ସମସ୍ତ କର୍ମକର୍ତ୍ତା ମାନଙ୍କ, ଶୁଣୁଥିବା ସମସ୍ତ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି। ମୁଁ
0: ଆପଣଙ୍କୁ ମଧ୍ୟ ବାହୁଡ଼ା ଯାତ୍ରାର ଅଶେଷ ଅଶେଷ ଅଭିନନ୍ଦନ। ଆଶା ଅଛି ଆପଣ ଏବଂ ଆପଣଙ୍କ ସପରିବାର ସମସ୍ତେ ଭଲ କି ଅଛନ୍ତି?
1: ସମସ୍ତେ ଭଲରେ ଅଛନ୍ତି ମ୍ୟାଡମ, ଆଉ ସମସ୍ତେ ସବୁ ଭଲ ଅଛି। ଆଉ ବାହୁଡ଼ା ଯାତ୍ରା ସବୁ ଭଲ ଭାବେ ପାଳନ ହେଉଛି। ଏବେ ତ ମୁଁ ଜଷ୍ଟ କମେଣ୍ଟ ଆମ ଧାରା ବିବରଣୀ, ଆମ ଯୋଉ ଆକାଶବାଣୀର ଧାରା ବିବରଣୀ ଶୁଣୁଥିଲି, ଏବେ ବନ୍ଦ ହେଲା ଆପଣଙ୍କର, ତାପରେ ଯୁବବାଣୀ ଆରମ୍ଭ ହେଲା, ତାପରେ ମୁଁ ଫୋନ୍ କଲି ତ ଫାଷ୍ଟ କଲ୍ ବି ଲାଗିଗଲା ଆପଣଙ୍କ ସହିତ କଥା ହେବା ପାଇଁ, ତ ବହୁତ ଭଲ ଲାଗୁଛି।
0: ମୋତେ ବି ବହୁତ ଭଲ ଲାଗୁଛି ଆପଣଙ୍କ ସହ କଥା ହେବା ପାଇଁ। ଆପଣଙ୍କ ଗାଁରେ କିପରି ଭାବେ ବାହୁଡ଼ା ଯାତ୍ରା ପାଳନ କରାଯାଉଛି?
1: ହଁ, ଆମ ଗାଁରେ ତ ବହୁତ ଭଲ ଭାବେ ବାହୁଡ଼ା ଯାତ୍ରା ପାଳନ କରାଯାଏ, କିନ୍ତୁ ଏବେ ଆଜି ଯୋଉ ବାହୁଡ଼ା ଯାତ୍ରା ଅଛି ଆମ ଗାଁରେ, କାଲି ଏକାଦଶୀ ଦିନରେ ଆମ ଗାଁରେ ବାହୁଡ଼ା ଯାତ୍ରା କରନ୍ତି, ଆଉ ଆଗାମୀ କାଲି ବାହୁଡ଼ା ଯାତ୍ରା ହେବା ଥିଲା, କିନ୍ତୁ ଶନିବାର ଦିନ, ଶନିବାର ହଉଛି ତ ମହାପ୍ରଭୁଙ୍କୁ ମନ୍ଦିରକୁ, ମନ୍ଦିର ଭିତରକୁ ନେବେ ନାହିଁ ଶନିବାର ଦିନ, ତ ରବିବାର ଦିନ ପରଦିନ ଆମର ଗାଁର ବାହୁଡ଼ା ଯାତ୍ରା ହବ, ତ ଆମେ ପରଦିନ ସବୁ ସଜବାଜ ହେଇଛୁ, ପରଦିନ ଆମର ବାହୁଡ଼ା ଯାତ୍ରା ଦେଖିଯିବୁ, ଆଉ କାଲି ଏକାଦଶୀ ଉପବାସ ଅଛି, ତ ସବୁ ବର୍ଷ ବାହୁଡ଼ା ଯାତ୍ରା ଆମ ଏକାଦଶୀ ଦିନ ହୁଏ, ତ ଶନିବାର ପଡ଼ିଛି ତ ସେଥିପାଇଁ ମନ୍ଦିରକୁ ନେବା ପାଇଁ ବଡ଼ ବଡ଼ ଲୋକେ ସେଟା ମନା କଲେ, ଆଉ ରବିବାର ଦିନ ହେବ ବାହୁଡ଼ା ଯାତ୍ରା।
0: ଆଜ୍ଞା, ଏଇଟା ଗୋଟେ ନୂଆ ଜିନିଷ ମୁଁ ଜାଣିଲି ଆଜି।
1: ହଁ, ଶନିବାର ଦିନ ସେମିତି କଣ ଅଛି, ଶନିବାର ଦିନ ମହାପ୍ରଭୁଙ୍କୁ ମନ୍ଦିର ପ୍ରବେଶ କରାନ୍ତି ନାହିଁ, ସେଥିପାଇଁ ଶନିବାର ହଉଛି, ରବିବାର ଦିନ କରିବି ବୋଲି କହୁଛନ୍ତି।
0: ଆଜ୍ଞା, ବେଲେ ପିଠାପଣା ମଧ୍ୟ ବହୁତ ସାରା କିଛି ହେଇଥିବ? ମୁଁ କହୁଛି ବୋଲେ ଆମ ଯୋଉ ବାହୁଡ଼ା, ଆପଣଙ୍କ ରବିବାର ଦିନ ବାହୁଡ଼ା ଯାତ୍ରା ହେବ, ତ ସେଦିନ ବହୁତ ସାରା ପିଠାପଣା ମଧ୍ୟ ଆପଣ କରିବେ।
1: ହଁ, ସବୁ ବଢିଆ, ସବୁ ବଢିଆ ହବ ଆମର, ଯାହା ବାହୁଡ଼ା ଯାତ୍ରାରେ ଯାହା ହେବା କଥା, ଆଉ ତାପରେ ଆମର ସବୁ କିଣା ବିକା ବଜାର ବି ବସେ ରଥଦାଣ୍ଡରେ, ବଡ଼ଦାଣ୍ଡ ଯୋଉଟା କହୁଛନ୍ତି, ଏଠି କିଣା ବିକା ବି ସବୁ ହୁଏ, ମିଠା ମୁଠି ସବୁ ବଜାର ବସେ, ତ ସେଇଟା ସବୁ ଭଲ ଭାବେ ପାଳନ ହୁଏ। ତ ଆଜି ବାହୁଡ଼ା ଯାତ୍ରା ଅବସରରେ ମୁଁ ଟିକେ ଖାଲି ଦ୍ୱିପଦ କହିବି, ଲେଖି କବିତା ଟିକେ କହିବି ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ।
0: ନିଶ୍ଚୟ ନିଶ୍ଚୟ।
1: ତ କବିତା ହେଲା, ଆଷାଢ଼ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ଆଷାଢ଼ର ଶୁକ୍ଳ ପକ୍ଷ ଦଶମୀ ତିଥିରେ ପବିତ୍ର ବାହୁଡ଼ା ଯାତ୍ରାରେ ହେ କାଳିଆ ଠାକୁରେ ଭାଇ ଭଉଣୀକୁ ସଙ୍ଗତରେ ନେଇ ବିଜେ କରିଛ ରଥ ଉପରେ ବିଜେ କରିଛ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦେବା ପାଇଁ ସମସ୍ତ ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ହେ କାଳିଆ ଠାକୁରେ କଲ୍ୟାଣ କର କଲ୍ୟାଣ କର ହେ ପ୍ରଭୁ ଜଗତ ଜନର କଲ୍ୟାଣ କର ହେ ପ୍ରଭୁ ଜଗତ ଜନର ଦିଅ ସଦବୁଦ୍ଧି ଦୟା କ୍ଷମା ମଣିଷ ହୃଦୟ ଶାନ୍ତି ମୈତ୍ରୀର ବାରତା ବ୍ୟାପି ଯାଉ ସମଗ୍ର ବିଶ୍ୱରେ ସମଗ୍ର ବିଶ୍ୱରେ ଏତିକି ପ୍ରାର୍ଥନା ହେତ କାଠି ତୁମ ଶ୍ରୀପୟରେ ତୁମ ଶ୍ରୀପୟରେ ତୁମ ଶ୍ରୀପୟରେ।
0: ବହୁତ ବହୁତ ଧନ୍ୟବାଦ, ବହୁତ ସୁନ୍ଦର କବିତାଟି ଆପଣ ଲେଖିଥିଲେ, ଶୁଣିକି ବହୁତ ଭଲ ଲାଗିଲା। ଆଜ୍ଞା, ଆପଣଙ୍କ ସହ କଥା ଲାଗି ମୋତେ ବହୁତ ଭଲ ଲାଗିଲା। ନମସ୍କାର। ହ୍ୟାଲୋ।
2: ହ୍ୟାଲୋ
0: ଆଜ୍ଞା, ନମସ୍କାର। ଆପଣଙ୍କ ପରିଚୟଟି ଆମ ଶ୍ରୋତାମାନଙ୍କୁ କହିବେ? ଆଜ୍ଞା, ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଶେଷ ଅଶେଷ ଅଭିନନ୍ଦନ। ଆଶା ଅଛି ଆପଣଙ୍କ ଗାଁରେ ବାହୁଡ଼ା ଯାତ୍ରା ପାଳନ ହେଉଥିବ। ତେବେ କିପରି ଭାବରେ ପାଳନ ହେଉଛି? ତେବେ ଆପଣଙ୍କ ଘରେ ପିଠାପଣା ଛଣା ହେଇଛି? କଣ କଣ ହେଇଛି? ଆପଣଙ୍କୁ ସବୁ ପିଠା ମଧ୍ୟରୁ କୋଉଟା ଭଲ ଲାଗେ? ଆଜ୍ଞା, ଠିକ ଅଛି। ଆପଣଙ୍କ ସହ କଥା ଲାଗିକି ମୋତେ ବହୁତ ଭଲ ଲାଗିଲା। ନମସ୍କାର।
2: ନମସ୍କାର।
0: ହ୍ୟାଲୋ।
3: ହ୍ୟାଲୋ
0: ଆଜ୍ଞା, ନମସ୍କାର।
3: ହଁ ନମସ୍କାର ଆଜ୍ଞା, ନମସ୍କାର। ମୁଁ ଭାଲୁବାନ କହୁଛି, ଲୋକନାଥ ସାହୁ।
0: ଆଜ୍ଞା, ଆପଣ କେମିତି ଅଛନ୍ତି?
3: ବହୁତ ଭଲ ଅଛୁ।
0: ଆଜି ବାହୁଡ଼ା ଯାତ୍ରା? ଆଜ୍ଞା,
3: ଗାଁରେ ବାହୁଡ଼ା ଯାତ୍ରା ଚାଲିଛେ।
0: ଆଜ୍ଞା,
3: ଅନ୍ନ ଛତ୍ର ବି ଚାଲିଛେ।
0: ବେଲେ ବହୁତ ଭଲ ଲାଗୁଥିବ ବାହୁଡ଼ା ଯାତ୍ରା ଦେଖବାର ଲାଗି?
3: ହଁ, ବଢ଼ା ହଉଛେ, ମଜା ଲାଗୁଛେ, ଅନ୍ନ ଛତ୍ର ବି ହେବା, ସବୁ ହେବା। ଇହାଦେ
0: ଆପଣଙ୍କର ଘରେ ପୂଜା ହେଇଛି ମାନେ ପିଠାପଣା ସବୁ ବଢିଆ ସେ ତ କରିଥିବେ?
3: ହଁ, ଦଶମୀ ମନା ହେଇଛେ, ପିଠା ହେଇଛେ, ବରା ହେଇଛେ, ପକୁଡ଼ି ହେଇଛେ, ଆମର ନଲି ମନେ ହେଇଛେ, ଚିପ୍ସ ହେଇଛେ, ସବୁ ହେଇଛେ।
0: ଆଜ୍ଞା, ବେଲେ ତ ଆଜି ବହୁତ ଭଲ ଲାଗୁଛି। ପୂଜା
3: ପାଠ ବି ଘରେ ହେସି, ଜୁଖା ପିଠା ସବୁ ସବୁ ହେସି, ଆମର ଖିରି ଖାଇସୁଁ।
0: ଆଜ୍ଞା, ବେଲେ ଆପଣଙ୍କୁ ସବକନୁ ଭଲ କାଣା ଲାଗ୍ସି? ରଥଯାତ୍ରାର, ବାହୁଡ଼ା ଯାତ୍ରାର ସବକନୁ ବଢିଆ ଆପକେ ଆପଣଙ୍କୁ କାଣା ଲାଗ୍ସି?
3: ଆମେ ଯେ ପୂଜା ପାଠ କରସୁ, ଆମର ଘରେ ନୂଆଖାଇ ଭଲ ଲାଗ୍ସି, ସେଟା ଆମକୁ ଜମ୍ ମଜା ହେ।
0: ଆଜ୍ଞା, ଯେ ରଥଯାତ୍ରାରେ କାଣ ଭଲ ଲାଗ୍ସି? ସବେ ଏକାସାରି ଯାତ୍ରା ଦେଖି ଯାଏସନ୍, ସେଟା ଭଲ ଲାଗ୍ସି କି ଘରେ?
3: ହଁ, ଯାତ୍ରାରେ ଯୋଉ ମଜା ଲାଗ୍ସି, ସବେ ତ ଧୋତି ଧୁତା ପିନ୍ଧିକିରି ଜୋସ୍ରେ ବାହାରିବେ, ଭଗବାନ ଆଇବେ ମନ୍ଦିର କେ, ଯାହା ମଜା ଲାଗ୍ବା ସେଟା।
0: ଆଜ୍ଞା, ଯେନ୍ ଗାଁର
3: ଆଜ୍ଞା, ଆମେ ଯୋଗ ବାହାରେ କିଛି ଗୋଟେ ଟପିକ୍ ଟେ ରଖୁ, ଯାହା ମଜା ଲାଗ୍ବା।
0: ହଉ ଠିକ୍ ଅଛି, ଆମେ ଦେଖମୁ ଏନ୍ତା ଟପିକ୍ ଗୁଟେ ରଖମୁ।
3: ହଁ, ଗୋଟେ ଟପିକ୍ ଟେ ରଖୁ, ତାହେଲେ କଥାବାର୍ତ୍ତା ତ ହଉଛୁ, ଗୀତ ତ ନେ ଶୁଣବାର, ଆଉ ଧରାଧର କଲ୍ ନେବେ, ଟପିକ୍ ଟିକେ ଶୁଣମା, ମଜା ଲାଗ୍ବା, ବେଶୀ ଭଲ ଦେବି ଅପେକ୍ଷା କରିଛନ୍ ବହୁତ ଶ୍ରୋତା।
0: ହଉ ଠିକ୍ ଅଛି, ଆମେ ଦେଖମୁ କିଛି ଗୋଟେ ଟପିକ୍ ଗୁଟେ ରଖିକି ହେ ହିସାବେ ଆମେ ଆପଣଙ୍କର ସାଙ୍ଗେ କଥାବାର୍ତ୍ତା ହେମୁ।
3: ହଁ, ଜୟ ଜଗନ୍ନାଥ।
0: ଜୟ ଜଗନ୍ନାଥ। ଏବେ ଆସନ୍ତୁ ଆଜି ଭକ୍ତିଗୀତ ଶୁଣିବା ନମିତା ଅଗ୍ରୱାଲଙ୍କ କଣ୍ଠରୁ, ବୃନ୍ଦାବନେ ବଂଶୀ କିଏ ବଜାଇଲା। ଗୀତ ରଚନା ଶାଳବେଗ।

0: ଏବେ ଆସନ୍ତୁ ଆମ ଆଗାମୀ କଲର୍ଙ୍କ ସହ କଥା ହେବା। ହ୍ୟାଲୋ, ଆଜ୍ଞା ନମସ୍କାର। ଆଜ୍ଞା, ଆପଣ କେମିତି ଅଛନ୍?
1: ବହୁତ ଭଲ ଅଛେ ଆଜ୍ଞା, ଆପଣ ମାନେ କେନ୍ତା ଅଛନ୍?
0: ଆମେ ବି ବହୁତ ବଢ଼ିଆ ଅଛୁ। ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଶେଷ ଅଶେଷ ଅଭିନନ୍ଦନ।
1: ଆପଣଙ୍କୁ ବି ଅଶେଷ ଅଶେଷ ଅଭିନନ୍ଦନ ଆଜ୍ଞା ରଥଯାତ୍ରା ଉପଲକ୍ଷେ।
0: ଆପଣଙ୍କର ଗାଁରେ କେନ୍ତା ହିସାବେ ରଥଯାତ୍ରା ହଉଛେ, ମାନେ ବାହୁଡ଼ା ଯାତ୍ରା?
1: ବାହୁଡ଼ା ଯାତ୍ରା ତାମାନେ 13-10 ଦିନ ହେସି ଆମର ଗାଁରେ ରଥ।
0: ଆଜ୍ଞା,
1: ତ ସେନ ଆମର କୀର୍ତ୍ତନ ମାନେ ତାମାନେ ପାର୍ଟି ମାନେ ଆସନ୍, 2-3 ପାର୍ଟି, ତାପରେ ରଥ ତାମାନେ ଯେନ୍କେ ତାମାନେ ସେ ଦାଣ୍ଡକେ ଯେନ୍ ନେସୁ ବଡ଼ ଦାଣ୍ଡକେ,
0: ଆଜ୍ଞା,
1: ସେଠାନେ ତାମାନେ ଯାତ୍ରା ହେସି। ତାପରେ ମନ୍ଦିରର ସାମ୍ନାରେ ବି ସେ ଯାତ୍ରା ହେସି।
0: ଆଜ୍ଞା, ବେଲେ ପୁରା ଗାଁ ମିଶିକି ଇଟା କରୁଥିବା, ସମସ୍ତେ ଏକାସାରି ପୁରା ଗୁଟେ ହେଇକିନା କରୁଥିବେ?
1: ହଁ ଆଜ୍ଞା, ହଁ ସମସ୍ତେ ମିଶିକରି ତାମାନେ ଗୁଟେ ମନ୍ଦିରରେ ଆଉ ସମସ୍ତେ ମିଶିକରି ଗାଁ ଯାକେ ତାମାନେ ଗୁଟେ ଠାନେ ପାଳନ ହେସି।
0: ପୁରା ବହୁତ ବଡ଼ ଯାତ୍ରା ଲାଗି ରହୁଥିବା,
1: ତାମାନେ କରସୁ ଆଜ୍ଞା,
0: ବହୁତ ବଡ଼ ଯାତ୍ରା ବାଗି ରହୁଥିବା ପୁରା, ମାନେ ଯେନ୍ତା।
1: ହଁ ଆଜ୍ଞା, ଆଖ ପାଖ ଲୋକ ବହୁତ ତାମାନେ ଭିଡ଼ ବି ହେସନ୍। ତାମାନେ 13-10 ଦିନ ଯେନ୍ ଯାତ୍ରାଟା ହେସି ଆମ ଇନ ସବୁଆଡ଼ଟା ସରି ଯାଇଥିସି,
0: ଆଜ୍ଞା,
1: ବେଲେ ଆମର ଇନଟା ତାମାନେ ଥିସି, ବେଲେ ଇନ ତାହେଲେ ବହୁତ ଭିଡ଼ ହେସନ୍ ଆଜ୍ଞା।
0: ବେଲେ ଆପଣଙ୍କୁ ଇ ଯେନ୍ ରଥଯାତ୍ରା ହଉଛେ, ବାହୁଡ଼ା ଯାତ୍ରା ହଉଛେ, ଆପଣଙ୍କୁ ସବକନୁ ଭଲ କାଣା ଲାଗ୍ସି? ମାନେ କୀର୍ତ୍ତନ ଦେଖବାଟା ଭଲ ଲାଗ୍ସି କି ଘରର ଲୋକମାନଙ୍କର ସାଙ୍ଗେ ବଢ଼ିଆ ବଢ଼ିଆ ପିଠା ଖାଇବାଟା ଭଲ ଲାଗ୍ସି କି କାଣା?
1: ନାଇଁ, ସମସ୍ତେ ତ ଦେଖି ତାମାନେ ଯାଏସୁ, ଆମ ପରିବାରର ସମସ୍ତେ ଆଉ ବି ତାମାନେ ସମସ୍ତେ ଯାଏସନ୍।
0: ଆଜ୍ଞା,
1: ତ ସବୁ ସେନ ବୁଲାଖେଲା କରବାରଟା ବି ଭଲ ଲାଗ୍ବା, ତାପରେ ମହାପ୍ରଭୁଙ୍କୁ ଦର୍ଶନ କରବାଟା ବି ଭଲ ଲାଗ୍ବା, ତାପରେ କୀର୍ତ୍ତନ ମାନେ ଯେନ୍ ହେସି ସେଟା ବି ତାମାନେ ଭଲ ଲାଗ୍ସି, ତାମାନେ ଦେଖ୍ସୁ ସେନ ବି
0: ଶ୍ରୋତାବନ୍ଧୁ ଆସନ୍ତୁ ଆଉ ଗୋଟେ ଗୀତ ଶୁଣିବା, ଜଗା କାଳିଆରେ ଭିକାରୀ ଚରଣ ବଳଙ୍କ କଣ୍ଠରୁ। ଗୀତ ରଚନା ହରପ୍ରିୟା ଦେବୀ, ସଙ୍ଗୀତ ବାଳକୃଷ୍ଣ ଦାସ।

0: ହେଲୋ
1: ହେଲୋ
0: ଆଜ୍ଞା ନମସ୍କାର ଆପଣଙ୍କର ସ୍ପଷ୍ଟ ନାହିଁ ଟିକେ ଭଲସେ କହିବେ ଆଜ୍ଞା ନମସ୍କାର ଆଜ୍ଞା ଆପଣ କେମିତି ଅଛନ୍ତି ତ ଆପଣ ଆଜି ବାହୁଡ଼ା ଯାତ୍ରା ଉପଲକ୍ଷେ ଆପଣଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ବୋଲେ ବାହୁଡ଼ା ଯାତ୍ରା ଦେଖୁଛନ୍ ଆପଣ ଆଜ୍ଞା ଆଜି ନାଇଁ ଯେ ଦେଖି ଆପଣ କାଲି ଯିବେ ଦେଖବାର ଲାଗି ଆଚ୍ଛା ହଉ ଠିକ୍ ଅଛେ ବୋଲେ କାଲି ଦେଖିଯିବେ ବୋଲେ ଆପଣ ମହାପ୍ରଭୁଙ୍କ ରଥ ଘିଚିବେ ନା ହଉ ଠିକ୍ ଅଛେ ପିଠାପଣା ବହୁତ କିଛି ହେବା ଆପଣ ଖାଇବେ ଆପଣଙ୍କୁ ଭଲ ଲାଗ୍ବା ହଉ ଠିକ୍ ଅଛେ ଆପଣଙ୍କର ସାଙ୍ଗେ କଥା ଲାଗିକି ମୋତେ ବହୁତ ଭଲ ଲାଗ୍ଲା ନମସ୍କାର ହ୍ୟାଲୋ ହ୍ୟାଲୋ ଆଜ୍ଞା ନମସ୍କାର ଆପଣଙ୍କ ପରିଚୟଟି ଆମ ଶ୍ରୋତା ମାନଙ୍କୁ କହିବେ ଆଜ୍ଞା ନମସ୍କାର ଆପଣ କେମିତି ଅଛନ୍ ଆମେ ବି ସମସ୍ତେ ବହୁତ ଭଲ ଅଛୁ ଆଉ ଆଶା ଅଛି ଆପଣ ବି ବହୁତ ଭଲସେ ଥିବେ ଆପଣଙ୍କର ସବୁ ପରିବାର ସମସ୍ତେ ବହୁତ ଭଲସେ ଥିବେ ଆଜ୍ଞା
2: ତାପରେ ଏ ଯାହାଦିନି ବର୍ତ୍ତମାନ ରଥଯାତ୍ରା ଦେଖି ଯାଇଛନ୍ ଆମର ଛୁଆମାନେ
0: ଆଜ୍ଞା ମାନେ ବୋଲେ ଆପଣଙ୍କର ନ ରଥଯାତ୍ରା କେନ୍ତା ହଉଛେ
2: ଆମର ରଥଯାତ୍ରା ହଉଛେ ଆମ ପାଖେ ବେଲେ ଦେଖି ପାରିଲେ ହଉଛେ ଆର ଆମ ଲାମୁଣ୍ଡାରେ ଆସେ
0: ଆଜ୍ଞା ମାନେ ବହୁତ ବଢିଆ ସେ ହେସି ନା ସେନ୍ତି ଖାଲି କିଛି ମାନେ କମ ଲୋକ ମାନକି ନେଇକି ନା ହେସି
2: ଦଣ୍ଡ ନୃତ୍ୟ ନାଟକ ମାନେ ପାଲା ଆମର ଗଲା ସଂକୀର୍ତ୍ତନ
0: ବହୁତ ଜାଗାରେ ମାନେ ହେତକି ଭଲସେ ନାଇଁ କରବାର ଖାଲି ମହାପ୍ରଭୁଙ୍କେ ମାନେ ମନ୍ଦିରକେ ଢୁକାବାର ଅଛି କହିକିନା କରଉଛନ୍ ନା ବୋଲେ ଆପଣଙ୍କର ହିସାବରେ କାଣ କରବାର କଥା ମାନେ କେନ୍ତା କରବାର କଥା
2: ଯାହାଦିନି ରଥ ପୂଜା ଟିକେ କରିଦେଉଛନ୍ ରଥ ଟିକେ ଟାଣି ନଉଛନ୍ ଆର ମହାପୁରୁକେ ଢୁକେଇ ନଉଛନ୍ ଆଉ ହେଲା ବୋଲିକି
0: ସେଟା ତ ମାନେ ହେତକି ଭଲସେ ନାଇଁ କରବାର ଗୋଟେ ଗୋଟେ ଜାଗାରେ ବହୁତ ବଢିଆ କରୁଛନ୍ ମାନେ ପୁରା କୀର୍ତ୍ତନ ବିର୍ତ୍ତନ କରିକିନା ଆଜ୍ଞା ବୋଲେ ଆପଣଙ୍କର ଘରେ ଆଜି ପିଠାପଣା ହେଇଥିଲା
2: ପିଠାପଣା ଦଶମୀ ପାଳନ କଲୁ ବୋଲେ କ୍ଷୀରି ପୁରୀ ହେଇଥିଲା ତାପରେ

0: ଅଞ୍ଚଳରେ ଯେତେ ବି ଅଛୁ ଆମର ଗାଁ ପି
1: ଆଜ୍ଞା,
0: ସବୁ ପୁରା ଭଲସେ ମିଳିମିଶି କରି ମଜଲିସ କରିକରି ପିଢ଼ା ପିଢ଼ା ତାସ୍, ତାପରେ ଆମର ଖେଲ ମିନେ, ତାପରେ ଅନେକ ପ୍ରକାରର ଯେ କୁକୁଡ଼ା ମାର ଗରା ମାର, ତାପରେ ଏନ୍ତା ସବୁ ହେସି ବୋଲେ ଭଲ ଲାଗ୍ସି।
1: ମାନେ ସମସ୍ତେ ମିଶିକିନା ଯେନ୍ ସବେ ରହେସନ୍, ସବେ ମିଶିକିନା ସବୁ ପର୍ବ ପାଳନ କରସନ୍, ସେଟା ବହୁତ ଭଲ ଲାଗ୍ସି ନା?
0: ହଁ ନାଇଁ ହଁ
1: ନାଇଁ ଆଜ୍ଞା, ଆପଣଙ୍କର ସାଙ୍ଗେ କଥା ଲାଗିକି ମୋତେ ବହୁତ ଭଲ ଲାଗ୍ଲା। ନମସ୍କାର। ହ୍ୟାଲୋ।
2: ହ୍ୟାଲୋ ମ୍ୟାଡମ୍ ନମସ୍କାର।
1: ଆଜ୍ଞା ନମସ୍କାର।
2: ବାହାଡ଼ା ଯାତ୍ରା ଏଟା ଉପଲକ୍ଷେ ଆପଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ, ଆଉ ଯେତେ ବି ସମ୍ବଲପୁର ଶୁଣୁଛନ୍ ସବୁ ଶ୍ରୋତା ବନ୍ଧୁବନ୍ଧୁକେ ଶୁଭେଚ୍ଛା ଓ ମୋର ତରଫରୁ ଅଭିନନ୍ଦନ ଜଣାଉଛେ।
1: ଆପଣଙ୍କୁ ମଧ୍ୟ ବାହୁଡ଼ା ଯାତ୍ରା ଉପଲକ୍ଷେ ଅଶେଷ ଅଶେଷ ଅଭିନନ୍ଦନ। ମହାପ୍ରଭୁଙ୍କ ଠାରେ ମୋ ପ୍ରାର୍ଥନା ରହିଛି ଆପଣ ସମସ୍ତେ ଭଲସେ ଥାଉନ୍ତ।
2: ହଁ ମ୍ୟାଡ଼ାମ୍ ଧନ୍ୟବାଦ ମ୍ୟାଡ଼ାମ୍, ବହୁତ ବହୁତ
1: ନମସ୍କାର।
2: ହଁ ମ୍ୟାଡ଼ାମ୍।
1: ଶ୍ରୋତବନ୍ଧୁ ଆସନ୍ତୁ ଅନ୍ୟ ଏକ ଗୀତ ଶୁଣିବା। ଏ ଜୀବନ ଯୌବନ ପଙ୍କଜ ଜଲ୍କ କଣ୍ଠରୁ, ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ମଳୟ ମିଶ୍ର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏକ ସମୀକ୍ଷା ଏ ସମ୍ପର୍କରେ ବିରଜା ହୋତାଙ୍କ ସହ କଥାବାର୍ତ୍ତା ଶୁଣିବେ ଏବଂ ରାତି 10ଟାରେ ଶୁଣିବେ ନାଟକ ଭକ୍ତ ବାଲିକା ଦାସ ରଚନା ଡକ୍ଟର ବ୍ରଜମୋହନ ମହାନ୍ତି ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ଏଥର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ, ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ହେପାଟାଇଟିସ୍ ରୋଗ କ'ଣ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତାବାଳା ଜେନା। ସକାଳ 7:35ରେ ସୃଜନିକା ଶୁଣିବେ, ଏଥିରେ ଶୁଣିବେ ସମ୍ବଲପୁରୀ ଗଳ୍ପ, କହିଛନ୍ତି ପ୍ରକାଶ କୁମାର ସେଠ। ସକାଳ 7:55ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମାନସୀରାଣୀ ସୁନ୍ଦର ରାୟ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀମାନେ ହେଲେ କାଦମ୍ବିନୀ ଚୌଧୁରୀ ଓ କୈଳାସ ଚନ୍ଦ୍ର ମିଶ୍ର। ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଦିନ 11:05ରେ ଭକ୍ତି ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ଅରୁଣ ରାଜହଂସ, ବିନାୟକ ସାହୁ, ଗୋବିନ୍ଦ ସାହୁ, ଦୟାନିଧି ବେହେରା ଓ ଶ୍ରୀରାମ ଲୁହୁରା। ଦିନ 12:00ରେ ଶୁଣିବେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଦିନ 1:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଡ଼ ଓ ଶଙ୍କର ପ୍ରସାଦ ମାଝୀ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ବିବିଧାରେ ଦୁନିଆ ଉପରେ ବିଶେଷ କାର୍ଯ୍ୟକ୍ରମ। ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ଶୁଣନ୍ତୁ। ପରିବେଷଣ କରିଛନ୍ତି ରାଜକୁମାର ମୁଣ୍ଡା ଓ ତାଙ୍କ ସାଥୀମାନେ।

0: ଆଦିବାସୀ ଗୀତ କାର୍ଯ୍ୟକ୍ରମରେ ମୁଣ୍ଡା ଗୀତ ଶୁଣୁଥିଲେ। ପରିବେଷଣ କଲେ ରାଜକୁମାର ମୁଣ୍ଡା ଓ ତାଙ୍କ ସାଥୀମାନେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏ ବିଜ୍ଞାପନ ପରେ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଓ ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗାଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳାଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ସେଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶର 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପ୍‌ମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଥ ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ ରାମ କୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟସିଂହ ଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଲାଗିଥିଲେ। ଅପରାହ୍ନ ପ୍ରାୟ 4:30ରେ ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା, ପରେ ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଟଣାଯାଇଛି। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାର ପାତାଳି ଶ୍ରୀକ୍ଷେତ୍ର ସମେତ ବିଭିନ୍ନ ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରଥାରୂଢ଼ ହୋଇଥିଲେ, ପରେ ରଥ ଟଣାଯାଇଥିଲା। କୋରାପୁଟସ୍ଥିତ ସାବରୀ ଶ୍ରୀକ୍ଷେତ୍ରରେ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। ଭୂୟାଁ, କନ୍ଧ, ଭତ୍ରା, ପରଜା, ସୌରା ପ୍ରମୁଖ ଆଦିବାସୀ ସମ୍ପ୍ରଦାୟର ଲୋକମାନେ ପାରମ୍ପରିକ ବେଶଭୂଷାରେ ମହାପ୍ରଭୁଙ୍କ ଆରାଧନା କରିଥିଲେ। ନୟାଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରୀଜୀଉମାନଙ୍କୁ 3ଟି ରଥରେ ବିଜେ କରାଯାଇ ରଥଟଣା କାର୍ଯ୍ୟ ହୋଇଥିଲା। ନୂଆପଡ଼ା ଜିଲ୍ଲା ଖଡ଼ିଆଲରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ପ୍ରଶ୍ନପତ୍ର ପ୍ରଘଟ ମାମଲା ତଥା ପରୀକ୍ଷା ସମୟରେ ଅନିୟମିତତା ରୋକିବା ପାଇଁ କଠୋର ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଆସନ୍ତା ସପ୍ତାହରେ ଏହି ବିଲ୍କୁ ସଂସଦରେ ଆଗତ କରାଯିବ। ଗତକାଲି ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ କଠୋର ଆଇନ ଆସିବା ନେଇ ଭିଡ଼ିଓ ବାର୍ତ୍ତାରେ ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅନ୍ୟ ନିଷ୍ପତ୍ତି ସମ୍ପର୍କରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶରେ 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରାସାୟନ ଯୋଜନାକୁ ଅନୁମୋଦନ ମିଳିଛି। ଏହି ଯୋଜନା ପାଇଁ ମୋଟ 3,030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27ରୁ 2030-31 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି।
1: केमिकल सेक्टर को एक टोटली नए तरीके से भारत में डेवलप करने के लिए एक नई स्कीम की घोषणा हुई है और केमिकल भी सेमीकंडक्टर की तरह एक फाउंडेशनल इकोनॉमी है।
2: फाउंडेशनल इंडस्ट्री का इम्पोर्टेंस इसलिए होता है दैट अगर आपके पास देश में एक फाउंडेशन इंडस्ट्री स्ट्रांग है तो उस फाउंडेशन इंडस्ट्री पे यू कैन बिल्ड मेनी अदर इंडस्ट्री। सो दैट्स व्हाई माननीय प्रधानमंत्री जी ने इस इंडस्ट्री पे बहुत ध्यान देके भव्य रसायन स्कीम बनाई है।
0: ଭାରତୀୟ ରେଳରେ ଯାତ୍ରୀଙ୍କୁ ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଉଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରାଜ୍ୟସଭାରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଶ୍ରୀ ବୈଷ୍ଣବ କହିଛନ୍ତି, ସରକାରଙ୍କ ପକ୍ଷରୁ ରେଳର ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଥିବାରୁ ରେଳ ଦୁର୍ଘଟଣା ହ୍ରାସ ପାଇଛି। 2014-15 ବର୍ଷରେ 135 ରେଳ ଦୁର୍ଘଟଣା ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ କେବଳ 2 ରେଳ ଦୁର୍ଘଟଣା ଘଟିଥିଲା। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ରେଳ ସୁରକ୍ଷା ସମ୍ବନ୍ଧିତ ଖର୍ଚ୍ଚକୁ ମଧ୍ୟ ବୃଦ୍ଧି କରାଯାଇଛି। 2026-27 ଆର୍ଥିକ ବର୍ଷରେ ଏଥିପାଇଁ 1,20,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଦେଶରେ ଗତ ଏପ୍ରିଲ ମାସ ସୁଦ୍ଧା 398 ପୋକ୍ସୋ କୋର୍ଟ ସମେତ 775 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି ବୋଲି କେନ୍ଦ୍ର ଆଇନ ଏବଂ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ କହିଛନ୍ତି। ଲୋକସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମେଘାୱାଲ କହିଛନ୍ତି, ଏହି ଅଦାଲତଗୁଡ଼ିକ ଅଧୀନରେ 2025 1,43,936 ମାମଲା ପଞ୍ଜିକୃତ ହୋଇଥିଲା। ସେଥିମଧ୍ୟରୁ 66,065 ମାମଲାର ସମାଧାନ ହୋଇଛି। ଓଡ଼ିଶାରେ ବର୍ତ୍ତମାନ ମୋଟ 44 ଫାଷ୍ଟ୍ରାକ୍ ସ୍ୱତନ୍ତ୍ର କୋର୍ଟ କାର୍ଯ୍ୟକ୍ଷମ ହେଉଛି। ଏଥିରେ 23 ପୋକ୍ସୋ କୋର୍ଟ ରହିଥିବା ଜଣାପଡ଼ିଛି। ପ୍ରଶ୍ନପତ୍ର ପ୍ରଘଟ ସହିତ ବିଭିନ୍ନ ପ୍ରସଙ୍ଗକୁ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ସଦନକୁ ବାରମ୍ବାର ମୁଲତବୀ ଘୋଷଣା କରାଯାଇଥିଲା। ରାଜ୍ୟସଭାରେ ମଧ୍ୟ ସମାନ ପରିସ୍ଥିତି ଦେଖିବାକୁ ମିଳିଥିଲା। आपण माने आंचलिक संवाद सुनुचंती आकाशवाणी कटक केन्द्ररो। ରାଜ୍ୟରେ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ନୂତନ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ଆଜି ଏଚ୍ସିଏଲ୍ ଟେକ୍ ଏବଂ ସ୍ୱଦେଶୀ ସର୍ଭମ୍ ଏଆଇ ସହିତ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ସୁଦୃଢ଼ ହେବ। ଏଚ୍ସିଏଲ୍ ଟେକ୍ କମ୍ପାନୀ ରାଜ୍ୟରେ 730 କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଏହାଦ୍ୱାରା 6,000ରୁ ଅଧିକ କୁଶଳୀ ଯୁବକ ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
3: ଏହାଦ୍ୱାରା ଓଡ଼ିଶାରେ ସ୍ୱଦେଶୀ ଏଆଇ କ୍ଷମତାରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ। ଏହି ପ୍ରକଳ୍ପ ପାଇଁ ଆମ ସହିତ ଆଜି ଏସ୍ସିଏଲ୍ ଟେକ୍ ପ୍ରାୟ 730 କୋଟି ଟଙ୍କାର ପୁଞ୍ଜିନିବେଶ କରୁଛନ୍ତି, ଯାହା ରାଜ୍ୟର ଡିଜିଟାଲ ଇକୋ ସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000ରୁ ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବକ ଯୁବତୀ ମାନଙ୍କୁ ସିଧାସଳଖ ଭାବରେ ଜବ୍ ଥିରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ ଏଚ୍ସିଏଲ୍ ଟେକ୍ ରାଜ୍ୟରେ ଏକ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବ। ଏହାଦ୍ୱାରା ଆଇଟି ଇକୋସିଷ୍ଟମ୍ ସୁଦୃଢ଼ ହେବ। ସେହିଭଳି ସର୍ଭମ୍ ଏଆଇ ରାଜ୍ୟରେ ଏଆଇ ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରିବ। ଏହି ଦୁଇଟି ପ୍ରକଳ୍ପ ପାଇଁ ଆସନ୍ତା 5 ବର୍ଷ ମଧ୍ୟରେ 15,000 କୋଟି ଟଙ୍କା ବିନିଯୋଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ପୂର୍ବାହ୍ନ 11:00 ବେଳେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ। ଏହା ମାସିକ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ର 136ତମ ସଂସ୍କରଣ ହେବ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନର ସମସ୍ତ ନେଟୱର୍କ, ଆକାଶବାଣୀ ୱେବ୍ସାଇଟ୍ ଓ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ରେ ଉପଲବ୍ଧ ହେବ। ଏହା ମଧ୍ୟ ଆକାଶବାଣୀ, ଡିଡି ନ୍ୟୁଜ୍, ପିଏମ୍ଓ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ହେବ। ହିନ୍ଦୀ ଭାଷାରେ ପ୍ରସାରଣ ପରେ ଆକାଶବାଣୀରେ ଏହି କାର୍ଯ୍ୟକ୍ରମର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରାଯିବ। ରାତି 8:00ରେ ଆଞ୍ଚଳିକ ଭାଷାନ୍ତରଣର ପୁନଃ ପ୍ରସାରଣ କରାଯିବ। ରାଜ୍ୟରେ ବୈଦ୍ୟୁତିକ ଯାନ ଇଭିର ଗତିଶୀଳତାକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍ ଯୋଜନାରେ 40,50,75,740 ଅନୁଦାନ ରାଶିକୁ ମଞ୍ଜୁରୀ ମିଳିଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନା କହିଛନ୍ତି ପୂର୍ବୋଦୟର ପ୍ରବେଶପଥ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସମଗ୍ର ଦେଶରେ ଇଭି ବ୍ୟବହାର ବୃଦ୍ଧି ପାଇଛି। ଗତ ଜୁନ୍ ମାସରେ ଓଡ଼ିଶାରେ ସର୍ବାଧିକ ପ୍ରତିଶତ ଇଭି ବିକ୍ରି ହୋଇଥିବା ଶ୍ରୀ ଜେନା କହିଛନ୍ତି। ଢେଙ୍କାନାଳ ଜିଲ୍ଲାରେ ବାଲ୍ୟ ବିବାହକୁ ରୋକିବା ପାଇଁ ଜିଲ୍ଲା କାର୍ଯ୍ୟ ଯୋଜନା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ଡିଆର୍ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ ଅଧ୍ୟକ୍ଷତା କରି ବାଲ୍ୟ ବିବାହ ଓ ଶିଶୁ ଚାଲାଣର ପ୍ରତିରୋଧ, ଚିହ୍ନଟ, ପୁନର୍ବାସ ଏବଂ ଆଇନଗତ ପଦକ୍ଷେପ ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ଦେଶର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାରେ ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ଦ୍ୱାରା ଏହି ଦିବସକୁ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଏକ ସଶକ୍ତ ଭିତ୍ତିଭୂମି। ପ୍ରତ୍ୟେକ ନିଷ୍ଠାପର କରଦାତାଙ୍କ ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଏବଂ ଆତ୍ମନିର୍ଭର ଭାରତ ସଂକଳ୍ପକୁ ନୂତନ ଗତି ପ୍ରଦାନ କରିଥାଏ। ନାଗରିକଙ୍କଠାରୁ ଆଦାୟ ହେଉଥିବା କରରାଶି ଶିକ୍ଷା, ସ୍ୱାସ୍ଥ୍ୟ, ପ୍ରତିରକ୍ଷା, କୃଷି, ରେଳପଥ, ସଡ଼କ, ପାନୀୟ, ଡିଜିଟାଲ ଭିତ୍ତିଭୂମି ଓ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ବ୍ୟୟ

0: 2.2 ফুট ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବାହୁଡ଼ା ଯାତ୍ରାରେ ଆଜି ପୁରୀରେ ସିଂହଦ୍ୱାର ଅଭିମୁଖେ ଚତୁର୍ଦ୍ଧା ମୂର୍ତ୍ତି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ନେଇ ଚିଠା ବିଲ୍କୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଦେଶରେ 3ଟି ରାସାୟନିକ ପାର୍କ ପ୍ରତିଷ୍ଠା ପାଇଁ ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରୀ। ରାଜ୍ୟରେ ପ୍ରତିଷ୍ଠା ହେବ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ଏବଂ ଏଆଇ ପାର୍କ। ଏବଂ ରାଜ୍ୟରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନର ବିକାଶ ପାଇଁ ପିଏମ୍ ଇ ଡ୍ରାଇଭ୍କୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ ଆଜିର ପ୍ରସଙ୍ଗ।
2: ଆଜିର ପ୍ରସଙ୍ଗ ଜନ୍ମବେଦୀରୁ ରତ୍ନବେଦୀକୁ ଯାତ୍ରା। ଆଲେଖ୍ୟ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି, ଉପସ୍ଥାପନରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ବେଦ ହେଉଛି ଆମ ପ୍ରାଚୀନ ବିଶ୍ୱ ସଂସ୍କୃତିର ଏକ ଆଦ୍ୟ ଗ୍ରନ୍ଥ। ବୈଦିକ ଯୁଗରୁ ଆମ ସଂସ୍କୃତିର ରଥ ଓ ରଥଯାତ୍ରାର ବର୍ଣ୍ଣନା ଥିବା ଦେଖାଯାଏ। ବୈଦିକ ମତ ଅନୁସାରେ ସୂର୍ଯ୍ୟଦେବ ସମଗ୍ର ବିଶ୍ୱ ଭ୍ରମଣ ପାଇଁ ସପ୍ତାଶ୍ୱଯୋଚିତ ରଥ ବ୍ୟବହାର କରୁଥିଲେ। କୌଟିଲ୍ୟଙ୍କର ଅର୍ଥଶାସ୍ତ୍ରରେ ବିଭିନ୍ନ ଦେବତାଙ୍କର ବ୍ୟବହାରରେ ଲାଗୁଥିବା ରଥ ବିଷୟରେ ବର୍ଣ୍ଣନା ରହିଛି। ଦେବତାମାନଙ୍କର ପାଇଁ ଦେବରଥ ବା ମରୁତ ରଥ, ଆମୋଦ ପ୍ରମୋଦ ତଥା କ୍ରୀଡ଼ା କୌତୁକ ପାଇଁ ପୁଷ୍ପରଥ, ଯୁଦ୍ଧ ଉଦ୍ଦେଶ୍ୟରେ ବ୍ୟବହୃତ ରଥକୁ ସଂଗ୍ରାମିକ, ବୈନାୟିକା, କର୍ଣ୍ଣରଥ ଓ ନ୍ୟାୟାଧୀଶଙ୍କ ନିମନ୍ତେ ଯୋଗ୍ୟ ରଥ, ପରିଭ୍ରମଣ ନିମନ୍ତେ ପରିଘଟିକା ରଥ ଆଦିର ବର୍ଣ୍ଣନା ରହିଛି। ଏମିତିକି ମର୍ତ୍ତ୍ୟରୁ ସ୍ୱର୍ଗକୁ ଯାତ୍ରା କରିବା ପାଇଁ ରଥଗର୍ଭକ ନାମକ ରଥର ବ୍ୟବହାର ହୋଇଥିବା ଜଣାଯାଏ। ଋଗ୍ବେଦରେ ରଥ ଶବ୍ଦ 1700 ଥର ଏବଂ ଆରଣ୍ୟକ ଉପନିଷଦ ଗ୍ରନ୍ଥାଦିରେ 300ରୁ ଅଧିକ ରଥ ଶବ୍ଦର ବ୍ୟବହାର ହୋଇଛି। ବହୁଧା ରଥ ଯୁଦ୍ଧ ଓ ଭ୍ରମଣାଦିରେ ବ୍ୟବହାର ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ। ଅଥର୍ବ ବେଦରେ ସମସ୍ତ ଦେବତାଙ୍କୁ ଗୋଟିଏ ରଥରେ ଆସିବା ପାଇଁ ଅଗ୍ନିଙ୍କ ନିର୍ଦ୍ଦେଶ ଥିବା ଜଣାଯାଏ। ରଥର ସୃଷ୍ଟି ସମ୍ପର୍କରେ ଶତପଥ ବ୍ରାହ୍ମଣ ଗ୍ରନ୍ଥରେ ଏକ ସୁନ୍ଦର ଆଖ୍ୟାୟିକା ରହିଛି। ଦେବରାଜ ଇନ୍ଦ୍ର ବୃତାସୁର ସହିତ ଯୁଦ୍ଧ କରି ତାକୁ ବଦ୍ଧ କରିବା ପାଇଁ ବଜ୍ରର ପ୍ରୟୋଗ କରନ୍ତେ ବଜ୍ର ଭାଙ୍ଗିଯାଇ ଚାରିଭାଗ ଯଥା ସୁପ, ଯୁପ, ରଥ ଓ ସରର ସୃଷ୍ଟି ହେଲା। ସେହିଦିନରୁ ସୁପ ଓ ଯୁପକୁ ବ୍ରାହ୍ମଣମାନେ ଯଜ୍ଞ କର୍ମରେ ବ୍ୟବହାର କରିବାକୁ ଲାଗିଲେ। ଅମରକୋଷରେ ରଥ ଏକ ସମୟରେ ଉନ୍ନତ ଯାନ ଥିଲା। ଦେବରାଜ ଇନ୍ଦ୍ର ରଥାରୂଢ଼ ହୋଇ ଯାତ୍ରା କରୁଥିଲେ ଏବଂ ତାଙ୍କ ରଥର ସାରଥି ଥିଲେ ମାତଳି। ରଥର ନିର୍ମାତା ଥିଲେ ବିଶ୍ୱକର୍ମା। ଯଜୁର୍ବେଦରେ ଏହାର ଯଥେଷ୍ଟ ପ୍ରଶଂସା କରାଯାଇଛି। ରାମାୟଣ, ମହାଭାରତ, ପୌରାଣିକ ଗ୍ରନ୍ଥରେ ରଥକୁ ବିଶେଷ ଯୁଦ୍ଧଯାନ ଓ ପରିବହନରେ ଯାତ୍ରା ଯାନ ଭାବରେ ଅଧିକରୁ ଅଧିକ ବ୍ୟବହାର କରାଯାଇଥିବା ଦେଖିବାକୁ ମିଳେ। ଶାନ୍ତନୁ, ରାଜା ଦୁଷ୍ମନ୍ତ, କୃଷ୍ଣ, ନଳ ରଥଚାଳନାରେ ନିପୁଣତା ହାସଲ କରିଥିଲେ। ବୌଦ୍ଧ ଜାତକ କଥାରେ ରଥରେ କୁମାର ସିଦ୍ଧାର୍ଥଙ୍କ ଭ୍ରମଣ କଥାରୁ ଖ୍ରୀଷ୍ଟପୂର୍ବ 600ରେ ମଧ୍ୟ ରଥର ବ୍ୟବହାର କରାଯାଉଥିବା ଦେଖିବାକୁ ମିଳେ। ଖ୍ରୀଷ୍ଟପୂର୍ବ 2ୟ ଶତାବ୍ଦୀର ଶାନ୍ତିସ୍ତୂପ, ବୋଧଗୟା, ଅମରାବତୀରେ ଖୋଦିତ ହୋଇଥିବା କଳା ସ୍ଥାପତ୍ୟରେ ରଥର ଚିତ୍ର ଦେଖିବାକୁ ମିଳେ। 4ର୍ଥ ଶତାବ୍ଦୀରେ ବୌଦ୍ଧମାନଙ୍କ ଦ୍ୱାରା ପଶ୍ଚିମ ଚୀନ୍ ରଖୁଟାନ୍ ସହର ଏବଂ ନେପାଳର ପାଟଳୀପୁତ୍ରରେ ରଥଯାତ୍ରା ଅନୁଷ୍ଠିତ ହେଉଥିଲା। ଚୀନ୍ ଦେଶ ଖୋଟାନ୍ର ରାଜା ରଥ ଉପରେ ଆମ ରଥଯାତ୍ରାରେ ଗଜପତିଙ୍କ ଭଳି ଜଳସିଞ୍ଚନ କରି ଛେରାପହଁରା କରୁଥିଲେ। ପୁଣି ଏହି ଯାତ୍ରା ଆଷାଢ଼ ମାସରେ ହିଁ କରାଯାଉଥିଲା ଓ ରଥରେ ସେ ବେଳରେ ସେଠାରେ ବୋଧିସତ୍ତ୍ୱଙ୍କର ପ୍ରତିମା ରଖି ସହର ପରିକ୍ରମା କରାଯାଉଥିଲା। ଆମ ସଂସ୍କୃତିରେ ପୁଷ୍ୟ ନକ୍ଷତ୍ର ଯୁକ୍ତ ଆଷାଢ଼ ଶୁକ୍ଳ ଦ୍ୱିତୀୟ ତିଥିରେ ମୋକ୍ଷ ପ୍ରଦାନକାରୀ ଶ୍ରୀଗୁଣ୍ଡିଚା ଯାତ୍ରାର ପାଳନ କରାଯାଇଥାଏ। ଏହି ଦିନ ଶ୍ରୀକ୍ଷେତ୍ରରେ ରତ୍ନ ସିଂହାସନରେ ବିଜେ ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀମନ୍ଦିରକୁ ପହଣ୍ଡି ବିଜେ କରି 3 ରଥରେ ବିରାଜମାନ ହୁଅନ୍ତି ଓ 9ଦିନ ଯାତ୍ରାର୍ଥେ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥାନ୍ତି। ପୁଣି 9ଦିନାନ୍ତେ ଆଷାଢ଼ ଶୁକ୍ଳ ଦଶମୀ ଭଳି ପବିତ୍ର ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ି ଆସିଥାନ୍ତି। ଜନ୍ମବେଦୀରୁ ପ୍ରତ୍ୟାବର୍ତ୍ତନକୁ ନେଇ ଯାତ୍ରା ବାହୁଡ଼ା ଯାତ୍ରା ନାମରେ ନାମିତ ହୋଇଥାଏ। ଏହି ରଥଯାତ୍ରାର ତାତ୍ତ୍ୱିକ ବିଶ୍ଳେଷଣ କରି ମନୀଷୀମାନେ କହନ୍ତି, ରଥଯାତ୍ରା ହେଉଛି ଜୀବପରମଙ୍କ ଯାତ୍ରା, ପରମାତ୍ମାଙ୍କ ସହ ଆତ୍ମାର ମିଳନ ପାଇଁ ଯାତ୍ରା। ପରମେଶ୍ୱର ପରମାତ୍ମାଙ୍କଠାରେ ମିଳିତ ଇଚ୍ଛାରେ ଗର୍ଭରେ ଭ୍ରୂଣ ପ୍ରତିଷ୍ଠା ପରଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେଉଁ ଯାତ୍ରା ନିଗ୍ରହ ପରିଚାଳିତ ହୋଇଥାଏ ସେୟା ହିଁ ଆମ ରଥଯାତ୍ରା। ବାହୁଡ଼ା ଯାତ୍ରାର ମହତ୍ତ୍ୱକୁ ବିଚାର କଲେ ଜଣାଯାଏ ଏହା କେବଳ ଶାରୀରିକ ନୁହେଁ, ବରଂ ଏକ ଗଭୀର ଆଧ୍ୟାତ୍ମିକ ଯାତ୍ରା ଯାହାକି ଭକ୍ତି ତଥା ସମ୍ପ୍ରଦାୟର ବନ୍ଧନ ଏବଂ ଜୀବନ ମୃତ୍ୟୁର ଚକ୍ରବ୍ୟୁହର ବିଭିନ୍ନ ଦିଗକୁ ଦର୍ଶାଇଥାଏ। ସେହିପରି ଆଧ୍ୟାତ୍ମିକ ନବୀକରଣରେ ପ୍ରତ୍ୟାବର୍ତ୍ତନ ଯାତ୍ରା ଈଶ୍ୱରଙ୍କ ଅନନ୍ତ ବାସସ୍ଥାନକୁ ପ୍ରତ୍ୟାବର୍ତ୍ତନର ପ୍ରତୀକ ଅଟେ। ଏହା ହେଉଛି ଅନ୍ତର୍ଭୁକ୍ତିର ଏକ ପ୍ରତୀକ। ଶ୍ରଦ୍ଧାଳୁଙ୍କ ପାଇଁ ଏହା ଆଧ୍ୟାତ୍ମିକ ନବୀକରଣ ଏବଂ ପରିଷ୍କାରର ଏକ ସମୟକୁ ବୁଝାଏ। ଏହି ସମୟରେ ଦେବତାଙ୍କଠାରୁ ଆଶୀର୍ବାଦ ମିଳିଥାଏ।

କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାନୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉର୍ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଏସ୍ସିଏଲ୍ ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ ଏଆଇ ସାଙ୍ଗେ ସ୍ୱାକ୍ଷରିତ ହେଲା ଦୁଇଟା ବୁଝାମଣା ପତ୍ର। ଶ୍ରୀକ୍ଷେତ୍ର ପୁରୀନ ଆଜ ବାହୁଡ଼ା ଯାତ୍ରା ଭକ୍ତି ଓ ଶ୍ରଦ୍ଧାର ସହିତ ହେଉଛି। ଶ୍ରୀଗୁଣ୍ଡିଚା ମନ୍ଦିରନୁ ବାହାରିକରି ଶ୍ରୀବଳଭଦ୍ରଙ୍କର ତାଳଧ୍ୱଜ ରଥ ସଞ୍ଜବେଲର 6:30 ତକ ମାର୍କେଟ ଛକ ତକ ପହଞ୍ଚିଥିଲା। ସୁଭଦ୍ରାଙ୍କର ଦର୍ପଦଳନ ରଥ ବଳଗଣ୍ଡି ଛକ ଆଉ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ବଡ଼ ଶଙ୍ଖ ତକ ପହଞ୍ଚିଥିଲା। ମହାପ୍ରଭୁମାନେ ମାଉସୀ ଗୁଣ୍ଡିଚାଙ୍କଠାନୁ ପୋଡ଼ପିଠା ଗ୍ରହଣ କରିକରି ରଥଟି ଆଗେ ବଢ଼ି ଚାଲିଛନ୍। ଆଉ କିଛି ସମୟ ଉତ୍ତରୁ ଶ୍ରୀନଅର ପାଖେ ଲକ୍ଷ୍ମୀନାରାୟଣଙ୍କର ଭେଟ ହେବା। ଆଜି ଧାରି ସମୟ ଅନୁସାରେ ସବୁ ନୀତିକାନ୍ତି ହୋଇଥିଲା। ଦିନର 2:30 ତକ ଚତୁର୍ଦ୍ଧା ମୂର୍ତ୍ତିଙ୍କର ପହଣ୍ଡି ସରିଥିଲା। ତାର ଉତ୍ତରୁ ରଥ ଉପରକେ ମଦନ ମୋହନ ଆଉ ରାମକୃଷ୍ଣ ବିଜେ କରିଥିଲେ। ତାର ପରେ ମହାପ୍ରଭୁଙ୍କର ମୈଲମ ଆଉ ବେଶ କରାଯାଇଥିଲା। ତାର ଉତ୍ତରୁ ଗଜପତି ମହାରାଜ ତିନି ରଥନ ଛେରା ପହରା କରିଥିଲେ। ରଥମାନଙ୍କେ ଘୋଡ଼ା ଲାଗି କରାଯାଇଥିଲା। ଇତାର ଆଗୁନୁ ଭୋର ସମୟଥି ଶ୍ରୀବିଗ୍ରହଙ୍କ ନୀତିକାନ୍ତି ଧାରି ସମୟଥି ପୂରା ହୋଇଥିଲା। ଆଇବାକାଲ ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ହେବା। ସୋମବାର ଦିନ ନୀଳାଦ୍ରି ବିଜେ ହେବା। ବାହୁଡ଼ା ଯାତ୍ରା ଉଲ୍ଗୁନେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ କହିଛନ୍, ମହାପ୍ରଭୁଙ୍କର ଅପାର କୃପାନୁ ସମକର ଜୀବନ୍ତି ସୁଖ ଶାନ୍ତି ଆଉ ସମୃଦ୍ଧି ଭରିଯାଉ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭିଲ୍ ବାହୁଡ଼ା ଯାତ୍ରାର ଶୁଭେଚ୍ଛା ଜଣାଇକରି ମହାପ୍ରଭୁଙ୍କର ଦିବ୍ୟ ଯାତ୍ରା ସାରା ପୃଥିବୀକେ ଭକ୍ତି ଶାନ୍ତି ପ୍ରେମ ଆଉ ସମର୍ପଣର ବାର୍ତ୍ତା ଦେଉଛି ବୋଲି କହିଛନ୍। ବାହୁଡ଼ା ଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼କେ ନଜରଥି ରଖିକରି ସୁରକ୍ଷା ବଡ଼ଦାଣ୍ଡନ ଭିଡ଼ ନିୟନ୍ତ୍ରଣ ରଥମାନଙ୍କର ସୁରକ୍ଷା ଆଉ ଟ୍ରାଫିକ୍ ପରିଚାଳନା ଲାଗି ଜବର ବ୍ୟବସ୍ଥା କରାଯାଇଛି। ସେଆଡ଼େ ଆଇବାକାଲ ମହାପ୍ରଭୁମାନଙ୍କର ସୁନାବେଶ ଅବସରରେ 15 ଲକ୍ଷ ଭକ୍ତଙ୍କର ସମାବେଶକେ ନଜରଥି ରଖିକରି ପୁଲିସ ପ୍ରଶାସନ ତରଫୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସମ୍ବଲପୁର ଜିଲ୍ଲାର ଭିନ୍ ଭିନ୍ ସହର ଆର୍ ଗାଁନ ଆଜି ଶ୍ରୀଜଗନ୍ନାଥ ବଳଭଦ୍ର ଆଉ ଦେବୀ ସୁଭଦ୍ରାଙ୍କର ବାହୁଡ଼ା ରଥଯାତ୍ରା ଅନୁଷ୍ଠିତ ହେଉଛି। ଜିଲ୍ଲାର ସମ୍ବଲପୁର ରେଢ଼ାଖୋଲ ଆର୍ କୁଚିଣ୍ଡାର 200 ଅତ୍କା ଜାଗା ନଥିବାର ମନ୍ଦିରମାନଙ୍କେ ବାହୁଡ଼ା ରଥଯାତ୍ରା କରାଯାଉଛି। ସହରର 25 ଜାଗାନେ ଶ୍ରୀଗୁଣ୍ଡିଚା ମନ୍ଦିରମାନଙ୍କନୁ ପହଣ୍ଡି ଉତ୍ରୁ ରଥାରୂଢ଼ ବିଗ୍ରହମାନେ ଭକ୍ତମାନଙ୍କୁ ଦର୍ଶନ ଦେବାର ଉତ୍ରୁ ରଥ ଘିଚା ମୂଲ ହୋଇଛି। ଝାଉଡ଼ାପଡ଼ାର ଶ୍ରୀ ଶ୍ରୀ ବରହମପୁରା ମନ୍ଦିରନ ରଥଯାତ୍ରା ଉଲ୍ଗୁନେ ଆଇବାକାଲ ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହେବା। ସୁବର୍ଣ୍ଣପୁର ଜିଲ୍ଲାର ପାତାଲି ଶ୍ରୀକ୍ଷେତ୍ର ସହିତ ମନ୍ଦିରମାନଙ୍କେ ଆଜି ତିନି ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀମନ୍ଦିର ରୀତିନୀତି ଅନୁସାରେ କୋର୍ଟ ସମଲେଇର ତ୍ରିକୁଟ ପାହାଡ଼ ନଥିବା ମାଉସୀମା ମନ୍ଦିରନୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି କରାଯାଇକରି ରଥାରୂଢ଼ କରାଯାଇଥିଲା। ଇଥି ହଜାର ହଜାର ଭକ୍ତ ମହାପ୍ରଭୁଙ୍କର ଦର୍ଶନ କରିବାର ସହିତ ଜଗନ୍ନାଥ ଗୁମ୍ଫା ମାଧବ ଗୁମ୍ଫା ଆଉ ଧ୍ୱନି ଗୁମ୍ଫାନ ପହଞ୍ଚିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଦଧିବାମନ ମନ୍ଦିରନ ଆଜି ବାହୁଡ଼ା ଯାତ୍ରା ହୋଇଯାଇଛି। ଖଡ଼ିଆଲନ ପହଣ୍ଡି ବିଜେ ସହିତ ରାଜା ଦେବଦେବ ସିଂହଦେଓ ଛେରାପହରା କରିକରି ଜଗନ୍ନାଥ ମହାପ୍ରଭୁଙ୍କ ରଥରୂଢ଼ କରାଇଥିଲେ। ରଥଯାତ୍ରାଥି ଭକ୍ତମାନଙ୍କର ଜବର ଭିଡ଼ ଦେଖବାର୍କେ ମିଳିଥିଲା। ପ୍ରଶ୍ନପତ୍ର ପ୍ରଘଟ ସହିତ ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ଆଜି 5 ଦିନେ ସଂସଦର ଦୁଇ ସଦନ ହୋହଲ୍ଲା ଜାରି ରହିବାନୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଏଥିଲାଗି ଲୋକସଭାକେ ସୋମବାର ତକ ମୁଲତବୀ ରଖାଯାଇଛି। ପହିଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଲୋକସଭା ସମ୍ମିଳିତ ହେବାର ଉତ୍ତରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ କହିଥିଲେ, ପ୍ରଶ୍ନପତ୍ର ପ୍ରଘଟ ଘଟଣାଥି ପହିଲା ଦିନୁ ସରକାର ଆଲୋଚନା ଲାଗି ପ୍ରସ୍ତୁତ ଅଛନ୍। ହେଲେ ବିରୋଧୀ ଦଳ କଂଗ୍ରେସ ତରଫୁ କେତେଟା ସର୍ତ୍ତ ରଖାଯାଇଥିବାରୁ ଆଲୋଚନା ଆଗେ ବଢ଼ି ନାଇପାରି। ପ୍ରଶ୍ନପତ୍ର ପ୍ରଘଟକେ ଅଟକାବାର ଲାଗି କଠୋର ଆଇନ ଲାଗୁ କରାଯିବା ବୋଲି ପ୍ରଧାନମନ୍ତ୍ରୀ କହିଥିବାର ଶ୍ରୀ ରିଜିଜୁ କହିଛନ୍। ରାଜ୍ୟସଭାନ ବିଲ୍ ସମାନ ପରିସ୍ଥିତି ଦେଖବାର୍କେ ମିଳିଥିଲା। ପହିଲା ମୁଲତବୀ ଉତ୍ତରୁ ମଧ୍ୟାହ୍ନ 12 ଗୃହ କାର୍ଯ୍ୟ ସ୍ୱାଭାବିକ କରିକରି ପ୍ରଶ୍ନୋତ୍ତର କାଲ ମୁଲ କରବାର ଲାଗି ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ ଚେଷ୍ଟା କରିଥିଲେ ଭିଲ୍ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ହେଥିଲାଗି ଗୃହକେ ଦୁଇପହର 2 ତକ ମୁଲତବୀ ଘୋଷଣା କରାଯାଇଥିଲା। ଫେର୍ ଘାଏ ଗୃହ କାର୍ଯ୍ୟ ମୂଲ ହେବା ଦେଖିକରି ସରକାରଙ୍କ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ବନ୍ଦେ ମାତରମ୍ ବିଲ୍ 2026 ଆଗତ କରିଛନ୍। ତାର୍ ଉତ୍ରୁ ସମାନ ପରିସ୍ଥିତି ଲାଗି ରହିବାରୁ ରାଜ୍ୟସଭାନ ବିଲ୍ ଆଇବା ସୋମବାର ତକ୍ ମୁଲତବୀ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାତି ହୋଇଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଆଜ ପ୍ରଶ୍ନପତ୍ର ପ୍ରଘଟ ମାମଲା ଆଉ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ କଡ଼ା ଦଣ୍ଡବିଧାନ ଲାଗି ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ ଅନୁମୋଦନ ମିଳିଛି। ଆଇବା ହପ୍ତାଥି ବିଲ୍କେ ସଂସଦନ ଆଗତ କରାଯିବା। ଗଲାକାଲ ପ୍ରଧାନମନ୍ତ୍ରୀ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗଥି କଡ଼ା ଆଇନ ଆସ୍ବା ବୋଲି ଭିଡ଼ିଓ ବାର୍ତ୍ତାଥି ସୂଚନା ଦେଇଥିଲେ। କ୍ୟାବିନେଟ୍ର ଅଲଗା ନିଷ୍ପତ୍ତି ବାବଦେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଦେଶେ 3 ରାସାୟନିକ ପାର୍କ ପ୍ରତିଷ୍ଠା ଲାଗି ଭାରତ ଔଦ୍ୟୋଗିକ ବିକାଶ ଯୋଜନା ରସାୟନ ଭବ୍ୟ ରସାୟନ ଯୋଜନାକେ ଅନୁମୋଦନ ମିଳିଛି। ଏହି ଯୋଜନା ଲାଗି ମୋଟ 3,030 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ଯୋଜନା 2026-27 ନୁ 2030-31 ଆର୍ଥିକ ବଛର ତକ୍ କାର୍ଯ୍ୟକାରୀ ହେବା ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଟି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍। ଭୁବନେଶ୍ୱର ଲୋକସେବା ଭବନର ଆଜି SCL ଟେକ୍ ଆଉ ସ୍ୱଦେଶୀ ସର୍ଭମ୍ AI ସାଙ୍ଗେ 2 ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍, ଇତାର ଜରିଏ ପ୍ରଯୁକ୍ତି ବିଦ୍ୟା ଆଧାରିତ ଆର୍ଥିକ ଅଭିବୃଦ୍ଧି ବର୍ଗ ସେବା। SCL ଟେକ୍ କମ୍ପାନୀ ରାଇଜେ 730 କୋଟି ଟଙ୍କା ପୁଞ୍ଜିନିବେଶ କରବା। ଏଥିର୍ଲାଗି 6,000 ଅତ୍କା କୁଶଳୀ ଜୁଆନ୍ ପିଲାଟୁକେଲ୍କୁ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: SCL ଟେକ୍ ଓଡ଼ିଶାରେ ନିଜର ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ଯାଉଛନ୍ତି, ଯାହା ରାଜ୍ୟର IT ଇକୋସିଷ୍ଟମକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରିବ। ସେହିଭଳି ଭାବରେ ଆଜି ଦ୍ୱିତୀୟ MOU ସାଇନ୍ ହୋଇଛି, ତାହା ମଧ୍ୟ SCL ଟେକ୍ ଏବଂ ସର୍ଭମ୍ AI ମିଳିତ ସହଯୋଗରେ ଓଡ଼ିଶାରେ ଏକ ସଭରେନ୍ AI ପାର୍କ ଏବଂ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ମଧ୍ୟ ପ୍ରତିଷ୍ଠା ହେବା ପାଇଁ ଯାଉଛି, ଯାହା ରାଜ୍ୟର ଡିଜିଟାଲ ଇକୋସିଷ୍ଟମକୁ ବହୁତ ମଜବୁତ କରିବ। ଏକ ଗ୍ଲୋବାଲ୍ ଡେଭଲପମେଣ୍ଟ ସେଣ୍ଟର ମାଧ୍ୟମରେ ଆମ ଓଡ଼ିଶାର ପ୍ରାୟ 6,000 ଅଧିକ ଉଚ୍ଚ ଶିକ୍ଷିତ ଏବଂ କୁଶଳୀ ଯୁବତୀମାନଙ୍କୁ ଡାଇରେକ୍ଟ ଜବ୍ ଏଥିରେ ପ୍ରାପ୍ତ ହୋଇପାରିବ।
0: ସୂଚନା ଅନୁସାରେ SCL ଟେକ୍ ରାଇଜେ ଗୋଟିଏ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରବା। ଇତାର ଜରିଏ IT ଇକୋସିଷ୍ଟମ ବର୍କସ୍ ହେବା। ସେନ୍ତା ସର୍ଭମ୍ AI ରାଇଜେ AI ଅପ୍ଟିମାଇଜ୍ ଡାଟା ସେଣ୍ଟର ପ୍ରତିଷ୍ଠା କରବା। ଏହି ଦୁଇ ପ୍ରକଳ୍ପ ଲାଗି ଆଇବା 5 ଭିତରେ 15,000 କୋଟି ଟଙ୍କା ଖର୍ଚ୍ଚା କରାଯିବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆର୍ ଦୁନିଆ ସାରା ଲୋକଙ୍କ ସାଙ୍ଗେ ଭାବ ଦିଆନିଆ କରବେ। ଇଟା ତାଙ୍କର 136 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ AIR ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, DD ନ୍ୟୁଜ୍, PMO ଅଫିସ୍ ଆଉ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ଥି ଭିଲି ତାର୍ ସିଧା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ଦେଶର ଅର୍ଥନୀତି ଆଉ ବିକାଶ ପ୍ରକ୍ରିୟାଥି ଆୟକରର ଗୁରୁତ୍ୱପୂର୍ଣ୍ଣ ଅବଦାନ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜି ଜାତୀୟ ଆୟକର ଦିବସ ପାଳନ କରାଯାଉଛି। 2010 କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ତରଫୁ ଏହି ଦିବସକେ ଆନୁଷ୍ଠାନିକ ଭାବେ ପାଳନ କରାଯାଉଛି। ଆୟକର ରାଷ୍ଟ୍ର ନିର୍ମାଣର ଗୋଟିଏ ସଶକ୍ତ ଭିତ୍ତିଭୂମି। ସବୁ ନିଷ୍ଠାପର କରଦାତାଙ୍କର ଅବଦାନ ଦେଶର ବିକାଶ, ଜନକଲ୍ୟାଣ, ଭିତ୍ତିଭୂମି ଆଉ ଆତ୍ମନିର୍ଭର ଭାରତ ସଂକଳ୍ପକେ ନୂଆ ଦିଗ୍ ଦେଶି। ସମିଆ ସହିତ ଦେଶର ଆୟକର ବ୍ୟବସ୍ଥା ଭିଲ୍ ଅତ୍କା ସ୍ୱଚ୍ଛ, ସରଳ ଆଉ ଡିଜିଟାଲ ହୋଇପାରିଛେ। ଇ ଫାଇଲିଂ, ଅନ୍ଲାଇନ୍ ରିଫଣ୍ଡ, ପ୍ୟାନ୍ ଆଧାର ସଂଯୋଗ ବାଗି ବ୍ୟବସ୍ଥା କରଦାତାଙ୍କ ଲାଗି ପ୍ରକ୍ରିୟାକେ ଆହୁରି ସହଜ କରିଛେ। ଆଜିର ଦିନେ ଭିନ୍ ଭିନ୍ ଜାଗାନ ସଚେତନତା କାର୍ଯ୍ୟକ୍ରମ କର୍ମଶାଳାର ଆୟୋଜନ କରାଯାଉଛେ। ଶେଷ ମୁଖ୍ୟ ଖବର ଫେରଖାଏ। ଭକ୍ତିମୟ ପରିବେଶ ଭିତରେ ଶ୍ରୀକ୍ଷେତ୍ର ପୁରୀନ ଚାଲିଛେ ମହାପ୍ରଭୁଙ୍କର ବାହୁଡ଼ା ଯାତ୍ରା। ଭିନ୍ ଭିନ୍ ପ୍ରସଙ୍ଗକେ ନେଇକରି ବିରୋଧୀ ଦଳର ସଦସ୍ୟମାନଙ୍କର ହୋହଲ୍ଲା ଜାରି ରହିବାରୁ ସଂସଦର ଦୁଇ ଗୃହ ଆଇବା ସୋମବାର ତକ୍ ହେଲା ମୁଲତବୀ। ପ୍ରଶ୍ନପତ୍ର ପ୍ରଘଟ ମାମଲା ଓ ପରୀକ୍ଷା ସମୟଥି ଅନିୟମିତତା ଅଟକାବାର୍କେ ଫାଷ୍ଟ୍ରାକ୍ କୋର୍ଟ ସ୍ଥାପନାକେ ନେଇକରି ଚିଠା ବିଲ୍କେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ଆଉର୍ ରାଜ୍ୟ ଶିଳ୍ପ ଓ ସୂଚନା ପ୍ରଯୁକ୍ତି କ୍ଷେତ୍ରଥି ନୂଆ ବିପ୍ଳବର ଶୁଭାରମ୍ଭ ହୋଇଛି କହିଲେ ମୁଖ୍ୟମନ୍ତ୍ରୀ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: ଆକାଶବାଣୀ ସମ୍ବଲପୁର ସମୟ ରାତି 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ଏବଂ ପରେ ପରେ ଶୁଣିପାରିବେ ଜିଲ୍ଲା ହାଲଚାଲ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ, ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂହ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା, ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି, ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ, ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। କେନ୍ଦ୍ର କ୍ୟାବିନେଟ୍ ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷାରେ ହେଉଥିବା ଅନିୟମିତତା ମାମଲାରେ ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ଏବଂ କଠୋର ଦଣ୍ଡ ନିଶ୍ଚିତ କରିବାକୁ ଏକ ଚିଠା ବିଧେୟକକୁ ଆଜି ମଞ୍ଜୁରି ପ୍ରଦାନ କରିଛନ୍ତି। ସଂସଦ ଭବନ ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ଚିଠା ବିଲ୍କୁ ଅନୁମୋଦନ ମିଳିଛି। ଏହି ପ୍ରସ୍ତାବିତ ଆଇନ ଆସନ୍ତା ସପ୍ତାହରେ ସଂସଦରେ ଉପସ୍ଥାପନ ହେବାର ସମ୍ଭାବନା ରହିଛି। ପ୍ରଶ୍ନପତ୍ର ପ୍ରଘଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ଥିବା ଏକ ବିଲ୍ ସଂସଦରେ ଆଗତ କରାଯିବ ବୋଲି ଗତକାଲି ପ୍ରଧାନମନ୍ତ୍ରୀ ଏକ ଭିଡ଼ିଓ ବାର୍ତ୍ତାରେ ଘୋଷଣା କରିଥିଲେ। ଆର୍ଥିକ ବ୍ୟାପାର ସମ୍ପର୍କିତ କ୍ୟାବିନେଟ୍ କମିଟି ଦେଶରେ 3 ସ୍ୱତନ୍ତ୍ର କେମିକାଲ ପାର୍କ ପ୍ରତିଷ୍ଠା ପାଇଁ ଭାରତ ଶିଳ୍ପ ବିକାଶ ଯୋଜନା ରସାୟନ ବା ଭବ୍ୟ ରସାୟନ ଯୋଜନାକୁ ମଞ୍ଜୁରି ଦେଇଛନ୍ତି। ଏହି ଯୋଜନା ବିଷୟରେ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିଲା। ଆଜି ଅପରାହ୍ନରେ ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଏହି ଯୋଜନା ପାଇଁ ମୋଟ 3030 କୋଟି ଟଙ୍କାର ଆର୍ଥିକ ବ୍ୟୟ ବରାଦ କରାଯାଇଛି। ଏଥିମଧ୍ୟରୁ 3000 କୋଟି ଟଙ୍କା ପାର୍କ ଭିତରେ ସାଧାରଣ ଭିତ୍ତିଭୂମି ସୁବିଧା ଓ ମୌଳିକ ଉପଯୋଗିତା ପାଇଁ ଖର୍ଚ୍ଚ ହେବ ଏବଂ 30 କୋଟି ଟଙ୍କା ପ୍ରଶାସନିକ ଖର୍ଚ୍ଚ ଭାବେ ବିନିଯୋଗ କରାଯିବ। କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଥିବା ବଲ୍ଲାରୀ ଗୁଣ୍ଡକାଲ ରେଳ ସେକ୍ସନର ତୃତୀୟ ଏବଂ ଚତୁର୍ଥ ଲାଇନ୍ ନିର୍ମାଣକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛନ୍ତି। ଏଥିପାଇଁ ମୋଟ 1264 କୋଟି ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଭାରତୀୟ ରେଳବାଇର ନେଟୱାର୍କ ପ୍ରାୟ 46 କିଲୋମିଟର ସମ୍ପ୍ରସାରିତ ହେବ ବୋଲି ନୂଆଦିଲ୍ଲୀଠାରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସଂସଦର ଉଭୟ ସଦନକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିଭିନ୍ନ ପ୍ରସଙ୍ଗକୁ ନେଇ କ୍ରମାଗତ 5ମ ଦିନ ପାଇଁ ଗୃହରେ ହଟ୍ଟଗୋଳ ଜାରି ରହିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟସଭାରେ ଦ୍ୱିତୀୟ ମୁଲତବୀ ପରେ ଅପରାହ୍ନ 2ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜାତୀୟ ସମ୍ମାନ ଅପମାନ ପ୍ରତିରୋଧ ସଂଶୋଧନ ବିଲ୍ 2026 ଆଗତ କରିଥିଲେ। ବିଲ୍ ଆଗତ ହେବା ପରେ ପୁନର୍ବାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଉପାଧ୍ୟକ୍ଷ ହରିବଂଶ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ପୂର୍ବାହ୍ନ 12ଟାରେ ପ୍ରଥମ ମୁଲତବୀ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣ ପ୍ରଶ୍ନକାଳ ଚଳାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ ଅପରାହ୍ନ 2ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ବେଳେ କାର୍ଗିଲ୍ ଯୁଦ୍ଧର ଶହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହ ସଦନରେ ନୀରବ ପ୍ରାର୍ଥନା କରାଯାଇଥିଲା। କାର୍ଗିଲ୍ ବିଜୟ ଦିବସ ଦେଶର ସାର୍ବଭୌମତ୍ୱ ରକ୍ଷା କରିଥିବା ସୈନିକମାନଙ୍କ ବୀରତ୍ୱକୁ ସମ୍ମାନ ଜଣାଏ ବୋଲି ଅଧ୍ୟକ୍ଷ ଶ୍ରୀ ରାଧାକ୍ରିଷ୍ଣନ୍ କହିଥିଲେ। ଏହାପରେ ଶୂନ୍ୟକାଳରେ ବିରୋଧୀ ଦଳ ସଦସ୍ୟଙ୍କ ପକ୍ଷରୁ ହଟ୍ଟଗୋଳ ଜାରି ରହିବାରୁ ଗୃହକୁ 12ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ଲୋକସଭାରେ ମଧ୍ୟ ଅନୁରୂପ ସ୍ଥିତି ପରିଲକ୍ଷିତ ହୋଇଥିଲା। ମଧ୍ୟାହ୍ନ 12ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବାବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଥିଲେ, ସରକାର ପ୍ରଥମ ଦିନରୁ ହିଁ ନିଟ୍ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। କଂଗ୍ରେସର କେତେକ ସର୍ତ୍ତ ଯୋଗୁଁ ଆଲୋଚନା ଆଗକୁ ବଢ଼ିପାରୁନାହିଁ ବୋଲି ଶ୍ରୀ ରିଜିଜୁ କହିଛନ୍ତି। ଗୃହର ସ୍ୱାଭାବିକ କାର୍ଯ୍ୟ ପାଇଁ ସେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ନିଜ ଦଳର ସଦସ୍ୟମାନଙ୍କୁ ମାର୍ଗଦର୍ଶନ କରିବାକୁ ଅନୁରୋଧ କରିଛନ୍ତି। ପୀଠାସୀନ ଅଧିକାରୀ ଜଗଦମ୍ବିକା ପାଲ୍ ବିରୋଧୀଙ୍କୁ ଗୃହ ଚଳାଇବାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ମାତ୍ର ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ପୂର୍ବାହ୍ନ 11ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କାର୍ଗିଲ୍ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂ ଆଜି ନୂଆଦିଲ୍ଲୀରେ ସିଜେପି ପ୍ରତିନିଧି ଦଳକୁ ଭେଟିଛନ୍ତି। ବୈଠକ ପରେ ଗଣମାଧ୍ୟମ ସହ ଆଲୋଚନା କରି ଶ୍ରୀ ନଡ୍ଡା କହିଛନ୍ତି, ଆଲୋଚନା ସମୟରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ନେଇ ସିଜେପିର ଦାବିଗୁଡ଼ିକୁ ସେମାନେ ଶୁଣିଛନ୍ତି। ସିଜେପି ପକ୍ଷରୁ ତିନୋଟି ମୁଖ୍ୟ ଦାବି ଉପସ୍ଥାପନ କରାଯାଇଛି ଏବଂ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ରୋକିବା ପାଇଁ କେତେକ ସଂସ୍କାରମୂଳକ ପଦକ୍ଷେପ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ସରକାର ଆସନ୍ତାକାଲି ଏହି ପ୍ରତିନିଧି ଦଳ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା କରିବେ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି କରିବାକୁ ଆହ୍ୱାନ ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଗଭୀର ବାଣିଜ୍ୟିକ ସହଯୋଗ ପାଇଁ ଅପାର ସମ୍ଭାବନା ରହିଛି ବୋଲି ଶ୍ରୀମତୀ ମୁର୍ମୁ କହିଛନ୍ତି। ବୁଖାରେଷ୍ଟଠାରେ ଆୟୋଜିତ ଭାରତ ଓ ରୋମାନିଆ ବ୍ୟବସାୟିକ ଫୋରମ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ରୋମାନିଆର ରଣନୀତିକ ଅବସ୍ଥିତି, ଦକ୍ଷ ଶ୍ରମଶକ୍ତି ଏବଂ ୟୁରୋପୀୟ ସଂଘ ସହ ଏହାର ମଜବୁତ ସମନ୍ୱୟ ଏହାକୁ ଭାରତ ପାଇଁ ଏକ ଦୃଢ଼ ଅଂଶୀଦାର ଭାବେ ଗଢ଼ି ତୋଳିଛି। ପ୍ରସ୍ତାବିତ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ଚୁକ୍ତି ବାଣିଜ୍ୟ ପୁଞ୍ଜିନିବେଶ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳକୁ ପ୍ରୋତ୍ସାହିତ କରି ଆର୍ଥିକ ସମ୍ପର୍କକୁ ସୁଦୃଢ଼ କରିବାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ରାଷ୍ଟ୍ରପତି ମୁର୍ମୁ କହିଛନ୍ତି। ବ୍ୟବସାୟୀ, ଏମ୍ଏସ୍ଏମ୍ଇ ଏବଂ ଷ୍ଟାର୍ଟଅପ୍ଗୁଡ଼ିକ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବା ଦିଗରେ ଏହାର ତ୍ୱରିତ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଭାରତ ଏବଂ ରୋମାନିଆ ପ୍ରତିରକ୍ଷା ଉତ୍ପାଦନ, ଅକ୍ଷୟ ଶକ୍ତି, ଗ୍ରୀନ୍ ହାଇଡ୍ରୋଜେନ୍, ଆଣବିକ ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭଳି ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ବହୁମାତ୍ରାରେ ବୃଦ୍ଧି କରିପାରିବେ। ଏତଦ୍ବ୍ୟତୀତ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି, ନିବେଶକ ଅନୁକୂଳ ସଂସ୍କାର ଏବଂ ବିକଶିତ ଭାରତ 2047 ସଂକଳ୍ପ ବିଶ୍ୱସ୍ତରୀୟ ଭାଗିଦାରୀ ଏବଂ ପୁଞ୍ଜିନିବେଶ ପାଇଁ ବ୍ୟାପକ ସୁଯୋଗ ପ୍ରଦାନ କରୁଛି ବୋଲି ରାଷ୍ଟ୍ରପତି କହିଛନ୍ତି। ଇସଲାମାବାଦ ଯେପର୍ଯ୍ୟନ୍ତ ସୀମାପାର ଆତଙ୍କବାଦକୁ ସମର୍ଥନ କରିବା ବନ୍ଦ ନ କରିଛି ସେ ପର୍ଯ୍ୟନ୍ତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ ରହିବ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଛି। ଭାରତ ପଡ଼ୋଶୀ ଦେଶରେ ବନ୍ୟା ପରିସ୍ଥିତି ସୃଷ୍ଟି କରୁଥିବା ଅଭିଯୋଗ ସଂକ୍ରାନ୍ତ ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟକୁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଖଣ୍ଡନ କରିଛନ୍ତି। ନୂଆଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଜୟସ୍ୱାଲ କହିଛନ୍ତି, ଚଳିତ ସପ୍ତାହରେ ଜମ୍ମୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମୌସୁମୀ ଜନିତ ପ୍ରବଳ ବର୍ଷା ଯୋଗୁଁ ଚେନାବ ନଦୀର ଜଳସ୍ତର ସ୍ୱାଭାବିକ ଭାବେ ବୃଦ୍ଧି ପାଇଛି। ବାହୁଡ଼ା ଯାତ୍ରାରେ ଆଜି ପୁରୀ ଗୁଣ୍ଡିଚା ମନ୍ଦିରରୁ ଚତୁର୍ଦ୍ଧା ବିଗ୍ରହ ସିଂହଦ୍ୱାରକୁ ବାହୁଡ଼ୁଛନ୍ତି। ଅପରାହ୍ନରେ ବାହୁଡ଼ା ପହଣ୍ଡି ଶେଷ ହେବା ପରେ ମଦନ ମୋହନ, ରାମକୃଷ୍ଣ ରଥ ଉପରକୁ ବିଜେ କରିଥିଲେ। ଗଜପତି ମହାରାଜା ଦିବ୍ୟ ସିଂହଦେବ ତିନି ରଥରେ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ। ଛେରା ପହଁରା ସରିବା ପରେ ରଥରୁ ଚାରମାଳ ଫିଟାଯାଇ ଘୋଡ଼ା ଯୋଚା ଯାଇଥିଲା। ଅପରାହ୍ନ ପ୍ରାୟ 4:30 ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ଏବଂ ଶେଷରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଅଭିମୁଖେ ଟାଣିଥିଲେ। ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଶ୍ରୀନଗର ସମ୍ମୁଖରେ ପହଞ୍ଚିବା ପରେ ସେଠାରେ ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବ। ତାପରେ ରଥକୁ ଟଣାଯାଇ ସିଂହଦ୍ୱାର ନିକଟକୁ ନିଆଯିବ। ତେବେ ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବାକୁ ଥିବାବେଳେ ତିନି ରଥ ଚାରିପଟେ ବ୍ୟାରିକେଡିଂ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ପ୍ରସ୍ତାବିତ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସଫଳତାର ସହ ଶେଷ ହୋଇଛି। ଚଳିତ ମାସ 20-23 ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ ଉଭୟ ପକ୍ଷ ପ୍ରସ୍ତାବିତ ଚୁକ୍ତିର ସମସ୍ତ ଦିଗ ଉପରେ ବ୍ୟାପକ ଆଲୋଚନା କରିଛନ୍ତି। ଏକ ସନ୍ତୁଳିତ, ବ୍ୟାପକ ଏବଂ ପାରସ୍ପରିକ ଲାଭଦାୟକ ମୁକ୍ତ ବାଣିଜ୍ୟ ରାଜିନାମା ପାଇଁ ଉଭୟ ପକ୍ଷ ସେମାନଙ୍କ ପ୍ରତିଶ୍ରତିବଦ୍ଧତା ଦୋହରାଇଛନ୍ତି। ଗ୍ଲାସ୍ଗୋଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱିତୀୟ ଦିନରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ ପୁରୁଷ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ଏହି ସେମିଫାଇନାଲ୍ ମ୍ୟାଚ୍ ଆଜି ରାତିରେ ଅନୁଷ୍ଠିତ ହେବ। ଭାରତର ରବି ବୀର ଭେଙ୍କଟ ବୁଡ଼ିଗିନା ଏବଂ ଅଲି ଇମାମ ପୁରୁଷ S13 100 ମିଟର ଫ୍ରି ଷ୍ଟାଇଲ୍ ପାରା ସୁଇମିଂ ପ୍ରତିଯୋଗିତାର ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଜାପାନର ଆଇଚିଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ାର ପୁରୁଷ ଓ ମହିଳା କ୍ରିକେଟ୍ ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍ ଖେଳିବା ପାଇଁ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ଏବଂ ପାକିସ୍ତାନ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛନ୍ତି। ଏହି T20 କ୍ରିକେଟ୍ ପ୍ରତିଯୋଗିତା ଜାପାନର ଆଇଚି ପ୍ରଦେଶରେ ଥିବା ଆଥଲେଟିକ୍ ପାର୍କରେ ଖେଳାଯିବ। ମହିଳା ପ୍ରତିଯୋଗିତା 17-22 ଏବଂ ପୁରୁଷ ଟୁର୍ଣ୍ଣାମେଣ୍ଟ 24-1 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଶ୍ରେୟସ୍ ଆୟର ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେବାକୁ ଥିବାବେଳେ ହରମନପ୍ରୀତ କୌର ମହିଳା ଦଳର ନେତୃତ୍ୱ ନେବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ପ୍ରଶ୍ନପତ୍ର ପ୍ରଘଟ ଏବଂ ପରୀକ୍ଷା ଅନିୟମିତତା ମାମଲାର ତ୍ୱରିତ ବିଚାର ପାଇଁ ଫାଷ୍ଟ୍ରାକ୍ କୋର୍ଟ ପ୍ରତିଷ୍ଠା ସଂକ୍ରାନ୍ତ ଚିଠା ବିଧେୟକକୁ କ୍ୟାବିନେଟ୍ର ଅନୁମୋଦନ। ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା, ଡକ୍ଟର ଜିତେନ୍ଦ୍ର ସିଂ ଓ ସିଜେପି ପ୍ରତିନିଧି ଦଳ ମଧ୍ୟରେ ଆଲୋଚନା। ଭାରତ ଓ ରୋମାନିଆ ମଧ୍ୟରେ ଅର୍ଥନୈତିକ ଓ ପୁଞ୍ଜିନିବେଶ ସମ୍ପର୍କ ବୃଦ୍ଧି ପାଇଁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ପାକିସ୍ତାନ ସୀମାପାର ଆତଙ୍କବାଦକୁ ସମର୍ଥନ ବନ୍ଦ ନ କରିବା ପର୍ଯ୍ୟନ୍ତ ସ୍ଥଗିତ ରହିବ ସିନ୍ଧୁ ଜଳ ଚୁକ୍ତି, ସ୍ପଷ୍ଟ କଲା ଭାରତ। ଏବଂ ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କୁ ଉନ୍ନୀତ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
2: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ବୌଦ୍ଧ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ବୌଦ୍ଧ ସମ୍ବାଦଦାତା ସମ୍ପଦ କୁମାର ଅଗ୍ରୱାଲ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। କୃଷି ପ୍ରଧାନ ବୌଦ୍ଧ ଜିଲ୍ଲାରେ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଚାଷୀଙ୍କୁ ମାଗଣା ଚାରା ସବସିଡି ଏବଂ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଉଦ୍ୟାନ କୃଷିଭିତ୍ତିକ ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟାକରଣକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଥିବା ଜିଲ୍ଲାର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଶୁଭେନ୍ଦୁ ବିଶ୍ୱାସ କହିଛନ୍ତି।
3: ରାଜ୍ୟ ସରକାର ଗୋଟେ ଯୋଜନା କରିଛନ୍ତି ସ୍ପେଶାଲ କ୍ରପ ସ୍ପେସିଫିକ୍ ସ୍କିମ୍। ଏଇ ମାଧ୍ୟମରେ ଯେଉଁ ଚାଷୀ ଭାଇ ଅଛନ୍ତି ବୌଦ୍ଧ ଜିଲ୍ଲାରେ ତାଙ୍କେ ବହୁତ ଉପକୃତ ହେଉଛନ୍ତି। ଯଦି କହିବି ଆମର ଯେମିତି ପିଜୁଳି ଚାଷ ପାଇଁ ଏଇଠି କେତେ ଚାଷୀ ଅଛନ୍ତି ସେମାନେ ଭଲ ଲାଭ ପାଉଛନ୍ତି ଏବଂ କଦଳୀ ଚାଷ ଉପରେ ବି ସେ ଗୁରୁତ୍ୱ ଦିଆହେଇଛି, ଅମୃତଭଣ୍ଡା ଚାଷ ଉପରେ ବି ଗୁରୁତ୍ୱ ଦିଆହେଇଛି। ଏହି ସ୍କିମ୍ ମାଧ୍ୟମରେ ଡ୍ରିପ୍ ଇରିଗେସନ୍ଟାକୁ ଆମେ ପ୍ରାଧାନ୍ୟ ଦେଇଛୁ। ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ସ୍କିମ୍ ଏଇଟା, କେନ୍ଦ୍ର ସରକାରଙ୍କର ସ୍କିମ୍ ଆମେ କନ୍ଭର୍ଜେନ୍ସ କରିକି ଏଇ ଯେଉଁ ଫ୍ରୁଟ୍ ସ୍ପେସିଫିକ୍ ସ୍କିମ୍ ସହିତ ଯୋଡ଼ି କାର୍ଯ୍ୟକାରୀ କରାହେଉଛି। ବହୁତ ଲୋକ ଏଥିରୁ ଉପକୃତ ହେଉଛନ୍ତି। ତାପରେ ଯଦି ଦେଖିବା ଆମର MIDH ସ୍କିମ୍ ବି ପ୍ଲାଣ୍ଟେସନ୍ ଚାଲିଛି ଏବଂ ତା ସହିତ ଯେଉଁ ମସରୁମ୍ ପ୍ରଡକ୍ସନ୍ ୟୁନିଟ୍ ଅଛି ଆମର ଏଇଠି ସେଲ୍ଫ ହେଲ୍ପ ଗ୍ରୁପ୍ ମା ମାନେ ବି ଉପକୃତ ପାଉଛନ୍ତି, ଚାଷୀମାନେ ବି ସେଲ୍ଫ ହେଲ୍ପ ଗ୍ରୁପ୍ ମାଧ୍ୟମରେ ସ୍କିମ୍ର ସୁବିଧା ପାଉଛନ୍ତି। ଯେମିତି 2 ଲକ୍ଷ ଟଙ୍କା ଖର୍ଚ୍ଚ କରିକି 1 ଲକ୍ଷ ଟଙ୍କାର ସବସିଡି ପାଉଛନ୍ତି, ପିଆଜ ସହାୟତା ଗୃହ 2 ଲକ୍ଷ ଟଙ୍କାର ପ୍ରୋଜେକ୍ଟ 1 ଲକ୍ଷ ଟଙ୍କା ସବସିଡି ପାଇକି ବି ପିଆଜ ସହାୟତା ଗୃହ କରୁଛନ୍ତି ଏବଂ ଚାଷୀ ଭାଇମାନେ ଉପକୃତ ଏଥିରେ ହେଉଛନ୍ତି।
2: ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ ଉଲ୍ଲାସର ସହ ବାହୁଡ଼ା ଯାତ୍ରା ସମ୍ପନ୍ନ ହୋଇଛି। 9 ଦିନର ଗୁଣ୍ଡିଚା ଲୀଳା ପରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଳଭଦ୍ର ଓ ସୁଭଦ୍ରା ରତ୍ନବେଦୀକୁ ବାହୁଡ଼ୁଛନ୍ତି। ବିଭିନ୍ନ ମାଉସୀମା ମନ୍ଦିରରେ 3 ଠାକୁର ଦଶାବତାର ବେଶରେ ଦର୍ଶନ ଦେଇଥିବା ବେଳେ ପରମ୍ପରା ଅନୁଯାୟୀ ରଥ ଛୁଆଁ ନୀତି ମଧ୍ୟ ସମ୍ପନ୍ନ ହୋଇଛି। ଓଡ଼ିଶା ସୋସାଇଟି ଫର୍ ସୋସିଆଲ ଅଡିଟ୍ ଆକାଉଣ୍ଟେବିଲିଟି ଆଣ୍ଡ ଟ୍ରାନ୍ସପେରେନ୍ସିର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁ ଓ ସୋସିଆଲ ଅଡିଟ୍ ବିଶେଷଜ୍ଞ ପୁଷ୍ପାଞ୍ଜଳି ସାବତ ବୌଦ୍ଧ ଗସ୍ତ କରି ମନରେଗା ଏବଂ ଭିଭିଜିରାମଜୀ ଯୋଜନାର ସାମାଜିକ ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାସ୍ତରୀୟ ବୈଠକ ସହ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ସବୁଜ ପତାକା ଦେଖାଇ ରଥକୁ ଉଦ୍ଘାଟନ କରିଥିଲେ। ଏହି ରଥ ଜିଲ୍ଲାର ବିଭିନ୍ନ ଗ୍ରାମ ବୁଲି ଖରିଫ ଧାନ ଫସଲ ବୀମା ପଞ୍ଜୀକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ। ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବୌଦ୍ଧ ଜିଲ୍ଲାର ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ଦାବି ଆପତ୍ତି ଗ୍ରହଣ କ୍ଷେତ୍ରସ୍ତରୀୟ ଯାଞ୍ଚ ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି। ବିକଶିତ ଭାରତ ଗ୍ରାମ ରୋଜଗାର ଓ ଆଜୀବିକା ମିଶନ ଯୋଜନାର ପ୍ରଭାବଶାଳୀ ରୂପାୟନ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ ବିଭାଗୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି, ସ୍ଥାୟୀ ସମ୍ପଦ ନିର୍ମାଣ ଏବଂ କୃଷି ସହ ଉଦ୍ୟାନ କୃଷି, ମତ୍ସ୍ୟଚାଷ ଓ ଜଳସେଚନର ବିକାଶ ଉପରେ ଆଲୋଚନା ହୋଇଛି। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ବୌଦ୍ଧ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ବାୟୋଫ୍ଲକ୍ ସମେତ ଆଧୁନିକ ମତ୍ସ୍ୟଚାଷକୁ ପ୍ରୋତ୍ସାହନ ଦେବା ପାଇଁ ମତ୍ସ୍ୟଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ବଣ୍ଟନ କରାଯାଇଛି। ବୈଜ୍ଞାନିକ ପଦ୍ଧତି ଓ ସରକାରୀ ଯୋଜନାର ସଦୁପଯୋଗ ମାଧ୍ୟମରେ ଆୟ ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି। ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କୁ ସମୟ ମଧ୍ୟରେ ପେନ୍ସନ୍ ଓ ଅନ୍ୟାନ୍ୟ ଅବସରକାଳୀନ ପ୍ରାପ୍ୟ ପ୍ରଦାନ ନେଇ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଛି। ବିଚାରାଧୀନ ପେନ୍ସନ୍, ଗ୍ରାଚୁଇଟି ଏବଂ ଅନ୍ୟାନ୍ୟ ମାମଲାର ଅଗ୍ରଗତି ସମୀକ୍ଷା କରାଯାଇ ଶୀଘ୍ର ସମାଧାନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କଟକ ଜିଲ୍ଲା ସମ୍ପର୍କରେ।
4: ଶୁଣୁଥିଲେ ଜିଲ୍ଲା ହାଲଚାଲ।
0: କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ରାତି 7:30। ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ବହୁ ଜୁହାର
1: ଜୁହାର ଜୁହାର
0: ବେଲେ ଇଟା ଆଜି କେନ୍ତା ଇଫାଲେ ଇଟା ଦେଖ ତ ମୁଇଁ ଭାବିଲି ଯେ କିଏ ଗୋଟେ ଇଟା ଆସିଲେ ଯେ ଦେଖିଲା ବେଳକେ ବହୁ ଆସିଛନ୍ ଇଟା ଆଜି
1: ହଁ ପରିଗସରୁ ବି କାଁ କରବ ସବୁ ବଡ଼ଖା ଦାଦା ମାନେ ନାନି ମାନେ କହିଲେ ତ ଏ କବାର ବୁତାତି ଯେନ୍ ଘାଟି ହଉଛୁ ଯାଇକିରି ବୈଠକି ଆଡ଼ୁ ବୁଲି କେନ୍ଦ୍ରି କରି ଆଇତୁ ବେଲେ ପାଞ୍ଚଟା କଥା ଜାଣିତୁ କି ନାଇଁ ପାଞ୍ଚଟା ବିଷୟ ତି ଚର୍ଚ୍ଚା ହଉଛେ
0: ହଁ ତ ଭଲ କଲ ଗୋ ବୋ
1: ବେଲେ ହେଥିଲାଗି ବୁଲି ଆସି ଘାଁ ବୋଲି ବୋଲ ତ
0: ହଁ ତ ଯେ ଆଜି କାଁ ଦିନଟା ଯାଇଛ କି ନାଇଁ
1: ହଏ ଗୋ ଏଜ୍ ପରେ ବାହୁଡ଼ା ଏ
0: ବେଲେ କେନ୍ତା କେନ୍ତା ତମର ଫାଲେ ହେଲା ଆଜି ଏଟା
1: ଆମର ଫାଲର କଥା କହିବ ବେଲେ ତ ବି ମୋର ଛୁଆ ଦିନର କଥା ସୋର ହେଇଯାଇସି ଗୋ
0: ହଁ କେନ୍ତା କରୁଥିଲ ଛୁଆଦିନେ
1: ଛୁଆଦିନେ ଆର୍ କାଣା ଯାତ୍ରା ଦେଖାକେ ତ ଆମେ ନିଦାନ କରିଥାଉ କେନ୍ତାକିରି ଯାତ୍ରା ଦେଖି ବାହାରିମୁ ଯାତ୍ରା ଦେଖା ଆମର ଦାଦା ମାମା ଦେବେ ବୋଲିକିରି
0: ଓହୋ
1: ଆର୍ ବାହୁଡ଼ାଟା ଗଲେ ବି କହିବ ବେଲେ ଆମର ବଡ଼ ତିହାର ନି କେ
0: ହଁ ତ
1: ଆମର ମହାପୁରୁ ଯେନ୍ ବାହାରୁଛନ୍ ମାଉସୀ ମା ଗୁଡ଼ିନୁ ଫିରିକିରି ଆଇବେ ତାଙ୍କର ବେଲେ ସେଥିର୍ ଲାଗି ବୋଲିକିରି ଠାନେ ଠାନେ ଯେନ୍ ଆମର ଯାତ୍ରା ମାନେ ହଉଛେ ଆମର ଗାଁ ମାନକେ ବୋଲୁଛ ଯେନ୍ ଯାତ୍ରା ହୁଏ ଆମର ପୁରୀ ଠାନେ କାନ ନୀଲାଦ୍ରି ବିଜେଟା ଦୁସରା ଦିନେ ହଉଛେ ଆମର ତ ସେଇ ଦିନେ ମହାପୁରୁ ଗୁଡ଼ିକେ ଢୁକେଇ ନିଅନ୍ ବେଲେ ସେନେ ବୋଲୁଛ ବଢ଼ିଆ କରି କୀର୍ତ୍ତନ ହେବା ତାପରେ ଲକ୍ଷ୍ମୀ ନାରାୟଣ ବୋଲି ବି ହେବା ହେଲା ବେଲେ ସେନେ ବୋଲୁଛ ବଢ଼ିଆ କରି ଗୀତ ବାଦ୍ୟ ହଉଥିବା ସବୁ ଆଉ ଯେ ଇ ପଦେ କେ ସେ ପଦେ କହୁଥିବେ ହେଟା ଶୁଣବାର୍ ଲାଗି ଯେତ୍କି ଭିଡ଼ ଯେ କାଁ କହିବ ବାହୁଡ଼ା ଦିନେ ଆମର ଫାଲେ ଯେ ସେ ଆମର ସୁଭଦ୍ରା ମା ତାଙ୍କର ଯାଇଥିସନ୍ ବୁଲି ତାଙ୍କର ଦଦା ସାଙ୍ଗେ ବେଲେ ସେଟାକେ ଯେତେବେଲେ କହୁଥିସନ୍ ମହାଲକ୍ଷ୍ମୀ ମା ଋଷି ଛନ୍ନି ଭିତରକେ ଢୁକି ନାଇଁ ଦଉଥାନ୍ ବେଲେ ସେଥିର୍ ଲାଗି ତାଙ୍କର ଦଦାର ଆଡୁ ଯେନ୍ କହି ଲାଗସନ୍ ପଦେ ବେଲେ ତୁନ୍ ପଡ଼ ଭଟକି କେତେ କହୁଛୁ ବୋଲିକିରି ମହାଲକ୍ଷ୍ମୀ ଗଲେ ସେଟାକେ ରିସ୍ମି ହେସନ୍ ବେଲେ ଆମର ସୁଭଦ୍ରା ମା କାଁ ବୋଲବେ ତାନୁ ଆନଗ ଦଦା ତେତେଲ ଝାଟ ବୋହୁ କେ ନେମା ବାଟେ ବାଟ
0: ଇଟା ଶୁଣିଲି ଏଟା ପହିଲା ମୁଇଁ ତ
1: ଏନ୍ତା ତ ହସି ମଜାକ ହେଇକିରି ଗୁବି ଉଷ୍ନାକି ତି ପିଠା ପନା କେତେ କରୁଛୁ ତିହାର ବାହାର ଆମର ଯେତେ ଯାହା କଲେ ବି ଗୁଟେ ଆମର ଭିତରେ ଉଷ୍ନାକିଟେ ଗହକିଟେ ଦେଖବାର୍କେ ମିଲ୍ସି ନେ କେ
0: ହଁ ତ ଠିକ୍ କହିଲ ବୋ ଯେ ବୋ ଆଜି ଏତେ ଭଲ ଦିନେ ଗୀତଟେ ଶୁନା ତ କି କେନ୍ତା ଯେ
1: ହଁ ଆ ଖାଲି ବହୁ ଏରକେଲ ମିତାର ଗପୁଛେ ବୋଲୁଛ ତୁମର ଲାଗି ଗୀତ ବି ରଖିଛେ ଗୋ ବଢ଼ିଆ ଗୀତଟେ ବାଛିକିରି ରଖିଛେ
0: ବେଲେ ଶୁନ୍ମା
1: ଶୁନ୍ମା ଗୀତଟାକେ ଗାଇଛନ୍ ଧନେଶ୍ୱର ଦାସ ଆର୍ ଲେଖିଛନ୍ ଶାନ୍ତନୁ ପୁରୋହିତ ଶୁନ ତ କେନ୍ତା ଭାବ ସର୍ ସର୍ ଗୀତଟେ ଯେ
0: ହଉ

0: କୁନ୍ଦୁରୁ, ପୁଟଲ, ଜହ୍ନି, ମାଖନ ଇ ସବୁ କିସମର ଚାଷ କରିଯାଉଛନ୍। ହେଲେ ଠିକ୍ ହିସାବରେ ଯଦି ଚାଷୀମାନେ ଯଦି ଯେନ୍ ଲୁହ ଜାତିଆ ଆମର ପନିପରିବା ଚାଷ କରୁଛନ୍, ବତରେ ବତରେ ଯଦି ନି କଲେ, ବତରେ ବତରେ ତାର ଯଦି ନି ରହିବା କି ଜହ ପାନ୍ ହେଇଯିବା ବେଲେ ବି ଜର୍କି ଯାଏସି, ସେଥିର୍ଲାଗି ବୋଲିକିରି ସବୁକେ ନିଘା ଦେବାର କଥା। ତାରୁ ତାରୁ କେନ୍ତାକିରି ତାମାନେ ଆମେ ଉଷୋ ସାର ଠିକ୍ ହିସାବରେ ଜମା, ଖତ ସାରଟା ଆର ଅତକା ଅମଲ ପାଇପାରବା, ସେଥିର୍ଲାଗି ବୋଲିକିରି ଚାଷ କରବାର ଆଗୁନୁ ସବୁ ଜାଣବାର କଥା। ଆସୁନ୍, ହେନ୍ତା ଆଜିର ଆଲୋଚନାର ବିଷୟ ଅଛି, ବର୍ଷାଦିନିଆ ଲୌହ ଜାତୀୟ ପନିପରିବାରେ ଖତ ସାର ପରିଚାଳନା ଓ ରୋଗ ପୋକ ନିୟନ୍ତ୍ରଣ ଏବଂ ହରମୋନର ପ୍ରୟୋଗ। ଏ ବିଷୟ ଦିନ କହିବାର ଲାଗି ଯାଇଛନ୍ ପ୍ରାର୍ଥନା ମହାନ୍ତି, କ୍ଷେତ୍ର ପରିଚାଳିକା ହିସାବେ ଆମର କୃଷି ବିଜ୍ଞାନ କେନ୍ଦ୍ର ବରଗଡ଼ଠାରେ ଅଛନ୍। ପହିଲା ଆମର ଆକାଶବାଣୀ ସମ୍ବଲପୁର କୃଷି ସଂସାର କାର୍ଯ୍ୟକ୍ରମକେ ଆପଣଙ୍କୁ ସ୍ୱାଗତ। ଆଜ୍ଞା ଜୁହାର।
1: ଜୁହାର
0: ଆଜ୍ଞା। ଦେଖୁନ୍, ଆମେ ତ ହେନ୍ତିକିରି ବର୍ଷାଦିନିଆ ପନିପରିବା ଚାଷ କରି ଆସୁଛୁ, ହେଲେ ଯେତେବେଳେ ବି ଚାଷୀ ଭାଇ ଭଉଣୀମାନେ ଲୌହ ଜାତୀୟ ପନିପରିବା ଚାଷ କରୁଛନ୍, ଲୌହ ଜାତୀୟ ପନିପରିବା ଯେନ୍ ଚାଷ କରୁଛନ୍, ଏଥିରେ ତାମାନେ କେନ୍ କେନ୍ କିସମର ଲୌହ ଜାତୀୟ ପନିପରିବା ଅଛି ସେଟା ଟିକେ ବୁଝେଇକରି କହନ୍ତୁ।
1: ଲୌହ ଜାତୀୟ ପନିପରିବା ମଧ୍ୟରେ ସାଧାରଣତଃ ଆମର ସବୁ ଚାଷୀ ଭାଇ ଜାଣିଥିବେ କି ପହିଲା ଆମର କାକେଟ, କରଲା, ତାପରେ ଆପଣଙ୍କର କୁନ୍ଦୁରୁ, ପୋଟଳ, ଲାଉ, କଖାରୁ ଇତ୍ୟାଦି ଅନ୍ୟତମ। ଏଇ କାକେଟ ଜାତୀୟ ପନିପରିବାକୁ ଆମେ ସାଧାରଣତଃ ଖରାଦିନେ ଚାଷ କରିପାରିବା ଏବଂ ବର୍ଷା ଦିନେ ମଧ୍ୟ ଚାଷ କରିପାରିବା।
0: ଆଜ୍ଞା। ଆଚ୍ଛା, ଏଇ ଯେନ୍ ଆପଣ କହିଲେ କୁନ୍ଦୁରୁ, କାକେର, ପୋଟଲ ଇ ସବୁ କିସମର ଯେନ୍ ଖରା ମାସେ ବି ଆମେ ଚାଷ କର୍ମା ଆର୍ ବର୍ଷା ଦିନେ ବି ଚାଷ କର୍ମା, ହେଲେ ବର୍ଷା ଦିନେ କାଣା ହେସି, ଜହ ଯଦି ପାନ୍ ହେବା ବେଲେ ବି ଜର୍କି ଯାଏସି, ଆରୁ ଇଥିର୍ଲାଗି ବୋଲିକି ଯେନ୍ ଯଦି ଆମେ ଠିକ୍ ହିସାବରେ ଖାଦ ସାର ନି ଦେମା ବେଲେ ବି ଗଛଟା ଠିକ୍ ହିସାବରେ ବଢ଼ି ନି ପାରେ ଆର୍ ଯେତ୍କି ଅମଲ ହେବାର କଥା ବି ହେଇନି ପାରେ। ଯେନ୍ ଖତ ସାରଟା କେନ୍ ହିସାବରେ ଦେବାର କଥା ଆର୍ ପାନ୍ ବର୍ଷା ମାସେ ଯେହେତୁ ହେ କେନ୍ ହିସାବରେ ତାମାନେ ତାର ପରିଚାଳନା କରିବା କଥା, ସେ କଥା ଟିକେ ବୁଝେଇ କରି କହୁନ୍।
1: ପହିଲେ ତ ଚାଷୀ ଭାଇମାନଙ୍କୁ କହି ରଖିବାକୁ ଚାହିଁବି କି ଆପଣ ଚାଷ କେନ୍ ବି ପରିବା ଚାଷ କରିବା ପୂର୍ବରୁ ଆପଣ ପହିଲା ମୃତ୍ତିକା ପରୀକ୍ଷା କରାଇ ନିଅନ୍ତୁ, କାରଣ ମୃତ୍ତିକା ପରୀକ୍ଷା କରାଇ ସାରିଲା ପରେ ଆମେ ଜାଣିବା କି କ୍ଷେତରେ ଆମର କେତେ ପରିମାଣର ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ୍ କେତେ ପରିମାଣର ଅଛି। ତ ସେ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ଼ ଯେଉଁ ଆମର ଲେଖା ହେଇଥିବ ନା, ଯବକ୍ଷାରଜାନ କେତେ ଦେବା କଥା, ଫସ୍ଫରସ୍ କେତେ ଦେବା କଥା, ପଟାସ୍ କେତେ ଦେବା କଥା, ସେ ଅନୁସାରେ ଆମେ ଅନୁମୋଦିତ ପରିମାଣର ଖତ ସାର ନିହାତି ଭାବରେ ଦେବା ଦରକାର। ତ ଖତ ସାର ଉପରକୁ କହିବାକୁ ଗଲେ ଆମେ ସାଧାରଣତଃ ଯେହେତୁ ଏବେ କାକୁଡ଼ି କି କଲରା ଆମେ ଲଗାଇ ଦେଇଛେ, ଅଲରେଡ଼ି ସେଟା ଜମିରେ ଅଛି ଏବଂ ସେଟା 40 ଦିନର ହେଇଗଲାଣି। ତ ଏବେ ଆମେ ଆପଣ ଲଗାଇଲା ସମୟରେ ଆମେ ସାଧାରଣତଃ ଆପଣଙ୍କର କାକୁଡ଼ି, କଲରା ଏବଂ ଜହ୍ନି ଏଥିରେ ସାଧାରଣତଃ ଯବକ୍ଷାରଜାନ ଏକର ପିଛା ଆମର ଦରକାର ହୋଇଥାଏ 20 କେଜି ଯବକ୍ଷାରଜାନ ବା ୟୁରିଆ ସାର ଆମେ ଯାହା କହୁଛୁ, 12 କେଜି ଫସ୍ଫରସ୍ ଏବଂ 20 କେଜି ପଟାସ୍ ସାର ଆବଶ୍ୟକ ହୋଇଥାଏ। ଲଗାଇଲା ସମୟରେ ଆମେ ଦେଇଦେଇଥିଲେ 10 କେଜି ଯବକ୍ଷାରଜାନ, ସମ୍ପୂର୍ଣ୍ଣ ଫସ୍ଫରସ୍ ଯେଉଁଟାକି 12 କେଜି ଫସ୍ଫରସ୍ ଏବଂ 10 କେଜି ପଟାସ୍କୁ ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରୟୋଗ କରିଦେଇଥିଲେ। ଏବେ ଯେହେତୁ ଆମର ଗଛଟି 40 ଦିନର ହୋଇଗଲାଣି, 35ରୁ 40 ଦିନର ହୋଇଗଲାଣି, ଆଉ ଯେଉଁ ଅବଶିଷ୍ଟାଂଶ ଆମର ୟୁରିଆ ସାର ଅଛି 10 କେଜି ୟୁରିଆ ଏବଂ 10 କେଜି ପଟାସ୍କୁ ଆମେ ଭଲ ଭାବରେ ପ୍ରୟୋଗ କରିଦେବା ଉଚିତ। ସବୁବେଳେ ମନେ ରଖିବେ କି ଯେତେବେଳେ ବି ଆମେ ଖତ ପ୍ରୟୋଗ କରୁଛେ ତା ପୂର୍ବରୁ ଆମେ ମାଟିକୁ ଭଲ ଭାବରେ କୋଡ଼ା ଖସା କରିଦେବା, ଯାହାଦ୍ୱାରା କି ଏଇଟା ବର୍ଷା ଦିନ ତ ବହୁତ ପରିମାଣର ଆମର ଘାସ ହେବାର ସମ୍ଭାବନା ଅଛି, ତ କୋଡ଼ା ଖସା କରିବା ଦ୍ୱାରା ଘାସ ବି ବହୁତ ପରିମାଣରେ କମିଯିବ, ତାପରେ ଆମେ ଖତ ପ୍ରୟୋଗ କରିବା। ଏହା ଗଲା ଆପଣଙ୍କର କାକୁଡ଼ି, କଲରା ଆଉ ଜହ୍ନି ପାଇଁ। ତାପରେ ଆପଣଙ୍କର ଯେଉଁ କୁନ୍ଦୁରୁ, ପୋଟଳ ପାଇଁ ଯେଉଁ ରହୁଛି ତାର ଅନୁମୋଦ ପରିମାଣର ଖତ ସାର ହେଲା ଯେଉଁଟାକି 30 କେଜି ଯବକ୍ଷାରଜାନ ଏକରକୁ ଆମେ 30 କେଜି ଯବକ୍ଷାରଜାନ, 20 କେଜି ଫସ୍ଫରସ୍ ଏବଂ 30 କେଜି ପଟାସ୍କୁ ଆମେ ଏକର ପିଛା ଦେବା। ଲଗାଇଲା ସମୟରେ ଆମେ ଦେଇଦେଇଥିଲେ 15 କେଜି ଯବକ୍ଷାରଜାନ ବା ୟୁରିଆ, 20 କେଜି ଫସ୍ଫରସ୍ ଏବଂ 15 କେଜି ପଟାସ୍କୁ ଆମେ ଦେଇଦେଇଥିଲେ। ଏବେ ଯେହେତୁ ପୋଟଳ ଗଛଟି ଆପଣଙ୍କର ହେଇଗଲାଣି 40 ଦିନର, ତ ଅବଶିଷ୍ଟାଂଶ 15 କେଜି ଯବକ୍ଷାରଜାନ ଏବଂ 15 କେଜି ପଟାସ୍କୁ ଆମେ ଭଲ ଭାବରେ ଗଛ ମୂଳରେ ପ୍ରୟୋଗ କରିବା। ଏଥିରେ ବି ଆପଣ କୋଡ଼ା ଖସା କରିକି ଅନାମଧି ଘାସମାନ ବାଛିଦେବା ଉଚିତ।
0: ଆଜ୍ଞା, ଏଇଟା ତ ବଢ଼ିଆ କଥାଟେ କହିଲେ। ହେଲେ ଗୋଟେ ଜିନିଷ ଦେଖୁନ୍, ବର୍ଷା ମାସେ ପ୍ରାୟ ତାମାନେ ଯେତେବେଳେ ଆମେ ଖତ ସାର ଦଉଛୁ, ଘାସ ଲଟା ମାନେ ଚାପି ଯାଏସି, ତ ଏଇ ଘାସ ଲଟାକେ କେନ୍ତା କରି ଆୟତ କରବାର କଥା। ଆର୍ ଗୋଟେ କଥା, ଚାଷୀ ଭାଇ ଭଉଣୀ ମାନେ କାଣା କରସନ୍, ଲୌହ ଜାତୀୟ ଯେତ୍କି ପନିପରିବା ଚାଷ କରୁଛୁ, ଯେନ୍ କୁନ୍ଦୁରୁ, ଆମର କାକେର, ପୋଟଲ ଏସବୁ ଯେନ୍ ଚାଷ କରୁଛୁ, ତାର ଭିତରେ ବି ଆମେ ଅଲଗା ଅଲଗା କିସମର ଫସଲ ମାନେ ଚାଷ କରୁଛୁ, ସେଟା କେନ୍ ହିସାବରେ କରବାର କଥା ଟିକେ କହନ୍ତୁ।
1: ଆମର ବର୍ଷା ଦିନେ ମେନଲି ମୁଖ୍ୟ ସମସ୍ୟା ହେଉଛି ଘାସ, କାରଣ ଘାସ ଏତେ ପରିମାଣ ଆପଣ ଯଦି ବି ବାଛିଥିବେ ଘାସ, ଆପଣ 10 ଦିନ ପରେ ପୁଣି ଆଉଥରେ ଘାସ ଗଛ ଉଠିଯାଇଥିବ। ତ ପହିଲା ଚାଷୀମାନଙ୍କୁ କହିବାକୁ ଚାହିଁବି କି ଆପଣ ଯେତେବେଳେ ଶେଷ ଓଡ଼ ଚାଷ କରୁଛନ୍ତି ସେଇ ଟାଇମ୍ରେ ଆମେ ପେଣ୍ଡିମିଥାଲିନ୍ ତାକୁ ବ୍ୟବହାର କରିଦେଇପାରିବା। ଯଦି ବି ସେଇ ଟାଇମ୍ରେ ଆମେ ପେଣ୍ଡିମିଥାଲିନ୍ ବ୍ୟବହାର ନ କରିଛେ, ଏବେ କ'ଣ କରିବେ ନା, ଆମେ ଯେହେତୁ ରଞ୍ଜା ପ୍ରଣାଳୀ କରୁଛେ ବା ଆମେ ଯାହାକୁ ରାଞ୍ଚ କହୁଛେ ସେ ପ୍ରଣାଳୀ ଯେହେତୁ କରୁଛେ, ଯେହେତୁ ଏଥିରେ ଗଛରୁ ଗଛ ଦୂରତା ଆମର ରହୁଛି 4 ଫୁଟ ଗଛରୁ ଗଛ ଦୂରତା ରହୁଛି, ତ ସେଇ ଯେଉଁ ଜାଗାରେ ଯେଉଁ ଘାସ ଗଛ ମାନେ ଉଠିଥିବ ସେଠି ଆମେ ଗ୍ଲାଇଫୋସେଟ୍ 2 ml 1 ଲିଟର ପାଣିରେ ମିଶାଇକିନା ସେଇ ଘାସ ଉପରେ ଆମେ ସିଞ୍ଚନ କରିବା, ଗଛ ଉପରେ କରିବେନି, କାରଣ ଗଛ ମରିଯିବାର ସମ୍ଭାବନା ଅଛି, ସେଥିପାଇଁ ଘାସ ଉପରେ ହିଁ କରିବେ। ଏବଂ ଯେହେତୁ ମୁଁ କହି ରଖିଲି କି କାକୁଡ଼ି ଜାତୀୟ ପନିପରିବାରେ ଦୂରତା ଅଧିକ ଲାଗେ ଗଛରୁ ଗଛ ଏବଂ ଧାଡ଼ିକୁ ଧାଡ଼ି, ସେଥିପାଇଁ ଆମେ ତା ଭିତରେ ଅନ୍ତଃ ଫସଲ ହିସାବରେ ଗଛବାଲା ଝୁଲେରକୁ ନେଇପାରିବା, ଲହବାଲା ଝୁଲେର ନାହିଁ, ଗଛବାଲା ଝୁଲେରକୁ ନେବା। ଏହାଛଡ଼ା ଭାଜି ଶାଗ ହେଲା କି ନହେଲେ ଆପଣଙ୍କର ଆଉ ଯେନ୍ ବି ଶାଗ ମାନ ରହିଛି ତାକୁ ମଧ୍ୟ ଆମେ ଚାଷ କରିଦେଇପାରିବା। ଅନ୍ତଃ ଫସଲ କରିବାର ଉପକାରିତା ହେଉଛି ଆମେ ଗୋଟେ ଜମିରୁ 2ଟି ଫସଲ କରି

0: ଆମେ ଅଧିକ ଅମଳ ପାଇପାରିବା। ଯେମିତିକି ଆପଣଙ୍କର କାକୁଡ଼ି ଗଛଟି ହେବାକୁ 60-65 ଦିନ ଲାଗିଯାଉଛି, ତ ତାରି ଭିତରେ ଆମେ ଯଦି ଭାଜି ଶାଗ କରୁଛେ ସେ ଶାଗଟି ହେବା ପାଇଁ 30 ଦିନ ଲାଗିବ। 30 ଦିନରୁ ଆମେ ଗୋଟେ ଫସଲ ଅମଳ କରିବା, ତାପରେ 60 ଦିନ ପରେ ଆଉ ଗୋଟେ ଫସଲଟି ଆମେ ଅମଳ କରିପାରିବା। ସେଥିପାଇଁ ଅନ୍ତଃ ଫସଲକୁ ଆମେ ପ୍ରାଧାନ୍ୟ ନିହାତି ଭାବରେ ଦେବା।
1: ତାର ଭିତରେ ବି ଆମେ ଭେଣ୍ଡି, ଜଲସେମି ଏସବୁ ତ ଚାଷ କରିପାରମା?
0: ଆଜ୍ଞା, ଭେଣ୍ଡି ବି କରିପାରିବେ।
1: ଆଜ୍ଞା, ଆଉ ଗୋଟେ କଥା ଯେ ଦେଖୁନ୍, ଆମର ଯେନ୍ ଫସଲଟା ଅମଲ ହେବାର ଲାଗିବ, ଯେତେବେଳେ ଫଲ ଫଲୁଛେ ସେଟା କେମିତି କିରି ବଢ଼ବା, ଅତକା ହେଇକିରି ବଢ଼ି ପାରବା, ସେଥିରେ ବୋଲିକିରି ତ ହରମୋନ ବି ଦେବାରେ ପଡ଼ସି। ତ ଏଇ ଯେନ୍ ଲୌହ ଜାତୀୟ ପନିପରିବା ଅଛେ, ସେ ଜାଗାରେ ମୋର ହରମୋନଟା କେନ୍ କିସମେ ଦେବାର କଥା ସେଟା ଟିକେ ବୁଝେଇ କରିବେ।
0: ଲୌହ ଜାତୀୟ ପନିପରିବା ମେନଲି ଆପଣଙ୍କର କାକୁଡ଼ି କଲରାରେ ଚାଷୀମାନେ ଆମ ପାଖକୁ କ୍ୱେଶ୍ଚିନ୍ ନେଇକି ଆସନ୍ତି କି ମ୍ୟାଡମ୍ ଏଥିରେ ଅଣ୍ଡିରା ଫୁଲର ପରିମାଣ ବହୁତ ପରିମାଣ ବଢ଼ିଯାଉଛି, ଅଣ୍ଡିରା ଫୁଲର ପରିମାଣ ବଢ଼ିଯିବା ଯୋଗୁଁ ଆମର ପରାଗ ସଙ୍ଗମ ଠିକ ଭାବରେ ହେଇପାରୁ ନାହିଁ, ସେଥିପାଇଁ ଆମର ଫୁଲ ଯେତେବେଳେ କଷି ଆସୁଛି ସେତେବେଳେ ଫୁଲ କଷି ବି ଝଡ଼ିଯାଉଛି, ଭଲ ଭାବରେ ଆପଣଙ୍କର ଉତ୍ପାଦନ ବଢ଼ୁନାହିଁ। ତ ସେଥିପାଇଁ ଏଠି ହରମୋନ ଆମେ ନିହାତି ଭାବରେ ବ୍ୟବହାର କରିବା, କାରଣ ଚାଷୀମାନେ ଯେତେବେଳେ ଲଗେଇଥିଲେ ସେଇ ଟାଇମ୍ରେ ଆମେ କ'ଣ କରିବୁ ନା 15:1 ମାନେ ଆପଣ ଯଦି 15 ମାଇ ଗଛ ଲଗେଇଲେ ସେଥିରେ ଗୋଟାଏ ଅଣ୍ଡିରା ଗଛ ଗୋଟେ ଧାଡ଼ି ରହିବା ଦରକାର, ଯାହାଦ୍ୱାରା ଆପଣଙ୍କର ପରାଗ ସଙ୍ଗମ ଠିକ ଭାବରେ ହେଇପାରିବ। ଯଦି ବି ସେଇଟା ଆମର ହେଇନାହିଁ, ଆପଣଙ୍କର ଫୁଲ ଆସିବା ପୂର୍ବରୁ ଆମେ ପ୍ଲାନୋଫିକ୍ସ, ଯୋଉଟାକି ଆମେ ହରମୋନ କହୁଛୁ ପ୍ଲାନୋଫିକ୍ସ ହରମୋନ, ତାକୁ 3 ml ଗୋଟେ ଲିଟର ପାଣି ମିଶେଇକିନା ପତ୍ର ସିଞ୍ଚନ କଲେ, ଏଇଟା ଫୁଲ ଆସିବା ପୂର୍ବରୁ ହିଁ ଆପଣ କରିବେ। ପତ୍ର ସିଞ୍ଚନ କଲେ ଆମେ ନିହାତି ଭାବରେ ଏଇ ଯୋଉ ଫୁଲ ଝଡ଼ି ଯାଉଛି ବା ଅଣ୍ଡିରା ଗଛ ହେଇକି ଆମର ଫଳ ଆସୁନି ତାର ପ୍ରାଦୁର୍ଭାବକୁ ଆମେ ରକ୍ଷା କରିପାରିବା।
1: ହଁ, ଏଇଟା ତ ବଢ଼ିଆ କଥାଟେ କହିଲେ, ଯେନ୍ଟାକି ଚାଷୀ ଭାଇ ଭାଇ ମାନେ ବି ଜାଣିବାର କଥା। କାରଣ ଆମେ ପ୍ରାୟ ଦେଖସୁଁ ଯେ ଯେନ୍ ବି ହଉ ଆମର ଯେନ୍ ଲୌହ ଜାତୀୟ ପନିପରିବା ଚାଷ କରୁଛୁ, ସେନ ଏଣ୍ଡ୍ରା ଫୁଲ ବେଶୀ ହେଇଯାଏ, ସେଥିରେ ବୋଲିକି ଯେନ୍ ଚାଷୀ ଭାଇ ଭାଇ ମାନେ ବି ଏତିକି ବେଳେ ସଜାଗ ହେବାର କଥା, ଯାହା ଫୁଲ ନେଇ ହେବା ସେମାନେ ଏଇ ହରମୋନ ପହିଲାନୁ ଦେବାର। ଆଜ୍ଞା, ଗୋଟେ ଜିନିଷ ଯେ ଦେଖୁନ୍, ଲୌହ ଜାତୀୟ ଆମେ ଯେନ୍ସି ବି ହଉ ଫସଲ ଚାଷ କରିବାକୁ ଗଲେ ମୁଖ୍ୟ ଜିନିଷ ହଉଛେ ରାଞ୍ଚ। କେଥିଲେ ରାଞ୍ଚ ଯଦି ଦେମା ବେଲେ ଯାଇ ସେ ଲୌହକେ ଠରେଇକିରି ରଖବା, କାଣା ଲାଭ ମିଲ୍ସି ତମେ ସେନୁ ଟିକେ ବୁଝେଇ କରି କହୁ।
0: ଦେଖନ୍ତୁ, ପହିଲା ଆମର ଆଗରୁ ଯେଉଁ ଚାଷୀ ଭାଇମାନେ ଯେଉଁ ତଳେ ଆମେ ବଢ଼େଇକି କରୁଥିଲେ, ତଳେ କ'ଣ ହଉଥିଲା କି ଆପଣଙ୍କର ଯେତେବେଳେ ଫଳଟି ଆସୁଥିଲା ସେତେବେଳେ ପ୍ରାୟ ଆମେ ଦେଖିପାରୁନଥିଲେ ଏବଂ ଫଳଟି କୁହିଯିବାର ବି ବହୁତ ସମ୍ଭାବନା ଥିଲା। କାରଣ ଏଇଟା ଯେହେତୁ ବର୍ଷା ମାସ ଚାଲିଛି, ତ ପାଣିର କଣ୍ଟାକ୍ଟରେ ଆସିକିନା ଫଳ କୁହିଯିବାର ସମ୍ଭାବନା ରହିଛି। ତ ସେଥିଲାଗି ଆମେ ଯଦି ରାଞ୍ଚ ପଦ୍ଧତି ଯଦି ତାକୁ ଅବଲମ୍ବନ କରୁଛେ, ରାଞ୍ଚର ଉପକାରିତା ହେଲା କ'ଣ, ଆପଣଙ୍କର ଗଛଟି ଭଲ ଭାବରେ ବଢ଼ିପାରିବ ଏବଂ ଯେଉଁ ଫଳ ରହୁଛି ସେ ଫଳଟା ଝୁଲିକି ରହିବ, ତା ଭିତରେ ବି ଆପଣ ଅନ୍ତଃ ଫସଲ ଚାଷ କରିପାରିବା। ଏହାଦ୍ୱାରା ଘାସ ନିୟନ୍ତ୍ରଣ ପାଇଁ ଆମେ ଘାସମରା ଔଷଧ ବି ପକେଇପାରିବା, ପୋକମରା ଔଷଧ ବି ପକେଇପାରିବା। ଏବଂ ଆହୁରି ଗୋଟେ ବଢ଼ିଆ ଜିନିଷ କ'ଣ, ସେଥିରେ ସୂର୍ଯ୍ୟାଲୋକ ଏବଂ ବାୟୁ ଚଳାଚଳ ଭଲ ଭାବରେ ହେଇ, ଆପଣ ସୂର୍ଯ୍ୟାଲୋକ ବାୟୁ ଚଳାଚଳ ଯେତେ ଭଲ ହେବ ଆପଣ ତା ଭିତରେ ଯେତେ ଅନ୍ତଃକର୍ଷଣ କରିପାରିବେ, ଆପଣଙ୍କର ଫଳ ଯେତେ ଝୁଲିକି ରହିବ ଆପଣଙ୍କର ସେ ଅନୁସାରେ ଆମର ପ୍ରଡକ୍ସନ ବି ବହୁତ ବଢ଼ିଆ ହେବ।
1: ଆଜ୍ଞା, ହଁ, ଏଇଟା ତ ଠିକ୍ କଥା କହିଲେ। କେମିତି ବୋଲେ ଯଦି ଆମେ ଫଳଟା ତଳେ ରହିବା ବୋଲେ ମାଟି ରହିକରି କାଦୁନ ତାର ବାହାରେ ବି ଏ ଯେନ୍ ଲଟା ତିନ ଡାବି ହେଇକରି ଖରା ବି ଠିକ ହିସାବରେ ବାଜି ନାଇପାରେ। ଆଉ ଗୋଟେ କଥା ଯେ ଦେଖୁନ୍, ଯେନ୍ସି ବି ହଉ ଫସଲ ଚାଷ କଲେ କି ମୁଖ୍ୟ କରି ନୁକସାନୀ କରବାରଟା ହଉଛେ ରୋଗ। ତ ଆମର ଯେନ୍ ଲୌହ ଜାତୀୟ ପନିପରିବା ଚାଷ କରୁଛୁ, ସେଥିରେ ରୋଗ ପୋକ କେନ୍ କେନ୍ ଲାଗ୍ସନ୍ ଅର୍ କେନ୍ତା କିରି ତାହାକେ ଆୟତ କରିପାରମା ସେଟା ଟିକେ କୁହନ୍ତୁ।
0: ହଁ, ମୁଖ୍ୟତଃ ରୋଗରେ ଦେଖିବେ କି ଆମର ଯେତେବେଳେ ବର୍ଷା ମାସ ଚାଲିଛି, ମୁଁ ଆଗରୁ କହିଛି କି ବର୍ଷା ମାସ ଆମର ରୋଗ ପୋକ ବି ବହୁତ ପରିମାଣରେ ହୁଏ, ଘାସ ବି ବହୁତ ପରିମାଣରେ ହୁଏ। ଏ ବର୍ଷା ମାସ ହିଁ ସବୁଯାକ ଆମର ଫଳ କୁହିଯିବାର ବି ସମ୍ଭାବନା ଥାଏ, ବହୁତ କିଛି ହୁଏ। ତ ଆମର ସାଧାରଣତଃ ମୁଖ୍ୟ ରୋଗ ଭିତରେ ଦେଖିବେ କି ଆମର ପାଉଁଶିଆ ରୋଗ, ଯେଉଁଟାକି ଆମେ ପାଉଡ୍ରି ମିଲ୍ଡ୍ୟୁ କହୁଛୁ। ପାଉଁଶିଆ ରୋଗ ହେଲା ମାନେ ଦେଖିବେ ଗଛର ପତ୍ର ଉପରେ ପାଉଁଶିଆ ପାଉଁଶିଆ ହେଇକିନା ଚିହ୍ନମାନ ହେଇଯାଇଥିବ। ସେଥିଲାଗି ଆମେ କ'ଣ କରିବା, ସଲଫେକ୍ସ ତାକୁ 1 gram ଗୋଟେ ଲିଟର ପାଣି ମିଶେଇକିନା ପତ୍ର ସିଞ୍ଚନ କରିଦେଇପାରିବା। ଏହାଛଡ଼ା ହେକ୍ସାଗୋନାଜୋଲ 0.5 ml ତା ଗୋଟେ ଲିଟର ପାଣି ମିଶେଇକିନା ମଧ୍ୟ ପତ୍ର ସିଞ୍ଚନ କରିଦେଇପାରିବା। ଏହାଛଡ଼ା ଆମର ଆଉ ଗୋଟେ ହେଉଛି ଯାଦୁରା ରୋଗ, ଦେଖିବେ କି ଯାଦୁ ଯାଦୁ ହେଇକି ପତ୍ର ଉପରେ ହେଇଯାଇଥିବ, କାକୁଡ଼ି ହଉ କିମ୍ବା କଲରା ହଉ, ତାପରେ ଯାଦୁ ଯାଦୁ ହେଇ ପତ୍ର ଉପରେ ହେଇଯାଇଥିବ। ସେଥିଲାଗି ମଧ୍ୟ ଆମେ ହେକ୍ସାଗୋନାଜୋଲ 0.5 ml ଗୋଟେ ଲିଟର ପାଣି ମିଶେଇକିନା ପତ୍ର ସିଞ୍ଚନ କରିଦେଇପାରିବା। ଏହାଛଡ଼ା ଆମର ମେନ୍ ରୋଗ ଆଉ ଗୋଟେ ରହିଲା କି ଝାଉଁଳ ରୋଗ, ସେଟା ଚାଷୀମାନଙ୍କର ମୁଖ୍ୟ ସମସ୍ୟା। ଝାଉଁଳ ରୋଗ ସାଧାରଣତଃ 2 ଥାଏ, ଗୋଟେ ହେଉଛି ଜୀବାଣୁ ଜନିତ, ଗୋଟେ ହେଉଛି କବକ ଜନିତ। ଜୀବାଣୁ ଜନିତ ହେଉଛି ଏଟାକୁ ଆମେ କହୁ ବ୍ୟାକ୍ଟେରିଆଲ ୱିଲ୍ଟ, ଜୀବାଣୁ ଜନିତ ସେଟା, ଆଉ ଯେଉଁଟା କବକ ଜନ୍ତ ସେଟା କହିଥାଉ ଆମେ ଫଙ୍ଗାଲ ୱିଲ୍ଟ। ତ ଜୀବାଣୁ ଜନ୍ତ ଯେଉଁ ବ୍ୟାକ୍ଟେରିଆଲ ୱିଲ୍ଟ ରହୁଛି, ସେଥିପାଇଁ ଆମେ ଷ୍ଟ୍ରେପ୍ଟୋମାଇସିନ ପ୍ଲସ୍ କପର ଅକ୍ସିକ୍ଲୋରାଇଡ୍, ଷ୍ଟ୍ରେପ୍ଟୋମାଇସିନ ଆମେ ଦେବା 0.1 gram ପ୍ଲସ୍ କପର ଅକ୍ସିକ୍ଲୋରାଇଡ୍ ଯେଉଁ ରହୁଛି ସେଥିରୁ ଆମେ ଦେବା 3 gram, ତାକୁ ଗୋଟେ ଲିଟର ପାଣି ମିଶେଇକିନା ସିଞ୍ଚନ କରିଦେଇପାରିବା। ଏବଂ ଆପଣଙ୍କର କବକ ଜନ୍ତ ଯେଉଁଟାକି ଫଙ୍ଗାଲ ୱିଲ୍ଟ ଯେଉଁଟାକୁ ଆମେ କହୁଛୁ, ତା ପାଇଁ ଆମେ ସାଧାରଣତଃ ମେଟାଲାକ୍ସିଲ ପ୍ଲସ୍ ମାଙ୍କଜେବ 2 gram ଗୋଟେ ଲିଟର ପାଣି ମିଶେଇକିନା ପତ୍ର ସିଞ୍ଚନ କରିଦେଇପାରିବା, ଯାହାଦ୍ୱାରା କି ଆମେ ଏଇ ଝାଳ ରୋଗରୁ ଗଛକୁ ନିୟନ୍ତ୍ରଣ କରିପାରିବା। ଏହାଛଡ଼ା ଆମର ଆସିବା ପୋକ ଉପରକୁ, ପୋକ ତ ମୁଖ୍ୟ ସମସ୍ୟା ଆପଣଙ୍କର କାକଡ଼ି ଜାତୀୟ ପନିପରିବାରେ। ତ ପୋକରେ ସାଧାରଣତଃ ଆମେ କହିଥାଉ କି ରେଡ୍ ପମ୍ପକିନ୍ ବିଟିଲ, ଯେଉଁଟାକି ହେଉଛି ନାଲି କଖାରୁ ପୋକ, ଦେଖିବେ କି କଖାରୁ ଗଛରେ ପୁରା ନାଲି ନାଲିର ପୋକ ସେମାନେ ପତ୍ରକୁ କଣା କରିକି ଖାଇଦିଅନ୍ତି, ଯାହାଦ୍ୱାରା ପତ୍ର ବି ଖରାପ ହୋଇଥାଏ ଏବଂ ଫଳ ବି ମଧ୍ୟ ଖରାପ ହୋଇଥାଏ। ତ ସେଥିପାଇଁ ଆମେ କ୍ଲୋରୋପାଇରିଫସ୍ 2 ml ଗୋଟେ ଲିଟର ପାଣି ମିଶେଇକିନା ସିଞ୍ଚନ କରିଦେଇପାରିବା। ଏଇ ଯେଉଁ ସିଞ୍ଚନଟି ଆପଣ କରୁଛନ୍ତି, ମନେକର ଆଜି ଯଦି ଆପଣ ସିଞ୍ଚନ କରିଛନ୍ତି 15 ଦିନ ପରେ ଆଉ ଥରେ ସେ ସିଞ୍ଚନକୁ ଆଉ ଥରେ ଆପଣ ତାକୁ ତ୍ୱରାନ୍ୱିତ କରିବେ। ତାପରେ ଆଉ ଗୋଟେ ରହୁଛି ଆପଣଙ୍କର ଫ୍ରୁଟ୍ ବା ଷ୍ଟେମ୍ ବୋରର, ଫ୍ରୁଟ୍ ବା ଷ୍ଟେମ୍ ବୋରର ମାନେ ଫଳବିନ୍ଧା ଆଉ କାଣ୍ଡବିନ୍ଧା ପୋକ। ତ ତା ପାଇଁ ଆମେ ଇମାବେକ୍ଟିନ୍ ବେଞ୍ଜୋଏଟ୍ 0.5 ଗ୍ରାମ ଗୋଟେ ଲିଟର ପାଣି ମିଶେଇକିନା ସିଞ୍ଚନ କରିଦେଇ ପାରିବେ।
1: ଆଉ ଗୋଟେ କଥା ଦେଖା ଯାଇଛି କାଣା ଜିନିଷ କିନି ଯେ ଆମର ଯେତେବେଳେ ବି ବଜାର ନ ଆମେ ଘିନୁଛୁ କି ବିକୁଛୁ ସେତିକି କାଣା ହେସି ଫଲ ମାନେ ଶାଗୁଆ ଦିଶିଛି ହେଲେ ଭିତରେ ପାଚି ଦେଇଛି। ତ ସେ ଯେନ୍ ଆମେ ଫଲର ଅମଲ ସମୟଟା କେନ୍ ହିସାବରେ ତାମାନେ ଜାଣିପାରମା ଆର କେନ୍ ପତ୍ରେ ଆମେ ଅମଲ କଲେ
0: ଆମର ମେନ୍ ହେଉଛି ଅମଳ। ଆମେ ଅମଳ କେନ୍ତା କରି ଭଲ ଭାବରେ ପାଇବା, କେମିତି ଗୋଟେ ଭଲ ଉତ୍ପାଦନ ପାଇବା ଏବଂ ଭଲ ଦୁଇ ପଇସା ଆମେ ଇନକମ୍ କରିପାରିବା ସେଥିଲାଗି ଆମେ ଚାଷ କରୁଛେ। ତ ସେଥିଲାଗି ଆମର ପହିଲା ହେଲା କିସମ, ଋତୁ ଏବଂ ମୃତ୍ତିକା ପରିଚାଳନା। ଆପଣ ଯେତେ ଭଲ ଭାବରେ କରିବେ ଆମେ ସେଇ ସେତେ ଭଲ ଭାବରେ ଆମେ ଉତ୍ପାଦନଟା ଭଲ ପାଇପାରିବା। ଆମର ଯେହେତୁ କାକେଟ ଜାତୀୟ ପନିପରିବା ଏଟା ସାଧାରଣତଃ 45-55 ଦିନ ମଧ୍ୟରେ ଫୁଲ ଆସିବା ଆରମ୍ଭ ହୋଇଯାଇଥାଏ ଏବଂ ଯେତେବେଳେ 60 ଦିନ ହୋଇଯାଏ ସେତେବେଳେ ଅମଳ ପାଇଁ ଗଛଟି ସ୍ୱାବଲମ୍ବୀ ହୋଇଯାଏ। ତ ଦେଖିବେ କି ଆମର କାକୁଡ଼ି ହେଲା ବା କଲରା ହେଲା ଯେହେତୁ ଆପଣ ରାଞ୍ଚରେ କରିଛନ୍ତି ଫଳଟି ଯେତେବେଳେ ମାନେ ସବୁଜ ରଙ୍ଗର ହେଇଯିବ ସେଇ ଟାଇମ୍ରେ ଆପଣ ତାକୁ ତୋଳିବେ ଏବଂ ତାକୁ ଆମର ଲୋକାଲ ମାର୍କେଟରେ ନେଇକିନା ବିକ୍ରି ମଧ୍ୟ କରିପାରିବେ।
1: ଯେତେବେଳେ ପୁରା ଶାଗୁଆ ଟଟର ହେଇଯିବା ସେଟା ତମେ ବତିଲା ବୋଲି ଆମେ ଜାଣିବା ନାଇଁ କେ। ଚାଷୀ ଭାଇ ବହିନ ମାନଙ୍କୁ ଆପଣ କାଣ ପରାମର୍ଶ ଦେବେ ସେଟା ଟିକେ?
0: ଚାଷୀ ଭାଇ ବହିନମାନଙ୍କୁ ପରାମର୍ଶ ମେନ୍ ରହିବ କି ଆପଣ ପହିଲା ଯେତେବେଳେ ବି ଯେନ୍ ଫସଲ ଆପଣ ଚୟନ କରୁଛନ୍ତି ଚାଷ କରିବା ଲାଗି ପହିଲା ଆପଣ କିସମ ମାନ ଭଲ ଭାବରେ ଚୟନ କରନ୍ତୁ। ଯଦି ଖରାଦିନର କିସମକୁ ଆପଣ ଯଦି ବର୍ଷା ଦିନେ କରିବେ ତାହେଲେ ଆମେ ଉନ୍ନତମାନର ଅମଳ ପାଇପାରିବା ନାହିଁ। ତ କେନ୍ କିସମ କେନ୍ ଋତୁରେ କରିବା କଥା ସେଟା ଆପଣଙ୍କୁ ପହିଲା ଜାଣିବା କଥା। ତାପରେ ରହିଲା କି ମୃତ୍ତିକା ପରୀକ୍ଷା, ମୃତ୍ତିକା ପରୀକ୍ଷା ନିହାତି ଭାବରେ କରାଇବା ଦରକାର। କାରଣ ମୃତ୍ତିକା ପରୀକ୍ଷା ଯଦି ଆପଣ କରାଉନାହାନ୍ତି ଆମେ ଜାଣିପାରିବାନି କି କେତେ ଅନୁମୋଦିତ ପରିମାଣର ଖତ ସାର ମାନ ଦରକାର ଅଛି। ଏହା ଛଡ଼ା ଯେମିତି କହିଲି କି ରୋଗ ପୋକ ପରିଚାଳନା, ଯେହେତୁ ଏଇଟା ବର୍ଷା ମାସ ଚାଲିଛି ରୋଗ ପୋକ ପରିଚାଳନା ମଧ୍ୟ ଆମେ ଭଲ ଭାବରେ କରିବା। ଆଉ ଗୋଟେ ରହିଲା ଜଳସେଚନ, ଜଳସେଚନ ଯଦି ଆପଣ ବହୁତ କରୁଛନ୍ତି ବର୍ଷା ଦିନେ ଗଛ କୁହିଯିବାର ସମ୍ଭାବନା ଥାଏ ତ ସେଥିପାଇଁ ଆପଣଙ୍କର ଯେଉଁ ଜମି ଚୟନ କରୁଛନ୍ତି ସେତେବେଳେ ଉଚ୍ଚ ଜମି ଚୟନ କରିବେ ଯାହାଦ୍ୱାରା କି ଭଲ ଭାବରେ ପାଣିଟି ନିଗିଡ଼ି ଯାଉଥିବ ବା ଡ୍ରେନେଜ୍ ଫାସିଲିଟି ଆମର ଭଲ ଭାବରେ ଥିବ।
1: ବହୁତ ବଢ଼ିଆ କଥାଟି କହିଲେ ଯେ ଯେତେବେଳେ ବି ଚାଷୀ ଭାଇ ଭାଇମାନେ ଚାଷ କରିବାକେ ଯାଉଛନ୍ ଲୁହ ଜାତୀୟ ପନିପରିବା ପହିଲା ହେଉଛି ମ୍ୟାଟ୍ ପରୀକ୍ଷା କରିବାରଟା, କାହିଁକି ମ୍ୟାଟ୍ରେ ଆମର କେନ୍ କିସମର ସାର ଅଛି ସେ ଜିନିଷଟା ଜାଣିକରି ସେ ହିସାବରେ ଦେବାର କଥା। ଅତିକା ଯଦି ସାର ଦେଇନ ମାବଲେ ବି ସେ ସାରଟା ନୁକସାନୀ ହେଇଯିବା। ତାପରେ ଆର୍ ବି ଯେନ୍ ବଢ଼ିଆ କଥାଟି ଆପଣ ବୁଝେଇକରି କହିଲେ ଯେ ମୁଖ୍ୟ ହେଉଛି ବିହନ, ବିହନ ଠିକ ହିସାବରେ ବାଛବାର। ସେସେ ଯେନ୍ କଥା ବୁଝେଇକରି କହିଲେ ଯେ ଆମର ଉତ୍ତରେନ୍ ଜମିନ ରହିବାର, ସେନ ଉତ୍ତରେନ୍ ଯେନ୍ତା ଥିବା ପ୍ୟାନ୍ଟା ତମେ ଜମା ହେଇକିନି ରହିକରି ନିଥିରି ଯାଉଥିବାର କଥା। ବଢ଼ିଆ କଥା କହିଲେ ଯାହା ବି ହଉ ଆସିକରି ଆମର ଚାଷୀ ଭାଇ ବହିନମାନଙ୍କୁ ବର୍ଷା ଦିନିଆ ଲୌହ ଜାତୀୟ ପନିପରିବାରେ ଖତ ସାର ପରିଚାଳନା ଆରୁ ରୋଗ ପୋକ ନିୟନ୍ତ୍ରଣ ଆରୁ ହରମୋନର ପ୍ରୟୋଗ ଏ ବିଷୟ ତିନି ବୁଝାଇକରି କହିଲେ। ଆକାଶବାଣୀ ସମ୍ବଲପୁର ତରଫରୁ ଆପଣଙ୍କୁ ଧନ୍ୟବାଦ, ଜୁହାର।
2: ଶୁଣିଲ କବି?
3: ହଁ ବୋହୁ, ବହୁତ ଭଲ ଲାଗ୍ଲା, ବହୁତ ଜାଣି ହେଲା।
2: କାଁ କାଁ ଜାଣିଲ?
3: ଦେଖ ପହିଲା ତ ହେଲା ମାଇଟ୍ ପରୀକ୍ଷା କରିବାଟା ଜରୁରୀ ହେ, ଯେନ୍ଟାକି ମୁଇଁ କର୍ମି ଏବେ ଗଲେ। ଫିର୍ ଦେଖ ମାଇଟ୍ର ବି ସ୍ୱାସ୍ଥ୍ୟ କାର୍ଡ଼ ହେସି, ଇଟା ବି ଗୋଟେ ନୂଆ ଜାଣିଲି ମୁଇଁ, ଇଟା ବି ମୁଇଁ କରିଦେମି ପହେଲା ତ। ତାପରେ କୁଡ଼ା ଖୁସା ଯଦି ଭଲସେ ହେବା ବେଲେ ଯାଇକରି ଫସଲ ଭଲ ହେବା ନାଇଁ କେ।
2: ଆଉ ଯେନ୍ ପୋକ କିରିଙ୍ଗା ମାନଙ୍କୁ କେନ୍ତା କରି ସାଥ କର୍ମା ସେଟା ଫେର୍ କହିଲେ, ଜହ କରି ଅମଲ ପାଇବାର୍କେ ହେଲେ କେନ୍ତା କରି ଆମେ ହରମୋନର ପ୍ରୟୋଗ କର୍ମା,
3: ତାପରେ ବିହନ କେନ୍ତା ବାଛ୍ମା,
2: ହଁ ବିହନ କେନ୍ତା କରି ବାଛ୍ମା, କେତେ କଥା କହିଲି।
3: ହଁ ତ
2: ତମର ଚିନ୍ତା ଦୂର ହେଲା ତ
3: ପୁରା? ବେଲେ ବୋହୁ ସେ ପହେଲାନୁ ଯେନ୍ କହିଲ କାଣା ବୋଲ ତ
2: ଆମର ମହାପ୍ରଭୁର କଥା,
3: ହଁ ଆଉ ଯେନ୍ ଗୀତ ଶୁଣାଲ ସେଟା ତ ମୁଇଁ ପୁରା ଆଉ ଥରେ ଶୁଣବାର୍ ଲାଗି ଚାହୁଁଛେ। ଆଉ
2: ଆମର ଜଗା କାଲିଆର କଥା, କାଲିଆ ମହାପ୍ରଭୁର କଥା, କାଁ ବୋଲି କାଲିଆ ମହାପ୍ରଭୁର କଥା ପଡ଼ିଲେ ସଭେ ଭାବ ସରସର ହେଇ ଯାଏସନ୍।
3: ହଁ ତ
2: ତୁମେ ବୋଲିକିରି ନୁହେଁ ସମକିରିର କଥା ଯେ ଚାଲ ସିନେ ମହାପୁରୁ ଆର୍ ଗୋଟେ ଗୀତଟେ ଶୁନ୍ମା। ଗୀତଟାକେ ଗାଇଛନ୍ ବିଥିକା ଚାଟାର୍ଜୀ ଆର୍ ଲେଖିଛନ୍ ଯୁଗଲ କିଶୋର ଷଡ଼ଙ୍ଗୀ।

0: ଶୁଣିଲ?
1: ହଁ ବୋହୁ, ବଢ଼ିଆ ଲାଗ୍ଲା।
0: ମହାପୁରୁର ଭଜନ ପରେ ଯେନ୍ତା କଲେ ହେଲେ ମନଟା ଔଷଧ ଲାଗ୍ସି।
1: ବେଲେ ବୋହୁ ମତେ କହ ତ, ବୈଠକି କେ ଆସିଲ ଯେ କେନ୍ତା ଲାଗ୍ଲା ଯେ?
0: ଅଏଁ ଲାଗ୍ଲା ବୋବୁଇ, ଠିକ୍ କହୁଥିଲେ ବଡ଼ଖା ଦାଦା ଘରେ, ଯାହା ଯେ ପାଞ୍ଚଟା କଥା ଜାଣିବୁ ବୋଲିକିରି।
1: ବେଲେ ମୋର ବୋହୁ ଏଇଟା ସିଏନି ବୋଲେ ନ ବୋଲ
0: ହଏ, କେନ୍ତା କରବ? ପନିପରିବା ଲୋକ ହେଲେ ଦୁଇ ଦୁଇଟା କରି ନା କଲେ ହେବା ବୋଲଛ?
1: ହଁ ତ। ବେଲେ ସୋମ୍ୟା ଦେଖୁଛ କି ନାଇଁ?
0: ହଏ ଗୋ, ମୋର ହାଡ଼କେ ନିଘା ନାଇଁ।
1: ବେଲେ ଜିମା।
0: ହଉ ଜିମା ସେ।

କୃଷି ସଂସାର କାର୍ଯ୍ୟକ୍ରମ ଏଇଠି ଶେଷ ହେଲା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସଂସଦ ସମୀକ୍ଷା ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଶୁଣୁଥିଲେ ସଂସଦ ସମୀକ୍ଷା ରିଲେକୁଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଏତେବେଳେ ଯେଉଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାଙ୍କଠି ପୁଣି ଥରେ ମନେ ପକାଇ ଦେଉଛୁ ଯେ ଆଜି ରାତି 10ଟାରେ ଶୁଣିପାରିବେ ନାଟକ ଭକ୍ତ ବାଲିଗାଁ ଦାସ, ରଚନା ଡକ୍ଟର ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଖେଳ ଜଗତ କାର୍ଯ୍ୟକ୍ରମ।

0: ବାବଦରେ ପଢ଼ିଛୁଁ,
1: ହଁ
0: ଆଉ ତାର୍ ତାର୍ ଡିସିପ୍ଲିନ୍ ଲାଇଫ୍କୁ ଇଣ୍ଟାକ୍ଟ ରଖିବା ପାଇଁ ତାଙ୍କ ମିସେସ୍ ବହୁତ ଇମ୍ପୋର୍ଟାଣ୍ଟ,
1: ଆଜ୍ଞା,
0: ବହୁତ କଣ୍ଟ୍ରିବ୍ୟୁସନ୍ ତାଙ୍କର।
1: ହଁ ହଁ
0: ହଁ, ତ ସେ ବହୁତ ଡିସିପ୍ଲିନ୍, ମୋର ଯୋଗୀ ଭଳିଆ ଲୋକ ସେ।
1: ଆଜ୍ଞା
0: କେନ୍ସି ପ୍ରକାର ଭାଇସେସ୍ ଆପଣ କେବେ ଆଜି ଯାଏଁ
1: ଆଜ୍ଞା
0: କି ଶୁଣାଯାଏ ନାହିଁ, ଯେନ୍ତା ରୋନାଲ୍ଡୋର ଶୁଣାଯାଏ
1: ହଁ
0: ନାହିଁ।
1: ଆଜ୍ଞା। ତେବେ ଯେମିତି କୁହାଯାଉଛି ଯେ ଏଥର ଫୁଟବଲରେ ୟୁରୋପ ଡୋମିନେଟ୍ କରିଛି, ମାନେ
0: ହଁ,
1: 8ଟା କ୍ୱାର୍ଟର ଫାଇନାଲିଷ୍ଟ ଭିତରୁ 6ଟା ୟୁରୋପିଆନ ଥିଲେ, ସେମିଫାଇନାଲିଷ୍ଟ 4 ଜଣ ଭିତରୁ
0: ତିନିଜଣ ଥିଲେ, ହଁ
1: ତିନିଟା
0: ପୁରା ଡୋମିନେଟ୍ କରିଛି।
1: ୟୁରୋପିଆନ। ତେଣୁ ୟୁରୋପରେ ଖେଳ ଏତେ କାହିଁକି ପପୁଲାର ବା ଏମାନେ ଏତେ କାହିଁ ଷ୍ଟ୍ରଙ୍ଗ ଟିମ୍ ହେଇପାରିଛନ୍ତି?
0: ନାଇଁ ନାଇଁ ବହୁତ ପପୁଲାର ତ,
1: ଆଜ୍ଞା
0: ଇଂଲିଶ ପ୍ରିମିୟର ଲିଗ୍ ଦେଖନ୍ତୁ, ତ ୱାର୍ଲଡ଼ର ସବୁଥିରୁ ମୋଷ୍ଟ ପପୁଲାର
1: ଆଜ୍ଞା
0: ଲିଗ୍,
1: ଆଜ୍ଞା
0: ଫ୍ରେଞ୍ଚ ଲିଗ୍, ଇଟାଲିଆନ ଲିଗ୍, ଲା ଲିଗା,
1: ଲା ଲିଗା,
0: ମାନେ ଫ୍ରାନ୍ସ ସ୍ପେନ୍ ଲିଗ୍,
1: ହଁ
0: ଏସବୁ ତ ବହୁତ
1: ସ୍ପ୍ୟାନିଶ
0: ଇମ୍ପୋର୍ଟାଣ୍ଟ।
1: ପ୍ରିମିୟର ଲିଗ୍,
0: ହଁ,
1: ଆଜ୍ଞା
0: ତ ଏସବୁ ତ ବହୁତ ଇମ୍ପୋର୍ଟାଣ୍ଟ ବହୁତ।
1: ଆଜ୍ଞା
0: ତାପରେ ମାନେ ଆମର ୟୁଏନ୍ଓ ହିସାବରେ ଆମର 200 କେତେଟା ଦେଶ ଅଛି,
1: ଆଜ୍ଞା,
0: ସେଠୁ 48 ଦଳ ଖେଳୁଛନ୍ତି।
1: ହଁ
0: ଆଚ୍ଛା, ପ୍ରଥମ ପ୍ରଥମ ଥର 13ଟା ଦଳ ପାର୍ଟିସିପେଟ୍ କରିଥିଲେ
1: ଆଜ୍ଞା
0: 1930ରେ,
1: ଆଜ୍ଞା,
0: ତାପରେ 15ଟା କଲେ 34ରେ, ତାପରେ ଯେତେବେଳେ ଇଟାଲିଆ ଦ୍ୱିତୀୟ ଥର ପାଇଁ ଚମ୍ପିଅନ୍ ହେଲା, ସେତେବେଳେ 16ଟା ଟିମ୍, 16ଟା ଟିମ୍ ରହିଲା ପରେ ବଜାୟ ରହିଲା 16 16 16 କରି,
1: ଆଜ୍ଞା,
0: ତାପରେ 24ଟା ଟିମ୍ର ଟୁର୍ଣ୍ଣାମେଣ୍ଟ ହେଲା, ତାପରେ 32ଟା ହେଲା, ତାପରେ ଚାଲିଛି ଏନ୍ତା
1: 48 ଆଗକୁ ଅଧିକ ଦଳ ଖେଳିବାର
0: ହଁ।
1: ଅଛି।
0: ସେ ଆମର ଯେଉଁ ଫିଫାର ଯେଉଁ ପ୍ରେସିଡେଣ୍ଟ ଅଛନ୍ତି, ଇନାଗୁରେସନ୍ ସମୟରେ ସେ ଡିକ୍ଲେୟାର କଲେ ଯେ 2030ରେ ଫିଫାର ସେଣ୍ଟିନେରୀ ପାଳନ ହେବା ଯୋଗୁଁ ଆମେ ଏ 48ଟା ଟିମ୍କୁ 60 ଟିମ୍ରେ ପରିଣତ କରିକି ତାକୁ ଖେଳିବୁ।
1: ସେଥିରେ କ'ଣ ଭାରତ ଆସିବ? ଭାରତର ତ ରାଙ୍କ 100 ଉପରେ ରହୁଛି।
0: ଆମର ମାନେ କହିଲେ ଗୋଟେ ସେଡିଷ୍ଟିକ୍ ହେଇଯିବ, କିନ୍ତୁ ରିଏଲିଷ୍ଟିକଲି କହିବେ ବୋଲେ ଚାନ୍ସ ନାହିଁ, ନା ଚାନ୍ସ ନାହିଁ ଭାରତର,
1: 60 ଦଳ ଭିତରେ ମଧ୍ୟ ଚାନ୍ସ
0: ନାହିଁ।
1: ନାହିଁ। ଆମେ ଦେଖିଛୁ ଚୀନ ଆଉ ଭାରତ ଏତେ ପପୁଲେସନ, ଚୀନ ତ ଅନ୍ୟ ଖେଳରେ ବି ଭଲ ଖେଳୁଛି କିନ୍ତୁ ଫୁଟବଲରେ ଭଲ ନାହିଁ, କିନ୍ତୁ ଆମଠୁ ଭଲ ରାଙ୍କ ଚୀନର
0: ଅଛି,
1: ରହୁଛି। ଆଜ୍ଞା
0: ଫୁଟବଲରେ ଅଛି,
1: ଆଜ୍ଞା,
0: ହକିରେ ଖାଲି ତାର ଭଲ ରାଙ୍କ ନାହିଁ,
1: ଆଜ୍ଞା,
0: ବ୍ୟାଡ଼ମିଣ୍ଟନ ବହୁତ ସବୁ ପ୍ରାୟ ଜାଗାରେ ଅଛି ତାର।
1: ଆଜ୍ଞା
0: ତ ମାନେ ସବୁ ଗୋଟେ ଜିନିଷ କହୁଛି ମୁଁ, କ୍ୟାଶ୍ ଦେମ୍ ୟଙ୍ଗ ୟୁ ହାଭ୍ ଏ ମାନେ ଭଲ ପ୍ରୋଗ୍ରାମ ଥାଉ, ବୋଲେ ଚାଇନାରେ ସବୁ ଅଛି,
1: ଆଜ୍ଞା,
0: ତ ଫୁଟବଲରେ କେମିତି ଆଗକୁ ଆସିପାରୁନି?
1: ହଁ
0: ତ ଗୋଟେ କହନ୍ତି ଯେ ଫୁଟବଲିଂ ଏକ୍ୟୁପମେଣ୍ଟ,
1: ଆଜ୍ଞା,
0: ସେଟା ସେତେ ସୁର ନଥିବ ବୋଧେ ଆଉ।
1: ହଁ, ଯେଉଁଟା ମାନେ ଆଫ୍ରିକୀୟ ଗରିବ ଦେଶର ଖେଳାଳିମାନେ ଭଲ
0: ହଁ
1: ଖେଳି
0: ହଁ
1: ପାରୁଛନ୍ତି
0: ହଁ
1: ଆଉ
0: 5 ଲକ୍ଷ ଜନସଂଖ୍ୟା
1: ଆଜ୍ଞା
0: ଭାରତ ଦେଶର,
1: ଆଜ୍ଞା,
0: 5 ଲକ୍ଷ ମାତ୍ର, ସମ୍ବଲପୁର ଠୁ କିଛି ବି, ସମ୍ବଲପୁର ବି କେତେ ଟିକେ ଜାଣେ,
1: ଆଜ୍ଞା,
0: ମାନେ ସିଏ ମାନେ ତାକୁ କେହି ପ୍ରଥମ ଷ୍ଟେଜ୍ରେ କେହି ତାକୁ ହରେଇ ପାରିଲେନି,
1: ଆଜ୍ଞା,
0: 3ଟା ଡ୍ର କଲା,
1: ଆଜ୍ଞା,
0: 4 ନମ୍ବର ଆର୍ଜେଣ୍ଟିନା ସାଙ୍ଗେ ଖେଳିଲା, ଆର୍ଜେଣ୍ଟିନାର ପୁରା ଅବସ୍ଥା ଖରାପ ହେଇଗଲା,
1: ଆଜ୍ଞା,
0: ଲାଷ୍ଟ ଗୋଟେ ଗୋଲ୍ରେ ଜିତିଲା ସେ,
1: ହଁ ହଁ ହଁ
0: ମାନେ ସେଟା ଆପଣ କେମିତି କେମିତି କମ୍ପେୟାର କରିବେ, କ'ଣ
1: ଆଜ୍ଞା
0: ଡିଜର୍ଭ ପାଇପାରିବେ?
1: ଆଜ୍ଞା,
0: ତ ଆମେ 145 କୋଟି ଲୋକ, ଏଇଟା କମ୍ପେୟାର କଲେ ହେବନି
1: ଆଜ୍ଞା, ସେଇ ଯୁଗ ଆପଣ କହିଲେ ଫୁଟବଲ ଆକ୍ୟୁମେଣ୍ଟ
0: ଏକ୍ୟୁପମେଣ୍ଟ
1: ସେଇଟାର ଆବଶ୍ୟକତା ରହିଛି, ଯାହାଫଳରେ ସେଇ ଯେଉଁ ଅଣ୍ଡରଷ୍ଟାଣ୍ଡିଂ ଖେଳକୁ, ସେ ବଲ୍ର ଯେଉଁ କେମିଷ୍ଟ୍ରି ଫିଜିକ୍ସକୁ ବୁଝିପାରିଲେ ହିଁ ଜଣେ ବହୁତ ଭଲ ଖେଳାଳି ହୋଇପାରିବ।
0: ତାପରେ ଆମର ତ ପପୁଲାରିଟି ଅଛି ନା, ଯେଉଁଠି
1: ଆଜ୍ଞା,
0: ଆମର ଏକ୍ୟୁପମେଣ୍ଟ ଅଛି ଭଲ,
1: ହଁ ହଁ ହଁ
0: କ୍ରିକେଟ
1: କ୍ରିକେଟରେ ଅଛି,
0: ହଁ,
1: ହଁ
0: ଆଥଲେଟିକ୍ସ ଏସବୁ କାମ ନୁହଁ।
1: ଆଜ୍ଞା,
0: ହଁ ହେବ, ଧୀରେ ଧୀରେ ହେଉଛି,
1: ହେଉଛି,
0: ଇମ୍ପ୍ରୁଭ୍ ହେଉଛି,
1: ଆଜ୍ଞା,
0: ହଁ 10 ବର୍ଷ ଭିତରେ
1: ଆଜ୍ଞା।
0: ବହୁତ ଇମ୍ପ୍ରୁଭ୍ ହେଇଛି।
1: ଏଥର ବ୍ରାଜିଲ ଭଲ ଖେଳିପାରିଲା ନାହିଁ, ଏତିକି ଆଶା ଥିଲା, ସାଉଥ ଆମେରିକାନ କଣ୍ଟ୍ରି ଆଉ ଆଶା ଥିଲା, ପାଖାପାଖି ଦେଶରେ ବି ହେଉଥିଲା, କ'ଣ କାରଣ ହେଇଥାଇପାରେ ଆପଣ ଭାବୁଛନ୍ତି? ବ୍ରାଜିଲର ଟିକେ କମିଯାଇଛି କି କିଛି ବର୍ଷ ହେଲାଣି,
0: ହଁ ହଁ
1: 2002 ପରଠୁ ଆଉ ଏତେ ଭଲ ଖେଳିପାରୁନି,
0: ବହୁତ ବହୁତ କମିଯାଇଛି। ତାପରେ ସେ କ'ଣ ହେଇଛି କି, ଆପଣ ଦେଖନ୍ତୁ ସେ ଗୋଟେ ଉତ୍ଥାନ ପଥନ
1: ଆଜ୍ଞା
0: ଏଠି ଥାଏ,
1: ଆଜ୍ଞା,
0: ଆପଣଙ୍କର ଇଏ ସ୍ପେନ୍ ପ୍ରଥମ ଥର କେବେ ଚମ୍ପିଅନ୍ ହେଲା, ହଁ 1982ରେ,
1: ଆଜ୍ଞା,
0: ତାପରେ ଆଜି 2006ରେ ଚମ୍ପିଅନ୍ ହେଇଛି,
1: 26ରେ,
0: ତାମାନେ ୱାର୍ଲଡ କପ୍ଟା ଯେଉଁମାନେ ଲଗାତାର ଭାବରେ କନଜିକ୍ୟୁଟିଭଲି ଯେନ୍ ଦୁଇଥର ଦୁଇ ଦଳ ଜିତିଛନ୍ତି, ତାଙ୍କର ବହୁତ ଦୁଇଟା ସେ ଏନସିଏଣ୍ଟ ଏରାର କଥା,
1: ହଁ ହଁ
0: 58 62,
1: ହଁ ହଁ
0: ଆଉ ସେ 34 ଆଉ 1934 or 1938 ଇଟାଲୀ ଏ ଦୁଇ ଦଳ ଖାଲି ଲଗାତାର ଭାବରେ କଞ୍ଜିକୁଟିଭ୍ଲି ଦୁଇଥର ୱାର୍ଲଡ଼ କପ୍ ଜିତିଛନ୍ତି
1: ଆଜ୍ଞା
0: ବାକି ତ କେହି କରିପାରୁନାହାନ୍ତି କମ୍ ଡିଫିକଲ୍ଟ ତାହେଲେ କମ୍ପିଟିସନ୍ କମ୍ ଷ୍ଟ୍ରଙ୍ଗ ବହୁତ ଷ୍ଟ୍ରଙ୍ଗ ତ ସାର୍ ସମ୍ଭବ ନୁହଁ ସମ୍ଭବ ହେଇନି ଏଇଟା ହେବାର ଥିଲା ସମ୍ଭବ
1: ଆଜ୍ଞା
0: ଇଏ ଜିତିଥିଲେ ଯେନ୍ତା ଦେଇଛି ଏଇଟା କିନ୍ତୁ ପୁରା ସିମ୍ପଟମ୍ କହୁଥିଲା ଯେ ଆର୍ଜେଣ୍ଟିନା ଜିତିପାରିବନି ବୋଲି ଏଇଟା ମୋର ନିଜର
1: ଆଚ୍ଛା
0: ଆଇ ଲଭ୍ ଆର୍ଜେଣ୍ଟିନା ମୋଷ୍ଟ
1: ହଁ ହଁ
0: ମୋର ଦେଶର ଫୁଟବଲ୍ ଥିଲେ ବି ତାକୁ ମୁଁ ବେଶୀ ଭଲ ପାଏ
1: ଆଜ୍ଞା
0: କିନ୍ତୁ ରିଏଲିଟି ରିଏଲିଟିକୁ ଆପଣ ଦେଖିବେ ନା
1: ସେଇଟା ଗୋଟେ ୱାନ୍ ମ୍ୟାନ୍ ଶୋ ହେଇଯାଉଥିଲା ମେସି ଉପରେ ବହୁତ ଲୋକ ଡିପେଣ୍ଡ କରୁଥିଲେ ଯେଉଁଟା ସ୍ପେନ୍ର ଆପଣ ଦେଖିବେ କୋଡ଼ିନେଟେଡ୍ ଏଫର୍ଟ ରହୁଥିଲା
0: ଆପଣଙ୍କୁ ଗୋଟେ କଥା ହେଉଛି ସେସାର ଲୁଇସ୍ ମିନୋଟି
1: ଆଜ୍ଞା
0: ଏଜ୍ ଏ କୋଚ୍ ଆର୍ଜେଣ୍ଟିନାର ଯାହାଙ୍କ ଅମଳରେ ଆର୍ଜେଣ୍ଟିନା ପ୍ରଥମ ଥର ପାଇଁ ଚମ୍ପିଅନ୍ ହେଲା
1: ଆଜ୍ଞା
0: ସେଇଟା ହେଉଛି ଡିକ୍ଟେଟୋରିଆଲ ଶାସନ ଥିଲା ଆର୍ଜେଣ୍ଟିନାରେ
1: ଆଜ୍ଞା
0: ସେସାର ଲୁଇସ୍ ମିନୋଟି ତାଙ୍କର ଥିଓରି ହେଲା ଦିସ୍ ଇଜ୍ ଏ ବ୍ୟୁଟିଫୁଲ୍ ଗେମ୍ ଅନ୍ଲେସ୍ ୟୁ ପ୍ଲେ ବ୍ୟୁଟିଫୁଲି ଆଣ୍ଡ ୱିନ୍ ୟୁ ହାଭ୍ ନୋ ମିନିଂ ଅଦରୱାଇଜ୍ ୟୁ ପ୍ଲେ ଅଗିଲି ଆଣ୍ଡ ୱିନ୍ ଆଇ ଡୋଣ୍ଟ କେୟାର୍ ଦେଟ୍ ଇଜ୍ ରବିଶ ଗଲା ତାଙ୍କର ପିରିୟଡ୍ ଗଲା ସେ ଚମ୍ପିଅନ୍ ହେଲେ 1978 ତାପରେ ବିଲାଡ଼ୋ ଆସିଲେ ତାଙ୍କର ଫିଲୋସଫି ହେଲା ୟୁ ହାଭ୍ ଟୁ ୱିନ୍ ପ୍ଲେ ଇନ୍ ହ୍ୱିଚ୍ ୱେ ୟୁ କ୍ୟାନ୍ ତମ ଜିତିବାଟା ତାଙ୍କର ପ୍ରାୟୋରିଟି ହେଲା ସେ ବ୍ୟୁଟିଫୁଲ୍ ଗେମ୍ରୁ ତାଙ୍କର ପ୍ରାୟୋରିଟି ହେଲା ଏ ଦୁଇଟା ଡିଫରେଣ୍ଟ ଚିନ୍ତାଧାରାର କୋଚ୍ ଆର୍ଜେଣ୍ଟିନାରେ ପାଇବେ ଆପଣ
1: ଆଜ୍ଞା
0: ତାପରେ ଧୀରେ ଧୀରେ ଧୀରେ ରାଉଣ୍ଡ ଫଲ୍ ହେଲା
1: ଆଜ୍ଞା
0: ୟାପରେ ଦେଖିବେ ଆର୍ଜେଣ୍ଟିନା ମୁଁ ଅଭିଶାପ ଦେଲା ଭଳିଆ ହେଇଯାଉଛି ୟାପରେ ଦେଖିବେ ଆର୍ଜେଣ୍ଟିନା ୱାର୍ଲଡ଼ କପ୍ ଫାଇନାଲ୍କୁ ଆସିବା ଜିତିବା କଥା ତ ପଛେ 10 ବର୍ଷ କମ୍ସେ କମ୍ ଲାଗିଯିବ
1: ମାନେ ବିନା ମେସିରେ ଆର୍ଜେଣ୍ଟିନା ଗୋଟେ ସାଧାରଣ ଦଳ ଭଳିଆ ହେଇଯିବ ତେବେ ଆପଣ ଯେମିତି କହିଲେ ମେସି ଖେଳିଲେ ଏଥର ଆଉ କିଛି ନୂଆ ନୂଆ ଖେଳାଳି ମଧ୍ୟ ସୃଷ୍ଟି ହେଲେ ଯେଉଁମାନଙ୍କୁ ବହୁତ ପପୁଲାରିଟି ମଧ୍ୟ ମିଳିଲା ସବୁ ବିଶ୍ୱକପ୍ରେ ମିଳେ ଏ ବର୍ଷ ମଧ୍ୟ ମିଳିଛି ଯେମିତି ଇଂଲଣ୍ଡର ଅଛନ୍ତି ଆଉ ତାପରେ ସ୍ପେନ୍ର କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କୁ ବହୁତ ପପୁଲାରିଟି ମଧ୍ୟ ମିଳିଲା ତେବେ ନୂଆ ଦେଶ ଯେଉଁମାନେ ଆଫ୍ରିକାରୁ ଏଥର ପାଖାପାଖି 9ଟା ଦେଶ ଖେଳିଲେ ଆଫ୍ରିକା ମହାଦେଶରୁ ଆପଣ କ'ଣ ଦେଖୁଛନ୍ତି ଯେ ଆଫ୍ରିକାରୁ ମଧ୍ୟ ଚମ୍ପିଅନ୍ ବାହାରିବେ ବହୁତ ଶୀଘ୍ର
0: ଯେନ୍ ଡିଫରେଣ୍ଟ ଜୋନ୍ ଅଛି
1: ଆଜ୍ଞା
0: ସେ ଜୋନ୍ରୁ ଯଦି କାହାକୁ ନେକ୍ସଟ୍ ଷ୍ଟ୍ରଙ୍ଗ ବୋଲି କହିବେ
1: ହଁ
0: ଲାଟିନ୍ ଆମେରିକା
1: ଆଜ୍ଞା
0: ୟୁରୋପ
1: ହଁ
0: ନେକ୍ସଟ୍ ଷ୍ଟ୍ରଙ୍ଗ ହେଉଛି ଆଫ୍ରିକା
1: ଆଫ୍ରିକା
0: ହଁ ତାପରେ ଏଇସବୁ ବାକି ଯେଉଁ ହେଉଛନ୍ତି ମାନେ ତାମାନେ ଭଲ ଖେଳିକି ଦେଖେଇବେ କ୍ୱାର୍ଟର୍ ଫାଇନାଲ୍ ତ ପର୍ଯ୍ୟନ୍ତ ଯିବେ
1: ଆଜ୍ଞା
0: କିନ୍ତୁ ସେ ଦୂରତା ବହୁତ ଦୂର ହେଇଯାଉଛି ତାଙ୍କ
1: ହଁ ହଁ
0: କିନ୍ତୁ ଆଫ୍ରିକାର ସେ ଆଫ୍ରିକା କଣ୍ଟିନ୍ୟୁସ୍ ସେ ପ୍ରୋବାବିଲିଟିଟା ଅଛି
1: ଏଥର ମୋରକୋ ମଧ୍ୟ କ୍ୱାର୍ଟର୍ ଫାଇନାଲ୍ ଯାଇଛି ମୋରକୋ ଆଫ୍ରିକାନ୍ ଟିମ୍ ହେଇକି ମଧ୍ୟ ସେ କ୍ୱାର୍ଟର୍ ଫାଇନାଲ୍ ଯାଇଛି
0: ନାଇଁ ନାଇଁ ସେ ତାର ତାର ସେଟା ସେ ବହୁତ କମ୍ ତାର ତାମାନେ କ'ଣ କୁହାଯାଇପାରେ ତାକୁ ତାର ଏଚିଭମେଣ୍ଟ ନୁହଁ ସେଟା
1: ଆଚ୍ଛା
0: ସେ ତ ସେମିଫାଇନାଲ୍ ଖେଳିଥିଲା ଗତ ଇଏରେ
1: ଆଜ୍ଞା
0: ହଁ ହଁ ମୋରକୋ ସେମିଫାଇନାଲ୍ ଖେଳିଥିଲା ଏ କ୍ୱାର୍ଟର୍ ଫାଇନାଲ୍ରେ ଏବେ ହାରିଲା
1: ହଁ ହଁ ତେଣୁ ଆଫ୍ରିକା ପାଇଁ ଅଧିକ ସ୍କୋପ୍ ମଧ୍ୟ ଅଛି ଆଗକୁ
0: ହଁ ଅଛି
1: ଆଜ୍ଞା
0: ବାକି ଦଳ ଅପେକ୍ଷା ମାନେ ତିନିଟା ଯେଉଁ ଜୋନ୍ ଅଛି ୟୁରୋପ ଲାଟିନ୍ ଆମେରିକା ଆଣ୍ଡ ଆଫ୍ରିକା ୟା ବାହାରେ ଅଲଗା ଜୋନ୍ର ଫୁଟବଲ୍ ଟିମ୍ କେବେ ୱାର୍ଲଡ଼ କପ୍ ଚମ୍ପିଅନ୍ ହେବ ବୋଧେ ମୁଁ ମୋ ଜୀବନରେ ଦେଖିପାରିବିନି ଯଦି ହେବ
1: ଆଜ୍ଞା
0: ସମ୍ଭବ ନୁହଁ
1: ହଁ
0: ସେ ସ୍କୋପ୍ ନାହିଁ ସେ ସେ ବଡି ଷ୍ଟ୍ରକ୍ଚର୍ ବଡି କନଷ୍ଟ୍ରକ୍ ସେମିତି ନୁହଁ ଆପଣ ଆମେ ଦେଖୁଛୁ ମେସିକି ତ ଆପଣ ଯଦି ଦେଖେଇଦେବେ ନାହିଁ ତାର ବଡ଼ିରେ ତମାନେ ଆପଣ ତାକୁ ସେ ବଡି ବିଲ୍ଡିଂ କଲେ ବି ଏତିକି ହେବ ନାହିଁ ଆପଣଙ୍କର
1: ସେତିକି ମସଲ୍ସ ଯେଉଁ ଅଛି
0: ହଁ ହଁ ଆଉ ସେଇଟା ୟୁସଲେସ୍ ମସଲ୍ ଆଉ ରିକ୍ୱାର୍ଡ଼ ମସଲ୍
1: ଆଜ୍ଞା
0: ଯେଉଁ ସାଇନ୍ସରେ ଅଛି ଫୁଟବଲ୍ ସାଇନ୍ସରେ
1: ଆଜ୍ଞା
0: ତାର ସେଇଟା ବହୁତ ଷ୍ଟ୍ରଙ୍ଗ୍ ଆଣ୍ଡ ହି ଇଜ୍ ଦି ପ୍ରାଇମେରି ଏକ୍ଜାମ୍ପଲ୍ ଇନ୍ ଅଲ୍ ଓଭର୍ ଦି ୱାର୍ଲ୍ଡ
1: ଆଜ୍ଞା
0: ମାନେ ୱାର୍ଲଡ଼ କପ୍ ଫୁଟବଲ୍ରେ କେଉଁ କେମିତି ମସଲ୍ ବିଲ୍ଡ ହେବାର କଥା ହେଇଯାଇଛି ନମ୍ବର ୱାନ୍ ଏକ୍ଜାମ୍ପଲ୍
1: ଆଜ୍ଞା ଆଉ ସେଇ ସେ ମସଲ୍କୁ ମଧ୍ୟ ଆଜି ଯାଏଁ ହୋଲ୍ଡ କରି ରଖିଛନ୍ତି ତେଣୁ କଣ୍ଟିନ୍ୟୁଅସ୍
0: ସେ ତ ବନେଇନି ତାର କେନ୍ଦ୍ରରେ ହେଇଛି ସେ ଛୁଆଦିନୁ ଫୁଟବଲ୍ ଖେଳୁଛେ ନା
1: ଆଜ୍ଞା
0: ଆଉ ଛୁଆଦିନୁ ସ୍ପେନ୍ରେ ଖେଳୁଛେ
1: ହଁ ଆଉ ସେମାନେ ଯେହେତୁ ଲାଟିନ୍ ଆମେରିକାନ୍ ସେମାନେ ସ୍ପେନିଶ୍ କଥା ଗୁଡ଼ାକ କୁହନ୍ତି ତେଣୁ ତାଙ୍କ ମଧ୍ୟରେ ମଧ୍ୟ ଫୁଟବଲ୍ ଖେଳିବାର ଯେଉଁ ଆଗ୍ରହ ମଧ୍ୟ ଅଛି ଏଥର ଆମେରିକାରେ ହେଲା ଆମେରିକା ଦଳର ପ୍ରଦର୍ଶନ ଏତେ ଭଲ ହେଲାନି
0: ନାଇଁ
1: ବା କାନାଡ଼ା ଦଳର ପ୍ରଦର୍ଶନ ଏତେ

0: ଭଲ ହେଲାନି। ତେଣୁ ଆପଣ କ'ଣ ଦେଖୁଛନ୍ତି, ଲାଟିନ୍ ଆମେରିକା ଯେତେ ଷ୍ଟ୍ରଙ୍ଗଲି ଖେଳୁଛି, ନର୍ଥ ଆମେରିକା ଏତେ ଭଲ ଖେଳିପାରୁନାହାନ୍ତି?
1: ହଁ, ଏମାନେ ପ୍ରଥମ ଥର କରି 1994 USAରେ ୱାର୍ଲଡ କପ୍ ହୋଇଥିଲା,
0: ହଁ ହଁ
1: 1994 1994
0: ଆଜ୍ଞା।
1: ସେତେବେଳେ ଇଏ ଏ ଯାଏଁ ଏମାନେ ଏମାନେ କରିବାର ସାହସ କେମିତି କଲେ, ଇଆର ଗୋଟେ ବ୍ୟାକଗ୍ରାଉଣ୍ଡ ହେଉଛି
0: ଆଜ୍ଞା,
1: ଏଡସନ୍ ଆରେଣ୍ଟସ୍ ନାସିମାଣ୍ଟୋ ନେସନି,
0: ହଁ
1: ଯିଏକି ପେଲେ, ଯେ
0: ଆଜ୍ଞା
1: ତାଙ୍କର ନାଁ ପେଲେ, ପେଲେ ସେ ପେଲେ କହିଲେ ଲୋକ ଯାଏ, ମୁଁ ନାଁ କହିଲେ କିଏ ସେ ବୋଲି
0: ବୁଝିପାରିବେନି।
1: ପେଲେ ଯାଇକିରି ରିଟାୟାର୍ଡ଼ କଲା ପରେ
0: ଆଜ୍ଞା
1: କସ୍ମସ୍ କ୍ଲବ୍ ବୋଲି ଗୋଟେ କ୍ଲବ୍ଟେ କ୍ରିଏଟ୍ ହେଲା, ସେ କସ୍ମସ୍ କ୍ଲବ୍ ଆଡ଼ୁ ଖେଳିଲେ ସେ।
0: ଆଜ୍ଞା
1: ଏବେ ଯେମିତି ମେସି ଆମେରିକାରେ ଯେଉଁଟା ଇଣ୍ଟର ମିଆମିରେ ଖେଳୁଛନ୍ତି, ସେ ବହୁତ ଆଗରୁ ସେଇଟା କରିସାରିଛନ୍ତି।
0: ଆଜ୍ଞା
1: ୟାଙ୍କ ମେସିଙ୍କ ଦ୍ୱାରା ଯେଉଁ ଆମେରିକାନ୍ ଫୁଟବଲରେ ବହୁତ ଇମ୍ପ୍ରୁଭମେଣ୍ଟ ଆସିଲା, ତାଙ୍କ ସମୟରେ ସେମିତି ହେଇଥିଲା।
0: ଆଜ୍ଞା
1: ସେ ଖାଲି ଏକା ଯାଇନଥିଲେ, ସେ ଇଟାଲୀରୁ ପିଲା ତାଙ୍କୁ ସେ ନିଜର କନ୍ଭିନ୍ କରିକି ତାଙ୍କୁ ଡାକି ନେଇଥିଲେ, ଆଉ ସେମାନଙ୍କର ମାନେ ଷ୍ଟ୍ରେଙ୍ଗଥରେ ଆମେରିକାରେ ଫୁଟବଲ ଗ୍ରୋ କଲା।
0: ଆଜ୍ଞା
1: ଏଇଟା ଦେଖନ୍ତୁ ଆପଣ, ସେ 70ରେ ଲାଷ୍ଟ ଚମ୍ପିଅନ୍ ହେଲେ, ପେଲେ ଖେଳୁଥିଲା ଭିତରେ
0: ଆଜ୍ଞା
1: 70ରେ ଚମ୍ପିଅନ୍ ହେଲେ, 74ରେ ତ ଜର୍ମାନୀ ଚମ୍ପିଅନ୍ ହେଲା,
0: ଆଜ୍ଞା
1: ତାପରେ ସେ ଖେଳିଲା ପରେ ଥାର୍ଡ଼ ତାଙ୍କର ଯେମିତି ହେଇଗଲା, 5ଟା ୱାର୍ଲଡ କପ୍ ରିଟାୟାର୍ଡ଼ କରିଗଲେ।
0: ଆଜ୍ଞା
1: ରିଟାୟାର୍ଡ଼ କରିଗଲା ପରେ ସବୁ ଯାଇକିରି ଆମେରିକା ଯାଇକିରି ସେ ଖେଳାଖୋଲି କରିଛନ୍ତି,
0: ଆଜ୍ଞା
1: ଆଉ ସବୁ ଜମା କରି ସବୁ, ହି ହାଜ୍ ଭିଜିଟେଡ୍ ମେନି ଷ୍ଟେଟ୍ସ ଇନ୍ ଆମେରିକା ଇନ୍ ଅର୍ଡ଼ର ଟୁ ଡେଭଲପ୍ ଫୁଟବଲ।
0: ଆଜ୍ଞା
1: ପେଲେ ତାଙ୍କର କ'ଣ ଠିକ୍ ଅଛି, ପେଲେ ଖାଲି ନାହିଁ ଆଉ ତାଙ୍କ ବାକି ତାଙ୍କ ପିଲା ବି,
0: ଆଜ୍ଞା ଆଜ୍ଞା
1: ତ ସେଇଟା ଏମିତି କରିକିରି 1994ରେ ବହୁତ ଭଲ ଖେଳିଥିଲେ।
0: ଆଜ୍ଞା
1: ଏଥର ଯାହା ଖେଳିଲେ ତାଠୁ ଆଉ ତାଙ୍କର ପରଫର୍ମାନ୍ସ ଭଲ ଥିଲା।
0: ଆଜ୍ଞା
1: ଜାପାନ ଆଉ ସାଉଥ କୋରିଆରେ ଯେଉଁ ଟୁର୍ଣ୍ଣାମେଣ୍ଟ ହେଇଥିଲା ସେଠି ଏସର ପରଫର୍ମାନ୍ସ ବହୁତ ଭଲ ଥିଲା, ପ୍ରି କ୍ୱାର୍ଟର ଫାଇନାଲ କି କ୍ୱାର୍ଟର ଫାଇନାଲକୁ ଯାଇଥିଲେ ଯାଇଥିଲେ।
0: ଆମର ବି ଦେଖିବାକୁ ଗଲେ ଏସିଆର ଜାପାନ ଆଉ କୋରିଆ ଏମାନଙ୍କର ପ୍ରଦର୍ଶନ ଭଲ ରହୁଛି, ତାପରେ ମିଡିଲ୍ ଇଷ୍ଟର କିଛି ଦେଶ ଭଲ ଖେଳୁଛନ୍ତି, ଆଉ ଆଉ ଏଇ ଯେଉଁ ଆମର ଅଛନ୍ତି ଭାରତ, ଚୀନ, ବାଂଲାଦେଶ, ଶ୍ରୀଲଙ୍କା,
1: ମାଲେସିଆ,
0: ଏମାନଙ୍କର ପ୍ରାୟ କେବଳ ସେମାନେ ବ୍ୟାଡ଼ମିଣ୍ଟନ ଭଲ ଖେଳୁଛନ୍ତି, ବା ଆମ ଦେଶଟା କ୍ରିକେଟ ଭଲ ଖେଳୁଛି, ପାକିସ୍ତାନ, ବାଂଲାଦେଶ ସେମାନେ। ତେଣୁ ଆପଣ ଯେମିତି କହିଲେ ଫୁଟବଲ ଆକ୍ୟୁମେନ୍ ଦରକାର, ଫୁଟବଲ ଆକ୍ୟୁମେନ୍ କ'ଣ ଏମିତି ପେଲେଙ୍କ ଭଳିଆ ଜଣେ ଖେଳାଳି ଏମିତି ଟ୍ୟାଲେଣ୍ଟ ସର୍ଚ୍ଚ କରିବାକୁ ଆସିବେ, କିଛି ବାହାରୁ ଲୋକ ଆଣିବେ, ତାପରେ ଯାଇକି ଡେଭଲପ୍ ହେବ ନା? ଏଇଠି ତ ଆମର ISL ବି ହେଉଛି, ଇଣ୍ଡିଆନ୍ ସୁପର ଲିଗ୍ ହେଉଛି,
1: କିନ୍ତୁ କଥା ହେଉଛି ଯେ ଆପଣ ସେ ଜିନିଷଟା କୋଚିଂ ମାଧ୍ୟମରେ ବହୁତ କିଛି ଉନ୍ନତି କରାଯାଇପାରେ ପ୍ଲେୟାରର। ଆମ ପ୍ଲେୟାର ଯଦି ମାନେ ଯାଇକିରି ଖେଳିଲେ ବାଇ ଚାନ୍ସ ଇଂଲଣ୍ଡରେ କି ସ୍ପେନ୍ରେ, ତ ସେ ସ୍କୋପ୍ ତ ମିଳିବନି, କାହିଁକିନା ସେମାନେ ବରବାଦ କାହିଁ କରିବେ ତାଙ୍କର ସ୍ଲଟ୍ ଗୋଟେ କ୍ଲବ୍ର। ତ ଯଦି ଖେଳିଲେ ଆପଣଙ୍କର ଏଇ ୱାର୍ଲଡ଼ କପ୍ରେ ଇଣ୍ଡିଆନ୍ 5 ଜଣ ଖେଳୁଛନ୍ତି,
0: ହଁ
1: ଏଇ ୱାର୍ଲଡ଼ କପ୍ରେ,
0: ଆଜ୍ଞା ନ୍ୟୁଜିଲାଣ୍ଡ ଜଣେ ଖେଳୁଛନ୍ତି, ଆଜ୍ଞା
1: ଗତ ୱାର୍ଲଡ଼ କପ୍ରେ ଫ୍ରାନ୍ସରୁ ଗୋଟେ ଇଣ୍ଡିଆନ୍ ପ୍ଲେୟାର ଖେଳିଦେଲା,
0: ହଁ
1: ହଁ ଏ ତ ଖେଳୁଛନ୍ତି, କିନ୍ତୁ ଏଇଟା ତ ମାନେ ରେୟାର କେସେସ୍ ଗୁଡ଼ାକ,
0: ଆଜ୍ଞା ସେମାନେ ତ ସେଇ ଦେଶର ନାଗରିକତ୍ୱ ଗ୍ରହଣ କଲେ, ସିଟିଜେନସିପ୍ ଗ୍ରହଣ କଲେ, ତେଣୁ ସେଇଠୁ ଖେଳିଲେ, ଆମେ ତାଙ୍କୁ ଆଉ ଆମ ଦେଶରେ ଆସି ଖେଳିବାକୁ କହିଲେ ହେବନି, କାହିଁକିନା ସେଇ ଦେଶରେ ସେ ସ୍କୋପ୍ ପାଇଲେ ସେଇଭଳି ସେମାନେ ଖେଳିଲେ। ତେବେ ଆପଣ ୟା ପରେ ଯେଉଁ ୱାର୍ଲଡ଼ କପ୍ ହେବ, ଆପଣ କ'ଣ ଦେଖୁଛନ୍ତି, କେଉଁ ଦେଶ ଆଡ଼କୁ ବେଶୀ ଢଳି ଯାଉଛି, କେଉଁ ଦେଶ ଜିତିବାର ଚାନ୍ସ ବେଶୀ ବଢ଼ିଯାଉଛି?
1: ସେମ୍ ରିପିଟ୍ ହେବ,
0: ସେଇ ୟୁରୋପ ଡୋମିନେଟ୍,
1: ୟୁରୋପ, ଲାଟିନ୍ ଆମେରିକା, ୟୁରୋପ,
0: ଆଜ୍ଞା
1: ଆଉ ଆପଣଙ୍କର ଆଫ୍ରିକା,
0: ଆଜ୍ଞା
1: ଆଫ୍ରିକାର ବହୁତ ପସିବିଲିଟି ଅଛେ,
0: ଆଜ୍ଞା
1: ବାୟ ହୁଇସ୍କର ସେମାନେ ହାରିଛନ୍ ନା ବହୁତ ମ୍ୟାଚ୍,
0: ସେମାନଙ୍କର ସେଇ କନଫିଡେନ୍ସ ଲେବୁଲଟା କମିଯାଉଛି କି, ଜିତିବାର ଯେଉଁ ଜୁନୁନଟା, ସେମାନେ ଲଢ଼ିବାର ଶକ୍ତି ଅଛି କିନ୍ତୁ ଜିତିବାଟା ବା ଗୋଲ୍ ସ୍କୋର କରିବାର
1: ଭୁଲ ତାଙ୍କର ବହୁତ ଗୁଡ଼ାଏ ହୁଏ,
0: ହଁ
1: ଡିଆର୍ ଡେଭିଲ୍ ରି ଲାଇଫ୍ ତ,
0: ଆଜ୍ଞା
1: ତାର ଆଟିଚ୍ୟୁଡ଼୍ଟା ଡିଆର୍ ଡେଭିଲ୍,
0: ଆଜ୍ଞା
1: ମାରିବେ ତ ମାନେ ମାରିଦେଲେ ତ ଗୋଟେ ପର୍ଟିକୁଲାର ଏରିଆ ଭିତରେ ବଲ୍ଟା ଯିବ ନା, ସେମାନେ ଫୋର୍ସ ଉପରେ ବେଶୀ
0: ଫୋକସ୍ କରୁଛନ୍ତି,
1: ଫୋକସ୍ କରୁଛନ୍ତି,
0: ଆଜ୍ଞା
1: କିନ୍ତୁ ସେମାନେ ଜିତିବେ,
0: ଆଜ୍ଞା
1: 90-30ରେ ମାନେ 60ଟା ଯଦି ଟିମ୍ ହେଲା ସେମାନେ ଆସିକରି ଖେଳିକରି ଯିବେ ଭଲ,
0: ଆଜ୍ଞା
1: ଏଥର ତ ମୋଷ୍ଟ ଅଫ୍ ଦେମ୍ ବହୁତ ମାନେ ଡିସେଣ୍ଟ ସୋ, ତାଙ୍କର ବହୁତ ବଢ଼ିଆ ଖେଳିଛନ୍ତି,
0: ଆଜ୍ଞା
1: ଆଫ୍ରିକାର ଅଲ୍ କଙ୍ଗୋରୁ ଆରମ୍ଭ କରି ସମସ୍ତେ,
0: ଆଜ୍ଞା ଆମେରିକାରେ ଏଥର ଅନୁଷ୍ଠିତ ହେଲା, 3ଟି ଦେଶ ଏବେ କଲେ ଆୟୋଜନ କଲେ, ୟାପରେ ପୁଣି ଚାରୋଟି ଦେଶ କରିବେ ଆୟୋଜନ, ତେଣୁ କାହିଁକି ଗୋଟିଏ ଦେଶ ନ କରିକି ଏତେ ଗୁଡ଼ିଏ ଦେଶ କରୁଛନ୍ତି?
1: ମାନେ ଦେଖନ୍ତୁ, ଟୁର୍ଣ୍ଣାମେଣ୍ଟର ପାର୍ଟିସିପେଣ୍ଟ ବଢ଼େଇବାଟା ଆଉ ବେଶୀ ଦେଶ ଇଣ୍ଟରେଷ୍ଟେଡ଼୍ ହେବାଟା, ଏଇଟା ଗୋଟେ ଜିନିଷ। ବହୁତ ଦେଶରେ ଫୁଟବଲ ଖେଳି ବସିଲେ 1934 ପରେ, ଖେଳୁଥିଲେ ଆଗ। ଆପଣ ଆପଣ ଆଶ୍ଚର୍ଯ୍ୟ ହେବେ, ଇଣ୍ଡିଆ ବି ପ୍ରଥମ ଥର ଫ୍ରାନ୍ସରେ ଯେଉଁ ୱାର୍ଲ୍ଡ କପ୍ଟା ହେଲା
0: 1938
1: ଆଜ୍ଞା, ଇଣ୍ଡିଆ ୱାଜ୍ ସିଲେକ୍ଟେଡ଼୍ ଆଣ୍ଡ ଇନ୍ଭାଇଟେଡ଼୍ ଟୁ ପ୍ଲେ ୱାର୍ଲ୍ଡ କପ୍।
0: ଆଜ୍ଞା,
1: ଏମାନେ ଅଲଗା ବାହାନା ଦେଖିକିରି ମନା କରିଦେଲେ, କିନ୍ତୁ ଏମାନେ ଜୁତା ଯଦି ପିନ୍ଧିକିରି କେବେ ଖେଳି ନଥିଲେ, ଦେଟ୍ ଇଜ୍ ଦି ପ୍ରାଇମେରୀ ରିଜନ୍।
0: ଆଜ୍ଞା,
1: ସେ କଣ୍ଡିସନ୍ ଆଉ ଏବେ ନାହିଁ ନା?
0: ହଁ ହଁ ହଁ,
1: କିନ୍ତୁ ଏବେ ନାହିଁ ବହୁତ, କିନ୍ତୁ ରେଜଲ୍ଟ ବି ତ ନାହିଁ,
0: ରେଜଲ୍ଟ ନାହିଁ। ହଁ,
1: ତ ମୁଁ ମାନେ କ୍ରିକେଟ୍ ଭଲ କରୁଛନ୍ତି, ମାନେ କାହାକୁ ଖେଳିବେ କାହାକୁ ନ ଖେଳିବେ, ଏଇଟା ତ କ୍ରିକେଟ୍ ଦ୍ୱନ୍ଦ୍ୱରେ ପଡ଼ିଯାଉଛି ଟିମ୍।
0: ଆଜ୍ଞା,
1: କିନ୍ତୁ ଫୁଟବଲ୍ରେ ସେଦିନ ହେଉନି।
0: ହଁ ହଁ,
1: ଫିଜିକ୍ଟା ବହୁତ ଇମ୍ପୋର୍ଟାଣ୍ଟ, କିନ୍ତୁ ସବୁ ତାମାନେ ଏଇଟା ହିଁ ଇମ୍ପୋର୍ଟାଣ୍ଟ ଏମିତି ନୁହଁ।
0: ନାଇଁ, ଏଥିରେ ବହୁତ ମସଲ ଏବେ ୟୁଜ୍ ହେଉଛି, ମସଲ ଗେମ୍ ବି ହେଇଗଲାଣି, ମାନେ ଫୁଟବଲ ଖେଳାଳି ମାନେ ମଧ୍ୟ ବହୁତ ଓଜନୀୟ ବି ହେଉଛନ୍ତି ଦିନକୁ ଦିନ। ଆପଣ କ'ଣ ଦେଖୁଛନ୍ତି ଯେ ସେମାନେ ମଧ୍ୟ ବହୁତ ଜିମ୍ କରୁଛନ୍ତି, ସେମାନେ ଷ୍ଟ୍ରେଙ୍ଥ ଟ୍ରେନିଂ କରୁଛନ୍ତି ଫୁଟବଲ ଖେଳାଳି?
1: ତାଙ୍କ ଟ୍ରେନିଂର ପାର୍ଟ ଆଏ ସେଇଟା।
0: ଆଜ୍ଞା,
1: ଦେଟ୍ ଇଜ୍ ପାର୍ଟ ଅଫ୍ ଦି ଟ୍ରେନିଂ।
0: ଆଗରୁ ଏତେ କରୁନଥିଲେ ୱେଟ୍ ଟ୍ରେନିଂ? ଆଜ୍ଞା,
1: ମାନେ ତାର ମାନେ ବଡି ବିଲ୍ଡିଂ ନୁହଁ, ମାନେ ରିକ୍ୱାର୍ଡ ନମ୍ବର ଅଫ୍ ଏକ୍ସରସାଇଜ୍ ତାଙ୍କୁ କରାଯାଏ।
0: ଆଜ୍ଞା,
1: କାହିଁକିନା ସବୁ କ୍ଲବ୍ରେ ଜିମ୍ନାସିୟମ୍ ଗୋଟେ ଯୋଡ଼େ ନାହିଁ, ବହୁତ ତାଙ୍କର ଥାଏ, ସବୁ କରିବେ ସେମାନେ। ତା'ର ଫିଜିକାଲ୍ ଇଏରେ ଯାଏ, ସେ ତା'ର ଅଲଗା ଟ୍ରେନର୍, ଫିଜିକାଲ୍ ଫିଟନେସ୍ର ଅଲଗା ଟ୍ରେନର୍, ଫୁଟବଲ୍ ଖେଳାଇବାର ଅଲଗା ଟ୍ରେନର୍, ମାନେ ଏଫୋର୍ଡ କେଉଁଠୁ କରିବେ?
0: ଆଜ୍ଞା,
1: ଆମ ଦେଶ ଭଳିଆ।
0: ଆପଣ ଅନେକ ବିଷୟରେ କଥା ହେଲେ, ଫିଫା ବିଶ୍ୱକପ୍ରେ ଥର ସ୍ପେନ୍ ଚମ୍ପିଅନ୍ ହେଲା, ଏବଂ ଆମେ ମଧ୍ୟ ଆଶା କରୁଛୁ ଆଗକୁ ଅନ୍ୟ ଦେଶକୁ ମଧ୍ୟ ଏଇ ଖେଳ ପ୍ରସାରିତ ହେଉ, ଏବଂ ନୂଆ ନୂଆ ଦେଶ ବାହାରିକି ଆସନ୍ତୁ, ଯେଉଁମାନେ ଏଇ ଖେଳର ମାଧୁର୍ଯ୍ୟରେ ଅନୁପ୍ରାଣିତ ହୋଇ ନିଜର ଭବିଷ୍ୟତ ନାଗରିକମାନଙ୍କୁ ଏଇ ଦିଗରେ ମଧ୍ୟ ଅନୁପ୍ରାଣିତ କରନ୍ତୁ, ଯେ ଖେଳନ୍ତୁ, ସୁସ୍ଥ ରୁହନ୍ତୁ, ଏବଂ ଏଇ ବିଶ୍ୱକୁ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦିଅନ୍ତୁ। ବହୁତ ବହୁତ ଧନ୍ୟବାଦ।
1: ଧନ୍ୟବାଦ ସାର୍।

ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ଅବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086175257 IFSC କୋଡ୍ SBIN00059ରେ ଜମା କରିବେ। ଏକାଉଣ୍ଟ ନମ୍ବରଟି ପୁଣି ଥରେ କହି ରଖୁଛୁ 1086175257 IFSC କୋଡ୍ SBIN00059। ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ୍ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖନ୍ତୁ, ଆବେଦନ କରିବାର ଶେଷ ତାରିଖ 2026 ଅଗଷ୍ଟ ମାସର 15 ତାରିଖ। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ଟେଲିଫୋନ୍ ନମ୍ବରଟି ପୁଣି ଥରେ କହି ରଖୁଛୁ 0663241091। ସୂଚନାଟି ଏତିକିରେ ଶେଷ ହେଲା।

0: ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ନାଟକ ଭକ୍ତ ବାଲିଗାଁ ଦାସ, ରଚନା ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ରାଖାଲ ଚନ୍ଦ୍ର ମହାନ୍ତି। ନାଟକ ଭକ୍ତ ବାଲିଗାଁ ଦାସ।

0: ଘର ପିଣ୍ଡାରେ ବସିବ।
1: ଆରେ ଆରେ, ମାଟି ସବୁଠି ସମାନ, ମାଟିରେ ବସିଲେ ଦୋଷ କ'ଣ?
0: ହଉ, ତମ ଇଚ୍ଛା ଯଦି ହେଉଛି ତେବେ ବସ ସାନ୍ତେ। ଆଉ କୁହ, ଅବେଳଟାରେ କେମିତି ଗଡ଼ି ପଡ଼ିଲ?
1: କହୁଛି କହୁଛି, ପ୍ରଥମେ ଏଇ ଚାଉଳମାନଙ୍କ ରଖ, ଦୁଇ କଡ଼ା କଉଡ଼ି ଅଣ୍ଟାରେ ମାର, ତାପରେ କହୁଛି।
0: ଚାଉଳ କଉଡ଼ି?
1: ହଁ ରେ ଦାସିଆ, ଏସନ ଗୁଣ୍ଡିଚା ଦାତା ଦେଖିଯିବାକୁ ଭାରି ଇଚ୍ଛା। ଜୁଆନ ବେଳେ ସବୁ ବର୍ଷ ଯାଉଥିଲି, ଏବେ ତ ଆଉ ବଳ ପାଉନି, ସବୁ ବର୍ଷ ଯାଇପାରୁନି, ତଥାପି ଏ ବର୍ଷ ନିଶ୍ଚୟ ଯିବି।
0: ମୁଁ କ'ଣ କରିପାରିବି ସାନ୍ତେ?
1: ଆରେ, ନୂଆ ଲୁଗା କି ନୂଆ ଗାମୁଛା ନାହିଁ? ତୁ ରଥଯାତ୍ରା ପୂର୍ବରୁ ଖଣ୍ଡେ ନୂଆ ଲୁଗା ଖଣ୍ଡେ ନୂଆ ଗାମୁଛା ବୁଣିଦେବୁ, ତାକୁ ପିନ୍ଧି ମୁଁ ପୁରସ୍ତମ ଯିବି।
0: ଦେବି ଦେବି ସାନ୍ତେ।
1: ଆଉ ଯାହା କୋଉଠି ହବ, ଲୁଗା ନେଲା ଦିନ ଯାଇ ଦେବି।
0: ହଁ ସାନ୍ତେ, ତମେ ଯାହା କୋଉଠି ଦେବ ତାକୁ ଧରି ମୁଁ ବି ପୁରସ୍ତମ ଯିବି। ରଥ ଉପରେ ଜଗା ବଳିଆ ମା ସୁଭଦ୍ରାଙ୍କୁ ଦେଖିବି।
1: ଏ ତୁ ମଧ୍ୟ ରଥଯାତ୍ରାକୁ ଯିବୁ? ଭଲ କଥାରେ ଦାସିଆ, ଥରେ ରଥରେ ଦିଅଙ୍କୁ ଦେଖିଲେ ସବୁ ପାପ ଦୂର ହୋଇଯିବ। ପତିତ ଜନଙ୍କୁ ଉଦ୍ଧାର କରିବା ପାଇଁ ତ ସିଏ ରଥ ଉପରେ ବିଜେ କରନ୍ତି।
0: ତମ ଦୟା ହେଲେ ମୁଁ ଦିଅଙ୍କୁ ଦେଖିପାରିବି ସାନ୍ତେ।
1: ଭଲ କଥା ଦାସିଆ, ଭଲ କଥା। ତୁ ରଥ ଦେଖି ବାହାରିଲେ ମୁଁ ନୂଆ ଲୁଗା ଆଉ ଗାମୁଛା ବାବଦକୁ ଗଣ୍ଡେ କୋଡ଼ି ଅଧିକା ଦେବି।
0: ତମର ଜଗନ୍ନାଥ ମଙ୍ଗଳ କରନ୍ତୁ ସାନ୍ତେ।
1: ହଉ ହଉ, ଏ ଚାଉଳ କୋଡ଼ି ରଖ, ମୁଁ ଆସେ।
0: ହଉ, ଦଣ୍ଡବତ ସାନ୍ତେ, ତମେ ଯାଅ। ନେତ୍ର ଉତ୍ସବ ପୂର୍ବ ଦିନ ମୁଁ ଲୁଗା ନେଇ ତମ ଘରେ ଦେଇ ଆସିବି।
1: ହଉ, ମୁଁ ଆସୁଛି ଦାସ।
0: କମଳି କମଳି, ଏପାଖକୁ ଆସ, କମଳି ଏପାଖକୁ ଆସ, ଆସ ଆସ। ତିନି ଦିନ ହେଲା ପେଟକୁ ଦାନା ଯାଇନି ବୋଲି ମନ ଉଣା କରୁଥିଲ ନା? ଏଇ ଦେଖ, ଜଗନ୍ନାଥ ଚାଉଳ କଉଡ଼ି ସବୁ ତମ ପାଇଁ ପଠାଇ ଦେଇଛନ୍ତି। ଏବେ ନିଅ, ଭାତ ବସାଅ, ପେଟ ପୁରି ରାତିରେ ଦିମୁଠା ଖାଇବା।
2: ସତରେ ତ ଚାଉଳ କଉଡ଼ି କ'ଣ ନିଧି ସାନ୍ତେ ଦେଇଗଲେ?
0: ହଁ ହଁ, ନା ନିଧି ସାନ୍ତେ ନୁହେଁ, ନିଜେ ଜଗନ୍ନାଥ। ନିଧି ସାନ୍ତ ବେଶରେ ସେ ଆସିଥିଲେ।
2: ତମେ କ'ଣ କହୁଛ, ମୁଁ ତ ବୁଝିପାରୁନି।
0: ତମର ବୁଝିବା ଦରକାର ନାହିଁ କମଳି, ଆଗ ଭାତ ବସାଅ, ମୁଁ ତନ୍ତରେ ସୂତା ବସାଏ, ଲୁଗା ବୁଣିବି ନିଧି ସାନ୍ତଙ୍କ ପାଇଁ।
2: ହଉ ଦିଅ, ଜଗନ୍ନାଥ ତାହେଲେ ଆମ କଥା ଶୁଣୁଛନ୍ତି?
0: ଖାଲି ଶୁଣିନାହାନ୍ତି କମଳି, ମୋତେ ରଥଯାତ୍ରା ଦେଖିଯିବା ପାଇଁ ଡାକି ଯାଇଛନ୍ତି। ମୁଁ ରଥ ଉପରେ ଦିଅ ଦେଖିବା ପାଇଁ ଯିବି।
2: ସତେ ବଡ଼ଦାଣ୍ଡକୁ ଯିବ ଦିଅ ଦେଖିବା?
0: ହଁ, ତମ କଥା ବି ତାଙ୍କୁ ଜଣେଇବି କମଳି, ସେ ତମ କଥା ଶୁଣିବେ।
2: ତମେ ଦିଅ ଦେଖିବ, ମୋ କଥା ତାଙ୍କୁ କହିବ, ତେବେ ମୁଁ ନୂଆ ହାଣ୍ଡିରେ ଅରୁଆ ପେଜ ରାନ୍ଧି ତମ ଫେରିଲା ବାଟକୁ ଅନେଇ ବସିଥିବି।
0: ହଉ, ସେ ବେଳ ତ ଅଛି, ତମେ ଯାଅ, ଭାତ ବସା କମଳି।
2: ହଁ ଯାଉଛି, ତମେ ତନ୍ତରେ ସୂତା ଲଗା।
0: ସବୁ ତାଙ୍କରି ଇଚ୍ଛା କମଳି। ନମସ୍ତେ ଦେବ ଦାମୋଦର, ଡମ୍ବରୁ କଟି ପୀତାମ୍ବର।

0: ତମ ପାଖକୁ ଧାଇଁଛି।
1: ବୁଣି ସାରି ଲୁଗା ଗାମୁଛା ଆଣିଛୁ? ଦେଖେ ଦେଖେ କେମିତିଆ ଲୁଗା ଗାମୁଛା ହେଇଛି ତାନୁ।
0: ଏ ନିଅ ଦେଖ ସାନ୍ତେ।
1: ଆରେ ବା, ଲୁଗା ଗାମୁଛା ଦେଖ ନା ମନକୁ ପାଇଲା ଭଳି ହେଇଛି। ମୁଁ ଜାଣେ ପରା ଏ ଗାଁ ଭିତରେ ତୋ ଲୁଗା ବୁଣା ସବୁଠୁ ସାର। ହଉ ହଉ, ତତେ ଆଉ ମାନେ ଅରୁଆ ଚାଉଳ ଦିଏ ଆଉ କଉଡ଼ି ଦିଏ ରହ।
0: ଚାଉଳ ଦରକାର ନାହିଁ ସାନ୍ତେ, କେବଳ କଉଡ଼ି ଦିଅ, ମୁଁ ପରା କଉଡ଼ି ନେଇ ଗୁଣ୍ଡିଚା ଯାତ ଦେଖିବାକୁ ଯିବି।
1: ଆରେ ମୁଁ ଜାଣେ ଦାସ ଜାଣେ, ପୁରସ୍ତରୁ ଫେରି ଘରେ କ'ଣ ସେଦିନ ଉଷୁନା ଖାଇବୁ? ଆରେ ଅରୁଆ ଚାଉଳ ମୁଠେ ନେଇଥା, କମଳକି କହିବୁ ଫେରିଲା ବେଳକୁ ଫୁଟାଇ ଦେଇଥିବ, ଅରୁଆ ଚାଉଳ ମୁଠିଏ ଖାଇବୁ।
0: ଠିକ୍ କହିଛ ସାନ୍ତେ, ଦିଅ ଅଣ୍ଟିରେ ପୁରେଇ ଚାଉଳ ମୁଠିକୁ ନେଇଯିବି।
1: ଏଇଠି ଠିଆ ହ, ମୁଁ ଆସୁଛି। ହଁ ତୁ ପୁରା ପୁରସ୍ତମ ଯିବୁ, ଆଉ ଡେରି କରିବୁ କାହିଁକି? ଗାଧୁଆ ପାଧୁଆ ସାରି ଝଟ ଝଟ ସକାଳୁ ବାହାରି ପଡ଼ିବୁ, ବାଟ ଚଲା ବାଧିବନି।
0: ହଁ ସାନ୍ତେ, ସାନ୍ତେ ମନ୍ଦିର ଭିତରକୁ ମୁଁ ତ ଯାଇପାରିବିନି, ବାହାରେ ଠିଆ ହେଇ ନୀଳଚକ୍ର ପତିତ ପାବନ ମାନଙ୍କୁ ଦେଖିବି, ରଥ ଉପରକୁ ଦିଅଁ ଆସିଲେ ଦର୍ଶନ କରିବି।
1: ଆରେ ଦାସିଆ, ତୁ ଏକୁଟିଆ ଯିବୁ କାହିଁକି? ମୋ ସହିତ ବାହାରି ପଡ଼ିବୁ, କଥାବାର୍ତ୍ତା ହେଇଯିବା, ବାଟ ଚଲା ଜମା ବାଧିବନି।
0: ହଁ ହଁ ସାନ୍ତେ, ତମେ ଠିକ୍ କହିଛ।
1: ହଉ ରହ ରହ, ମୁଁ ଲୁଗା ଗାମୁଛା ରଖି ଚାଉଳ ଆଉ କଉଡ଼ି।

0: ଏ ନିଧି ସାଆନ୍ତେ ବାହାରି ସାରିଲେଣି, ମତେ ଗାମୁଛା ଖଣ୍ଡକ ଦିଅ କମଳୀ।
1: ତମର ତ ଗୋଡ଼ ହାତ ତଳେ ପଡ଼ୁନି, ଲୁଗା ପିନ୍ଧୁ ପିନ୍ଧୁ ଗାମୁଛା ପିନ୍ଧୁଛ, ଗାଧେଇ ଆସୁ ଆସୁ ପୋଥି ଖେଳେଇ ବସୁଛ।
0: ମତେ ମତେ ଜଗାକାଳିଆ ପାଗଳ କରିଦେଇଛି କମଳୀ, ମୋ ମନ ଉଚ୍ଛନ୍ନ ହେଉଛି, ନୟନ ପୁରେଇ ତାଙ୍କୁ ଦେଖିଲେ ଯାଇ ଏ ମନରେ ଶାନ୍ତି।
1: ହଉ ନିଅ ଗାମୁଛା ନିଅ, ତମେ ମୋ କଥା ତାଙ୍କୁ କହିବ ଟି?
0: କହିବି କହିବି କମଳୀ, ମୋ କମଳୀର ପୁଅ ଝିଅ ଲୋଡ଼ା ନାହିଁ, ତାକୁ ଦର୍ଶନ ଦିଅ, ବୈକୁଣ୍ଠକୁ ନିଅ, ଖଦାଳ ଜନ୍ମରୁ ତାକୁ ଉଦ୍ଧାର କର ପ୍ରଭୁ।
1: ହଁ ସେଇ ବର ମାଗ, ତାଙ୍କ ସେବାରେ ଆମରି ଦିନ ଯାଉ।
0: ଆସୁଛି କମଳୀ।
1: ହଁ ଯା।
0: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।

ପ୍ରଭୁ ମହାବାହୁ ପତିତ ପାବନ, ପହଣ୍ଡିବି ଯେପରେ ରଥ ଉପରେ ଉହା ଚତୁର୍ଦ୍ଧା ମୂରତି, ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନ, ନନ୍ଦିଘୋଷ ରଥେ କାଳିଆ ଠାକୁର, ତାଳଧ୍ୱଜରେ ଶଙ୍କର୍ଷଣ ବଳଦେବ ଏବଂ ଦେବଦଳନ ରଥରେ ମା ସୁଭଦ୍ରା ସୁଦର୍ଶନ। ଏ ପାପୀ ଜନ୍ମରୁ ଉଦ୍ଧାର ପାଇଗଲି ପ୍ରଭୁ। ନମସ୍ତେ ଦେବ ଜଗନ୍ନାଥ, ନମସ୍ତେ ଶଙ୍ଖ ଚକ୍ର ହସ୍ତ।

0: ଆରେ ଦାସିଆ, ଆରେ କୋଉଠି ତୁ ଭିଡ଼ ଭିତରେ ରହିଗଲୁ? ମୁଁ ତତେ ଖୋଜି ଖୋଜି ବିଲକୁଲ ପାଇଲିନି। ତିନି ରଥ ଯାକ ତ ବଡ଼ଗଣ୍ଡି ପାର ହେଇଗଲିଣି, ଆଉ ବଡ଼ ଦାଣ୍ଡରେ ଠିଆ ହେଇଛୁ କାହିଁକି? ଆ କୁଟେ ବିଶ୍ରାମ ନବା। ଆରେ ତତେ କ'ଣ ମୋ କଥା ଶୁଭୁନି? ଆଖିରୁ ଧାର ଧାର ଲୁହ ବହିଯାଉଛି। ଦାସିଆ, ଦାସିଆ
1: କିଏ? ନିଧି ସାନ୍ତେ,
0: ତୁ ତୁ କାନ୍ଦୁଛୁ କାହିଁକି ଦାସ?
1: କାନ୍ଦୁଛି? ନା ନା, ମୁଁ ମୁଁ ହସୁଛି ସାନ୍ତେ, ତାଙ୍କୁ ରଥରେ ଦେଖି ମୁଁ ହସୁଛି।
0: ହଉ ହଉ, ରଥ ତ ଚାଲିଗଲାଣି, ଆ ଏବେ କୋଉଠି ଟିକେ ବିଶ୍ରାମ ନବା।
1: ନା ନା ନା, ତମେ ଯାଅ, ତମେ ଯାଅ, ବିଶ୍ରାମ ନବ ସାନ୍ତେ। ମୁଁ ଏଇ ବଡ଼ ଦାଣ୍ଡରେ ଠିଆ ହେଇ ନୀଳ ଚକ୍ର ପତିତ ପାବନ ବାନାକୁ ଅନେଇ ରହିଛି। ଦେଖ ଦେଖ ସାନ୍ତେ, କେମିତି ଫରଫର ହେଇ ନେତ ଉଡ଼ୁଛି।
0: ଦେଖୁଛି ଦାସ, କିନ୍ତୁ ଦିନସାରା ଭିଡ଼ ଭିତରେ ଠେଲାଫେଲା ଖାଇ ଖାଇ ତତେ କ'ଣ ଅବସ୍ଥା ଲାଗୁନି? ଆ କୋଉଠି ଟିକେ ବିଶ୍ରାମ ନବା।
1: ନା ତମେ ଚାହ ସାନ୍ତେ, ମୁଁ ଏଇ ବଡ଼ ଦାଣ୍ଡ ଧୂଳିରେ ଗଡ଼ି ନୀଳଚକ୍ରକୁ ଅନେଇ ରହିବି, ତାଙ୍କରି ଭଜନ ଗାଇ ଗାଇ ରାତି ବିତେଇଦେବି।
0: ପାଗଳା, ହଉ ତୁ ଥା ଦାସିଆ, ମୁଁ କାହା ପିଣ୍ଡାରେ ଟିକେ ଗଡ଼ି ପଡ଼େ।
1: ଯା ସାନ୍ତେ।

0: କମଳୀ, କମଳୀ
1: ମୋ ମୁଁ ପରା ତମରି ଫେରିଲା ବାଟକୁ ଯାଇ ଦାଣ୍ଡ ଦୁଆରେ ଠିଆ ହେଇଛି, ତମକୁ କ'ଣ ଦିଶୁନି?
0: ହଁ ହଁ, ସତରେ ମୁଁ ଅନ୍ଧ ହେଇଯାଇଛି କମଳୀ।
1: ଆରେ ଆରେ ଆରେ, ଘର ଭିତରୁ କୁଆଡ଼େ ପଶି ଆସୁଛ? ପୁରସ୍ତମରୁ ଆସିଛ, ପୋଖରୀରୁ ମୁହଁ ହାତ ଗୋଡ଼ ଧୋଇ ଆସ। ନୂଆହାଣ୍ଡିରେ ଯାଉ ପୁରୁଣି ଶାଗ କରି ରଖିଛି, ତାକୁ ଆଗେ ତୁଣ୍ଡରେ ଦିଅ, ତାପରେ ଗପିବ, ଆଉ ମୁଁ ସବୁ ଶୁଣିବି।
0: ହଁ ହଁ, ତମେ ଠିକ୍ କହିଛ କମଳୀ, ମୁଁ ପୋଖରୀରୁ ଗାଧୋଇ ଆସୁଛି, ତମେ ଖାଇବାକୁ ବାଢ଼। ଏ କ'ଣ ହେଲା କମଳୀ? ଇଏ ଯେ ସେଇ ଚକାଡୋଳା! ଓ ପ୍ରଭୁ!

0: प्रभु उद्धार कर मते देख देख कमली धोबला पेजसर मध्य कालिया पुरुणी साग से श्वेत पद्मडला ताकू मु भुंजीबी किपरी ए शंख चक्रधारी माधव मुकुंद मुरारी देवता दईता पूजित
1: ମୁଦୁଲି ଗୁଣିଆ ଛଡା ଆଉ କାହାର ମନ୍ତ୍ର କାଟୁ କରିବ
2: ନାହିଁ ନାହିଁ ଚମଡା ପାଣି ପିଇଦିଅ ହେ ତ ଏମିତି ନାଚୁଛି ଆଉ ଠାକୁରଙ୍କ ଧଣ୍ଡା ହାତରେ ବାନ୍ଧିଦିଅ ନହେଲେ ଲୁହା କଣ୍ଟା ଗୋଟେ ଆଣ୍ଡ ଅଣ୍ଟାରେ ବାନ୍ଧିଦିଅ
1: ହେଇ ଦେଖ ଆଖି କେମିତି ବଡ଼ ବଡ଼ ଦିଶୁଛି ଲୁହ ଧାର ଧାର ବହି ଯାଉଛି ବିଲକୁଲ ଖଣ୍ଡିଆ ବୁତ ହାବୁଡ଼ାରେ ପଡିଯାଇଛି ଦାସୀ
3: ଆରେ ଆରେ କଣ ହେଇଛି ଏମିତି ପାଟି ତୁମେ କାଇଁ କରୁଛ
1: ହେଇଥିବ ମୁଁ ଯେତେ ଡାକିଲି ସେଦିନ ସେ ଶୁଣିବାକୁ ନାହିଁ ଆଉ ରାତିଟା ସାରା ବଡ ଦାଣ୍ଡ ଧୂଳିରେ ପଡି ରହିଲା ଆଚ୍ଛା ହଉ ହଉ ହଉ ବ୍ୟସ୍ତ ହୁଅନି ବ୍ୟସ୍ତ ହୁଅନି ଦେଖିବା କଣ ହଉଛି ଆରେ ଦାସିଆ

0: କମଳି କମଳି
1: ମୋତେ ଡାକୁଥିଲୁ?
0: ହଁ କମଳି, ଆଜି କାହିଁକି ସଳ ସଳ ଭୋକ ଲାଗିଲା, ସେଇଥିପାଇଁ ତନ୍ତ ଛାଡ଼ି ପୋଖରୀରୁ ଗାଧୋଇ ଆସିଲି। କ'ଣ ଟିକେ ଖାଇବାକୁ ଦେଲ?
1: ଖାଇବାକୁ ଦେବି।
0: ହଁ, ଖାଇସାରି ନନ୍ଦ ପଣ୍ଡିତଙ୍କ ଲୁଗାଖଣ୍ଡକ ନେଇ ତାଙ୍କ ଘରେ ଦେଇ ଆସିବି। ସେ କାର୍ତ୍ତିକ ହବିଷ କରିବା ପାଇଁ ଶ୍ରୀକ୍ଷେତ୍ର ଯିବେ।
1: ହଉ ନିଅ।
0: ପାଣି?
1: ମୋତେ କ୍ଷମା କର, କେତେ ଦିନ ହେଲା ମୁଁ ପାଣି ପିଇ ଚଳି ଯାଉଥିଲି, ଆଜି ତମକୁ ବି ଗଡ଼ିଆ ପାଣି ଦେବାକୁ ହେଲା।
0: ସେଥିପାଇଁ ଦୁଃଖ କାହିଁ କମଳି, ଏ ଗଡ଼ିଆ ପାଣି ଯେ ଗଙ୍ଗା ଜଳ, ସେ ମୋ ପାଇଁ ଅମୃତ।
1: ସେମିତି କୁହନି, ମୁଁ ତମ ଘରଣୀ ହେଇ ଭୋକବେଳେ ଯଦି ମୁଠେ ବାଡ଼ି ଦେଇ ନପାରିଲି ଆଉ ଏ ଘରେ ଅଛି କାହିଁକି ମୁଁ?
0: ସେଥିରେ ତୁମର କିଛି ଦୋଷ ନାହିଁ କମଳି, ମୁଁ ସବୁବେଳେ ପୋଥି ଲେଖାରେ ମାତିଲି, ସମୟ ପାଇଲେ ରୋଗା ବୁଣାରେ ଲାଗିଲି। ତୁମକୁ ଚାଉଳ ମୁଠେ ଦେଲେ ସିନା ତମେ ଭାତ ରାନ୍ଧିବ, କେଉଁ ଜମିବାଡ଼ି ଅଛି ଯେ ଅମାରରୁ ଧାନ କାଟି ତମେ ଚାଉଳ କରିବ?
1: ମୁଁ ତ ପୁଣି ଘରଣୀ ହିସାବରେ ତୁମକୁ ଚେତେଇ ଦେଇଥାନ୍ତି, କିନ୍ତୁ
0: କୁହ କମଳି,
1: ପୋଥି ଲେଖା ବେଳେ ତମକୁ ଚାଉଳ ନାହିଁ ବୋଲି କହିବା ପାଇଁ ମୋ ତୁଣ୍ଡ ଖୋଲେନି, ଉଳି ଉଳି ତମ ପଛରେ ଠିଆ ହେଇ ମୁଁ ତମକୁ ଦେଖେ, କହିବି କହିବି ବୋଲି ଭାବେ, ନ କହି ଚୁପଚାପ ଫେରି ଆସେ।
0: ହଉ ଦୁଃଖ କରନି କମଳି, ଆଜି ନନ୍ଦ ପଣ୍ଡିତଙ୍କ ଘରେ ଲୁଗା ଦେଇ ଚାଉଳ ଦୁଇ ମାଣ ଆଣିମି, ତମେ ଭାତ ରାନ୍ଧିବ।
1: ନନ୍ଦ ପଣ୍ଡିତ କାଲି ଆସିଥିଲେ ତାଙ୍କ ଲୁଗା ନେବା ପାଇଁ।
0: ଜାଣେ କମଳି, ତାଙ୍କର ବରାଦ ଥିଲା ଦାସିଆ ନିଧି ସାନ୍ତଙ୍କ ଲୁଗା ପରି ଖଣ୍ଡେ ଲୁଗା ବୁଣିଦିଏ, ତାଙ୍କ ବରାଦ ଅନୁସାରେ ଲୁଗାଖଣ୍ଡକ ଯତ୍ନରେ ବୁଣିଛି, ଆଜି ଲୁଗା ଦେଖିଲେ ସେ ନିଶ୍ଚୟ ଖୁସି ହେବେ।
1: ମୁଁ ତେବେ ଯାଉଛି, ଚୁଲିରେ ପାଣି ହାଣ୍ଡି ବସେଇଦେବି।
0: ରୁହ ରୁହ କମଳି, ମୁଁ ଲୁଗା ଦେଇ ଫେରିଆସେ, ତାପରେ ଚୁଲିରେ ହାଣ୍ଡି ବସେଇବ।
2: କାର୍ତ୍ତିକ ମାସରେ ବୃଦ୍ଧ ବ୍ରାହ୍ମଣକୁ କିଛି ଦାନ କର ଦାତା।
0: ଦାନ? ଏଇଟା ଏଇଟା ଖଦାଳ ଘର ନା?
2: କ୍ଷୁଦାର୍ଥର ଚଣ୍ଡାଳ ବ୍ରାହ୍ମଣ ଭେଦ ନାହିଁ ବାବା, ମୁଁ ଖୁବ୍ ଭୋକିଲା, ଶ୍ରୀକ୍ଷେତ୍ରରୁ ଚାଲି ଚାଲି ଆସୁଛି, ଦିନ ଗଡ଼ିଗଲାଣି, କିଛି ଆହାର ଦାନ କରିଦିଅ ବାବା।
0: ଆହାର? ମୁଁ ଯେ ଅଛୁଆଁ, ନିଚ ବାଉରୀ ଜାତିର ଲୋକ ନା, ମୋ ଘରେ ତୁମେ ଆହାର।

0: ଗ୍ରହଣ କରିବ କିପରି?
1: କାହିଁକି ବାଉରି କ'ଣ ମଣିଷ ନୁହନ୍ତି ବାବା? ମଣିଷ ଭିତରେ ପୁଣି ଛୋଟ କିଏ, ବଡ଼ କିଏ, ଉଚ୍ଚ କିଏ, ନୀଚ କିଏ? ନିଜେ ଶ୍ରୀ ଜଗନ୍ନାଥ ତ ଶବର ଅଇଁଟାଖିଆ ଦେବତା, ତାଙ୍କ ଦେଶରେ ପୁଣି ଜାତିଭେଦ?
0: କିନ୍ତୁ
1: କିଛି ଦ୍ୱିଧା କର ନାହିଁ ଦାତା, କ୍ଷୁଧାରେ ମୋର ପେଟ ଜଳୁଛି, କିଛି ଆହାର ଦିଅ, ମୁଁ ଏହି ପିଣ୍ଡାରେ ବସୁ।
0: ନା ନା ନା ନା, ମୁଁ ଆସନ ପାରିଦେଉଛି, ତମେ ସେ ଘର ଭିତରେ ବିଶ୍ରାମ କର।
1: ତୁମର ଭଗବାନ ମଙ୍ଗଳ କରନ୍ତୁ ବାବା।
0: କମଳି କମଳି କମଳି, ନନାକୁ ଆସନ ଦିଅ, ମୁହଁ ଧୋଇବା ପାଇଁ ପାଣି ଦିଅ।
2: କିନ୍ତୁ ଘରେ ତ କିଛି ନାହିଁ, କ'ଣ ଖାଇବାକୁ ଦେବ?
0: ତମେ ଚିନ୍ତା କର ନାହିଁ କମଳି, ସେ ଗଡ଼ିଆ ତୁଠ ପଛରେ ଦୁଇଟା ପଇଡ଼ ଝୁଲୁଛି, ମୁଁ ଗଛରେ ଚଢ଼ି ସେ ଦୁଇଟି ପାରି ଆଣେ, ନନାକୁ ପଇଡ଼ ପାଣି ପିଇବାକୁ ଦେଇ ନିଜର ଦୁଃଖ ଜଣେଇ ବିଦା କରିଦେବା।
2: ହଁ ସେଇଆ କର, ତମେ କଟୁରୀ ନେଇ ତୁଠକୁ ଯା, ମୁଁ ଆସନ ଦେଉଛି, ପାଣି ଦେଉଛି।
0: ଆସୁଛି କମଳି।
2: ପାଣି ନେଇ ଗୋଡ଼ ହାତ ଧୋଇନିଅ ନନା, ଏଇ ଆସନରେ ବସ।
1: ଗୋଡ଼ ହାତ ଧୋଇବାର ଆବଶ୍ୟକତା ନାହିଁ ମା, ପୁଣି ବାରଦୁଆରକୁ ଯିବି, ମୋତେ ଟିକେ ସରଳ ବିଦା କର।
2: ତମେ ତ ଦେଖୁଛ ନନା, ଆମେ ଅଭାବୀ, ଦେବା ପାଇଁ କ'ଣ ଅଛି? ସିଏ ପଇଡ଼ ପାଇଁ ଯାଇଛନ୍ତି, ଆସନ୍ତୁ, ତାକୁ ବିଦେଇ ବିଦା ହେବ।
1: ହଉ ହଉ। ଆଚ୍ଛା ମା, ଘରର ସେ କଣରେ କ'ଣ ତାଳପତ୍ର ପୋଥି ଥୁଆ ହେଇଛି, ସେ ପୋଥି କ'ଣ ହୁଏ?
2: ଇଏ ପରା ପୋଥି ଲେଖନ୍ତି, ପୋଥି ପଢ଼ନ୍ତି, ସେଇଥିପାଇଁ ତ ଲୁଗା ବୁଣିବାକୁ ସମୟ ମିଳେ ନାହିଁ, ଯେ ଦୁଇଟା ବୋଲି ପେଟ ଅପସା ରହୁଛି।
1: ଆଚ୍ଛା, ତୁମ ସ୍ୱାମୀ ତାହେଲେ ଜଣେ ଭକ୍ତ?
2: ସେ ଭକ୍ତ କି ନୁହଁ ମୁଁ କହିପାରିବି ନାହିଁ ନନା, କେବଳ ଏତିକି ଜାଣେ ଯେ ଖାଇବା ପିଇବା ଭୁଲି ଠାକୁରଙ୍କ ନାମ ନିଅନ୍ତି, ଅଭାବ ହେଲେ ଦୁଃଖ ନାହିଁ, ସଦ୍ଭାବ ହେଲେ ସୁଖ ନାହିଁ।
1: ଓ, ତୁମ ସ୍ୱାମୀଙ୍କ ନାଁ ତାହେଲେ ବାଲିଗାଁ ଦାସ, ଦାସିଆ ବାବୁରୀ ନା?
2: ହଁ ନନା।
0: ଆହା, ଦୁଇଟା ଯାକ ପଇଡ଼ରେ ଭଲ ପାଣି ଅଛି ନନା, ନିଅ ପିଇ ଦିଅ।
1: ଦିଅ ଦାସିଆ।
0: ମୋତେ ଛୁଇଁ ମୋ ହାତରୁ କ'ଣ ପଇଡ଼ ନବ ନନା? ନା ନା ନା ନା, ତମେ ବ୍ରାହ୍ମଣ, ମୁଁ ପଇଡ଼ ତଳେ ଥୋଇଦେଉଛି, ତମେ ନିଅ, ଆନନ୍ଦରେ ପାନ କର।
1: ମୁଁ କ୍ଷୁଧାର୍ଥ ତୃଷାର୍ଥ, ତୁମେ ଦାତା, ତୁମ ହାତରୁ ମୁଁ ଦାନ ଗ୍ରହଣ କରିବି, ଏଥିରେ ଜାତି ନଷ୍ଟ ହେବ ନାହିଁ ଦାସ, ଧର୍ମ ଜାତିରେ ନାହିଁ, ଅଛି ବିଶ୍ୱାସରେ, ଭକ୍ତିରେ।
0: ହଉ ନିଅ ଗୁସି।
1: ଶାନ୍ତି ଶାନ୍ତି, ଭୋକିଲା ପେଟ ଶାନ୍ତ ହୋଇଗଲା ଦାସ, ଏଥର ମୁଁ ଆସୁଛି। କାର୍ତ୍ତିକ ମାସରେ କ୍ଷୁଧାର୍ଥକୁ ଦାନ କରି ତୁମେ ଯଥେଷ୍ଟ ପୁଣ୍ୟ ଅର୍ଜନ କରିଛ।
0: ବାଉରି ଘରୁ ପଇଡ଼ ପିଇ ମନରେ ଦୁଃଖ କରିବ ନାହିଁ ଗୋସେଇ,
1: ଯାହାର ଭାବ ପାଉ ମନ, ତା ଘରେ ଆମ୍ଭର ଭୋଜନ, ଅଭାବ କରେ ଯେ ଆମ୍ଭଙ୍କୁ, ଚିତ୍ତ ନ ଘଟେ ତାହାଠାକୁ।
0: ତୁମ ଆଶୀର୍ବାଦ ଲାଭ କରି ମୁଁ ମଧ୍ୟ ଧନ୍ୟ ହେଲି ଗୋସେଇ।
1: ହଉ ମୁଁ ଆସୁଛି ଦାସ।
0: ଦଣ୍ଡବତ ଗୋସେଇ, କ'ଣ ଚାହୁଁ ଚାହୁଁ କ'ଣ ଗୋସେଇ ଅନ୍ତରିତ ହେଇଗଲେ? ଧୂପ ଦୀପ ସୁବାସିତ ଚନ୍ଦନ ବାସରେ ଚତୁର୍ଥୀକ ମହକି ଉଠିଲା, ତେବେ କିଏ କିଏ କିଏ ଆସିଥିଲେ କମଳି?
2: ମୁଁ ତ କିଛି ବୁଝିପାରୁନି।
0: ତେବେ ତେବେ ତେବେ କ'ଣ ଏ ଦରିଦ୍ର କୁଡ଼ିଆରେ ପରୀକ୍ଷା କରିବା ପାଇଁ ପାଦ ଦେଇଥିଲେ ସ୍ୱୟଂ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ନାରାୟଣ ଜଗନ୍ନାଥ?
3: ହଁ ମୁଁ ସ୍ୱୟଂ ଜଗନ୍ନାଥ, ଭକ୍ତର ଦୁଆରେ ପାଦ ଦେଇଥିଲେ ଦାସ, ମୁଁ ପରା ଭକ୍ତବତ୍ସଳ, ତୁମକୁ ଭୁଲି ରହିପାରିଥାନ୍ତି କିପରି? ତୁମର ପଇଡ଼ ପାଣିକୁ ମୁଁ ଅମୃତ ଭାବି ସ୍ୱହସ୍ତରେ ଗ୍ରହଣ କରି ପାନ କରିଛି, କେବଳ ଆଜି ନୁହେଁ ଭକ୍ତ, ତୁମେ ଯେତେବେଳେ ଯାହା ମୋତେ ଉତ୍ସର୍ଗ କରିବ ତାହା ମୁଁ ହସ୍ତ ପ୍ରସାରଣ କରି ଗ୍ରହଣ କରିବି।
0: କମଳି କମଳି କମଳି, ଆମ ଜୀବନ ଧନ୍ୟ ହେଇଛି କମଳି, ଆସ ଏ ଧୂଳି ଉପରେ ଗଡ଼ିଯାଅ, ସେହି ଜଗତର ନାଥ ଜଗନ୍ନାଥଙ୍କ ପଦରେଣୁ ଏ ଦାଣ୍ଡ ପିଣ୍ଡା ଘର ଚଟାଣ ଉପରେ ପଡ଼ିଛି, ସେ ରେଣୁ ଲାଗି ଏ ପାପ ଶରୀର ପବିତ୍ର ହେଇଯାଉ।
2: କୋଟି ଜନ୍ମର ପୁଣ୍ୟ ଫଳରେ ତମକୁ ପତି ରୂପେ ପାଇ ମୋ ଜୀବନ ଧନ୍ୟ ହେଇଛି ସ୍ୱାମୀ, ମୋ ଜୀବନ ଧନ୍ୟ ହେଇଛି, ମୋ ଜୀବନ ଧନ୍ୟ ହେଇଛି।

0: ନନ୍ଦ ଗୋସେଇଁ ଘରେ ଅଛନ୍ତି? ନନ୍ଦ ଗୋସେଇଁ
1: କିଏ ଦାସିଆ କିରେ? ଆରେ ଆ, ତତେ ଅପେକ୍ଷା କରିଥିଲି ଦାସ।
0: ଆଜ୍ଞା।
1: ହେ, ଲୁଗାବୁଣା ଶେଷ ହୋଇଛି କି ନାହିଁ ଆଜି ଦେଖିବା ପାଇଁ ତୋ ପାଖକୁ ଯାଇଥାନ୍ତି।
0: ହଁ, ଆପଣଙ୍କ ଲୁଗାବୁଣା ଶେଷ ହେଇଛି ଗୋସେଇଁ, ଦବା ପାଇଁ ଆଣିଛି, ନିଅନ୍ତୁ, ମନକୁ ପାଉଛି କି ନାହିଁ ଦେଖନ୍ତୁ।
1: ଏଇ ଲୁଗା? ହଁ ହଁ ହଁ, ଖୁବ ମନ ଲାଖେଇଛି ଦାସ, ତୋ ଲୁଗାବୁଣା ତ ଏ ବାଲିଗାଁରେ ସାର।
0: ନା ଗୋସେଇଁ, ମୋ ଭଳି କେତେ ଭଲ କାରିଗର ଏ ଗାଁରେ ଅଛନ୍ତି, କିନ୍ତୁ ସମସ୍ତେ ଅଭାବୀ ଲୋକ, ବାର ଧନ୍ଦା ନକଲେ ପେଟ ପୋଷି ପାରୁନାହାନ୍ତି, ତେଣୁ ଖାଲି ଲୁଗାବୁଣାରେ ମନ ଦେଇପାରୁଛି କିଏ?
1: ହଁ ରେ ଦାସ, ଇ କାଳ ମହରକ ଯେମିତି, ସେଥିରେ ପର୍ବପର୍ବାଣି କି ବିବାହ ବ୍ରତ ନହେଲେ ନୂଆ ଲୁଗା ପିନ୍ଧୁଛି କିଏ?
0: ସେଇଥିପାଇଁ ଅନେକଙ୍କର ତନ୍ତ ବନ୍ଦ ହେବାକୁ ବସିଲାଣି ଗୋସେଇଁ।
1: ହଉ ଦାସିଆ, ଚାଉଳ ମାଳେ ନେଇଯା, ଆଉ ଯାହା କୋଉଡ଼ି ଶ୍ରୀକ୍ଷେତ୍ରରୁ ଫେରିଲେ ଦେବି, ସବୁ କୋଉଡ଼ିରେ ଠାକୁରଙ୍କ ପାଇଁ କଦଳୀ, ଛେନା, ବାର କିସମର ଆଉ ଆଉ ଭୋଗ ତିଆରି କରିଦେଇଛି, ପାଖରେ ଆଉ କୋଉଡ଼ି ନାହିଁ। ଏଇ ବାଡ଼ି ନଡ଼ିଆ ଗଛରେ ଏ ବର୍ଷ ନୂଆ ହେଇ ନଡ଼ିଆ ଫଳିଛି, ପୁରସ୍ତମରୁ ଫେରି ସେ ନଡ଼ିଆ ବିକ୍ରି କରି ତତେ କୋଉଡ଼ି ଦେଇଦେବି।
0: ନୂଆ ଗଛରେ ନଡ଼ିଆ ଫଳିଛି ଗୋସେଇଁ?
1: ହଁ ରେ ଦାସିଆ, ବେଶ ବଡ଼ ବଡ଼ ନଡ଼ିଆ ଫଳିଛି, ମାତ୍ର 6 ବର୍ଷରେ ଗଛରେ ନଡ଼ିଆ ଆସିଗଲା।
0: ମୁଁ ଗୋଟେ କଥା କହନ୍ତି ଗୋସେଇଁ।
1: କହ କ'ଣ କହୁନୁ, ଭାବୁଛୁ କ'ଣ?
0: ନୂଆ ଗଛରେ ପହିଲୁ ନଡ଼ିଆକୁ ମୋତେ ଦିଅନ୍ତେନି ଗୋସେଇଁ?
1: ପହିଲୁ ନଡ଼ିଆ ତତେ ଦେବି? ଆରେ ସେ ନଡ଼ିଆଟିକୁ ତ ଗାଁ ମହାଦେବଙ୍କ ନିକଟରେ ଭୋଗ କରିବା ପାଇଁ ଭାବିଥିଲି।
0: ନା ସାନ୍ତେ, ସେଇଠିକି ମୋତେ ଦିଅ, ମୋର ଆଉ କୋଉଡ଼ି ଲୋଡ଼ା ନାହିଁ।
1: ହଉ ତୋ ଇଚ୍ଛା, କିନ୍ତୁ ନଡ଼ିଆଟି ନେଇ କ'ଣ କରିବୁ? କୋଉଡ଼ି ନେଇଥିଲେ କିଛି ଦିନ ଚଳି ଯାଇଥାନ୍ତୁ।
0: ନା ଗୋସେଇଁ, ମୁଁ ନଡ଼ିଆଟି ନେଇ ଘରକୁ ଯିବିନି, ଆପଣଙ୍କୁ ଦେବି।
1: ଆରେ ମୋତେ ଦେବୁ?
0: ହଁ, ତମ କଦଳୀ ଛେନା ମନୋହର ସହିତ ତମେ ମୋ ନଡ଼ିଆଟି ଶ୍ରୀକ୍ଷେତ୍ର ନେବ।
1: ଶ୍ରୀକ୍ଷେତ୍ର ନେଇ କ'ଣ କରିବି?
0: ଜଗାକାଳିଆଙ୍କ ନିକଟରେ ଭୋଗ ଶେଷ କରି ତମେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେବ, କହିବ, ପ୍ରଭୁ ଜଗନ୍ନାଥ, ବାଲିଗାଁ ଦାସିଆ ତମ ପାଇଁ ନଡ଼ିଆ ପଠେଇଛି, ତମେ ହାତ ବଢ଼େଇ ତା ନଡ଼ିଆଟି ଗ୍ରହଣ କର ମହାବାହୁ।
1: କ'ଣ କହିଲୁ, ଜଗନ୍ନାଥ ହାତ ବଢ଼େଇ ତୋ ନଡ଼ିଆ ନେବେ?
0: ହଁ ଗୋସେଇଁ, ଯଦି ହାତ ବଢ଼େଇ ସେ ତମ ହାତରୁ ନଡ଼ିଆ ନ ନିଅନ୍ତି, ବାଉରୀର ନଡ଼ିଆ ବୋଲି ଘୃଣା କରନ୍ତି, ତେବେ ତମେ ନଡ଼ିଆଟି ଫେରେଇ ଆଣିବ।

0: ତୁ କଣ ପାଗଳ ହେଇଗଲୁ କିରେ ଦାସିଆ? ଆରେ ଠାକୁର କଣ ହାତ ବଢେଇ ଜିନିଷ ଗ୍ରହଣ କରନ୍ତି?
1: ହଁ ଗୋସେଇ, ସେ ହାତ ବଢେଇ ନେବେ, ଯଦି ନ ନିଅନ୍ତି ତେବେ ମୁଁ ନଡ଼ିଆ ଫେରେଇ ଆଣିବୁ।
0: ହସେଇଲୁ ଦାସିଆ, ତୋ ଭଳି ପାଗଳା ଲୋକ ମୁଁ ଆଉ କୋଉଠି ଦେଖିନାହିଁ।
1: ମୋର ଏତିକି ଉପକାର କର ଗୋସେଇ।
0: କରିବି ରେ ଦାସ, ପୁରସ୍ତମ ଯାଉଥିଲେ କେହି ଠାକୁରଙ୍କ ପାଇଁ କିଛି ଜିନିଷ ନେବାକୁ ମନା କରନ୍ତି ନାହିଁ, ବାର୍ତ୍ତା ବୁଢ଼ାନ୍ତି ନାହିଁ, ସେଇଥିପାଇଁ ଖାସ୍ ନେବି, ପୁଣି ଫେରେ।

0: ଆଣିବାକୁ ହବ, ଏକଥା ମୁଁ ଆଜିଠାରୁ ଜାଣେ।
1: ହଁ, ଠାକୁର ନ ନେଲେ ମୁଁ ନଡ଼ିଆ ଫେରି ଆଣିବ ଗୋସେଇ। ରୁହ, ମୁଁ ଗଛରୁ ଚଢ଼ି ନଡ଼ିଆ ପାରି ଆଣୁଛି, ଚୋପା ଛଡ଼େଇ ତମ ହାତରେ ଦେବି।
0: ହଉ ଯା, ଏ ଏଇ ଏଇ ସାମ୍ନା ନୂଆ ଗଛରେ ସେ ଉପର ନଡ଼ିଆଟେ ଆଣିବୁ, ଯା। ତୁ ନଡ଼ିଆ ପାରୁ ପାରୁ ମୁଁ ଘରେ ଲୁଗାଟି ରଖି ଚାଉଳ ମାନେ ଆଣୁଛି।
2: ହୁଏ ହୁଏ ନନା, ଏ ଗରୁଡ଼ଙ୍କ ପଛରେ କ'ଣ କରୁଛ? କ'ଣ ଆଣିଛ ଦଉନ, ଦିଅଙ୍କ ନିକଟରେ ଭୋଗ କରିଦେବି। ହ ହ, କଡ଼ା କୋଉଠି କାଢ଼ିଦେବ, ରତ୍ନ ସିଂହାସନ ବୁଲେଇ ଆଣିବି, ବେଢ଼ା ବୁଲେଇ ଦେବି।
0: ଭୋଗ କରିସାରିଲେଣି, ଏ ଗରୁଡ଼ଙ୍କ ପାଖରେ ମୁଣ୍ଡିଆଟେ ମାରି ଗାଁକୁ ଫେରିଯିବି।
2: ଗାଁକୁ? ତମ ଗାଁ କୋଉଠି ହଉ?
0: ଆମ ଗାଁ ବାଲିଗାଁ ପଣ୍ଡାଏ।
2: ବାଲିଗାଁ? ବାଲିଗାଁ ତ ମୋର ଯଜମାନ, ତମକୁ ବେଢ଼ା ବୁଲେଇଲା କିଏ? ତୁମର ଭୋଗ କଲା କିଏ? ହଉ,
0: ଆଉ ଜଣେ ପଣ୍ଡା ବେଢ଼ା ବୁଲେଇ ଦେଲେ, ଭୋଗ କରେଇଦେଲେ ବାବା।
2: ଆଉ କ'ଣ, କିଏ ସେ ମୋତେ ଚିହ୍ନ ଦିଅଟି, ମୁଁ ତା ଇଜ୍ଜତ ସାରିଦେବି। ସେ ମୋ ଜଜମାନଙ୍କର ଭୋଗ କଲା କାହିଁକି?
0: ହଉ ହଉ ପଣ୍ଡା, ଏ କାମ ତ ହେଇଗଲାଣି, ଆଉ ତମକୁ ନ ଖୋଜିବାଟା ମୋର ଭୁଲ। ଆଉ
2: ହଉ, ତମର ଭୁଲ କ'ଣ ହଉ, ଇଏ ପେଟ ପାଟଣା କଥା, କିଏ କାହିଁକି କାହାକୁ ଛାଡ଼ିଦେବ? ସକାଳୁ ପରୁ ବୁଲି ବୁଲି ମୁଁ କଡ଼ାଏ କୋଡ଼ି ବି ପାଇନି, ଆଉ ସେ ମୋ ଜଜମାନଙ୍କୁ ନେଇ କୋଡ଼ି ଧରି ଚମ୍ପଟ। ହଉ ହଉ, ଦିଅ ଆଉ ଯାହା ଅଛି ଦିଅ ଦିଅ ଦିଅ, ମୁଁ ଭୋଗ କରିଦେବି।
0: ନାଇଁ ନାଇଁ, ଆଉ କିଛି ନାହିଁ ପଣ୍ଡା।
2: ନାଇଁ ନାଇଁ କ'ଣ କହୁଛ?
0: ନାଇଁ ଆଉ କିଛି ନାହିଁ।
2: ଏ ମାରେ, ମିଛ କହୁଛ? ଦେଖ ଦେଖ ଦେଖ ଦେଖ, ସେ ପୁଟୁଳା
0: କ'ଣ? ଦେଖ ପୁଟୁଳା ପୁଟୁଳା କାହିଁ ଦେଖୁଛ?
2: ଦୁଶୁଛି।
0: ନାଇଁ ନାହିଁ ପରା କହୁଛି,
2: ଦେଖ ଦେଖ ଦେଖ ଦେଖ, ଆଇ ନଡ଼ିଆ ପରି ଦୁଶୁଛି ତ। ଆଉ
0: ଏ ହଁ ହଁ, ମୁଁ ଭୁଲି ଯାଇଥିଲି, ଠାକୁରଙ୍କ ନିକଟରେ ଦ୍ରୋହୀ ବାର୍ତ୍ତା ବୁଢ଼ା ହେଇଥାନ୍ତି। ଆଉ
2: ହଁ ହଁ, ଦିଅ ହେ ସେ ନଡ଼ିଆଟି ଦିଅ,
0: ସେଇଠି ଭୋଗ ହବ ନାହିଁ ପଣ୍ଡା, ତମେ ଯା।
2: ହଇ ଦେଖ ହେ, ମନ୍ଦିରକୁ ଆସି ଭୋଗ ନ କରି ଫେରି ନେବ। ଏ ମାର ଯେ, ମିଛ କହି ମୋତେ ଭଣ୍ଡେଇ ଦଉଛ, ତମେ ବୁଢ଼ାଟି ହେଲଣି ଟି, ଦୌଳ ଭିତରେ ମିଛ କହୁଛ?
0: ଏ ନାଇଁ ହେ ପଣ୍ଡା, ମୁଁ ମିଛ କହୁନି, ଏ ନଡ଼ିଆ ଭୋଗ ହବ ନାହିଁ, ଆଉ ତମେ ପଛେ କୋଡ଼ି କଡ଼ାଇ ନିଅ, ଆଉ ଏମିତି ଜିଗର ନ କରି ଚାଲିଯା, ଯା।
2: ହଉ ଦିଅ ଦିଅ, ଘର ପଟରୁ ଯାହା ମିଳିଲା ସେଇ ଢେରେ। ଏତେବେଳେ କାଳେ ଆମ କଥା ଶୁଣିଲା ପ୍ରଭୁ, ହେ ପ୍ରଭୁ,
0: ଧର ନ ନାଇଁ ଧର।
2: ହଉ ହଉ, ଜଗନ୍ନାଥ ତୁମର ମଙ୍ଗଳ କରନ୍ତୁ, ହେ ମହାବାହୁ ପ୍ରଭୁ, ହେ ଚକାଢଳା।
0: ହେ ମହାପ୍ରଭୁ, ମୁଁ ଦାସିଆ ବାବୁର କଥା ଭୁଲି ଯାଇଥିଲି, ମୋତେ କ୍ଷମା କର ମହାବାହୁ। ତା କଥା ଅନୁସାରେ ନଡ଼ିଆଟି ଧରି ଗରୁଡ଼ ପଛରେ ଠିଆ ହେଇ ତମକୁ ସମର୍ପଣ କରୁଛି, ହାତ ବଢ଼ାଇ ତୁମେ ଗ୍ରହଣ କର ମହାବାହୁ। ହେ ଏ କ'ଣ, ନଡ଼ିଆ ଯେ ହାତରୁ ଅନ୍ତରିତ ହୋଇଗଲା, ତମେ ଶ୍ରୀହସ୍ତ ପ୍ରସାରଣ କରି ବାଉରୀ ଦାସିଆର ନଡ଼ିଆ ଗ୍ରହଣ କଲ ମହାବାହୁ। ଧନ୍ୟ ଧନ୍ୟ ସେ ଭକ୍ତ ଦାସିଆ, ପ୍ରଭୁ ପ୍ରଭୁ, ତୁମ ଶ୍ରୀହସ୍ତ ସ୍ପର୍ଶରେ ପବିତ୍ର ହୋଇଛି ମୋର ଏଇ ପାପ ଜର୍ଜରିତ ମୋର ଶରୀର। ଦାସିଆ ଧନ୍ୟ ତୋ ଜୀବନ, ଧନ୍ୟ ତୋ ପିତାମାତା, ଧନ୍ୟ ଧନ୍ୟ ହୋ ବାଲିଗ୍ରାମ ଦାସ, ତୋତେ ପ୍ରସନ୍ନ ପିଥ ବାସ।
3: କିରେ ନନ୍ଦ, କିରେ ଆ ବାପା ପାଖକୁ ଆ, ତୁ ପରା କାଲି ଶ୍ରୀକ୍ଷେତ୍ରରୁ ଫେରିଲୁ, ମହାପ୍ରସାଦ ଆଣିଛୁ ତ?
0: ହଁ ନନା, ସେଇ ମହାପ୍ରସାଦ ନେଇ ଆସିଥିଲି, ଗାଁ ସାରା ବାଣ୍ଟି ବାଣ୍ଟି ତମ ଘରକୁ ଆସୁଛି।
3: ଠିକ୍ କରିଛୁ ବାପା, ଠିକ୍ କରିଛୁ, ଏ ମହାପ୍ରସାଦ ପରା ଏକା ଖାଆନ୍ତିନି, ଚରଣ ହେଉ କି ଭରଣ ହେଉ ସମସ୍ତଙ୍କ ମୁହଁରେ ଟିକେ ଟିକେ ଦିଅନ୍ତି।
0: ଧର ନିଅ ନନା ନିଅ, ମୁଁ ଟିକେ ଆସେ।
3: କେମିତି ତରବର କାହିଁ ହେଉଛୁ, କଥା କ'ଣ କିରେ ନନ୍ଦ?
0: ହଁ ନନା, ତରତର ହେଉଛି ଟିକେ ଖଦାଳ ସାହିକି ଯାଇ ଦାସିଆକୁ ଭେଟିବା ପାଇଁ।
3: ଦାସିଆକୁ?
0: କୁହନା କୁହନା ନନା, କାଲି ଗୋଟିଏ ବିଚିତ୍ର ଘଟଣା ଘଟିଲା।
3: ଆରେ ସେ ନଡ଼ିଆ କଥା ତ? ଆରେ ସେ କଥା ତ ସମସ୍ତେ ଜାଣିଲେଣି, ଦାସିଆ ବିଷୟରେ ଏମିତି ଅନେକ କଥା ତୁ ଜାଣିନୁ ନନ୍ଦ। ସେ ଖଦାଳ ଲୋକ ବୋଲି କେହି କେହି ଘୃଣା କରନ୍ତି, ଅଭେଇ ଲୋକ ବୋଲି କେହି କେହି ଲୁଗା ବୁଣିବାକୁ ବରାଦ କରନ୍ତି, କିନ୍ତୁ ସେ ଆମ ସମସ୍ତଙ୍କଠୁ ବଡ଼ ଦିବ୍ୟ ଜ୍ଞାନୀ। ଆଉ ଗୋଟେ କଥା ଜାଣିଛୁ?
0: କେଉଁ କଥା?
3: ଏଇ ଖରାଦିନେ ଗୋଟେ ଆମ୍ବ ଭାର ନେଇ ଦାସିଆ ଶ୍ରୀକ୍ଷେତ୍ର ଯାଇଥିଲା, ଭୋଗ କରିଦେବା ପାଇଁ ପଣ୍ଡାମାନେ ଘେରିଗଲେ, ଜୋର କଲେ, ସେ କାହାରି କଥା ଶୁଣିଲାନି।
0: ତାପରେ
3: ହବ ଆଉ କ'ଣ, ସେଇ ଅଦ୍ଭୁତ କଥା, ଅନେକ ପ୍ରଣିପାତ କଲା।

0: କିନ୍ତୁ
1: କୁହ ଦାସିଆ,
0: ଆପଣ ଏତେ ନିଷ୍ଠୁର ପଞ୍ଚ ମହାପୁରୁଷ, ସାମାନ୍ୟ ଦାସିଆ ବାଉରୀକୁ ପରୀକ୍ଷା କରିବା ପାଇଁ ଚତୁର୍ଥା ମୂର୍ତ୍ତିଙ୍କୁ ବନ୍ଦୀ କରି ଆସିଛନ୍ତି ବଡ଼ ଦେଉଳର ନୀଳଚକ୍ର ଦେହରେ।

0: ହଁ ପ୍ରଭୁ, ଜଗତ ଠାକୁର ଜଗନ୍ନାଥ ବଳଭଦ୍ର ସୁଭଦ୍ରା ସୁଦର୍ଶନଙ୍କୁ ନୀଳଚକ୍ର ଦେହରେ ବନ୍ଦୀ ଅବସ୍ଥାରୁ ମୁକ୍ତ କରନ୍ତୁ ପ୍ରଭୁ।
1: ଧନ୍ୟ ଧନ୍ୟ ଦାସିଆ, ତୁମେ ସର୍ବଜ୍ଞାତା। ତୁମକୁ ପରୀକ୍ଷା କରିବା ପାଇଁ ଆମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସତରେ ନୀଳଚକ୍ରରେ ବନ୍ଦୀ କରି ଆସିଥିଲୁ, କିନ୍ତୁ କିନ୍ତୁ ତମେ ଏଠାରେ ଯେ ଦଶ ଅବତାରଙ୍କୁ ସ୍ତୁତି କରୁଥିଲ, ସେ କ'ଣ ତୁମ ଭଜନ ଶ୍ରବଣ କରୁଥିଲେ?
0: ହଁ ପଞ୍ଚ ମହାପୁରୁଷ, ଏଇ ସରୋବରର ନୀଳ ଜଳରାଶି ଉପରେ ଦଶ ଅବତାର ଶୋଭା ପାଉଥିଲେ। ମୋର ଡାକରେ ନୀଳଚକ୍ରରୁ ମଧ୍ୟ ଆସିଥିଲେ ବୌଦ୍ଧରୂପୀ ଜଗନ୍ନାଥେ।
1: ସତେ? ତେବେ ସେଇ ଦଶ ଅବତାରଙ୍କୁ ତମେ ଏ ଜଳରାଶି ଉପରେ ଦେଖାଇ ପାରିବ ଦାସିଆ?
0: ପାରିବି ଅତି ବଡ଼ ଜଗନ୍ନାଥ ଗୋସେଇଁ, ପ୍ରଥମେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ନୀଳଚକ୍ର ଦେହରୁ ମୁକ୍ତ କରନ୍ତୁ।
1: ଏବେ ଆମେ ସେମାନଙ୍କୁ ମୁକ୍ତ କରିଦେବୁ ଦାସିଆ, ତୁମେ ଜଳ ମଧ୍ୟରେ ଦେଖାଅ ଦଶ ଅବତାରଙ୍କୁ।

0: ଏବଂ ଯେ ଛାର ଅଛୁଆଁ ବାଉରୀ କୂଳର ମଣିଷଟିଏ,
1: ଯିଏ ଭାବକୁ ଦୂର ଅଭାବକୁ ନିକଟ ସେ ଅଛୁଆଁ। ଦାସିଆ, ତୁମେ ଯେ ଭାବକୁ ନିକଟ ଅଭାବକୁ ଦୂର।
0: ଗୁରୁଦେବ, ଗୁରୁଦେବ, ମୋ ଜୀବନ ଧନ୍ୟ ହେଇଗଲା। ଗୁରୁଦେବ, ଏ ଜୀବନ ଧନ୍ୟ ହେଲା।

ଶୁଣୁଥିଲେ ନାଟକ ଭକ୍ତ ବାଲିକା ଦାସ। ରଚନା କରିଥିଲେ ବ୍ରଜମୋହନ ମହାନ୍ତି, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ, ସଙ୍ଗୀତ ପରିଚାଳନା କରିଥିଲେ ରାଖାଲ ଚନ୍ଦ୍ର ମହାନ୍ତି। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ନିଧି ନନା, ଅରୁଣ କୁମାର ନନ୍ଦ, ନନ୍ଦଗୋସେଇ ନଟବର ସାହୁ, ପୁରୀ ପଣ୍ଡା ସତ୍ୟନାରାୟଣ ସିହ୍ନା, ବ୍ରାହ୍ମଣ ନରେନ୍ଦ୍ର ସାହୁ, ଜଗନ୍ନାଥ ଦାସ, ମୋହନ ଚରଣ ଗିରି, ଶ୍ରୀଜଗନ୍ନାଥଙ୍କ କଣ୍ଠସ୍ୱର ସୁବାସ ନାୟକ, ଦାସିଆ ହରିହର ମିଶ୍ର ଏବଂ କମଳୀ ଆଦରମଣି ବରାଳ।

ସଚେତନତା ବଢ଼ାବାର୍ ଲାଗି ଆଜ ପାଳନ କରାଯାଉଛି ଜାତୀୟ ଆୟକର ଦିବସ। ସମ୍ବଲପୁର ସହିତ ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ସହର ଆର୍ ଗାଁ ନ ଆଜି ଅନୁଷ୍ଠିତ ହୋଇଛି ବାହୁଡ଼ା ଯାତ୍ରା। ଗ୍ଲାସ୍ଗୋ ରାଜ୍ୟଗୋଷ୍ଠୀ ଖେଳରେ ଭାରତର ସନ୍ତରଣକାରୀ ଶ୍ରୀହରି ନଟରାଜ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ର ସେମିଫାଇନାଲ୍କେ ହେଲେ ଉନ୍ନୀତ। ଆଉ ଏବେ 24 ଘଣ୍ଟା ଭିତରେ 24 ଜିଲ୍ଲାକେ ବର୍ଷା ସଙ୍ଗେ ଚଡ଼କ ମାରବାକେ ନେଇକରି ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ହୀରାକୁଦ ଜଳଭଣ୍ଡାରୁ ଏହାଦେ 12 ଗେଟ୍ ଦେଇକରି ଛଡ଼ାଯାଉଛେ ବୟଡ଼ ପାଏନ୍। ଆଜିର ମୁଖ୍ୟ ଖବର ଇନୁ ଶେଷ ହେଲା। ଜୁହାର।

ଆକାଶବାଣୀ ସମ୍ବଲପୁର ଶୁଣନ୍ତୁ, ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 6:30ରେ ଆଜିର ଭାବନା ଉପସ୍ଥାପନା ଶିବାନୀ ଲାଲ। ସକାଳ 7:10ରେ ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ ହେପାଟାଇଟିସ୍ ରୋଗ କ'ଣ ଓ ତା'ର ପ୍ରତିକାର, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ସ୍ମିତାବାଳା ଜେନା। ସକାଳ 7:35ରେ ସୃଜନିକା କାର୍ଯ୍ୟକ୍ରମ, ଏଥିରେ ଶୁଣିବେ ପ୍ରକାଶ କୁମାର ସେଠଙ୍କ ସମ୍ବଲପୁରୀ ଗଳ୍ପ। ସକାଳ 7:55ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ମାନସୀ ରାଣୀ ସୁନ୍ଦର ରାୟ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରିଲି କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ସକାଳ 8:45ରେ ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀମାନେ ହେଲେ କାଦମ୍ବିନୀ ଚୌଧୁରୀ ଏବଂ କୈଳାସ ଚନ୍ଦ୍ର ମିଶ୍ର। ଆଗାମୀକାଲି ସକାଳ 9:00ରେ ଶୁଣିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନ 11:05ରେ ଭକ୍ତିର ଲହର ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀମାନେ ହେଲେ ଅରୁଣ ରାଜହଂସ, ବିନାୟକ ସାହୁ, ଗୋବିନ୍ଦ ସାହୁ, ଦୟାନିଧି ବେହେରା ଏବଂ ଶ୍ରୀରାମ ଲୋହରା। ଦିନ 12:00ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ, ଦିନ 1:05ରେ ସମ୍ବଲପୁରୀ ଗୀତ ଶୁଣିବେ କଣ୍ଠଶିଳ୍ପୀ ଗୀତାଞ୍ଜଳି ପୋଡ଼ ଓ ଶଙ୍କର ପ୍ରସାଦ ମାଝୀ। ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ବିବିଧା, ଏଥିରେ ଶୁଣିବେ ଦୁନିଆ ଉପରେ ବିଶେଷ କାର୍ଯ୍ୟକ୍ରମ। ଦିନ 2:45ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକା ଝକା। ଏଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରସାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ରାତି 11:09:33। ଶେଷ ହେଲା ଆଜିର ଅଧିବେଶନ। ଆଗାମୀକାଲି ସକାଳ 5:53ରେ ଆରମ୍ଭ କରିବ ଆମର ପ୍ରଥମ ଅଧିବେଶନ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।